ମଜରୁ ସୁଲତାନପୁରୀଙ୍କ ଅନ୍ୟ ଏକ ରଚନାରୁ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ରଫି। ଚଳଚ୍ଚିତ୍ର ତିସ୍ରି ମଞ୍ଜିଲ।

ଆକାଶବାଣୀ କଟକ ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ 6 ଦିନ ଇଂରାଜୀ 2026 ମସିହା ମେ ମାସର 27 ତାରିଖ ସମୟ ସକାଳ 5:58 33 ସେକେଣ୍ଡ ଆପଣମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ତୃପ୍ତି ଦାସ, ଶିଳ୍ପୀ ଗାଇଛନ୍ତି ରଘୁନାଥ ରାଉତଙ୍କ ରଚନାରୁ।

ପରବର୍ତ୍ତୀ ଭକ୍ତିଗୀତ ଶଙ୍କର୍ଷଣ ମଙ୍ଗରାଜଙ୍କ ରଚନାରୁ ଗାଇଛନ୍ତି ଶିଳ୍ପୀ ନୀଳମାଧବ ଦାସ।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ କଣ୍ଠଶିଳ୍ପୀ ମିତାଲି ଚିନ୍ନାରା, ଶିଳ୍ପୀ ଗାଇଛନ୍ତି ଆଲେକ୍ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ।

ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ବାଦଲ କୁମାର ଆଚାର୍ଯ୍ୟ ଶିଳ୍ପୀ ଗାଇଛନ୍ତି ଗୌରହରି ଦଳାଇଙ୍କ ରଚନାରୁ।

0: ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ।

ଆମ ଜୀବନକୁ ସୁସ୍ଥ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ ନାନା ଉପଦେଶ ଦିଆଯାଇଛି। ଏହା ସତ୍ୟ ଯେ ଯେଉଁମାନେ ମହାପୁରୁଷ ବା ମହଜ୍ଜନମାନଙ୍କର ବାଣୀକୁ ଗ୍ରହଣ କରି ଆଚରଣ କରୁଛନ୍ତି ସେମାନେ ନିଶ୍ଚୟ ଉପକୃତ ହେଉଛନ୍ତି। ଉପଦେଶ ଦୁଇ ପ୍ରକାର, ଏକ ବିଧି, ଅନ୍ୟଟି ନିଷେଧ। କ'ଣ ଆମେ ଜୀବନରେ ଆଚରଣ କରିବା ତାହିଁ ହେଲା ବିଧି, କ'ଣ ଆମେ ପରିତ୍ୟାଗ କରିବା ତାହିଁ ନିଷେଧ। ଉଦାହରଣ ସ୍ୱରୂପ କୁହାଯାଇଛି, ଶତଂ ବିହାୟ ଭୋଜନମ ସହସ୍ରମ ସ୍ନାନମ ଆଚରେତ ଲକ୍ଷ୍ୟଂ ପରୋପକାରାୟ କୋଟିଂ ତ୍ୟକ୍ତ୍ୱା ହରିଂ ଭଜେତ। ଅର୍ଥାତ୍ ନିଜର ଶହେ କାମ ଫିଙ୍ଗି ଦେଇ ଯେଉଁ ସମୟରେ ଖାଇବା ସମୟ ତାକୁ ମାନିବା ଉଚିତ, ଅର୍ଥାତ୍ ଖାଦ୍ୟପେୟର ନିୟମାନୁବର୍ତ୍ତିତା ହେବା। କୌଣସି ଦିନ ଯଦି ବିଶେଷ କାରଣ ହେତୁ ବିଳମ୍ବ ହୋଇଗଲା ତାହା ଚଳନୀୟ, କିନ୍ତୁ ଅତ୍ୟଧିକ ଅସମୟରେ ଖାଇବା ପିଇବା ଶରୀର ପକ୍ଷେ ହାନିକାରକ। ଏହାଦ୍ୱାରା ନାନା ପ୍ରକାର ରୋଗ ମଣିଷକୁ ଆକ୍ରମଣ କରିଥାଏ। ତେଣୁ ସମୟାନୁବର୍ତ୍ତିତା ହେଲେ ଶରୀରର ରୋଗର ମାତ୍ରା ନିଶ୍ଚୟ କମିଯାଏ। ଦ୍ୱିତୀୟରେ କୁହାଯାଉଛି, ହଜାର କାମ ଫିଙ୍ଗି ଦେଇ ଗାଧୋଇବା କାମ ସାରିଦେବାଟା ଉଚିତ। ଯଦି ଦେହ ଅସୁସ୍ଥ ଅଛି ବା ଡାକ୍ତର ନିଷେଧ କରିଛନ୍ତି ତାହେଲେ ନଗାଧୋଇଲେ ଚଳିବ। ତେବେ ଆମ ଶାସ୍ତ୍ରରେ ଗାଧୋଇବାର ନାନା ପ୍ରକାର ବିଧି ଅଛି। ଗାଈ ବାଛୁରୀ ବଳଦେମାନଙ୍କର ଖୁରାବାଜି ଯେଉଁ ଧୂଳି ଉଡ଼ିଯାଏ ତାହା ଯଦି ଅଙ୍ଗରେ ପଡ଼େ ତାହା ମଧ୍ୟ ସ୍ନାନ, ଏହାକୁ ଗୋରଜପତନ ସ୍ନାନ କୁହାଯାଏ। ଦ୍ୱିତୀୟରେ ଯଜ୍ଞକୁଣ୍ଡର ଭସ୍ମ ବା ବିଭୂତି ମୁଣ୍ଡରେ ବା ଦେହରେ ସାମାନ୍ୟ ବୋଳି ହୋଇଗଲେ ତାହାକୁ ବାୟବୀୟ ବା ଭସ୍ମ ସ୍ନାନ ବୋଲି କୁହାଯାଏ, ତଦ୍ୱାରା ଅଙ୍ଗ ପବିତ୍ର ହୁଏ। ମୁଣ୍ଡ ବୁଡ଼ାଇ ନଦୀରେ ଝରଣାରେ ବା ପୋଖରୀରେ ସ୍ନାନ କଲେ ତାକୁ ନିମଜ୍ଜମାନ ସ୍ନାନ କୁହାଯାଏ। ଯେଉଁମାନଙ୍କୁ ଥଣ୍ଡା କାଶ ସର୍ଦ୍ଦି ଥାଏ ସେମାନେ କେବଳ ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ ହାତରୁ କହୁଣୀ ପର୍ଯ୍ୟନ୍ତ ଧୋଇଦେଲେ ତାହା ମଧ୍ୟ ସ୍ନାନକୁ ବୁଝାଏ, ତାହାକୁ କାପିଲ ସ୍ନାନ କୁହାଯାଏ। ଶେଷରେ ପ୍ରଭୁଙ୍କର ନାମ ଉଚ୍ଚାରଣ କରି କେତେ ବିନ୍ଦୁ ଜଳ ମୁଣ୍ଡରେ ବା ଦେହରେ ସିଞ୍ଚନ କଲେ ତାକୁ ମନ୍ତ୍ର ସ୍ନାନ କୁହାଯାଏ। ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି, କୌଣସି ଖାଦ୍ୟବସ୍ତୁକୁ ଗାଧୋଇ ସାରି ଖାଇଲେ ତାର ଉପକାରିତା ନଗାଧୋଇ ଖାଇବା ଠାରୁ ଅଧିକ ବଢ଼ିଯାଏ। ଗୋଟିଏ ଉଦାହରଣ ରାମାୟଣରେ ବର୍ଣ୍ଣିତ ହୋଇଛି। ରାମ ପିତା ଦଶରଥ ମା କୈକେୟୀଙ୍କ ଠାରୁ ବିଦାୟ ନେଇ ବଣକୁ ଯିବା ଅବସ୍ଥାରେ ମା କୌଶଲ୍ୟାଙ୍କ ସହିତ ଭେଟ ହେଲା। ମାଙ୍କ ପାଦ ତଳେ ମୁଣ୍ଡ ଲଗାଇ ରାମ ପ୍ରଣାମ କଲେ। ସ୍ନେହମୟୀ ମା ଶିଶୁ ଅବସ୍ଥାରେ ରାମଙ୍କ ମୁହଁରେ ଯେଭଳି ଚୁମ୍ବନ ଦେଉଥିଲେ ସେଭଳି ଚୁମ୍ବନ ଦେଇ କୋଳରେ ବସାଇଲେ। ସତେଇଶ ବର୍ଷରେ ରାମଙ୍କର ବନବାସ ହୋଇଥିଲା ବାଲ୍ମୀକି ରାମାୟଣ ଅନୁସାରେ। ସତେଇଶ ବର୍ଷର ପୁଅକୁ କୋଳରେ ବସାଇ ଦାଣ୍ଡରେ ସମସ୍ତେ ଦେଖୁଥିଲା ବେଳେ ମୁହଁରେ ଅସୁମାରୀ ଚୁମ୍ବନ ଦେବାର ଦୃଶ୍ୟ ଆଜିର ଦିନରେ ପ୍ରାୟ ବିରଳ। ଏଥିରୁ ସୂଚିତ ହୁଏ କେତେ ନିବିଡ଼ ଓ ପବିତ୍ର ସେହି ବାତ୍ସଲ୍ୟ ସ୍ନେହ, ଆଧୁନିକ ସମାଜରେ ଆଜି ତାହା ଦୁର୍ଲଭ। ମା ଦେଖିଲେ ରାମ ଗାଧୋଇ ନାହାନ୍ତି। ମା ପଚାରିଲେ, ଆରେ ସମୟ ଏତେ ବେଶୀ ହେଲାଣି, ତୁମେ ଗାଧୋଇ ନା କାହିଁକି? ଶୀଘ୍ର ଯାଅ, ଗାଧୋଇବା କାମ ସାରିନିଅ, ଆମ ଘରେ ଯାହା ଅଛି ଯେଉଁଥିରେ ତୁମର ରୁଚି ତାହା ଖାଇନିଅ। ଏଥିରୁ ସୂଚିତ ହୁଏ ମା ପୁଅକୁ ସ୍ନେହ କରିବା ସହିତ ଅନୁଶାସନବଦ୍ଧ କରିଥାନ୍ତି। ଗାଧୋଇ ସାରି ଖାଇଲେ ଖାଦ୍ୟର ଉପକାରିତା ବଢ଼ିଯାଏ। ବେଗି ଯାଉ ପୁନିତାତ ନହାଉ ଯୋ ମନ ଭାବ ମଧୁର କଛୁ ଖାଉ, ରାମଚରିତ ମାନସରେ ଗୋସ୍ୱାମୀ ତୁଳସୀଆର ବର୍ଣ୍ଣନା ଦେଇଛନ୍ତି। ତୃତୀୟରେ ଉପଦେଶ ଦିଆଯାଇଛି, ନିଜର ଲକ୍ଷ୍ୟ କାମ ଛାଡ଼ିଦେଇ ପରୋପକାର କରିବା ବିଧେୟ। ଉପଦେଶ ଦ୍ୱାରା ହେଉ ବା ଅର୍ଥ ଦ୍ୱାରା ହେଉ ବା ଶରୀର ଦ୍ୱାରା ହେଉ ବା ଯେନ କେନ ଉପାରଣ, ଅନ୍ୟର ଉପକାର କରିବା ଉଚିତ। ପର ଉପକାର ଠାରୁ ଅଧିକ ପୁଣ୍ୟ କିଛି ନାହିଁ। ଯେତେବେଳେ ରାମ ବନକୁ ବାହାରିଲେ କୌଶଲ୍ୟା ମାତା କହିଲେ, ତୁମେ କିଏ ମୁଁ ଜାଣିଛି, ଏନ୍ତୁଡ଼ିଶାଳାର ତୁମର ଚାରି ହାତ ଚାରି ଆୟୁଧ, କଣ୍ଠରେ ବନମାଳ, କଟିରେ ପୀତବସନ, କୁଞ୍ଚିତ କେଶ, ଉଇଁ ଆସୁଥିବା ମେଘଠାରୁ ଉଜ୍ଜଳ ନୀଳବର୍ଣ୍ଣ, ଏପରି ଭାବରେ ମୁଁ ତୁମକୁ ଦେଖିଥିଲି। ମୋର ଅନୁରୋଧରେ ତୁମେ ତୁରନ୍ତ ଛୋଟ ଶିଶୁଟି ହୋଇଥିଲ, ଅତେ ତୁମେ ପ୍ରଥମେ ମାଧବ ତାପରେ ମାନବ, ବୈକୁଣ୍ଠର ତୁମେ ସେହି ପ୍ରଭୁ ନାରାୟଣ, ବୈକୁଣ୍ଠରେ କେତେ ସୁଖ ଆନନ୍ଦ ଭୋଗ ବିଳାସରେ ତୁମେ ଥିଲ, ମହାଲକ୍ଷ୍ମୀଙ୍କ କଅଁଳିଆ ହାତରୁ ସେବା ପାଉଥିଲ, ଘଷାମୁଡ଼ା ଖାଉଥିଲ, ଇଏ ସବୁକୁ ତ୍ୟାଗ କରି କାହିଁକି ଅଯୋଧ୍ୟାକୁ ବା ଆମ ଘରକୁ ଆସିଲ? ରାମ କହିଲେ, ମା ସୁଖର ମାତ୍ରା ବା ଆନନ୍ଦର ମାତ୍ରା କେତେ ତାହା ଜାଣିବା ପାଇଁ ମୁଁ ଆସିଛି। ବୈକୁଣ୍ଠର ଭୋଗବିଳାସ ଲକ୍ଷ୍ମୀଙ୍କର କୋମଳ ହାତର ପାଦ ସେବାର ଆନନ୍ଦ ବେଶୀ ନା ଦୁଃଖୀ କଷ୍ଟ ନିବାରଣ କରି ପରର ଉପକାର କରିପାରିଲେ ସେଥିରେ ଆନନ୍ଦ ବେଶୀ। ବରା ପିଆଜି ଖାଉଥିବା ଲୋକ ଯେଉଁ ଆନନ୍ଦ ପାଏ, ଯଦି କେତେବେଳେ ସନ୍ଦେଶ ରସଗୋଲା ଇତ୍ୟାଦି ଖାଏ ତାର ଆନନ୍ଦର ମାତ୍ରା ପ୍ରାୟ ବେଶୀ ହୋଇଥାଏ। ସୁତରାଂ ଏହି ସ୍ୱାଦକୁ ଚାଖିବା ପାଇଁ ମୁଁ ଆସିଛି। ଶେଷରେ କୁହାଯାଇଛି, କୋଟିଏ କାମ ଛାଡ଼ିଦେଇ ନିଜର ଇଷ୍ଟ ବା ପ୍ରଭୁଙ୍କୁ ଭଜନ ସ୍ମରଣ କରିବ, ନିଜର କଲ୍ୟାଣ ନିମନ୍ତେ ଇହଲୋକ ଓ ପର

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଘନଶ୍ୟାମ ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 48ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ନାରଦଙ୍କୁ ବ୍ରହ୍ମା ବୁଝାଇଲେ ଲୋକେ ଅଜ୍ଞାନ ଗର୍ବରେ ବିମୋହିତ ହୋଇ ନିଜର ବଡ଼ିମା ଦେଖାନ୍ତି। ଏ ଘର ମୋର, ଏ ଧନ ସମ୍ପତ୍ତି ମୋର, ପତ୍ନୀ ପୁତ୍ର ପରିବାର ମୋର ମୋର ବୋଲି କହନ୍ତି, କିନ୍ତୁ ବାସ୍ତବରେ ସବୁରି ପ୍ରଭୁ ସେହି ପଦ୍ମନାଭ। ପ୍ରତ୍ୟେକଙ୍କ ଦେହରେ ସେ ରହିଛନ୍ତି। ତାଙ୍କରିଠାରୁ ମୁଁ ଜାତ ହୋଇ ଏ ଜଗତ ସୃଷ୍ଟି କରିଛି। ତାଙ୍କର କର୍ମ ଯୋଗରୁ ମହତ ଜାତ ହୁଏ। ମହତରୁ ତ୍ରିଗୁଣ ଏବଂ ତ୍ରିଗୁଣର ତମଗୁଣରୁ ଜାତ ହୁଏ ଅହଙ୍କାର। ଅହଙ୍କାରରୁ ଜାତ ହୁଅନ୍ତି ତିନି ଗୁଣ, ବିକାର, ତମ, ତେଜ। ତହିଁରୁ ଜାତ ଶବ୍ଦଗୁଣ ଆକାଶରେ ସଞ୍ଚାରିତ ହୁଏ। ଆକାଶରୁ ଜନ୍ମେ ବାୟୁ। ଏହିପରି ଜଳ, ତେଜ, ମନ ଓ ଦଶ ଇନ୍ଦ୍ରିୟ ଜାତ ହୋଇ ସୃଷ୍ଟି ପ୍ରକ୍ରିୟା ହୋଇଥାଏ। ଅଚେତନ ଜୀବ ମଧ୍ୟରେ ଭଗବାନ ଚେତନା ଦିଅନ୍ତି। ସହସ୍ରଶିର ପୁରୁଷ ଜନ୍ମ ନିଅନ୍ତି।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 48ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା କରିଥିଲେ।

0: ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାର କରୁଛୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ଅଦା ଓ ହଳଦୀ ଲଗାଇବାର ପ୍ରକୃଷ୍ଟ ସମୟ। ଜମି ପ୍ରସ୍ତୁତ କରି ଅଦା ଓ ହଳଦୀ ଲଗାନ୍ତୁ। ଅନୁମୋଦିତ ଅଦା କିସମଗୁଡ଼ିକ ହେଉଛି ସୁରଭି, ସୁରୁଚି, ସୁପ୍ରଭା। ହେକ୍ଟର ପ୍ରତି 15-17 କ୍ୱିଣ୍ଟାଲ ଅନୁମୋଦିତ ବିହନ ଲଗାନ୍ତୁ। ହଳଦୀର ଅନୁମୋଦିତ କିସମଗୁଡ଼ିକ ହେଉଛି ରଙ୍ଗ, ସୁରମା, ରୋମା ଏବଂ ରଶ୍ମି। ହେକ୍ଟର ପ୍ରତି 20-25 କ୍ୱିଣ୍ଟାଲ ବିହନ ଲଗାନ୍ତୁ। ଅଦା ଓ ହଳଦୀ ଚାଷ ପାଇଁ 1 ମିଟର ଚଉଡ଼ା ଓ 30 ସେଣ୍ଟିମିଟର ଉଚ୍ଚତାର ପଟାଳିମାନ କରନ୍ତୁ। ଦୁଇ ପଟାଳି ମଝିରେ 30 ସେଣ୍ଟିମିଟର ଜଳ ନିଷ୍କାସନର ନାଡ଼ି ରଖନ୍ତୁ। ଉଚ୍ଚ ପଟାଳି ଯୋଗୁଁ ଜଳ ନିଷ୍କାସନ ସୁବିଧା ହୋଇଥାଏ। ଅତିକମ୍ରେ ଲଗାଇବାର 1 ମାସ ପୂର୍ବରୁ ଜମି ପ୍ରସ୍ତୁତି କରି ଖରା ପଡ଼ିବାକୁ ଦିଅନ୍ତୁ। ପଟାଳି ଉପରେ ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଓ ଗଛକୁ ଗଛ 15-20 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। 5 ସେଣ୍ଟିମିଟର ଗଭୀର ସିଆରରେ ଆବଶ୍ୟକ ଖତ ଓ ସାର ଦିଅନ୍ତୁ। ଶୁଖିଲା ପାଳ ବା ନଡ଼ା ପତ୍ର ଦ୍ୱାରା ପଟାଳିକୁ ଆଚ୍ଛାଦନ କରି ଜଳସେଚନ କରନ୍ତୁ। ଅଦା ଲଗାଇବା ବେଳେ ହେକ୍ଟର ପ୍ରତି 100 କିଲୋଗ୍ରାମ ଫସ୍ଫରସ ସାର, 50 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ। ହଳଦୀ ଲଗାଇବା ବେଳେ ହେକ୍ଟର ପ୍ରତି 30 କିଲୋଗ୍ରାମ ଫସ୍ଫରସ ସାର ଓ 60 କିଲୋଗ୍ରାମ ପଟାସ ସାର ଦିଅନ୍ତୁ। କପା ଚାଷରେ ପତ୍ରଡିଆଁ ପୋକ ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥଏଡ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡା କ୍ଲୋପ୍ରିଡ୍ କିମ୍ବା 1 ଗ୍ରାମ ଥାୟୋମେଥୋକ୍ସାମ ମିଶାଇ ସକାଳ ବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରନ୍ତୁ। କପା ଚାଷ କରିଥିଲେ କୋଡ଼ାଖୋସା କରି ହୁଡ଼ା ଟେକି ଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଗଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ସ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ ଧଳାମାଛି ଦମନ କରିବା ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100-140 ମିଲିଲିଟର ଇମିଡା କ୍ଲୋପ୍ରିଡ୍, 17.8% ଏସ୍ଏଲ୍ ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଝାଉଁଳା ରୋଗ ଦମନ ପାଇଁ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ। ପତ୍ରଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କୋଜେବ୍ ବା 500 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ 500 ମିଲିଲିଟର 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଳଙ୍କି ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 0.5 ମିଲିଲିଟର ଡାଇଫେନୋକୋନାଜୋଲ କିମ୍ବା ଆଜିକ୍ସୋଷ୍ଟ୍ରୋବିନ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ଫୁଲସଢ଼ା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ। ମୁଗ, ବିରି, ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30 କିଲୋଗ୍ରାମ କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ, ବିରି, ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୋଡ଼ାଖସା କରି ଘାସ ବାଛି ଦିଅନ୍ତୁ କିମ୍ବା କୁଇଜାଲୋଫ ଇଥାଇଲ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
0: ଶୁଣୁଥିଲେ କୃଷି ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:10ରେ ଆମର ସ୍ୱାସ୍ଥ୍ୟର ବିଷୟ ରହିଛି ମସ୍ତିଷ୍କ ମ୍ୟାଲେରିଆ। ଏ ସମ୍ପର୍କରେ କହିବେ ଡାକ୍ତର ବୃନ୍ଦାବନ ବିଶ୍ୱାଳ। ସକାଳ 7:25ରେ ପ୍ରଭାତ ପରିକ୍ରମା। ସକାଳ 7:35ରେ କଥିକା। ଏଥିରେ ବିଷୟ ରହିଛି ସଂସ୍କୃତ ସାହିତ୍ୟର ଅନୁବାଦ ପରମ୍ପରା। ଆଲୋଚକ ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ। ରାଗମଞ୍ଜରୀ ସକାଳ 7:40ରେ କଣ୍ଠଶିଳ୍ପୀ ସନ୍ତୋଷୀ ପ୍ରସାଦ ମିଶ୍ର, ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ। ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରିବୁ ସକାଳ 8:30ରେ। ବୈଦେଶିକ ବିଳାସର ଛତିଶତମ ଭାଗ ପ୍ରଚାର କରିବୁ ସକାଳ 8:45ରେ। ଗୀତ ଗୀତିକା ସକାଳ 9:00ରେ। ଦିନ 10:00ରେ ପ୍ରଚାର କରିବୁ ନାଟକ ଫଲ୍ଗୁ। ମୂଳ ଗଳ୍ପ ବ୍ରଜମୋହନ ମହାନ୍ତି, ବେତାର ରୂପାନ୍ତର ସୁବ୍ରତ ମହାନ୍ତି, ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ଆମ ଗୀତରେ ଆଧୁନିକ ଗୀତ ପ୍ରଚାର କରିବୁ ଦିନ 11:10ରେ। ଗାଇଛନ୍ତି ବିଜୟଲକ୍ଷ୍ମୀ ପତି ଏବଂ ଲୋପିତା ମିଶ୍ର। ଦିନ 11:30ରେ ଲୋକଗୀତର ପ୍ରଚାର କରିବୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିବେ ଅର୍ଜୁନ ମୁଦୁଲି ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12:00ରେ। ଲୋକସଙ୍ଗୀତର ଏକତାରା ଭଜନ ପ୍ରଚାର କରିବୁ ଦିନ 1:10ରେ, ପରିବେଷଣ କରିବେ ରମେଶ ଚନ୍ଦ୍ର ମହାପାତ୍ର। ନାରୀମହଲ ଦିନ 1:20ରେ, ଏଥିରେ ଆଳାପରେ ଶୁଣିବେ ମନଲେସା ମହାପାତ୍ରଙ୍କ ସହିତ ସାକ୍ଷାତକାର। ଦିନ 2:45ରେ ଓଡ଼ିଆ କଥାଚିତ୍ର ଗୀତ, ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଅପରାହ୍ନ 3:00ରେ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତି ଅପରାହ୍ନ 4:00ରେ। ଦେଶଭକ୍ତି ଗୀତ ଅପରାହ୍ନ 4:55ରେ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00ରେ। ଅପରାହ୍ନ 5:30ରେ ଯୁବବାଣୀ, ଏଥିରେ ଶୁଣିବେ ନାଟକ ଅନ୍ଧଗଳିରେ ଜୀବନ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 30ତମ ଭାଗ ପ୍ରଚାର କରିବୁ ଆଜି ସନ୍ଧ୍ୟା 6:10ରେ। ଆକାଶବାଣୀ ସମ୍ଭଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳା ମଧ୍ୟ ସନ୍ଧ୍ୟା 6:30ରେ। ଓଡ଼ିଆ କଥାଚିତ୍ର ଗୀତ ରାତି 7:02ରେ। ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି 7:30ରେ, ଏଥିରେ ବିଷୟ ରହିଛି ସନ୍ତୁଳିତ ଓ ସଠିକ୍ ସାର, ସୁସ୍ଥ ମୃତ୍ତିକା, ଅଧିକ ଉତ୍ପାଦନର ନୂତନ ମନ୍ତ୍ର। ଆଲୋଚନା କରିବେ ଡକ୍ଟର ସଙ୍ଗୀତା ମହାନ୍ତି। ଆସାମୀ ଭାଷାର ଗୋଷ୍ଠୀ ସଙ୍ଗୀତ ପ୍ରଚାର କରିବୁ ରାତି 8:30ରେ। ଚର୍ଚ୍ଚାକା ବିଷୟ ହେରି ଲେଖି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30ରେ। ରାତି 10:02ରେ ପ୍ରଚାର କରିବୁ ବନମଲ୍ଲିକାର ସପ୍ତମ ଭାଗ। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 10:30ରେ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭାରତର ମହାଲେଖା ନିୟନ୍ତ୍ରକ ଏବଂ ମହାସମୀକ୍ଷକ ବାର୍ଷିକ କାର୍ଯ୍ୟଯୋଜନା 2026-27 ଅଧୀନରେ ଦେଶର 101 ସହରରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଓଡ଼ିଶାର ଭୁବନେଶ୍ୱର କଟକ ସହରକୁ ସାମିଲ କରାଯାଇଛି। ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷାପାଢ଼ୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଛି। କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ନେଇ 30 ବିଭାଗର ସଚିବଙ୍କୁ ବିଭିନ୍ନ ଜିଲ୍ଲା

0: ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଛି। କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ନେଇ 30ଟି ବିଭାଗର ସଚିବଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ପକ୍ଷରୁ ଏ ସଂକ୍ରାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଚଳିତ ମାସରୁ ଜୁଲାଇ ମାସ ମଧ୍ୟରେ ବିଭିନ୍ନ ବିଭାଗର ସଚିବ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ। ଆସନ୍ତା ଜୁଲାଇ 6 ଓ 7 ତାରିଖରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର ଭୁବନେଶ୍ୱର ଆସିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। କମିଶନଙ୍କ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁଥିବା କେନ୍ଦ୍ରୀୟ ସରକାରୀ ସଂସ୍ଥା, କାର୍ଯ୍ୟାଳୟ, ସଂଗଠନ ଏବଂ କର୍ମଚାରୀ ସଂଘର କର୍ମକର୍ତ୍ତା ଅନ୍ଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିବାକୁ କୁହାଯାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ତାରିଖ ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ଭାରତୀୟ ସେନାରେ ଅଗ୍ନିପଥ ଏବଂ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ 1ରୁ ଆରମ୍ଭ ହେବ। ଜୁନ୍ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଏବଂ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର 17ଟି ସହରର 26ଟି କେନ୍ଦ୍ରରେ ପରୀକ୍ଷା ହେବା ନେଇ କଟକ ସେନା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଗତକାଲି ଏକ ଉଚ୍ଚସ୍ତରୀୟ ପ୍ରାକ୍ ବନ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ସଚିବ ଶୋଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟାଜନିତ କ୍ଷୟକ୍ଷତିକୁ ପ୍ରତିହତ କରିବା ଏବଂ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ପାଇଁ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ମାସ 1ରୁ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସମସ୍ତ ଡିଭିଜନ, ସର୍କଲ ଏବଂ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ 24 ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭଦ୍ରକ ଜିଲ୍ଲାରେ ଆର୍ଥିକ ସାକ୍ଷରତା ସମାବେଶୀ ଏବଂ ସାଇବର ସଚେତନତା ଶିବିର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଚରମ୍ପା ଏରେଇ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସଚେତନ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ସାମଗ୍ରିକ ବିକାଶକୁ ଅଧିକ ଗତିଶୀଳ କରିବା ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ପେନ୍ସନ୍ ବଣ୍ଟନରେ ସ୍ୱଚ୍ଛତା ଏବଂ ଅନିୟମିତତା ରୋକିବା ଲକ୍ଷ୍ୟ ନେଇ 70 ବର୍ଷ ଏବଂ ତା'ଠାରୁ ଅଧିକ ପେନ୍ସନ୍ଭୋଗୀଙ୍କ ଉପରେ ସର୍ଭେ କରିବାକୁ ବୈଠକରେ ନିଷ୍ପଭି ହୋଇଛି। 15 ଦିନ ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ନିକଟସ୍ଥ ଟେମରିଠାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ଗତକାଲି ଉଦ୍ଯାପିତ ହୋଇଛି। ପଞ୍ଚାୟତିରାଜ ଓ ଗ୍ରାମ୍ୟୋନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପ୍ରଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ କାର୍ଯ୍ୟକାରୀ ହୋଇଛି। ଶୂନ୍ୟ ପ୍ଲାଷ୍ଟିକ୍ ବ୍ୟବହାର ଲକ୍ଷ୍ୟ ହାସଲକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଜିଲ୍ଲାବ୍ୟାପୀ ଆରମ୍ଭ କରାଯାଇଛି। ଏହାକୁ ଗଣ ଅଭିଯାନରେ ପରିଣତ କରିବାକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁରର ହରିଡ଼ାଖଣ୍ଡି ପୋଖରୀକୂଳ ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ଜନସାଧାରଣ ସଫା କରିବା ସହିତ ବ୍ରହ୍ମପୁର ସହରକୁ ସର୍ବଦା ସଫାସୁତୁରା ରଖିବାକୁ ସାମୁହିକ ଶପଥ ପାଠ କରିଥିଲେ। ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର ଗୁରୁଜୀ ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଡାକ୍ତର ବୃନ୍ଦାବନ ବିଶ୍ୱାଳ।
2: ମ୍ୟାଲେରିଆ ରୋଗ ପ୍ଲାଜମୋଡିୟମ ନାମକ ଏକ ପରଜୀବୀ ଦ୍ୱାରା ମଣିଷ ଦେହରେ ରୋଗ ସୃଷ୍ଟି କରିଥାଏ। ଏହି ପ୍ଲାଜମୋଡିୟମ 4 ପ୍ରକାର ଯଥା ପ୍ଲାଜମୋଡିୟମ ଫାଲ୍ସିପେରମ୍, ପ୍ଲାଜମୋଡିୟମ ଭାଇଭାକ୍ସ, ପ୍ଲାଜମୋଡିୟମ ଓଭେଲ ଓ ପ୍ଲାଜମୋଡିୟମ

0: ମ୍ୟାଲେରିଆ ମାଇ ଏନଫୋଲିସ୍ ମଶା ମ୍ୟାଲେରିଆ ଆକ୍ରାନ୍ତ ରୋଗୀ କି କାମୁଡ଼ି ରକ୍ତ ଶୋଷିଲା ବେଳେ ଏହି ପରଜୀବୀକୁ ନେଇଥାଏ ଓ ସୁସ୍ଥ ଲୋକକୁ କାମୁଡ଼ିଲେ ସୁସ୍ଥ ଲୋକଠାରେ 10 ରୁ 17 ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ଆମ ଦେଶରେ ମ୍ୟାଲେରିଆ ମୁଖ୍ୟତଃ ପ୍ଲାଜମୋଡିୟମ୍ ଫାଲ୍ସିପେରମ୍ ଓ ପ୍ଲାଜମୋଡିୟମ୍ ଭାଇଭାକ୍ସ ଦ୍ୱାରା ହୋଇଥାଏ। ପ୍ଲାଜମୋଡିୟମ୍ ଫାଲ୍ସିପେରମ୍ ଦ୍ୱାରା ସୃଷ୍ଟି ହେଉଥିବା ମ୍ୟାଲେରିଆ ଅତ୍ୟନ୍ତ ବିପଦପୂର୍ଣ୍ଣ, କାରଣ ଏଥିରେ ଆକ୍ରାନ୍ତ ବ୍ୟକ୍ତିମାନେ ଆରମ୍ଭରୁ ତୁରନ୍ତ ଚିକିତ୍ସା ନ କଲେ ବା ଅସମ୍ପୂର୍ଣ୍ଣ ଅନିୟମିତ ଚିକିତ୍ସା କଲେ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଫାଲ୍ସିପେରମ୍ ମ୍ୟାଲେରିଆ ଆରମ୍ଭରେ ରୋଗୀ ସାଧାରଣ ଭାବରେ ଅସ୍ୱସ୍ତି ଅନୁଭବ କରେ, ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା ଓ ବାନ୍ତି ମଧ୍ୟ ହୋଇଥାଏ। କାଶ ଓ ସାମାନ୍ୟ ତରଳ ଝାଡ଼ା କେତେ କ୍ଷେତ୍ରରେ ଦେଖାଯାଇଥାଏ। ଭାଇଭାକ୍ସ ମ୍ୟାଲେରିଆ ପରି 48 ଘଣ୍ଟା ବା 72 ଘଣ୍ଟା ବ୍ୟବଧାନରେ ହେଉଥିବା ପାଳି ଜ୍ୱର ପରି ହୋଇନଥାଏ। ଏହି ରୋଗରେ ହଳଦିଆ କାମଳ ମଧ୍ୟ ହୋଇପାରେ, ଯକୃତ ଓ ପ୍ଲିହା ବଢ଼ିପାରେ, ରକ୍ତହୀନତା ଶୀଘ୍ର ହୋଇଥାଏ। ଏହି ଫାଲ୍ସିପେରମ୍ ମ୍ୟାଲେରିଆର ଏକ ନିର୍ଦ୍ଦିଷ୍ଟ ଓ ସ୍ୱତନ୍ତ୍ର ବିପଦ ହେଉଛି ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା ମସ୍ତିଷ୍କ, ଯକୃତ, ବୃକକ୍, ଫୁସ୍ଫୁସ୍ ଓ ଖାଦ୍ୟନଳୀକୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇନଥାଏ। ଶୀଘ୍ର ରକ୍ତହୀନତା ହେଉଥିବାରୁ ହୃତ୍ପିଣ୍ଡର କାମ ଠିକ୍ ଭାବରେ ହୋଇନଥାଏ। ଏପରି ଅନ୍ୟ 3 ପ୍ରକାର ମ୍ୟାଲେରିଆରେ ହୋଇନଥାଏ। ରକ୍ତ ସଞ୍ଚାଳନ ଠିକ୍ ନ ହେବାରୁ ସେହି ଅଙ୍ଗଗୁଡ଼ିକ କାମ ଠିକ୍ କରିପାରନ୍ତି ନାହିଁ ଓ ବିଭିନ୍ନ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା ମସ୍ତିଷ୍କ ମ୍ୟାଲେରିଆର ଲକ୍ଷଣ ସମ୍ପର୍କରେ। ଫାଲ୍ସିପେରମ୍ ମ୍ୟାଲେରିଆ ଭୋଗୁଥିବା ରୋଗୀ ବାହାରକୁ ଗୁରୁତର ଜଣା ନ ପଡୁଥିଲେ ମଧ୍ୟ ଏହିସବୁ କାରଣରୁ ହଠାତ୍ ବିପଦପୂର୍ଣ୍ଣ ଜଟିଳତାକୁ ଗତି କରେ, ଯାହା ମଧ୍ୟରୁ ମସ୍ତିଷ୍କ ମ୍ୟାଲେରିଆ ଅନ୍ୟତମ। ଏଥିରେ ଆକ୍ରାନ୍ତ ବ୍ୟକ୍ତି ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେତୁ ବାଉଳି ଚାଉଳି ହୁଏ, କଥା ଠିକ୍ କହିପାରେ ନାହିଁ ବା ବୁଝିପାରେ ନାହିଁ, ବାତ ମାରେ, ବେକ ସହିକି ଭାଙ୍ଗି ନ ହୋଇ ନାଠି ହୋଇଯାଏ, ରୋଗୀ ସମ୍ପୂର୍ଣ୍ଣ ଅଚେତ ହୋଇଯାଏ। ଶିଶୁ ଓ ଛୋଟ ପିଲାମାନଙ୍କର ଅନ୍ୟାନ୍ୟ ଲକ୍ଷଣ ନ ଥାଇ କେବଳ ଜ୍ୱରରେ ପଡ଼ି ଅଚେତ ମୃତ୍ୟୁମୁଖରେ ପଡ଼ନ୍ତି। ଗର୍ଭବତୀ ମା'ମାନଙ୍କର ଗର୍ଭ ନଷ୍ଟ ହୋଇପାରେ କିମ୍ବା ଗର୍ଭସ୍ଥ ଶିଶୁର ଶାରୀରିକ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ରୋଗର ଲକ୍ଷଣ ସନ୍ଦେହ ହେଲେ ତୁରନ୍ତ ଭେଷଜ ବିଶେଷଜ୍ଞ ସେବା ଉପଲବ୍ଧ ଡାକ୍ତରଖାନାରେ ଚିକିତ୍ସା କରିବା ଜରୁରୀ। ଚିକିତ୍ସାରେ ସାମାନ୍ୟ ବିଳମ୍ବ ହେଲେ ରୋଗୀର ଜୀବନ ନିଶ୍ଚିତ ଭାବରେ ବିପଦାପନ୍ନ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ସହିତ ଶରୀରର ଅନ୍ୟ ଅଙ୍ଗର ଜଟିଳତା ପ୍ରକାଶ ପାଇଲେ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ଚିକିତ୍ସା ଆବଶ୍ୟକ। ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ସାଧାରଣ ମଶାରୀ, ଇନ୍ସେକ୍ଟିସାଇଡ୍ ଟ୍ରିଟେଡ୍ ମଶାରୀ ବ୍ୟବହାର କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଘରେ DDT ସିଞ୍ଚନ ସରକାରଙ୍କ ଦ୍ୱାରା କରାଯାଇଥାଏ। ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଖାଲୁଆ ଜାଗା, ପୋତି, ପାଣି ଜମିବାକୁ ନ ଦେବା, ପରିବେଶ ପରିଷ୍କାର ରଖିବା ଜରୁରୀ। ପାଣିକୁଣ୍ଡ, ଫୁଲକୁଣ୍ଡ, ଏୟାର କୁଲରରୁ ସପ୍ତାହକୁ ଥରେ ପାଣି ବାହାର କରିବା ଆବଶ୍ୟକ। ଏଣେ ତେଣେ ପଇଡ଼, ନଡ଼ିଆ, ସଡ଼େଇ, ପ୍ଲାଷ୍ଟିକ୍ ଖୋଳ, ଭଙ୍ଗା କାଚ, ଟାୟାର ଆଦି ନ ପକାଇବା ଆବଶ୍ୟକ, କାରଣ ସେଥିରେ ପାଣି ଜମି ମଶା ଡିମ୍ବ ଦେଇ ମଶାବଂଶ ବୃଦ୍ଧି କରିଥାନ୍ତି। ଘରେ ମସ୍କିଟୋ ରିପେଲାଣ୍ଟ ବ୍ୟବହାର କରିବା ଆବଶ୍ୟକ। ଝରକାରେ ନେଟ୍ ଲଗାଇବା ଆବଶ୍ୟକ। ଶରୀରକୁ ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ପୋଷାକ ଦ୍ୱାରା ଆବୃତ କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଥିଲେ ଡାକ୍ତର ବୃନ୍ଦାବନ ବିଶ୍ୱାଳ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଦେଶରେ ପ୍ରତିଷ୍ଠିତ ହୋଇପାରିଛି ଏକ ସ୍ୱଚ୍ଛ ତଥା କଲ୍ୟାଣ ଭିତ୍ତିକ ସୁଶାସନ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଚୀନ୍ ଓ ପାକିସ୍ତାନ

ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତର ଅଗ୍ରାହ୍ୟ, ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୁ ଟ୍ରେନ୍ର ଶୁଭାରମ୍ଭ ଲାଗି ମଞ୍ଜୁରୀ ପ୍ରଦାନ କଲା ରେଳ ମନ୍ତ୍ରଣାଳୟ ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି 12 ବର୍ଷ ପୂର୍ଣ୍ଣ ହୋଇଛି। 2014 ମସିହା ମଇ 26 ତାରିଖ ଦିନ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ଗତ 12 ବର୍ଷ ମଧ୍ୟରେ କଲ୍ୟାଣ ଭିତ୍ତିକ ସୁଶାସନ ସହିତ ସମଗ୍ର ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ବିଶ୍ୱସ୍ତରରେ ଭାରତର କ୍ରମବର୍ଦ୍ଧିଷ୍ଣୁ କୂଟନୈତିକ ପ୍ରଭାବ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଲାଗି ସମ୍ଭବ ହୋଇପାରିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି, ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ୍ ସବ୍କା ବିଶ୍ୱାସ ସବ୍କା ବିକାଶ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଭିତ୍ତି କରି ନରେନ୍ଦ୍ର ମୋଦିଙ୍କ ସରକାର ଦେଶବାସୀଙ୍କ କଲ୍ୟାଣ ଲାଗି ଅନେକ ଜନକୈନ୍ଦ୍ରିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ କଲ୍ୟାଣଠାରୁ ଆରମ୍ଭ କରି ମଧ୍ୟବିତ୍ତ ତଥା ମହିଳା କୃଷକ ଓ ଯୁବବର୍ଗଙ୍କ ସଶକ୍ତିକରଣ ସମେତ ସମାଜର ସମସ୍ତ ବର୍ଗ ଲୋକଙ୍କର ଉନ୍ନତି ନିମନ୍ତେ ସରକାର ସମୟୋଚିତ ପଦକ୍ଷେପ ନେଇଛନ୍ତି। ଏହାଛଡ଼ା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ସମ୍ପ୍ରସାରଣ, ବ୍ୟବସାୟ ପ୍ରକ୍ରିୟାର ସରଳୀକରଣ ତଥା ଜୀବନଶୈଳୀରେ ଉନ୍ନତି ଆଣିବା ଉପରେ ପ୍ରାଥମିକତା ଦେଇ ମୋଦି ସରକାର ବିବିଧ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। ସେହିଭଳି ବିଦେଶ ନୀତି ସମେତ ଜାତୀୟ ସୁରକ୍ଷା, ସନ୍ତାସବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ବାମପନ୍ଥୀ ଉଗ୍ରବାଦ ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଏତଦ୍ବ୍ୟତୀତ ଦେଶବ୍ୟାପୀ ଥିବା ଐତିହ୍ୟଗୁଡ଼ିକର ସଂରକ୍ଷଣ, ସଂସ୍କୃତି, ପରିବେଶ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଉପରେ ମଧ୍ୟ ପ୍ରାଥମିକତା ଦେଇ ଗତ 12 ବର୍ଷ ଧରି କେନ୍ଦ୍ର ସରକାର ସଫଳତାର ସହ କାର୍ଯ୍ୟ କରିଆସୁଛନ୍ତି। ସୁପ୍ରିମକୋର୍ଟ ଆଜି ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାଗୁଡ଼ିକର ବିସ୍ତୃତ ଶୁଣାଣି ପୂର୍ବରୁ କରିସାରିଛନ୍ତି। ଚୀନ୍ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତ ଦୃଢ଼ ଭାବେ ଅଗ୍ରାହ୍ୟ କରିଛି। ଗତକାଲି ସାମ୍ବାଦିକମାନଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହା କହିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି ଏବଂ ଏ ସମ୍ପର୍କରେ ସମ୍ପୃକ୍ତ ପକ୍ଷମାନେ ଅବଗତ ଅଛନ୍ତି। ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ ଅଙ୍ଗ ରହିଥିଲା, ରହିଛି ଓ ରହିବ ବୋଲି ମତବ୍ୟକ୍ତ କରିବା ସହିତ ଏ ସମ୍ପର୍କରେ ଅନ୍ୟ କୌଣସି ଦେଶର ମତାମତ ଆବଶ୍ୟକ ନାହିଁ ବୋଲି ଶ୍ରୀ ଜୟସ୍ୱାଲ ସ୍ୱଷ୍ଟ କରିଛନ୍ତି। ଗଣମାଧ୍ୟମର ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡର ପ୍ରକଳ୍ପର କେତେକାଂଶ ଭାରତ ଅଞ୍ଚଳ ମଧ୍ୟରେ ରହିଛି, ତେବେ ଭାରତ ଏହାକୁ ଦୃଢ଼ ଭାବେ ବିରୋଧ କରିଆସିଛି। ଏହିସବୁ ଅଞ୍ଚଳ ଉପରେ ପାକିସ୍ତାନର ଅବୈଧ ଦଖଲକୁ ବୈଧ କରିବା ଦିଗରେ ଅନ୍ୟ କୌଣସି ଦେଶର ପଦକ୍ଷେପକୁ ଭାରତ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଆସିଛି। ଏ ସମ୍ପର୍କରେ ଅନେକ ଥର ପାକିସ୍ତାନ ଓ ଚୀନ୍ କର୍ତ୍ତୃପକ୍ଷଙ୍କୁ ଭାରତ ପକ୍ଷରୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ପେନି ୱାଙ୍ଗ ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ର ସମେତ ଏକ ନିରନ୍ତର ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୀତିକ ଭାଗିଦାରୀ ଉପରେ ମତ ବିନିମୟ କରାଯାଇଛି। ଆଗାମୀ ଦିନରେ ଏକ ମୁକ୍ତ, ସୁରକ୍ଷିତ ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଦୁଇ ଦେଶ ମିଳିତ ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଗତକାଲି ଜାପାନର ବୈଦେଶିକ ମନ୍ତ୍ରୀ ଟୋସିମିସୁ ମେଟୋଗି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୀତିକ ଓ ବୈଷୟିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମେଟୋଗି ସୁନିଶ୍ଚିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ସିକିମ୍ ଗସ୍ତ ଅବସରରେ ଆଜି ସେ ନାଥୁଲାଘାଟି ପରିଦର୍ଶନ କରିବେ। ପରେ ରାଷ୍ଟ୍ରପତି ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ଦିନରେ ଶ୍ରୀମତୀ ମୁର୍ମୁ ଗ୍ୟାଙ୍ଗଟକ୍ ପାଲଜୋର ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ

0: ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ଗତକାଲି ରାଷ୍ଟ୍ରପତି ଅର୍କିଡାରିୟମ୍ ଏବଂ ନାମ୍ଗେଲ୍ ତିବତଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶ ଓ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଥିଲେ। ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୁ ଟ୍ରେନ୍ର ଶୁଭାରମ୍ଭ ଲାଗି ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ରେଳବାଇ କ୍ଷେତ୍ରରେ ଏକ ସବୁଜ ଓ ସ୍ଥାୟୀ ଗମନାଗମନକୁ ପ୍ରୋହାହନ ଦେବା ଦିଗରେ ଏହା ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ। 1200 କିଲୋୱାଟ୍ ଶକ୍ତି କ୍ଷମତା ବିଶିଷ୍ଟ 10 କୋଚ୍ ବିଶିଷ୍ଟ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ଟି ଜିନ୍ଦ ଓ ସୋନିପତ ମଧ୍ୟରେ ଘଣ୍ଟା ପ୍ରତି ସର୍ବାଧିକ 75 କିଲୋମିଟର ବେଗରେ ଯାତାୟତ କରିପାରିବ। ଭାରତ ରୋମାନିଆ ପ୍ରତିରକ୍ଷା ସହଯୋଗ ଯୁଗ୍ମ କମିଟିର ଦ୍ୱିତୀୟ ବୈଠକ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଦ୍ୱିପକ୍ଷୀୟ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସଶକ୍ତ କରିବା ହେଉଛି ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିରକ୍ଷା କ୍ଷେତ୍ରରେ ଜାରି ରହିଥିବା ସହଯୋଗର ଅଗ୍ରଗତି ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ଏହାଛଡ଼ା ସାଇବର ପ୍ରତିରକ୍ଷା, ସାମରିକ ମେଡିକାଲ ସହଯୋଗ, ଯୁଗ୍ମ ତାଲିମ, କ୍ଷମତା ନିର୍ମାଣ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ ଆଦି ପ୍ରସଙ୍ଗକୁ ନେଇ ଭାରତ ଓ ରୋମାନ ମଧ୍ୟରେ ଏକ ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗ ଯୋଜନା ଗତକାଲି ଏହି ବୈଠକରେ ଚୂଡ଼ାନ୍ତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ୱଙ୍କ ସହିତ ସପ୍ତଦଶ ବୈଦେଶିକ ମନ୍ତ୍ରୀ ଢାଞ୍ଚାଗତ ଆଲୋଚନାରେ ସହ ଅଧ୍ୟକ୍ଷତା କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମେତ ଅନ୍ୟାନ୍ୟ ଆଞ୍ଚଳିକ, ବୈଶ୍ୱିକ ଏବଂ ବିବିଧ ପ୍ରସଙ୍ଗଗୁଡ଼ିକ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହି ଅବସରରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ସମନ୍ୱିତ ରଣନୀତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଭୟ ନେତା ସମୀକ୍ଷା କରିଛନ୍ତି। ଆଣବିକ ଶକ୍ତି ଉତ୍ପାଦନ ଲାଗି ୟୁରାନିୟମ୍ ଯୋଗାଣ ସମେତ ଶକ୍ତି କ୍ଷେତ୍ରର ସମ୍ପ୍ରସାରଣ ଦିଗରେ ସହଯୋଗ ବୃଦ୍ଧି କରିବାକୁ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏତଦ୍ବ୍ୟତୀତ ଅତି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦାନ ପ୍ରଦାନ ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ କାନାଡ଼ା ଅର୍ଥନୈତିକ ଭାଗିଦାରୀର ପରବର୍ତ୍ତୀ ଅଧ୍ୟାୟ ବିଶ୍ୱାସ ଭିତ୍ତିକ ହେବା ସହିତ ଦୁଇ ଦେଶର ସମୃଦ୍ଧି ଦିଗରେ ପଥ ପ୍ରଦର୍ଶକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଶାବ୍ୟକ୍ତ କରିଛନ୍ତି। ଗତ ରାତିରେ କାନାଡ଼ାର ଟରଣ୍ଟୋଠାରେ ଏକ ମନ୍ତ୍ରୀସ୍ତରୀୟ ଅଧିବେଶନରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ଦିଗକୁ ଦୁଇ ଦେଶ ଗତି କରିଥିବା ସମୟରେ ବିଶ୍ୱାସ ମାଧ୍ୟମରେ ନୂତନ ବାଣିଜ୍ୟ ଓ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇଛି। ଏହି ଚୁକ୍ତିନାମା ଭାରତ ଓ କାନାଡ଼ା ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଅନ୍ୟ କେତେକ କ୍ଷେତ୍ରରେ ସହଯୋଗ ଲାଗି ନୂତନ ସୁଯୋଗ ସୃଷ୍ଟି କରିଛି। କ୍ରିକେଟ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ଧର୍ମଶାଳାଠାରେ ଅନୁଷ୍ଠିତ କ୍ୱାଲିଫାୟର୍ ୱାନ୍ ମ୍ୟାଚ୍ରେ ଏହି ଦଳ ଗୁଜରାଟ ଟାଇଟାନ୍ସକୁ 92 ରନ୍ରେ ପରାସ୍ତ କରି ଫାଇନାଲ୍ ଖେଳିବାର ଯୋଗ୍ୟତା ଅର୍ଜନ କରିଛି। ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ହରାଇ 254 ରନ୍ କରିଥିଲା। ଦଳ ପକ୍ଷରୁ ରଜତ ପଟ୍ଟିଦାର ମାତ୍ର 33 ବଲ୍ରୁ 93 ରନ୍ କରି ଅପରାଜିତ ରହିବା ସହିତ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ବିରାଟ କୋହଲି ଓ କୃଣାଲ ପାଣ୍ଡ୍ୟା 43 ରନ୍ ଲେଖାଏଁ ସଂଗ୍ରହ କରିଥିଲେ। 255 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଗୁଜରାଟ ଟାଇଟନ୍ସ ଆଉ 3ଟି ବଲ୍ ବାକି ଥାଇ 162 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲେ। ଦଳ ପକ୍ଷରୁ ରାହୁଲ ତେୱାତିଆ ସର୍ବାଧିକ 68 ରନ୍ କରିଥିଲେ। ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ଜ୍ୟାକବ୍ ଡଫି 3ଟି ୱିକେଟ୍ ଅକ୍ତିଆର କରିଥିଲେ। ଆଜି ଏଲିମିନେଟର୍ ପର୍ଯ୍ୟାୟରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ନ୍ୟୁ ଚଣ୍ଡୀଗଡ଼ ମୋହାଲିଠାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ବୈଜୟନ୍ତୀମାଳା ହରିଚନ୍ଦନ।

0: ନୂଆ ଏକ ସୂର୍ଯ୍ୟୋଦୟ ଆମେ ସମସ୍ତେ ଦେଖିସାରିଲେଣି। କେହି କେହି ଉଦୀୟମାନ ସୂର୍ଯ୍ୟଙ୍କୁ ଦିଗ୍ବଳୟର ଦୂର ପ୍ରାନ୍ତରରୁ, ଗଛର ଆଳୁଆଳରୁ, ସମୁଦ୍ରର ତରଙ୍ଗମାଳ ମଧ୍ୟରୁ, ତ କେହି କେହି କୁଞ୍ଚୁକୁଞ୍ଚିକା ପାହାଡ଼ ପର୍ବତର ଆରପଟରୁ ଦେଖିଥିବେ। ଯେଉଁଠି ବି ଦେଖିଲେ ସୂର୍ଯ୍ୟୋଦୟ ସୁନ୍ଦର। ତା ଛଡ଼ା ଭୂ ପ୍ରକୃତିର ଭିନ୍ନତା ସହିତ ଆମେ ବନ୍ଧା। ସତରେ ସକାଳର ମାଧୁର୍ଯ୍ୟ ଭରା ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭବ ଭିତରେ ସୂର୍ଯ୍ୟଙ୍କ ଆଗମନର ଦୃଶ୍ୟ ଅନୁପମ। ମଣିଷ ସମେତ ସମସ୍ତ ପ୍ରାଣୀ ଏହି ମୁହୂର୍ତ୍ତଟିର ଅପେକ୍ଷାରେ ଥାନ୍ତି। ସମସ୍ତଙ୍କ ପାଇଁ ପ୍ରତୀକ୍ଷିତ ଏହି ମୁହୂର୍ତ୍ତରେ ନିଜର ସଂକ୍ଷିପ୍ତ ଅଭିବ୍ୟକ୍ତି ରଖନ୍ତି ବର୍ଷିଆନ ସାହିତ୍ୟିକ ତଥା ଗୀତିକାର ନନ୍ଦକିଶୋର ସିଂ।
1: ସୂର୍ଯ୍ୟ ହେଉଛି ପ୍ରକୃତର ସକଳ ଶକ୍ତିର ଆଧାର। ସମସ୍ତେ ସୂର୍ଯ୍ୟଙ୍କୁ ହିଁ କହୁଛନ୍ତି। ରାତିରେ ବିଶ୍ରାମ ନେବା ପରେ ସକାଳୁ ଉଠିବା ମାତ୍ରେ ସୂର୍ଯ୍ୟ ହିଁ ଖୋଜା ପଡେ। ଗଛର ପତ୍ର କୁହ ବା ଫୁଲ କୁହ, ସେ ମଧ୍ୟ ସୂର୍ଯ୍ୟଙ୍କୁ ଅନେଇଥାନ୍ତି। କିପରି ସୂର୍ଯ୍ୟ ଆସିବେ, ସେମାନେ ମୁଡ଼ି ମୁଡ଼ିକି ହସିବେ। ବିଶେଷ ସୂର୍ଯ୍ୟମୁଖୀକୁ ଦେଖନ୍ତୁ, ସୂର୍ଯ୍ୟମୁଖୀ ସାଧାରଣତଃ ସୂର୍ଯ୍ୟ ଉଠିଲା କିଣି ତାର ପାଖୁଡ଼ା ଗୁଡିକ କିଳିକିଳି ହସି ଉଠେ। ପଦ୍ମ ଫୁଲ ମଧ୍ୟ ପୋଖରୀରେ ଥାଇ ସୂର୍ଯ୍ୟଙ୍କୁ ଅନାଏ। କିଛି ମିଶିକି ଶବ୍ଦ କରି ପକ୍ଷୀ ମାନେ ମଧ୍ୟ କାକଳି ରବ କରନ୍ତି। ସେ ମଧ୍ୟ ସତାବଳେ ଯାଉଥାନ୍ତି କିନ୍ତୁ ରାତି ପାହୁ ସୂର୍ଯ୍ୟ ପୁଣି ଆସିଲେ ଆମେ ଡେଣା ମେଣ୍ଡି ପୁଣି ଆହାର ଖୋଜିବା ପାଇଁ ବିଭିନ୍ନ ଜାଗାକୁ ଯିବୁ। ପଶୁ କୁହନ୍ତୁ, ପକ୍ଷୀ କୁହନ୍ତୁ ବା ବୃକ୍ଷ ଲତା ଯାହା କୁହନ୍ତୁ, ସମସ୍ତେ ସୂର୍ଯ୍ୟଙ୍କୁ ଅପେକ୍ଷା କରିଥାନ୍ତି। ରାତି ଶେଷରେ ସକାଳ ହେଲା ମାତ୍ରେ ସେ କିପରି ସମସ୍ତ ସାରା ଦୁନିଆଟା ଚଳଚଞ୍ଚଳ ହେଇ ଉଠେ, ଏବଂ ଏଇ ଚଳଚଞ୍ଚଳ ହେବା ପଛରେ କେବଳ ସୂର୍ଯ୍ୟଙ୍କର ଅବଦାନ ହିଁ ଅଛି। ତେଣୁ ସୂର୍ଯ୍ୟଙ୍କୁ ପୁଣି ଥରେ ଜୀବନଦାତା କହିଲେ ଠିକ ହବ। ଯେତେବେଳେ ସାରା ପୃଥିବୀ ରାତିରେ ସୁପ୍ତ ହେଇକି ରହିଥାଏ ଏବଂ ସୂର୍ଯ୍ୟ ପୂର୍ବ ପଟ ଯେତେବେଳେ ଟହଟ ନାଲି ଟହଟ ଦେଖାଯାଏ, ସିନ୍ଦୁରା ଫାଟି ଉଠେ ବୋଲି କହନ୍ତି ଆମେ, ସତ ଯେପରି ପୁଣି ପୃଥିବୀ ପୃଷ୍ଠରେ ଜୀବଜନ୍ତୁ ପଶୁ ପକ୍ଷୀ ଗଛ ପତ୍ର ଫୁଲ ଫଳ ଦେହରେ ପୁଣି ଜୀବନ ଭରିଯାଏ, ଏବଂ ଜୀବନିକା ସତ ଯେପରି ସୂର୍ଯ୍ୟଙ୍କର କିରଣ ହିଁ ସମସ୍ତଙ୍କ ପାଇଁ ଜୀବନିକା ଭଳିଆ କାମ କରେ।

ମେ ମାସର ସକାଳ ଆଜ୍ଞା, ଗ୍ରୀଷ୍ମ ଦିନର ସକାଳ, ସୂର୍ଯ୍ୟଙ୍କର ଉତ୍ତର ଗୋଲାର୍ଦ୍ଧକୁ ଢଳିବାର ସମୟ ସରିନି। ଜୁନ୍ ଏକୋଇଶ ତାରିଖ ହେଉଛି ଏହାର ଶୀର୍ଷ ଦିନ। ସେହିଦିନ ଏହି ଗୋଲାର୍ଦ୍ଧରେ ସବୁଠୁ ବଡ଼ ଦିନ ହେବ। ଯଦିଓ ଆମ ଦେଶରେ ମୌସୁମୀ ବାୟୁ ପ୍ରବେଶ ଓ ପ୍ରବାହ କାରଣରୁ ସେତେବେଳକୁ ବର୍ଷା ଅନେକ ସ୍ଥାନରେ ହୋଇଯାଇଥାଏ, ତଥାପି ଆଜିକାଲିର ପରିବର୍ତ୍ତିତ ପାଣିପାଗ ଉପରେ ତ ଭରସା କରାଯାଇପାରୁନାହିଁ। ସେ ଯାହା ହେଉନା କାହିଁକି, ଗରମ ଗୁଳୁଗୁଳି ଲାଗି ରହିବାର ସମ୍ଭାବନା ବର୍ତ୍ତମାନ ସମୟରେ ବେଶୀ। ସେଥିପାଇଁ ଆମେ ନିଜେ ନିଜେ ସଚେତନ ହେବା ଆବଶ୍ୟକ। ସରକାର ଓ ବିଭିନ୍ନ ଅନୁଷ୍ଠାନମାନଙ୍କ ତରଫରୁ ଗଣମାଧ୍ୟମମାନଙ୍କରେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଅନେକ ସତର୍କ ସୂଚନା ଦିଆଯାଇ ଚାଲିଛି। ସେହିସବୁକୁ ମାନି ଚଳିବା ନିହାତି ଦରକାର, ନହେଲେ ନିଜେ ନିଜ ପାଇଁ ଏବଂ ଆଖପାଖ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଯିବା।

0: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ, ଆଉ ବିପଦ ଠାରୁ ଦୂରେଇ ଯାଆନ୍ତୁ।
1: ତୁମେ ସକଳ ଶକ୍ତିର ଆଧାର।
0: ଭାରତ ଇତିହାସ ପୃଷ୍ଠାରେ ମେ 27 ତାରିଖ ସ୍ୱାଧୀନ ଭାରତର ପ୍ରଥମ

0: మా ప్రధానమంత్రి ఆధునిక భారతర అన్యతమ నిర్మాత పండిత్ జవహర్లాల్ నెహ్రూంకర 1964 మసిహా మే 27 తారీఖరి నిధన ఘటిలా 2008 ମସିହା ଆଜି ତାରିଖରେ ଭାରତରୁ ସିମେଣ୍ଟ ରପ୍ତାନୀ ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଯାଇଥିଲା। ଏହି ଘଟଣା ଦେଶର ଅର୍ଥନୀତିରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିଥିଲା। ଭାରତୀୟ ସିମେଣ୍ଟ ନିର୍ମାତାଙ୍କ ପାଇଁ ବଜାର ବିସ୍ତାରକୁ ସହଜ କରିଥିଲା। 2010 ମସିହା ମେ 27 ତାରିଖରେ ଧନୁଷ ଏବଂ ପୃଥ୍ୱୀ ନାମରେ ଦୁଇ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସହିତ ଭାରତର ରଣନୈତିକ ପ୍ରତିରକ୍ଷା ଯଥେଷ୍ଟ ସୁଦୃଢ଼ ହୋଇପାରିଥିଲା। ଏହି କ୍ଷେପଣାସ୍ତ୍ରଗୁଡ଼ିକ ଭାରତର ପରମାଣୁ ପ୍ରତିରୋଧ କ୍ଷମତାର ପ୍ରମୁଖ ଉପାଦାନଗୁଡ଼ିକୁ ପ୍ରତିନିଧିତ୍ୱ କରିପାରିଲା। ଆମ ଦେଶର ପ୍ରସିଦ୍ଧ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଭାରତୀୟ ଯୋଗୀ ଏବଂ ଗୁରୁ ହରିହରାନନ୍ଦ ଗିରି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ହବିବପୁରଠାରେ 1907 ମସିହା ମେ 27 ତାରିଖରେ ଜନ୍ମଗ୍ରହଣ କରିଥିଲେ। ଶ୍ରୋତାବନ୍ଧୁ, ଆମ ଦେଶ ଏକ କୃଷି ପ୍ରଧାନ ଦେଶ। ଦେଶର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଛି କହିଲେ ଚଳେ। ତେଣୁ କୃଷି ଓ କୃଷକର ଉନ୍ନତିରେ ପ୍ରାଧାନ୍ୟ ଦେଉଛନ୍ତି ଆମ ଦେଶର ସରକାର। ସେଥିପାଇଁ ଅନେକ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି। ତେବେ କୃଷି କାର୍ଯ୍ୟକୁ ଆଗେଇ ନେବା କ୍ଷେତ୍ରରେ ନୂଆ ଉଦ୍ୟୋଗୀମାନଙ୍କୁ ପ୍ରୋହାହନ ଦେବା, ସେମାନଙ୍କୁ ଆବଶ୍ୟକ ଜ୍ଞାନକୌଶଳ ଓ ପ୍ରଶିକ୍ଷଣ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ଏକ ଯୋଜନା ମାଧ୍ୟମରେ, ଯାହାର ନାଁ ହେଉଛି ଷ୍ଟାର୍ଟଅପ୍ ଇଣ୍ଡିଆ ସିଡ୍ ଫଣ୍ଡ ସ୍କିମ୍। ଏହି ଯୋଜନା ସମ୍ପର୍କରେ ସଂକ୍ଷେପରେ ସୂଚନା ଦେଇଛନ୍ତି କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ପ୍ରଭଞ୍ଜନ ମିଶ୍ର।
1: ଷ୍ଟାର୍ଟଅପ୍ ଇଣ୍ଡିଆ ସିଡ୍ ଫଣ୍ଡ ଯୋଜନା, ଯାହାକି ଷ୍ଟାର୍ଟଅପ୍ ଇଣ୍ଡିଆ ସିଡ୍ ଫଣ୍ଡ ସ୍କିମ୍ ମଧ୍ୟ କୁହାଯାଉଅଛି, ଏହା ଷ୍ଟାର୍ଟଅପ୍ ଇଣ୍ଡିଆ ଇନିସିଏଟିଭ ଯୋଉ 2016 ଲଞ୍ଚ ହେଇଥିଲା ତାର 5 ବର୍ଷ ପୂର୍ତ୍ତି ଉପଲକ୍ଷେ ଷ୍ଟାର୍ଟଅପ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମିଟ୍ କାର୍ଯ୍ୟକ୍ରମ ହୋଇଥିଲା। ସେଇଥିରେ ଏହି ଷ୍ଟାର୍ଟଅପ୍ ଇଣ୍ଡିଆ ସିଡ୍ ଫଣ୍ଡ ଯୋଜନା ଘୋଷଣା କରାଯାଇଥିଲା। ଏହି ସ୍କିମ୍ ମାଧ୍ୟମରେ ଯୋଉ ଉଦ୍ୟୋଗୀମାନେ ସେମାନଙ୍କର ଉଦ୍ୟୋଗ ଆରମ୍ଭ କରିବାକୁ ଚାହୁଁଛନ୍ତି ତାଙ୍କୁ ଷ୍ଟାର୍ଟଅପ୍ ସିଡ୍ ଫଣ୍ଡ ହିସାବରେ ଗ୍ରାଣ୍ଟ ଦିଆଯାଇପାରିବ ଏବଂ ତାଙ୍କର ଯୋଉ ଇନୋଭେଟିଭ ଆଇଡିଆ ଅଛି, ଯେପରିକି ଧରନ୍ତୁ ଜଣେ ପଇଡ଼ ପାଣିକି ମୂଲ୍ୟବର୍ଦ୍ଧକ ପଦାର୍ଥ ପ୍ରସ୍ତୁତ କରି ବଜାରରେ ଛାଡ଼ିବାକୁ ଚାହୁଁଛନ୍ତି, ସେଥିପାଇଁ କି ସେ ପ୍ରଥମେ ଯୋଉ ତାଙ୍କର ଆଇଡିଆ ଅଛି ତାକୁ ଆଇଡିଆ ଭାଲିଡେସନ କରିବେ, ସେ ତାଙ୍କର ପ୍ରଡକ୍ଟର ପ୍ରସ୍ତୁତ କରିବେ, ସେଇଟାକୁ ପ୍ରଡକ୍ଟ ପ୍ରୋଟୋଟାଇପ୍ ଡେଭଲପମେଣ୍ଟ କୁହନ୍ତି। ଏହାକୁ କରିସାରିଲା ପରେ ମାର୍କେଟରେ କିପରି ଚାଲିଛି ଏବଂ ଏହାର ସଂରକ୍ଷଣ କ୍ଷମତା କିଛି ବାଧାପ୍ରାପ୍ତ ହେଉନାହିଁ, ସ୍ୱାଦ ଠିକ୍ ରହୁଛି, ସଂରକ୍ଷଣ କ୍ଷମତା ରହିଅଛି, ତାକୁ ମଧ୍ୟ ଦେଖିବେ। ତ ଏହା ବାଦେ ତାଙ୍କର ଯୋଉ ପ୍ରଡକ୍ଟ ଯଦି ସକ୍ସେସଫୁଲ ହୁଏ ତାହେଲେ ଆଉ ଗୋଟେ ଷ୍ଟେପ୍ ଅଛି ଯୋଉଟାରେ କି ମାର୍କେଟ ଏଣ୍ଟ୍ରି ଏବଂ ତାଙ୍କର ବିଜନେସ ଏଷ୍ଟାବ୍ଲିଶମେଣ୍ଟ ସ୍କେଲ ଅପ୍ ପାଇଁ କି ସରକାର ସହାୟତା ଯୋଗାଇ ଦେବେ। ତ ଏଥିଲାଗି ସେ ଯୋଉ ଆଇଡିଆ ଇନୋଭେଟିଭ ଆଇଡିଆ ଏଗ୍ରିକଲଚରରେ ଅଛି ସେଇଟା 2 ବର୍ଷ ପୁରୁଣା ହେଇନଥିବ, ଏଇଟାକୁ ମଧ୍ୟ ସେ ଯୋଉ କୃଷି ଉଦ୍ୟମୀ ସେ ଅଫିସିଆଲ ୱେବସାଇଟ ଯୋଉ ଅଛି www.seedfund.startupindia.gov.in ଏଇ ଅଫିସିଆଲ ୱେବସାଇଟରେ ସେଇ କୃଷି ଉଦ୍ୟୋଗୀ ଏହାକୁ ଆପ୍ଲାଏ କରିବେ, ଯୋଉଟା କି ଆମର ଡିପାର୍ଟମେଣ୍ଟ ଅଫ ପ୍ରମୋସନ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ ଟ୍ରେଡକୁ ଯିବ ଏବଂ ସେମାନେ ତାକୁ ଥର ଭେରିଫିକେସନ ପରେ ରେକଗ୍ନାଇଜେସନ ଦେବେ। ତ ଏଇ ଯୋଉ ସିଡ୍ ଫଣ୍ଡଟି କୃଷି ଉଦ୍ୟୋଗୀ ରହିଲେ ସେମାନେ ଇନକ୍ୟୁବେଟର ପାଇବେ। ଇନକ୍ୟୁବେଟର ମାନେ ଯୋଉମାନେ କି ଷ୍ଟାର୍ଟଅପ୍ରେ ଯୋଉ ଉଦ୍ୟମୀ କୃଷି ଉଦ୍ୟୋଗୀ ଅଛନ୍ତି ତାଙ୍କର ହ୍ୟାଣ୍ଡହୋଲ୍ଡିଂରେ ସହାୟତା ପ୍ରଦାନ କରିଥାନ୍ତି ଏବଂ ସେମାନଙ୍କର ଯୋଉ ଟେକ୍ନୋଲୋଜି ଆବଶ୍ୟକତା ରହିଥାଏ କିମ୍ବା ତାଙ୍କର ଯୋଉ ବିଜନେସ୍ ଆଇଡିଆ ଇନୋଭେଟିଭ ଆଇଡିଆ ଅଛି ତାକୁ ଆହୁରି ଭଲ କରିବାରେ ସାହାଯ୍ୟ କରିଥାନ୍ତି।

0: ಡಾಕ್ಟರ್ ಸುದರ್ಶನ ಆಚಾರ್ಯ.
1: ଏକଦା ଅନୁବାଦକୁ ଏକ ଗୌଣ ସାରସ୍ୱତ କାର୍ଯ୍ୟ ରୂପେ ଗ୍ରହଣ କରାଯାଉଥିଲା, କିନ୍ତୁ ଆଜି ଗଣମାଧ୍ୟମ, ଏକାଡେମୀ ଏବଂ ବରିଷ୍ଠ ସାହିତ୍ୟିକମାନେ ଅନୁବାଦ ପ୍ରତି ପ୍ରବଳ ଆଗ୍ରହ ପ୍ରକାଶ କରୁଥିବା ସମସ୍ତେ ନିଶ୍ଚୟ ଅନୁଭବ କରୁଥିବେ। ବିଭିନ୍ନ ଭାରତୀୟ ଏବଂ ବୈଦେଶିକ ଭାଷାର ରଚନାଗୁଡ଼ିକୁ ଓଡ଼ିଆ ଭାଷାରେ ଅନୁବାଦ କରି ଆମ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଅନୁବାଦକମାନେ ଯେପରି ଆଗ୍ରହୀ, ସେହିପରି ନିଜ ରଚନାକୁ ଅନ୍ୟ ଭାଷାଭାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସାହିତ୍ୟିକମାନେ ମଧ୍ୟ ସବିଶେଷ ଉଦ୍ୟମଶୀଳ। ଅନୁବାଦ ବିଶ୍ୱୀକରଣ ପ୍ରକ୍ରିୟା କିମ୍ବା ଜାତୀୟ ସଂହତିର ଏକ ମାଧ୍ୟମ ନୁହେଁ, ବରଂ ଜାତୀୟ ତଥା ସାରସ୍ୱତ ସ୍ୱାଭିମାନର ଏକ ପ୍ରତୀକ। ଓଡ଼ିଶାରେ ଏହି ସ୍ୱାଭିମାନରୁ ସୃଷ୍ଟି ଲାଭ କରିଥିଲା ଅନୁବାଦର ପରମ୍ପରା। ଦକ୍ଷିଣରୁ ଆସିଥିବା ଗଙ୍ଗବଂଶୀ ରାଜାମାନଙ୍କ ସମୟରେ ଓଡ଼ିଶା ଥିଲା ସଂସ୍କୃତ ସାହିତ୍ୟ ଓ ଶାସ୍ତ୍ରଚର୍ଚ୍ଚାର ଏକ ବଳିଷ୍ଠ କେନ୍ଦ୍ର, କିନ୍ତୁ ସେମାନଙ୍କ ରାଜତ୍ୱର ଅବସାନ ପରେ ପରେ ସୂର୍ଯ୍ୟବଂଶୀ ରାଜାମାନେ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଦିଗରେ ଯେଉଁ ଅକୁଣ୍ଠ ଆଗ୍ରହ ପ୍ରଦର୍ଶନ କରିଥିଲେ, ସେଥିରୁ ସୃଷ୍ଟି ଲାଭ କରିଥିଲା ସାରଳା ଦାସଙ୍କ ମହାଭାରତ, ବିଚିତ୍ର ରାମାୟଣ, ଚଣ୍ଡୀପୁରାଣ। ଏଗୁଡ଼ିକୁ ଅବଶ୍ୟ ମୁକ୍ତ ବା ବିଶ୍ୱସ୍ତ ଅନୁବାଦ କହିବା ଅପେକ୍ଷା ଅନୁସୃଜନ କହିବା ଅଧିକ ଯୁକ୍ତିଯୁକ୍ତ। ଯୁଗ ଯୁଗ ଧରି ଚାଲିଆସିଥିବା ସଂସ୍କୃତ ପୁରାଣ ପରମ୍ପରା ପ୍ରତି, ବିଶେଷ କରି ବ୍ୟାସ ଓ ବାଲ୍ମୀକିଙ୍କ ପ୍ରତି, ଏଗୁଡ଼ିକ ଥିଲା ଏକ ଏକ ଆହ୍ୱାନ। ବଳରାମ ଦାସ ମଧ୍ୟ ଥିଲେ ସାରଳାଙ୍କ ଅନୁଗାମୀ, କିନ୍ତୁ ଭଗବତ ଗୀତାର ମୁକ୍ତ ଅନୁବାଦ କରି ସେ ଓଡ଼ିଆ ଭାଷାର ପ୍ରଥମ ଅନୁବାଦକର ଗୌରବ ଦାବି କରନ୍ତି। ସମକାଳରେ ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଭାଗବତ ତ ଏକ ଅମ୍ଳାନ ଅନୁଦିତ ସୃଷ୍ଟି। ବିଶ୍ୱର ଅନ୍ୟାନ୍ୟ ଭାଷା ଓ ସାହିତ୍ୟ ସମ୍ପର୍କରେ ଆସିନଥିବା ଯୋଗୁଁ ଅତୀତରେ କବି ଓ ଲେଖକମାନେ ସଂସ୍କୃତ ସାହିତ୍ୟର ବିଶିଷ୍ଟ ରଚନାଗୁଡ଼ିକୁ ଅନୁବାଦ କରି ମାତୃସାହିତ୍ୟର ସମୃଦ୍ଧି ପାଇଁ ଯଥାସାଧ୍ୟ ପ୍ରୟାସ କରିଥିବା ପରିଲକ୍ଷିତ ହୁଏ। ଏ ସମୟରେ ଅର୍ଥାତ୍ ପାଶ୍ଚାତ୍ୟ ସାହିତ୍ୟର ଅନୁପ୍ରବେଶ ପୂର୍ବରୁ ସଂସ୍କୃତ ପ୍ରବୀଣ ପଣ୍ଡିତମାନେ ଯେଉଁସବୁ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରିଯାଇଛନ୍ତି, ସେଗୁଡ଼ିକୁ ଆମେ ଚାରୋଟି ଦୃଷ୍ଟିକୋଣରୁ ବିଚାର କରିପାରିବା। ପୁରାଣ ଅନୁବାଦ, ଏ କ୍ଷେତ୍ରରେ ଦୀନବନ୍ଧୁ କାଡ଼ଙ୍ଗା, କୃଷ୍ଣଚରଣ ପଟ୍ଟନାୟକ ପ୍ରମୁଖଙ୍କ ଭାଗବତ, ରାଜା କୃଷ୍ଣସିଂହଙ୍କ ମହାଭାରତ, କୃଷ୍ଣଚରଣଙ୍କ ରାମାୟଣ ଓ କଳ୍କି ପୁରାଣ, ସୂର୍ଯ୍ୟମଣି ଚାଉ ପଟ୍ଟନାୟକ, ଗୋପାଳ ତେଲଙ୍ଗା, ହଳଧର ଦାସ ପ୍ରଭୃତିଙ୍କ ଅଧ୍ୟାତ୍ମ ରାମାୟଣ, ବଲ୍ଲଭ ନାରାୟଣ ବେହେରା ମହାପାତ୍ରଙ୍କ ବିଷ୍ଣୁ ପୁରାଣ, ମହାଦେବ ଦାସଙ୍କ ପଦ୍ମ ପୁରାଣ, ଭାଗୀରଥୀଙ୍କ ଶିବପୁରାଣ ଇତ୍ୟାଦି ଉଲ୍ଲେଖଯୋଗ୍ୟ। ଦ୍ୱିତୀୟତଃ, ସଂସ୍କୃତ ସାହିତ୍ୟର କେତୋଟି ବିଶିଷ୍ଟ ରଚନା, କିନ୍ତୁ ଓଡ଼ିଆ ଭାଷାରେ ଏକ ବଳିଷ୍ଠ କାବ୍ୟ ପରମ୍ପରା ସେତେବେଳକୁ ସୃଷ୍ଟି ଲାଭ କରିସାରିଥିବା ଯୋଗୁଁ ଏଗୁଡ଼ିକର ସଂଖ୍ୟା ସୀମିତ। ଗୀତଗୋବିନ୍ଦର ଅନୁବାଦ ସର୍ବାଧିକ। ବଜରୀ ଦାସ, ବୃନ୍ଦାବନ ଦାସ, ଉଦ୍ଧବ ଦାସ, ତ୍ରିଲୋଚନ ଦାସ, ଜଗନ୍ନାଥ ନାରାୟଣ ଦେବ ପ୍ରମୁଖ ଏହାର ମୁକ୍ତ ଅନୁବାଦ କରିବାରେ ପ୍ରୟାସୀ। ତୃତୀୟତଃ, କିଛି ଶାସ୍ତ୍ରୀୟ ଗ୍ରନ୍ଥ ଯଥା ଅଭିନବ ଚିନ୍ତାମଣି, ବୈଦ୍ୟ ଜୀବନ, ବେଦାନ୍ତ ରତ୍ନାବଳୀ, ଭାସ୍ୱତୀ, ଭକ୍ତିରତ୍ନାବଳୀ, ଚିକିତ୍ସା ମଞ୍ଜରୀ, ପଞ୍ଚସାୟକ, ମିତାକ୍ଷରା ଇତ୍ୟାଦି। ଚତୁର୍ଥତଃ, ଏ ସମୟରେ ଅବଧାନମାନଙ୍କର ଯେଉଁ ଓଡ଼ିଆ ପାଠଶାଳା ଗଢ଼ି ଉଠିଥିଲା, ସେଥିପାଇଁ ପାଠ୍ୟପୁସ୍ତକର ଆବଶ୍ୟକତା ଉପଲବ୍ଧି କରି କିଛି ସଚେତନ ଲେଖକ ଅନୁବାଦ ମାଧ୍ୟମରେ ସୃଷ୍ଟି କରିଛନ୍ତି କିଛି ଶିଶୁ ପାଠ୍ୟ। ପାଶ୍ଚାତ୍ୟ ସାହିତ୍ୟର ଅନୁବାଦ ଅପେକ୍ଷା ସଂସ୍କୃତ ସାହିତ୍ୟର ଅନୁବାଦ ମାଧ୍ୟମରେ ପାଠ୍ୟପୁସ୍ତକର ଅଭାବ ପୂରଣ ପାଇଁ ଅଧିକ ଗୁରୁତ୍ୱ ଆରୋପ କରାଯାଇଛି। ଅନୁଦିତ ହୋଇଛି ଚତୁଷ୍ପାଠୀଗୁଡ଼ିକରେ ପଢ଼ାଯାଉଥିବା ପାଠ୍ୟପୁସ୍ତକ ଚାଣକ୍ୟ ଶ୍ଳୋକ, ହିତୋପଦେଶ, ବତିଶ ସିଂହାସନ କଥା, ବେତାଳ ପଞ୍ଚବିଂଶତି, ଲୀଳାବତୀ ସୂତ୍ର ଇତ୍ୟାଦି। ଆଧୁନିକ ଶିକ୍ଷାର ପ୍ରବର୍ତ୍ତନ ଓ ଭାରତୀୟମାନଙ୍କଠାରୁ ଦୂରେଇ ନେବା ପ୍ରୟାସରେ ସଂସ୍କୃତକୁ ମୃତ ଭାଷା ବୋଲି ଅପପ୍ରଚାର କରିବା ସତ୍ତ୍ୱେ ବିଂଶ ଶତାବ୍ଦୀର ଆରମ୍ଭରୁ ସଂସ୍କୃତର କାବ୍ୟ, ନାଟକ, ଗଳ୍ପ, ଗୀତି ପ୍ରଭୃତିର ଅନୁବାଦ ଦିଗରେ ଓଡ଼ିଆ ଲେଖକମାନଙ୍କର ଆଗ୍ରହରେ ଭଟ୍ଟା ପଡ଼ିବା ଅପେକ୍ଷା ତାହା ଅଧିକରୁ ଅଧିକତର ଭାବେ ବୃଦ୍ଧି ଲାଭ କରିଛି। ଶତାବ୍ଦୀର ଆରମ୍ଭରେ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା, ପଣ୍ଡିତ ମୃତ୍ୟୁଞ୍ଜୟ ବାଣୀଭୂଷଣ, ପଣ୍ଡିତ ଗୋପବନ୍ଧୁ ବିଦ୍ୟାଭୂଷଣ, ବଡ଼କୁମାର ବଳଭଦ୍ର ଦେବ, ନାଟ୍ୟକାର ହରିହର ରଥ, ଫକୀରମୋହନ ସେନାପତି, ରାମଶଙ୍କର ରାୟ, ଗଙ୍ଗାଧର ମେହର ପ୍ରମୁଖ ସଂସ୍କୃତ କାବ୍ୟ, ନାଟକ, ବେଦ, ଉପନିଷଦ, ପୁରାଣ ଇତ୍ୟାଦିର ଅନୁବାଦ କରି ସଂସ୍କୃତର ଜ୍ଞାନଭଣ୍ଡାର ସହିତ ଓଡ଼ିଆ ପାଠକମାନଙ୍କୁ ପରିଚିତ କରାଇଛନ୍ତି। ଶ୍ରୀମଦ୍ ଭଗବତ ଗୀତା ଏବଂ ମେଘଦୂତର ଅନୁବାଦ ସର୍ବାଧିକ। ରାଧାମୋହନ ଗଡ଼ନାୟକ, ସତ୍ୟାନନ୍ଦ ଚମ୍ପତି ରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ସଂସ୍କୃତ କବିତାର ଲଳିତ ଅନୁବାଦ ମାଧ୍ୟମରେ ଓଡ଼ିଆ ପାଠକମାନଙ୍କ ରସବୋଧକୁ ଜାଗ୍ରତ କରୁଥିବା ବେଳେ ପଣ୍ଡିତ ଅନନ୍ତ ତ୍ରିପାଠୀ ଶର୍ମା, ବେଦବିତ୍ ପ୍ରିୟବ୍ରତ ଦାସ ପ୍ରମୁଖ ଅନୁବାଦ ମାଧ୍ୟମରେ ସଂସ୍କୃତ ଜ୍ଞାନଭଣ୍ଡାର ସହିତ ଆମର ସଂଯୋଗ ରକ୍ଷା କରିଚାଲିଛନ୍ତି। ଓଡ଼ିଶାରେ ସଂସ୍କୃତ ବିଦ୍ୱାନଙ୍କର ଅଭାବ ନାହିଁ। ଏମାନଙ୍କ ଯୋଗୁଁ ପଞ୍ଚଦଶ ଶତାବ୍ଦୀରୁ ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସଂସ୍କୃତ ଅନୁବାଦର

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛି ରାଗମଞ୍ଜରୀ। ଆଜିର ଶିଳ୍ପୀ ସନ୍ତୋଷୀ ପ୍ରସାଦ ମିଶ୍ର, ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ। ଶିଳ୍ପୀ ଗାଇଛନ୍ତି ଶ୍ରୀନିବାସ ମହାନ୍ତିଙ୍କ ରଚନାରୁ।

0: xa da seva...
1: ରାଗମଞ୍ଜରୀରେ ଶିଳ୍ପୀ ସନ୍ତୋଷୀ ପ୍ରସାଦ ମିଶ୍ର ପରବର୍ତ୍ତୀ ଗୀତ ଗାଇଛନ୍ତି ଶ୍ରୀନିବାସ ମହାନ୍ତିଙ୍କ ରଚନାରୁ।

ଆପଣମାନେ ଶୁଣିଥିଲେ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବୈଦେହିଶ ବିଳାସର 36ତମ ଭାଗ, ସଙ୍ଗୀତ ହରମୋହନ ଖୁଣ୍ଟିଆ।

ପଞ୍ଚଦଶ ଛାନ୍ଦର ଶେଷ ଭାଗରେ ମଧୁସଜ୍ଜା ଗୃହରେ ପ୍ରଶଂସା କରି ରାମ ସୀତାଙ୍କୁ ବିଭିନ୍ନ ଋତୁ ରୂପରେ ବର୍ଣ୍ଣନା କଲେ। ପ୍ରଥମେ ସଂଶୟ ମେଘର ଉଦୟ ହେତୁ ସୀତା ବର୍ଷାକାଳ ଭଳି ଦିଶିଲେ ଓ ସଂଶୟ ଦୂର ହେବାରୁ ଶରତକାଳର ନିର୍ମଳ ଭାବ ଆସିଲା। କାଶତଣ୍ଡି ଫୁଲ ପରି ତାଙ୍କ ମୁଖରେ ହସର ବିକାଶ ହେଲା।

ସୀତାଙ୍କର ହାସକୁ କାଶତଣ୍ଡି ଫୁଲ ସହ ତୁଳନା କରି ଭଞ୍ଜ ଏଠି ସୀତାଙ୍କ ସରଳ ସ୍ୱଚ୍ଛ ଚରିତ୍ରର ସୂଚନା ଦେଉଛନ୍ତି। ଶଯ୍ୟାରୂପୀ ପୁଷ୍କରିଣୀରେ ପୁଲକିତା ସୀତା ବିରାଜିତା ହେଲେ। ଶ୍ରୀରାମ ସୀତାଙ୍କୁ କହିଲେ, ହେ ସାରସଦୃଶା ଅର୍ଥାତ୍ ପଦ୍ମଲୋଚନା, ତୁମେ ତୁଷାରଦୃଶା ଅର୍ଥାତ୍ ହେମନ୍ତ ଋତୁ ଭଳି, ତୁମ ବଦନ ଚନ୍ଦ୍ର ସହ ତୁଳିତ ହୁଏ, ଚନ୍ଦ୍ର ଶୀତଳ, ତେଣୁ ତୁମେ ଶୀତକାଳ ଭଳି, ତୁମ ଅଧରରେ ମଧୁ ବା ଅମୃତ ରହିଛି, ବସନ୍ତକୁ ମଧୁମାସ କୁହାଯିବାରୁ ତୁମେ ବସନ୍ତ ଋତୁ ଭାବ ଧରିଛ, ତୁମ ବକ୍ଷ୍ୟଦେଶ ଗିରିସମ ବା ପର୍ବତ ଭଳି, ଏଥିରୁ ଗ୍ରୀଷ୍ମ ଋତୁ ସୂଚିତ ହେଉଛି। ଏତିକିବେଳେ ପ୍ରଭାତ ହେଲା, ବେଶ୍ୟା ଭଳି ପୂର୍ବ ଦିଗ ଚନ୍ଦ୍ରଙ୍କ କୂଳକୁ ପରିତ୍ୟାଗ କରି ସବିତା ବା ସୂର୍ଯ୍ୟଙ୍କ ଭାବରେ ମଜିଲା, ପଦ୍ମିନୀ ବା ପଦ୍ମ ଅସତୀ ଭଳି। ସୂର୍ଯ୍ୟଙ୍କ ଯୋଗୁଁ ବିକଶିତ ହୋଇ ମଧ୍ୟ ସେ ଭ୍ରମରକୁ ଉପଭୋଗ ଦିଏ, କୂଳଟା ଭଳି ବିକର୍ତ୍ତନ ବା ସୂର୍ଯ୍ୟଙ୍କୁ ଉଲ୍ଲାସ ବା ଆନନ୍ଦ ଦେଇ ଭୃଙ୍ଗ ବା ଭ୍ରମରର ଚୁମ୍ବନକୁ ସେ ଗ୍ରହଣ କଲା। ଚନ୍ଦ୍ର ଓ ସୂର୍ଯ୍ୟ ଭଳି ଦେବତାଙ୍କ ବେଶ୍ୟାଶକ୍ତି କଥା ସତ୍ୟବାକ୍ ବା କାକମାନେ କା କା କରି ଗାଇ ବୁଲିଲେ। ସେହି ବାୟସ ବା କୁଆ ମହାଜନ ସାହୁକାର ଭଳି ହେଲା ଓ ଅତ୍ୟାଚାରିତ ଖାତକ ଭଳି ରାତ୍ରିଚର ପେଚା ବୃକ୍ଷ କୋଡ଼ରେ ଲୁଚି ରହିଲା। ଏଠି ଉପେନ୍ଦ୍ର ଭଞ୍ଜଙ୍କ ସାମାଜିକ ଦୃଷ୍ଟିଭଙ୍ଗୀଟିକୁ ଲକ୍ଷ୍ୟ କରନ୍ତୁ। ସେ ସମୟର ମହାଜନ ଖାତକ କଥା ମଧ୍ୟ ସେ ସୁବିଧା ପାଇ କାବ୍ୟ ମଧ୍ୟରେ ବର୍ଣ୍ଣନା କରିଦେଇଛନ୍ତି। ନିଜର ସତୀତ୍ୱ ଅଭିମାନରେ କୁମୁଦ ବା କଇଁ ଜଣେଇ ଦିଏ ଯେ ସେ ଚନ୍ଦ୍ର ଉଦୟରେ ବିକଶିତ ଏବଂ ଅସ୍ତବେଳେ ମୁଦିତ ହୁଏ। ଭ୍ରମର ଆସି ଫେରିଯାଏ ଓ ବ୍ୟର୍ଥତାରେ ଚିତ୍କାର କରି ସେ କୁମୁଦ ପାଖରେ ଘୁରି ବୁଲେ ସିନା କଇଁ କେବେ ଅସତୀ ହୁଏ ନାହିଁ। ଧୀର ବା ମନ୍ଦ ପବନ ମନ୍ଦଗୁଣ ଆଶ୍ରୟ କରି ପୁଷ୍ପବତୀ ପୁଷ୍ପର ବାସ ହରଣ କରୁଛି। ଲତା ପୁଷ୍ପବତୀ ହୋଇ ମଧ୍ୟ ମଦ୍ୟପି ଭ୍ରମର ସହିତ କେଳି କରୁଛି। ବାହ୍ୟ ପ୍ରକୃତିର ଏହି ଉଚ୍ଛୃଙ୍ଖଳିତ ଶୃଙ୍ଗାର ବର୍ଣ୍ଣନା ଦେଇ ମଧୁଶଯ୍ୟା ଗୃହରେ ସାଇତ ରାମ ସୀତାଙ୍କର ଏକନିଷ୍ଠ ଦାମ୍ପତ୍ୟ ତଥା ପବିତ୍ର ଶୃଙ୍ଗାରର ମହିମାକୁ ଅଧିକ ଉଜ୍ଜଳ କରିଛନ୍ତି କବି ସମ୍ରାଟ। ବାହାରର ଅଶାନ୍ତ ତଥା ବିଶୃଙ୍ଖଳିତ ପ୍ରକୃତିର ନଗ୍ନ ବିଭୂତି ଓ ଭିତରେ ଶାନ୍ତ ଶୃଙ୍ଖଳିତ ଶୃଙ୍ଗାର ଜୀବନର ଶାଶ୍ୱତ ଅନୁଭୂତି ବର୍ଣ୍ଣନାରେ ଭଞ୍ଜ ସଫଳ ହୋଇଛନ୍ତି। ବେଶ୍ମ ବା ଗୃହରେ ପ୍ରଦୀପ ମଳିନ ହୋଇଯାଉଛି, ଚାହିଁ ଦେଇ କ୍ଲାନ୍ତ ଶ୍ରୀରାମଙ୍କ ପାଶରୁ ବାହାରି ଆସିଲେ ବୈଦେହୀ। ବାମଦେବ ଅର୍ଥାତ୍ ଶିବଙ୍କ ଅରି ବା ଶତ୍ରୁ କାମଦେବ ସତେ ଯେପରି ରଣରେ ପରାଜିତ ହୋଇଛି, କାନ୍ତ ଓ କାମିନୀଙ୍କ କାମନା ସମ୍ପୂର୍ଣ୍ଣ ଭାବେ ପ୍ରଶମିତ ହୋଇଛି। ଧୀର ଗତି କରି ସୀତା ବାହାରନ୍ତେ ପାଦରେ ଥିବା ବଳି ବା କଙ୍କଣର ଅଳ୍ପ ଝୁମୁଝୁମୁ ସ୍ୱର ପରାଜିତ ରାଜାର ରହି ରହି ବାଜୁଥିବା ତୁରି ଭଳି ମନେ ହେଉଛି। ମନର ଚଞ୍ଚଳତା ହେତୁ ସୀତା ବାମ ଓ ଦକ୍ଷିଣକୁ ଚାହିଁବାରୁ ମନେ ହେଉଛି ଦୁଇ ଦିଗରୁ କାମଦେବ ନୀଳୋତ୍ପଳ ବା ନୀଳ ପଦ୍ମସ୍ୱର ବିନ୍ଧିଲା କି। ସୀତାଙ୍କୁ ଚାରିପାଶ୍ୱରେ ବେଢ଼ି ଯାଇଛନ୍ତି ସଜନୀମାନେ, ପରିହାସ ନ କରି ଶୀଘ୍ର ବେଶ କରିଛନ୍ତି ଯେପରି ଗୁରୁଜନମାନେ କିଛି ଜାଣିବେ ନାହିଁ। ତାମ୍ବୁଳ ବା ପାନ ଦେଇ ଓଷ୍ଠର ଚିହ୍ନ ଓ ମକରୀ ଚିତ୍ର ଆଙ୍କି ଗଣ୍ଡ ଦେଶର ଚିହ୍ନକୁ ଲୋପ କରିବା ପାଇଁ ଯତ୍ନ କରିଛନ୍ତି ସେମାନେ। ମଧୁଶଯ୍ୟା ସମୟର ଏହିପରି ଅପୂର୍ବ ସୁନ୍ଦର କାବ୍ୟମୟ ବର୍ଣ୍ଣନା ସହିତ ଏଇଠି ଶେଷ ହେଉଛି କାବ୍ୟର ପଞ୍ଚଦଶ ଛାନ୍ଦ।

ଆପଣମାନେ ଶୁଣୁଥିଲେ ବୈଦେହୀ ବିଳାସର 36ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ମିତାଲି ଚେନ୍ନରା, କୃଷ୍ଣଚନ୍ଦ୍ର ରାୟ, ସ୍ନିଗ୍ଧାରାଣୀ କର ଏବଂ କେଶବ ଚନ୍ଦ୍ର ରାଉତ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ। ବର୍ଣ୍ଣନାରେ ଥିଲେ ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ଭିତରେ କେବେ ଖରା କେବେ ବର୍ଷା, କେବେ ଶୀତକାକରର ଋତୁ ତ କେବେ ବସନ୍ତ। ଏ ବୈଚିତ୍ରମୟ ପୃଥିବୀ ଭିତରେ ଆମ ଏଇ ଜୀବନ, ଏଇ ଅଛି ଏଇ ନାହିଁ ଭିତରେ, କେଡ଼େ ସୁନ୍ଦର ପ୍ରକୃତି କୂଳରେ, ସତରେ ଆମର ହିଁ ଜୀବନ।

ଶ୍ରୋତାବନ୍ଧୁ, ଏବେ ଭୀଷଣ ଖରା। ରାତି ପାଇ ସକାଳ ହେଲାବେଳକୁ ମୁଣ୍ଡ ଉପରେ ଖରାର ପ୍ରକୋପରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଟାଣ ଖରାରେ ପଦାକୁ ବାହାରିବା ମାତ୍ରେ ମୁଣ୍ଡ ବୁଲେଇଦେବା କିମ୍ବା ବେଳେବେଳେ ଆମେ ଅଂଶୁଘାତର ଶିକାର ହେଉଛେ। ହେଲେ ଏହି ଖରା ପାଇଁ କ'ଣ ଆମେ ଦାୟୀ ନୁହନ୍ତେ?

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myGOV.in ଟୋଲ୍ ଫ୍ରି ନମ୍ଘର 1800117800 ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

ସବୁପରି ଶ୍ରୋତାବନ୍ଧୁ, ଆମେ କହିପାରିବା ସ୍ୱାସ୍ଥ୍ୟ ହିଁ ସମ୍ପଦ। କୌଣସି କାରଣରୁ ସ୍ୱାସ୍ଥ୍ୟ ବିଗିଡ଼ି ଗଲେ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହେବା ସହିତ ଆମର କୌଣସି କାମରେ ମନ ଲାଗେନା। ଚିଡ଼ଚିଡ଼ାପଣ ଯୋଗୁଁ ଆମେ ନିଜର କୌଣସି କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିପାରୁନା। ତେଣୁ ଆସନ୍ତୁ ଏହି ଖରାଦିନେ ଆମେ କିଭଳି ଭାବରେ ଆମେ ଆମର ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବା।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
4: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶ୍ରୋତା ମଧ୍ୟ କହୁଥିଲେ ଆପଣଙ୍କୁ ଏହି ଖରାଦିନେ ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ କେମିତି ନେବା। ଏହି ଖରା ଯୋଗୁଁ ଆମ ଦେହରେ ଅତ୍ୟଧିକ ପରିମାଣରେ ଝାଳ ବୋହିବା ଯୋଗୁଁ ବିଭିନ୍ନ ପ୍ରକାରର ଚର୍ମ ରୋଗ ଦେଖାଦେଇଥାଏ ଏବଂ ସେସବୁକୁ ଅଣଦେଖା କଲେ ଆମ ଚର୍ମରେ ବିଭିନ୍ନ ପ୍ରକାରର ଘା ସୃଷ୍ଟି ହୋଇ ଆମକୁ ବହୁ ଅସୁବିଧାରେ ପକାଇଥାଏ। ତେଣୁ ଏହି ଖରାଦିନେ ଆମ ଦେହର ଜଳୀୟାଂଶ ନ କମିବା ପାଇଁ ପ୍ରଚୁର ପରିମାଣରେ ଜଳ ତୋରାଣୀ ତଥା ତରଭୁଜ କାକୁଡ଼ି ପ୍ରଭୃତି ଫଳ ଖାଇବା ସହିତ ଆମର ସେତିକି ଆବଶ୍ୟକ ନଥିଲେ ଆମେ କେବେ ବି ଶ୍ରୋତାବନ୍ଧୁ ଟାଣ ଖରାରେ ପଦାକୁ ବାହାରିବା ନାହିଁ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ସମାଧାନ ସମାରୋହ 2026 ବନ୍ଧୁକ।

ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।

ଶ୍ରୋତାବନ୍ଧୁ କହୁଥିଲି ଆପଣଙ୍କୁ ଖରାଦିନେ ଆମେ ଆମର ସ୍ୱାସ୍ଥ୍ୟର ଯତ୍ନକୁ ଭାବି ଟାଣ ଖରାରେ ପଦାକୁ ଯିବା ନାହିଁ, ଅତି ଆବଶ୍ୟକ ଥିଲେ ହାତରେ ଛତା, ପାଦରେ ଜୋତା, ଆଖିରେ କଳା ଚଷମା, ସାଥିରେ ପାଣି ବୋତଲ ନେଇ ଘରୁ ବାହାରିବା। ବାଟରେ ଯିବା ସମୟରେ ଯଦି କିଛି ଆମେ ଅସୁସ୍ଥ ଅନୁଭବ କରୁଛେ କିମ୍ବା ମୁଣ୍ଡ ବୁଲେଇ ଦେଉଛି, ତାହେଲେ ବିଳମ୍ବ ନ କରି ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ସହ ପରାମର୍ଶ କରିବା ଏବଂ ଏହି ଖରାଦିନେ ନିଜକୁ ସୁସ୍ଥ ରଖିବାକୁ ଚେଷ୍ଟା କରିବା।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ରବିବାର ଦିନ 11 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ଟୋଲ୍ ଫ୍ରି ନମ୍ଘର 1800117800 ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

କିନ୍ତୁ ଶ୍ରୋତାଙ୍କୁ ସବୁପରେ କଥାରେ ଅଛି, କହି ଦେଉଥାଏ ପରକୁ ବୁଦ୍ଧି ନ ଦେଶି ଘରକୁ। ବେଳେବେଳେ ଆମେ ଆମ ଦୁଃଖର କାରଣ ସାଜୁ। ଆଜି ଆମେ ଆମ ନିଜ ପାଇଁ ବିଭିନ୍ନ ସମସ୍ୟାକୁ ସାମ୍ନା କରିଥାଉ। ଏହି ଖରାରେ ଅତ୍ୟଧିକ ପରିଶ୍ରମ କରିବା ଦ୍ୱାରା ଏବଂ ଅତ୍ୟଧିକ ତାପମାତ୍ରା ବଢ଼ିବା ସମୟରେ ଆମେ ବିଭିନ୍ନ ଭୋଜି ଭାତରେ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ଯୋଗୁଁ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାଉ। ତେଣୁ ଏହି ଖରାଦିନେ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟଠାରୁ ନିଜକୁ ଦୂରେଇ ରଖିବା ଉଚିତ।

ତେଣୁ ଶ୍ରୋତାବନ୍ଧୁ, ଆମ ଅତୀତ ଆଉ ବର୍ତ୍ତମାନ ଭିତରେ ଆଜି ଅନେକ ଫରକ ନାହିଁ। ସେ ଡିବିରେ ଆଲୁଅ କି ମିଞ୍ଜି ମିଞ୍ଜି ଜଳୁଥିବା ଲଣ୍ଠନ କି ଡିବି ଆଲୁଅରେ କଳା ପଡ଼ି ଯାଉନି ଆମ ଘରର ସେ ମାଟିର କାନ୍ଥ। ଆଜି ଆମେ ଆମ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ସାଥି କରି ଆମେ ମାପିସାରିଛେ ସାଗରର ଅମାପ ଜଳକୁ, ବୁଝିସାରିଛେ ବିଶ୍ୱର ପ୍ରକୃତ କାରଣକୁ। ତଥାପି ଥରେ ଭାବନ୍ତୁ ତ, ସତରେ ଆଜି ଆମେ କେଉଁଠି? ଟିକେ ଟିକେ କଥାରେ ଆଜି ଏଠି ପାଟି ନିରବ, ଆଖିରେ ନିରବ ଭାଷା, ମନରେ କୁହ କହିହେଉନି, ବେଳେବେଳେ ସହି ବି ହେଉନି। ଆମେ ମଣିଷ ବଞ୍ଚିବା ପାଇଁ ଖାଦ୍ୟ, ବସ୍ତ୍ର, ପୁଣି ବାସଗୃହ, ପ୍ରକୃତି କୋଳରେ ଆମ ଜୀବନ। କିନ୍ତୁ ପ୍ରକୃତି ବିଗିଡ଼ିଗଲେ ବିଗିଡ଼ି ଯାଉଛି ଆମ ସ୍ୱାସ୍ଥ୍ୟ। ତେଣୁ ବେଳେବେଳେ ଆମେ ମଣିଷ ସମାଜ ଉପରେ, ତେଣୁ ପ୍ରକୃତି ନେଉଛି ଭୟଙ୍କର ପ୍ରତିଶୋଧ। ତେଣୁ ଏହି ହାତରେ ପ୍ରକୃତିକୁ ସଜାଡ଼ିବାରେ ସମୟ ଆସିଛି। ଚାରିଆଡ଼ ସବୁଜିମା କରିବାରେ, ବୃକ୍ଷ ମେଘକୁ ଡାକି ଆଣିବାର ଇଚ୍ଛାରେ ଏହି ହାତ ଲଗେଇଦେଉ ଗଛ ବଦଳରେ ଗଛଟିଏ। ମେଘ ମାଟିକୁ ଛୁଇଁବା ପରେ ତା'ର ଯେଉଁ ବାସ୍ନା, ତାହା ଲୁଚି ନଯାଉ ସେ ମାର୍ବଲର ଚଟାଣ ତଳେ। ଆମ ଅତୀତର ସେହି ତୁଳସୀ ଚଉରା ଆଉ ସଞ୍ଜାବତୀର ମହମହ ବାସ୍ନା, କୁଆର ପୁନି ଆକାଶରେ ତୋଫା ଜହ୍ନ।

ଖରା ଯେତେ ଜୋରରେ ହେଲେ ବି ଏ ଦେହକୁ ଯେତେ ଛୁଇଁଲେ ବି ବିଗିଡ଼ି ନ ଯାଉ ଆମ ସ୍ୱାସ୍ଥ୍ୟ, ଏମିତି ଭାବନାରେ ଆସନ୍ତୁ ଆମେ ସୁରକ୍ଷା ଦେବା ପ୍ରକୃତିକୁ, ଭଲ ପାଇବା ନିଜକୁ, ଭଲ ପାଇବା ଏ ମାଟିକୁ, ଆମ ଦେଶକୁ, ଏ ଜାତିକୁ। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ଫଲ୍ଗୁ। ମୂଳ ଗଳ୍ପର ଜନ ଡକ୍ଟର ବ୍ରଜମୋହନ ମହାନ୍ତି, ବେତାର ରୂପାନ୍ତର ସୁବ୍ରତ ମହାନ୍ତି, ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ନାଟକ ଫଲ୍ଗୁ।

0: ବାଣୀ ଶୁଣାଏ ଶାନ୍ତିର ମୁକ୍ତିର। ଗୋଟାଏ ମୋର ପରମ ଶତ୍ରୁ, ଆଉ ଗୋଟାଏ ମୋର ପରମ ମିତ୍ର।
1: ଓହୋ, ସବୁବେଳେ ତମର ସେଇ ଦାର୍ଶନିକ ବାକ୍ୟ ଗୁଡାକ ଶୁଣି ଶୁଣି ମୁଁ ବୋର୍ ହେଇଗଲିଣି।
0: ଦର୍ଶନ ନୁହେଁ ସ୍ମିତା, ବାସ୍ତବିକତା, ରିଏଲିଟି। ଯେଉଁଠି ମଣିଷ ବାସ୍ତବତାକୁ ବୁଝିବାରେ ଅକ୍ଷମ, ସେଇଠି ତାକୁ ଦର୍ଶନ ନା ଦେଇ ତାଠୁ ସେ ଦୂରେଇ ରହିବାକୁ ଚାହେଁ।
1: ହଉ ବାବା, ହେଲା, ଏବେ ଯିବା ଚାଲ, ଅନ୍ଧାର ହେଇ ଆସିଲାଣି, ମତେ ଭାରି ଡର ଲାଗୁଛି।
0: ଡର? ତମେ ଭୁଲି ଯାଉଛ ସ୍ମିତା, ତମେ ଫଲ୍ଗୁ ସାମନ୍ତରାୟ ଧର୍ମପତ୍ନୀ, ଯାହାକୁ ଦେଖି ଏ ମଶାଣିର ଭୂତ ପ୍ରେତ ଡାହାଣୀ ଚିରିଗୁଣି ଏମିତିକି ଜିଭ ଲହଲ କରୁଥିବା ମୁର୍ଦ୍ଧାରକ୍ଷା ଭୟଙ୍କର କୁକୁର ଗୁଡାକ ବି ଲାଙ୍ଗୁଡ଼ ବାଡ଼ାନ୍ତି ଭୂଇଁ ଉପରେ।
1: ଜାଣିଛି, ତଥାପି ସୂର୍ଯ୍ୟ ପୁରା ବୁଡ଼ିଗଲାଣି, ଆଜି ଅମାବାସ୍ୟା, ଚାରିଆଡ଼ ଅନ୍ଧାର ହେଇ ଆସିଲାଣି।
0: ଶାନ୍ତିର ଡାକ, ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ,
2: ରାମ ନାମ ସତ୍ୟ ହେ।
1: ମତେ ଭାରି ଡର ମାଡୁଛି, ଚାଲ ପଳେଇବା।
0: ହଉ ଚାଲ।
2: ରାମ ନାମ ସତ୍ୟ ହେ,
3: ହରି ନାମ ସତ୍ୟ ହେ,
2: ରାମ ନାମ ସତ୍ୟ ହେ,
3: ହରି ନାମ ସତ୍ୟ ହେ,
2: ରାମ ନାମ ସତ୍ୟ ହେ,
3: ହରି ନାମ।
1: ଚକରା, ଏ ଚକରା।
4: ଆଜ୍ଞା। ଆଜ୍ଞା
1: କଣ? ଆଜ୍ଞା, ରୋଷେଇ ଘର ମେଲା ପକେଇ ଦେଇ କୁଆଡେ ଯାଇଥିଲୁ?
4: ଏଇ ବିମ୍ବାଧର ବାବୁଙ୍କୁ ଡାକିବାକୁ ଯାଇଥିଲି ମା।
1: ବିମ୍ବାଧର ବାବୁଙ୍କୁ କାହିଁକି?
4: ବାବୁ କହିଲେ ଡାକିଦେବା ପାଇଁ।
1: ବାବୁ କହିଲେ? ବାବୁ ତ ଏଇନେ ମୋ ସାଙ୍ଗେ ଆସିଲେ, ତତେ କେତେବେଳେ କଣ କହିଲେ?
4: ତମେ ଶାଢୀ ବଦଳାକୁ ଯାଇଥିଲ ସେତିକି ବେଳେ କହିଲେ।
1: ହଉ ହେଲା, ଯା ବାବୁଙ୍କଠୁ ପଇସା ନେଇ ପରିବା ନେଇ ଆସିବୁ।
4: ହଁ
1: ହଁ, ଶୁଣ, ଶୀଘ୍ର ଆସିବୁ, ଡେରି କରିବୁନି।
4: ହଁ ମା, ଏଇ ଗଲି ଆଉ ଆଇ।
1: ଏଇ କଣ ଭାବୁଛ?
0: କାଇଁ କିଛି ନାହିଁ ତ।
1: କିଛି ନାହିଁ? ତେବେ ଏମିତି ଚମକି ପଡ଼ିଲ ଯେ।
0: ନା ଏମିତି
1: ନାରୀର ଆଖି ଖୁବ୍ ତୀକ୍ଷ୍ଣ ଫଲ୍ଗୁ, ପୁରୁଷର ମନୋଭାବକୁ ସେ ଖୁବ୍ ଶୀଘ୍ର ଧରି ନେଇପାରେ।
0: କହିଲି ତ କିଛି ନାହିଁ ବୋଲି, ଏମିତି
1: କିଛି ନାହିଁ, ଏମିତିର ମାନେ ଅନେକ କିଛି ହୁଏ ଫଲ୍ଗୁ। କୁହ ନା, କଣ ଭାବୁଥିଲ?
0: ଦେଖ ସ୍ମିତା, ମୁଁ ତମକୁ ଥରେ କହିଛି, ମୋଠୁ କଥା ଆଦାୟ କରିବାକୁ ଜିଦ୍ ଧରିବନି। ମଣିଷର ମନ ଅଡ଼ୁଆ କଣ୍ଡା, କେତେବେଳେ କୋଉ କ୍ଷୀୟ ଯେ କୁଆଡ଼େ ଗୁଡ଼େ ହେଇଯାଏ ଅନୁମାନ କରିବା କଷ୍ଟ। ପୁଣି ଏଇ ମନ ଭିତରେ ଏମିତି ଅନେକ କଥା ଅଛି ଯାହା କହିଦେଲେ ନିହାତି ଘନିଷ୍ଠ ବନ୍ଧୁ ବି କ୍ଷଣ ମାତ୍ରକେ ଶତ୍ରୁ ହେଇଯାଏ।
1: ହଉ ବାବା, ହେଲା, ନ କହିଲ ନାହିଁ, ଏମିତି ଚିଡ଼ି ଉଠୁଛ କାହିଁକି?
0: ଚିଡ଼ି ଉଠିବିନି, ମୁଁ ତମକୁ ଥରେ କହିଛି ନା, ମୁଁ ତମ ହାତ ଧରି ବାହା ହେଇଛି ସତ, କିନ୍ତୁ ମତେ କେବେ ହେଲେ ତମେ ତମର ପଣତ କାନରେ ବାନ୍ଧି ରଖିବାର ଅପଚେଷ୍ଟା କରିବନି।
1: ନା ଫଲ୍ଗୁ, ସେ ଦୁଃସାହସ ମୁଁ କେବେ କରିବିନି। କଟକ ସହରର କୋଉ ଏକ ଅଖ୍ୟାତ ଗଳିର ଚମ୍ପୁଡ଼ି ଭିତରେ ପଢ଼ି ଆସିଥିବା ଝିଅଟିଏ ବିତ୍ତଶାଳୀ ଫଲ୍ଗୁ ସାମନ୍ତରାୟଙ୍କର ଧର୍ମପତ୍ନୀ ହେବା ପରେ ମଧ୍ୟ ନିଜର ସ୍ଥିତିକୁ ଭୁଲି ଯାଇନି ଫଲ୍ଗୁ।
0: ଓହୋ, ଛି ସ୍ମିତା, ପ୍ଲିଜ୍, ଏସବୁ କଣ କହୁଛ? ମୁଁ କଣ କେବେ ତମ ମନରେ କଷ୍ଟ ଦେଇଛି?
1: ଗରିବ ହବା ପୃଥିବୀର ସବୁଠାରୁ ବଡ଼ ଦୁଃଖ ଫଲ୍ଗୁ, ସେଇଥିପାଇଁ ରାତିର ଘନ ଅନ୍ଧକାରର ବୁକୁଚିରି ତମେ ଅର୍ଥର ଅନୁସନ୍ଧାନ କରୁଛ ବୋଲି କୁହ।
0: ହଁ କହେ।
1: ତମରି କଥା ଅନୁସାରେ ଯିଏ ଜୀବନର ଏକୋଇଶଟି ବସନ୍ତ କଟେଇଛି ଦାରିଦ୍ର୍ୟର ତାଡ଼ନା ଭିତରେ, ତା ନିକଟରେ ଦୁଃଖ କଷ୍ଟ ଏଗୁଡ଼ାକ ନିହାତି ଆପଣାର ସତ ଫଲ୍ଗୁ।
0: ସ୍ମିତା, ଏସବୁ କଣ ତମେ କହୁଛ? ତମେ ଦିନେ କେବେ ହୁଏତ ଗରିବ ଥିଲ, କିନ୍ତୁ ବର୍ତ୍ତମାନ ତମେ ବିତ୍ତଶାଳୀ ଫଲ୍ଗୁ ସାମନ୍ତରାୟର ଅର୍ଥାଙ୍ଗିନୀ, ତାର ସମସ୍ତ ସମ୍ପତ୍ତିର ମାଲିକ।
1: ତଥାପି ଅତୀତକୁ କଣ ସହଜେ ଭୁଲି ହୁଏ ଫଲ୍ଗୁ? ସ୍ମୃତି ହିଁ ଅନେକ ସମୟରେ ଜୀବନର ଚଲାପଥରେ ସାଥୀ ହୋଇଥାଏ, ବଞ୍ଚିବାର ଉପାଦାନ ଯୋଗାଇଥାଏ। ତମର ସେଦିନର କଥା ମନେ ଅଛି ନା ଫଲ୍ଗୁ?
0: କୋଉ ଦିନ?
1: ତମର ମୋର ପ୍ରଥମ ଦେଖା ହେବା ଦିନ।
0: ଓ ହଁ,
1: ବାପା ମରିଯିବା ପରେ ଆମ ପରିବାରର ଭାର ପଡ଼ିଥିଲା ମାଙ୍କ ଉପରେ, ରକ୍ତ ନିଗାଡ଼ି ପରିବାରକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସେ, କିନ୍ତୁ କଟକ ସହରରେ ସାହା ଭରସାହୀନ ହୋଇ ଦୁଇ ତିନିଟା ପ୍ରାଣୀଙ୍କୁ ଚଳାଇବା ସହଜ କଥା ନଥିଲା।
0: ତଥାପି ମା ତମର ହାରିଯାଇ ନଥିଲେ?
1: ମାଙ୍କ ଦେହରେ ଥିଲା ଭରା ଯୌବନ, ନାରୀ ଜୀବନରେ ଯୋଉଟା ସବୁଠୁ ବଡ଼ ବିପଦ। ଆମ ଦୁଇ ଜଣଙ୍କୁ ବଞ୍ଚାଇ ରଖିବା ପାଇଁ ମା ଶେଷରେ,
0: ଆଉ ସେଇଥିପାଇଁ ତମ ମାଙ୍କର ଅକାଳ ମୃତ୍ୟୁ ପରେ ବି ତାଙ୍କ ଶବକୁ କେହି ଛୁଇଁ ନଥିଲେ।
1: ଶବ ଧୀରେ ଧୀରେ ପଚିବାକୁ ଆରମ୍ଭ କରିଥିଲା,

0: କୁହ ତ ଫଲ୍ଗୁ, ତମକୁ ସକାଳର ଉଦୟ ସୂର୍ଯ୍ୟ ଭଲ ଲାଗେ ନା ସନ୍ଧ୍ୟାର ଅସ୍ତଗାମୀ ସୂର୍ଯ୍ୟ?
1: ଅସ୍ତଗାମୀ ସୂର୍ଯ୍ୟ
0: କାହିଁକି? ସକାଳର ଉଦୟ ସୂର୍ଯ୍ୟ ଯେମିତି ଲାଲ, ସନ୍ଧ୍ୟାର ଅସ୍ତଗାମୀ ସୂର୍ଯ୍ୟ ବି ତ ସେମିତି ଲାଲ।
1: ଦିହେଁ ଲାଲ ସତ, କିନ୍ତୁ ଦିହିଁଙ୍କ ଭିତରେ ଅନେକ ପ୍ରଭେଦ।
0: ପ୍ରଭେଦ?
1: ଗୋଟାଏ ଆଣିଦିଏ କର୍ମମୟ ଯନ୍ତ୍ରଣାମୟ ଜୀବନର ଆଦ୍ୟ ସଙ୍କେତ, ଆଉ ଗୋଟାଏ

0: ମୁଁ ସେଦିନ ଅଧୀର ହେଇ କାନ୍ଦିଥିଲି, ବହୁତ କାନ୍ଦିଥିଲି।
1: କାକା, ତମ ଗୋଡ଼ ତଳେ ପଡୁଛି କାକା, ମୁଁ ପୁରୀ ଯିବି, ମୁକ୍ତି ମଣ୍ଡପରେ ବସିବି, ବ୍ରାହ୍ମଣ ଭୋଜନ ଦେବି, ହେଲେ ହେଲେ ମୋ ମାଆକୁ ଟିକେ ମୋ ଶ୍ରେଣୀକୁ ନେଇଯାଅ କାକା।
2: ଯାଏ ତୁ କହିଲା କଣ ନା,

0: ആകുട്ടിക്കും മോസണിക്കും നെയ്ജാവ് കക്ക.
1: କହିଲା କଣ ନା, ପୁରୀ ଯିବି, ମୁକ୍ତି ମଣ୍ଡପରେ ବସିବି, ବ୍ରାହ୍ମଣ ମୋଦନ ଦେବି, ଅବିକା ଝିଅର ମନେ ପଡୁଛି, ମା ବଞ୍ଚିଥିଲା ବେଳେ ଆଖିକୁ ନିଦ ଲାଗିଯାଇଥିଲା, ନାଇଁ କହୁଥିଲା କଣ ନା, ହଁ ସାଇବାଲା ଆମକୁ ଦଉଛନ୍ତି ନା ନଉଛନ୍ତି, ଆଉ ଅବିକା କାହିଁକି ସାଇବାଲାଙ୍କ ପାଖକୁ ଦୌଡୁଛୁ?
0: ଭୁଲ ହେଇଯାଇଛି କାକା, ମୋତେ କ୍ଷମା କରିଦିଅ.
1: ଯା ଯା, କ୍ଷମା କରିଦିଅ, ଏଇଟା କଣ ମୋ ଘର କଥା ହେଇଛି? ସାଇ ଭାଇ ବସିବେ, ତାପରେ ଯାଇ ଯୋଉ କଥା ନା
0: କାକା.
1: ଆରେ ଗୋବିନ୍ଦ, ରାଜୁଆ, ମୁଁ କଣ କିଛି ଭୁଲ କହିଲି?
2: ନାଇଁ ଆଜ୍ଞା, ଅଛୁଆ ସପଟକୁ ଛୁଇଁଲେ ଜାତି ଯିବନି, ଏଥିରେ ଆଉ ଭୁଲ ରହିଲା କୋଉଠି?
1: ଆଉ ତାହେଲେ ଛିଡ଼ା ହେଲା କାହିଁକି? ଚାଲ
0: ଛେରିକୁ ସେମିତି କଣ କହୁଛୁ ତୁ? ସେ ପୁରା ମା, ମାକୁ କଣ କେହି ଏମିତି କହନ୍ତି? ଆମ ଘରକୁ କେହି ଆସୁନାହାନ୍ତି କାହିଁକି ଅପା? ନରେ ଆଉ କେହି ଆସିବେନି, ସମସ୍ତେ ଏଠି ସ୍ୱାର୍ଥପର, ସମସ୍ତେ ଦୋକାନ ନାରୀଙ୍କୁ ମାର ସବୁକୁ ଆମେ ନେଇ ମା ଶ୍ରେଣୀକୁ ଯିବା, ମା ଆମକୁ ଜନ୍ମ ଦେଇଛି, ତାର ସବୁକୁ ଆମେ ଛୁଇଁଲେ ଆମକୁ ତ ପାପ ଲାଗିବନି, ଯଦି ଆମେ ସବୁ ଟେକି ନ ପାରିବା ତାହେଲେ ତାହେଲେ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଯିବା, ନିକୁ ଘୋଷାଡ଼ି ଘୋଷାଡ଼ି ନେଇଯିବା।
3: ସ୍ମିତା, ସମସ୍ତେ ସ୍ୱାର୍ଥପର ନୁହନ୍ତି ସ୍ମିତା, ଅନେକ ଏମିତି ବି ଅଛନ୍ତି ଯେଉଁମାନେ ଅନ୍ୟର ଦୁଃଖରେ କାନ୍ଦନ୍ତି, ପୁଣି ଅନ୍ୟର ସୁଖରେ ହସନ୍ତି। ତମେ ମୋତେ ଚିହ୍ନିନା, ମୁଁ ଫଲ୍ଗୁ ସାମନ୍ତରାୟ। ତମେ ଯେଉଁ ମଶାଣୀକି ତମ ମାଙ୍କୁ ନେଇଯିବାକୁ ଚାହୁଁଛ, ସେଇ ମଶାଣୀ ପାଖରେ ମୋ ଘର।
0: କିନ୍ତୁ ଆପଣ?
3: କିନ୍ତୁ ନୁହେଁ ସ୍ମିତା, ବିପଦବେଳେ ପଶୁଟା ବି ପାଖରେ ଛିଡ଼ା ହେଲେ ତାକୁ ମିତ୍ର ଭାବରେ ଗ୍ରହଣ କରାଯାଏ। ତମେ ଚିନ୍ତା କରନି, ତମର ବନ୍ଧୁ ବାନ୍ଧବ ସାଇ ପଡ଼ିଶା କେହି ନ ଆସନ୍ତୁ, ମୁଁ ଏକା ତମ ମାଙ୍କୁ ସବୁକୁ ନେଇ ମଶାଣୀରେ ଶେଷ କୃତ୍ୟ ସାରି ଆସିବି।
0: ଆପଣ ଆପଣ ମାଙ୍କର ଶବ ନେଇ ମଶାଣୀକୁ ଯିବେ?
3: ହଁ ସ୍ମିତା, ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି?
0: ଆପଣଙ୍କ ଋଣ ମୁଁ ସାରା ଜୀବନ ସୁଝି ପାରିବିନି ଫଲ୍ଗୁ ବାବୁ, କିନ୍ତୁ ମୋର ଗୋଟିଏ ଅନୁରୋଧ, ମାଙ୍କର ସଞ୍ଚିତ ସବୁତକ ଅର୍ଥ ମୁଁ ସାରିବି ପଛେ, ହେଲେ ଆପଣ ଚନ୍ଦନ କାଠରେ ତାଙ୍କର ଚିତା ଲଗାନ୍ତୁ।
3: ନା ନା ସ୍ମିତା ନା, କେତେ ଜଣ ଲୋକଙ୍କ ଉପରେ ରାଗି ସାରା ସମାଜର କ୍ଷତି ଘଟିବା ଠିକ ନୁହେଁ। ତାଛଡ଼ା ଜନ୍ମତାତ୍ରୀ ମା ମୁହଁରେ ନିଆଁ ଦେଇ ଆମେ ଗୌରବ ନେବା କ'ଣ ଉଚିତ ହେବ? ଶୁଣ, ମୋତେ ଟିକେ ସାହାଯ୍ୟ କର, ସେପଟୁ ଟିକେ ହାତ ପକା, ରିଙ୍କୁ କୁହ ଶେଷ ଥର ପାଇଁ ମାଆକୁ ମୁଣ୍ଡିଆ ଟିକେ ମାରୁ, ଆଉ ତମେ ବି ପ୍ରଣାମ କର।
0: ମାଙ୍କୁ ପ୍ରଣାମ କର ରିଙ୍କୁ, ମା ତୁ କଣ ଆସିବୁନି? ମା ତୁ ନ ଆସିଲେ ମୋତେ କାଣିକି ଶୁଣେଇବ କି? ମୋତେ ଗୀତ ଗାଇ ଶୋଇଦବ ମା? ରିଙ୍କୁ କଣ କହୁଛୁ ତୋ ମାକୁ? ତୋ ଅପା ଅଛି, ତତେ କାହାଣୀ ଶୁଣେଇବ, ଗୀତ ଗାଇ ଶୋଇଦବ।
3: ଥାଉ ସ୍ମିତା, ଏମିତି ପିଲାଙ୍କ ଭଳି କାନ୍ଦିଲେ କଣ ଚଳିବ? ହଁ ସେପଟୁ ଟିକେ ଧରିଲ, ଧର, ସନ୍ଧ୍ୟା ଆଗରୁ ମୋତେ ପୁଣି ସବୁ କାମ ସାରିବାକୁ ପଡିବ।
0: ମା ଛାଡ଼ି ଯା ନା, ମା ମା।

0: ତାପରେ ଅନେକ ଦିନର ବ୍ୟବଧାନ। ହଠାତ୍ ସେଦିନ ତମ ସହିତ ଦେଖା ହୁଏ କାଠ ଯୋଡ଼ିର ପଥର ବନ୍ଧ ଉପରେ। ତମେ ଏକଲୟରେ ଚାହିଁଥିଲ ମାଆଙ୍କର କବର ଆଡ଼କୁ।
1: ସେଇ କବର ତଳୁ ବାହାର କରିବା ପାଇଁ ଚେଷ୍ଟା କରୁଥିଲି ମାଆର ସ୍ମୃତିକୁ।
0: ମୁଁ କିନ୍ତୁ ହଠାତ୍ ଅଯାଚିତ ଭାବରେ ବନ୍ଧୁତ୍ୱର ପଛରା ମେଲି ଛିଡ଼ା ହେଇଗଲି ତମ ଆଗରେ।

0: ସ୍ମିତା ଏମିତି ଅଧିକ ହୁଅନି। ମୁଁ ରିଙ୍କୁର ଶବ ସତ୍କାର ସବୁ ବ୍ୟବସ୍ଥା କରିଦେଇକି ଆସିଛି। ବିମ୍ବାଧର ବାବୁ ସତ୍କାର ସାରି ବର୍ତ୍ତମାନ ଫେରୁଥିବେ ବୋଧହୁଏ। ଡେରି କରିଥିଲେ କେବଳ ପୋଲିସ ଆସି କାମର ପରିସର ବଢ଼େଇବା ଛଡ଼ା ଅନ୍ୟ କିଛି କରିନଥାନ୍ତା।
1: ରିଙ୍କୁରେ

0: ସ୍ମିତା, ସ୍ମିତା କଣ କରୁଛ ସେଠି?
1: କଣ ଆଉ କରିବି, ବସି ବସି ବୋର ଲାଗିଲା ସେଇଥିପାଇଁ।
0: ଓ ସେଇଥିପାଇଁ ଉଲ ଆଉ କଣ୍ଟା ଫେରି ବସି ପଡ଼ିଲ? ରିଏଲି ତମ ନାରୀ ଜାତିର ବଡ଼ ମିତ୍ର ଏଇ ଉଲ ଆଉ କଣ୍ଟା।
1: ହଁ ଯେମିତି ହେଲେ ସମୟଟା କଟିଗଲେ ଗଲା।
0: ହଉ ହଉ ବୁଣା ସେତିକି ଥାଉ, ଚାଲ ଉଠ ନଈ କୂଳ ଟିକେ ବୁଲି ଆସିବା, ସମୟ ବି କଟିଯିବ ମନଟା ବି ଟିକେ ହାଲକା ହେଇଯିବ।
1: ହଉ ଚାଲ।

0: ସୁସ୍ମିତା କହିପାରିବ ପୃଥିବୀର ସବୁଠାରୁ ଶାନ୍ତି ପ୍ରଦାୟକ ସ୍ଥାନ କି?
1: ମାରକୋଳ
0: ଏଇ ଶ୍ମଶାନ। ଏଇଠି ମଣିଷ ଜୀବନର ସମସ୍ତ ଗ୍ଲାନିକୁ ପୋଡ଼ି ପକାଏ ମାଟି ଭିତରେ, ଆଉ ତାରି ଭିତରୁ ଅଙ୍କୁରୋଦ୍ଗମ ହୁଏ ଶାନ୍ତିର ବୃକ୍ଷ।
1: କଣ ହେଲା, ଅଟକି ଗଲ କାହିଁକି?
0: ସ୍ମିତା ଦେଖୁଛୁ ଏପଟକୁ
1: କଣ?
0: ଜୁଇର ସେଇ ଲେଲିହାନ ଶିଖା।
1: ହଁ ଦେଖୁଛି ତ।
0: ଏ ନିଆଁକୁ ମୋର କିନ୍ତୁ ଭାରି ଭୟ।
1: ଭୟ? ତମେ ପରା କୁହ, ତମକୁ ଦେଖିଲେ ଭୂତ ପ୍ରେତ ମଧ୍ୟ ରାସ୍ତା ଛାଡ଼ି ଦିଅନ୍ତି ବୋଲି?
0: ଭୂତ ପ୍ରେତକୁ ମୋର ଭୟ ନାହିଁ ସ୍ମିତା, ଭୟ ମୋର ଅଗ୍ନି। କି ଏ ଅଗ୍ନି ବେଳ ପଡ଼ିଲେ ମୋର ପ୍ରାସାଦ ମୋର ବଡ଼ ଲକ୍ଷ୍ୟକୁ ଭସ୍ମୀଭୂତ କରିଦେବ।
1: ହଉ ହଉ, ତମର ସେ ଦାର୍ଶନିକତା ଏତିକି ଥାଉ। ଏପଟେ ଦେଖିଲ କାଠ ଗୁଡ଼ାକ କେମିତି ଭଉରୀ ଭିତରେ ପଡ଼ି ପାଣିର କୁ ଅତଳ ଗର୍ଭକୁ ପଳେଇ ଯାଉଛି।
0: ହଁ ସ୍ମିତା, ଭଉରୀ ଦେହରେ ପଡ଼ିଲେ ଭାସିବାର ପଦାର୍ଥ ବି ଅତଳ ଗର୍ଭକୁ ପଳେଇଯାଏ।
1: ତଥାପି ଭଉରୀ ଦେଖିବାକୁ ଖୁବ୍ ସୁନ୍ଦର ଲାଗେ।
0: ଏ କବର ଗୁଡ଼ାକ ମଧ୍ୟ
1: ସବୁବେଳେ ଖାଲି ଶ୍ମଶାନ କବର।
0: ଏଇ ସେ ଯୋଉ ସିମେଣ୍ଟ ପିଣ୍ଡିଟା, ସେଇଟା ହଉଛି କଲେକ୍ଟର ଦାସଙ୍କର ସମାଧି, ଆଉ ଏଇଟା ପ୍ରଫେସର ପାଣିଗ୍ରାହୀଙ୍କର କବର।
1: ବନ୍ଦ କର ତମେ, ମତେ ଏ କବର ଗୁଡାକ ଦେଖିଲେ ବଡ଼ ଡର ଲାଗେ।
0: ଏଗୁଡ଼ାକ କବର ନୁହେଁ ସ୍ମିତା, ଗୋଟାଏ ଗୋଟାଏ ଶାନ୍ତି ସ୍ତୂପ। How are you, my soldiers? Come on, come on.
1: ସେଗୁଡ଼ାଙ୍କୁ ଏଠି ବିଦା କଲ।
0: ଏଇ କେଇଟା ବିସ୍କିଟ ସରିଗଲେ ସେମାନେ ଆପେ ଆପେ ପଳେଇଯିବେ ସ୍ମିତା। କମ୍ ସୋଲଜର୍ସ, ହରି ଅପ୍, ହରି ଅପ୍, ନିଅ ନିଅ। ଓକେ, ବିସ୍କିଟ ସରିଗଲା, ଚଳ ବି ଚଳ ଚଳ।
1: ଫଲ୍ଗୁ, ଫେରିଯିବା ଚାଲ। ସନ୍ଧ୍ୟା କହିଥିଲା ଆସିବ ବୋଲି, ଯେକୌଣସି ମୁହୂର୍ତ୍ତରେ ଆସିଯାଇପାରେ।
0: ହଉ ତମ ଇଚ୍ଛା, ଚାଲ।

0: ମା, ସବୁବେଳେ ଘରଟା ଭିତରେ ବସି ବସି ସେଇ ପୁରୁଣା କଥା ଗୁଡାକ ମନେ ପକେଇ ପକେଇ ପୁରା ଶୁଖିଗଲଣି। କିଛି ଦିନ ଯାଇ କୁଆଡେ ବୁଲି ଆସିଲେ ହୁଅନ୍ତାନି? ବୁଲିବାକୁ ବୁଲିବା ହୁଅନ୍ତା, ମନଟା ବି ଟିକେ ଫୁର୍ତ୍ତି ହେଇଯାଆନ୍ତା।
1: କୁଆଡେ ଚିପିରେ ଚକରା, ତୁ କଣ ଜାଣିନୁ, ଏଇଠି ମୋର ସ୍ୱର୍ଗ, ଏଇଠି ମୋର ନର୍କ, ମୋର ଆଉ କିଏ ଅଛି ଯେ କୁଆଡେ ମୁଁ ଯିବି?
0: ଜାଣିଛି ଯେ, ହେଲେ
2: ତମର କେହି ନଥାଇ ପାରନ୍ତି ସ୍ମିତା, ତା ବୋଲି ମୋର କଣ କେହି ବନ୍ଧୁ ବାନ୍ଧବ ନାହାନ୍ତି? ତାଛଡ଼ା ବନ୍ଧୁ ବାନ୍ଧବଙ୍କ ଘରକୁ ନଗଲେ ନାହିଁ, କାଶ୍ମୀର, ସିମଲା, କାଠମାଣ୍ଡୁ, ଯୁଆଡେ ଇଚ୍ଛା ଯାଇପାର।
1: କଣ ଏକା?

0: ଦେଖୁଛୁ 7:15 ବାଜିଲାଣି ନା, ମୋର ବାହାରିବାରେ କଣ ଅଛି? ମୁଁ ତ ବାହାରି ସାରିଛି, ଆଉ ତୁ ଏବେ ଛିଡ଼ା ହେଇଛୁ କାହିଁକି? ସକାଳୁ ସକାଳୁ ଫଲ୍ଗୁ କୁଆଡେ ବୁଲିବାକୁ ଚାଲି ଯାଇଛନ୍ତି ତ? ଓହ, ଆସିଲେ ଚକରା କହିଦବନି? ହଉ ଚାଲ ଚକରା, ଆଟେଷ୍ଟ ରଖିଲୁ? ହଁ ଶୁଣ, ବାବୁ ଆସିଲେ କହିଦବୁ, ମୁଁ 2-4 ଦିନ ଭିତରେ ପଳେଇ ଆସିବି।
1: ହଁ ମା, ମୁଁ କହିଦେବି, ତମେ ଯାଅ।

0: ଚକରା
1: ଆଜ୍ଞା
0: ଆରେ ମା ଚାଲିଗଲଣି କିରେ
1: ହଁ ଆଜ୍ଞା କହିଯାଇଛନ୍ତି ଦି ଚାରି ଦିନ ଭିତରେ ପଳେଇ ଆସିବେ
0: ହଉ ତୁ ଗଲୁ ଟିକେ ବିମ୍ବାଧର ବାବୁଙ୍କୁ ଡାକିଦେବୁ ଯା
1: ଏଇ ସାଙ୍ଗେ ସାଙ୍ଗେ ଯାଉଛ
0: ଯା
2: ଗୁଡ୍ ମର୍ଣ୍ଣିଂ ସାର୍
0: ଗୁଡ୍ ମର୍ଣ୍ଣିଂ ବିମ୍ବାଧର କ'ଣ ହେଲା କୋଉଠିକି ଜୋଡ଼ କଲ
2: ନାଇଁ ସାର୍ ବହୁତ ଚେଷ୍ଟା କଲି ହେଲେ
0: ମୁଁ ତମଠୁ କିଛି ଶୁଣିବାକୁ ଚାହେଁନି ଦିନେ ଦୁଇ ଦିନ ଭିତରେ ଗୋଟେ ସ୍କେଲିଟନ୍ ଯୋଉଠି ହେଲେ ଖୋଜି ବାହାର କର ସତ ହେଲା ମୁଁ ସେଇ ଗୋଟାଏ କଥା ଶୁଣୁଛି କଣ ମିଳିଲାନି ମିଳିଲାନି ତେବେ କଣ କେହି ଏଠି ମରୁନାହାନ୍ତି
2: ମରୁଛନ୍ତି ଆଜ୍ଞା
0: ମରୁଛନ୍ତି ଯଦି ଅସୁବିଧା କୋଉଠି
2: କିନ୍ତୁ ସାର୍ ସବୁକୁ ଆଉ କେହି ପଡ଼ୁନାହାନ୍ତି କି ଫୋପାଡ଼ୁ ନାହାନ୍ତି ଇଲେକ୍ଟ୍ରି ଚୁଲା ହିଁ ସବୁ ଅନର୍ଥର ମୂଳ ସାର୍
0: ହ୍ୱାଟ୍ କଣ କହିଲ ଇଲେକ୍ଟ୍ରି ଚୁଲା
2: ହଁ ସାର୍
0: ଷ୍ଟୁପିଡ୍ କହିପାରିବ ସାରା ଓଡ଼ିଶାରେ ଇଲେକ୍ଟ୍ରି ଚୁଲାର ସଂଖ୍ୟା କେତେ ବୋଧେ ଗୋଟାଏ ଗୋଟାଏ ଇଲେକ୍ଟ୍ରି ଚୁଲା ପାଇଁ ଯଦି ଆମର ଅବସ୍ଥା ଏମିତି ହୁଏ ହୁଏତ ଆଉ ଗୋଟେ ଚୁଲା ବସିଗଲେ ଆମର ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ସହରରେ ଯଦି ଶବ ନ ମିଳୁଛି ତେବେ ଗାଁ ଭିତରକୁ ଯାଅ ସେଠି ତ ଆଉ ଇଲେକ୍ଟ୍ରି ଚୁଲା ନାହିଁ ତା ଛଡ଼ା ଗାଁ ମାନଙ୍କରେ ଏମିତି ସାଧାରଣତଃ କେହି ଶବକୁ ଦାହ କରିନଥାନ୍ତି
2: ସେ କଥା ଠିକ ଯେ କିନ୍ତୁ ସାର୍ ଗାଁ ଲୋକ ଗୁଡାକ
0: କଣ କଣ ଗାଁ ଲୋକ ଗୁଡାକ ହଁ ଆରେ ବାବା ଗାଁ ଲୋକ ସହର ଲୋକ ସବୁ ସମାନ ପଇସା ପାଇଲେ ସମସ୍ତେ ଚୁପ୍ ତମେ କେତେ ଦିନ ମୋ ସାଙ୍ଗରେ କାମ କଲେ ଏତିକି ଜାଣିପାରିବ ହଁ ଯାଅ ବସିବା ପାଇଁ ଆଉ ସମୟ ନାହିଁ ଯେତେ ଶୀଘ୍ର ସମ୍ଭବ ଯୋଉଠି ହେଲେ ଗୋଟେ ସ୍କେଲିଟନ୍ ଯୋଗାଡ଼ କର ଡକ୍ଟର ଦାସ ତେଣେ ବ୍ୟସ୍ତ ହୋଇ ପଡ଼ିଲେଣି
2: ଓକେ ସାର୍
0: ଓକେ ୱିସ୍ ୟୁ ବେଷ୍ଟ ଅଫ୍ ଲକ୍
1: ବାବୁ ବିମ୍ବାଧର ବାବୁ କଣ ଚାଲିଗଲେଣି
0: ହଁ ଚାଲିଗଲେଣି କଣ ହେଲା
1: ନାଇଁ କିଛି ନାହିଁ ଯେ କେବେଠୁ ଗୋଟାଏ କଥା ପଚାରି ପଚାରି ବୋଲି ଭାବୁଛି ହେଲେ ଡର ଲାଗୁଛି
0: ଆରେ ଡର କାହାକୁ ତୁ ମୋ ପାଖରେ ପରା ଏତେ ଦିନ ହେଲାଣି କାମ କଲୁଣୁ ମୁଁ ତତେ କେବେ କିଛି କହିଛି
1: ନାଇଁ ଯେ
0: ତାହେଲେ କଣ କାହିଁକି
1: ମୁଁ କଣ କହୁଥିଲି କି ଆପଣଙ୍କର ଆଉ ବିମ୍ବାଧର ବାବୁଙ୍କର କଣ ସମ୍ପର୍କ ମୁଁ ଜାଣିନି ଖାଲି ଏତିକି ଜାଣିଛି ସିଏ

0: ଆପଣଙ୍କ ପାଖରେ କାମ କରନ୍ତି, ହେଲେ ଏଇ ବିମ୍ବାଧର ବାବୁ ଟିକେ ଭଲ ଲୋକ ନୁହନ୍ତି ଆଜ୍ଞା।
1: କାହିଁକି ରେ, ବିମ୍ବାଧର ଉପରେ କଣ କଲେ?
0: ଏ ମୋର କିଛି କରିନାହାନ୍ତି ଯେ, ମତେ କିନ୍ତୁ ତାଙ୍କ ଘରକୁ ଯିବାକୁ ଭାରି ଡର ଲାଗୁଛି।
1: କାହିଁ?
0: ଘର ସାରା ଚାରିଆଡେ ଖାଲି ଖପୁରୀ, ହାଡ଼, ଏଇସବୁ।
1: ଓହୋ, ଏଇ କଥା? ସେଗୁଡ଼ାକ ସେ ଖୁସିରେ ଘରେ ରଖିନାହାନ୍ତି, ତାକୁ ବିକି ଦି ପଇସା ପାଉଛନ୍ତି ବୋଲି ସେଗୁଡ଼ାକ ସେ ଘରେ ରଖିଛନ୍ତି।
0: ହାଡ଼ ଗୁଡ଼ା ବିକୁଛନ୍ତି, କଂସେଇ ହେଇଗଲେ ନା କଣ? କାଲିଠୁ ଏ ଘରକୁ ଆସିଲେ ମୁଁ ଆଉ ଏ ଏରୁଣ୍ଡି ବନ୍ଧ ଡେଇଁ ଦେବିନି, ମା ଆସିଲେ ତାଙ୍କୁ ମଧ୍ୟ କହିବି ଘରେ ପୁରେଇ ଦେବେ।
1: ନା ନା ନା ଚକରା, ତୁ ସେମିତି କରିବୁନି, ମାଙ୍କୁ ଏସବୁ କଥା କିଛି କହିବୁନି, ବୁଝିଲୁ? କାହାରି ଭାତ ହାଣ୍ଡିରେ ଥୋଳି ଦେବା ଠିକ ନୁହଁ। ଆଉ ଏ ଘରେ ପଶିବା କଥା କହିଲୁ ଯେ, ଡାକ୍ତରମାନେ ତ ପୁଣି ମଲା ମଣିଷ ଛୁଇଁ ତାଙ୍କ ଘରକୁ ଯାଉଛନ୍ତି ନା ନାଇଁ?
0: ଡାକ୍ତରଙ୍କ କଥା ଅଲଗା, ସେମାନେ ଦେଶରେ ଯୋଉ ହିତ କରୁଛନ୍ତି।
1: ତୁ ଜାଣିନୁ ରେ ଚକରା, ଏ ବିମ୍ବାଧର ବାବୁ ବି ଦେଶର କିଛି କମ୍ ଉପକାର କରୁନାହାନ୍ତି, ବୁଝିଲୁ? ବିମ୍ବାଧର ବାବୁଙ୍କ ଭଳି ଲୋକମାନେ ନଥିଲେ ଡାକ୍ତର ନଥାନ୍ତେ କି ଡାକ୍ତରଖାନା ବି ନଥାନ୍ତା।
0: ବିମ୍ବାଧର ବାବୁଙ୍କ ଭଳି ଲୋକ ନଥିଲେ,
1: ଆରେ ହଁ, ତାଙ୍କ ଘରେ ତୁ ଯୋଉ ହାଡ଼ ଖପୁରୀ ସବୁ ଦେଖୁଛୁ ନା, ତାକୁ ନେଇ ଡାକ୍ତରମାନେ ପାଠ ପଢୁଛନ୍ତି। ସେ ଯଦି ହାଡ଼ ଖପୁରୀ ନ ଦେବେ ତ ଡାକ୍ତରମାନେ ପଢିବେ କେମିତି?
0: ମୁଁ ଆଜ୍ଞା ମୂର୍ଖ ଲୋକ, ଏତେ କଥା ବୁଝିବି କୋଉଠୁ?
1: ହଉ ହଉ, ଏବେ ବୁଝିଲୁ ଯେ, ହେଲେ ଶୁଣୁ
0: ଆଜ୍ଞା,
1: ମାଙ୍କ ଆଗରେ କିଛି ସବୁ କହିବୁନି, ବୁଝିଲୁ? ମା ତୋର ପାଠୋଇ, ହେଲେ ବି ତୋଠୁ ସେ ବେଶୀ ଅବୁଝ।
0: ଜଗନ୍ନାଥ ରାଣ ଖାଉଛି, ମାଙ୍କ ଆଗରେ କିଛି କହିବିନି।
1: ହଉ ଯା ପିଛା,
0: ଯାଉଛି ଆଜ୍ଞା।
1: ଶୁଣୁ ଶୁଣୁ
0: ଆଜ୍ଞା,
1: ଆରେ ମା କେବେ ଆସିବ ବୋଲି କହିଯାଇଛନ୍ତି?
0: କହିଥିଲେ ତ ଏଇ ଦୁଇ ଚାରି ଦିନ ଭିତରେ ଫେରି ଆସିବ ବୋଲି।
1: ତାକୁ ସିନା ବିଦା କରିଥିଲି, ହେଲେ ମନଟା କାହିଁକି ଭଲ ଲାଗୁନି।
0: କାଲି ପହରି ଦିନ, ଦିଟା ଦିନ ଆଖି ପିଛଳ କି ଗଡ଼ିଯିବ ନାହିଁ ଯେ।
1: ହଉ ଗଲୁ, ତୋର ପରା କାମ ଅଛି, ଯା।
0: ଯାଉଛି।

0: ସ୍ମିତା, ଏଠି ଏକୁଟିଆ ଛିଡ଼ା ହେଇ କ'ଣ କରୁଛୁ?
1: ନା, କ'ଣ ଆଉ କରିବି, ଝିଅ ପିତା ଦେଖୁଥିଲି।
2: ଆରେ, ତୁ କାନ୍ଦୁଥିଲୁ
1: କାଇଁ? ନା ତ।
2: ମିଛ କହୁଛୁ, ତୋ ମୁହଁ ଉପରେ ଲୁହର ଦାଗ ଏପର୍ଯ୍ୟନ୍ତ ଯାଇନି, ଆଖି ଗୁଡ଼ା ଫୁଲା ଫୁଲା ଦିଶୁଛି।
1: ତୁ ବଡ଼ ଭାଗ୍ୟବାନ ରେ ସନ୍ଧ୍ୟା, ତୋର ବାପା ମା ଭାଇ ଭଉଣୀ ସମସ୍ତେ ଅଛନ୍ତି।
2: ପୁଣି ବାହାରିଲା ତୋର ସେଇ କଥା, ତୁ ଏଠିକି ମନ ଖୁସି କରିବା ପାଇଁ ଆସିଥିଲୁ ନା ଦୁଃଖ କରିବା ପାଇଁ?
1: ସନ୍ଧ୍ୟା, ଚାଲ ଫେରିଯିବା।
2: ଆରେ ବାବା, ଏବେ ତ ଝିଅ ବିଦା ହେଲା, କାଲି ସକାଳୁ କିମ୍ବା ସନ୍ଧ୍ୟାରେ ଯିବା, ଏମିତି ଅଧୀର ହେଇ ପଡ଼ୁଛୁ ଯେ। ଚାଲିଲୁ, ହାତ ଗୋଡ଼ ଧୋଇ ଆଗ ଦିଟା ଖାଇନେ, ତାପରେ ନଈଆଡ଼େ ବୁଲିଯିବା। ଉଠ ଉଠ, ଚାଲ ଚାଲ।
3: ଆରେ ରେ, ରହ ରହ, ଯାଉଛି। ଓହୋ, ଏଇଟା ତ ଘୋଷାଡ଼ୁଛୁ କାହିଁକି, ପଡ଼ିଯିବି ପୁରା।
2: ଭାଉଜ ଭାଉଜ, ଆମ କଟକ ବାବୁଆଣୀକୁ ଭୋକ ହେଲାଣି, ଶୀଘ୍ର ଦୁଇଟା କାକରା, ଦୁଇଟା ମଣ୍ଡା, ଦୁଇଟା ଆରିସା, ଦୁଇଟା ନଡୁ ଆଉ ଦୁଇଟା ଗୋଲାପଜାମ ଧରି ଏଇଆଡ଼େ ଆସ।
3: ନା ସନ୍ଧ୍ୟା, ମୁଁ ଏସବୁ କିଛି ଖାଇବିନି, ଦି ଦିନ ହେଲାଣି ଏଇଗୁଡ଼ାକ ଖାଇ ଖାଇ ପେଟଟା ପୁରା ବିଗିଡ଼ି ଗଲାଣି, ବାସି ପଖାଳ ହେଲେ ଭଲ ହୁଅନ୍ତା।
2: ବାହାଘରକୁ ଆସି ବାସି ପଖାଳ ଖାଇବୁ? ହଉ, ଯାହା ତୋର ଇଚ୍ଛା। ଭାଉଜ ଭାଉଜ, ଅର୍ଡର କ୍ୟାନସଲ, ବାସି ପଖାଳ ଆଉ ବଢି ଚୁରା ଆଣ।
3: ଦେଖ ସନ୍ଧ୍ୟା, କାଲି କିନ୍ତୁ ସକାଳୁ ସକାଳୁ ବାହାରିଯିବା, ମୋ ମନଟା କାହିଁକି କେମିତି କେମିତି ଲାଗୁଛି।
2: ହଉ ବାବା, ହେଲା, କାଲି ସକାଳୁ ଯିବା। ଫଲ୍ଗୁ ବାବୁଙ୍କୁ ଛାଡ଼ି ଦୁଇ ଦିନ ହେଲା ପଦା ରହିଗଲୁଣି ତ, ସେଇଥିପାଇଁ ଏମିତି ଲାଗୁଛି। ସ୍ମିତା, ଗାଡ଼ିରେ ତ ଜିନିଷ ସବୁ ରଖିସାରିଲୁଣି?
1: ଖାଲି ମୋର ନୁହେଁ, ମୋର ତୋର ସମସ୍ତଙ୍କର ରଖିସାରିଲେଣି, ଭାଉଜଙ୍କୁ ତ ବିଦାୟ ବି ନେଇସାରିଛି, ତୁ ଖାଲି ଆସି ଗାଡ଼ିରେ ବସିଲେ ହେଲା।
2: ତାହେଲେ ଚାଲ, ମୋର ଆଉ କି କାମ,
1: ଆମେ ଚାଲିଲୁ ଭାଉଜ।
2: ଡ୍ରାଇଭର, ଗାଡ଼ି ଯେତେ ଜୋରରେ ଚାଲିପାରେ ଚଲାଅ, ଯେମିତି ଆମ ବାବୁଆଣୀଙ୍କ ମନ କଟକରେ ପହଞ୍ଚିବା ପୂର୍ବରୁ ଆମେ ପହଞ୍ଚି ସାରିଥିବା।
1: ସନ୍ଧ୍ୟା, ଇଏ କଣ ହଉଛି, ଡ୍ରାଇଭରକୁ କହ ଗାଡ଼ି ଧୀରେ ଚଲାଅ।
2: ନାଇଁ ଡ୍ରାଇଭର, ଆହୁରି ଜୋର ଚଲାଅ।
1: ସନ୍ଧ୍ୟା, ତୋ ମୁଣ୍ଡ କଣ ଖରାପ ହେଇଗଲା ନା କଣ? ସନ୍ଧ୍ୟା, ଡ୍ରାଇଭର।

0: ଏ ଚକରା ଚକରା
1: ଆଜ୍ଞା
0: ଦେଖିଲୁ ବାହାରେ କିଏ
1: ମା ଆସିଗଲେ ବୋଧେ
0: ହିମାଦା
2: ସାର୍
0: ସେ ଫାଇଲ ଗୁଡାକ ଡ୍ର ଭିତରେ ରଖି ତାଲା ପକେଇ ଦିଅ ସ୍ମିତା ଆସିଲା ବୋଧେ
2: ତାହେଲେ ସ୍କେଲିଟନ କଥା କଣ କରିବା ସାର୍
0: ଓହୋ ସେ କଥା ପରେ ଅଫିସର କଥାବାର୍ତ୍ତା ହବା କଣ କରିବା ପାଇଁ କହୁଛ
2: ଶୀଘ୍ର କିଛି ବ୍ୟବସ୍ଥା ନ କଲେ ପୋଲିସ ପହଞ୍ଚି ଯାଇପାରେ ସାର୍
0: କିନ୍ତୁ ବିମାନର ସ୍ମିତା
2: କିନ୍ତୁ ନୁହେଁ ସାର୍ ଆଜି ଆମର ଗୋଟାଏ ସ୍କେଲିଟନ ନିହାତି ଆବଶ୍ୟକ
0: ଠିକ ଅଛି ଯାଅ ଶୀଘ୍ର ଲାଷ୍ଟକୁ ଆଣିବାର ବ୍ୟବସ୍ଥା କର
2: ୟେସ୍ ସାର୍
0: ଯାଅ।

0: ଏବେ ମୋତେ ବିଦାୟ ଦିଅ ଫଲ୍ଗୁ, ମୁଁ ଆସୁଛି।
1: ସ୍ମିତା କୁଆଡେ ଯାଉଛ? ସ୍ମିତା,
0: ମା ଆଉ ରିଙ୍କୁ ପାଖକୁ, ସେମାନେ ମୋତେ ଅପେକ୍ଷା କରିଛନ୍ତି।
1: ସ୍ମିତା ଶୁଣ, ସ୍ମିତା।
2: ହ୍ୟାଲୋ ମିସେସ୍ ସାମନ୍ତରାୟ, ଏମିତି ତରତର ହିଁ କୁଆଡେ ବାହାରିଛନ୍ତି ଯେ?
0: ଓ ଆପଣ
1: ଡକ୍ଟର, ଡକ୍ଟର ଦାସ, ଆପଣ ହଠାତ?
2: ହଁ, ବଧେଇ ଚଢ଼ିବା ପାଇଁ ଚାଲି ଆସିଲି।
1: ବଧେଇ ଚଢ଼ିବା ପାଇଁ?
2: ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ମିଷ୍ଟର ସାମନ୍ତରାୟ, ତୁମ ପାଖରେ ମୁଁ କୃତଜ୍ଞ। ତେଣୁ ପ୍ରଥମେ ତୁମକୁ ବଧେଇ ଚଢ଼ିବା ମୋର କର୍ତ୍ତବ୍ୟ। ତୁମେ ପଠେଇଥିବା ଆଖି ଦୁଇଟି ପାଇଁ ମୋ ପୁଅ ଆଜି ରଙ୍ଗୀନ ଦୁନିଆକୁ ଦେଖିବାକୁ ସକ୍ଷମ ହୋଇପାରିଛି। ମୁଁ ତୁମ ପାଖରେ ଚିରଦିନ ଋଣୀ ହୋଇ ରହିଗଲି ମିଷ୍ଟର ସାମନ୍ତରାୟ।
1: କିନ୍ତୁ ଡକ୍ଟର ଦାସ, ସେଇ ଆଖି ଦୁଇଟା ପାଇଁ ଯେ ମୁଁ ଆଜି ମୋ ପରିବାରକୁ ହରାଇବାକୁ ଯାଉଛି।
2: ପରିବାରକୁ ହରାଇବାକୁ ଯାଉଛନ୍ତି ମାନେ?
1: ସେଇ ଆଖି ଦୁଇଟା ଥିଲା ମୋ ପତ୍ନୀଙ୍କର ସାନ ଭାଇର। ମୁଁ ତାଙ୍କର ବିନା ଅନୁମତିରେ ସେ ଦୁଇଟି ଆପଣଙ୍କ ନିକଟକୁ ପଠେଇଥିଲି, ଆଉ ସେଇଥିପାଇଁ।
0: ନିଜ କଥା, କେବଳ ମୋ ଭାଇର ଆଖି ନୁହେଁ, ତମେ ମୋ ମାଙ୍କର ଶବକୁ ବିକ୍ରି କରିଛ, ଶେଷରେ ମୋ ଶବକୁ ମଧ୍ୟ ବିକ୍ରି କରିବା ପାଇଁ ହାତ ଟେକି ବସିଛ।
1: ସ୍ମିତା,
2: ଓ ଏ ସାମାନ୍ୟ କଥା ପାଇଁ?
0: ଆପଣଙ୍କ ପାଇଁ ଏଇଟା ସାମାନ୍ୟ ହେଇପାରେ ଡକ୍ଟର, କାରଣ ଆପଣ ମଧ୍ୟ ଏ ନାଟକରେ ଏକ ମୁଖ୍ୟ ଅଭିନେତା।
2: ଦେଖନ୍ତୁ ମିସେସ୍ ସାମନ୍ତରାୟ, ଆପଣ ମୋର ଝିଅ ଭଳି, ଜଣେ ଡକ୍ଟର ହିସାବରେ ନହେଲେ ମଧ୍ୟ ବୟସ୍କ ବ୍ୟକ୍ତି ଭାବରେ ମୋ କଥା ନିଶ୍ଚୟ ଶୁଣିବେ।
0: କୁହନ୍ତୁ, କ'ଣ କହିବାକୁ ଚାହାନ୍ତି ଆପଣ?
2: ଏମିତି ଛିଡ଼ା ହେଇ କୌଣସି କଥା ଯେ କୁହାଯାଏ, ପ୍ରଥମେ ଆପଣ ଭିତରକୁ ଚାଲନ୍ତୁ ନା।
0: ନା, ଏ ଘର ମୋ ପାଇଁ ସବୁଦିନ ଲାଗି ବନ୍ଦ ହେଇଯାଇଛି।
2: ଠିକ୍ ଅଛି, ତେବେ କେବଳ ମୁଁ ଏତିକି ପଚାରିବାକୁ ଚାହେଁ, ଆପଣଙ୍କର ମା, ଭାଇ କିମ୍ବା ଆଉ କାହାରି ମୃତ୍ୟୁର କାରଣ ପାଇଁ ଆପଣ କ'ଣ ମିଷ୍ଟର ସାମନ୍ତରାୟଙ୍କୁ ଦାୟୀ କରୁଛନ୍ତି?
0: ନା, ମୁଁ ମୃତ୍ୟୁର କାରଣ ପାଇଁ ଦାୟୀ କରୁନି, ଦାୟୀ କରୁଛି ସେମାନଙ୍କ ଆତ୍ମାର ଅତୃପ୍ତି ପାଇଁ।
2: ବିଂଶ ଶତାବ୍ଦୀରେ ଜନ୍ମ ହେଇ ଆପଣ ଏଗୁଡ଼ାକ ବିଶ୍ୱାସ କରୁଛନ୍ତି?
0: ବିଶ୍ୱାସ ଅବିଶ୍ୱାସର ପ୍ରଶ୍ନ ଉଠୁଛି କୋଉଠି ଡକ୍ଟର? ଆମେ ହିନ୍ଦୁ ସବୁକୁ ସତ୍କାର କରି ମୃତ ବ୍ୟକ୍ତିର ଆତ୍ମାକୁ ଶାନ୍ତି ପହଞ୍ଚାଇବା, ମୁକ୍ତି ପ୍ରଦାନ କରିବା ଆମର ସଂସ୍କାର।
2: ଆପଣ ହିନ୍ଦୁ, ଆପଣଙ୍କର ସଂସ୍କାର ଅଛି, ଯିଏ ମୁସଲମାନ ତାର କିଛି ସଂସ୍କାର ଅଛି, ଯିଏ ଖ୍ରୀଷ୍ଟିଆନ ତାର ମଧ୍ୟ କିଛି ସଂସ୍କାର ଅଛି। ସମସ୍ତେ ଯଦି ସଂସ୍କାରକୁ ଜାବୁଡ଼ି ଧରିବେ, ତେବେ ଏତେ ବଡ଼ ମେଡିକାଲ ସାଇନ୍ସ ବଞ୍ଚିବ କେମିତି? ଧର୍ମର ଶିକୁଳି ମଧ୍ୟରୁ ନିଜକୁ ବାହାର କରି କାହାରିକୁ ନା କାହାରିକୁ ଏ କାର୍ଯ୍ୟ କରିବାକୁ ହିଁ ପଡ଼ିବ। ଏଥିପାଇଁ ତା ସମାଜ ହୁଏତ ତାକୁ କହିପାରେ ବିଧର୍ମୀ, କିନ୍ତୁ ଭଗବାନ, ଆଲ୍ଲା କିମ୍ବା ଯୀଶୁଙ୍କ ନିକଟରେ ସେ ବିଧର୍ମୀ ନୁହେଁ।
0: କେହି ଆଦର୍ଶବାଦୀ ପୁରୁଷ ହୁଏତ ନିଜ ବାପା ମାଙ୍କ ଶବକୁ ଦାନ କରି ଗର୍ଭରେ ଛାତି ଫୁଲେଇ ପାରେ, କିନ୍ତୁ ରାତି ଅଧରେ ଏ ବ୍ୟବସାୟ।
2: ସମସ୍ତେ ସେ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହୁରି ଅନେକ ଡେରି ଅଛି ମିସେସ୍ ସାମନ୍ତରାୟ। ବିଂଶ ଶତାବ୍ଦୀରେ ନିଜକୁ ବୈଜ୍ଞାନିକ ବୋଲାଉଥିବା ମଣିଷଟି ମଧ୍ୟ ନିଜର ସମ୍ପର୍କୀୟ ବା କୌଣସି ଆତ୍ମୀୟର ଶବକୁ ଦାନ କରିବାକୁ ପଛଘୁଞ୍ଚା ଦିଏ। ଆପଣ କହିପାରିବେ, ପ୍ରତ୍ୟେକଟି ସ୍କୁଲ, କଲେଜ, ହସ୍ପିଟାଲମାନଙ୍କରେ ଆବଶ୍ୟକ ପଡ଼ୁଥିବା କଙ୍କାଳ ଆଉ ପ୍ରତ୍ୟେକ ଦିନ ଦୁର୍ଘଟଣାରେ ଆହତ ହେଉଥିବା ବ୍ୟକ୍ତିଙ୍କ ନିମନ୍ତେ ଆବଶ୍ୟକ ପଡ଼ୁଥିବା ଅଙ୍ଗ ପ୍ରତ୍ୟଙ୍ଗର ସଂଖ୍ୟା କେତେ
0: ଡକ୍ଟର?
2: ସରି ମିସେସ୍ ସାମନ୍ତରାୟ, ମୁଁ ଆପଣଙ୍କର ପାରିବାରିକ ଗଣ୍ଡଗୋଳରେ ହସ୍ତକ୍ଷେପ କରିଥିବାରୁ କ୍ଷମା ଚାହୁଁଛି, କିନ୍ତୁ ଗଲାବେଳେ ଏତିକି କହି ରଖୁଛି, ଆପଣଙ୍କର ଛୋଟ ଭାଇ ମରିନି ମିସେସ୍ ସାମନ୍ତରାୟ, ସେ ବଞ୍ଚିଛି।
0: ଡକ୍ଟର,
2: ମୋ ପୁଅର ଆଖି ଦେହରେ ଅଛି, ଥରେ ଯାଇ ମୋ ପୁଅର ଆଖିକୁ ଅନେଇ ଦେଖନ୍ତୁ, ଦେଖିବେ ତାହାରି ଭିତରେ ସେ କଥା କହିବ। ଏବେ ମୁଁ ଆସୁଛି ମିସେସ୍ ସାମନ୍ତରାୟ।
0: ଡକ୍ଟର, ଡକ୍ଟର,
2: ଆ କିଛି କହିବେ?
0: ଏହି ଟିକକ ଆଗରୁ ଆପଣ କହୁଥିଲେ ନା ମୁଁ ଆପଣଙ୍କ ଝିଅ ପରି, ଝିଅ ଘରକୁ ଆସି କେହି କ'ଣ ଏମିତି ଫେରିଯାଏ?
2: ମିସେସ୍ ସାମନ୍ତରାୟ,
0: ମିସେସ୍ ସାମନ୍ତରାୟ ନୁହେଁ, ସ୍ମିତା, ଡାକ ଥରେ ବାବା, ଡାକ
2: ସ୍ମିତା
0: ବାବା।
2: ଆ ମା, ମୋ ପାଖକୁ ଆ ମା,
0: ବାବା
2: ମୋ ପାଖକୁ ଆ, ସ୍ମିତା
0: ବାବା।
2: ଆରେ ଆପଣ ଏମିତି ଅନେଇଛନ୍ତି କ'ଣ? ସ୍ମିତାକୁ ଭିତରକୁ ଡାକନ୍ତୁ।
1: ସ୍ମିତା,
0: ଫଲ୍ଗୁ, ମୋତେ କ୍ଷମା କରିଦିଅ ଫଲ୍ଗୁ, ତମକୁ ବୁଝିବାରେ ମୁଁ ଭୁଲ କରିଛି, ତମ ଆଦର୍ଶକୁ ଚିହ୍ନିବାରେ

ଆପଣମାନେ ଶୁଣୁଥିଲେ ନାଟକ ଫାଲ୍ଗୁ। ମୂଳ ଗଳ୍ପ ରଚନା ଡକ୍ଟର ବ୍ରଜମୋହନ ମହାନ୍ତି, ବେତାର ରୂପାନ୍ତର ସୁବ୍ରତ ମହାନ୍ତି, ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଫାଲ୍ଗୁ ହିମାଂଶୁ ଭୂଷଣ ସାବତ, କାକା ସୁରେନ୍ଦ୍ରନାଥ ସାମଲ, ବିମ୍ବାଧର, ସରୋଜ କୁମାର ବେହେରା, ଚକରା ପ୍ରମୋଦ ରଞ୍ଜନ ମହାନ୍ତି, ଡକ୍ଟର ଦାସ, ନିର୍ମଳ ମହାପାତ୍ର, ରିଙ୍କୁ, ଜୟଶ୍ରୀ ଦାସ, ସନ୍ଧ୍ୟା, ଛବିରାଣୀ ସେଠୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀ ଜାଗିନ୍ସେନୀ ଜେନାଙ୍କ କଣ୍ଠରେ ଶିଳ୍ପୀ ପ୍ରଥମେ ଗାଇଛନ୍ତି ଆର୍ତତ୍ରାଣ ଶତପଥୀଙ୍କ ରଚନାରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଆମ ଗୀତରେ କେତୋଟି ଆଧୁନିକ ଗୀତ ପ୍ରଚାର କରିବୁ। ଦିନ 11:10 ଶିଳ୍ପୀ ବିଜୟଲକ୍ଷ୍ମୀ ପତି ଏବଂ ଲୋପିତା ମିଶ୍ର। ଦିନ 11:30 ଲୋକଗୀତରେ ପ୍ରଚାର କରିବୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିବେ ଅର୍ଜୁନ ମୁଦୁଲି ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12:00।

ଲୋକସଙ୍ଗୀତର ଏକତରା ଭଜନ ପ୍ରଚାର କରିବେ ଦିନ ଗୋଟେ ବାଜି ଦଶ ମିନିଟ୍ରେ ପରିବେଷଣ କରିବେ ରମେଶ ଚନ୍ଦ୍ର ମହାପାତ୍ର ନାରୀମହଲ ଦିନ ଗୋଟେ ବାଜି କୋଡ଼ିଏ ମିନିଟ୍ରେ ଏଥିରେ ଆଳାପରେ ଶୁଣିବେ ମୋନାଲିସା ମହାପାତ୍ରଙ୍କ ସହିତ ସାକ୍ଷାତକାର ଦିନ ଦୁଇଟା ବାଜି ପଇଁଚାଳିଶ ମିନିଟ୍ରେ ପ୍ରଚାର କରିବୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତୀ ଅପରାହ୍ନ ପ୍ରଚାର କରିବୁ ଆଜି ଦିନ ତିନିଟାରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଶୁଣିପାରିବେ ଆଜି ଅପରାହ୍ନ ଚାରିଟାରେ।

ଦେଶଭକ୍ତି ଗୀତ ଅପରାହ୍ନ 4:55 ମିନିଟ୍ରେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00 ପ୍ରଚାର କରିବ। ଅପରାହ୍ନ 5:30 ଯୁବବାଣୀ ଏଥିରେ ଶୁଣିବେ ନାଟକ ଅନ୍ଧଗଳିରେ ଜୀବନ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 30ତମ ଭାଗ ପ୍ରଚାର କରିବ ଆଜି ସନ୍ଧ୍ୟା 6:10। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ପ୍ରଚାର କରିବ ଆଜି ସନ୍ଧ୍ୟା 6:30।

ଓଡ଼ିଆ କଥାଚିତ୍ର ଗୀତ ରାତି 7:02 ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ କୃଷି ସଂସାରରେ ରାତି 7:30 ଏଥିରେ ବିଷୟ ରହିଛି ସନ୍ତୁଳିତ ଓ ସଠିକ୍ ସାର।

ଓଡ଼ିଆ କଥାଚିତ୍ର ଗୀତ ରାତି 7:02 ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ କୃଷି ସଂସାର ରାତି 7:30 ଏଥିରେ ବିଷୟ ରହିଛି ସନ୍ତୁଳିତ ଓ ସଠିକ୍ ସାର ସୁସ୍ଥ ମୃତ୍ତିକା ଅଧିକ ଉତ୍ପାଦନର ନୂତନ ମନ୍ତ୍ର ଆଲୋଚନା କରିବେ ଡକ୍ଟର ସଙ୍ଗୀତା ମହାନ୍ତି ଆସାମୀ ଭାଷାର ଗୋଷ୍ଠୀ ସଙ୍ଗୀତ ପ୍ରଚାର କରିବୁ ରାତି 8:30 ଚର୍ଚ୍ଚାକା ବିଷୟ ହେରିଲଗରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30 ରାତି 10:02 ପ୍ରଚାର କରିବୁ ବର୍ଣ୍ଣମଲ୍ଲିକାର ସପ୍ତମ ଭାଗ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଆଜି ରାତି 10:30 ଆପଣମାନେ ଶୁଣୁଥିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଏଥିରେ ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନା ସୂଚନା ଜଣାଯାଇଛି ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ଗୁଳୁଗୁଳିର ସମ୍ଭାବନା ରହିଛି

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ଆମ ଗୀତରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ ଶିଳ୍ପୀ ବିଜୟଲକ୍ଷ୍ମୀ ପତି ଏବଂ ଲୋପିତା ମିଶ୍ରଙ୍କ କଣ୍ଠରେ। ପ୍ରଥମେ ଶିଳ୍ପୀ ବିଜୟଲକ୍ଷ୍ମୀ ପତି ଗାଇଛନ୍ତି ଗୀତା ଖୁଣ୍ଟିଆଙ୍କ ରଚନାରୁ।
1: ଆଚ୍ଛା।

0: ଆମ ଗୀତ ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛି ଓଡ଼ିଶୀ କୀର୍ତ୍ତନ ଶିଳ୍ପୀ ଅର୍ଜୁନ ମୁଦୁଲି ଏବଂ ସାଥୀ।

ଲକ୍ଷ୍ୟ କରିବେ ମୋର କୃଷ୍ଣ ଉପାସିକ ବର୍ଗେ, ଆପଣମାନଙ୍କ ସମ୍ମୁଖରେ ସର୍ବପ୍ରଥମେ ଆରମ୍ଭ କରିବାକୁ ଯାଉଛି ଭଗବାନ କୃଷ୍ଣଙ୍କର ଏ ଲୀଳାମୃତ, ଯାହାକୁ ଶ୍ରୁତିପାତ କଲେ ଆପଣଙ୍କୁ ଯମଦଣ୍ଡ

ଲକ୍ଷ୍ୟ କରିବେ ମୋର ଗୁଣଗ୍ରାହୀ ବିବେକୀ ମହୋଦୟ। ଗୋପପୁରର ଘଟଣା। ଗୋପାଙ୍ଗନା ମାନେ ସଦା ସର୍ବଦା ମଥୁରା ହାଟକୁ ଦଧି ବିକ୍ରୟ କରିବାକୁ ଯାଆନ୍ତି, ହେଲେ ବି ଅଝଟର ଭଗବାନ କୃଷ୍ଣ ଲାଗନ୍ତି। ସେଇଥିପାଇଁ କୃଷ୍ଣଙ୍କୁ ନ ଜଣାଇ ଗୋପୀମାନେ ବିଚାର କଲେ, ସମସ୍ତେ ଆମେ ଏକତ୍ର ଭାବରେ ଦଧି ମନ୍ଥନ ଆରମ୍ଭ କରିବାକୁ ଯାଉଛି। ମଥୁରାପୁରକୁ

ସମସ୍ତ ଗୋପାଙ୍ଗ ନା ମାନେ ଏକତ୍ର ଭାବରେ ଡକାଡକି ହୋଇ ଯିଏ ଯାହାର ଦଧି ପସରାକୁ ମସ୍ତକ ଉପରେ ରଖି ଯେତେବେଳେ ମଥୁରା ହାଟକୁ ଯାଉଛନ୍ତି ଏଣେ ଘଟଣାଟି ହେଲା କଣ।

ଲକ୍ଷ୍ୟ କରିବେ କୃଷ୍ଣ ଉପାସିକ ବର୍ଗୀ, ଗୋଟିଏ ଗୋପୀ ଯେତେବେଳେ ଏପରି ଭାବରେ ଡାକିଲା, ହେ ନାବିକ ଭାଇ କେଉଁଠାରେ ଅଛ, ସହଳ ନ କରି ଆମ ନିକଟକୁ ଆସିଲେ, ଆମ୍ଭେମାନେ ମଥୁରା

ଗୋଟିଏ ଗୋପୀ କହିଲା, ତୁ ଏକୁଟିଆ ଡାକିଲୁ ବୋଲି ନାବିକ ଶୁଣି ପାରିଲେ ନାହିଁ, ଚାଲ ଆମେ ସମସ୍ତେ ଏକତ୍ର ହୋଇ ଡାକିବା। ତାପରେ ଡାକିଲେ କିପରି, ନାହୁରିଆ ଭାଇରେ

ଏପରି ଭାବରେ ଗୋପାଙ୍ଗ ନାମ ଡାକୁଛନ୍ତି। ହେ ରବିକ ଭାଇ, କେଉଁଠାରେ ଅଛ? ତୁମେ ଆସିଲେ ଆମେ ମଥୁରା ହାଟକୁ ଯିବୁ। ଏମିତି ଡାକି ଡାକି ସମସ୍ତ ଗୋପାଙ୍ଗ ନା ମାନେ ଯେତେବେଳେ ନିରାଶ ହେଇଗଲେ।

ଏଇଟାକି ଯେତେବେଳେ ଗୋପାଙ୍କ ନାମ ମାନେ ନିରାଶ ହେଇଗଲେ ଏଇଠି ଭଗବାନ କୃଷ୍ଣ ବିଚାର କଲେ, ମୋ ନାଁଟି ହେଉଛି ମାୟାଧର, ମୁଁ ଯଦି ମାୟା ରଚନା ନ କରିବି ମତେ ଗୋପାଙ୍କ ନାଁ ମାନେ ଜଣେଇ ନାହାନ୍ତି, ଯଦି ମୁଁ ନ ଯିବି ସେମାନେ ପାର ହେବେ କେମିତି, ମାୟାରେ ଗୋଟିଏ ନାବଟିଏ ନିର୍ମାଣ କଲେ ନିଜେ ମଧ୍ୟ ମାୟାରେ ନାବିକ ବେଶକୁ ଧାରଣ କରି ସେ ଆସିକରି ପ୍ରବେଶ ହେଲେ।

ଗୋପାଙ୍ଗନାମାନଙ୍କ ନିକଟରେ ଯେତେବେଳେ ମାୟାରେ ନାବିକ ବେଶକୁ ଧାରଣ କରି ଭଗବାନ କୃଷ୍ଣ ଆସିକରି ପ୍ରବେଶ ହେଇଗଲେ, ଏଇଠି ଘଟଣାଟି ହେଲା କଣ? ସମସ୍ତେ ବିଚାର କଲେ ଆମେ

ନାବିକ ଯେତେବେଳେ କହିଲେ ଗୋପାଙ୍ଗ ନା ମାନେ ଶୁଣ, ସମସ୍ତଙ୍କୁ ଏକତ୍ର ଭାବରେ ମୁଁ ପାର କରିପାରିବି ନାହିଁ, ମୁଁ ତୁମକୁ ଜଣ ଜଣ କରି ପାର କରିବି। ଏଇଠି ଏଇ କଥାକୁ ଶୁଣିଦେଲା ଯେତେବେଳେ ଗୋପାଙ୍ଗନା ମାନେ କହିଲେ, ସିଏ କହିଲା ମୁଁ ଆଗ ଯିବି, ଇଏ କହିଲା ମୁଁ ଆଗ ଯିବି। ନାବିକ

ଆଗରୁ ନାବିକ କହିଥିଲେ ମୁଁ ଗଣନା କରିବି, ଏକ ଠାରୁ କୋଡିଏ ପର୍ଯ୍ୟନ୍ତ ସଂଖ୍ୟା ଗଣିବି, ଯାହା ଉପରେ କୋଡିଏଟି ସଂଖ୍ୟା ପଡିବ ସେଇ ପ୍ରଥମରେ ନାବ ଉପରକୁ ଯିବ। ହେ କରି କରି ଯାଉ ଯାଉ ଏକ ତିନି ପାଞ୍ଚ ସାତ ଅଖଣ୍ଡିଆ ଭାବରେ ଯେତେବେଳେ ଗଣନା କରିକିରି ଗଲେ ଏ ସଂଖ୍ୟାଟି କୋଡିଏ ସଂଖ୍ୟା ପଡିଲା ରାଧା ସୁନ୍ଦରୀ।

ସମସ୍ତ ଗୋପାଙ୍ଗନା ମାନେ କହିଲେ ହେ ରାଧା ସୁନ୍ଦରୀ, ଆସିଲା ବେଳେ ତୁ ଆଜି ଶଙ୍ଖଚିଲ ମୁଖ ଚାହିଁ କରି ଆସିଥିଲୁ ବୋଲି ମଥୁରାପୁରକୁ ତୋର ଯିବା ପାଇଁ କି ଆଗୁଆ ପ୍ରଶ୍ନ ହେଇଗଲା। राधा।

ଏ ସଂଖ୍ୟାଟି ଯେତେବେଳେ ରାଧାଙ୍କର ଉପରେ ପଡିଲା, ପ୍ରଥମ କରି ନାବ ଉପରକୁ ରାଧା ସୁନ୍ଦରୀ ଗଲେ। ଯେତେବେଳେ ରାଧା ସୁନ୍ଦରୀ ନାବ ଉପରେ ବସିଛନ୍ତି, ଭଗବାନ କୃଷ୍ଣ ତ ମାୟା ନାବିକ ବେଶରେ ଥିଲେ, ଆନନ୍ଦ ଭାବରେ ନଦୀଟିକୁ ବାହି କରି ଗମନ।

ନଦୀର ମଧ୍ୟ ଭାଗରେ ଯେତେବେଳେ ନାବଟି ପ୍ରବେଶ ହେଇଯାଇଛି, ଭଗବାନ କୃଷ୍ଣ ଥିଲେ ମାୟାନବିକ ରୂପରେ, ସେ ରୂପକୁ ପରିତ୍ୟକ୍ତ କରି ନିଜ ରୂପକୁ

ମେଳିଆ ବସ୍ତ୍ର ଖଣ୍ଡିକ ପିନ୍ଧିଛ, ପବନ ଯଦି ତାକୁ ମେଘ ବୋଲି କରି ଚିନ୍ତା କରିବ ସେ ଜୋହରରେ ବହିବ, ନାପଟି ବୁଡ଼ିବ, ମୁଁ ବୁଡ଼ିବି, ତୁମେ ମଧ୍ୟ ବୁଡ଼ିବ, ଏ ଜୋହରରେ।

ଲକ୍ଷ୍ୟ କରିବେ ପଣ୍ଡିତ ମଣ୍ଡଳୀ। ଭଗବାନ କୃଷ୍ଣଙ୍କର କଥାକୁ ଶ୍ରୁତିପାଦିତ କରି ସାରିବା ପରେ ରାଧା ସୁନ୍ଦରୀ କହିଲେ, ପ୍ରଭୁ ଯଦି ମୋ ନୀଳବସନକୁ ମେଘ ଚିନ୍ତା କରିବ ପବନ, ତୁମର ଦେହଟି ହେଉଛି ନୀଳବର୍ଣ୍ଣ, ତୁମ ଦେହକୁ କୌଣସି ପବନ ମେଘ ବୋଲିକିରି ଭାବିପାରିବ ନାହିଁ।

କୃଷ୍ଣ କହିବା ଅନୁସାରେ ଶ୍ରୀମତୀ ଯେ କି ରାଧା ସୁନ୍ଦରୀ କଣ କଲେ ଦଧିଆ ଟିକାଟି ସେ କୃଷ୍ଣଙ୍କର ମସ୍ତକ ଉପରେ ରଖିଦେଲେ। ତାପରେ କଲେ କଣ ଏ ହସ୍ତେ

କୃଷ୍ଣଙ୍କ ମସ୍ତକ ଉପରେ ଦଧିଆ ଟିକାଟି ରଖି ତାଡ କହିଲେ ଯେଉଁ ପୁରୁଣା କାଳିଆ ଗାଁ କଥା ଅଛି, ସମସ୍ତ ନାରୀମାନଙ୍କର ହସ୍ତରେ ତାଡଟିଏ ଥାଏ, ରାଧା ସୁନ୍ଦରୀଙ୍କର ଥିଲା ସିଏ ପିଟିଦେଲେ, ଦଧିଆ ଟିକାଟି ଭଗ୍ନ ହେଇଗଲା, କୃଷ୍ଣଙ୍କର ଦେହ ସମ୍ପୂର୍ଣ୍ଣ ଭାବରେ ଧବଳ ବର୍ଣ୍ଣ ହୋଇଗଲା।

ଶୁଣୁଥିଲେ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିଥିଲେ ଅର୍ଜୁନ ମୁଦୁଲି ଏବଂ ତାଙ୍କ ସାଥୀମାନେ। ସେମାନେ ହେଲେ ବିଜୟ କୁମାର ମୁଦୁଲି, ଗଗନ ମୁଦୁଲି, ହରି ମୁଦୁଲି ଏବଂ ଦିଜପୁର ମୁଦୁଲି।

କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ପ୍ରସାରଣ ସେବା ଏବଂ ଆମର ଲାଇଭ୍ ଷ୍ଟ୍ରିମିଂ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ସମୟ ହେଉଛି ମଞ୍ଜୁଳ ମଧ୍ୟାହ୍ନର, ଯେଉଁଥିରେ ଆମେ ପ୍ରଚାର କରିଥାଉ। ଆମ ଶ୍ରୋତାବନ୍ଧୁମାନେ ଏସ୍ଏମ୍ଏସ୍ ଜରିଆରେ ଅନୁରୋଧ କରି ଶୁଣିବାକୁ ଚାହିଁଥିବା ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ତେବେ କାର୍ଯ୍ୟକ୍ରମର ଆରମ୍ଭରେ ଜଙ୍ଗଲ ଲଭ୍ କଥାଚିତ୍ରର ଏହି ଗୀତଟି, ଯାହାକୁ ଗାଇଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ଶୁଣିବାକୁ ଅନୁରୋଧ କରିଥିବା ଆମ ଶ୍ରୋତାବନ୍ଧୁ ହେଲେ କେନ୍ଦ୍ରାପଡ଼ା ରାଜକନିକାରୁ ଜ୍ୟୋତିପ୍ରକାଶ ବିଶ୍ୱାଳ ଏବଂ ଜ୍ୟୋତିରଞ୍ଜନ ବିଶ୍ୱାଳ।

ପରବର୍ତ୍ତୀ ଗୀତର ଅନୁରୋଧକାରୀ ଶ୍ରୋତା ହେଲେ ପଟାମୁଣ୍ଡାଇ କେନ୍ଦ୍ରାପଡ଼ା ଜିକିରଣରୁ ସୋମନାଥ ସାହୁ। ଶୁଣିବାକୁ ଚାହିଁଛନ୍ତି ଦିଲୱାଲେ କଥାଚିତ୍ରର ଏହି ଗୀତଟି, ଯେଉଁଥିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

କାର୍ଯ୍ୟକ୍ରମରେ ଏଠାରେ ସନ୍ତ ଶୁଣିବା ଓଡ଼ିଆ କଥାଚିତ୍ର ଚକା ଭଉଁରୀର ଏହି ଗୀତଟି ଯାହାକୁ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଶୁଣିବା ପାଇଁ ଆମକୁ ଅନୁରୋଧ କରିଛନ୍ତି ସିଡିଏ ସେକ୍ଟର 11 କଟକରୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ଏବଂ ପ୍ରଭାକର।

ବର୍ଡର କଥା ଚିତ୍ରରୁ ପରବର୍ତ୍ତୀ ଗୀତଟି କଣ୍ଠଦାନ କରିଛନ୍ତି ରୂପ କୁମାର ରାଠୋଡ। ଶୁଣିବାକୁ ଅନୁରୋଧ କରିଛନ୍ତି ଜଗତସିଂହପୁର କାଦୁଆପଡ଼ା ଡିଓସାଇରୁ ଆମ ଶ୍ରୋତା ପ୍ରମୋଦ କୁମାର ସାହୁ।

କାର୍ଯ୍ୟକ୍ରମର ଶେଷ ଗୀତ ନେଇଛୁ ଓଡ଼ିଆ କଥା ଚିତ୍ର ଅପରିଚିତାରୁ। କଣ୍ଠଦାନ କରିଛନ୍ତି ସୁଭାଷ ଦାସ ଏବଂ ସଙ୍ଗୀତା ମହାପାତ୍ର। ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଯାଜପୁର ଦକ୍ଷିଣ କୂଳରୁ ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ।

0: Pakistan's Defense Minister Khwaja Mohammad Asif rejected the idea of Pakistan joining the Abraham Accords in an interview with a TV channel. At least 31 people were killed and 40 others injured in Israeli air raids across southern Lebanon. According to Lebanon's Ministry of Public Health, the strikes targeted yesterday in several towns and villages amid escalating cross-border tensions between Israel and Hezbollah. And that is the end of this news bulletin.
1: କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: कस्टमर केयर तरफ फोन आसीथिला कहुथिले तमरा 50,000 रिवार्ड पॉइंट्स एक्सपायर हेइजिवो। ए लिंक परथि एपीके डाउनलोड करिनियंतु।
6: ठीक लागुनी, स्कैम भी हेइ पारे।

0: ବ୍ୟାଙ୍କିଙ୍ଗ କ୍ଲିକ୍ କରନ୍ତୁ ନାହିଁ। ସାଇବର କ୍ରାଇମ ହେଲ୍ପଲାଇନ 1930 ମନେ ରଖନ୍ତୁ। SBI ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
1: ପ୍ରଚାର କରୁଛୁ ଏକତାରା ଭଜନ, ପରିବେଷଣ କରିଛନ୍ତି ରମେଶ ଚନ୍ଦ୍ର ମହାପାତ୍ର।

0: ଶୁଣୁଥିଲେ ଏକତାରା ଭଜନ ପରିବେଷଣ କରିଥିଲେ ରମେଶ ଚନ୍ଦ୍ର ମହାପାତ୍ର। କାର୍ଯ୍ୟକ୍ରମ ଆପଣ ମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।
6: APK।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ। ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା।

0: ମନରେ ପ୍ରଭୂତ ଆତ୍ମବିଶ୍ୱାସ ଏବଂ ପରିଶ୍ରମ କରିବାକୁ ଆଗ୍ରହ ରଖି ଯଦି ଆପଣ କୌଣସି ଗୋଟିଏ କାମ ହାତକୁ ନେବେ, ତାହେଲେ ଦେଖିବେ ଦିନେ ସେଥିରେ ଆପଣ ନିଶ୍ଚୟ ସଫଳ ହେବେ। ବାଟରେ ବାଧାବିଘ୍ନ ତ ଆସିବ, କିନ୍ତୁ ଆପଣଙ୍କ ମନରେ ଭରି ରହିଥିବା ସାହସ ଧୈର୍ଯ୍ୟ ସେସବୁକୁ ଯିଏ ଅକ୍ଲେଶରେ ଦୂର କରିବ ଏଥିରେ ସନ୍ଦେହ ନାହିଁ। ଭୁଣି ଆପଣଙ୍କ ସହିତ ଏଭଳି ଭାବରେ କଥା ଆରମ୍ଭ କରିବାର ଅର୍ଥ, ଆଜି ଆମ ସହିତ ଯିଏ ଅତିଥି ଭାବରେ ରହିଛନ୍ତି ମୋନାଲିସା ମହାପାତ୍ର, ସେ ହେଉଛନ୍ତି ଏହାର ପ୍ରକୃଷ୍ଟ ଉଦାହରଣ। ତାହେଲେ ଆଉ ବିଳମ୍ବ ନ କରି ଆସନ୍ତୁ ତାଙ୍କ ସହିତ କଥା ହେବା ଆଉ ତାଙ୍କର ଜୀବନର ଅନୁଭୂତି ସମ୍ପର୍କରେ କିଛି ଜାଣିବା ତାଙ୍କରି ମୁହଁରୁ। ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର ଆଜ୍ଞା।
0: ଆପଣ ଜଣେ ଆତ୍ମନିର୍ଭରଶୀଳ ମହିଳା, ନିଜ ଉଦ୍ୟମରେ ଆପଣ ନିଜକୁ ସ୍ୱରୋଜଗାରକ୍ଷମ କରିପାରିଛନ୍ତି। ଆପଣଙ୍କର ଏଇ ଯେଉଁ କର୍ମକ୍ଷେତ୍ର, ଏ ସମ୍ପର୍କରେ ଆମ ଶ୍ରୋତାଭଣୀଙ୍କୁ ଟିକିଏ ପ୍ରଥମେ ବିସ୍ତୃତ ଭାବରେ କୁହନ୍ତୁ।
1: ମୋର ଗୋଟେ ପ୍ଲେ ସ୍କୁଲ ଅଛି ଭୁବନେଶ୍ୱରରେ। ମୋର ଲାଷ୍ଟ 12 ବର୍ଷ ହବ ମୁଁ ସ୍କୁଲଟି ଆରମ୍ଭ କରିଛି। ଇନିସିଆଲି ମୋର 2ଟା ସେଣ୍ଟର ଥିଲା ବିଫୋର ଦ କୋଭିଡ୍। କୋଭିଡ୍ ପରେ ଆମ ରନିଂ ୱିଥ୍ ଓନ୍ଲି 1 ସେଣ୍ଟର, ତ ସେଇଠି

0: 12 ବର୍ଷ ହବ, ବହୁତ ଛୋଟ ଛୋଟ ପିଲାମାନେ ଆସନ୍ତି, ଆଉ ଚାଲିଛି ଏବେ ସ୍କୁଲ, ଆଗକୁ ବି କଣ୍ଟିନ୍ୟୁ ରଖିବି ଏଇ ପ୍ଲେ ସ୍କୁଲରେ।
1: ଏଇ ଯୋଉ ଆପଣ କହିଲେ କୋଭିଡ ପୂର୍ବରୁ ଆପଣଙ୍କର ଯୋଡ଼ିଏ ସ୍କୁଲ ଥିଲା, ତାପରେ ଗୋଟିଏ ସ୍କୁଲରେ ବର୍ତ୍ତମାନ ଆପଣ କାମ କରୁଛନ୍ତି, କଣ ହେଇଥିଲା ସେ ସମୟରେ ଯେଉଁଥିପାଇଁ କି ଗୋଟେ ସ୍କୁଲ ବନ୍ଦ କରିବାକୁ ପଡ଼ିଥିଲା?
0: ପୋଷ୍ଟ କୋଭିଡ ସେ ଜାଗାଟା ମତେ ଆଉ ମିଳିବା ହେଲାନି, କାରଣ ସେ ଜାଗାଟା ହଉଛି ରେଣ୍ଟେଡ ପ୍ଲେସ ଥିଲା,
1: ଭଡ଼ାରେ ନେଇଥିଲେ।
0: ତାପରେ ସେ ଘରଟା ଓନର ଯିଏ ଥିଲେ ସେ ବିକିକି ସେମାନେ ସିଫ୍ଟ ଆଉଟ୍ କରିଗଲେ ଭୁବନେଶ୍ୱରରୁ, ତ ତାପରେ ମତେ ସେ ଜାଗାଟା ମିଳିବା ବହୁତ କଷ୍ଟ ହେଇଗଲା।
1: ଆଜ୍ଞା, ଆପଣ ଗୋଟିଏ ସ୍କୁଲ ବର୍ତ୍ତମାନ କରୁଛନ୍ତି, ସ୍ୱରୋଜଗାରର ଅନେକ ଗୁଡ଼ିଏ ପନ୍ଥା ରହିଛି, ତା ଭିତରେ ପ୍ଲେ ସ୍କୁଲ କରିକିରି ଆତ୍ମନିର୍ଭରଶୀଳ ହେବା ପାଇଁ କଣ କେମିତି ଆଗ୍ରହୀ ହେଲେ?
0: ହଁ, ମୁଁ ଯେତେବେଳେ ଫାର୍ଷ୍ଟ ମୁଁ ମୋ ହଜବ୍ୟାଣ୍ଡଙ୍କ ସହିତ ବାଙ୍ଗାଲୋର ଗଲି, ମୋ ପାଖରେ କାମ ନଥିଲା, କିଛି କାମ ନଥିଲା, ଦିନସାରା ବସିଲି। ଆମ ଘର ପାଖରେ ଗୋଟେ ଛୋଟ ପିଲାଙ୍କର ସ୍କୁଲ ଥିଲା, ମୁଁ ଭାବିଲି ମୁଁ ଏଠି ଘରେ କଣ ପାଇଁ ବସିବି, ଯାଇ ସେଠି କିଛି ସମୟ ମୁଁ ଟାଇମ୍ ସ୍ପେଣ୍ଡ କରିକି ଆସେ, ଦେଖିବା କଣ ହଉଛି। ତ ମୁଁ ଥରେ ଗଲି ଇଣ୍ଟରଭ୍ୟୁ ପାଇଁ, ଜାଣିଲି ଯେ ସେମାନଙ୍କର ଗୋଟେ ଭେକେନ୍ସି ଅଛି। ଭେରି ନେକ୍ସଟ ଡେ ସେମାନେ ମତେ କଲ୍ କଲେ, ମ୍ୟାଡାମ୍ ଇଫ୍ ୟୁ ଆର୍ ଇଣ୍ଟରେଷ୍ଟେଡ୍ ତାହେଲେ ଆପଣ ଆସନ୍ତୁ ଆମ ସ୍କୁଲକୁ ଜଏନ୍ କରନ୍ତୁ। ତାପରେ ପରେ ମୁଁ କଲ୍ ନେଇକି ତାଙ୍କ ପାଖକୁ ଗଲି, ମୁଁ ଇଣ୍ଟରଭ୍ୟୁ ଦେଲି, ଇଣ୍ଟରଭ୍ୟୁରେ ପାସ୍ ବି କଲି। ତାପରେ ଭେରି ନେକ୍ସଟ ଡେ ସେମାନେ ମତେ ଡାକିଲେ ଆପଣ ଜଏନ୍ କରନ୍ତୁ।
1: ଆଚ୍ଛା,
0: ମୁଁ ଯେତେବେଳେ ଜଏନ୍ କଲି ମୋର କିଛି ଏକ୍ସପିରିଏନ୍ସ ବି ନାହିଁ, ଏତେ ଛୋଟ ପିଲାଙ୍କୁ କେମିତି ସମ୍ଭାଳିବି, ମତେ ଫାର୍ଷ୍ଟ 5-6 ଦିନ ଲାଗିଲା ଏଇଠି ମୁଁ କଣ୍ଟିନ୍ୟୁ କରିବି ନା ଘରକୁ ପଳେଇବି, ଏମିତି ହେଇକି ସମୟଟା ଗୋଟେ ହପ୍ତା ଚାଲିଗଲା। ତାପରେ ଗୋଟେ ହପ୍ତା ପରେ 10 ଦିନ 15 ଦିନ ଗଲା, 15 ଦିନ ପରେ ଥରେ ମୋର ମନେ ପଡୁଛି ମତେ ଜ୍ୱର ହେଇଥିଲା, ମୁଁ 2-3 ଦିନ ଆସିପାରିନଥିଲି। ଜଣେ ପ୍ୟାରେଣ୍ଟସ୍, ମୁଁ ଜାଣିନି ମୋ ନମ୍ବର ସେ କେମିତି ପାଇଲେ, ମେ ବି ସ୍କୁଲରୁ ପାଇଥିବେ, ମତେ ଫୋନ୍ କଲେ, ମ୍ୟାଡାମ୍ ଆପଣ କୋଉଠି ଅଛନ୍ତି, ମୋ ଛୁଆ ସ୍କୁଲକୁ ଆସୁନି, କାରଣ ଆପଣ ଆସୁନାହାନ୍ତି ବୋଲି। ମତେ ସେଇ ଜିନିଷଟା ସେଇ ଦିନଠୁ ଏତେ ଭଲ ଲାଗିଲା, ଆଉ ମୁଁ ଭାବିଲିନି ଯେ ମୁଁ ଏଇ ସ୍କୁଲ ଛାଡ଼ିକି ଆଉ କେବେ ଯାଇପାରିବି ବୋଲି। ତାପରେ ସେ ପିଲା ମତେ ଯୋଉଦିନ ଦେଖିଲା ମୁଁ ଆସିଛି, ମତେ ଆସିକି କହିଲା ମ୍ୟାମ୍ ତମେ କଣ ପାଇଁ ଆସୁନଥିଲ, ମତେ ବହୁତ ଖୁସି ଲାଗିଥିଲା। ସେଇ ଦିନଠୁ ମୋର ଏଇ ଜର୍ଣ୍ଣିଟା ଷ୍ଟାର୍ଟ ହେଇଛି।
1: ବହୁତ ସୁନ୍ଦର ଅନୁଭୂତିର କଥା କହିଲେ, ବାସ୍ତବିକ ପିଲାମାନଙ୍କର ସ୍ନେହ ଆଦରରେ ଖୁବ୍ ନିଜରୋପଣ ଥାଏ, ବୋଧହୁଏ ସେଇଟା ସେଇ ଜିନିଷଟି ଆପଣଙ୍କୁ ସ୍କୁଲରେ ରହିବାକୁ ଆକର୍ଷିତ କରିଛି ନାଇକି? ତାପରେ ପ୍ଲେ ସ୍କୁଲ ନିଜେ କରିବାକୁ କେମିତି କଣ ଆରମ୍ଭ କଲେ?
0: ମୁଁ ସେଇ ସ୍କୁଲରେ 4 ବର୍ଷ, ମୋର ମନେ ପଡୁଛି 4-5 ବର୍ଷ ମୁଁ କାମ କଲି, ବହୁତ ଜିନିଷ ମତେ ଶିଖିବାକୁ ପଡିଲା, ବହୁତ ଜିନିଷ ସ୍କୁଲରୁ ସେମାନେ ଟ୍ରେନିଂ ବି ଦିଅନ୍ତି, ମୁଁ ସବୁ ଟ୍ରେନିଂ ଆଟେଣ୍ଡ କରେ, ମତେ ବହୁତ ଭଲ ଲାଗେ। ତାପରେ ଦିନେ ସେମାନେ ମତେ କଲ୍ କଲେ, ତାଙ୍କର ସେ ସେଣ୍ଟରରୁ ସେଣ୍ଟର ହେଡ୍ ଫୋନ୍ କଲେ କି ୱି ଆର୍ ଗୋଇଂ ଟୁ ଓପନ୍ ଅ ନ୍ୟୁ ସେଣ୍ଟର, ମୋନାଲିସା ଇଫ୍ ୟୁ ଆର୍ ଇଣ୍ଟରେଷ୍ଟେଡ୍ ତ ଆମେ ତମକୁ ସେଠି ସେଣ୍ଟର ହେଡ୍ ଭାବରେ ନେବାକୁ ଚାହୁଁଛୁ। ତ ମୋ ପାଇଁ ଏଇଟା ଗୋଟେ ଲାଗିଲା ଯେ ଗୋଲ୍ଡେନ୍ ଅପରଚ୍ୟୁନିଟି, ଆଇ ସୁଡ୍ ଟେକ୍ ଦିସ୍। ମୁଁ ଘରକୁ ଆସିଲି, ମୋ ହଜବ୍ୟାଣ୍ଡଙ୍କ ସହିତ ଡିସ୍କସନ୍ କଲି, ସେ ମତେ କହିଲା ହଁ ତତେ ଯଦି ଅପରଚ୍ୟୁନିଟି ଆସୁଛି ତୁ ଯା। ତ ମୁଁ ଯାଇକି ସେଇ ସ୍କୁଲରେ ଜଏନ୍ କଲି ଆଜ୍ ଅ ସେଣ୍ଟର ହେଡ୍। ସେଇଠି ବି ମୁଁ ସେଣ୍ଟର ହେଡ୍ କାମ କଲା ପରେ ବହୁତ ଟ୍ରେନିଂ ସେମାନେ ଦିଅନ୍ତି, ହାଉ ଟୁ ରନ୍ ଅ ସ୍କୁଲ, ହାଉ ଟୁ ହ୍ୟାଣ୍ଡେଲ୍ ଦ ସ୍ମଲ୍ କିଡ୍ସ, ବହୁତ ସାରା ଟ୍ରେନିଂ ଦିଅନ୍ତି ଆଉ ବହୁତ ହେଲ୍ପ ବି କରେ ମତେ। ମୁଁ ସେଇଠି କାମ କଲି 2 ବର୍ଷ। ତାପରେ ଦିନେ ଏମିତି ସମୟ ଆସିଲା, ତାଙ୍କର କୋ ଫାଉଣ୍ଡର ଯିଏ ସେଦିନ ଆସିଥିଲେ ସେଣ୍ଟର ଭିଜିଟ୍ କରିବା ପାଇଁ, ମୁଁ ସେଇଠି ବସିଥିଲି ଆଉ ମୁଁ କଥାବାର୍ତ୍ତା ହେଇସାରିଲା ପରେ ମୁଁ ଜାଣିବାକୁ ପାଇଲି ତାଙ୍କର କୋ ଫାଉଣ୍ଡର ଯିଏ ସିଏ ବି ଭୁବନେଶ୍ୱରରୁ, ବହୁତ ଭଲ ଲାଗିଲା। ଆଉ ସେମାନଙ୍କର ପ୍ଲାନ୍ ଥିଲା ଯେ ଆମେ ଭୁବନେଶ୍ୱରରେ ବି ଯାଉଛୁ ସେଣ୍ଟର ଖୋଲିବା ପାଇଁ, ସେମାନେ କହିଲେ ଆପଣ ଆସନ୍ତୁ କେତେବେଳେ ଯଦି ଭୁବନେଶ୍ୱର ଆସୁଛନ୍ତି ଆମ ସେଣ୍ଟରକୁ ଆସନ୍ତୁ ବୁଲିକି ଯିବେ। ଆମେ ଆସିଥିଲୁ ଦିନେ ଖରା ଛୁଟିରେ, ତାପରେ ମୁଁ ଆଉ ମୋ ହଜବ୍ୟାଣ୍ଡ ଆମେ ଗଲୁ ତାଙ୍କ ସେଣ୍ଟରଟା ଦେଖିବା ପାଇଁ, ମତେ ବହୁତ ଭଲ ଲାଗିଥିଲା। ତାପରେ ମୁଁ କହିଲି ଯଦି ଆପଣ ଇଣ୍ଟରେଷ୍ଟେଡ୍ ହେବେ ସେଣ୍ଟରଟା ହ୍ୟାଣ୍ଡ ଓଭର କରିବାକୁ କି ସେଲ୍ କରିବା ପାଇଁ, ଦେନ୍ ମୁଁ ଆଇଲ୍ ବାଇ ଇଟ୍ ଫ୍ରମ୍ ୟୁ। ସେଠୁ ଇଭିନିଂରେ ଫୋନ୍ କଲେ କି ହଁ ଆମେ ସେଣ୍ଟରଟା ବିକ୍ରି କରିବୁ ଆପଣ ଯଦି ରେଡି ଅଛନ୍ତି। ମୁଁ ଆଉ ମୋ ହଜବ୍ୟାଣ୍ଡ ଆମେ ରାଜି ହେଇଗଲୁ, ତାର ପେପର ୱାର୍କ କରିକି ଭେରି ନେକ୍ସଟ ଡେ ଆମେ ସେଣ୍ଟରଟା ନେଲୁ। ମୁଁ ତାପରେ ଗଲି ସେଠି ବସିବା ଆରମ୍ଭ କଲି, ସ୍କୁଲଟା ଷ୍ଟାର୍ଟ କଲି, କୋଉଠି ପୋଷ୍ଟର ଲାଗିବ, କୋଉଠି କୋଉ ଟଏଜ୍ ଆସିକି ଲାଗିବ, ସବୁ ଜିନିଷ ମତେ କରିବାକୁ ପଡିଲା। ଯେହେତୁ ମୋର ସ୍କୁଲର ମୁଁ ସ୍କୁଲର ଓନର ଥିଲି, ମତେ ଷ୍ଟାର୍ଟ କରିବାକୁ ପଡୁଥିଲା, ମୁଁ କରିଲି। ତାପରେ ତାର 5-6 ଦିନ ପରେ ଦିନେ ମୋ ହଜବ୍ୟାଣ୍ଡଙ୍କ ଗୋଟେ ସାଙ୍ଗ ଫୋନ୍ କଲେ ଯେ ଆଉ ଗୋଟେ ଜାଗାଟେ ଖାଲି ଅଛି ଫରେଷ୍ଟ ପାର୍କରେ, ଯଦି ତମେ ଇଣ୍ଟରେଷ୍ଟେଡ୍ ହବ ତାହେଲେ ତମେ ଆସିକି ବୁଲିକି ଯାଅ। ମୋର ମନେ ଅଛି ମୋ ହଜବ୍ୟାଣ୍ଡ ଆସିକି ମତେ ରାତି 10ଟାରେ ସେ ଭଙ୍ଗା ଘରଟାକୁ ନେଇକି ଯାଇଥିଲେ, ଆମେ ମୋବାଇଲ ଟର୍ଚ୍ଚରେ ସବୁ ବୁଲି ବୁଲିକା ଦେଖିଥିଲୁ ସେ ଘରେ, ଯେହେତୁ

0: ଇଲେକ୍ଟ୍ରିସିଟି କନେକ୍ସନ ହେରିକା ନଥିଲା। ତାପରେ ଆମେ ସେ ଜାଗାଟା ନେଲୁ, ସେଠି ବି ସ୍କୁଲ ଷ୍ଟାର୍ଟ କରିଥିଲୁ।
1: ଏଇ ଯେ ସ୍କୁଲ ଯେତେବେଳେ ପ୍ରଥମ କରି ଆରମ୍ଭ କରିଥିଲେ, ସେଇ ସମୟର ଅନୁଭୂତି କଣ କେମିତି ଥିଲା ଆମକୁ ଟିକେ କୁହନ୍ତୁ।
0: ବହୁତ କଷ୍ଟ ଥିଲା, ମତେ ଏକୁଟିଆ ବହୁତ କଷ୍ଟ କରିବାକୁ ପଡେ। ମୋର ମନେ ଅଛି ମୋ ହଜବେଣ୍ଡ ପ୍ରତି 15 ଦିନରେ ଥରେ ଲେଖା ତାଙ୍କୁ ଯଦି ଛୁଟି ମିଳେ ସେ ସାଙ୍ଗେ ସାଙ୍ଗେ ପଳେଇ ଆସିବେ, କାରଣ ମୁଁ ବହୁତ ସେଟା ମୋ ପାଇଁ ବହୁତ ଷ୍ଟ୍ରଗଲିଂ ପିରିୟଡ ଥିଲା। ଆଉ ମୋ ଝିଅ ସେତେବେଳକୁ ଷ୍ଟାଣ୍ଡାର୍ଡ 2ରେ ପଢୁଥିଲା। ମୁଁ ରାତି 3ଟା ବେଳକୁ ଉଠିବୁ, ଆମେ 3 ଜଣ ଯାକ ଝିଅକୁ ମିଶେଇକି ଯିବୁ ହଂସପାଳ ଛକ ହଉ ଯୋଉ ଜାଗାରେ ସ୍କୁଲ ଆମର ଅଛି, ପେପର ଇନସର୍ଟ ଭର୍ତ୍ତି କରିବୁ, ବର୍ଷା ହଉଥିବ ଆମେ ଯାଇକି ପୋଷ୍ଟର ଲଗେଇବୁ, ଏସବୁ କାମ ଗୁଡାକ ଗ୍ରାଉଣ୍ଡ ୱାର୍କ ଆମେ 3 ଜଣ ବହୁତ ବହୁତ ମାନେ ହାର୍ଡୱାର୍କରେ ମୁଁ କରିଛି
1: କରିଛନ୍ତି।
0: ତାପରେ ଏମିତି ବି ସିଚୁଏସନ୍ ଆସିଛି, ସ୍କୁଲ ଭ୍ୟାନ୍ ମୋର ଚାଲିଥିବ, ଦିନେ ଡ୍ରାଇଭର ପଳେଇଲା, କହିଲା ମୋର ଗାଁକୁ ଯିବାର ଅଛି, କିଛି ବି ଗୋଟେ କାରଣ ନେଇକି ମୁଁ ଏବେ ଆଉ ଆସିପାରିବିନି। ତ ମତେ ବହୁତ ବ୍ୟସ୍ତ ଲାଗିଲା କେମିତି ମୋ ଛୁଆ ସ୍କୁଲକୁ ଆସିବେ, ସେମାନେ ଯୋଉଠି ଆସିବାକୁ ଭଲ ପାଉଛନ୍ତି ସେଇଟା କେମିତି ମିସ୍ ନ ହବ। ତ ମୁଁ ବସିଥିଲି, ମୋ ଭାଇକି ଦିନେ ଫୋନ କଲି, ମୁଁ କହିଲି ଏମିତି ମତେ ବହୁତ ଅସୁବିଧା ହେଇଛି, କଣ କରିବି ନା, ତତେ କେତେବେଳେ ଡ୍ରାଇଭର ଦରକାର? ମୁଁ କହିଲି ମତେ କାଲି 7:30ରେ ମୋ ପିଲାମାନେ ଆସିବେ। ନା ଲିଷ୍ଟ ବନା, କୋଉଠୁ କୋଉ ପିଲା ଉଠିବେ, ଫୋନ ନମ୍ବର ଦବୁ ମତେ। ସିଏ ମୋ ପାଖରେ ମାସେ 1.5 ମାସ ଆଜ୍ ଅ ଡ୍ରାଇଭର ସେ କାମ କରିଛି। ବହୁତ ଲୋକ ଆସିକି କୁହନ୍ତି ମ୍ୟାଡମ ଆପଣଙ୍କର ସ୍କୁଲ, ଆପଣ ପ୍ରିନ୍ସିପାଲ, ଆପଣ ଭାଇ ଗୋଟେ ଡ୍ରାଇଭର, ଆପଣ ଖରାପ ଲାଗୁନି? ମୁଁ କହିଲି କାମର କଣ ଖରାପ ଅଛି, କାମ ହଉଛି ଆମକୁ ଭଗବାନ ଦେଇଛନ୍ତି, ଆମେ ଯଦି ସେ ଜବ୍ଟାକୁ ନେଇପାରୁଛେ ଆଜ୍ ଅ ପ୍ରାଇଡ୍, ଆଠୁ ବଡ଼ ଜିନିଷ ମୋ ପାଖରେ କିଛି ନାହିଁ।
1: ତାପରେ ସେ ତ ଆପଣଙ୍କର ଭାଇ, ଆପଣ ତାଙ୍କର ଭଉଣୀ, ଯଦି ଭାଇ ଭଉଣୀ ପରସ୍ପରକୁ ଗୋଟେ ଏମିତି ଅସୁବିଧା ସମୟରେ ସାହାଯ୍ୟ ନ କରିବେ କିଏ କରିପାରିବ?
0: ମତେ ସ୍କୁଲ ପାଇଁ କାମ କଲାବେଳକୁ କିଛି ବି କଷ୍ଟ ଲାଗେନି, ମାନେ ମୁଁ ଭେରି ଏନର୍ଜେଟିକ ଥାଏ, ସକାଳୁ ମତେ ଯିବାକୁ ପଡିବ ସ୍କୁଲ, ଏଇ କାମ କରିବାର ଅଛି, ଛୋଟ ପିଲାମାନେ ଆସିବେ, ବେଳେବେଳେ ପିଲା ଆସିକି କାନ୍ଦି କାନ୍ଦିକା କୁଣ୍ଢେଇ ପକେଇବେ, ଆଉ ସିଏ ଜାଣିନଥିବେ ତାଙ୍କ ସାମ୍ନାରେ କିଏ ଅଛି, କାନ୍ଦି କାନ୍ଦିକା ବାନ୍ତି ବି ବହୁତ ଥର ମୋ ଉପରେ କରିଛନ୍ତି, ଚୁଟି ଟଣାଟଣି କରନ୍ତି। ଠିକ ଅଛି, ଛୋଟ ପିଲା ସେମାନେ କିଛି ଜାଣିନାହାନ୍ତି। ସେଇ ପିଲା ବି ଦିନେ 3-4 ଦିନ 15 ଦିନ ପରେ ସେଟ୍ ହେଇଗଲା ପରେ କାନ୍ଦ ବନ୍ଦ ହେଇଯିବ, ସେ ଆସି କହିବେ ମ୍ୟାମ ତୁ କାଇଁ 2 ଦିନ ହବ ଆସୁନଥିଲୁ? ତ ବିନ୍ଦିଟା ବହୁତ ସୁନ୍ଦର ଲାଗିଛି, ଆଠୁ ବଡ଼ ଉପହାର କଣ ଅଛି
1: ବାସ୍ତବିକ। ଆପଣଙ୍କ ସ୍କୁଲରେ ଯୋଉ ଟାଇମ ଟେବୁଲ ରହିଛି ସମୟ ନିର୍ଘଣ୍ଟ, ସେ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
0: ଆମର 9:00 ପିଲାମାନେ ଆସନ୍ତି,
1: ଆଜ୍ଞା,
0: ସ୍କୁଲକୁ ଆସିଲା ମାତ୍ରକେ ତାଙ୍କୁ ଶିଖା ହେଇଛି ତମ ନିଜ ଜୋତା ନିଜେ ଓହ୍ଲେଇବ, ସୁ ରାକ୍ରେ ରଖିବ, ସ୍କୁଲ ବ୍ୟାଗ ତମର କ୍ଲାସରୁମ୍ରେ ରଖିବ, ୱାଟର ବଟଲ, ଟିଫିନ ବକ୍ସ ସମସ୍ତେ ନିଜେ ନିଜର କୋଉଠି କରାହେଇଛି, ତାଙ୍କ ଡେ 1ରୁ ତାଙ୍କୁ ଶିଖା ହେଇଛି ଏଇ ଜାଗାରେ ତମେ ରଖିବ, ସେମାନେ କରିବେ। ତାପରେ ତାଙ୍କର 9 to 9:30, 9:40 ଆଉଟଡୋର ପ୍ଲେ କରିବେ, ସେମାନେ ତାଙ୍କ ବୟସର ପିଲାଙ୍କ ସହିତ ଯେତେ ଖେଳିବେ ତାଙ୍କର ଇଣ୍ଟ୍ରା ପର୍ସନାଲ ସ୍କିଲ ଯୋଉଟା ଥାଏ, ପିଲା ପିଲାଙ୍କ ସହିତ ମିଶିବ ଖେଳିବ, ତାଙ୍କର ଫିଜିକାଲ ଗ୍ରୋଥ ବି ହବ। ଯୋଉ ପିଲା କଥା କହିପାରୁନି, ଛୋଟ ଛୋଟ କଥାରେ ସେମାନେ କଥା କହିବା ବି ମୋ ଆଗରେ ବହୁତ ପିଲା ଶିଖିକି ମୋ କ୍ୟାମ୍ପସରୁ ବାହାରିକି ଯାଇଛନ୍ତି। ତାପରେ ସେମାନେ ଖେଳି ସାରିଲା ପରେ କ୍ଲାସରୁମ୍ ଭିତରକୁ ଆସନ୍ତି, ତାଙ୍କର ସର୍କଲ ଟାଇମ ହୁଏ, ତାଙ୍କର ପ୍ରେୟାର ହବ, ତାପରେ ପ୍ରେୟାର ପରେ ୟୋଗା ଥାଏ, ୟୋଗା ପରେ ତାଙ୍କର କ୍ଲାସରୁମ୍ ଆକ୍ଟିଭିଟି ଥାଏ। କ୍ଲାସରୁମ୍ ଆକ୍ଟିଭିଟି ଆମର ଏମିତି ହେଇଥାଏ, ଦିନେ ଦିନେ FMS ଥାଏ, ଯୋଉଟାକି ଆମେ ଫାଇନ୍ ମୋଟର ସ୍କିଲ କହୁ, ଯେଉଁଥିରେ ପିଲାମାନଙ୍କର ପିନ୍ସର ଷ୍ଟ୍ରଙ୍ଗ ହୁଏ। ପିନ୍ସର କଣ ପାଇଁ ଆମେ ଷ୍ଟ୍ରଙ୍ଗ କରୁ, ତାକି ତାକୁ ଇନ୍ ଫ୍ୟୁଚର ରାଇଟିଂ କଲାବେଳେ କିଛି ଅସୁବିଧା ନ ହଉ, ସେଥିପାଇଁ ଆମେ ବହୁତ ପ୍ରକାର ଆମର ମଣ୍ଟିସୋରୀ ଟଏଜ୍ ଅଛି କ୍ଲାସରୁମ୍ ଭିତରେ, ସେମାନଙ୍କୁ ଆମେ ଏଭ୍ରି ଅଲ୍ଟରନେଟ୍ ଡେ କିଛି ନା କିଛି ନୂଆ ଜିନିଷ କରେଇବା ପାଇଁ କରୁ। ତାପରେ ସେମାନଙ୍କର ଟିଫିନ ବ୍ରେକ ହୁଏ, ସେମାନେ ନିଜେ ଟିଫିନ ଖୋଲିବେ, ଖାଇବେ, ନିଜେ ହାତ ନିଜେ ଧୋଇବେ, ଖାଇ ସାରିଲା ପରେ ଯୋଉ ଖାଇବା ତଳେ ପଡିଥିବ ସେମାନେ ନିଜେ ସଫା କରିକି ନେଇକି ଡଷ୍ଟବିନ୍ରେ ପକେଇବେ। ଆମେ ଖାଲି ତାଙ୍କୁ ଖାଲି ଜଗିକି ଥାଉ, ଇନଷ୍ଟ୍ରକ୍ସନ ଦଉ, ବାବା ୟୁ ହାଭ୍ ଟୁ ଡୁ ଦିସ୍, ସେମାନେ ଏକ୍ଜାକ୍ଟଲି ଫଲୋ କରନ୍ତି। ଖାଇ ସାରିଲା ପରେ ଅଗେନ୍ ସେମାନେ 5-10 ମିନିଟ ଖେଳିବେ ବାହାରେ ଯାଇକି, ଯୋଉଟାକି ଆମେ ଗ୍ରସ୍ ମୋଟର ସ୍କିଲ କହୁଛୁ। ପିଲା ଯେତେ ବାହାରେ ଖେଳିବ ତାର ଫିଜିକାଲ ଡେଭଲପମେଣ୍ଟ ହବ, ଗୋଡ଼ ଓ ହାତ, ବଲ୍ଟା ଫୋପାଡୁଛି ତାର କଣ ହଉଛି, ସେତେବେଳେ ତାର ହାତ ମସଲ ହଉଛି, ପାୱାର ସେ ପାଉଛି, ଦୌଡୁଛି ଯେତେବେଳେ ତାର ଗୋଡ଼ ମସଲ ଡେଭଲପ କରୁଛି। ଛୋଟ ପିଲା ଏଇ ଟାଇମ୍ରେ ସେମାନଙ୍କର ଡେଭଲପମେଣ୍ଟ ବହୁତ ସାରା ହୁଏ, ତ ସେମାନେ ଖେଳିଲେ, ଖେଳି ସାରିଲା ପରେ ସେମାନେ ପୁଣି ଥରେ କ୍ଲାସ ଭିତରକୁ ଆସନ୍ତି, ଯୋଉଥିରେ ତାଙ୍କର ଆର୍ଟ ଆଣ୍ଡ କ୍ରାଫ୍ଟ ଆମେ ବହୁତ ସାରା କରୁ। କୋଉଦିନ ଅରିଗାମି ବି ଥାଏ, ଅରିଗାମି ଆଉ ଟେକ୍ନିକ ଅଫ୍ ଜାପାନିଜ୍ ୱେ ଅଫ୍ ଟିଚିଂ, ଯୋଉଥିରେ କି ସେମାନେ ପେପର ଫୋଲ୍ଡ କରିକି ଟଏଜ୍ କିଛି ବନେଇଲେ, ଫୁଲ କିଛି ବନେଇଲେ, ପେପର ବ୍ୟାଗ୍ ବନେଇଲେ କୋଉଦିନ, ଏଇଟା ସେମାନଙ୍କୁ ଶିଖାଯାଇଥାଏ। ଦେନ୍ ସେମାନେ ଗଲା ପୂର୍ବରୁ ଅଗେନ୍ ଲୋକା ଚାଣ୍ଟିଂ ହୁଏ, ତାପରେ

0: ମାନେ ଘରକୁ ଯାଆନ୍ତି
1: ଘରକୁ ଯାଆନ୍ତି ପିଲାମାନଙ୍କର ସୁରକ୍ଷାକୁ ଆପଣ କେମିତି ରକ୍ଷା କରନ୍ତି? ସବୁଠୁ ବଡ କଥା ହେଲା ଯେତେବେଳେ ସେମାନେ ଘରକୁ ଯାଉଛନ୍ତି ସେତେବେଳେ ସେମାନେ ଠିକଠାକ୍ ତାଙ୍କ ଘରେ ପହଞ୍ଚୁଛନ୍ତି କି ନାହିଁ, ସେଟା ପିତାମାତାଙ୍କର ଗୋଟେ ଚିନ୍ତାର ବିଷୟ ଥାଏ। ଆପଣ ସେଇଟାକୁ କେମିତି କଣ ମ୍ୟାନେଜ୍ କରନ୍ତି?
0: ମୋର ଡେ ୱାନ୍ରୁ ପୁରା ରୁଲ୍ ଥାଏ କି ମୋ ବାପା ମାଙ୍କ ଛଡା କୌଣସି ପିଲାଙ୍କୁ କାହା ହାତରେ ଛାଡ଼ିବିନି। ଯଦି ଜେଜେବାପା ଜେଜେମା ଆସୁଛନ୍ତି ତା ପ୍ରିଭିୟସ୍ ଡେ ଆସିକି ସେମାନେ ମୋତେ କହିକି ଯିବେ କି କାଲି ତା ଜେଜେ ଆସିବେ କି ଦାଦା ଆସିବେ କି ଖୁଡ଼ି ଆସିବେ ମା ଆସିବେ ଯିଏ ଆସିବେ ମୋତେ ଦେଖା କରିକି ଯିବେ। ବିନା ପରିଚୟ ବିନା ମୁଁ କୌଣସି ପିଲାଙ୍କୁ କାହା ସାଙ୍ଗରେ ଛାଡ଼େନି। ଇଭିନ୍ ମୋତେ ଦିନେ ଦୁଇଟା ପର୍ଯ୍ୟନ୍ତ ମୁଁ ସେଣ୍ଟରରେ ରହିବି ସେ ଛୁଆଟାକୁ ଧରିବି କିନ୍ତୁ ତା ମା ଅଫିସରୁ ଫେରିକି ଆସିବ ପିଲାକୁ ନେଇକି ଯିବ। ମୁଁ କେବେ କୌଣସି ପିଲାକୁ କାହାରି ସାଙ୍ଗରେ ଛାଡ଼ିବାକୁ ଚେଷ୍ଟା କରେନି କି ଇଚ୍ଛା ବି କରେନି। ଆଉ ଏଇଟା ହେଉଛି ଷ୍ଟ୍ରିକ୍ଟଲି ଇନ୍ଷ୍ଟ୍ରକ୍ଟେଡ୍ ସ୍କୁଲ କ୍ୟାମ୍ପସ ଭିତରେ ଅଲ୍ ଦ ଟିଚର୍ ସେମାନେ ବି କେବେ ଛାଡ଼ନ୍ତିନି, ଦେ ଆର୍ ଭେରି କୋପରେଟିଭ।
1: ଆଜ୍ଞା, ଏଇ ଯୋଉ ପିଲାଙ୍କ ସୁରକ୍ଷା କଥାରୁ ଗୋଟେ କଥା ମନକୁ ଆସୁଛି ଆପଣଙ୍କୁ ପଚାରିବୁ ଯେ ଗୋଟେ ସମୟ ଥିଲା ଯେମିତିକି ଆମେ ସବୁ ପିଲାଦିନେ ଘରେ ମା ବାପା ବା ଅଜାଇ ଜେଜେବାପା ଜେଜେମା ଏମାନଙ୍କ ପାଖରେ ବସିକିରି ପାଠ ପଢୁଥିଲୁ, ତାପରେ କିଛି ଦିନ ପରେ ଆମକୁ ପ୍ରଥମ ଶ୍ରେଣୀରେ ଯାଇକିରି ନାଁ ଲେଖେଇ ଦିଆଯାଉଥିଲା। କିନ୍ତୁ ଏବେ ଆଜିକାଲି ଆମେ ଦେଖୁଛୁ ଯେ ଏଇ ଯୋଉ ପ୍ରି ସ୍କୁଲ ଆଉ ପ୍ଲେ ସ୍କୁଲ ପରି ସବୁ ବିଦ୍ୟାଳୟମାନ ଗଢା ହଉଛି, ଏଇ ସବୁର ଆବଶ୍ୟକତା କଣ ଆଉ କେମିତି ରହିଛି ବୋଲି ଆପଣ କହିବେ?
0: ଆଗରୁ ମୋର ବି ମନେ ଅଛି ଆମେ ଯେତେବେଳେ ସ୍କୁଲକୁ ଷ୍ଟାଣ୍ଡାର୍ଡ ୱାନ୍ରେ ଯାଉଥିଲେ ତା ପୂର୍ବରୁ ଆମ ଘରେ ଜେଜେବାପା ଜେଜେମା ଭାଇ ଭଉଣୀ ସମସ୍ତେ ଥିଲେ, ସମସ୍ତଙ୍କ ସହିତ ଖେଳିବାକୁ ଆମ ପାଖରେ ସମୟ ଥିଲା। କିଛି ନହେଲେ ଜେଜେ ଗପ କହିବେ, ଭାଇ ଅଛି ଖେଳିବ। କିନ୍ତୁ ଆଜିକାଲି ଦେଖନ୍ତୁ ସମସ୍ତଙ୍କର ବାପା ମା ବି କାମ କରୁଛନ୍ତି, ପ୍ରତି ଘରେ ଗୋଟିଏ ଗୋଟିଏ ଛୁଆ, ତାଙ୍କର ନା କି ଭାଇ ଅଛି ନା କିଛି ଭଉଣୀ ବି ଅଛି, ସେ କାହା ସହିତ ଖେଳିବେ? କିଛି ଟାଇମ୍ ନ ପାଇଲେ ବି ଆଜିକାଲି ଦେଖନ୍ତୁ ମୋବାଇଲ ଦେଖୁଛନ୍ତି ବହୁତ ସାରା, ସବୁ ପିଲା ଏବେ ମୋବାଇଲ ଆଡିକ୍ଟ ହେଇଗଲେଣି। କିନ୍ତୁ କଣ ପାଇଁ? ଯେହେତୁ ତାଙ୍କ ପାଖରେ କେହି ନାହାନ୍ତି ଖେଳିବା ପାଇଁ, ତାଙ୍କୁ ଶୁଣିବାକୁ କେହି ନାହାନ୍ତି। ପ୍ଲେ ସ୍କୁଲ ସେମାନେ କଣ ପାଇଁ ଆସୁଛନ୍ତି? ତାଙ୍କରି ବୟସର ଛୋଟ ଛୋଟ ପିଲାମାନେ ଆସୁଛନ୍ତି, ଖେଳୁଛନ୍ତି ତାଙ୍କ ସହିତ, ଗପ କରୁଛନ୍ତି, ସେ କେତେ ସୁନ୍ଦର ଭାବରେ ଆସି କଥା, ସେ କଣ କଥା ହୁଅନ୍ତି ଗଡ୍ ଓନ୍ଲି ନୋଜ୍, କିନ୍ତୁ ସେମାନଙ୍କ ଭିତରେ ଏତେ ସୁନ୍ଦର ଗପ ଚାଲିଥିବ ଚାଲିଥିବ, ସେଇଥିରେ ହିଁ ସମୟ କଟିଯାଏ।
1: ଇଏ ଗୋଟେ ଠିକ କଥା କହିଲେ ଯେ ଘରେ ବର୍ତ୍ତମାନ ଉଭୟ ବାପା ମା କର୍ମଜୀବୀ ଆଉ ଘରେ ହୁଏତ ବୟସ୍କ ବା ଜେଜେ ଜେଜେମା କିମ୍ବା ଅଜାଇଙ୍କର ଉପସ୍ଥିତି ନାହିଁ, ଛୋଟ ପରିବାର ବାପା ମା ଆଉ ଗୋଟେ ଛୁଆ ଯେମିତି ଆପଣ କହିଲେ, ପରିବାର ଭିତରେ ପିଲାଟି ବଢି ଉଠିବାର ସମୟରେ ସାଙ୍ଗସାଥି ବିହୀନ ହେଇଯାଉଛି, ସେ ଦୃଷ୍ଟିରୁ ଦେଖିବାକୁ ଗଲେ ପ୍ଲେ ସ୍କୁଲ ଆବଶ୍ୟକତା ରହିଛି
0: ନିହାତି ଭାବରେ।
1: ଆଜ୍ଞା, ଆଜି ଯଦି ଜଣେ ପ୍ଲେ ସ୍କୁଲ କରିବାକୁ ଚାହିଁବ, ଯେମିତିକି ଆମେ ଦେଖୁଛୁ ଯେ ଏ ଗୋଟେ ସାଧାରଣ ଆଉ ଭଲ ଉପାର୍ଜନର ମାଧ୍ୟମ ପାଲଟିଛି, ଏଭଳି ଗୋଟେ ଅନୁଷ୍ଠାନ ଗଢିବା ପାଇଁ ଆଉ ନିଜେ ଆତ୍ମନିର୍ଭର ହେବା ପାଇଁ ଜଣକୁ କଣ ସବୁ କରିବାକୁ ପଡିବ ବୋଲି ଆପଣ କହିବେ?
0: ପ୍ରଥମେ ତ ଆପଣ ପ୍ଲେ ସ୍କୁଲ କୋଉଠି କରୁଛନ୍ତି ଆପଣଙ୍କୁ ସେ ଜାଗାରେ ଗୋଟେ ରେକି କରିବାକୁ ପଡିବ, କାହା ସହିତ ଆପଣ ଯାଉଛନ୍ତି କମ୍ପିଟ କରିବା ପାଇଁ, ଆପଣ ନିଜକୁ ସେଇ କମ୍ପିଟିଟର ମାନଙ୍କ ଭିତରେ କେମିତି ଷ୍ଟାଣ୍ଡ ଆଉଟ କରିବେ, କଣ ହଟକେ କଲେ ତ ଆପଣଙ୍କ ପାଖକୁ ଆଉ 10ଟା ପ୍ଲେ ସ୍କୁଲ ଅଛି ଆପଣଙ୍କ ପାଖକୁ କାହିଁକି ଆଉ ଜଣେ ପ୍ୟାରେଣ୍ଟସ ଯିବ? ଆମେ ତ ନୂଆ ଏଇ ଫିଲ୍ଡରେ, ଆପଣ ନୂଆ ଏଣ୍ଟ୍ରି କରିବେ, ଆପଣଙ୍କ ପାଖରେ କଣ? ସେଇଟା ହେଉଛି ଆପଣଙ୍କର ୟୁନିକ୍ ସେଲିଂ ପଏଣ୍ଟ, ସେଇଟା ଆପଣଙ୍କୁ ଗୋଟେ ଭେରି ଷ୍ଟ୍ରଙ୍ଗଲି ୟୁ ହାଭ୍ ଟୁ ଡିସାଇଡ୍, ମୁଁ ଏଠି କଣ କରିବି ତାକି ମୋ ପାଖରେ ଗୋଟେ ପ୍ୟାରେଣ୍ଟସ ଯେତେବେଳେ କାଲି ସକାଳେ ଆସୁଛି, ହି ଅର୍ ସି ସୁଡ୍ ବି ଭେରି ହାପି କି ଚାଲ ମୁଁ ମୋ ଛୁଆକୁ ଯୋଉଠିକି ଛାଡୁଛି ସି ଇଜ୍ ଗୋଇଂ ଟୁ ଲର୍ନ ସମଥିଙ୍ଗ ଫ୍ରମ୍ ହିୟର। ତ ଆପଣଙ୍କୁ ସେଇଟା ଗୋଟେ ଡିସାଇଡ୍ କରିବାକୁ ପଡିବ। ସେକେଣ୍ଡଲି ହଉଛି ଯେତେବେଳେ ଆପଣ ଗୋଟେ ଜାଗା ନଉଛନ୍ତି, ଆପଣ ସବୁବେଳେ ସଜେଷ୍ଟ କରନ୍ତୁ କି ଏଇଟା ଗୋଟେ ଗ୍ରାଉଣ୍ଡ ଫ୍ଲୋର ରେ ହେଇଥିବ, ଆଉ ନିଶ୍ଚିନ୍ତ ଭାବେ ପିଲା ଖେଳିବା ପାଇଁ ଗୋଟେ ଛୋଟ ଜାଗାଟେ ଥିବ ଯୋଉଠିକି ସେ ଆସିବ ଖେଳିପାରିବ। ପିଲା ତ ଆଜି ନହେଲେ କାଲି ନିଶ୍ଚିତ ପାଠ ପଢିବ, ନୋ ଡାଉଟ, କିନ୍ତୁ ଖେଳ ଖେଳ ଯୋଉଟା କି ପିଲାର ବହୁତ, ମୁଁ ଗୋଟେ ସ୍ପୋର୍ଟସ ମ୍ୟାନ, ମୋ ପାଇଁ ମୁଁ ଭାବେ ଯେ ସ୍ପୋର୍ଟସଟା ହଉଛି ପିଲାମାନଙ୍କ ପାଇଁ ବହୁତ ହେଲ୍ପ କରିବ ଆଗକୁ ସେମାନଙ୍କର ବଢିବାରେ ଆଉ ସେମାନଙ୍କର କନସେନ୍ଟ୍ରେସନ, ସେମାନେ ବାହାରେ ଯେତେ ଖେଳିବେ ସେମାନେ ସେତେ ଫୋକସ୍ଡ ହେଇକି ରହିବେ। ଏଇଟା ପିଲାମାନଙ୍କ ପାଇଁ ମୁଁ ଭାବିବି ଯେ ନିହାତି ଗୋଟେ ଗ୍ରାଉଣ୍ଡ ଫ୍ଲୋର ହେଇଥିବ, ଜାଗା ଥିବ ପିଲାମାନଙ୍କ ଖେଳିବା ପାଇଁ, ସେମିତିଆ ଜାଗାଟେ ଯଦି ହେଇଥିବ ତାହେଲେ ଆପଣ ପ୍ଲେ ସ୍କୁଲ କରିପାରିବେ।
1: ଆଉ ପୁଞ୍ଜି?
0: ହଁ, ସେଥିପାଇଁ ଆପଣଙ୍କୁ ଗୋଟେ ପ୍ଲେ ସ୍କୁଲ କରିବା ପାଇଁ ଆଜିକା ଡେଟ୍ରେ 10-12 ଲକ୍ଷ ଟଙ୍କା ନିହାତି ଭାବେ ଦରକାର। କାରଣ ଟଏଜ୍, ଆଉଟଡୋର ଟଏଜ୍ ଅଛି, ଇନ୍ଡୋର ଟଏଜ୍ ଅଛି, କ୍ଲାସରୁମ୍ ସେଟ୍ଅପ୍ସ ଅଛି, ତାପରେ ପିଲାମାନଙ୍କୁ ରଙ୍ଗ ଦେଖିଲେ ବହୁତ ଭଲ ଲାଗେ ଯୋଉଟାକି ତାଙ୍କ ଆଖିକି କ୍ୟାଚ୍ କରିବ, ଆପଣଙ୍କୁ ପେଣ୍ଟିଂସ କରିବାର ଅଛି ସେଗୁଡ଼ାକ, ତାପରେ ତାଙ୍କର ମଣ୍ଟିସୁରୀ ଟଏଜ୍ ବି ଦରକାର, ଚାର୍ଟ ପେପର ଦରକାର, ଫ୍ଲାସ୍ କାର୍ଡ ଦରକାର, ଏଗୁଡ଼ା ସବୁ କରିବା ପାଇଁ ମୋର 10-12 ଲକ୍ଷ ଟଙ୍କା।

0: ନିହାତି ଭାବେ ଦରକାର।
1: ଆଜ୍ଞା, ଏଥିପାଇଁ କଣ ଜଣେ ଚାହିଁଲେ ବ୍ୟାଙ୍କରୁ ଲୋନ୍ ନେଇପାରିବ କି?
0: ହଁ ମ୍ୟାଡମ, ଏଥିପାଇଁ ତ ଆଜିକାଲି ଆଜ ଅ ୱୁମେନ୍ ଏଣ୍ଟରପ୍ରେନର ଏବେ ତ ଗଭର୍ଣ୍ଣମେଣ୍ଟ ଦଉଛନ୍ତି ବହୁତ ସାରା ଲୋନ, ଏଇଟା ଏଥିପାଇଁ ବି ଲୋନ
1: ନେଇପାରିବ।
0: ଆଜ୍ଞା,
1: ଆଉ ଗୋଟେ କଥା ହେଲା, ତାଲିମ କଣ ନବାକୁ ପଡିବ ବିଶେଷ ଭାବରେ
0: ଆପଣଙ୍କୁ? ମୁଁ ହଉଛି କହିବି ଗୋଟେ ଏଣ୍ଟିଟି ଯୋଉଟା ନର୍ସରୀ ଟିଚର୍ସ ଟ୍ରେନିଂ ଆପଣଙ୍କୁ ଗୋଟେ ନିହାତି ଭାବେ ନବାକୁ ପଡିବ। ପ୍ଲସ ଆପଣ ଏଇ ଫିଲ୍ଡକୁ ଆସିବା ପୂର୍ବରୁ ଆପଣ ଗୋଟେ ସ୍କୁଲରେ କାମ କରନ୍ତୁ, 5-6 ବର୍ଷ କାମ କରିବେ, କାମ କଲେ କିଛି ଶିଖିବେ, କେମିତି ଛୋଟ ପିଲାକୁ ମୁଁ ହ୍ୟାଣ୍ଡେଲ କରିବି, ତାକୁ ମୁଁ ରାଗି ପାରିବିନି, କାରଣ ଗୋଟେ ସିଏ ତା ମାଆକୁ ଛାଡିକି ଆମ ପାଖକୁ ଆସୁଛି, ସେ କାଲି ସକାଳେ କଣ ସେ ଆସିବନି ଆମ
1: ଅନୁଭୂତି ନବାକୁ ପଡିବ।
0: ଆଜ୍ଞା,
1: ଗୋଟେ ବିଦ୍ୟାଳୟରେ କାମ କରିକି ଯଦି ଅନୁଭୂତି ଆପଣ ସାଉଁଟି ପାରିବେ ତାହେଲେ ଭଲ ଭାବରେ କାମ କରିପାରିବେ। ଏଇ ଟିକକ ଆଗରୁ ଆପଣ କଥାବାର୍ତ୍ତା ଭିତରେ କହୁଥିଲେ ଆପଣ ଜଣେ ସ୍ପୋର୍ଟସମ୍ୟାନ।
0: କ୍ଲାସ ସିକ୍ସ ଥ୍ରୁ ମୁଁ ମୋର ମନେ ଅଛି ମୁଁ କ୍ଲାସ ସିକ୍ସ ଅନୱାର୍ଡସ୍ ରୁ ମୁଁ ସ୍ପୋର୍ଟସ ପାଇଁ ପ୍ରାକ୍ଟିସ କରିବା ଆରମ୍ଭ କଲି। ମୁଁ ସେତେବେଳେ ୟୁନିଟ୍ ଟୁ ଗର୍ଲସ ହାଇସ୍କୁଲରେ ପଢୁଥିଲି।
1: ଆଜ୍ଞା,
0: ସେଇଠି ମୁଁ ଖେଳିବାକୁ ଯାଏ କାରଣ ମୋତେ ଖେଳିବା ପାଇଁ ସେଇ ଦିନରୁ ବହୁତ ଆଗ୍ରହୀ ଥିଲି। ମୁଁ ସ୍କୁଲ ପାଇଁ ଖେଳିଛି, ଷ୍ଟେଟ୍ ଲେବୁଲ ପାଇଁ ଖେଳିଛି, ଯେତେବେଳେ ମୁଁ ରାଣୀହାଟ ହାଇସ୍କୁଲରେ ପଢୁଥିଲି କଟକ ଡିଷ୍ଟ୍ରିକ୍ଟ ପାଇଁ ବି ଖେଳିଛି। ସେତେବେଳେ ମୁଁ ସର୍ଟ ଡିଷ୍ଟାନ୍ସ ରନିଂ କରୁଥିଲି, ତାପରେ ଆଜିକା ଡେଟ୍ରେ ମୁଁ ଲଙ୍ଗ ଡିଷ୍ଟାନ୍ସ ରନିଂ କରୁଛି। ମୁଁ ଏବେ ରିସେଣ୍ଟଲି 42 କିଲୋମିଟର ମୁମ୍ବାଇ ମାରାଥନ ଯୋଉଟା ମୁଁ ସେଟା କମ୍ପ୍ଲିଟ୍ କରିଛି। ତାପରେ ମୁଁ ସାଇକ୍ଲିଂ କରେ, ସାଇକ୍ଲିଂ ବି ମୁଁ ଲଙ୍ଗ ଡିଷ୍ଟାନ୍ସ କରୁଛି। ବାଙ୍ଗାଲୋରରୁ ମୈସୁର ଥରେ ଯାଇଥିଲି, ତାପରେ ମୋର ରେଗୁଲାର ପ୍ରାକ୍ଟିସ୍ ରୁହେ, ପିପିଲି ବାଇପାସ୍ ପର୍ଯ୍ୟନ୍ତ ଯାଏ, ଫେରେ 50-60 କିଲୋମିଟର ମୁଁ ରେଗୁଲାରଲି କରୁଛି।
1: ବହୁତ ସୁନ୍ଦର କଥା। ଆଉ ସବୁ କଣ ରୁଚି ରହିଛି ଆପଣଙ୍କର?
0: ମୁଁ ମୋର ଫ୍ରି ଟାଇମ୍ରେ ମୋର ଗାର୍ଡେନ୍ ଗୋଟେ ଅଛି ଆମ ଘର ଛାତ ଉପରଟା, ମୁଁ ବହୁତ ସାରା ଗଛ ଲଗେଇଛି। ତା ଛଡା ମୁଁ ମଣ୍ଡଲା ଆର୍ଟ କରେ ଆଉ ପ୍ୟାଚ୍ ୱାର୍କ କାମ କରେ। ପ୍ୟାଚ୍ ୱାର୍କ ହଉଛି ଛୋଟ ଛୋଟ କନା କାଟିକି କ୍ୱିଲ୍ଟ ବନେଇବା, ସେଇଟା ମୁଁ କାମଟା କରେ।
1: ଆଜ୍ଞା, ମଣ୍ଡଳ ଆର୍ଟରେ ଆପଣ ପ୍ରାୟତଃ କୋଉ ଚିତ୍ର କରିଥାନ୍ତି?
0: ମଣ୍ଡଳ ଆର୍ଟରେ ମୁଁ ଜଗନ୍ନାଥଙ୍କୁ ବହୁତ କରିଛି। ବାଙ୍ଗାଲୋରରେ ଗୋଟେ ହୋଟେଲ ଅଛି, ସେ ହୋଟେଲ ଭିତରେ ସବୁ ଯେତିକ ପେଣ୍ଟିଂ ଲାଗିଛି ସେ ଓନର ମୋଠୁ କିଣିଥିଲେ। ଆଜି ବି ମୋତେ ଅର୍ଡର ଆସେ, ମୁଁ ଯେତିକି ନେଇପାରେ ମାସକୁ 4-5 ମଣ୍ଡଳ ଆର୍ଟ କରିକି ମୁଁ ବିକ୍ରି କରେ।
1: ଆଜ୍ଞା,
0: କ୍ୱିଲ୍ଟ ବି ସେମିତି, ଦିନେ ହଠାତ୍ ଘରେ ବସିଥିଲି, ଜଣେ କଷ୍ଟମର ମୋତେ ଫୋନ୍ କଲେ କି ମ୍ୟାଡାମ ଆପଣ କ୍ୱିଲ୍ଟ କରୁଛନ୍ତି, ମୋ ଛୋଟ ବେବିର ମୁଁ ରଖିଛି ଡ୍ରେସ ସବୁ, ଆପଣ ସେ କନା ୟୁଜ୍ କରି ଗୋଟେ ମେମୋରି କ୍ୱିଲ୍ଟ ବନେଇ ପାରିବେ କି? ମୁଁ କହିଲି ହଁ ନିଶ୍ଚିନ୍ତ ବନେଇଦେବି, ତ ମୋତେ କିନ୍ତୁ 10-15 ଦିନ ଟାଇମ୍ ଦରକାର ନା? ହଁ ଠିକ୍ ଅଛି, ତ ମୁଁ ସେଇଟା ତାଙ୍କୁ ବନେଇକି ଦେଇଥିଲି, ସେ ବହୁତ ଖୁସି ହେଇଥିଲେ, ବହୁତ ସୁନ୍ଦର ଫିଡ୍ବ୍ୟାକ୍ ମୋତେ ମିଳିଥିଲା।
1: ଆପଣ ପ୍ଲେ ସ୍କୁଲ ଚଲାଉଛନ୍ତି, ଏତେ ଗୁଡ଼ିଏ ରୁଚି ଆଉ ଆଗ୍ରହର କାମ ମଧ୍ୟ ଅଛି, ଏତେ ସବୁ ରୁଚି ଆଗ୍ରହର କାମ, ୟା ଭିତରେ ଆପଣଙ୍କର ପ୍ରତିଦିନର ଦିନଚର୍ଯ୍ୟା କଣ କେମିତି ଚାଲେ?
0: ମୁଁ ସକାଳ 4 ଉଠେ, 4 ଉଠିକି ମୁଁ ପ୍ରାକ୍ଟିସ ପାଇଁ ବାହାରି ଯାଏ ଘରୁ 5:15 ମ୍ୟାକ୍ସିମମ 5:30, ମୁଁ 9 ପର୍ଯ୍ୟନ୍ତ ମୁଁ ପ୍ରାକ୍ଟିସ କରେ, ଆସିକି ଫ୍ରେଶ ହେଇକି ମୁଁ ସ୍କୁଲ ଯାଏ। ସ୍କୁଲରୁ ଆସିଲା ପରେ ମୁଁ ସ୍କୁଲ ବାଇ 1:30 ମୁଁ ଘରକୁ ଆସିଯାଏ, ସେଇ 2-3 ଘଣ୍ଟା ମୁଁ ଟିକେ ବ୍ରେକ୍ ନିଏ। ତାପରେ ମୁଁ ଇଭିନିଂରେ ମୋର ଯଦି କିଛି ଅର୍ଡର ଥିବ, ଆର୍ଟ ୱାର୍କ ଥିବ କି ପ୍ୟାଚ୍ ୱାର୍କର କିଛି ବି ଅର୍ଡର ଥିବ, ମୁଁ ସେ କାମ ଗୁଡ଼ାକ ଧୀରେ ଧୀରେ ଷ୍ଟାର୍ଟ କରେ। ତାପରେ ସନ୍ଧ୍ୟାବେଳେ ମୋର ଗାର୍ଡେନ ଅଛି, ତାକୁ ପାଣି ଦେବାକୁ ପଡେ, ଗଛ ଗୁଡ଼ାକର କେୟାର ନେବାକୁ ପଡେ, ସେଇଥିରେ ବି ମୁଁ କିଛି ସମୟ କାଟେ।
1: ପରିବାରରେ ଆଉ କିଏ ସବୁ ଅଛନ୍ତି?
0: ମୋ ହଜବ୍ୟାଣ୍ଡ ଅଛନ୍ତି, ମୋର ଗୋଟେ ଟିନେଜ୍ ଝିଅ ଅଛି, ଶାଶୁ ଅଛନ୍ତି 80 ବର୍ଷ, ବାବା ଚାଲିଗଲେଣି 2 ବର୍ଷ ହବ ଶ୍ୱଶୁର, ଆଉ ଗୋଟେ 2 ବର୍ଷର ଗୋଟେ ବିଲେଇ ଅଛି ଟୁଙ୍ଗୁରି, 8 ବର୍ଷର ଗୋଟେ କଇଁଚ ଅଛି ଜୁଲିଓ ତା ନା।
1: ଆଚ୍ଛା,
0: ଫ୍ୟାମିଲିରେ ଏତିକି ଜଣ ଅଛି।
1: ବହୁତ ବଢିଆ। ସ୍ୱାମୀ ଆପଣ କହୁଥିଲେ ବାଙ୍ଗାଲୋରରେ ରୁହନ୍ତି?
0: ଆଜ୍ଞା।
1: କେମିତି କଣ ଚାଲେ ସିଏ ବାଙ୍ଗାଲୋରରେ, ଆପଣ ଏଠି ଝିଅକୁ ନେଇକିରି ଶାଶୁଙ୍କ ସହିତ, ତାଙ୍କ ଅନୁପସ୍ଥିତି ଅନୁଭବ ହୁଏ?
0: ସେମିତି ତ ଦେଖିବାକୁ ଗଲେ କେବେ ହୁଏନି, କାରଣ ଦିନ ଯାକର ବହୁତ ସାରା କାମ ଥାଏ ଯୋଉଟାକି ମୁଁ କରିଦିଏ, ଯେତେବେଳେ ତାଙ୍କର ଦରକାର ପଡେ କି ଅଫିସିଆଲ ତାଙ୍କର କିଛି କାମ ଥିବ ସେ ଆସନ୍ତି, ଭେରି ଫ୍ରିକ୍ୱେଣ୍ଟଲି ସେ ଟ୍ରାଭେଲ କରନ୍ତି ଭୁବନେଶ୍ୱର। ଅଦରୱାଇଜ ମୋତେ କିଛି ଅସୁବିଧା ହବନି, କାରଣ ଯେତେବେଳେ ମୋ ଶାଶୁ ଶ୍ୱଶୁର ଦେ ଆର୍ ଭେରି କୋପରେଟିଭ, ସେମାନେ ମୋତେ କେବେ କିଛି ବି ଜିନିଷର ଆବସେନ୍ସ ଫିଲ୍ କରିବାକୁ ଦିଅନ୍ତିନି। ସେମାନେ କୁହନ୍ତୁ ବାବା ମା ଅଛନ୍ତି ତୁ କଣ ପାଇଁ ଚିନ୍ତା କରୁଛୁ, ମୋ ଶ୍ୱଶୁର ଆଜି ନାହାନ୍ତି, ମୋର ମନେ ଅଛି ସେଦିନ ମୁଁ ଯଦି ସ୍କୁଲ ବାହାରିଥିବି ଗାଡିଟା ଅସନା ହେଇକି ଥିବ, ଆରେ ତୁ ବା ସ୍କୁଲ ଯିବୁ ଗାଡି କଣ ଏତେ ଅସନା କରି ରଖିଛୁ, ଗାଡି ସେ ପୋଛିଦେବେ, ମୁଁ ଯେପର୍ଯ୍ୟନ୍ତ ଘରକୁ ନ ଆସିଥିବି ବାବା ମା ଦି ଜଣ ଯାକ ଡୋର ପାଖରେ ବସିଥିବେ।
1: ଝିଅ ଆପଣଙ୍କର କଣ କରୁଛି?
0: ମୋ ଝିଅ ଏବେ ଗ୍ରାଜୁଏସନ କରିବ।

0: ବାଙ୍ଗାଲୋର ଯାଇକି
1: ଆପଣଙ୍କ କଥାରୁ ଆମେ ଜାଣୁଛୁ ଯେ ଆପଣଙ୍କର ଗୋଟେ ସୁଖୀ ପରିବାର, ତେବେ ଗୋଟେ ସୁଖୀ ପରିବାରକୁ ଗଢିବାରେ, ତାକୁ ଅତୁଟ କରି ରଖିବାରେ ଜଣେ ନାରୀର ଭୂମିକା ସମ୍ପର୍କରେ ଆମେ ସମସ୍ତେ ଜାଣୁ। ଆପଣ ତ ଜଣେ ନାରୀ, ନିଜ ହିସାବରେ ଆପଣ ଆପଣଙ୍କ ଘରକୁ କେମିତି ବାନ୍ଧିକି ରଖିଛନ୍ତି ବୋଲି ଯଦି ପଚାରିବା କଣ କହିବେ?
0: ଏ ବ୍ୟସ୍ତବହୁଳ ଜୀବନ ଭିତରେ ବି ଘର ପାଇଁ ଟାଇମ ନିଶ୍ଚିନ୍ତ ସମୟ କାଢିବାକୁ ପଡୁଛି, ଆଉ ପଡେ ବି। ଆଉ ମତେ କୋଉଠି ବି ସମୟ ଯଦି ମିଳେ ମୁଁ ନିଶ୍ଚିନ୍ତ ସମୟ କାଢେ, ଆଉ ମୋ ଶାଶୁ ଶ୍ୱଶୁରଙ୍କୁ ଯେମିତି ହେଲେ ତାଙ୍କ ସହିତ କିଛି ସମୟ କାଟେ, ତାଙ୍କ ସହିତ କଥାବାର୍ତ୍ତା କରେ। ଯେହେତୁ ସେମାନେ ବୟସ୍କ ଲୋକ, ସେମାନେ ଚାହୁଁଛନ୍ତି ତାଙ୍କ ସହିତ କିଏ ଗୋଟେ ଆସି କଥା ହଉ। ତାପରେ ମତେ ଲାଗେ ଯେ ଗୋଟେ ସ୍ତ୍ରୀ ହିସାବରେ ଆମେ ସମସ୍ତଙ୍କୁ ଯଦି ଆମର ମଧୁର ବଚନ ଆଉ ଭଲ ବ୍ୟବହାରରେ ଯଦି ଜଣକୁ ବାନ୍ଧିକି ରଖିପାରୁଛ, ଆଠୁ ବଡ଼ ଉପହାର କ'ଣ ହେଇପାରିବ?
1: ବାସ୍ତବିକ ଜଣକୁ ଯଦି ଆମେ ଦୁଇପଦ ଭଲ କଥା କହିପାରିବା, ସ୍ନେହ ଆଦର ଭଳିଆ କଥା, ସମ୍ପର୍କକୁ ସୁନ୍ଦର କରିବାରେ ବେଶୀ ସମୟ ଲାଗିବ। ତେବେ ଏଇସବୁ ତ ଠିକ ଅଛି, ସ୍ନେହ ଆଦର କଥା ଠିକ ଅଛି, ଆପଣ ଯେମିତି କହିଲେ ମଧୁର ବଚନ ଠିକ ଅଛି, କିନ୍ତୁ ବେଳେବେଳେ କ'ଣ ହୁଏ ନା, ଯେହେତୁ ବ୍ୟକ୍ତିଗତ ଜୀବନ ସହିତ ଗୋଟେ ପେସାଗତ ଜୀବନ ମଧ୍ୟ ଆମର ଥାଏ, କିଛି ଜିନିଷକୁ ନେଇ କିଛି ଉଚ୍ଚାକାଂକ୍ଷା ବେଳେବେଳେ ମନକୁ ଆସିଯାଏ।
0: ଆଇ ଲିଡ୍ ଅ ଭେରି ସିମ୍ପଲ ଲାଇଫ, ମୋର ଏମିତି କିଛି ବହୁତ ଉଚ୍ଚ ଆଶା ତ ନାହିଁ। ମୁଁ ଯୋଉଠି ବି ଅଛି, ମୁଁ ଛୋଟ ପିଲାଙ୍କର ସ୍କୁଲ ଚଲଉଛି, ମୁଁ ବହୁତ ଖୁସି ଅଛି, ଆଉ ଏଇଟାକୁ ମୁଁ ଆଗକୁ ବି କଣ୍ଟିନ୍ୟୁ ରଖିବି। ମୁଁ ଜାଣିନି କାଲି ସକାଳେ ଯଦି ଆଉ ଗୋଟେ ବି ସ୍କୁଲ ଖୋଲିବାକୁ ପଡିବ କି ଅପରଚ୍ୟୁନିଟି ଆସିବ, ଆଇ ଏମ୍ ଅଲସୋ ରେଡି ଫର ଦାଟ। ମୁଁ ସେଇଟା ଆଉ ଗୋଟେ ସେଣ୍ଟର ବି ଖୋଲିବି, ତ ମୁଁ ଏଇଥିରେ କଣ୍ଟିନ୍ୟୁ କରିବି। ତା ଛଡା ମତେ ଆଇରନ୍ ମ୍ୟାନ୍, ଯୋଉଟାକି ସୁଇମିଂ, ରନିଂ ଆଉ ସାଇକ୍ଲିଂ, ତିନିଟା ଇଭେଣ୍ଟକୁ ନେଇକି ଆମକୁ କରିବାକୁ ପଡିବ, ମୁଁ ସେଇଟା ପାଇଁ ନିଜକୁ ଟ୍ରେନ୍ କରିବି। ଆପାର୍ଟ ଫ୍ରମ୍ ଦିସ୍, ଯଦି ଇନ୍ ଫ୍ୟୁଚର ମତେ କୋଉଠି ମୋ ହଜବ୍ୟାଣ୍ଡକୁ ତାଙ୍କ ବିଜନେସରେ ସାହାଯ୍ୟ କରିବାକୁ ପଡିବ, ୱେର୍ ଏଭର୍ ହି ନିଡ୍ସ ମି, ଆଇ ୱିଲ୍ ବି ଦେୟାର୍ ଟୁ ସପୋର୍ଟ ହିମ୍।
1: ଆଜ୍ଞା, ଆପଣ ସହିତ ଆଲୋଚନା କରିକିରି କଥା ହେଇକିରି ଆଜି ବହୁତ ଭଲ ଲାଗିଲା। ଏଇ ଆଲୋଚନାକୁ ସରିବା ପୂର୍ବରୁ ଗୋଟେ ପ୍ରଶ୍ନ ଆପଣଙ୍କୁ ପଚାରିବୁ, ଯେ ଜୀବନରେ ଖୁସିରେ ରହିବାର, ପରିବାର ସହିତ ଭଲରେ ରହିବାର ସେ ମୂଳ ମନ୍ତ୍ରଟି କ'ଣ ଆପଣଙ୍କ ଦୃଷ୍ଟିରେ?
0: ମତେ ଲାଗେ ଅନ୍ୟକୁ ସୁଧାରିବା ପୂର୍ବରୁ ନିଜକୁ ଆଗ ସୁଧାରନ୍ତୁ। ବାହାର ଲୋକର କୁଗୁଣ ଚର୍ଚ୍ଚା କରିବା ପୂର୍ବରୁ ନିଜ ଭିତରେ କ'ଣ ଆମର ଅଛି ସେଇଟା ଯଦି ଆମେ ବାହାର କରିପାରିବା ତାହେଲେ
1: ଭଲ
0: ହବ। ଆମେ ଆଜି ଭଲ ହେଇପାରିବା ତାହେଲେ ସାନା ଲୋକ ଆମକୁ ଆଜ୍ ଅ ଭଲ ପର୍ସନ୍ ହିଁ ସିଏ ଆମକୁ ଆକ୍ସେପ୍ଟ କରିବ। ଯଦି ମୁଁ ଖରାପ ହେବି ତାହେଲେ ସାନା ଲୋକଟା ଖରାପ ଭାବରେ ହିଁ ସବୁବେଳେ ମତେ ଗ୍ରହଣ କରିବ ନା।
1: ମାନେ ଆପଣଙ୍କର କହିବାର କଥା ହେଲା ଯେ ଅନ୍ୟଠାରେ କୌଣସି ଦୁର୍ଗୁଣକୁ ଦେଖିବା ପୂର୍ବରୁ ନିଜେ ଭଲ ଗୁଣର ଅଧିକାରୀ ହବା ଦରକାର, ଯାହାଫଳରେ ସବୁ ଠିକ ହେଇପାରିବ। ତେବେ ଶେଷରେ ଆଜି ଆପଣଙ୍କୁ ଶୁଣୁଥିବା ଆମର ଏଇ ନାରୀ ମହଲ କାର୍ଯ୍ୟକ୍ରମର ଶ୍ରୋତା ଭଉଣୀମାନେ, ତାଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
0: ସମସ୍ତେ ଜୀବନରେ କିଛି ନା କିଛି କାମ କରିବା ନିହାତି ଦରକାର, ଆଉ ନିଜେ ନିଜ ଗୋଡ଼ରେ ଛିଡ଼ା ହେବା ନିହାତି ଦରକାର। ଆଜିକା ଯୁଗରେ କାମ କିଛି ଛୋଟ ନଥାଏ କି ବଡ଼ ନଥାଏ, ଆମେ ଯାହା ବି କରିବା ବାଇ ହାର୍ଟ ଆମେ ଏଇଟା କରିବା ଦରକାର, ଆଉ ପ୍ୟାସନ୍ ଥିବା ଦରକାର। କାଲି ସକାଳେ ଝଡ଼ ବର୍ଷା ଯାହା ବି ହଉ, ଆମକୁ ଆମ କର୍ମକ୍ଷେତ୍ରକୁ ଯିବାର ଅଛି, ମୋତେ କାମ କରିବାର ଅଛି। ଯଦି ଆମେ ବାଇ ହାର୍ଟ ଆମେ ଏଇଟାକୁ ନେଇଛେ, ହ୍ୱାଟ୍ ମେ କମ୍ସ ଆମକୁ ଏଇଟା କରିବାକୁ ପଡିବ, ଆଉ କରିବା ହିଁ କଥା। ଆପଣ ଯଦି ଆଜି ନିଜ ଗୋଡ଼ରେ ନିଜେ ଛିଡ଼ା ହେଇକି 10 ଟଙ୍କା ବି ଆପଣ ଯଦି ରୋଜଗାରକ୍ଷମ ହେଇପାରୁଛନ୍ତି, ତାଠୁ ବଡ଼ ଆଉ କିଛି ହେଇପାରିବନି। କାହିଁକି ନା ଯଦି ଆମେ ନିଜ ପଇସା ନିଜେ ରୋଜଗାର କରିପାରୁଛେ, ସେ ଯୋଉ ଡିସିସନ୍ ମେକିଂର କାପାସିଟିଟା ଆମ ହାତରେ ରହିପାରିବ। ଯଦି ଆମେ କିଛି ନ ରୋଜଗାର କରିବା ତ ଆମେ ସବୁବେଳେ ଡିପେଣ୍ଡେଣ୍ଟ ହେଇକି ଆଉ ଜଣଙ୍କ ଉପରେ ଥିବା, ତ ସେଥିପାଇଁ ଆପଣ କିଛି ନା କିଛି କାମ କରିକି ନିଜକୁ ରୋଜଗାରକ୍ଷମ କରିବା ନିହାତି ଦରକାର।
1: ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମ ସହିତ ଏହି ସୁନ୍ଦର ଆଲୋଚନାରେ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ନମସ୍କାର
0: ଆପଣଙ୍କୁ ବି, ଶ୍ରୋତା ବନ୍ଧୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଶୁଣୁଥିଲେ ଆମର ଆଜିର ଅତିଥି ମୋନାଲିସା ମହାପାତ୍ରଙ୍କ ସହିତ ଆମର ଏହି ସାକ୍ଷାତକାର। ପୁଣି ଆମେ ଆଶା କରୁଛୁ ଆମର ଆଜିର ଅତିଥିଙ୍କ ସହିତ ଏହି ସାକ୍ଷାତକାରଟି ଆପଣଙ୍କୁ ନିଶ୍ଚିତ ଭାବରେ କିଛି ପ୍ରେରଣା ଦେଇଥିବ। ତେବେ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣମାନେ ନିଜର ମତାମତ ଆମକୁ ଚିଠି ଲେଖି ଜଣେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀ ମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 753001। ତେଲେ ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।
2: ଶେଷ ହେଲା ନାରୀ ମହଲ। ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା

0: ପ୍ରଥମେ ଆମ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ କହିଲେ ସୁପ୍ରିମକୋର୍ଟ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଇସ୍ରାଏଲ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାମ୍ବିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦିତ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950 ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାଏର କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟ ହାସଲ ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପ ଜଡ଼ିତ ରହିଛି। ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି ଯେ ନିୟମିତ ସଂଶୋଧନ ପାଇଁ ଚିନ୍ତା କରାଯାଉଥିବା ସାଧାରଣ ପଦ୍ଧତି ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପକୁ ତୁଳନା କରାଯାଇପାରିବ ନାହିଁ। ନିର୍ବାଚନ କମିଶନ ସାମ୍ବିଧାନିକ କ୍ଷମତା ବହିର୍ଭୂତ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଭୋଟର ତାଲିକାର ସ୍ୱଚ୍ଛତା, ସଠିକତା ଏବଂ ବିଶ୍ୱସନୀୟତା ଉପରେ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ ପ୍ରତିଷ୍ଠା ହୁଏ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଲୋକପ୍ରତିନିଧିତ୍ୱ ଆଇନ 1950 ଏବଂ ଭୋଟର ପଞ୍ଜୀକରଣ ନିୟମ 1960ର ପରିପନ୍ଥୀ ବୋଲି ହୋଇଥିବା ଯୁକ୍ତିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଦେଶରେ ବୃଦ୍ଧି ପାଉଥିବା ତାପମାତ୍ରା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ଭନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଘରୁ ବାହାରକୁ ଯିବାବେଳେ ରୌଦ୍ରତାପରୁ ସୁରକ୍ଷା ପାଇବା ପାଇଁ ଆନୁଷଙ୍ଗିକ ସାମଗ୍ରୀ ପାଖରେ ରଖିବା ପାଇଁ କହିଛନ୍ତି। ଏଭଳି ପରିସ୍ଥିତିରେ ସମ୍ଭେଦନଶୀଳତା ସମର୍ଥନର ଏକ ମହାନ ପ୍ରେରଣା ପାଲଟିଥାଏ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ତୃଷାର୍ଥ ବ୍ୟକ୍ତିଙ୍କୁ ପାଣି ପିଇବା ଲାଗି ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରିବାର ଏବଂ ପରିଜନଙ୍କ ସହ ଯୋଗାଯୋଗରେ ରହି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବାକୁ ଦେଶବାସୀଙ୍କୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଛାତ, ବାଲକୋନି, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣିଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ଭେଦନଶୀଳତା ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ ସ୍ଥିତ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଯୋଗଦେବେ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ବିଶ୍ୱବିଦ୍ୟାଳୟର 33 ବିଭାଗର ପ୍ରାୟ 14,000 ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ତେବେ ଖରାପ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ନାଥୁଲା ପାସ୍ ଗସ୍ତକୁ ବାତିଲ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲିଠାରୁ ସିକ୍କିମ୍କୁ ତିନିଦିନିଆ ଗସ୍ତରେ ଅଛନ୍ତି। ଆସନ୍ତା ଜୁନ୍ 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଚଳିତ ଥରର ବାର୍ତ୍ତା ରହିଛି ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ। କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଉତ ଯାଦବ ଅନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନର 25 ଦିନ ପୂର୍ବରୁ ମଧ୍ୟପ୍ରଦେଶର ଖଜୁରାହୋଠାରେ ଅନୁଷ୍ଠିତ ଯୋଗ ମହୋତ୍ସବ କାର୍ଯ୍ୟକ୍ରମରେ କହିଛନ୍ତି, ଯୋଗ ଭାରତର ପ୍ରାଚୀନ ଜ୍ଞାନକୁ ଦର୍ଶାଉଥିବା ବେଳେ

ଏହା ସୁସ୍ଥ ଏବଂ ସନ୍ତୁଳିତ ଜୀବନକୁ ବଢ଼ାଇବାରେ ଫଳପ୍ରଦ ହୋଇଥାଏ। ବୃଦ୍ଧାବସ୍ଥାରେ ସୁସ୍ଥ ରହିବା ଲାଗି ପ୍ରତ୍ୟହ ଯୋଗାଭ୍ୟାସ ନିତାନ୍ତ ଆବଶ୍ୟକ। ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଐତିହ୍ୟପୂର୍ଣ୍ଣ ଜୀବନରେ ଯୋଗ ଏକ ଅଂଶ ହୋଇ ରହିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ସ୍ୱରୂପ 2014ରେ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଭାରତ ସରକାର ପ୍ରତ୍ୟେକ ଗ୍ରାମ, ପରିବାର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଗୋଷ୍ଠୀଭିତ୍ତିକ କେନ୍ଦ୍ରଗୁଡ଼ିକରେ ଯୋଗକୁ ପହଞ୍ଚାଇବା ପାଇଁ ଅନବରତ ଉଦ୍ୟମ କରୁଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ଗାଜା ସହରରେ ଗତ ରାତିରେ ହୋଇଥିବା ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କର ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ୍ ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାର୍ଜ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କମାଣ୍ଡର ଓଦେହଙ୍କ ମୃତ୍ୟୁ ଆତଙ୍କବାଦୀ ଗୋଷ୍ଠୀ ପ୍ରତି ଏକ ବଡ଼ ଆଘାତ ସୃଷ୍ଟି କରିଛି। ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସିନ୍ବେଟ୍ ମିଳିତ ଭାବେ ଓଦେହଙ୍କ ଗତିବିଧି ଉପରେ ବହୁଦିନ ଧରି ନଜର ରଖିଥିଲେ, ଫଳରେ ଠିକ୍ ଲକ୍ଷ୍ୟଭେଦ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ଗାଜାରୁ ପ୍ରକାଶିତ ହମାସ ସମ୍ପର୍କିତ ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଓଦେହଙ୍କ ପତ୍ନୀ ଏବଂ ପୁଅଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଇସ୍ରାଏଲ୍ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ପ୍ରାରମ୍ଭରେ ଇଜ୍ ଅଲ୍ ଦିନ୍ ଅଲ୍ ହଦାଦଙ୍କ ମୃତ୍ୟୁ ପରେ ମହମ୍ମଦ ଓଦେହ ହମାସର ସାମରିକ ଶାଖାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଇସ୍ରାଏଲ୍ ସେନା ଅନୁଯାୟୀ ସାମରିକ ମୁଖ୍ୟ ହେବା ପୂର୍ବରୁ ଓଦେହ ହମାସର ଗୁପ୍ତଚର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଦକ୍ଷିଣ ଲେବାନନରେ ଇସ୍ରାଏଲ୍ ବିମାନ ବାହିନୀ ଆକ୍ରମଣରେ ଅତିକମ୍ରେ 31 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ 40 ଜଣ ଆହତ ହୋଇଛନ୍ତି। ଲେବାନନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଇସ୍ରାଏଲ୍ ଓ ହେଜବୁଲା ମଧ୍ୟରେ ସୀମାପାର ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ଗତକାଲି ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି, ଦକ୍ଷିଣ ଲେବାନନରେ ହେଜବୁଲା ଭିତ୍ତିଭୂମିଗୁଡ଼ିକୁ ଲକ୍ଷ୍ୟ କରି ବାରମ୍ଭାର ଆକ୍ରମଣ କରାଯାଇଛି। ହେଜବୁଲା ପକ୍ଷରୁ ମଧ୍ୟ ଉତ୍ତର ଇସ୍ରାଏଲ୍ରେ ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ୍ ଏବଂ ହେଜବୁଲା ମଧ୍ୟରେ ଯୁଦ୍ଧବିରତି ନେଇ ଗତ ଏପ୍ରିଲ 16 ତାରିଖରେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ସହମତି ସତ୍ତ୍ୱେ ଉଭୟ ପକ୍ଷଙ୍କ ମଧ୍ୟରେ ବାରମ୍ଭାର ଆକ୍ରମଣ ଓ ପ୍ରତିଆକ୍ରମଣ ଯୁଦ୍ଧବିରତିର ଦୁର୍ବଳ ସ୍ଥିତିକୁ ପ୍ରତିପାଦନ କରୁଛି। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଉ 2 ଜଣଙ୍କୁ ଗିରଫ କରିଛି। ଅଦ୍ୟାବଧି ତଦନ୍ତକାରୀ ସଂସ୍ଥା ନୂଆଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁଣେ, ଲାଟୁର ଏବଂ ଅହଲ୍ୟାନଗରରୁ 13 ଜଣଙ୍କୁ ଗିରଫ କରିସାରିଛି। ଏହି ମାମଲାରେ ଲାଟୁର ଭିତ୍ତିକ ଡାକ୍ତର ମନୋଜ ସିରୁରେଙ୍କୁ ଗିରଫ କରାଯାଇଛି। ସିବିଆଇ ଅନୁଯାୟୀ ଅଭିଯୁକ୍ତ ପିଭି କୁଲକର୍ଣ୍ଣିଙ୍କଠାରୁ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ଆଣି ଡାକ୍ତର ସିରୁରେ ଏକ କୋଚିଂ ସେଣ୍ଟର ଅଭିଯୁକ୍ତ ମାଲିକଙ୍କ ପୁଅ ସମେତ 3 ଜଣଙ୍କୁ ଯୋଗାଇ ଦେଇଥିଲେ। ଅନ୍ୟ ଗିରଫ ଅଭିଯୁକ୍ତ ହେଲେ ପୁନେ ଭିତ୍ତିକ କୋଚିଂ ସେଣ୍ଟର ଡକ୍ଟର ଅଭଙ୍ଗ ପ୍ରଭୁ ମେଡିକାଲ ଏକାଡେମୀରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ତେଜସ ହର୍ଷ କୁମାର ଶାହା। ସେ ଗିରଫ ହୋଇଥିବା ଅଭିଯୁକ୍ତ ମନୀଷ ହାବିଲଦାରଙ୍କଠାରୁ ପଦାର୍ଥ ବିଜ୍ଞାନ ପ୍ରଶ୍ନ ଆଣି ପ୍ରଘଟ କରିଥିଲେ। ଏପର୍ଯ୍ୟନ୍ତ ସିବିଆଇ ଦେଶର 49 ସ୍ଥାନରେ ଚଢ଼ଉ କରି ଆପତ୍ତିଜନକ କାଗଜପତ୍ର, ଲ୍ୟାପ୍ଟପ୍, ମୋବାଇଲ୍ ଫୋନ୍ ଆଦି ଜବତ କରିଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଗତ 3 ତାରିଖରେ ଅନୁଷ୍ଠିତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ହ୍ୱାଇଟ୍ ହାଉସ୍ଠାରେ କ୍ୟାବିନେଟ୍ ବୈଠକରେ ଯୋଗଦେବେ। ପୂର୍ବରୁ କ୍ୟାମ୍ପ ଡେଭିଡ୍ଠାରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ହ୍ୱାଇଟ୍ ହାଉସ୍କୁ ସ୍ଥାନାନ୍ତର କରାଯାଇଛି। ବୈଠକରେ ରାଷ୍ଟ୍ରପତିଙ୍କ ସମେତ କ୍ୟାବିନେଟ୍ ସଦସ୍ୟ ଏବଂ ବିଦାୟୀ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗାବାର୍ଡ ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ୍ ଏହି ସୂଚନା ପ୍ରଦାନ କରିଛନ୍ତି। ହ୍ୱାଇଟ୍ ହାଉସ୍ର ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ବୈଠକରେ ଘରୋଇ ଏବଂ ବୈଦେଶିକ ବ୍ୟାପାର ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆମେରିକା ଉପରେ ଇରାନ୍ର ଯୁଦ୍ଧବିରତି ଉଲ୍ଲଙ୍ଘନ ଅଭିଯୋଗ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍ ବୈଠକ ଗୁରୁତ୍ୱ ବହନ କରୁଛି। ଦକ୍ଷିଣ ଇରାନ୍ ଅଞ୍ଚଳରେ ଆମେରିକା ସେନା ଆତ୍ମରକ୍ଷାମୂଳକ ଆକ୍ରମଣ କରିଥିବା ନେଇ ବର୍ଷ୍ଣନା କରିଥିବାବେଳେ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥଳ ଏବଂ ହର୍ମୁଜ୍ ପ୍ରଣାଳୀ ନିକଟରେ ଡଙ୍ଗାକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣ ଯୁଦ୍ଧବିରତି ଉଲ୍ଲଙ୍ଘନ ବୋଲି ଇରାନ୍ ଅଭିଯୋଗ କରିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟର୍ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଅନ୍ୟପକ୍ଷରେ ଗତକାଲି କ୍ୱାଲିଫାୟର୍ ପ୍ରଥମ ପର୍ଯ୍ୟାୟରୁ ପରାଜିତ ହୋଇଥିବା ଗୁଜରାଟ ଟାଇଟନ୍ସ ପାଇଁ କ୍ୱାଲିଫାୟର୍ 2ରେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ଆଉ ଏକ ସୁଯୋଗ ରହିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ଧର୍ମଶାଳାଠାରେ ଅନୁଷ୍ଠିତ କ୍ୱାଲିଫାୟର୍ 1 ମ୍ୟାଚ୍ରେ ଆର୍ସିବି ଗୁଜରାଟ ଟାଇଟନ୍ସକୁ 92 ରନ୍ରେ ପରାସ୍ତ କରିଥିଲା।

ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଦେଇଛି। ଦେଶରେ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ଘନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ରୌଦ୍ରତାପରୁ ସୁରକ୍ଷିତ ରହିବା ପାଇଁ ଘରୁ ବାହାରିବା ସମୟରେ ଆନୁଷଙ୍ଗିକ ସାମଗ୍ରୀକୁ ପାଖରେ ରଖିବା ପାଇଁ କହିଛନ୍ତି। ଛାତ, ବାଲକୋନି, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣି ଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାୟିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦନ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950ର ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ସକାଳ 9ଟାରୁ ଅପରାହ୍ନ 4ଟା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ। ଅପରାହ୍ନ 5ଟାରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ତାରିଖ ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ରାଜ୍ୟରେ ବିଧାୟକଙ୍କ ସର୍ବୋତ୍ତମ ପ୍ରଦର୍ଶନର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବ। 10 ବର୍ଷ ଧରି ବନ୍ଦ ରହିଥିବା ଏହି ପ୍ରକ୍ରିୟାକୁ ବିଧାନସଭା ପକ୍ଷରୁ ପୁନର୍ବାର ଲାଗୁ କରାଯାଇଛି। ବାଚସ୍କତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏଥିରେ ଉପବାଚସ୍କତି ଭବାନୀଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର, ଭାସ୍କର ମଡେଇ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ ଓ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ସଦସ୍ୟ ରହିଛନ୍ତି। ପ୍ରତିବର୍ଷ ଗୃହରେ ବିଧାୟକଙ୍କ ଉତ୍ତମ ପ୍ରଦର୍ଶନ, ଉପସ୍ଥାନ, ଗଠନମୂଳକ ପ୍ରସ୍ତାବ ଆଦିକୁ ମାନଦଣ୍ଡ ଭାବେ ବିଚାରକୁ ନେଇ ଏହି ଫଳାଫଳ ଘୋଷଣା କରାଯାଇଥାଏ। 2002 ମସିହାରୁ ଚାଲିଥିବା ଏହି ପ୍ରକ୍ରିୟା 2016 ମସିହା ପରଠାରୁ ବନ୍ଦ ରହିଥିଲା। ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଧାର୍ଯ୍ୟ ଦରଠାରୁ ଅଧିକ ବସ୍ ଭଡ଼ା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଯାତ୍ରୀମାନେ ଅଧିକ ଭଡ଼ା ନ ଦେଇ ଧାର୍ଯ୍ୟ ଭଡ଼ା ଦେଇ ଯାତ୍ରା କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ଭାରତୀୟ ସେନାରେ ଅଗ୍ନିପଥ ଓ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ ପହିଲାରୁ ଆରମ୍ଭ ହେବ। ଜୁନ୍ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଓ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଓ ସ୍ୱଚ୍ଛତା ଉପରେ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମଳଠାରେ ଦୁଇଦିନିଆ ଏସ୍ଆଇଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 415 ଜଣ ବ୍ଲକସ୍ତରୀୟ ଅଧିକାରୀ ଓ 42 ଜଣ ପର୍ଯ୍ୟବେକ୍ଷକଙ୍କୁ ଭୋଟର ତାଲିକା ସମ୍ପର୍କିତ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବ୍ଲକ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଘରୋଇ ସଂଶୋଧନ, ଆବେଦନ ଫର୍ମ ପୂରଣ, ନୂତନ ମତଦାତାଙ୍କ ନାମ ସଂଯୋଜନ, ସମୟସୀମା ଓ ବିଚାର ବିମର୍ଶ ପ୍ରକ୍ରିୟା ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।
रायगढ़ इंडोर स्टेडियम ठारे सप्तम राज्य योगासन चैंपियनशिप प्रतियोगिता अनुष्ठित होइछि। उद्यापनी दिवस रे अतिरिक्त जिल्लापाल नवीन चंद्र नायक मुख्य अतिथि भाबे जोगदे कृति प्रतियोगी को पुरस्कृत करिसेंति। प्रतियोगिता रे 20 टी जिल्लारु

ତିନିଶହ ପ୍ରତିଯୋଗୀ ଛଅଟି ବୟସ ବର୍ଗରେ ବାରଟି ଶ୍ରେଣୀରେ ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲା ଚାମ୍ପିୟନ୍ ହୋଇଥିବା ବେଳେ କେନ୍ଦ୍ରାପଡ଼ା ପ୍ରଥମ ରନର୍ସଅପ୍ ଓ ରାୟଗଡ଼ା ଦ୍ୱିତୀୟ ରନର୍ସଅପ୍ ହୋଇଛି। ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜ ଅନ୍ତର୍ଗତ ସାତକୋଶିଆ ଗଣ୍ଡରେ 19ଟି ଘଡ଼ିଆଳ ଶାବକ ଜନ୍ମ ନେଇଛନ୍ତି। ସମସ୍ତ ଶିଶୁ ଶାବକ ସୁସ୍ଥ ରହିଥିବା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ମହାନଦୀ ବନାଞ୍ଚଳରେ ଘଡ଼ିଆଳ ବଂଶବୃଦ୍ଧି ପାଇଁ 35 କୋଟି ମାଇ ଓ ଅଣ୍ଡିରା ଘଡ଼ିଆଳ ଛଡ଼ାଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମଧ୍ୟାହ୍ନ 12ଟା ସୁଦ୍ଧା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା 44.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍କାତ କାରଖାନାର କଲେ ଶିଳାନ୍ୟାସ। ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ଘନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଓଡ଼ିଶାର ଖାଲି ଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଆସନ୍ତା ମାସ 18 ତାରିଖରେ ହେବ ଉପନିର୍ବାଚନ। ଏବଂ ଚଳିତ ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର

ধনরে রাখব শপথ মোর। এই চলচ্চিত্রর গীত গাইছেন নিবেদিতা।

ଶେଷରେ ହରିହରନ୍ ଏବଂ ସାଧନା ସରଗମ୍ ଦ୍ୱୈତକଣ୍ଠରେ ଗାଇଥିବା ଏହି ଗୀତଟି ଗୋପରେ ପଡ଼ୁଛି କଳାକନେଇ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅସରନ୍ତି ଅପରାହ୍ନରେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ମୈନେ ପ୍ୟାର କିୟା କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଏହି ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ।

ଅଲକା ୟାଗ୍ନିକ ଏବଂ ବିନୋଦ ରାଠୋଡ ଦ୍ୱୈତକଣ୍ଠରେ ଗାଇଛନ୍ତି ବାଜିଗର ଚଳଚ୍ଚିତ୍ରର ଏହି ଗୀତଟି।

ଉଦିତ ନାରାୟଣ ଏବଂ ସାଧନା ସରଗମ ଦ୍ୱୈତ କଣ୍ଠରେ ଗାଇଛନ୍ତି ଏହି ଗୀତଟିକୁ ଜୋ ଜିତା ଭାଇ ସିକନ୍ଦର ଚଳଚ୍ଚିତ୍ରରେ।

ଏହି ଗୀତଟି ଥିଲା ସାଜନ୍କି ବହମି ଚଳଚ୍ଚିତ୍ରରୁ। କଣ୍ଠଦାନ କରିଥିଲେ କୁମାର ସାନୁ ଏବଂ ସାଧନା ସରଗମ। ପରବର୍ତ୍ତୀ ଗୀତ ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଏସ୍ପି ବାଲାସୁବ୍ରମଣ୍ୟମ। କଥାଚିତ୍ର ସାଜନ୍।

ଏହି ଦୁଇଟି ସହ ଶେଷ କରୁଛୁ ଆଜିର ଅସରନ୍ତି ଅପରାହ୍ନ ଆକାଶବାଣୀ କଟକ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିରହରିତ। ଏଥିରେ ଶୁଣିବା ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତ ଯାହା ଆପଣମାନେ ଶୁଣିବାକୁ ଆମକୁ ଅନୁରୋଧ କରିଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ। ତେବେ ପ୍ରଥମ ଗୀତଟି ଯାହାକୁ ଗାଇଛନ୍ତି ଶ୍ରୀଚରଣ, ଏହାକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଗୋପପୁର ନିଶ୍ଚିନ୍ତ କୋଇଲିରୁ ଆମ ଶ୍ରୋତା ଚନ୍ଦ୍ରକାନ୍ତ ପୃଷ୍ଟି।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଏଇ ଗୀତଟିକୁ ଗାଇଛନ୍ତି ଇରା ମହାନ୍ତି। ଶୁଣିବା ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ଆମକୁ ଅନୁରୋଧ କରିଛନ୍ତି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ସୁନିତା ପୃଷ୍ଟି।

ଇରମ ହନ୍ତିଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି କନ୍ତଳ ଆଠଗଡ଼ରୁ କୈଳାସ ବେହେରା ଏବଂ କାମିନୀ ବେହେରା।

ଏଇଠି ଶେଷ କରୁଛୁ ଚିରହରିତ କାର୍ଯ୍ୟକ୍ରମ। ଆଜି ଏଥିରେ ଆପଣମାନେ ଶୁଣୁଥିଲେ ଆପଣମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧର ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ।

ଶୁଣୁଥିଲେ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ଗୀତ ରଚନା କରିଥିଲେ ଶୁଭନାରାୟଣ ସ୍ୱାଇଁ। ଆକାଶବାଣୀ କଟକ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା। ଆଜିର ଆଇନା ଅଗଣାକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ସାଥୀ ବିଶ୍ୱଜିତା।
2: ଆଉ ମୁଁ ଶ୍ରିୟା।
1: ଶ୍ରିୟା, ସମସ୍ତଙ୍କ ଜୀବନ କେବେ ବି ସମାନ ନୁହେଁ ନା?
2: ସେ କଥା ତ ମୁଁ କହିପାରିବିନି ବିଶ୍ୱଜିତା, କିନ୍ତୁ ସମସ୍ତଙ୍କ ଜୀବନରେ କିଛି ଅଭାବ ନିଶ୍ଚୟ ରହିଥାଏ। କାରଣ ମଣିଷ ସବୁବେଳେ ନିଜ ମନ ମୁତାବକ ଜୀବନଟିଏ ଚାହେଁ, କିନ୍ତୁ ଯେତେବେଳେ ତାହା ମିଳିନଥାଏ ଅଭାବଟିଏ ତିଆରି ହୋଇଯାଇଥାଏ।
1: ଠିକ କଥା କହିଛ ଶ୍ରିୟା, ହେଲେ ବିଶ୍ୱଜିତା ଆଜି ହଠାତ୍ ଜୀବନକୁ ନେଇ ଏମିତି ଚିନ୍ତା କାହିଁକି?
0: ନାଇଁ ମୋ ଶ୍ରିୟା, ରାସ୍ତାରେ ଆସିଲା ବେଳେ କେତେ ପ୍ରକାର ମଣିଷଙ୍କ ସହ ଭେଟ ହୁଏ। କିଏ ଅଳ୍ପରେ ଖୁସିରେ ଅଛି ତ କାହା ପାଖରେ ସବୁ ଥାଇ ବି ସେ ଖୁସି ହୋଇପାରୁନି। ଆଉ ଜାଣ, ସମସ୍ତଙ୍କ ଜୀବନରେ ସାମଞ୍ଜସ୍ୟଟା କଣ? ସଭି ଜୀବନର ଭିଡ଼ ଭିତରେ ଧାଇଁଛନ୍ତି ରୋଜଗାର କରିବା ପାଇଁ।
2: କି କଥା କହୁଛ ବିଶ୍ୱଜିତା, ବିନା ରୋଜଗାରରେ ମଣିଷଟିଏ ବଞ୍ଚିବ କେମିତି? ନିଜର ଖର୍ଚ୍ଚ ତୁଲାଇବ କେମିତି? ଆଜିର ଏଇ ମହଙ୍ଗା ଦୁନିଆରେ ସେ ଆବଶ୍ୟକୀୟ ଜିନିଷ କିଣିବ କେମିତି? ତାପରେ ପୁଣି ପରିବାରର ଦାୟିତ୍ୱ, ଭବିଷ୍ୟତର ଚିନ୍ତା।
0: ହଁ ଶ୍ରିୟା, ତାହା ତ ଠିକ କଥା, ଜୀବନ ଜିଇଁବା ପାଇଁ ଧନର ଆବଶ୍ୟକତା ଅଛି, ଆଉ ଧନ ଉପାର୍ଜନ ପାଇଁ ରୋଜଗାର କରିବା ମଧ୍ୟ ଜରୁରୀ। କିନ୍ତୁ ମଣିଷଟି ଯଦି ଧନ ଉପାର୍ଜନକୁ ଲକ୍ଷ୍ୟ କରି ଜୀବନ ଜିଇଁବା ହିଁ ଭୁଲିଯାଏ, ତାହେଲେ ଏ ଜୀବନର ମୂଲ୍ୟ ବା କଣ?
2: ତାହା ତ ଠିକ କଥା, ଧନ ଦେଇ ସିନା ଜିନିଷ କିଣି ହୋଇଥାଏ, କିନ୍ତୁ ଖୁସି ନୁହେଁ। ଖୁସି ଆଉ ଶାନ୍ତି ତ ଆତ୍ମାକୁ ସନ୍ତୁଷ୍ଟି ମିଳୁଥିବା କାର୍ଯ୍ୟ କରିବା ଦ୍ୱାରା ହିଁ ମିଳିଥାଏ। ଯେତିକି ଆବଶ୍ୟକ ସେତିକି ରୋଜଗାର କରି ଯଦି ଆମେ ଆମ ମନକୁ ଖୁସି ମିଳୁଥିବା କାମ କରିବା, ତାହେଲେ ଜୀବନକୁ ଉପଭୋଗ କରିପାରିବା।
0: ହଁ ଶ୍ରିୟା, ଯେମିତି ଅନେକ ଯୁବକ ଯୁବତୀମାନେ ବର୍ତ୍ତମାନ ଅଧିକ ରୋଜଗାର ଆଶାରେ ନିଜ ଗାଁ, ସହର ଆଉ ଦେଶ ଛାଡ଼ି ଦୂରକୁ ଚାଲି ଯାଉଛନ୍ତି, ଦୂରେଇ ଯାଉଛନ୍ତି ନିଜର ଆପଣାର ମଣିଷମାନଙ୍କ ପାଖରୁ। ସେମାନେ କେବଳ ଧନକୁ ହିଁ ଚିହ୍ନି ପାରନ୍ତି, ଆଉ ଧୀରେ ଧୀରେ କରି ଦୂରେଇ ଯାଆନ୍ତି ସମ୍ପର୍କ ଗୁଡିକ ପାଖରୁ। ପରିବାର, ସାଙ୍ଗସାଥୀ, ବନ୍ଧୁ ପରିଜନ ସବୁ ବନ୍ଧନରୁ ମୁକ୍ତ ହୋଇ ପାଲଟି ଯାଆନ୍ତି ଟଙ୍କା ରୋଜଗାର କରୁଥିବା ଗୋଟିଏ ଗୋଟିଏ ଯନ୍ତ୍ର।

0: ମଣିଷଟିଏ ଧନ ପଛରେ ଗୋଡ଼ାଇ ଭୁଲିଯାଏ ବାସ୍ତବ ଜୀବନକୁ, ଅଣଦେଖା କରିଦେଇଥାଏ ସମସ୍ତ ସମ୍ପର୍କକୁ, ଶେଷରେ ନିଜର ପରିଚୟ ଖୋଜି ବୁଲୁଥାଏ, କିନ୍ତୁ ଆଉ ନିଜକୁ ବି ସେ ଜାଣିପାରିନଥାଏ।
1: କିନ୍ତୁ ଜାଣ ଶ୍ରିୟା, ଅନେକ ମଣିଷ ଅଛନ୍ତି ପରିବାରର ବୋଝକୁ ବୋହି ଭଲ ଚାକିରିଟିଏ ଖୋଜି ଖୋଜି ହାରିଯାଆନ୍ତି, ଆଉ ଧନ ନଥିବା ମଣିଷ ପାଖରୁ ସବୁ ସମ୍ପର୍କ ବି ଦୂରେଇଯାଏ, ଆଉ ଜୀବନରେ ସଂଗ୍ରାମ କରୁ କରୁ ସେ ଥକିଯାଇ ବିଶ୍ରାମ ପାଇଁ ଯେବେ ଆଶ୍ରୟ ଖୋଜେ ତାକୁ ମିଳେ ଖାଲି ନିରାଶା। ସେ ଭୁଲିଯାଏ ଶାନ୍ତିରେ ଟିକେ ଶୋଇବା, ନିଦ ହଜିଯାଇଥିବା ଆଖିରେ ସେ ଦେଖେ ତାର ଦରଭଙ୍ଗା ସ୍ୱପ୍ନ।
0: ହଁ ବିଶ୍ୱଜିତା, ଜୀବନର ଅନ୍ୟ ନାମ ପରା ସଂଘର୍ଷ, ଆଉ ବିନା ସଂଘର୍ଷରେ ଏଠି କାହାକୁ କିଛି ବି ମିଳିନଥାଏ। ସ୍ୱପ୍ନ ଦେଖି ତାକୁ ପୂରଣ କରିବା ଯେ ଏଠି କାଠିକର ପାଠ, ନିଦରେ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ ଆଖିରୁ ନିଦ ବି ହଜିଯାଇଥାଏ। କଳ୍ପନାର ଜୀବନ ବଞ୍ଚିବା ପାଇଁ ବାରମ୍ବାର ଭେଟିବାକୁ ପଡ଼ିଥାଏ ବାସ୍ତବତାକୁ।
1: ଶ୍ରିୟା, କଳ୍ପନାର ଜୀବନ ବାସ୍ତବତାଠୁ ଅନେକ ଭିନ୍ନ। ସମାଜରେ ବଞ୍ଚିବା ପାଇଁ ଜୀବନର ସମସ୍ତ ଦୁଃଖକୁ ମନ ଭିତରେ ରଖି ଓଠଧାରି ହସକିଏ ନେଇ ବାଟ ଚାଲିବାକୁ ପଡ଼େ।
0: ହଁ ବିଶ୍ୱଜିତା, ଜୀବନର ସଂଘର୍ଷକୁ ନେଇ ଏକ ନାଟକ ଆଜି ଆଇନା ଅଗଣାରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଶୁଣେଇ ଦେବା।
1: ହଁ ଶ୍ରିୟା, ନିଶ୍ଚୟ ଜଟିଳ ଦୁନିଆରେ ବଞ୍ଚିବା ପାଇଁ ମଣିଷଟେ ଯେ ଜୀବନରେ କେତେ ସଂଘର୍ଷ କରେ, କେତେ ଗଳିକନ୍ଦି ଦେଇ ଜୀବନରେ କେତେବେଳେ କୋଉ ମୋଡ଼ରେ ଆସି ପହଞ୍ଚେ ତାହା ଜାଣିବା ଏହି ନାଟକ ଅନ୍ଧ ଗଳିର ଜୀବନରୁ।
0: ଏହି ନାଟକଟିକୁ ରଚନା କରିଛନ୍ତି ନର୍ମଦା ସାହୁ, ପରିବେଷଣ କରିଛନ୍ତି ଜଗତସିଂହପୁର ପରହାଟର ସାଇରାମ ନାଟ୍ୟ ସଂସ୍ଥାର କଳାକାରମାନେ। ଜୀବନ ଭୂମିକାରେ ଅଭିରାମ ଖୁଣ୍ଟିଆ, ଜ୍ୟୋତି ଆଦ୍ୟାଶ ଖୁଣ୍ଟିଆ, ସାର୍ ଜୟପ୍ରକାଶ ନାରାୟଣ ସାହୁ, ଉପର ଅଫିସର ନାରାୟଣ ଚନ୍ଦ୍ର ସାହୁ ଓ ଖଳନାୟିକା ମୋନାଲି ମଧୁସ୍ମିତା।
1: ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ନାଟକ ଅନ୍ଧ ଗଳିର ଜୀବନ।

ଜୀବନ ଜୀବନର ଅନାମିକା ମୋଡ଼ରେ ଅଦିନିଆ ଝଡ଼ରେ ଅବୁଝା ମୁହଁରେ କେବେ କେବେ ବାଟ ଭୁଲେ ପାଦ ମନର ଗତି ଏତେ ପ୍ରଖର ହୁଏ ଯେ ବିବେକ ମରିଶୁଏ ପରିସ୍ଥିତିର ତାଡ଼ନା ଆଉ ଭାଗ୍ୟବାଦର ଦୋଷ ଦେଇ ମଣିଷ ଖସିବାକୁ ଚେଷ୍ଟା କରେ ସେ ଅପେରା ରାସ୍ତାରୁ ଯେମିତି ଏଇ ଯେମିତି ଜୀବନ ରାୟର ଅଧାଗଢ଼ା ଜୀବନ ନିଦହଜା ଆଖିରେ ଦରଭଙ୍ଗା ସପନ।

0: ନମସ୍କାର ସାର୍। ସାର୍ ମାଇନ୍ସେଲ୍ଫ ଜୀବନ ରାୟ।
1: ତ କଣ ହେଲା?
0: ସାର୍ ଆପଣଙ୍କ କମ୍ପାନୀର ଯୋଉ ମ୍ୟାନେଜର ପୋଷ୍ଟ ପାଇଁ ଇଣ୍ଟରଭ୍ୟୁ ହେଇଥିଲା ମୁଁ ସେଥିରେ ସିଲେକ୍ସନ୍ ହେଇଛି ସାର୍।
1: ମୁଁ କଣ ଜାଣିନି
0: ସାର୍।

0: ଗଡ୍ କଣ ସାର୍ ସାର୍ ସାର୍ କେତେ ଦବ
1: ମାନେ ମୁଁ ବୁଝିପାରିଲିନି ସାର୍
0: ଏଥିର ଅବୁଝା କଣ ଅଛି ଫିଲ୍ମି ନାଟକ ଯାହା ଦେଖୁଛ ବାସ୍ତବ ଜୀବନଟା ଠିକ ସେଇଆ ବୁଝିଲେ ଜୀବନ ବାବୁ ପଇସା ଫେକୋ ତମାସା ଦେଖ ଏଥର ବୁଝିଥିବେ ବୋଲି ମୋର ଆଶା
1: ସାର୍ ମୋ କ୍ୟାରିୟର ଫାଷ୍ଟ କ୍ଲାସ୍ ମୁଁ ଇକୋନୋମିକ୍ସରେ ଏମ୍ଏ କରିଛି ସାର୍
0: କଣ ତାକୁ ସବୁ ନେଇ ଗୋଳିବାଟି ପିଇ ଦେବି
1: ଦେଖନ୍ତୁ ସାର୍ ଆପଣ ଅନ୍ୟାୟ କରୁଛନ୍ତି
0: ଜୀବନ ରାୟ ବାବୁ ନିଜର ତଥା ମୋର ଟାଇମ୍ ୱେଷ୍ଟ ଜମା କରନ୍ତୁନି ପ୍ଲିଜ୍ ତୁମ ପରି ପିଲାମାନେ ଏମିତି ଯୁକ୍ତିତର୍କ କରନ୍ତି ଯୁବାବସ୍ଥା ତ ରକ୍ତ ଟିକେ ଗରମ ଥାଏ
1: ମୁଁ କିନ୍ତୁ ସେମିତି ନୁହେଁ ସାର୍ ମୁଁ ଆପଣଙ୍କ ବିରୁଦ୍ଧରେ କମ୍ପ୍ଲେନ୍ କରିବି ମୁଁ ଆପଣଙ୍କୁ ପୋଲିସରେ ଦେବି
0: ଯାଅ ଯାଅ ଇମିଡିଏଟ୍ ପୋଲିସରେ ଦିଅ ନଚେତ ପୋଲିସ ବାବୁ ଘୁମେଇ ପଡ଼ିବେ ଯେ ବୁଝିଲେ ଜୀବନ ବାବୁ ଆପଣ ଜୀବନରେ କେବେ ଉନ୍ନତି କରିପାରିବେ
1: ଥ୍ୟାଙ୍କ ୟୁ ସାର୍ ଆଉ ସେ ସଜେସନ୍ ଦିଅନ୍ତୁନି
0: ଓକେ ଗେଟ୍ ଆଉଟ୍ ଫ୍ରମ୍ ହିୟର୍ ଆଇ ସେ ଗେଟ୍ ଆଉଟ୍
2: ଇଏ ତ ଜୀବନ ରାୟ ଜୀବନର କିଛି ଅଂଶ ଚୁମ୍ଭକରେ ତା ପରିବାର କହିଲେ ପାରାଲିସିସ୍ ଆକ୍ରାନ୍ତ ବୁଢା ବାପା ରୋଗିଣା ମା ଆଉ ଦିଜଣ ବଢିଲା ଭଉଣୀର ସଂସାର ଏଇ ଦି ମାସ ତଳେ ବଡ଼ ଭଉଣୀର ବେଦୀରୁ ବର ଉଠିଯାଇଛି କେଇଟା ଯୌତୁକ ଟଙ୍କା ପାଇଁ ବାର ଲୋକଙ୍କର ବାର କଥା ଗାଁ ଲୋକଙ୍କ ଟାହିଟା ପରା ତଥାପି ଜୀବନ ରାୟର ଜୀବନ ସଂଗ୍ରାମ ସବୁ କଥା କହି ପକେଇଲେ ଜୀବନ ସଙ୍ଗିନୀକୁ ହାଲକା ଲାଗେ ମନ ହେଲେ ସେଦିନ
3: ଜ୍ୟୋତି ତମର ଏତେ ଡେରି ଯେ
4: ଡେରି ହବନି ଘରେ ଆଜିକାଲି ବାହାରକୁ ଛାଡୁ ନାହାନ୍ତି ମୁଁ ଲୁଚିକି ଆସିଛି
3: କିନ୍ତୁ କାହିଁକି ଜ୍ୟୋତି ଆମ ମିଳାମିଶାକୁ ତ ଘରେ ବାରଣ କରନ୍ତିନି
4: ତମେ ଯେ ବେକାର ତମ ଭଲ କ୍ୟାରିୟର ପାଇଁ ଘରେ ତୁମ ସହ ମିଶିବାକୁ ବାରଣ କରୁନଥିଲି କିନ୍ତୁ ଏବେ
3: କଣ ଅଛି ଜ୍ୟୋତି ଖୋଲିକି ନ ଖୋଲି ମୁଁ ଜାଣିବି କେମିତି
4: ଘରେ ବାହାଘର ପାଇଁ ବ୍ୟସ୍ତ ହେଲେଣି ଭଲ ଭଲ ପ୍ରସ୍ତାବ ବି ଆସିଲାଣି ତମେ ତ ଆଜି ଯାଏ କିଛି କଲନି ତା ଛଡ଼ା ତମ ଘରର ବି ପରିସ୍ଥିତି ଯାହା
3: ଜ୍ୟୋତି
4: ହଁ ଜୀବନ ଏକଥା ମୁଁ କହୁନି ଘରେ କହୁଛନ୍ତି
3: ଆଚ୍ଛା ଏଥିରେ ତମର ମତ କଣ
4: ଜଣେ ଝିଅର ସବୁବେଳେ ସ୍ୱପ୍ନ ଥାଏ ତା ସ୍ୱାମୀ ବହୁତ ରୋଜଗାର କରୁ ତାକୁ ଅଭାବରେ ନ ରଖୁ
3: ଆଉ ମୁଁ ଯଦି ଚାକିରି କରିନପାରେ ତେବେ
4: ମୋ ବାହାଘର ଆଉ କାହା ସାଙ୍ଗେ ହେଇଯିବ
3: ଆଚ୍ଛା ତମେ ଏଥିରେ ଅଛି
4: ମୁଁ କଣ କରିପାରିବି କେବଳ ଏତିକି କହିବାକୁ ଆସିଛି ଯଦି ମତେ ପାଇବାକୁ ଚାହୁଁଛ ତେବେ କିଛି ଇନକମ୍ କର ଜଲ୍ଦି ଆସୁଛି
3: ଟିକେ ବସିବନି
4: ନା
3: ମନଟା ଜମା ଭଲ ଲାଗୁନି କାହିଁକି ପଚାରିବନି
4: ଘରେ ପରିସ୍ଥିତି ଖରାପ ଥିବ ନଚେତ ଚାକିରି ମିଳିନଥିବ
3: ତମ କଥା ଖାପଛଡ଼ା ଲାଗୁଛି ଜ୍ୟୋତି ତମେ ମୋ ଜ୍ୟୋତି ନୁହଁ ନା
4: ଜୀବନ ଭାବପ୍ରବଣ ହୁଅନି ଭାବପ୍ରବଣତାରେ ଜୀବନ ଜୀ ହୁଏନି ଜୀବନ ପାଇଁ ଅର୍ଥ ଦରକାର
3: ଜ୍ୟୋତି ଏକଥା ତମେ କହୁଛ
4: କେବଳ ମୁଁ ନୁହେଁ ଏ ସାରା ଦୁନିଆ ଏ କଥାକୁ ସ୍ୱୀକାର କରେ
3: ତମେ ବି
4: ମୁଁ ତ ଦୁନିଆଠୁ ବାହାରେ ନୁହେଁ ନା
3: ଆଉ ମୁଁ ଯଦି ଭଲ ଇନକମ୍ କରିପାରିଲି
4: ବହୁତ ଭଲ କଥା ଆସୁଛି
3: ପୁଣି କେବେ ଦେଖାବ ଜ୍ୟୋତି
4: ଯେବେ ତୁମେ ଇନକମ୍ କରି ଦେଖେଇଦେବ ଆସୁଛି ବାଏ
3: ଅର୍ଥ ହଁ ଅର୍ଥ ଭଉଣୀର ବାହାଘର ବେଦୀରୁ ବର ଉଠିଗଲା ଅର୍ଥ ଦରକାର ଚାକିରି ମିଳିଲାନି ଅର୍ଥ ଦରକାର ମୋ ଜୀବନର ସର୍ବସ୍ୱ ଜ୍ୟୋତି ସିଏ ବି ଚାଲିଗଲା ସେଇ ଅର୍ଥ ପାଇଁ ମୁଁ କଣ କରିବି ମୁଁ କଣ କରିବି ମୁଁ କଣ ମୋ ଜ୍ୟୋତିକୁ ଛାଡ଼ି ବଞ୍ଚିପାରିବି ମୁଁ କଣ ମୋ ଜ୍ୟୋତିକୁ ଛାଡ଼ି ବଞ୍ଚିପାରିବି ନା
2: ସତେ କଣ ପ୍ରେମପାତ୍ର ହେଇପାରେ ପୂରାପୂରି ପୂର୍ଣ୍ଣ ଆକାଶ ଓ ଧରଣୀର ମିଳନ ବିନ୍ଦୁରେ କଣ ଜମା ନାହିଁ ଶୂନ୍ୟ ପ୍ରେମ ଜୀବନର ଗତି କୁଆଡ଼େ ଏଇ ପ୍ରେମ ପାଇଁ ବଦଳିଯାଏ ହେଲେ ଜୀବନର ଗତି କୁଆଡ଼େ ଯିବ ପ୍ରେମର ପରଶ ବିନା ଜୀବନ ରାୟର କଣ ହବ ସେ କଣ ଭାଙ୍ଗି ପଡ଼ିବ ନା ପାଦର ଗତି ବଢ଼ିଯିବ
3: ମୁଁ କୋଉ ଷ୍ଟେସନରେ ପହଞ୍ଚିଯାଇଛି ମୁଁ ତ କିଛି ଜାଣିପାରୁନି ଏଠି ଏତେ ଲୋକ ଓ ଗଡ୍ କଣ କରିବି
5: ହେ ବାବୁ ଏଠି କଣ କରୁଛନ୍ତି ଟେନସନରେ ଥିବା ପରି ଲାଗୁଛନ୍ତି
3: ହଁ ହଁ ନାଇଁ ନାଇଁ ସେମିତି କିଛି ନାହିଁ
5: ଚାକିରି ଖୋଜୁଛନ୍ତି ନା
3: ହଁ ହଁ ଚାକିରି ଖୋଜୁଛି
5: ଆଚ୍ଛା ଆପଣ କୋଉ ଯାଏ ପାଠ ପଢିଛନ୍ତି
3: ମୁଁ ଏମ୍ଏ ପାସ୍ କରିଛି
5: ଠିକ ଅଛି ମୁଁ ଆପଣଙ୍କୁ ଚାକିରି ଦେବି ମାନେ ଆମ ଅଫିସରେ କାମ କରିବେ
3: ଚାକିରି ଆପଣ

0: ଅଫିସ ରେ
1: କଣ ଭାବୁଛନ୍ତି? ଆସନ୍ତୁ ମୋ ସହିତ, ମାସକୁ 20,000 ପାଇବେ।
0: 20,000?
1: ହଁ, ଏଇ ତ ମାତ୍ର। ତାପରେ କାମ ଦେଖିବା ପରେ ପଇସା ବଢିବ।
0: ହେଲେ ମ୍ୟାଡାମ, ମୋର କାମ କଣ?
1: କିଛି ନାହିଁ, ଖାଲି ଯାହା ହିସାବ ପତ୍ର ରଖିବା କଥା, ବାସ। ରାଜି ତ?
0: ହଁ ହଁ, ମୁଁ ରାଜି।
1: ଓକେ, ଆସନ୍ତୁ ମୋ ସହିତ।
2: ଜୀବନର ଜୀବନ ବଦଳିଗଲା। ପ୍ରତି ମାସରେ ହଜାର ହଜାର ଟଙ୍କା ତା ଘରେ ପହଞ୍ଚିଲା, କିନ୍ତୁ ଜୀବନ ଫେରିନି, ଗାଁ ମାଟି ମାଡ଼ିନି। ଜାଣିନି ସେ ଯେଉଁ ପଇସା ପଠାଉଛି ସେଇଥିରେ ମୀନା ଦେଇର ବାହାଘର ହେଇଛି ନା ନାହିଁ, ବାପା ମେଡିସିନ ଖାଉଛନ୍ତି ନା ନାହିଁ, ଜ୍ୟୋତି ଅପେକ୍ଷା କରିଛି ନା ଆଉ କାହା ହାତ ଧରି ସଂସାର କରୁଛି। ବେଳେବେଳେ ଜୀବନ ଜହ୍ନକୁ ଦେଖି ଛାଟି ପିଟି ହୁଏ, ଖୁବ କାନ୍ଦେ ମନେ ମନେ ନଈ ପଠା। ଉଫ୍, ସେଦିନ
3: କି ସୁନ୍ଦର ଜନରାତି, ଥଣ୍ଡା ପବନ, ଦୂରରେ ନଈଟି ଦିଶୁଛି। ଯିବା ସେଠି ଟିକେ ବସିବା। ଓଃ କି ଶାନ୍ତି, ମୋ ଗାଁ ଭାରି ମନେ ପଡ଼ୁଛି। ଯଦି ଏ ଜହ୍ନ ତମ ପାଖେ ଥିବ ନା, ତା ସାଥିରେ ଆସ ପ୍ଲିଜ। ମୁଁ ଆଉ ପାରୁନି ଜ୍ୟୋତି, ମୁଁ ଆଉ ପାରୁନି। ଦୌଡ଼ିବା ଆରମ୍ଭ କରିବା ଦିନ ମୋ ପାଦ ଶିଥିଳ ହୋଇଛି ଜ୍ୟୋତି। ମୁଁ ଆଉ ତମ ଜୀବନ ନାହିଁ ଜ୍ୟୋତି, ମୁଁ ଆଉ ତମ ଜୀବନ ନାହିଁ। ନା
4: ଆରେ, ସେ ନଈ ପଠାରେ କିଛି ନା ବସିଛି ନା କଣ? ଆରେ ଦେଖିଲ ଦେଖିଲ, ହେଠି କିଏ ବସିଛି? ପୋଲିସ ନୁହଁ ତ? ଆଟାକିଂ!
0: ଜୀବନ,
4: ଷ୍ଟପ୍ ଫାୟାରିଂ, ଷ୍ଟପ୍ ଫାୟାରିଂ!
0: ଓ କି କଷ୍ଟ, ମୋ କୋଡ଼ରେ ଗୁଳି ବାଜିଛି।
4: ଜୀବନ, ତମେ ଏମିତି ବେଖିଆଲି ହିଁ କ୍ୟାମ୍ପରୁ ରାତି ଅଧରେ ଉଠିଯିବା ଠିକ ହେଲାନି। କେବଳ ତମ ପାଇଁ ନୁହେଁ, ଆମ ସମସ୍ତଙ୍କ ପାଇଁ ବିପଦ।
0: ସରି ସାର, ସରି।
4: ଦେସ ଓକେ। ଦେଖ ଜୀବନ, ଏଠି ଆଉ ଜହ୍ନ ମିଳିବନି, ନଈ ଆଉ ଗୀତ ବି ଗାଇବନି, କେବଳ ଜୀବନରେ ରକ୍ତ ନଈର ଧାର, ବୁଝିଲ? ବାସ୍ ଚାଲ। ରିଲାକ୍ସ ଜୀବନ, ରିଲାକ୍ସ।
2: ଜ୍ୟୋତିକୁ, ସ୍ମୃତିକୁ, ଜହ୍ନରାତିକୁ ଆଉ ତାର ସେଇ ସରଳ ଛାତିକୁ ପାଇନଥିଲା ଜୀବନ ରାୟ। ଯେଉଁଦିନ ନିଜ ଅଗୋଚରରେ ଜ୍ୟୋତି ମନ କଥା ଶୁଣି ସେ ଟ୍ରେନ୍ରେ ବସି ଅଜଣା ଷ୍ଟେସନରେ ଓହ୍ଲାଇଥିଲା, ମାସ ଶେଷକୁ 20-25 ହଜାର ଟଙ୍କା ସେ ଦରମା ପାଉଥିଲା। ଆଉ ସେଦିନ ଜହ୍ନ ସହ ଭେଟ ହେବା ପରେ ଜହ୍ନକୁ ସେ ଜ୍ୟୋତିର ଖବର, ଗାଁର ଖବର, ବୋଉ ହାତ ପିଠା, ଭିଜାମାଟି ବାସ୍ନା ମାଗି ବସିଲା ଯେ ତା ଗୋଡ଼ରୁ ବହିଗଲା ରକ୍ତ, ଖାଲି ରକ୍ତ।

0: ତାଳବଣ, ତୋଟା, ବରହୋଳ, ତା ପାଖରେ କଣ୍ଟେଇ ଖୋଳି ଗଛ ଥିବ ସେ ବଣ ଭିତରେ, ଆଉ ତା କଡ଼କୁ ପାଞ୍ଚ ଆଙ୍ଗୁଠି ଫୁଲର ଲତା। ଯଦି ଯଦି ଭାଲୁକୁଣି ଓଷା କରିବ ବୋଲି ମୁଁ ସେଠି ଭୋତୁଅ ମାସରେ ଫୁଲ ତୋଳି ଆଣୁଥିବି।
1: ସାରେ କଣ ଚମକି ଗଲେ ଯେ, ଦେଖନ୍ତୁ ସାରେ।
0: ନାଇଁ ନାଇଁ ନାଇଁ, ସେମିତି କିଛି ନାହିଁ।
1: କେମିତି ଦୌଡୁଛନ୍ତି ଲୋକମାନେ।
0: କୋଉଠି? ହଁ, ପଦ୍ମ ପୋଖରୀ, ମହାଦେବ ମନ୍ଦିର, ମା ଚାଗୁଳି ପ୍ରାଥମିକ ବିଦ୍ୟାଳୟ, ଖାଙ୍କରପୁର।
2: ସନିଆ କଖାର ଘର, ଏତ ଏତ ହାରାକୁଡ଼ି ଦୌଡୁଛି। ଓ କାହା ଭିତରେ? ଆରେ ମୋ ଚୁତି, ମୋ ଚୁତି ବି ଦୌଡୁଛି, ପଡ଼ିଗଲା। ଉଠ ଉଠ ତାକୁ। ଆରେ କିଏ କିଏ କୋଟି ଉଠ, କିଏ କୋଟି ଉଠ, ତା ଉଠ ମୋ ଚୁତିକୁ ଉଠ। ମୋ ଘର, ଆରେ ଏଇଟା ମୋ ଘର, ମୋ ବାପା, ମୋ ବାପା ପାରାଲିସିସ, ସେ ଜମା ଉଠିପାରୁନଥିବେ। ବୋଉ ବୋଉ ତାଙ୍କୁ ଛାଡ଼ି ଜମା ବି ଜାଣିଥିବ। ମୋ ମିନା ଦେଇ, ମୋ ମିନା ଦେଇ, ମୋ ଟୁନି ଚଳିଗଲା, ସବୁ ଚଳିଗଲା। କଣ କଲି, କଣ କଲି, ସବୁ ଜଳିଗଲା, ମୋ ଗାଁ ଜଳିଗଲା। କଣ କଲି, କଣ କଲି।

0: ସବୁ ଛାଡ଼ିଗଲା। ମୁଁ ଏ କଣ କଲି, ମୁଁ ଏ କଣ କଲି, ମୋ ଗାଁକୁ ମୁଁ ଛାଡ଼ିଦେଲି, ମୁଁ କଣ କଲି।
1: ଆମ ସଂଘର ମୁଖ୍ୟ ପରିଚାଳକ ଜୀବନ ରାୟଙ୍କର ଇଏ କି ପ୍ରଭାବ?
0: ସାର, ମୋ ଗାଁ, ମୋ ଘର, ମୋ ବାପା, ମୋ ବୋଉ, ମୋ ଜ୍ୟୋତି।
1: ଆରେ ତମେ ତ ତମର ହିଁ ନାଁ ଜୀବନ ରାୟ, ପୁଣି ତମ ଗାଁ, ତମ ଘର। ଭାବ ପ୍ରବଣତାରେ ଜୀବନ ଜୀ ହୁଏନି ଜୀବନ। ଉଠ, ଆରେ ଉଠ, ମୁଡ୍ ଚେଞ୍ଜ କର, ଯାଅ ସେପଟେ ଡ୍ୟାନ୍ସ ଦେଖ। ଆରେ ସୁରାରେ ହଜି ଯାଅ, ସୁରାରେ ହଜି ଯାଅ।
0: ସାର, ମୁଁ ଏମିତି ଜୀବନ ଚାହୁଁନଥିଲି ସାର, ମୁଁ ଏମିତି ଜୀବନ ଚାହୁଁନଥିଲି ସାର।
1: ସବୁ ଚାହିଁବା ମିଳେନି ଜୀବନ, ଜୀବନଟା ଏମିତି ଏଠି ଏ ଅନ୍ଧକାରମୟ ଦୁନିଆରେ ପାଦ ଦେବା ପରେ କେବଳ ଏତିକି ସତ ଯେ ଟଙ୍କା ରୋଜଗାର କରିବା, ବାସ୍।
0: କାହା ପାଇଁ ସାର, କାହା ପାଇଁ?
1: ନିଜ ପାଇଁ, କେବଳ ନିଜ ପାଇଁ। ଅନ୍ଲି ଫର୍ ୟୁ, ଅନ୍ଲି ଫର୍ ୟୁ ଲାଇକ୍ ମି।
0: ସାର, ଏ କଣ କହୁଛନ୍ତି ସାର?
1: ସ୍ୱପ୍ନ ଆଉ ସତ ଭିତରେ ଗୋଟେ ଲମ୍ବା ପଥ ଥାଏ ଜୀବନ। ସେ ପଥରେ ଚାଲୁ ଚାଲୁ କେବେ ରାତି ପାହିଯାଏ ତ କେବେ ଅଧା ନିଦରୁ ଉଠିବାକୁ ହୁଏ। ମନେ ରଖ ଜୀବନ, ଏଠି ସମସ୍ତେ ଜଣେ ଜଣେ ଜୀବନ ରାୟ। ସମସ୍ତେ ହସନ୍ତି, ପଇସା କମାନ୍ତି, ହେଲେ ଛାତି ଭିତରେ ପାହାଡ଼ଠୁ ଆହୁରି ଉଚ୍ଚରେ ଥାଏ କୋହ। ଲେଟ୍ ଇଟ୍, ଡୋଣ୍ଟ ବି ଇମୋସନାଲ। ହଁ ଜୀବନ, ଶୁଣ, ତମେ ନେକ୍ସଟ ପ୍ଲାନ୍ ପାଇଁ ପ୍ରିପେୟାର କର।
0: ନା, ମୁଁ ମୁକ୍ତି ଚାହେଁ ସାର, ମୁଁ ମୁକ୍ତି ଚାହେଁ।
1: ମୁକ୍ତି? ସେ ଶବ୍ଦ ମରିଯାଇଛି ଜୀବନ, ସେ ଶବ୍ଦ ମରିଯାଇଛି। ଏବେ କେବଳ ଜୀବନ ଥିବା ଯେ ଜିଇଁ ଥାଅ ଏମିତି, ବାସ୍। ତମେ ଏବେ ପୋଲିସର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ଅଛ। ବାହାରକୁ ଗଲେ ପୋଲିସ ତମକୁ ଗୁଳି କରି ମାରିଦେବ, ନଚେତ ବନ୍ଦୀର ଘୃଣ୍ୟ ଜୀବନ ଭିତରେ ତମକୁ ଛାଡ଼ିଦେବ। ତା ଛଡ଼ା ଏଠୁ ଯିବା ଅସମ୍ଭବ ଜୀବନ, ଏଠୁ ଯିବା ଅସମ୍ଭବ। ଏଇମାନେ ଯେଉଁମାନେ ତମ ନିର୍ଦ୍ଦେଶରେ କାମ କରୁଛନ୍ତି, ଏମାନେ ଏତେ ବିଶ୍ୱସ୍ତ, ଏମାନେ ତମର ବିଶ୍ୱସ୍ତ, ଆମର ବି ବିଶ୍ୱସ୍ତ, ହେଲେ ସେଇମାନେ ତମକୁ ମୁହୂର୍ତ୍ତକ ମଧ୍ୟରେ ମାରି ଶୋଇଦେବେ।
0: ସାର୍,
1: ତମେ ସେ ଧାରଣା ମନରୁ ପୋଛି ଦିଅ ଜୀବନ। ଆରେ ଆଗକୁ ଦେଖ, ରିଲାକ୍ସ ମାଇ ବ୍ରଦର, ରିଲାକ୍ସ।
0: ରିଲାକ୍ସ କେତେ ସହଜ ଶବ୍ଦଟେ ସାର୍ କହିଦେଇ ଚାଲିଗଲେ। ମୁଁ ମୋ ଆଖି ଆଗରେ ମୋ ଗାଁ, ମୋ ବାପା, ମୋ ବୋଉ, ମୋ ଜ୍ୟୋତି, ମୋ ପିଲାଦିନ ସବୁ ଚାଲିଗଲା, ପୁଣି ପୁଣି ମୋ ହାତରେ। ଜୀବନ ରଖିବାର ଅଧିକାର ନାହିଁ, ନା ମୋର ଜୀବନ ରଖିବାର ଅଧିକାର ନାହିଁ।

ଜୀବନ ରାୟର ମୃତଦେହ ଶୋଇଯାଇଥିଲା ମାଟିରେ, ନିଶବ୍ଦ ନିଥର ନିରବପଣରେ। ସେ ନିଜେ ନିଜେ ଶେଷ କରିଦେଇଥିଲା ତା ଜୀବନକୁ, ଜୀବନ ରାୟର ଜୀବନକୁ। ଇଏ କଣ ଜୀବନ? ଜୀବନର ସମାଧାନ? ଯୁବ ସମାଜ ଦେଶର ମେରୁଦଣ୍ଡ, ସେମାନଙ୍କ ପାଇଁ ଏ ଦେଶ। ସେମାନେ କଣ ଡିସିସନ ନେବାରେ ଏତେ ଭୁଲ କରିବା ଉଚିତ? ଜୀବନ ରାୟ ଯାହା କଲା ଠିକ ନା ଭୁଲ? ଯଦି ସେ ତାହା କରି ନ ଥାନ୍ତା ସେ କଣ କରିଥାନ୍ତା? ଏ ଅମୀମାଂସିତ ପ୍ରଶ୍ନ ସମୂହର ସମାଧାନ ଆପଣଙ୍କ।

ନମସ୍କାର, ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ସୁକନ୍ୟା। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏହି ସଂକ୍ରାନ୍ତ ରାୟ ଶୁଣାଇଛନ୍ତି। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ଭନ କରିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଇସ୍ରାଏଲ୍ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଉଦେଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ବୈଠକ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି, ଭାରତ ବିଶ୍ୱର ସର୍ବବୃହତ୍ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ 80 କୋଟି ଲୋକଙ୍କୁ ମାସିକ ରାସନ ସହାୟତା ପ୍ରଦାନ କରିଛି। ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର 25,530 କୋଟି ଟଙ୍କାର ସାର୍ଥକ ପିଡିଏସ୍ ଯୋଜନାକୁ ଅନୁମୋଦନ କରିଛନ୍ତି। ଆସାମ ବିଧାନସଭାରେ ୟୁସିସି ବିଲ୍ 2026 ପାରିତ ହୋଇଯାଇଛି। ଦେଶର ତୃତୀୟ ରାଜ୍ୟ ଭାବେ ଆସାମରେ ଲାଗୁ ହୋଇଛି ଏହା। ପୂର୍ବରୁ ଉତ୍ତରାଖଣ୍ଡ ଓ ଗୁଜରାଟରେ ୟୁସିସି ଲାଗୁ ହୋଇଥିଲା। ସିବିଏସ୍ଇ ନବମ ଦଶମ ପାଇଁ 3ଟି ଆଞ୍ଚଳିକ ଭାଷା ବାଧ୍ୟତାମୂଳକ ପ୍ରସଙ୍ଗରେ ଧାର୍ଯ୍ୟ ପଲିସି ଉପରେ ରହିତାଦେଶ ପାଇଁ ସର୍ବୋଚ୍ଚ କୋର୍ଟ ମନା କରିଛନ୍ତି। ଓଡ଼ିଶାରେ ହେବ 2027 ଏସୀୟ

ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ସିକିମ୍ର ପ୍ରାକୃତିକ ପରିବେଶକୁ ବଞ୍ଚାଇ ରଖିବା ଆମର କର୍ତ୍ତବ୍ୟ ବୋଲି ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍ଲାଇନ୍ସ ଏତିକି। ପରବର୍ତ୍ତୀ ନ୍ୟୁଜ୍ ହେଡ୍ଲାଇନ୍ ଶୁଣିପାରିବେ ସନ୍ଧ୍ୟା 7ଟା ସମୟରେ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ସାନ୍ଧ୍ୟ ଅଧିବେଶନର ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 30ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ମଧ୍ୟ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ 7:25। କୃଷି ସଂସାର 7:30। ଏଥିରେ ବିଷୟ ରହିଛି ସନ୍ତୁଳିତ ଓ ସଠିକ୍ ସାର, ସୁସ୍ଥ ମୃତ୍ତିକା, ଅଧିକ ଉତ୍ପାଦନର ନୂତନ ମନ୍ତ୍ର। ଆଲୋଚନା କରିବେ ଡକ୍ଟର ସଙ୍ଗୀତା ମହାନ୍ତି। କେନ୍ଦ୍ରରେ ଏନ୍ଡିଏ ସରକାରଙ୍କ 12 ବର୍ଷ, ଏହି ବିଷୟ ଉପରେ ବିଶିଷ୍ଟ ଐତିହାସିକ ଏବଂ ସ୍ତମ୍ଭକାର ଅନିଲ ଧୀରଙ୍କ ସହ ସାକ୍ଷାତକାର ପ୍ରଚାର କରିବୁ 8:00। ଚର୍ଚ୍ଚାକା ବିଷୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ 9:30। ଅହମିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା 8:30। 10:02 ପ୍ରଚାର କରିବୁ ବନମଲ୍ଲିକାର 7ମ ଭାଗ। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ 10:30। ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଅନୁଚିନ୍ତା 6:35 ଉପସ୍ଥାପନା କରିବେ ମୀର ଅବଦୁଲ ରଜାକ। ଶ୍ରୀମଦ ଭାଗବତର 49ତମ ଭାଗ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ଶୁଣିବେ ଆଲୋଚନା ଜୀବାଣୁ ନାଶକ ଔଷଧର ସଦୁପଯୋଗ। ଆଲୋଚନା କରିବେ ଡାକ୍ତର ନିରଞ୍ଜନ ମହାନ୍ତି। ପ୍ରଭାତ ପରିକ୍ରମା 7:25। କଥିକା 7:35। ଏଥିରେ ବିଷୟ ରହିଛି

0: ଭାରତୀୟ ମୁକ୍ତି ସଂଗ୍ରାମର ଅନନ୍ୟ ବିପ୍ଳବୀ ବୀର ସବରକର ଆଲୋଚକ ଜଗବନ୍ଧୁ ମିଶ୍ର ସଜଫୁଲ ସକାଳ 7:40 କଣ୍ଠଶିଳ୍ପୀ କୁମକୁମ ମିଶ୍ର ଏବଂ ସୁନୀଲ କୁମାର ମଲ୍ଲିକ ସଙ୍ଗୀତ ପ୍ରଦୀପ କୁମାର ରାଉତ ସକାଳ 7:55 ଶୁଣିବେ ସ୍ୱତନ୍ତ୍ର ଆଲୋଚନା ଇଦ୍ ଉଲ୍ ଜୁହା ଆଲୋଚକ ମହମ୍ମଦ ଅମିନୁର ରହମାନ ସକାଳ 8:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ ବୈଦେଶ ବିଳାସର 37ତମ ଭାଗ ସକାଳ 8:45 ଗୀତ ଗୀତିକା ସକାଳ 9:00 ଦିନ 10:00 ପ୍ରଚାର କରିବ ନାଟକ କାଳଜୟୀ ବୀର ସବରକର ମୂଳ ରଚନା ଜୟବର୍ଦ୍ଧନ ବେତାର ରୂପାନ୍ତର ବିନୋଦ କୁମାର ଓଡ଼ିଆ ଅନୁବାଦ ପ୍ରଦୀପ କୁମାର ଡାଭେ ପ୍ରଯୋଜନା ରଣଦୀପ ପ୍ରଧାନ ଦିନ 11:10 ଅଭୁଲା ଗୀତରେ ଶୁଣିବେ କଣ୍ଠଶିଳ୍ପୀ ସୁଶ୍ରୀ ସଙ୍ଗୀତା ମହାପାତ୍ର ଏବଂ ଅଞ୍ଜଳି ମିଶ୍ର ଗାଇଥିବା ଆଧୁନିକ ଗୀତ ଇଦ୍ ଉଲ୍ ଜୁହା ଉପରେ ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଦିନ 11:30 ପରିବେଷଣ କରିଛନ୍ତି ମହମ୍ମଦ ସକିଲ ଅଖତର ଏବଂ ସାଥୀ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ପ୍ରଚାର କରିବୁ ଦିନ 12:00 ମୁଣ୍ଡା ଗୀତ ଦିନ 10:00 ପରିବେଷଣ କରିବେ ଗୋପାଳ ଚନ୍ଦ୍ର ସିଂ ଏବଂ ସାଥୀ ନାରୀମହଲ ଦିନ 20:00 ଏଥିରେ ଶୁଣିବେ ଆଲୋଚନା ପୋଷାକ କିଣିବା ସମୟରେ ଜାଣିବା କଥା ଆଲୋଚନା କରିବେ ଡକ୍ଟର ଶ୍ରଦ୍ଧାଞ୍ଜଳି ମହାପାତ୍ର ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 2:45 ଏବଂ ରାତି 7:02 ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3:00 ଚିରହରିତ କାର୍ଯ୍ୟକ୍ରମରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ମାଧ୍ୟମରେ ଶୁଣିବେ ଅପରାହ୍ନ 4:00 ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00 ଯୁବବଣୀ ସନ୍ଧ୍ୟା 5:30 ଏଥିରେ ରହିଛି ଦଳଗତ ଆଲୋଚନା ନିଶାମୁକ୍ତ ଯୁବ ସମାଜ ଏବଂ କଳ୍ପନା ନା ବାସ୍ତବତା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 31ତମ ଭାଗ ସନ୍ଧ୍ୟା 6:10 ଆକାଶବାଣୀ ରାଉରକେଲା କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଜିଲ୍ଲା ହାଲଚାଲି ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ରାତି 7:25 କୃଷି ସଂସାର ରାତି 7:30 ଏଥିରେ ଶୁଣିବେ ଆଲୋଚନା ପରିବର୍ତ୍ତିତ ଜଳବାୟୁରେ କୃଷି ବ୍ୟବସ୍ଥା ଆଲୋଚନା କରିବେ କୃଷି ବିଜ୍ଞାନୀ ସୁଶାନ୍ତ କୁମାର ସ୍ୱାଇଁ ହିନ୍ଦୀ କଥାଚିତ୍ର ରାତି 8:02 ଖେଳ ଦୁନିଆ ରାତି 8:30 କାର୍ଯ୍ୟକ୍ରମ କଣ୍ଟ୍ରି ୱାଇଡ୍ ଇନ୍ସାଇଟ୍ସ ରାତି 9:30 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଓଡ଼ିଶୀ ଗୀତ ଛାନ୍ଦ ଏବଂ ଚମ୍ପୁ ଶୁଣିବେ ରାତି 10:02 କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ ନିରୋଜ ନଳିନ କୁମାର ଏବଂ କାହ୍ନୁ ଚରଣ ଦାସ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ରାତି 10:30 ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 30ତମ ଭାଗ
1: ଏପିସୋଡ୍ 30 3-0

0: ଆପଣ କହୁଥିଲେ ଯେ ସ୍ୱଚ୍ଛତା ଆରମ୍ଭ ହୁଏ ପରିବାରରୁ,
1: ଆଜ୍ଞା,
0: ନାଇଁ କି ଯାହା ଆପଣ କହିଲେ ନିଶ୍ଚିତ ଭାବରେ ଏହା ସତ କଥା। ଯଦି ପରିବାରରେ ସେ ପ୍ରକାର ପରିବେଶ ନାହିଁ ତାହେଲେ ସେ ପ୍ରକାର ମାନସିକତା ହେବ ନାହିଁ ଏବଂ ସେ ଦିଗରେ ଆମେ ଅଗ୍ରସର ହୋଇପାରିବା ନାହିଁ। ତ ଏଇ ଯେଉଁ ସ୍ୱଚ୍ଛତାକୁ ଆପଣେଇବାର ଯେଉଁ ପରିବେଶ ଆପଣ ଘରେ ପାଇଲେ ଏବଂ ବର୍ତ୍ତମାନ ତାକୁ ଆପଣେଇଛନ୍ତି ଏବଂ ବିଭିନ୍ନ ପ୍ରକାର ଯେଉଁ ସ୍ୱଚ୍ଛତାର କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରୁଛନ୍ତି, ଯେମିତି ଆପଣ କହିଲେ ଯେ ପିକନିକ୍ ସ୍ପଟ୍ ହେଲା କି ଅନ୍ୟାନ୍ୟ କୌଣସି ଦର୍ଶନୀୟ ସ୍ଥାନ ହେଲା, ଏସବୁ ଜାଗାକୁ ଯାଉଛନ୍ତି, ତ ସେମିତି ଭାବରେ ଆପଣ କେଉଁ କେଉଁ ଜାଗାକୁ ଯାଆନ୍ତି ଏବଂ କ'ଣ କ'ଣ ସବୁ ସେଠି କରନ୍ତି ଟିକେ କହିବେ।
1: ଯେମିତି ହେଲା ସାର୍ ଆମର ଘଣ୍ଟେଶ୍ୱରୀ ମନ୍ଦିର, ଘଣ୍ଟେଶ୍ୱରୀ ମନ୍ଦିର ପରେ ହୁମା ମନ୍ଦିର, ହୁମା ମନ୍ଦିର ଆମର ବୁଢ଼ାରଜା ମନ୍ଦିର ଯେଉଁ ପାହାଡ଼ ଉପରେ ଅଛି, ସେଇ ଜାଗାକୁ ସାର୍ ବହୁତ ଜଣ ଯାଆନ୍ତି ବୁଲିବାକୁ, ଖାଇବା ପାର୍ସଲ ମଧ୍ୟ ନେଇକି ଯାଆନ୍ତି ଆଉ ସେଠାରେ ହିଁ ପକେଇକି ପଳେଇ ଆସନ୍ତି। ସେଇଟା ଗୋଟେ ବହୁତ ଖରାପ ଜିନିଷ, ଯେଉଁ ଜାଗାକୁ ଆମ ଲୋକ ଆସୁଛନ୍ତି ଦେଖିବା ପାଇଁ, ଆମର ଲୋକ ଆମ ଏଠିକି ସମ୍ବଲପୁରକୁ ଆସିବେ ଦେଖିବା ପାଇଁ ଆଉ ଦେଖିବେ ଖାଲି ସବୁଆଡ଼େ କଚଡ଼ା ପଡ଼ିଛି, ବହୁତ ଖରାପ ଆମର ସେଟା ଯାଉଛି। ସେଇଥିପାଇଁ ଆମେ ସେଇ ଜାଗାମାନଙ୍କୁ ଫୋକସ୍ କରିକି ସେଇ ଜାଗାମାନଙ୍କୁ ଯାଇକି ଆମେ କଚଡ଼ା ପ୍ଲାଷ୍ଟିକ
0: ଉଠାନ୍ତି। ତ ଆପଣ କେବେ କେବେ ଯାଆନ୍ତି?
1: ଯେମିତିକି ସାର୍ ସନ୍ଡେ ହେଲା ମୋର ଛୁଟି ଦିନ, ଯେମିତି ସାର୍ ସେକେଣ୍ଡ ସାଟରଡେ ଫୋର୍ଥ ସାଟରଡେ ଅଫିସ ଛୁଟି ରହେ, ସେଇ ଟାଇମ୍ରେ ଆମେ ସକାଳୁ ଯାଇକି 3-4 ଘଣ୍ଟା ଯାଇକି ଆମେ କରିକି ଆସୁ।
0: ଆଚ୍ଛା, ଆପଣ ଏକା ଯାଆନ୍ତି ନା ଆପଣଙ୍କ ସାଙ୍ଗରେ ଆଉ କେତେ ଜଣ ଅଛନ୍ତି, କି କ'ଣ ଗୋଟେ ସେମିତି କିଛି ସଂସ୍ଥା କରିଛନ୍ତି ନା ସେମିତି କିଛି କ୍ଲବ ଅଛି ନା ସେମିତି କିଛି ଆପଣଙ୍କର ଅନୁଷ୍ଠାନ ଅଛି?
1: ମୁଁ ତ ସାର୍ 2-3 ଫାଉଣ୍ଡେସନରେ ଜଡ଼ିତ ଅଛି, ସେଥିମଧ୍ୟରୁ ହେଲା ସାତ୍ୱିକ ସୋଲ ଫାଉଣ୍ଡେସନ କହିକି, ସେଥିରେ ପୁରା ଓଡ଼ିଶାରେ ଆମର 500+ ଭଲେଣ୍ଟିୟର ଅଛନ୍ତି। ଆମେ ସବୁ ଜାଗାରେ ଭୁବନେଶ୍ୱରରେ, କଟକରେ, ବାଲେଶ୍ୱରରେ, ଗଞ୍ଜାମରେ ସବୁ ଜାଗାରେ ଆମେ ରହିକି ଆମର ପାଖାପାଖି ସାର 20-22 ଡିଷ୍ଟ୍ରିକ୍ଟରେ ଆମେ ସେଇ ଫାଉଣ୍ଡେସନ ରହିକି ଆମେ କାମ କରୁଛୁ। ତାପରେ ସମ୍ବଲପୁରରୁ ଯୋଉଟା ହେଲା ଆମ ୟୁନିଭର୍ସିଟି ଆଡ଼ୁଆ ବି ଆମେ ଯାଇକି କରୁଛୁ, ଆହୁରି 2-3 ଜାଗରଣ କହିକି ଗୋଟେ ସଂସ୍ଥା ଅଛି, ସେଇ ଆଡ଼ୁ ବି ଆମେ ଯାଇକି କରୁଛୁ। ଲୋକ ବାହାରନ୍ତିନି ସାର୍, ଯଦି ମୁଁ କହିବି କି ଚାଲ କେଚଡ଼ା ଉଠେଇଯିବା, କେହି ବାହାରନ୍ତିନି, ଚାଲ ବୁଲିଯିବା କହିଲେ ତମେ ବାହାରନ୍ତି। ତାହେଲେ ମୁଁ ବହୁତ ଚେଷ୍ଟା କରେ, 2-3 ଆମେ ଅଛୁ ଯୋଉମାନେ କି ଆମେ ରେଗୁଲାରଲି ଯାଉ, କିନ୍ତୁ ଯୋଉମାନଙ୍କୁ ବି ମୁଁ ଫାର୍ଷ୍ଟ ଟାଇମ୍ କହେ ଚାଲ ଯିବା କହିଲେ ଫାର୍ଷ୍ଟ ଟାଇମ୍ ସେମାନେ ପଳାନ୍ତି, କିନ୍ତୁ ସେକେଣ୍ଡ ଟାଇମ୍ର ସେମାନେ ଯାଆନ୍ତିନି, ଏଇଟା ଗୋଟେ କ'ଣ କଚରା ଉଠେଇବାକୁ ଯାଉଛି। ସେମିତି ମୁଁ କେହି ନ ଗଲେ ବି ମୁଁ ଆଉ ଜଣକୁ ମୁଁ ନେଇକି ଯାଏ, ଆଉ ଆମେ 2 ହେଲେ କରୁ, ଲେକିନ୍ କରିକି ଆସୁ ସାର୍।
0: ଏଇଠି ଆମେ ଅନ୍ୟ ସାଙ୍ଗମାନଙ୍କୁ କିଭଳି ଭାବରେ ପ୍ରଭାବିତ କରିପାରିବା ଯେ ଏଇ ସ୍ୱଚ୍ଛତା ମାଧ୍ୟମରେ ଆମେ ସମାଜ ପାଇଁ କିଛି କରୁଛନ୍ତି, ତାକୁ ଆହୁରି ଟିକେ ପ୍ରଚାର ପ୍ରସାର କରିବା ପାଇଁ, ସ୍ୱଚ୍ଛତାର ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆମେ ପ୍ରକୃତରେ କ'ଣ କରିବା କଥା ବୋଲି ଆପଣ ଚିନ୍ତା କରନ୍ତି, ଯେହେତୁ ଆପଣ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି?
1: ପ୍ରଥମରୁ ଯଦି ଆମ ଘର ଲୋକ ଆମକୁ ସେମିତି ଶିକ୍ଷା ନ ଦେବେ ସାର୍, ସେଇଟା ହେଇପାରିବନି। ଯେମିତି ମୁଁ ଛୋଟ ଛୁଆ ଥିଲି, ମୋର ଜେଜେବାପା ମୋତେ ଶିଖେଇଥିଲେ କି ଚକୋଲେଟ୍ ଖାଇବୁ କିନ୍ତୁ ଡଷ୍ଟବିନ୍ରେ, ନହେଲେ ଠିକ୍ ଜାଗାରେ ପକେଇବୁ, ନିଜ ନିଜ ଘରୁ ସବୁ ଷ୍ଟାର୍ଟ କରିବାକୁ ପଡିବ ସାର୍। ଧୀରେ ଧୀରେ ଏବେ ୟୁଥ୍ ମାସ କରିବା ପାଇଁ ବାହାରୁଛନ୍ତି।
0: ହେଲେ ଏଇଠି ଆଉ ଗୋଟେ କଥା ଆପଣଙ୍କଠୁ ଆମେ ଜାଣିବା ପାଇଁ ଚାହିଁବୁ ଯେ ଆପଣ ତ ଶ୍ରମ ଦେଉଛନ୍ତି, ସମୟ ଦେଉଛନ୍ତି, ଶକ୍ତି ଦେଉଛନ୍ତି, ହେଲେ ତା ପଛରେ ପଇସା ମଧ୍ୟ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ଯେମିତିକି ଆପଣ ଅନ୍ୟ ଜାଗାକୁ ଯିବେ, ମୋଟରସାଇକେଲରେ ଯିବେ କିମ୍ବା କୌଣସି ଗାଡ଼ି ନେଇକି ଯିବେ, ତାର ପେଟ୍ରୋଲ ଖର୍ଚ୍ଚ ହେବ, ତ ଏସବୁ ଜିନିଷଟାକୁ କେମିତି ଆପଣ ମାନେ ଚିନ୍ତା କରନ୍ତି ଯେ ହା ମୋର ଖର୍ଚ୍ଚ ମୁଁ ଯିବି କି ଅନ୍ୟମାନଙ୍କୁ ନେଇକି ସେ ସଫା କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରିବି ବୋଲେ?
1: ଏବେ ତ ସାର୍ ମୁଁ ଜବ୍ କରୁଛି, ନିଜର ରୁଚି ଥିଲେ ସାର୍ ପଇସା ଖର୍ଚ୍ଚ ହେଲେ ବି ସେଟାକୁ ଖରାପ ଲାଗେନି କି ମୋ ପାଖରୁ ପଇସା ଖର୍ଚ୍ଚ ହେଉଛି। ଯେମିତିକି ଆମର ସେ ଡଷ୍ଟବିନ୍ ବ୍ୟାଗ୍ ହେଲା ସାର୍, ଡଷ୍ଟବିନ୍ ବ୍ୟାଗ୍ ବି ମୁଁ କିଣିକି ନିଏ ଉଠେଇକି ପ୍ରପର ଡଷ୍ଟବିନ୍ରେ ସେଟାକୁ ପକେଇବା ପାଇଁ ସାର୍, ପଇସା ଖର୍ଚ୍ଚ ହେଲେ ଡର ଲାଗେନି ସାର୍, କ'ଣ ପାଇଁ ଏବେ ମୁଁ କମାଉଛି ଆଉ ସେଇ ଜିନିଷରେ ମୋର ରୁଚି ଅଛି ସାର୍, କେମିତି ପରିବେଶ ପାଇଁ ମୋ ଆଡୁ କିଛି କାମ କରିପାରିବି, ପରିବେଶକୁ କେମିତି ସଫା ରଖିବି, ନିଜ ଏରିଆକୁ ସଫା ରଖିବି, ଲୋକ ଆସିବେ ଦେଖିବେ ସମ୍ବଲପୁରକୁ, ନିଜ ଏରିଆକୁ ତାରିଫ କରିକି ଯିବେ, ସେଇଟା ସାର୍ ମୋର ମନୋଭାବ ଅଛି।
0: ନାଇଁ, ସେଇଟା ଗୋଟେ ମହାନ ଆପଣଙ୍କର ଚିନ୍ତାଧାରା ଯେ ନିଜ କଥା ସହିତ ଅନ୍ୟମାନଙ୍କର କଥାକୁ ବି ଆପଣ ଗୁରୁତ୍ୱ ଦେଉଛନ୍ତି ଏବଂ ନିଜ ମା ମାଟିର କଥା, ନିଜ ଅଞ୍ଚଳର କଥା, ନିଜ ସେହି ପଡ଼ିଶାର କଥା, ନିଜର ଯେଉଁ ସଂସ୍କୃତି, ନିଜର ଯେଉଁ ଦର୍ଶନୀୟ ସ୍ଥାନ ରହିଛି, ତାର ଗୁରୁତ୍ୱ, ତାର ଯେଉଁ ମାନ କିଭଳି ଭାବରେ ରହିପାରିବ, ଅନ୍ୟମାନଙ୍କର ଯେଉଁ ଇମ୍ପ୍ରେସନ୍ ଅଛି ତାହା ଯେମିତି ଠିକ୍ ରହିବ, ସେ ଦିଗରେ ଆପଣ ଚିନ୍ତିତ। ନିଶ୍ଚିତ ଭାବରେ ଏହା ଗୋଟେ ପ୍ରଶଂସନୀୟ କାର୍ଯ୍ୟ ଆପଣ କରୁଛନ୍ତି। ହେଲେ ଆଉ ଗୋଟେ କଥା କହିବେ ଯେ ଯେତେବେଳେ ଆପଣ ଯାଆନ୍ତି, ଅନେକ ଲୋକଙ୍କ ସଂସ୍ପର୍ଶରେ ହୁଏତ ଆସୁଥିବେ, ଆପଣଙ୍କୁ କେବେ କେଉଁ କଥା କେଉଁ ଲୋକ ପଚାରିଛନ୍ତି ଯେ ଆପଣ କାହିଁକି ଏଇ ଯେଉଁ ଅଳିଆ ଆବର୍ଜନା ଉଠାଉଛନ୍ତି, ଘଟାଉଛନ୍ତି, ଏଭଳିଆ କିଛି ଘଟିଛି?
1: ପ୍ରଥମେ ଯେତେବେଳେ ଆମେ ଯାଉଥିଲୁ ସାର୍ 5-6 ତଳ କଥା, ସେତେବେଳେ ଲୋକ ହସୁଥିଲେ କି କିଏ କ'ଣ କରୁଛି, ଲେକିନ୍ ଧୀରେ ଧୀରେ ସାର୍ ଏବେ ଯେମିତି ଆମେ ମଝିରେ ଚାଉଁରପୁର ବ୍ରିଜ୍ଟା ଗୋଟେ ପ୍ଲଗିଂ କରିଥିଲୁ ସାର୍, ଚାଉଁରପୁର ବ୍ରିଜ୍ରେ ଯେତେବେଳେ ଆମେ ଉଠାଉଥିଲୁ, ଧୀରେ ଧୀରେ ଲୋକ ବି ଆମ ସହିତ ଜଡ଼ିତ ହେଉଛନ୍ତି ସାର୍, ଲୋକ ବି କହୁଛନ୍ତି କ'ଣ କରୁଛ ଏଇଟା, ମୁଁ ତାଙ୍କୁ କହୁଛି ଆମ ନିଜ ରାସ୍ତା ଯଦି ଆମେ ସଫା ନ ରଖିବା, ସନ୍ଧ୍ୟାରେ ଏଠି ସବୁ ବସୁଛନ୍ତି, ଖାଉଛନ୍ତି, ପକାଉଛନ୍ତି, ଆଉ ଏଇଟା ବ୍ରିଜ୍ଟା ଏଠାରେ ଡଷ୍ଟବିନ୍ ବି ରଖିହେବନି, ଗାଡ଼ି ମଟର ସବୁବେଳେ ଯାଉଛି, ଆମକୁ ହିଁ ନିଜ କଚରା ନିଜେ ନେଇକି ପ୍ରପର ଡଷ୍ଟବିନ୍ରେ ପକେଇବା କଥା। ଧୀରେ ଧୀରେ ଲୋକ ଆସୁଛନ୍ତି ଆମ ସହିତ ସାର୍, ଜଡ଼ିତ ହେଉଛନ୍ତି, ଲୋକମାନେ ଆମ ସହିତ ପ୍ଲଗିଂ ମଧ୍ୟ କରୁଛନ୍ତି।
0: ଭବିଷ୍ୟତରେ ସ୍ୱଚ୍ଛତାକୁ ନେଇ ଆଉ ଆପଣ କ'ଣ କରିବାର ଚିନ୍ତା ରଖନ୍ତି?
1: ଭବିଷ୍ୟତରେ ସାର୍ ଆମର ଯୋଉ ଯୁବବର୍ଗ ଅଛନ୍ତି ସେମାନେ ଯଦି ସଚେତନ ହେଇଗଲେ ସାର୍ ଆମ ଆଉ ଅଳିଆ ଆବର୍ଜନା ରହିବ ନାହିଁ ସାର୍, ପ୍ରପର ଡଷ୍ଟବିନ୍ ୟୁଜ୍ କରିବା କଥା ସାର୍, ଆମେ ଶୁଖା କଚରା ଅଦା କଚରା ଆମର ସବୁ ମ୍ୟୁନିସିପାଲିଟି କରୁଛି ସାର୍, ସେଇ ପ୍ରପରରେ କରିକି ଆମେ କଲେ ମେନ୍

0: ଚିନ୍ତାଧାରା ହେଉଛି ଆମର ଯେବେ ପର୍ଯ୍ୟନ୍ତ ଆମେ ବୁଝିପାରିବା ନାହିଁ କି କଚରା ପକେଇଲେ ଆମର ପରିବେଶ ଖରାପ ହେବ ସେବେ ପର୍ଯ୍ୟନ୍ତ ଆମେ କରିପାରିବା ନାହିଁ ସାର୍।
1: ନିଶ୍ଚିତ ଭାବରେ ଆଉ ଯେତେ ଦିନ ପର୍ଯ୍ୟନ୍ତ ପରିବେଶ ସ୍ୱଚ୍ଛ ନ ରହିଛି ଆମେ ବିଭିନ୍ନ ପ୍ରକାରର ଅସୁବିଧାରେ ପଡିବା, ରୋଗଗ୍ରସ୍ତ ହେବା ଏବଂ ଆମର ମାନସିକ ଶାରୀରିକ ସବୁ ପ୍ରକାରର ଗୋଟେ ଅସୁବିଧା ହେବାର ସମ୍ଭାବନା ରହିଛି। ତ ଏଇ କଥାଟିକୁ ସମସ୍ତେ ଯଦି ଆପଣେଇ ପାରିବା ତାହେଲେ ଗୋଟେ ସ୍ୱଚ୍ଛ ସୁନ୍ଦର ଗୋଟେ ପରିବେଶ ସୃଷ୍ଟି ହେବ ଏବଂ ସୁସ୍ଥ ଜୀବନଯାପନଟିଏ କରିପାରିବା। ହେଲେ କଥା ହେଲା ଯିଏ ସମାଜର ପ୍ରକୃତିରେ ଶକ୍ତିଶାଳୀ ସେ ହେଉଛି ଯୁବଗୋଷ୍ଠୀ। ତ ଯେହେତୁ ଆପଣ ଜଣେ ଯୁବକ ଏ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଅନେକ ଯୁବକଙ୍କୁ ଏକାଠି କରିକି ଆପଣ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେଉଛନ୍ତି, କିଭଳି ଭାବରେ ଧୀରେ ଧୀରେ ଆହୁରି ଯୁବଗୋଷ୍ଠୀ ସହିତ ଅନ୍ୟାନ୍ୟ ଯେଉଁ ସମାଜର ବ୍ୟକ୍ତିବିଶେଷ ଅଛନ୍ତି ତାଙ୍କ ଭିତରେ ଏ ସ୍ୱଚ୍ଛତାର ଯେଉଁ ବାର୍ତ୍ତାଟିକୁ ପହଞ୍ଚିବାକୁ ହେଲେ ପ୍ରକୃତରେ କ'ଣ କରିବାର ଆବଶ୍ୟକତା ରହିଛି? ଯେମିତିକି ଆମର ବିଦ୍ୟାଳୟରେ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ସ୍ୱଚ୍ଛତାର କଥା କୁହାଉଛି, ବିଭିନ୍ନ ଅନୁଷ୍ଠାନରେ ସେ ସ୍ୱଚ୍ଛତାର କଥା କୁହାଉଛି, ଘରେ ଯେମିତି ଆପଣ କହିଲେ ଯେ ଘରକୁ ଆମେ ଯଦି ସଫା ରଖିବା ଅନ୍ୟ ଜାଗାକୁ ବି ଆମେ ସଫା ରଖି ପାରିବା। ତ ଏ ଦିଗରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯେମିତିକି ଆପଣ ମଧ୍ୟ ଜଡ଼ିତ ଅଛନ୍ତି ସେମାନେ ମଧ୍ୟ ଆଗେଇ ଆସିଲେଣି। ତ ତାକୁ ଆହୁରି ପରିବ୍ୟାପ୍ତ କରିକି କିଭଳି ଭାବରେ ନିଜର ସୁସ୍ଥ ସୁନ୍ଦର ପରିବେଶ ସୃଷ୍ଟି କରିପାରିବା ସେ ଦିଗରେ ସରକାରୀ ସ୍ତରରେ କିଛି ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଛି ବୋଲି ଆପଣ ଭାବନ୍ତି କି?
0: ଯେବେ ଆମେ ନିଜ ଛୋଟ ଛୋଟ ଗଳିକୁ ଯେତେବେଳେ ଆମେ ନିଜେ ନିଜେ ଇନିସିଏଟିଭ୍ ନେଇକି ଯଦି ଆମେ ନ କରିବା ତାହେଲେ ହେବନି କି ଗୋଟେ ଗଳିରେ ଗୋଟେ ଗୋଟେ ସ୍ୱଚ୍ଛ ସାଥୀ ଦେବେ, ସେଇ ସ୍ୱଚ୍ଛ ସାଥୀ ସେ ଗଳିର କଥା ବୁଝିବେ, ଗଳିର ଲୋକ ବୁଝିଲେ ଯାଇକରି ସବୁ ହେବ ସାର୍।
1: ଧନ୍ୟବାଦ ଆପଣଙ୍କର ଦ୍ୱିପଦ କଥା ପାଇଁ। ଆମେ ଆଶା କରିବା ଆପଣ ଆହୁରି ସମାଜର ଉନ୍ନତି ପାଇଁ, ସମାଜକୁ ସୁସ୍ଥ ସୁନ୍ଦର ବାଟରେ ଆଗେଇ ନେବା ପାଇଁ ସ୍ୱଚ୍ଛତା ମାଧ୍ୟମରେ ଯାହା ଆପଣ ସେବା କରିଚାଲିଛନ୍ତି ତାହା ଆହୁରି ସୁଦୂର ପ୍ରସାରୀ ହେଉ ଏବଂ ଲୋକମାନେ ମଧ୍ୟ ଅନୁପ୍ରାଣିତ ହୁଅନ୍ତୁ, ସ୍ୱଚ୍ଛତାକୁ ଆହୁରି ଆଗକୁ ନିଅନ୍ତୁ। ଧନ୍ୟବାଦ ପୁଣି ଥରେ ଆପଣଙ୍କୁ ଆପଣଙ୍କର ଏହି ମତାମତ ଏବଂ ଆପଣଙ୍କର ଏହି ଉପସ୍ଥିତି ପାଇଁ। ନମସ୍କାର।
0: ଆଜ୍ଞା ନମସ୍କାର।

0: ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଏଥିଲାଗି ରାସନ ପରିବହନ ଏବଂ ପରିଚାଳନା ପାଇଁ ସହାୟତା, ସାଧାରଣ ବଣ୍ଟନରେ ସ୍ୱୟଂକ୍ରିୟା ଆୟ, ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଓଡ଼ିଶାକୁ ଦେଶର ଷ୍ଟିଲ୍ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପାରାଦୀପର ଏରସମା ଅଞ୍ଚଳରେ ଜେଏସ୍ଡବ୍ଲ୍ୟୁର ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ଲାଣ୍ଟ 2028 ମସିହା ସୁଦ୍ଧା ଉତ୍ପାଦନ ଆରମ୍ଭ କରିବ। ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପକ୍ଷରୁ ଏହି ପ୍ରକଳ୍ପ ପାଇଁ 1,25,000 କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅତ୍ୟାଧୁନିକ କାରଖାନାରୁ ବାର୍ଷିକ ପ୍ରାୟ 24 ମିଲିୟନ୍ ଟନ୍ ଷ୍ଟିଲ୍ ଉତ୍ପାଦନ ହେବା ସହ ସେଠାରେ 12 ମିଲିୟନ୍ ଟନ୍ର ଏକ ସିମେଣ୍ଟ ପ୍ଲାଣ୍ଟ, 900 ମେଗାୱାଟ୍ କ୍ୟାପିଟିଭ୍ ପାୱାର ସିଷ୍ଟମ୍ ଏବଂ ସ୍ୱତନ୍ତ୍ର ଜେଟି ମଧ୍ୟ ନିର୍ମାଣ କରାଯିବ। ପାରାଦୀପର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଗୁଜରାଟର ମୁନ୍ଦ୍ରା ବନ୍ଦର

ଶୈଳୀରେ ଦୁଇ ଉପକୂଳ ବିକାଶ ରଣନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା 5,000 କୋଟି ଟଙ୍କା ଅନୁଦାନରେ ପାରାଦୀପ କଟକ ଭୁବନେଶ୍ୱର ପୁରୀ ଅର୍ଥନୈତିକ କରିଡର ନିର୍ମାଣ ହେବ। ଆଗାମୀ କିଛି ବର୍ଷ ମଧ୍ୟରେ କେବଳ ପାରାଦୀପ ଅଞ୍ଚଳରେ 1,00,000ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ଦୁଇ ବର୍ଷ ମଧ୍ୟରେ ଶିଳ୍ପାୟନ ନିଯୁକ୍ତିର ସଫଳତା ରିପୋର୍ଟ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଛନ୍ତି। ଏହି ସମୟ ମଧ୍ୟରେ 433 ପ୍ରକଳ୍ପକୁ ସରକାର ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା 8,50,000 କୋଟି ଟଙ୍କାର ନିବେଶ ସହ 5,00,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଷ୍ଟ୍ର ନିର୍ମାଣ ଏବଂ ସ୍ଥାୟୀ ବିକାଶ, ସୂଚନା ଓ ପ୍ରସାରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି କହିଛନ୍ତି। ଆଜି ଲୋକଭବନରେ ଯୁବ ସଙ୍ଗମ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଗୁଜରାଟର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ ଉଭୟ ରାଜ୍ୟର ସାଂସ୍କୃତିକ ଐତିହ୍ୟ ପରମ୍ପରା ଲୋକକଳାକୁ ପ୍ରସାରିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାର ଦେଶରେ କଳା, ସଂସ୍କୃତି ଓ ଐତିହ୍ୟର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ତୀର୍ଥଯାତ୍ରା ରୂପରେଖ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସମ୍ବର୍ଦ୍ଧନା ଜାତୀୟ ଅଭିଯାନ ପ୍ରସାଦ ଆରମ୍ଭ କରାଯାଇଛି। ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ 2014-15 ଆର୍ଥିକ ବର୍ଷରେ ଏହାର ଶୁଭାରମ୍ଭ ହୋଇଥିଲା। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ହୃଦୟ ଯୋଜନା ବନ୍ଦ ହେବା ପରେ ଦେଶରେ ଥିବା ଐତିହ୍ୟସ୍ଥଳଗୁଡ଼ିକର ସୁରକ୍ଷା ସଂରକ୍ଷଣ ପାଇଁ ପ୍ରସାଦ ଯୋଜନା କାର୍ଯ୍ୟକାରୀ କରାଗଲା। ଏଥିରେ ଦେଶର ପୂର୍ବରୁ ଚିହ୍ନଟ କରାଯାଇଥିବା ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସାମିଲ କରାଯାଇଛି। ପୁରୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ଧାମକୁ ମଧ୍ୟ ଯୋଜନାରେ ସାମିଲ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ବର୍ଷ ରାଜ୍ୟରେ ମୌସୁମୀ ବର୍ଷା ଏବଂ ଏଲ୍ନିନୋ ଆଶଙ୍କାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ ଓ କୃଷି କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆସନ୍ତା ଖରିଫ୍ ଚାଷର ରଣନୀତି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି। ଆବାସୀ ମାଧ୍ୟମରେ ଆଜି ସିଂହଦେଓ କମ୍ ବର୍ଷା ଆଶଙ୍କା ଥିବା ଅଞ୍ଚଳରୁ ପର୍ଯ୍ୟାପ୍ତ ପରିମାଣର ବିହନ ଯୋଗାଣ ସୁନିଶ୍ଚିତ କରିବା ସହ ଡାଲିଜାତୀୟ ତୈଳବୀଜ ମିଲେଟ୍ ବିହନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଚ୍ଚ ଜମି ଏବଂ ବର୍ଷା ନିର୍ଭରଶୀଳ ଅଞ୍ଚଳରେ ଫସଲ ବିବିଧୀକରଣକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରିବାକୁ ଜିଲ୍ଲା କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍କଫେଡ୍ ଲ୍ୟାମ୍ପସ୍ ଏବଂ ପ୍ୟାକ୍ସ ମାଧ୍ୟମରେ କୃଷକଙ୍କୁ ସାର ଯୋଗାଣ ସୁନିଶ୍ଚିତ କରାଯିବ। ସାର ବଣ୍ଟନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆଧାରରେ ସନ୍ତୁଳିତ ଏବଂ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା, ସବୁଜ ସାରର ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତିକୁ ପ୍ରୋତ୍ସାହିତ କରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅଧିକରୁ ଅଧିକ ଚାଷୀଙ୍କ ନାମାଙ୍କନ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ବନ୍ଦ ରହିଥିବା ଚିନିକଳ ପରିଦର୍ଶନ କରିଛନ୍ତି। ଖୁବ୍ ଶୀଘ୍ର ଚିନିକଳର ପୁନରୁଦ୍ଧାର କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷୀ ଓ ଶ୍ରମିକମାନେ ଉପକୃତ ହେବେ। ପୂର୍ବରୁ କାର୍ଯ୍ୟରତ କର୍ମଚାରୀମାନଙ୍କ କର୍ମସଂସ୍ଥାନ ପାଇଁ ମଧ୍ୟ ଦୃଷ୍ଟି ଦିଆଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ଲାଗି ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେଉଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଫୁଲବାଣୀରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷା ସ୍ୱପ୍ନା ମହାନ୍ତି ଓ ସଦସ୍ୟା ପ୍ରତିଭା ଶତପଥୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କୋର୍ଟରେ 24 ମାମଲାର ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ସମସ୍ତ ବୁଥ୍ସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 30 ତାରିଖରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରମାନଙ୍କୁ ଫର୍ମ ବଣ୍ଟନ କରିବା ସହ ଉପଯୁକ୍ତ ତଥ୍ୟ ସଂଗ୍ରହ କରିବା ସମ୍ପର୍କରେ ବିଡିଓ ତହସିଲଦାର ପ୍ରଶିକ୍ଷଣ ଦେଇଥିଲେ।
ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ

0: ସମସ୍ତ ଜନ ହିତାଧିକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସପ୍ତମ ରାଜ୍ୟ ଯୋଗାସନ ଚାମ୍ପିୟନ୍ସିପ୍ରେ କେନ୍ଦ୍ରାପଡ଼ା ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ 18 ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଆସନ୍ତା ବର୍ଷ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜିତ ହେବ। ହଂକଂଠାରେ ଅନୁଷ୍ଠିତ ଏସିଆ ଆଥଲେଟିକ୍ସ କାଉନ୍ସିଲ୍ ବୈଠକରେ 2027 ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ର ଆୟୋଜନ ଦାୟିତ୍ୱ ଓଡ଼ିଶାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ପୂର୍ବରୁ ଏହି ଏସୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି। ଓଡ଼ିଶାର ବିଶ୍ୱସ୍ତରୀୟ ଭିଭିଭୂମି ଓ ବୃହତ୍ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରିବାର କ୍ଷମତା ଆମକୁ ବିଶ୍ୱ କ୍ରୀଡ଼ା ଜଗତରେ ଏକ ପ୍ରମୁଖ କେନ୍ଦ୍ର ଭାବେ ସ୍ଥାପିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ର ଗତ 12 ବର୍ଷ ମଧ୍ୟରେ ପରିବର୍ତ୍ତନ ଅଭିବୃଦ୍ଧିର ଏକ ଐତିହାସିକ ଯାତ୍ରା ଅତିକ୍ରମ କରିଛି। 2025-26 ଆର୍ଥିକ ବର୍ଷରେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦର ବିକ୍ରୟ 1,87,105 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ, ଭୋକାଲ୍ ଫର୍ ଲୋକାଲ୍ ଏବଂ ଲୋକାଲ୍ ଟୁ ଗ୍ଲୋବାଲ୍ ପରି ଅଭିଯାନରୁ ପ୍ରେରିତ ହୋଇ ଆଜି ଖଦି କେବଳ ଏକ ପାରମ୍ପରିକ ଉତ୍ପାଦ ହୋଇ ରହିନାହିଁ, ଏହା ନୂତନ ଭାରତର ଆତ୍ମନିର୍ଭର, ସ୍ୱଦେଶୀ ଗୌରବ ଏବଂ ଗ୍ରାମୀଣ ସମୃଦ୍ଧିର ଏକ ଜୀବନ୍ତର ପ୍ରତୀକରେ ପରିଣତ ହୋଇଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିବା ସହ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବିଷୟ ବୃଦ୍ଧି ପାଉଥିବା ତାପମାତ୍ରା ନେଇ ସତର୍କ ରହିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ସୁକନ୍ୟା ଜେନା। ଦେଶର ଏବେ ବିଭିନ୍ନ ପ୍ରାନ୍ତରେ ପ୍ରବଳ ଖରା ସହ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। କେବଳ ତାପମାତ୍ରା ଅଧିକ ନୁହେଁ, ବରଂ ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ଆର୍ଦ୍ରତା ପରିସ୍ଥିତିକୁ ଅସହ୍ୟ କରୁଛି। ଏପରିକି ପାଣି ପିଇବା କିମ୍ବା ଛାଇରେ ବସିଲେ ମଧ୍ୟ ଶରୀରରେ ବୃଦ୍ଧି ପାଉଥିବା ତାପମାତ୍ରା ହ୍ରାସ ପାଉନାହିଁ। ଏଥିଯୋଗୁଁ ଅଂଶୁଘାତଜନିତ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଏଥିପାଇଁ ସତର୍କତା ଅବଲମ୍ଘନ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବୃଦ୍ଧି ପାଉଥିବା ତାପମାତ୍ରା ନେଇ ସତର୍କ କରାଇବା ସହିତ ଅଂଶୁଘାତଜନିତ ପରିସ୍ଥିତିର ମୁକାବିଲା ପାଇଁ ଜାରି ପରାମର୍ଶବଳୀକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଶରୀରରେ ଜଳୀୟଅଂଶର ପରିମାଣକୁ ସଠିକ୍ ରଖିବା ପାଇଁ ଘରୁ ବାହାରିବା ବେଳେ ସାଙ୍ଗରେ ପିଇବା ପାଣି ନେବାକୁ କୁହାଯାଇଛି। ଏପରିକି ତୃଷାର୍ତ୍ତଙ୍କୁ ମଧ୍ୟ ପାଣି ପ୍ରଦାନ କରିବାକୁ ଶ୍ରୀ ମୋଦି କହିଛନ୍ତି। ଅସୁସ୍ଥ କିମ୍ବା ଦୁର୍ବଳ ଅଥବା ମୁଣ୍ଡ ବିନ୍ଧା ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଥଣ୍ଡା ଏବଂ ଛାଇଯୁକ୍ତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ପାଣି ଏବଂ ଓଆର୍ଏସ୍ର ଉପଲବ୍ଧତାକୁ ସୁନିଶ୍ଚିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅଂଶୁଘାତଜନିତ ପରିସ୍ଥିତି ସୃଷ୍ଟି ହେଲେ ପ୍ରାଥମିକ ଚିକିତ୍ସା ସହିତ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ଅଂଶୁଘାତ ରୋଗୀଙ୍କ ତ୍ୱରିତ ଚିକିତ୍ସା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନାଗୁଡ଼ିକରେ ସ୍ଥାନ ସଂରକ୍ଷଣ ସହିତ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି। ଅଂଶୁଘାତଜନିତ ପରିସ୍ଥିତିକୁ ଅଣଦେଖା କରାଯିବା ଉଚିତ ନୁହେଁ, ନଚେତ୍ ଏହା ମୃତ୍ୟୁର କାରଣ ହୋଇପାରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ପ୍ରବଳ ଗରମ ପରିସ୍ଥିତିରେ ବୟସ୍କ ବ୍ୟକ୍ତିବିଶେଷ ଏବଂ ପରିବାର ସଦସ୍ୟ ଓ ପ୍ରିୟଜନଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛନ୍ତି। ଅତ୍ୟଧିକ ଖରା ସମୟରେ ଘରେ ରହିବା ଏବଂ ପର୍ଯ୍ୟାପ୍ତ ବିଶ୍ରାମ ନେବାକୁ ପଡ଼ିବ। ଏଥିସହିତ ପଶୁ ପକ୍ଷୀଙ୍କର ଯତ୍ନ ନେବାକୁ ଶ୍ରୀ ମୋଦି କହିଛନ୍ତି। ଘରର ଛାତ, ବାଲକୋନି, ଟେରାସ୍, ବ୍ୟବସାୟ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣିପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ବର୍ତ୍ତମାନର ଗରମ ପରିସ୍ଥିତିରେ ସମ୍ବେଦନଶୀଳତା ସହଯୋଗର ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିବ। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳ

0: କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଦେଶର ବିଭିନ୍ନ ପ୍ରାନ୍ତରେ ତାପମାତ୍ରା ବୃଦ୍ଧି ତଥା ଗରମ ଅନୁଭୂତ ହେବା ନେଇ ଆକଳନ କରିଛି। ବିଶେଷଜ୍ଞଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭବିଷ୍ୟତରେ ଏପରି ପରିସ୍ଥିତି ବାରମ୍ଭାର ଉପୁଜିବ। ସତର୍କତା ଅବଲମ୍ଭନ ନ କଲେ ଏଭଳି ପରିସ୍ଥିତି ଭୟଙ୍କର ସାବ୍ୟସ୍ତ ହୋଇପାରେ। ଗରମ ପରିସ୍ଥିତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଜଳାଭାବ। ବୃଦ୍ଧି ପାଉଥିବା ଚାହିଦା, ଜଳ ଆବଶ୍ଚନରେ ଅସମାନତା ଏବଂ ପରିବର୍ତ୍ତିତ ଜଳବାୟୁ ପରିସ୍ଥିତି ନେଇ ଗ୍ରାମାଞ୍ଚଳରେ ଅଧିକ ପ୍ରଭାବ ଦେଖିବାକୁ ମିଳୁଛି। ସେଥିପାଇଁ ଜଳ ବଜେଟିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳ ମଧ୍ୟରେ ଜଳ ଉପଲବ୍ଧତା ଏବଂ ଚାହିଦାର ପଦ୍ଧତିଗତ ମୂଲ୍ୟାଙ୍କନ ଜଳ ବଜେଟିଂ ବ୍ୟବସ୍ଥା ଭାବେ ପରିଗଣିତ ହୋଇଥାଏ। ଉପଲବ୍ଧ ଥିବା ଜଳ ଏବଂ ନବୀକରଣୀୟ ପ୍ରକ୍ରିୟା ମାଧ୍ୟମରେ ସନ୍ତୁଳିତ ଜଳ ବ୍ୟବହାରକୁ ସୁନିଶ୍ଚିତ କରିବା ଏହି ଜଳ ବଜେଟ୍ର ଅନ୍ୟତମ ଉଦ୍ଦେଶ୍ୟ। ପ୍ରାକୃତିକ ପରିବେଶ ମଧ୍ୟରେ ଜଳର ସ୍ଥିତି ଏବଂ ବଣ୍ଟନକୁ ବୁଝିବାରେ ଏହା ସାହାଯ୍ୟ କରିଥାଏ। ବ୍ୟକ୍ତିଗତ ସ୍ତରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଏବଂ ନଦୀ ଅବବାହିକାରେ ମଧ୍ୟ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନେଇ ପ୍ରୟାସ ଜାରି ରହିଛି। ଭୂତଳ ଜଳ ହ୍ରାସ, ଋତୁକାଳୀନ ଅଭାବ, ବନ୍ୟା କିମ୍ବା ଜଳବାୟୁ ସମ୍ପର୍କିତ ଅନିଶ୍ଚିତତାର ସମ୍ମୁଖୀନ ହେଉଥିବା ଅଞ୍ଚଳଗୁଡ଼ିକ ପାଇଁ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଏପରିକି କୃଷି ଓ ପଶୁପାଳନ ପାଇଁ ଆବଶ୍ୟକ ଜଳ ଚାହିଦାକୁ ସୁବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ଜଳ ବଜେଟିଂ ଏକ ଉଲ୍ଲେଖନୀୟ ମାଧ୍ୟମ ପାଲଟିଛି। ସଂସ୍ଥାଗତ ଭାବେ ଜଳ ବଜେଟିଂକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଅଟଳ ଭୂଜଳ ଯୋଜନା ଏବଂ ଜାତୀୟ ଜଳ ମିଶନ ଭଳି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଏଭଳି ବ୍ୟବସ୍ଥାରେ ଭୂତଳ ଜଳସ୍ତର ପାଖାପାଖି 4% ବୃଦ୍ଧି ପାଇବା ସହିତ ମୃତ୍ତିକାର ଉର୍ବରତା ହ୍ରାସ ଏବଂ କ୍ଷୟକୁ ରୋକାଯାଇପାରୁଛି, ଫଳରେ ଫସଲ ଉତ୍ପାଦନ ବୃଦ୍ଧି ପାଉଛି। 4 ନିୟୁତରୁ ଅଧିକ ଲୋକ ଏବଂ 4.5 ନିୟୁତରୁ ଅଧିକ ପ୍ରାଣୀ ସମ୍ପଦ ବିଶେଷ ଭାବେ ଏହାର ସୁଫଳ ପାଉଛନ୍ତି। ସମ୍ପ୍ରଦାୟ ନେତୃତ୍ୱାଧୀନ ଏଭଳି ବ୍ୟବସ୍ଥା ଜଳ ସଂରକ୍ଷଣ ଏବଂ ମରୁଡ଼ି ପ୍ରବଣ ଅଞ୍ଚଳରେ ଜଳ ସୁରକ୍ଷାକୁ ସୁଦୃଢ଼ କରିପାରିବ। ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ରୌଦ୍ରତାପଜନିତ କଠିନ ପରିସ୍ଥିତିରେ ଜଳାଭାବ ମଣିଷ ସମାଜ ପାଇଁ ଅତ୍ୟନ୍ତ ଗୁରୁତର ପରିସ୍ଥିତି ସୃଷ୍ଟି କରିପାରେ। ଏହିସବୁ କ୍ଷେତ୍ର ପ୍ରତି ଆମେ ସତର୍କ ରହିବା ସହିତ ଜଳ ସଂରକ୍ଷଣ ଏବଂ ସଦୁପଯୋଗ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ପଡ଼ିବ।
1: ଶେଷ ହେଲା ଆଜିର ପ୍ରସଙ୍ଗ।

ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ମଥାରେ ଦେଇ ପାଟ ଓଢ଼ଣୀ କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ବିଭୁ କିଶୋର ଏବଂ ତପୁ ମିଶ୍ରା।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏସୀୟ ରିଲେସ୍ ପ୍ରତିଯୋଗିତା 2027 ଏବଂ ଏସୀୟ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ଆୟୋଜନ କରିବ ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପଭି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଏଥିଲାଗି ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପଭି ନିଆଯାଇଛି। ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ସାର୍ଥକ ପିଡିଏସ୍ ଯୋଜନାରେ 3ଟି ପ୍ରମୁଖ କୃତ୍ରିମ ବୁଦ୍ଧିମତା ସକ୍ଷମ ମଡ୍ୟୁଲ୍ ରହିଛି। ସେଗୁଡ଼ିକ ହେଲା ନିର୍ମଲ, ଆଶା ଓ ସକ୍ଷମ। ନିର୍ମଲ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀମାନେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ରିଅଲ୍ ଟାଇମ୍ ପଞ୍ଜୀକରଣ କରିପାରିବେ। ହିତାଧିକାରୀମାନେ ବିଭିନ୍ନ ଭାଷାରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଅଭିଯୋଗ ଆଶା ମଡ୍ୟୁଲ୍ରେ ଦାଖଲ କରିପାରିବେ। ସେହିଭଳି ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଖାଦ୍ୟଶସ୍ୟ ପରିବହନ କରୁଥିବା ଯାନକୁ ଟ୍ରାକିଂ କରିବା ଦିଗରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ମଡ୍ୟୁଲ୍ ସକ୍ଷମ ସହାୟତା ପ୍ରଦାନ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଖାଦ୍ୟଶସ୍ୟର ଆନ୍ତଃରାଜ୍ୟ ପରିବହନ ଏବଂ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର ଡିଲରମାନଙ୍କ ଲାଭାଂଶ ଏବଂ ବର୍ତ୍ତମାନର କେନ୍ଦ୍ରୀୟ ପାଣ୍ଠି ସହାୟତା ଜାରି ରଖିବା ସମ୍ପର୍କିତ ନିୟମାବଳୀଗୁଡ଼ିକୁ ମଧ୍ୟ ସଂଶୋଧନ କରିବାକୁ ଆଜିର କ୍ୟାବିନେଟ୍ ନିଷ୍ପଭି ନେଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ 81,35,00,000 ନାଗରିକଙ୍କୁ ସୁରକ୍ଷିତ ରଖିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ପୂର୍ଣ୍ଣ କରିବା ଲାଗି ଏହି ଯୋଜନା ସହାୟକ ହେବ। ଏହି ଯୋଜନା ବର୍ତ୍ତମାନର ସାଧାରଣ ବଣ୍ଟନ ବ୍ୟବସ୍ଥା ଯୋଜନା ବଦଳରେ

0: କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ଶ୍ରୀ ବୈଷ୍ଣବ ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି ଦେଶବ୍ୟାପୀ ଅବ୍ୟାହତ ରହିଥିବା ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନାଗରିକଙ୍କ ହିତ ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ବିଭିନ୍ନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟଗୁଡ଼ିକ ନିଜ ନିଜ ସକ୍ଷମ ଅନୁଯାୟୀ ଏ ଦିଗରେ କିଭଳି ଜନସାଧାରଣଙ୍କୁ ସହାୟତା ଦେଇପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି।
1: प्रधानमंत्री जी ने कैबिनेट में मौसम की जो हीट वेव की परिस्थिति है उसका भी सभी मंत्रियों के साथ चर्चा की और माननीय प्रधानमंत्री जी का जो राष्ट्र के प्रति आह्वान है उसी आह्वान के तहत सभी से अपने अपने मंत्रालय में सुविधा पहुंचाने की किस तरह की सुविधाएं की जा सकती है उसके ऊपर भी चर्चा हुई।
0: सार्थक पीडीएस योजना संपर्क में सूचना दे श्री वैष्णव कहते
1: ये सुधार है पीडीएस के सिस्टम में पूरे डिलीवरी सिस्टम में लॉजिस्टिक्स में ट्रांसपोर्टेशन में मटेरियल हैंडलिंग में और पीडीएस के बेनिफिशरीज की ग्रीवेंस के रिड्रेसल के लिए बहुत बड़ा ये स्ट्रक्चरल रिफॉर्म है और पीडीएस एक ऐसी व्यवस्था है जिसमें केंद्र और राज्य मिलकर ही सारा काम करते हैं। दूर दराज के क्षेत्र हो महिलाएं हो वंचित हो सबको कवर किया जाता है।
0: सार्थक पीडीएसर द्वितीय पर्याय कार्यकारी करने लगे आज केन्द्र कैबिनेट 25,500 कोटी ऊर्ध टा मंजूर कर स्वराष्ट्र मंत्री अमित शाह यार प्रशंसा कर सामाजिक गणमाध्यम पोस्ट श्री शाह दारिद्र्य दूरीकरण योजनागुड़ अधिक स्वच्छ और सुव्यवस्थित करने उद्देश्य सरकार अत्याधुनिक ज्ञानकौशल व्यवहार कर सार्थक पीडीएस द्वितीय पर्यायर कृत्रिम बुद्धिमता भित्तिक ज्ञानकौशल प्रयोग द्वारा कृषि क्षेत्र में विभिन्न योजनार सुफल प्रत्येक हिताधिकारी निकटने सफलतार सह पहुंच पार्ब गमनागमन खर्च लगे राज्यगुड़ आर्थिक सहायता जगै देवा सहित सुलभ खुचरा विक्रय केन्द्रगुड़ लाभांश वृद्धि करने व्यवस्था एक पर्यायर अंतर्भुक्त कर श्री शाह ଦେଶର ସାମଗ୍ରିକ ବିକାଶ ଲାଗି ଉତ୍ତର ପୂର୍ବାଞ୍ଚଳର ଉନ୍ନତି ଜରୁରୀ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଆଜି ଗ୍ୟାଙ୍ଗଟକ୍ସ୍ଥିତ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ସେ ଏହା କହିଛନ୍ତି। ନବସୃଜନ ଆପୋଷ ବିଶ୍ୱାସ ତଥା ନୂତନ ଚିନ୍ତାଧାରା ମାଧ୍ୟମରେ ଦେଶ ନିର୍ମାଣ ଓ ସମାଜର ଦୁର୍ବଳ ବର୍ଗଙ୍କର ଉତ୍ଥାନ ଦିଗରେ କାର୍ଯ୍ୟ କରିବା ଲାଗି ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ସଶକ୍ତିକରଣ ହାସଲ ଲାଗି ଶିକ୍ଷା ହେଉଛି ଉପଯୁକ୍ତ ମାର୍ଗ। ସିକିମ୍ର ଜୈବ ବିବିଧତା ଏବଂ ସମୃଦ୍ଧ ଉଦ୍ଭିଦ ଓ ଜୀବଜଗତକୁ ପ୍ରଶଂସା କରିବା ସହିତ 2016 ମସିହାରେ ଏହା ପ୍ରଥମ ଜୈବିକ ରାଜ୍ୟର ମାନ୍ୟତା ପାଇଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ସମାରୋହ ପୂର୍ବରୁ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ଠାରେ ସିକିମ୍ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପିଙ୍କ୍ ସିଟି ରନର୍ ଆମ ଦିଦି ବାହିନୀ ବସ୍ ସେବାର ଶୁଭାରମ୍ଭ କରିଥିଲେ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଦାୟକୁ ସର୍ବୋଚ୍ଚ ଅଦାଲତ ବୈଧ ବୋଲି ଘୋଷଣା କରିଛନ୍ତି। ବିଚାରପତି ଜଷ୍ଟିସ୍ ଜେବି ପାଡିୱାଲା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ବେଞ୍ଚ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଜିଏସ୍ଟି ଆଇନ ପରିସରଭୁକ୍ତ ବୋଲି ମତବ୍ୟକ୍ତ କରିଛନ୍ତି। ଜିଏସ୍ଟି ଆଇନକୁ ସଂଶୋଧନ କରି ସରକାର 2023 ମସିହା ଅକ୍ଟୋବର 1 ବିଦେଶୀ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକୁ ଭାରତରେ ପଞ୍ଜିକୃତ କରାଇବା ଲାଗି ବାଧ୍ୟତାମୂଳକ କରିଥିଲେ। 2023 ଅଗଷ୍ଟ ମାସରେ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ 28% ଜିଏସ୍ଟି ଲାଗୁ କରିବା ଲାଗି ଜିଏସ୍ଟି ପରିଷଦ ବୈଠକରେ ନିଷ୍ପଭି ହୋଇଥିଲା। ପରିଷଦର ଏହି ନିଷ୍ପଭି ବିରୋଧରେ ଗେମିଂ କମ୍ପାନୀଗୁଡ଼ିକ ବିଭିନ୍ନ ହାଇକୋର୍ଟରେ ଆବେଦନ କରିଥିଲେ। ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଅନ୍ତତଃ 2 ଭାରତୀୟ ଭାଷା ସମେତ ମୋଟ 3 ଭାଷା ବାଧ୍ୟତାମୂଳକ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୀତି ବିପକ୍ଷରେ ହୋଇଥିବା ଆବେଦନକୁ ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ବିଚାରପତି ଜଷ୍ଟିସ୍ ବିପୁଲ ଏମ୍ ପାଞ୍ଚଲିଙ୍କୁ ନେଇ ଗଠିତ ପୀଠ ଏହି ମାମଲାରେ କେନ୍ଦ୍ର ସରକାର ସିବିଏସ୍ଇ ଏବଂ ଏନ୍ସିଆର୍ଟିକୁ ନୋଟିସ୍ ଜାରି କରିବା ସହିତ 2 ମଧ୍ୟରେ ସେମାନଙ୍କୁ ଉତ୍ତର ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଖରିଫ୍ ଅଭିଯାନ 2026 ଲାଗି ଜାତୀୟ କୃଷି ସମ୍ମିଳନୀକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆଗାମୀ ଖରିଫ୍ ଋତୁ ଲାଗି ଏକ ନିରନ୍ତର କୃଷି ପ୍ରକ୍ରିୟା ଜାରି ରଖିବା ସହିତ ଉତ୍ପାଦନ ବୃଦ୍ଧି ଜଳବାୟୁ ସହନଶୀଳତା ଭିଭିଭୂମିକୁ ସଶକ୍ତ କରିବା ଏବଂ କୃଷକଙ୍କର ସମୃଦ୍ଧି ଦିଗରେ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଥମ ଥର ଲାଗି 2026 ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷାର ପ୍ରୋଭିଜନାଲ୍ ଉତ୍ତର ଚିଠା ଜାରି କରିଛି। ଏ ସମ୍ପର୍କରେ ଏକ ବିବୃତ୍ତି ଦେଇ ଆୟୋଗ କହିଛନ୍ତି ଏହି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନଙ୍କ ଯଦି ଏହି

0: ପ୍ରୋଭିଜନାଲ ଉତ୍ତର ଚିଠା ସମ୍ପର୍କରେ କୌଣସି ଆପତ୍ତି ଥାଏ ତେବେ ଏ ସମ୍ପର୍କରେ ତିନୋଟି ପ୍ରାମାଣିକ ତଥ୍ୟ ସହିତ ୟୁପିଏସ୍ସି ଅନ୍ଲାଇନ୍ .nic.in ପୋର୍ଟାଲରେ ଆଗାମୀ 31 ତାରିଖ ସନ୍ଧ୍ୟା 6ଟା ମଧ୍ୟରେ ଆବେଦନ କରିପାରିବେ। ଭାରତ ଆଗାମୀ ବର୍ଷ ଏସୀୟ ରିଲେସ୍ ପ୍ରତିଯୋଗିତା ଏବଂ 2028 ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜନ କରିବ। ଆଜି ହଂକଂଠାରେ ଅନୁଷ୍ଠିତ ଏସୀୟ ଆଥ୍ଲେଟିକ୍ ସଂଘର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ବର୍ଷ ଚଣ୍ଡୀଗଡ଼ଠାରେ ଏସୀୟ ରିଲେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ 2028 ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଭୁବନେଶ୍ୱରଠାରେ ଆୟୋଜିତ ହେବ। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ନ୍ୟୁ ଚଣ୍ଡୀଗଡ଼ ମୋହାଲିଠାରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ବର୍ଗରେ ଭାରତର ଏଚ୍ଏସ୍ ପ୍ରଣୟ ବିଜୟୀ ହୋଇଛନ୍ତି। ସେ ଇଣ୍ଡୋନେସିଆର ଜୋନାଟନ୍ ଖ୍ରୀଷ୍ଟେଙ୍କୁ 10-21, 21-12, 21-18 ସେଟ୍ରେ ପରାସ୍ତ କରିଛନ୍ତି। ମିକ୍ସ ଡବଲ୍ସ ବର୍ଗରେ ଭାରତର ଧ୍ରୁବ କପିଳା ଓ ତାନିସା କ୍ରାଷ୍ଟଙ୍କ ଯୋଡ଼ି ମ୍ୟାଲେସିଆର ୱଙ୍ଗ୍ ତିଏନ୍ ସି ଓ ଲିମ୍ ଚିଉ ସିଏନ୍ ଯୋଡ଼ିକୁ ପ୍ରଥମ ରାଉଣ୍ଡରେ ପରାସ୍ତ କରିଛନ୍ତି। ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପଭି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଦେବଗଡ଼ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବାରକୋଟ ବ୍ଲକର ବିଭିନ୍ନ ହସ୍ତଶିଳ୍ପ ସ୍ୱାସ୍ଥ୍ୟ ଓ ଉଦ୍ୟୋଗ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ପରେ ବିକାଶ ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶିକ୍ଷା ସ୍ୱାସ୍ଥ୍ୟ ପାନୀୟ ଜଳ ସଡ଼କ ଆବାସ ରାସନକାର୍ଡ ସୁଭଦ୍ରା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
3: ଓଡ଼ିଶା ସରକାରଙ୍କର ସବୁ ବିଭାଗର ଅଧିକାରୀମାନଙ୍କୁ କହିଥିଲି, ମାନ୍ୟବର ଦେବଗଡ଼ର ବିଧାୟକ ପୂର୍ବତନ ବିଧାୟକ ସମସ୍ତଙ୍କର ଉପସ୍ଥିତିରେ ଆମେ ସମୀକ୍ଷା କରିଥିଲୁ। ସେଥିରେ ଜଳସେଚନ ପିଇବା ପାଣି ଶିକ୍ଷା ସ୍ୱାସ୍ଥ୍ୟ ରେଙ୍ଗାଲି ବନ୍ଧ ଯୋଜନା ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କର ଯେଉଁ ସମସ୍ୟା ସେ ସମସ୍ୟାର ମଧ୍ୟ କ'ଣ ସମାଧାନ ହୋଇପାରିବ। ରାଜସ୍ୱ ବିଭାଗର କଲମ ଟୁ କରେକ୍ସନ ଗରିବ ଲୋକଙ୍କୁ ଜମି ଦେବା ଏବଂ ତାର ସାଙ୍ଗରେ ସାଙ୍ଗରେ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କର ପାଇଁ ଜଳ ଜଙ୍ଗଲ ଜମିର ଅଧିକାର ଇଏ ସାମଗ୍ରିକ ବିଷୟରେ ଆମେ ସମୀକ୍ଷା କରିଥିଲୁ। ଏ ଭିତରେ ଦେବଗଡ଼ର ତିନିଟା ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ଦେଖିବାର ସୁଯୋଗ ପାଇଥିଲି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଦେବଗଡ଼କୁ କେମିତି ଏକ ବିକଶିତ ଜିଲ୍ଲାରେ ପରିଣତ କରିପାରିବ ସେ ବାବଦରେ ମଧ୍ୟ 15 କୋଟି ଟଙ୍କା ମଞ୍ଜୁର ହୋଇଛି ଏବଂ ଟେଣ୍ଡର ପ୍ରୋସେସ୍ ଭିତରେ ଅଛି ପ୍ରଧାନ ପାଠର ବିକାଶ ପାଇଁ। ଆହୁରି ଗୁଡ଼ିଏ ସମସ୍ୟା ମଧ୍ୟ ଯେଉଁଟା ଲୋକମାନେ ମୋର ଦୃଷ୍ଟିଗୋଚରକୁ ଆଣିଥିଲେ ତାକୁ ମଧ୍ୟ କେମିତି ସମାହିତ କରିବୁ ଆଜି ଆମେ ପ୍ରାଥମିକ କଥାବାର୍ତ୍ତା କରିଛୁ। ଜଳସେଚନ ବିଭାଗ ୱାର୍କସ ଡିପାର୍ଟମେଣ୍ଟ ପଥର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏବଂ ବିଭିନ୍ନ ପ୍ରସ୍ତାବ ଯେଉଁଟା ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ସେ ବାବଦରେ ମଧ୍ୟ ଆଗାମୀ ଦିନର ଭୁବନେଶ୍ୱରରେ ହିଁ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀମାନଙ୍କ ସାଙ୍ଗରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ଜନପ୍ରତିନିଧିମାନଙ୍କୁ ମୁଁ ବସେଇବି ଆଲୋଚନା କରିବି ତାର ସମାଧାନ କରିବା ପାଇଁ। ଦେବଗଡ଼ ସାଙ୍ଗରେ ମୋର ସମ୍ପର୍କ ବହୁତ ପୁରୁଣା ସମ୍ପର୍କ, ଛାତ୍ର ଜୀବନରୁ ମୋର ସମ୍ପର୍କ ଏବଂ ସେହି କାରଣରୁ ମଧ୍ୟ ମୋର ସ୍ୱତନ୍ତ୍ର ଉତ୍ତରଦାୟିତ୍ୱ ଅଛି ଦେବଗଡ଼ର ବିକାଶ ସାଙ୍ଗରେ ନିଜକୁ ଯୋଡ଼ିବା ପାଇଁ।
2: ଦେବଗଡ଼ ବିକାଶ ଭବନରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଲିଙ୍ଗଗତ ଅସମାନତା ଦୂରୀକରଣ, ବାଳିକାଙ୍କ ସୁରକ୍ଷା ସଶକ୍ତିକରଣ ଏବଂ ଜନସଚେତନତା ବୃଦ୍ଧି ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଛି। ଦେବଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକା

0: କରଣ ଅଧିକାରୀ ପରୀକ୍ଷିତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଜୁଲାଇ ପହିଲାକୁ 18 ବର୍ଷ ବୟସ ପୂରଣ କରୁଥିବା ଯୋଗ୍ୟ ନାଗରିକମାନେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ। ମଇ 30ରୁ ଜୁନ୍ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ସର୍ଭେ କରିବେ ଏବଂ ସେପ୍ଟେମ୍ବର 6ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଦେବଗଡ଼ ଜିଲ୍ଲା ପରିଷଦର ଷଷ୍ଠ ଅଧିବେଶନର ଦଶମ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ଜଳସେଚନ, ଆଦିବାସୀ ବିକାଶ ଓ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାର ବିକାଶ କାର୍ଯ୍ୟକୁ ଅଧିକ ଗତିଶୀଳ କରିବାକୁ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏଲ୍ପିଜି ଗ୍ୟାସ୍ ଓ ପେଟ୍ରୋଲିୟମ୍ ଇନ୍ଧନ ଯୋଗାଣ ସମ୍ପର୍କିତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଗ୍ୟାସ୍ର କଳାବଜାରୀ ରୋକିବା, ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବା ଏବଂ ବଡ଼ ପ୍ରତିଷ୍ଠାନଗୁଡ଼ିକରେ ବିକଳ୍ପ ଇନ୍ଧନ ବ୍ୟବସ୍ଥା ରଖିବା ଉପରେ ଆଲୋଚନା ହୋଇଛି। ଜିଲ୍ଲାରେ ଗ୍ୟାସ୍, ପେଟ୍ରୋଲ୍ ଓ ଡିଜେଲ୍ର ପର୍ଯ୍ୟାପ୍ତ ମହଜୁଦ ଥିବା ସୂଚନା ଦିଆଯାଇଛି। ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଜାତୀୟ ରାଜପଥ 49 ପାର୍ଶ୍ୱରେ ଅବୈଧ ଦଖଲ ଉଚ୍ଛେଦ, ଟ୍ରାଫିକ୍ ନିୟନ୍ତ୍ରଣ, ହେଲମେଟ୍ ଓ ସିଟ୍ ବେଲ୍ଟ ବ୍ୟବହାର, ନିର୍ଦ୍ଧାରିତ ବେଗ ସୀମା ପାଳନ ଏବଂ ବିଦ୍ୟାଳୟ ନିକଟରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଭାଗିଦାରୀ ସବୁଠୁ ଦୂର ସବୁଠୁ ପ୍ରଥମେ ଅଭିଯାନ ଅଧୀନରେ ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ସଚେତନତା ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଚାଲିଛି। ଏହା ମାଧ୍ୟମରେ ସରକାରୀ କଲ୍ୟାଣ ଯୋଜନା, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା ଓ ଜୀବିକା ବିକାଶ ସମ୍ପର୍କିତ ସୂଚନା ଗ୍ରାମବାସୀଙ୍କ ନିକଟରେ ପହଞ୍ଚାଯାଉଛି ଏବଂ ସେମାନଙ୍କ ସମସ୍ୟାର ସିଧାସଳଖ ଶୁଣାଣି କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ୍ ଚଏସ୍।
5: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
5: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
5: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
7: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
8: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
9: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
8: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
9: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
8: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
9: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟରେ ଜିଭ ପଦାକୁ ବାହାରି ଆସେ।
8: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
9: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ଯୋଗାଯୋଗ କରନ୍ତୁ।
8: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
1: କୃଷି ସଂସାର।

0: ହଟ ହଉ ଖରା ବେଳୁଟା କିଏ କୁଆଡେ ପଳେଇଲେ ମୋରି ବାଇରେ ଆସିକି ତାଙ୍କରି ଗାଈ ପଶିବ, ଇଏ ଜେମା ପାର ହେଇଥିବ ନହେଲେ ଆଉ କିଏ ଠିଆ
1: ନବଗନିଆ। ତୁ ଯେତେବେଳେ ଆଇଲୁ ବୈଠକୀ ଘରକୁ ଘର ଘର ଘର ଘର ହେଇକି ଆସିଲୁ, ତୋର କୌଣସି କାମ ନାହିଁ, ତତେ କଣ ଏକୁଟିଆ ଖରା ମାଡି ବସିଛି? ଖରାରେ ଲୋକ ଜୀବ ଜନ୍ତୁ ସବୁ ଡହ ଡହ ହେଉଛନ୍ତି।

0: ସମସ୍ତେ ବିକଳ ହଉଛନ୍ତି।
1: ମୁଁ କଣ ପାପ କରିଛି ମୋଠେ ପାତକ ନାଗିଛି ଏତେ କଥା କଣ ଶୁଣେଇ ଯାଉଛ ତମେ କିଏ ମୋ ହରିବୋଲ ହରିବୋଲ ଭୁଲ ହେଇଗଲା ପାଟିରୁ ବାହାରିଗଲା ମୁଁ ଦେଖିଦେଇ ସବୁ ବିଗାଡ଼ି ଦେଇଛି।
0: କିଏ
1: ବା ଯେ ମା ଅପାର ଚାରିଟା ଯାକ ଗାଈ ଆଜି ମୋ ବାଇରେ ପଶି ଗୋଟାକ ଯାକ ଖାଇ ସବୁ କିଛି ଗଲା ନୋକସାନୀ ହେଲା ପଇସା ଗଲା ସବୁ ଗଲା ମଣିଷ।
0: ହଉ ହଉ ହଉ ହଉ ଟିକେ ଧୀର ସ୍ଥିର ହ ତାପରେ ଯାଇକି ଆମେ କଥାବାର୍ତ୍ତା ହବା।
1: ଧୀର ସ୍ଥିର ମୋର ଝାଳ ବୁହା ଧନ ହଁ
0: ତୋର କଣ ଏକୁଟିଆ ଝାଳ ବୁହା ଧନ ଆମର କଣ ଝାଳ ବୁହା ଧନ ନୁହଁ ଏ ଆମେ ପରା ଇଏ ସ୍ୱାମୀ ସ୍ତ୍ରୀ ଦି ଜଣ ଯାକ ବିଲରେ ଖଟି ଖଟିକି ଆମ ଅବସ୍ଥା କଣ ହେଇଯାଉଛି।
1: ସେଇ କଥାଟା ମନେ ପଡିଲା
0: କୋଉ କଥା
1: ତମ ଟ୍ରାକ୍ଟରଟାକୁ ଟିକେ ଦେଇଥିଲେ କଣ ମୋ ବିଲରେ ବୁଲି ଯାଇଥାନ୍ତା କଣ କାମ ସରି ଯାଇଥାନ୍ତା।
0: ଦେବି ଦେବି ନବଗନିଆ ଯେତେବେଳେ ଦେଖା ହେଲା କେତେବେଳେ ପାୱାର ଟିଲର ନବୁ କେତେବେଳେ ଟ୍ରାକ୍ଟର ନବୁ କେତେବେଳେ ସେ ଯୋଉ କଣ
1: ତମର ଅଛି ଆଉ ତମେ ଦବନି କପି
0: ଏ ନବଗନିଆ ଦେବି ତତେ ହେଲେ ଟନ୍ ଗୋପାଳ ଧନଟା ଭାଇ ଦେଇ ଦେଇକିରି ଯିବୁ
1: ମୁଁ ଦେଇ ନେଇକି
0: କଣ ଛଅ ମାସ ହେଲାଣି ତୁ ପମ୍ପ ପଇସା ଦେଇଛୁ
1: ଏଇ କଥାଟା
0: ସମସ୍ତେ ଜାଣିଗଲେଣି ତୁ ସବୁବେଳେ ପଇସା ଦବାରେ ସବୁବେଳେ ସେ ଜେମାପା ଜେମାପା
1: କାହିଁକି
0: ମୁଁ ବୈଠକୀ ଘରୁ ଗଲା ବେଳକୁ ଜେମାପାକୁ କହିଦେବି ସେ ଆଉ ଗାଈକୁ ଛାଡିବ ହେଲେ ଗାଈ ହେଲେ ମୁକ ଜନ୍ତୁ ତାଙ୍କ ଦାୟିତ୍ୱ ନବା ହଉଛି ଆମ କାମ।
1: ମୁଁ କଣ କହୁଥିଲି ଜାଣିଛ
0: ଖରାବେଳେ ଛାଡିବାଟା ଠିକ କଥା ନୁହଁ
1: ସେ ଏବେ ପାଠ ଉପରକୁ ଆଇଲ ଯୋଉ ପ୍ରକାରର ଖରା ହଉଛି ଗ୍ରୀଷ୍ମ ପ୍ରବାହ ହଉଛି ଜୀବନ ଛାଡିଯିବ ତମେ ଗାଈ ଗୋରୁଙ୍କୁ ଯଦି ଏମିତି ଖୋଲିଦବ କେମିତି ହବ
0: ଜମା ନୁହଁ ଆମେ ତାଙ୍କ ଦ୍ୱାରା ଲାଭବାନ ହଉଛେ କ୍ଷୀର ଦହି ଛେନା ସବୁ କରିକି ଜେମା ବାପା କେତେ ପଇସା ଭିତରେ ରୋଜଗାର ଇଏ ପଳଉଛି ସବୁ ଯୋଉ ମେଳା କରିକି ଭଲ ଲାଭ କରୁଛି ସବୁବେଳେ କହୁଛି କଣ ନା
1: କାମ
0: କିନ୍ତୁ
1: ପାଠ ଟିକେ ବୁଝିବା ଏ ଯେମିତିଆ ଖରା ହଉଛି ନିହାତି ଦରକାର ନଥିଲେ
0: ଆମେ ଘରୁ ବାହାରିବା ନାହିଁ।
1: ଯଦି ଘରୁ ବାହାରୁଛେ
0: ଓଦା ଗାମୁଛା ଛତା ଜୋତା ପାଣି ବୋତଲ ସବୁ ସାଙ୍ଗରେ ନେଇକି ଯିବା
1: ଆଉ ଯଦି କେତେବେଳେ କଣ ଟିକେ ଦିହ ମୁଣ୍ଡ ଇସିଟିସି ହେଲା
0: ପାଖରେ ଥିବା ଡାକ୍ତରଖାନାକୁ ନେଇକି ସାଙ୍ଗେ ସାଙ୍ଗେ ଦେଖେଇବା
1: ଗୋଟାଏ ଲେଖା ମିଳୁନି ସବୁ କଣ
0: ଓଆରଏସ
1: ମୋ ନାତୁଣି ଦେଇଥିଲା ଆଣିକି କିନ୍ତୁ ମୁଁ ଆଉ ଗୋଟାଏ କଥା କହୁଥିଲି
0: କୋଉ କଥା କହୁନୁ
1: ଆମେ ହେଲେ ଚାଷୀ ବନ୍ଦୀ ଲୋକ ଏବେ ତ ଯାନ୍ତ୍ରିକ କୃଷିର ସମୟ କିନ୍ତୁ ବହୁତ ଜାଗାରେ ମୁଁ ଦେଖୁଛି ମେସିନ୍ ଚାଲୁଛି ଲୋକ ଯାଇକି ସିଆଡେ ଖର୍ଚ୍ଚ କାଟ କରିବାକୁ
0: ପଡିବ
1: ଯୋଉ କଣ ମାଳ ଅପା
0: ପାର
1: ଅପା ଆମକୁ ଟିକେ ମିତ୍ୟବେୟୀ ହବାକୁ ପଡିବ
0: ମିତ୍ୟବେୟୀ ସିଏ କଣ ବା
1: ଲୋକଙ୍କର କାମ ନାହିଁ ଫଟଫଟିଆ ଧରିକି ବୁଲୁଛନ୍ତି
0: ଅତି ଦରକାର ନଥିଲେ ତେଲ ଖର୍ଚ୍ଚ କରିବନି ତେଲ ମାନେ ପେଟ୍ରୋଲ ଡିଜେଲ ଖର୍ଚ୍ଚ କରିବନି
1: ତୈଳ ସଞ୍ଚୟ କରିବା
0: ଘରେ ଚାରିଟା ଲୋକ ପାଞ୍ଚଟା ଗାଡି
1: ନାଇଁ ସେମିତି କେମିତି ହବ ଧରିକି ମୋଠୁ କିଛି ଶିଖୁନାହାନ୍ତି ଏମାନେ
0: ନବଗନିଆ ତୁ ତ ଭଲ କଥା କହୁ ବେଳେ ବେଳେ ସିନା ଘର ଘର ହେଇଯାଉ ହେଲେ ତୁ ପିଲାଟି ଭଲ ତୋ ମନଟି ବି ଭଲ
1: ମତେ ତିନି କୋଡି ଟପିଲାଣି ପିଲା ପିଲା କହିକି କେତେ ଦିନ ଯାଏ ଏମିତି ନଚଉଥିବ ମୋ ଘରେ କୋଉଦିନ
0: ନବଗନିଆ ତୁ ତ ମୋ ପାଖରେ ସବୁବେଳେ ପିଲା ମୁଁ ତତେ ଜମା ବୁଢା କହିପାରିବିନି
1: କହିପାରିବନି ସଞ୍ଜ ଘଡି ଶ୍ରୋତା ବନ୍ଧୁ କାନ ପାରିକି ବୋଇଛନ୍ତି
0: ଗୋଟେ ଭଜନ କୀର୍ତ୍ତନର ବ୍ୟବସ୍ଥା କିଛି ଅଛି ନା ନାଇଁ କହ
1: ମୁଁ ପୁରା ସେଇ ଗୋଟାକ କହୁଥିଲି ଭଲ ଗୀତଟିଏ ରଖିଛି ସାଙ୍ଗ ହେଇକି ଶୁଣିବା
0: ଆମ ଶ୍ରୋତା ବନ୍ଧୁ ମାନେ ବି ଶୁଣିବେ।

0: ଇରେ ନବଗନିଆ, ଇଏ ମନ ଜାଣି ବଢିଆ ଭଜନଟିଏ ରଖିଥିଲେ, ମନ କନ୍ନା ପବିତ୍ର ହେଇଗଲା, ପରିବେଶଟା ବି ଭକ୍ତିମୟ ହେଇଗଲା।
1: ସଞ୍ଜ ବେଳେ ହରି କଥା ଟିକେ କାନରେ ପଡିଗଲା। ଆଉ ଗୋଟାଏ କଣ କହୁଥିଲ, ତୈଳ। ଆମ ମାନଙ୍କର ଗୋଟାଏ ଅଭ୍ୟାସ ଖରାପ ହେଇଯାଇଛି, ଆଉ ନିହାତି ଦରକାର ନଥିଲେ ଆମେ କଣ ଗାଡି ମଟର ପଦାକୁ ବାହାର କରିବା
0: କଥା। ଆଜିକାଲି ପିଲାଙ୍କ କଥା କହୁନି, ଇଏ ଦୁଆର ମୁହଁକୁ ଗଲା ବେଳକୁ କହୁଛନ୍ତି ଆମେ ଫଟଫଟିଆ ଧରିକି ଯିବୁ।
1: ସେମିତି ନୁହଁ, ସିଏ ତାର ଅପକାରିତାଟା ଜାଣିନାହାନ୍ତି। ବାପାରେ ଯେତିକି ଧୂଆଁ ବାହାରୁଛି ଏ ବାୟୁମଣ୍ଡଳ ସେତିକି ତାତୁଛି। ବର୍ଷାରେ ଅନିୟମିତତା, ଶୀତ ଦର୍ଶନ ନାହିଁ, ଖରା ଏଭଳିଆ ଯେ ଜୀବନ ଛାଡି ଯାଉଛି,
0: ପରିବେଶ ପ୍ରଦୂଷିତ ହେଉଛି
1: ହଉଛି। ତେଣୁ ଆମେ ଏଣିକି ଟିକେ ବୁଝିବା,
0: ସତର୍କ ହବା, ଲୋକମାନଙ୍କୁ ସଚେତନ କରେଇବା।
1: ମୋରି ଭଳିଆ ତ ଖଣ୍ଡେ ଲେଖା ସୁନୁଗାଡ଼ି ସାଇକଲ ଧରିଲେ କାହିଁରେ,
0: ସିଏ ତ ବହୁତ ବଢିଆ ଲୋକ, ସିନା ସଚେତନ ହେଇ ସେଇ ସୁନୁଗାଡ଼ି ଖଣ୍ଡିକ ଯଦି ଚଲାନ୍ତେ ବହୁତ ବଢିଆ
1: ହୁଅନ୍ତା।
0: ହଉ ନବଗନିଆ, ଇଏ ପେଟ ପାଟଣା ପାଖକୁ ଗାଁରେ
1: ନାଇଁ ମୋ ବୁଆ, ତ ବର୍ତ୍ତମାନ ସମୟ ଯାହା ତା ସବାସ କାମ ଆଗେଇଛି। ତମ ଟ୍ରାକ୍ଟର ଖଣ୍ଡ କଥା ମତେ ମିଳୁନି,
0: ଖରା ପାଇଁ ତ ଭାଇ ଯାଇପାରୁନାହାନ୍ତି, ଭାଇ ବୁଢା ଲୋକ ହେଲେଣି ବାହାରୁନାହାନ୍ତି, ଆଉ ଇଏ ଆମ
1: ସମସ୍ତେ କୁଳକୁ ନାଗିବେ, କାମ ହବ, ଆଲୋଚନା ଆଜି ବଢିଆ ଅଛି। ପଚାରୁନ କଣ
0: କଣ
1: ବିଷୟ ରହିଲା, ସନ୍ତୁଳିତ ଓ ସଠିକ ସାର, ସୁସ୍ଥ ମୃତ୍ତିକା, ଅଧିକ ଉତ୍ପାଦନର ନୂତନ ମନ୍ତ୍ର।
0: ଏ ବଢିଆ ମନ୍ତ୍ର କଥା ଅଛି, ଆଉ ବିଶେଷଜ୍ଞ ମହାଶୟ କିଏ ବା
1: ଆଜି ମହାଶୟ ଆସିଛନ୍ତି, ଡକ୍ଟର ସଙ୍ଗୀତା ମହାନ୍ତି, ଯୋଉ ଜାତୀୟ ଧାନ ଗବେଷଣା କେନ୍ଦ୍ର ତାର ସେ ଜଣେ ପ୍ରମୁଖ ବୈଜ୍ଞାନିକ କହୁଛନ୍ତି, ଆମେ ଶୁଣିବା।
0: ଆମ ମହାଶୟ ଆସିକି ପରା ପହଞ୍ଚି ଗଲେଣି,
1: ତୁ ନିହେଁ ବସୁର।
0: ହଉ ଏ ଆମ ନିଦ୍ୟା ଅଛି ପରା, ନିଦ୍ୟା ତାଙ୍କୁ ସାଙ୍ଗରେ ନେଇକି ହେଇଛି, ନିଦ୍ୟା ପଚାରୁ ଆମେ ବସିକିରି ଶୁଣିବା।
1: ହଉ
2: ମ୍ୟାଡମ୍, ଆପଣଙ୍କୁ କୃଷି ସଂସାର କାର୍ଯ୍ୟକ୍ରମକୁ ସ୍ୱାଗତ, ନମସ୍କାର।
3: ନମସ୍କାର।
2: ତେବେ ଆଜି ଆମେ ଏକ ନୂତନ ବିଷୟ ସମ୍ପର୍କରେ ଆଲୋଚନା କରିବା, ଏବେ ସମନ୍ୱିତ ବୈଜ୍ଞାନିକ ପଦ୍ଧତିରେ ଖାଦ୍ୟସାର ପ୍ରୟୋଗର ଏକ ଅଭିଯାନ ଆରମ୍ଭ କରାଯାଇଛି। ଭାରତୀୟ କୃଷି ପରିଷଦ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଜାତୀୟ ସ୍ତରୀୟ ଅଭିଯାନଟି କ'ଣ ଏବଂ ଏହା ଆମ ଚାଷୀ ଭାଇମାନଙ୍କ ପାଇଁ କ'ଣ କାର୍ଯ୍ୟକାରୀ କରିବ?
3: ବର୍ତ୍ତମାନ ଆମର ଭାରତୀୟ କୃଷି ପରିଷଦ ଏହି ଅଭିଯାନକୁ ଆରମ୍ଭ କରିଛି। ଏହି ଅଭିଯାନ ହେଉଛି ଆମର ସନ୍ତୁଳିତ ଖାଦ୍ୟସାର ପ୍ରୟୋଗ ଏବଂ ବିଜ୍ଞାନ ଭିତ୍ତିକ ଖାଦ୍ୟସାର ପ୍ରୟୋଗ ଉପକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ କୃଷକମାନଙ୍କୁ କିପରି ବୈଜ୍ଞାନିକ ଭିତ୍ତିକ ସାର ପ୍ରୟୋଗ ସମ୍ପର୍କରେ ସଜାଗ କରିବା ଏବଂ ମୃତ୍ତିକା ସ୍ୱାସ୍ଥ୍ୟ ଆଧାରିତ ସମନ୍ୱିତ ଏବଂ ସନ୍ତୁଳିତ ସାର ପ୍ରୟୋଗକୁ ପ୍ରୋତ୍ସାହନ ଦେବା। ସୋ ଏହି ଅଭିଯାନରେ ଆମର ଯୋଉ ମେରା ଗାଁ ମେରା ଗୌରବ ପ୍ରୋଗ୍ରାମ ଅଛି, ସେହି ପ୍ରୋଗ୍ରାମ ମାଧ୍ୟମରେ ବୈଜ୍ଞାନିକମାନେ ବିଭିନ୍ନ ଗାଁକୁ ଯିବେ, ବିଭିନ୍ନ ଆଡପ୍ଟେଡ୍ ଗାଁମାନଙ୍କୁ ଯିବେ, ସେଠାରେ ଯାଇକି କୃଷକମାନଙ୍କୁ ଇଣ୍ଟିଗ୍ରେଟେଡ୍ ନ୍ୟୁଟ୍ରିଏଣ୍ଟ ମ୍ୟାନେଜମେଣ୍ଟ, ଯାହାକୁ ଆମେ ସମନ୍ୱିତ ଖାଦ୍ୟସାର ପରିଚାଳନା କୁହାଯାଉଛି, ବିଷୟରେ ପ୍ରଶିକ୍ଷଣ ଦେବେ। ଆଉ ବିଭିନ୍ନ ସ୍ଥାନରେ ମଧ୍ୟ ଆମର ଯୋଉ ସବୁଜ ସାର, ଧନିଚା, ଗ୍ରୀନ୍ ମାନ୍ୟୁରିଂ ଏସବୁକୁ ଫ୍ରଣ୍ଟଲାଇନ୍ ଡେମୋନ୍ଷ୍ଟ୍ରେସନ୍ ଦ୍ୱାରା ଚାଷୀ ଭାଇମାନଙ୍କୁ ଦେଖାଇ ଦିଆଯିବ।

0: ଏଇ ଯୋଉ ଅଭିଯାନଟା ଆରମ୍ଭ କରାଯାଇଛି, ଚାଷୀ ଭାଇମାନଙ୍କୁ ଆମେ ସନ୍ତୁଳିତ ଖାଦ୍ୟ ସାର ସମ୍ପର୍କରେ ସଜାଗ କଲେ ଆମର ମୃତ୍ତିକାର ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି ହେବ ଏବଂ ମୃତ୍ତିକାର ଅମଳ କ୍ଷମତା ମଧ୍ୟ ବଢ଼ିବ। ସେଥିପାଇଁ କି ଏହି ଇଣ୍ଟେନ୍ସିଭ କ୍ୟାମ୍ପେନ୍ଟି ଲଞ୍ଚ କରାଯାଇଛି। ଆହୁରି ମଧ୍ୟ ଦେଖାଯାଉଛି ଆମର ଯୋଉ ରାସାୟନିକ ସାର ଉପରେ ଆମେ ଅଧିକରୁ ଅଧିକ ନିର୍ଭର ହୋଇଯାଉଛନ୍ତି, ଆମେ ଅଧିକରୁ ଅଧିକ ୟୁରିଆ ପ୍ରୟୋଗ କରୁଛନ୍ତି କିମ୍ବା ଅନ୍ୟାନ୍ୟ ରାସାୟନିକ ସାର, ସେ ଯୋଉ ଅଧିକ ଅନୁଚିତ ସାର ପ୍ରୟୋଗକୁ ମଧ୍ୟ ରୋକିବା ହେଉଛି ଏହି ଅଭିଯାନର ଏକ ଅନ୍ୟ ଏକ ଲକ୍ଷ୍ୟ। ବର୍ତ୍ତମାନ ଯୋଉ ଆନ୍ତର୍ଜାତିକ ସ୍ତରରେ ବା ବିଶ୍ୱ ସ୍ତରରେ ଯେଉଁ ସବୁ ପରିବର୍ତ୍ତନ ଘଟୁଛି ତାର ମଧ୍ୟ ଆମର ଖାଦ୍ୟ ସାରର ଯୋଉ ଏଭେଲେବିଲିଟି ବା ଉପଲବ୍ଧତାକୁ ବି ପ୍ରଭାବ ପକେଇବ। ତ ସେଇ ସବୁ ପରିସ୍ଥିତିକୁ ସତର୍କ କରିବା ପାଇଁ, ସେହି ସବୁ ପରିସ୍ଥିତି ପ୍ରତି ଆମେ ସଜାଗ ହୋଇକି ରହିବା ପାଇଁ ମଧ୍ୟ ଉଚିତ। ତ ଏଇ ଯୋଉ ଅଭିଯାନ ଲଞ୍ଚ କରାଯାଇଛି ବା ଏଇ ମାଧ୍ୟମରେ ବୈଜ୍ଞାନିକମାନେ ଚାଷୀ ଭାଇମାନଙ୍କୁ ଜଣେଇବେ କିପରି ଆମେ ଧୀରେ ଧୀରେ ଆମର ଯୋଉ ରାସାୟନିକ ସାର ଉପରେ ଯୋଉ ନିର୍ଭରତାକୁ କମେଇଦେବା, ସମନ୍ୱିତ ଖାଦ୍ୟ ସାର ଉପରେ ନିର୍ଭର କରିବା, ସନ୍ତୁଳିତ ଖାଦ୍ୟ ସାର ପ୍ରୟୋଗ କରିବା, କମ୍ ଖାଦ୍ୟ ସାର ପ୍ରୟୋଗ କରି କିପରି ଅଧିକ ଉତ୍ପାଦନ ପାଇପାରିବା।
1: ବହୁତ ସୁନ୍ଦର କଥା କହିଛନ୍ତି ଯେ ଆମର ମାଟି ରହିଲେ ଆମେ ରହିବା, ଚାଷବାସ ରହିଲେ ଆମେ ରହିବା, ଏବଂ ଚାଷବାସରେ ଆମେ ସାର ଉପରେ ବିଶେଷ କରି ରାସାୟନିକ ସାର ଉପରେ ଅଧିକ ନିର୍ଭରଶୀଳ ହେବା ନାହିଁ। ତେବେ ଏଇଠି ଆମ ଚାଷୀ ଭାଇମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ ଯେ ସୁସ୍ଥ ମୃତ୍ତିକା କହିଲେ କ'ଣ?
0: ଗୋଟେ ଫସଲ ଅମଳ ପାଇଁ ମାଟି ବା ମୃତ୍ତିକା ତାର ସ୍ୱାସ୍ଥ୍ୟ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, କାରଣ ଆପଣ ଜାଣିଛନ୍ତି ସମସ୍ତ ଜୀବଜଗତ ମାଟି ଉପରେ ହିଁ ଆଧାରିତ। ମାଟି କେବଳ ଧୂଳିକଣା ନୁହଁ, ମାଟି ଏକ ନିର୍ଜୀବ ବସ୍ତୁ ନୁହଁ, ମାଟି ଏକ ସଜୀବ ବସ୍ତୁ। ଯେହେତୁ ଏଇଟା ସଜୀବ ବସ୍ତୁ ତାର ସ୍ୱାସ୍ଥ୍ୟ ମଧ୍ୟ ରହିଛି। ମୃତ୍ତିକାର ସ୍ୱାସ୍ଥ୍ୟ ଏହାର ରାସାୟନିକ, ଭୌତିକ ଓ ଜୈବିକ ଗୁଣବତ୍ତା ଉପରେ ପ୍ରଭାବିତ ହୋଇଥାଏ। ରାସାୟନିକ ଅର୍ଥାତ୍ ମାଟିର ଅମ୍ଳତା, ମାଟିରେ ଥିବା ବିଭିନ୍ନ ଖାଦ୍ୟସାର ପରିମାଣ, ମାଟିର ଭୌତିକ ଗୁଣ ମାନେ ମାଟିର ଟେକ୍ସଚର, ଘନତା ଏବଂ ଜୈବିକ ଗୁଣ ଯେମିତିକି ମାଟିରେ ଥିବା ଜୈବିକ ଅଙ୍ଗାରକାମ୍ଳ ଏବଂ ମାଟିରେ ଥିବା ଅଣୁଜୀବମାନଙ୍କର ବିବିଧତା, ଏହିସବୁ ମାଟିର ସ୍ୱାସ୍ଥ୍ୟକୁ ପ୍ରଭାବ କରିଥାଏ।
1: ମୃତ୍ତିକା ସ୍ୱାସ୍ଥ୍ୟକୁ ଉତ୍ତମ ରଖିବା ପାଇଁ ବା ଚାଷ ଉପଯୋଗୀ କରିବା ପାଇଁ ବା ନିୟମିତ ଚାଷ ବା ନିରନ୍ତର କୃଷି ପାଇଁ ଆମର ଖାଦ୍ୟସାର ପ୍ରୟୋଗ ନିତାନ୍ତ ଆବଶ୍ୟକ। ତେବେ ଆମ ଚାଷୀ ଭାଇମାନେ ଏଇଠି ଆପଣଙ୍କଠାରୁ ଜାଣିବା ପାଇଁ ଚାହିଁବେ ଯେ ଖାଦ୍ୟସାର ପ୍ରୟୋଗ ଓ ମୃତ୍ତିକା ସ୍ୱାସ୍ଥ୍ୟର କ'ଣ ସମ୍ପର୍କ ରହିଛି?
0: ଫସଲ ପାଇଁ ଆମକୁ ଖାଦ୍ୟସାର ନିହାତି ଦରକାର। ବୈଜ୍ଞାନିକମାନେ କହୁଛନ୍ତି ଯେ ସତରଟି ଅତ୍ୟନ୍ତ ଆବଶ୍ୟକ ଖାଦ୍ୟସାର ଅଛି, ଯେମିତିକି ଯବକ୍ଷାରଜାନ, ଫସ୍ଫରସ୍, ପଟାସ୍ ଯାହାକୁ ଆମେ ଇଂଲିଶରେ NPK ବୋଲି କହୁଛେ, ଦେନ୍ କାଲସିୟମ୍, ମାଗ୍ନେସିୟମ୍, ସଲ୍ଫର, ତା ଛଡ଼ା ଅନେକ ଅଣୁସାର ମଧ୍ୟ ଅଛି, ଆଇରନ୍, ମାଙ୍ଗାନିଜ୍, ଜିଙ୍କ, ଏମିତି କରିକି 17 ଅତ୍ୟନ୍ତ ଆବଶ୍ୟକ ଖାଦ୍ୟସାର ଅଛି, ଯୋଉଗୁଡ଼ାକି ଫସଲ ସବୁ ଖାଦ୍ୟସାର ଦରକାର କରେ। ଯୋଉ ପ୍ରମୁଖ ସାର ଅଛି ଯବକ୍ଷାରଜାନ, ଫସ୍ଫରସ୍, ପଟାସିୟମ୍, ତାକୁ ଅଧିକ ମାତ୍ରା ଦରକାର କରେ, କିନ୍ତୁ ଅଣୁସାର ତାକୁ ଟିକେ କମ୍ ମାତ୍ରା ଦରକାର କରେ, କିନ୍ତୁ ଦରକାର କରେ, ଯାହା ବିନା ଫସଲର ଅମଳ ବାଧାପ୍ରାପ୍ତ ହେବ, ଅଭିବୃଦ୍ଧି ବାଧାପ୍ରାପ୍ତ ହେବ। ତେଣୁ ପ୍ରଥମତଃ ମାଟିରୁ ହିଁ ଏହି ସାରଗୁଡ଼ିକ ମିଳିଥାଏ, ଖାଦ୍ୟସାର ମିଳିଥାଏ, କିନ୍ତୁ ମାଟିରୁ ଯେତିକି ପରିମାଣରେ ମିଳେ ତାହା ସମ୍ପୂର୍ଣ୍ଣ ଭାବରେ ସଫିସିଏଣ୍ଟ ହୋଇନଥାଏ। ସେଥିପାଇଁ କି ଆମେମାନେ ଖାଦ୍ୟସାରର ପ୍ରୟୋଗ କରିଥାଉ। ଖାଦ୍ୟସାର ଆମେ ଫର୍ଟିଲାଇଜର ମାଧ୍ୟମରେ କରିଥାଉ, ଆଉ ଖତ କିମ୍ବା ମାନ୍ୟୁର ବୋଲି ଯାହା କୁହାଯାଉଛି, ଗୋବର ଖତ ଦ୍ୱାରା କରିଥାଉ, ଫାର୍ମଡ୍ ମାନ୍ୟୁର ଦ୍ୱାରା କରିଥାଉ, ତା ମାଧ୍ୟମରେ ଆମେ ଖାଦ୍ୟସାର ପ୍ରୟୋଗ କରିଥାଉ। ଆଜିକାଲି ଆମେମାନେ ହାଇ ୟିଲ୍ଡିଙ୍ଗ ଭେରାଇଟି ଗ୍ରୋ କରୁଛନ୍ତି, ଗ୍ରୀନ୍ ରିଭଲ୍ୟୁସନ୍ ଯେତେବେଳେ ଆସିଥିଲା ସେତେବେଳେ ଖାଦ୍ୟସାର ହିଁ ଗୋଟିଏ ଏକ ହାଇ ୟିଲ୍ଡିଙ୍ଗ ଭେରାଇଟି ଆଉ ଖାଦ୍ୟସାର ଏମାନେ ମିଶିକି ହିଁ ସମସ୍ତେ ଆମର ଉତ୍ପାଦନକୁ ବଢ଼େଇଥିଲେ। ତ ବର୍ତ୍ତମାନ ଆମେ ହାଇ ୟିଲ୍ଡିଙ୍ଗ ଭେରାଇଟି ମାଧ୍ୟମରେ ପ୍ରାୟ 5-6 ଟନ୍ ପର୍ ହେକ୍ଟର ଅମଳ କରୁଛନ୍ତି, ସେହି ଅନୁସାରେ ତାର ଖାଦ୍ୟସାର ରିକ୍ୱାରମେଣ୍ଟ ବି ଅଛି। ତ ସେହି ଖାଦ୍ୟସାର ସେ ଫସଲ ନବ ହିଁ ନବ। ଯେମିତିକି ଆପଣ ହିସାବ କରନ୍ତୁ, ଗୋଟେ ଟନ୍ ଯଦି ଆମେ ଧାନ ଅମଳ କରିବା ଆମକୁ 17-18 କେଜି ନାଇଟ୍ରୋଜେନ୍ ଦରକାର। ତ ଯଦି 5 ଟନ୍ କରିବା ସେହି ଚାଷୀ ଭାଇମାନେ ହିସାବ କରିପାରିବେ ତାଙ୍କୁ କେତେ ନାଇଟ୍ରୋଜେନ୍ ଦରକାର। ସେଇଟାକୁ ମାଟି ତ ସବୁ ପରିମାଣରେ ଦେଇପାରିବ ନାହିଁ, ସେଥିପାଇଁ ଆମେ ଖାଦ୍ୟସାର ପ୍ରୟୋଗ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଦେଖନ୍ତୁ ଚାଷୀ ଭାଇମାନେ କେବଳ କେମିକାଲ ଫର୍ଟିଲାଇଜର ଉପରେ ଡିପେଣ୍ଡ କରୁଛନ୍ତି। ନାଇଟ୍ରୋଜେନ୍ ପାଇଁ ୟୁରିଆ ପକେଇଲେ, ଫସ୍ଫରସ୍ ପାଇଁ SSP ପକେଇଲେ, ନହେଲେ DAP ପକେଇଲେ, ପଟାସ୍ ପାଇଁ MOP ପକେଇଲେ। ଆଜିକାଲି ଖତର ବ୍ୟବହାର ନାହିଁ, କିନ୍ତୁ ଆମେ କେବଳ NPK ଦେଉଛନ୍ତି, ଆମେ ଆଉ ଅଣୁସାର ଦେଉନାହାନ୍ତି। ଆମେ ଆଇରନ୍ ଦେଉନାହାନ୍ତି, ମାଙ୍ଗାନିଜ୍ ଦେଉନାହାନ୍ତି, ଜିଙ୍କ ଦେଉନାହାନ୍ତି, କିନ୍ତୁ ଗଛ ତ ନଉଥିବ ନା ମାଟିରୁ, ଗଛ ତ 5-6 ଟନ୍ ଅମଳ ଦେଉଛି, ସେହି ପରିମାଣର ଅନୁସାରେ ବି ସେ ନଉଥିବ। ତେଣୁ ଧୀରେ ଧୀରେ ମାଟିର ଯୋଉ ଅନୁସାରର ମାତ୍ରା କମି କମି ଯିବ ମାଟିରୁ, ଏଟାକୁ କୁହନ୍ତି ମାଇନିଂ, ନ୍ୟୁଟ୍ରନ୍ ଖନନ। ତ

0: ଯାହାଦ୍ୱାରା ଧୀରେ ଧୀରେ ମାଟିରୁ ଆମର ଯୋଉ ନ୍ୟୁଟ୍ରିଏଣ୍ଟ ଲେବଲ ଅଛି, ଖାଦ୍ୟସାର ଲେବଲ ଅଛି, ସେଟା କମି କମି ଯିବ ଏବଂ ସେଇଟା ବି ମୂର୍ତ୍ତିକାର ଯୋଉ ଉର୍ବରତା ଉପରେ ପ୍ରଭାବ ପକେଇବ, ମୂର୍ତ୍ତିକାର ସ୍ୱାସ୍ଥ୍ୟରେ ଅବନତି ଘଟିବ। ତେଣୁ ଖାଦ୍ୟସାରର ପ୍ରୟୋଗ ଉପରେ ମୂର୍ତ୍ତିକାର ସ୍ୱାସ୍ଥ୍ୟର ବହୁତ ସମ୍ପର୍କ ଅଛି। ତେଣୁ ଯଦି ଆମେ ସନ୍ତୁଳିତ ମାତ୍ରାରେ ଖାଦ୍ୟସାର ପକେଇବା, ତାହେଲେ ଯଦି ସଠିକ୍ ମାତ୍ରାର ସନ୍ତୁଳିତ ଖାଦ୍ୟସାର ପକେଇବା, ଯବକ୍ଷାରଜାନ, ଫସ୍ଫରସ୍, ପଟାସିୟମ୍ ଏବଂ ଆବଶ୍ୟକତା ଅନୁଯାୟୀ ଅଣୁସାରର ପ୍ରୟୋଗ ଏବଂ ସମନ୍ୱିତ ଖାଦ୍ୟସାର ପ୍ରୟୋଗ ଅଲ୍ଟରନେଟ୍ ଇୟର, ଯଦି ପ୍ରତିବର୍ଷ ବି ନହେଲା ଅଲ୍ଟରନେଟ୍ ଇୟରରେ ଆମ ଜୈବିକ ଖତର ପ୍ରୟୋଗ କରିବା, ତାହାଦ୍ୱାରା ମୂର୍ତ୍ତିକାର ସ୍ୱାସ୍ଥ୍ୟର ଉନ୍ନତି ଘଟିବା ସହିତ ମୂର୍ତ୍ତିକାର ସ୍ୱାସ୍ଥ୍ୟ ମଧ୍ୟ ବଜାୟମାନ ରହିବ।
1: ବହୁତ ସୁନ୍ଦର କଥା କହିଛନ୍ତି ଆପଣ। ମୋଟାମୋଟି ଭାବେ କହିବାକୁ ଗଲେ ଆପଣ କହିଛନ୍ତି ଯେ ଆମର ଚାଷୀ ଭାଇମାନେ ମୃତ୍ତିକାର ସ୍ୱାସ୍ଥ୍ୟକୁ ବଜାୟ ରଖିବେ, ମାଟିରେ ଯେଉଁ ସବୁ ଅଣୁସାର ଅଛି ତାକୁ ଚିହ୍ନିବେ ଏବଂ ତା ସହିତ ଅଣୁସାର ଯେତିକି ଅଛି ତାକୁ ଆଉ ଟିକେ ଅଧିକରୁ ଅଧିକ ରଖିବେ ଏବଂ ସାରର ଅନୁପାତ ସଠିକ୍ ମାତ୍ରାରେ ରଖିବେ ଏବଂ ସବୁ ସାରକୁ ସମ୍ମିଳିତ ଭାବରେ ସନ୍ତୁଳିତ ଭାବରେ ପକେଇବା ପାଇଁ ଚେଷ୍ଟା କରିବେ। ତେବେ ଏଇ ଯେଉଁ ରାସାୟନିକ ସାର କମ୍ କରିବା ତାଙ୍କ ପକ୍ଷେ ନିହାତି ଭାବେ ଆମେ କହିପାରିବା ଅସମ୍ଭବ କଥା ହୋଇପାରେ, କାହିଁକି ନା ଗୋଟେ ଚାଷୀଟି ଭାବୁଥିବ ଯେ ମୁଁ ଯଦି ରାସାୟନିକ ସାର କମ୍ କରିବି ତାହେଲେ ମୋର ଅମଳ କମିଯିବ। ତ ସେହି ଜାଗାରେ ଜଣେ ବୈଜ୍ଞାନିକ ଭାବରେ ଆପଣ ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ ଯେ କ'ଣ ସବୁ ବୈଜ୍ଞାନିକ ପଦ୍ଧତି ଅଛି ଯାହାଦ୍ୱାରା ରାସାୟନିକ ସାର କମ୍ କରିହେବ, ଯାହାଫଳରେ ଆମେ ମୃତ୍ତିକାର ସ୍ୱାସ୍ଥ୍ୟକୁ ଉନ୍ନତ କରିବା ଆଉ ଅମଳ ମଧ୍ୟ ବଢ଼େଇବା।
0: ଯେଉଁ ରାସାୟନିକ ସାରର ଯେଉଁ ପ୍ରୟୋଗ ଅଛି ତାର ଗୋଟିଏ ମୂଳ ମନ୍ତ୍ର ଅଛି,
1: ଆଜ୍ଞା,
0: ଯାହାକୁ ଆମେ କହନ୍ତି 4R principle, 4 right things, ଚାରୋଟି ସଠିକ ଜିନିଷ, ରାଇଟ୍ ସୋର୍ସ ମାନେ ସଠିକ ସାର, ରାଇଟ୍ ଟାଇମ୍ ସଠିକ ସମୟ, ରାଇଟ୍ ମେଥଡ୍ ସଠିକ ପଦ୍ଧତି ଏବଂ ରାଇଟ୍ ଡୋଜ୍ ଏବଂ ସଠିକ ପରିମାଣ। ତ ସଠିକ ପରିମାଣଟା ଜାଣିବା ବହୁତ ଦରକାର। ବହୁତ ସମୟରେ ମୁଁ ଦେଖୁଛି ଯୋଉ ଆମର ରାଜ୍ୟର ଯୋଉ ବୈଜ୍ଞାନିକ ମାନେ ଗୋଟେ ଆମ ଓଡ଼ିଶା ରାଜ୍ୟ ପାଇଁ ଗୋଟେ ରେକମେଣ୍ଡେସନ କରିଛନ୍ତି, ଯୋଉ ଆମର ଖରିଫ ସିଜିନ୍ ହେଲା, ଖରିଫ ଋତୁ ବା ବର୍ଷା ଋତୁ ହେଲା, ସେଇ ଋତୁରେ ଆମେ ରେକମେଣ୍ଡ କରାଯାଉଛି କି 80 kg ଯବକ୍ଷାରଜାନ, 40 kg ଫସ୍ଫରସ୍ ଆଉ 40 kg ପଟାସ। ଆଉ ଆମର ରବି ଋତୁରେ ଯୋଉ ଡ୍ରାଏ ସିଜିନ୍ ଯୋଉ କହୁଛନ୍ତି, ଯୋଉଟା ଡିସେମ୍ବର ମାସରେ ଯୋଉମାନେ କିଛି ଯଦି ଧାନ କରୁଥିବେ ସେଥିପାଇଁ ରେକମେଣ୍ଡ କରାଯାଉଛି 100 kg, 50 kg, 50 kg। କିନ୍ତୁ ବହୁତ ସମୟରେ ମୁଁ ଦେଖୁଛି ଚାଷୀ ଭାଇମାନେ ଯୋଉ ରେକମେଣ୍ଡେସନରୁ ଅତ୍ୟଧିକ ପରିମାଣରେ ସାର ପ୍ରୟୋଗ କରୁଛନ୍ତି। ଯେମିତିକି ମୁଁ କାଲକୁଲେଟ୍ କରି ଦେଖିବି ଗୁଣ୍ଠ ପିଛା ଡିଏପି 1.3 kg ରେ ହେଇଯିବ, ଚାଷୀ ଭାଇମାନେ ସେଠି 2 kg, 2.5 kg ଗୁଣ୍ଠ ପିଛା ପ୍ରୟୋଗ କରୁଛନ୍ତି। ତ ଅତ୍ୟଧିକ ମାତ୍ରାରେ ଗୋଟେ ସାର ଯଦି ପ୍ରୟୋଗ କରିବେ କ'ଣ ହବ, ଫସ୍ଫରସ୍ ମାଟିରେ ଆକୁମୁଲେଟ୍ ହେଇ ଚାଲିବ। ତ ସେଇ ଯୋଉ ଫସ୍ଫରସ୍ କ'ଣ କରିବ, ଯଦି ବହିଯିବ ବର୍ଷା ହେଲା ତ ଆପଣଙ୍କର ଯୋଉ ୱାଟର ବଡିଜ୍ ପଣ୍ଡ ଅଛି, ଲେକ୍ ଅଛି, ତାକୁ ପଲ୍ୟୁଟ୍ କରିଦେବ। ଏକ ତ ଆପଣଙ୍କର ଖର୍ଚ୍ଚ ଅଧିକା ହେଉଛି, ବର୍ତ୍ତମାନ ଡିଏପି ସବ୍ସିଡାଇଜ୍ ଅଛି ବୋଲି ଜଣାପଡୁନି, କିନ୍ତୁ ଯଦି ସବ୍ସିଡି ନ ରହିବ ଖର୍ଚ୍ଚ ଅଧିକା ରହିବ, ତା ସହିତ ପରିବେଶରେ ପ୍ରଦୂଷଣ ହବ। କିନ୍ତୁ ଏଇସବୁ ଜିନିଷକୁ କମ୍ କରିବାକୁ ହେଲେ ଚାଷୀ ଭାଇମାନଙ୍କୁ ଟିକେ ସଜାଗ ହେବା ଦରକାର, ସେମାନଙ୍କୁ ଜାଣିବା ଦରକାର କି ସେମାନଙ୍କର ରିକ୍ୱାୟାରମେଣ୍ଟ କେତେ, ମୁଁ କେତେ ପ୍ରୟୋଗ କରିବି ଆଉ କେମିତି ପ୍ରୟୋଗ କରିବି, ସେଇଟା ଜାଣିବା ନିହାତି ଦରକାର। ସେଇଥିପାଇଁ ହିଁ ଆମେ ଏଇ ଅଭିଯାନ ଆରମ୍ଭ କରିଛୁ, ଯେଉଁଥିରେ ବୈଜ୍ଞାନିକମାନେ ଯିବେ ଗାଁ ଗାଁକୁ, ଚାଷୀ ଭାଇମାନଙ୍କୁ ବୁଝେଇବେ କି ଆପଣମାନେ କେବଳ ଫର୍ଟିଲାଇଜର ଡିଲର ଯାହା କହୁଛି ସେଇ ଅନୁସାରେ ପ୍ରୟୋଗ କରନ୍ତୁ ନାହିଁ, କିମ୍ବା ଆପଣଙ୍କ ପାଖରେ ଯଦି ଆପଣଙ୍କୁ ଲାଗୁଛି ଅଧିକ ସାର ଦେଲେ ଆପଣଙ୍କର ଫସଲ ଅଧିକ ହେବ, ଅଧିକ ୟୁରିଆ ପକେଇଲେ ଆପଣଙ୍କର ଫସଲ ଅଧିକ ହେବ, ଅଧିକ ଡିଏପି ପକେଇଲେ ଅଧିକ ହେବ, ସେଇଟା ନୁହଁ। ଗଛକୁ ଯେତିକି ଦରକାର ସେତିକି ପରିମାଣରେ ପକେଇଲେ ଫସଲ ଅଧିକ ରହିବ, ଆପଣଙ୍କର ଖର୍ଚ୍ଚ କମ୍ ହେବ, ପରିବେଶର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିବ।
1: ବିଭିନ୍ନ ସମୟରେ ଆମ ଚାଷୀ ଭାଇମାନେ ଚାହୁଁଥିବେ ଯେ ସମନ୍ୱିତ ଖାଦ୍ୟସାର ପ୍ରୟୋଗ କରିବା ପାଇଁ, ଏହି ସମନ୍ୱିତ ଖାଦ୍ୟସାର କ'ଣ ଆଉ ଏହାକୁ ଆମ ଚାଷୀ ଭାଇମାନେ କେମିତି ପ୍ରୟୋଗ କରିବେ?
0: ଚାଷୀ ଭାଇମାନେ ତ ପ୍ରଥମେ ଜାଣିବା ଦରକାର ତାଙ୍କର ମୃତ୍ତିକାର ଗୁଣବତ୍ତା, ଯୋଉ ଆମର ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ବି ସଏଲ୍ ହେଲ୍ଥ କାର୍ଡ ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ତ ସେହି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡରେ ଚାଷୀ ଭାଇମାନେ ଜାଣିପାରିବେ ତାଙ୍କର ମୃତ୍ତିକାରେ ଯୋଉ ଖାଦ୍ୟସାରର କେତେ ମାତ୍ରାରେ ଅଛି ସେ ବିଷୟରେ ଜାଣିପାରିବେ। ଆଉ ସେହି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡରେ ମଧ୍ୟ କହି ଦିଆଯାଉଛି, ରେକମେଣ୍ଡେସନ ଅଛି କି କେତେ ମାତ୍ରାର ବିଭିନ୍ନ ପ୍ରକାର ସାର ପ୍ରୟୋଗ କରିବେ। କିନ୍ତୁ ବର୍ତ୍ତମାନ ଜାଣିଲା ପରେ ଆମ ମୃତ୍ତିକାରେ ଏତିକି ମାତ୍ରାର ଯବକ୍ଷାରଜାନ ଦରକାର, ଏତିକି ମାତ୍ରାର ଫସ୍ଫରସ୍ ଦରକାର, ଏତିକି ମାତ୍ରାର ପଟାସିୟମ୍ ଦରକାର, ସେତେବେଳେ ଚାଷୀ ଭାଇମାନେ ସେଇ ଯୋଉ ଖାଦ୍ୟସାରକୁ କେବଳ ରାସାୟନିକ ସାର ଦ୍ୱାରା ପ୍ରୟୋଗ ନ କରି ଗୋଟେ ସମନ୍ୱିତ ଭାବରେ ଉଭୟ ରାସାୟନିକ ସାର ଏବଂ ଜୈବିକ ଖତକୁ ମିଶେଇକି ପ୍ରୟୋଗ କରିବେ। ଯେତେବେଳେ ପ୍ରୟୋଗ କରିବେ

0: କେତେ ପରସେଣ୍ଟ କମେଇବେ, କେତେ ପରସେଣ୍ଟ ରାସାୟନିକ ସାର ମାଧ୍ୟମରେ ଦେବେ, ଆଉ କେତେ ପରସେଣ୍ଟ ଖାଦ୍ୟ ସାର ଜୈବିକ ଖତ ମାଧ୍ୟମରେ ଦେବେ, ସେଇଟା ଜାଣିବା ନିହାତି ଦରକାର। କାରଣ ଆମେ ଏମିତି ଭାବରେ ଦେବା ଯେମିତିକି ଯୋଉ ଆମର ବର୍ତ୍ତମାନ ସିଜିନ୍ର ଫସଲର ଖାଦ୍ୟ ସାର ଯୋଉ ରିକ୍ୱାରମେଣ୍ଟଟା ସେଇଟା ପୂରଣ ହେଇଯିବ, ତା ସହିତ ମୃତ୍ତିକାର ସ୍ୱାସ୍ଥ୍ୟ ମଧ୍ୟ ମେଣ୍ଟେନ୍ ହେବ। ତେଣୁ ଆମେ 25-50% ପର୍ଯ୍ୟନ୍ତ ଆମର ଖାଦ୍ୟସାରର ରିକ୍ୱାରମେଣ୍ଟକୁ ଖତ ମାଧ୍ୟମରେ ପ୍ରୟୋଗ କରିପାରିବା। ଯଦି ଖତର ଉପଲବ୍ଧତା ଆପଣମାନଙ୍କ ପାଖରେ ଅଛି ତ ଆପଣମାନେ ଦେଖିବେ ନିହାତି ଭାବରେ 5-10 ଟନ୍ ପର୍ ହେକ୍ଟର ଖତ ପ୍ରୟୋଗ କରିପାରିବେ। ଏହା କରିବା ଦ୍ୱାରା ଆପଣ 25-50% ପର୍ଯ୍ୟନ୍ତ ଆପଣଙ୍କର ରାସାୟନିକ ସାର ପ୍ରୟୋଗ କମ୍ କରିଦେଇ ପାରିବେ। କିନ୍ତୁ ଆଜିକାଲି ଗାଁ ମାନଙ୍କରେ ଗୋବର ଖତର ଉପଲବ୍ଧତା କମି କମି ଯାଉଛି, ଚାଷୀ ଭାଇମାନଙ୍କୁ ଖତ ମିଳୁନାହିଁ। ତେଣୁ ଆପଣମାନେ ବର୍ତ୍ତମାନ ଓଡ଼ିଶା ସରକାର ମଧ୍ୟ ଆମର ଗ୍ରୀନ ମାନ୍ୟୁରିଂ ବା ସବୁଜ କ୍ଷେତକୁ ମଧ୍ୟ ବହୁତ ପ୍ରୋତ୍ସାହନ କରୁଛି, ଧଇଁଚା କରିବା ପାଇଁ କୁହାଯାଉଛି। ତ ଧଇଁଚା ମଧ୍ୟ ଏକ ବହୁତ ସୁନ୍ଦର ସବୁଜ ସାର। ଏହି ଯୋଉ ଧଇଁଚା ସେଇଟା କଣ କରିପାରେ, ସେଇଟା ଆମର ଯୋଉ ଆକାଶରେ ଯୋଉ ଯବକ୍ଷାରଯାନ ଅଛି ତାକୁ ମୃତ୍ତିକାରେ ସ୍ଥାପିତ କରିପାରେ। ତେଣୁ ଆପଣମାନେ ଯଦି ଧଇଁଚା ସବୁଜ ସାର ବି କରିବେ 25-50% ପର୍ଯ୍ୟନ୍ତ ଆପଣ ଯବକ୍ଷାରଯାନର ରିକ୍ୱାରମେଣ୍ଟକୁ କମେଇ ଦେଇପାରିବେ।
1: ବହୁତ ବଢିଆ।
0: ଆଉ ଧଇଁଚା ଆପଣ କରିବେ କେମିତିଆ, ମେ ଶେଷ ଆଉ ଜୁନ୍ର ଫାର୍ଷ୍ଟ ୱିକ୍ରେ ଜଷ୍ଟ ମାଟି ଟିକେ ଓଦା ଓଦା ଥିବ, ଯୋଉ ଆମର ଯୋଉ ଖରାଦିନିଆ ବର୍ଷା ହଉଛି ସେଇଥିରେ ମାଟିଟା ଓଦା ଥିବ, ସେଇ ସମୟରେ ଆପଣ ଧଇଁଚାକୁ ବୁଣିଦେବେ। ତ ଧଇଁଚା ଯେତେବେଳେ ଆମର ହେଇଯିବ 25-30 ଦିନ ଭିତରେ, ଆମର ଯେତେବେଳେ ଆମେ ଜମିକୁ କାଦୁଅ କରୁଛନ୍ତି ଧାନ ରୋଇବା ପାଇଁ, ସେତେବେଳେ 30-35 ଦିନର ଧଇଁଚାକୁ ମାଟି ସହିତ ମିଶେଇ ଦେବେ। ଏବଂ ତା ଦ୍ୱାରା ବି ଆମର ଯବକ୍ଷାରଯାନ ରାସାୟନିକ ସାର ଉପରେ 25-30% ରାସାୟନିକ ସାର ଉପରେ ଆମର ଯୋଉ ନିର୍ଭରତାକୁ ଆମେ କମ୍ କରିଦେଇ ପାରିବା। ଏହା ସହିତ ବିଭିନ୍ନ ପ୍ରକାର ବାୟୋ ଫର୍ଟିଲାଇଜର ମଧ୍ୟ ଉପଲବ୍ଧ ହେଉଛି, ଯେମିତି ସିଆର୍ଏ ଦ୍ୱାରା ଏଣ୍ଡୋ ଏନ୍ପିକେ ବାୟୋ ଫର୍ଟିଲାଇଜର ମିଳୁଛି, ଆଉ ସେ ବିଷୟରେ ମଧ୍ୟ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ସହିତ ରାଜ୍ୟ ସରକାର ସହିତ ମିଶିକି ଚାଷୀ ଭାଇମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏବଂ ତାଦ୍ୱାରା ମଧ୍ୟ ଆମେମାନେ 25% ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ରାସାୟନିକ ସାର ଉପରେ ଆମର ନିର୍ଭରତାକୁ କମେଇ ଦେଇପାରିବା।
1: ଏଠି ଗୋଟେ ବଡ଼ ସମସ୍ୟା ଆସେ ଯେ ଓଡ଼ିଶାରେ ଅନେକ ଅମ୍ଳୀୟ ମୃତ୍ତିକା ଥାଏ, ଏହି ଅମ୍ଳୀୟ ମୃତ୍ତିକାରେ ଆପଣଙ୍କର ଖାଦ୍ୟ ସାରର କ'ଣ ସବୁ ସମସ୍ୟା ଦେଖାଯାଇଥାଏ?
0: ଅମ୍ଳ ମୃତ୍ତିକାରେ ଦେଖିବେ ଫସ୍ଫରସର ଏଭେଲେବିଲିଟି କମିଯିବ, କାରଣ ଏହି ଅମ୍ଳ ମୃତ୍ତିକା ଫସ୍ଫରସକୁ ଫିକ୍ସ କରିଦିଏ ମାଟିରେ, ଆପଣ ଯେତେ ପକେଇଲେ ବି ଗଛକୁ ସେଟା ମିଳେ ନାହିଁ। ତେଣୁ ଅଧିକରୁ ଅଧିକ ଫସ୍ଫରସ ଫର୍ଟିଲାଇଜର ଦରକାର ହୋଇଥାଏ। ଆଉ ତା ଛଡ଼ା କାଲସିୟମ, ବୋରନ, ସଲଫର ଆଦି ଖାଦ୍ୟ ସାରର ମଧ୍ୟ ଅଭାବ ଦେଖାଯାଇଥାଏ।
1: ତ ଏଇ ଏଇ ଜାଗାରେ ଆମ ଚାଷୀ ଭାଇଟିଏ କ'ଣ କରିବ?
0: ଆମେ ତ ମୃତ୍ତିକାର ଅମ୍ଳତାକୁ ଦୂର କରିପାରିବା ନାହିଁ, ଆମେ ତାକୁ ମ୍ୟାନେଜ୍ କରିବା। ସେଥିପାଇଁ ଆମେ ବୈଜ୍ଞାନିକ ମାନେ ଲାଇମ୍ ଆପ୍ଲାଏ କରିବା ପାଇଁ କହିଥାନ୍ତି,
1: ଯୋଉଟା ଆମର ଅମ୍ଳ ମାଟି ପରିଚାଳନା କହୁଛନ୍ତି।
0: ଅମ୍ଳ ମାଟି ପରିଚାଳନା ସାଧାରଣତଃ ଆମର ଚାଷୀ ଭାଇମାନଙ୍କୁ ଲାଇମ୍ ପ୍ରୟୋଗ କରିବା ପାଇଁ କୁହାଯାଏ, କିନ୍ତୁ ବେଳେବେଳେ ଏହାର ଉପଲବ୍ଧତା ଦେନ୍ ଅର୍ଥନୈତିକ ଦୃଷ୍ଟିକୋଣରୁ ପ୍ରାକ୍ଟିକାଲି ସମ୍ଭବ ହୋଇପାରେ ନାହିଁ। ତେଣୁ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ବିକଳ୍ପ ନେଇକି ଆସୁଛନ୍ତି। ରିସେଣ୍ଟଲି ସିଆର୍ଏରେ ଗୋଟେ ଇନୋଭେଟିଭ୍ ପ୍ରଡକ୍ଟ ବାହାର କରାଯାଇଛି, ଯୋଉଟା ଇକୋ ଲାଇମ୍ ବୋଲି କୁହାଯାଉଛି। ଇକୋ ଲାଇମ୍ଟା ଆମର ରାଜ୍ୟ ସରକାରଙ୍କ ସହିତ କୋଲାବୋରେସନରେ ଆମର ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ବାହାର କରାଯାଇଛି, ଯୋଉଟାକି ଆମର ଷ୍ଟିଲ୍ ସ୍ଲାଗ୍ ଜାଣିଥିବେ, ଯୋଉ ଗୋଟେ ଷ୍ଟିଲ୍ ଇଣ୍ଡଷ୍ଟ୍ରି ଗୋଟେ ୱେଷ୍ଟ ମେଟେରିଆଲ, ତାହାର ଡିସ୍ପୋଜାଲ ପ୍ରୋବ୍ଲେମ ହୋଇଥାଏ। ତ ସେଇ ୱେଷ୍ଟକୁ ଆମେ ଯଦି ୟୁଜ୍ କରିପାରିବା ଯୋଉ ସର୍କୁଲାର ଇକୋନୋମି ମାଧ୍ୟମରେ, ତ ସେଇ ଦୃଷ୍ଟିରୁ ଏଇ ଇକୋ ଲାଇମ୍କୁ ବନା ହେଇଛି ଷ୍ଟିଲ୍ ସ୍ଲାଗ୍ ସହିତ କମ୍ପୋଷ୍ଟକୁ ବିଭିନ୍ନ ରେସିଓରେ ମିଶେଇକି। ବର୍ତ୍ତମାନ ରାଜ୍ୟ ସରକାରଙ୍କର ସହିତ କୋଲାବୋରେସନ କରିକି ଓଡ଼ିଶାର 6 ଡିଷ୍ଟ୍ରିକ୍ଟର ପ୍ରାୟ ଆଡପ୍ଟିଭ୍ ଟ୍ରାଏଲ କରାଯାଇଛି, ପ୍ରାୟ 600 ହେକ୍ଟର ଏରିଆରେ, ଆଉ ଏଇଟା ଆମର ପିଏଚ୍କୁ ବଢ଼େଇବାରେ ସାହାଯ୍ୟ କରୁଛି। ଏବଂ ଏଇ ଯୋଉ ପ୍ରଡକ୍ଟର ଆଡିସନାଲି ଆମର କାଲସିୟମ, ମାଗ୍ନେସିୟମ, ସଲଫର ବି ଦେଉଛି। ତା ସହିତ ଏଇ ଯୋଉ ପ୍ରଡକ୍ଟ ପ୍ରୟୋଗ କରିବା ଦ୍ୱାରା ମଧ୍ୟ ଦେଖାଯାଉଛି କି ଡିଏପିର ରିକ୍ୱାରମେଣ୍ଟ ମଧ୍ୟ କମିବାର ସମ୍ଭାବନା ଅଛି।
1: ତାମାନେ ଆମେ ମୋଟାମୋଟି ଭାବେ ଚାଷୀମାନଙ୍କ ପାଇଁ କହିବା ଯେ ସେମାନେ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ସହିତ ଯୋଡ଼ି ହୁଅନ୍ତୁ, ବୈଜ୍ଞାନିକମାନଙ୍କ ସହିତ ଯୋଡ଼ି ହୁଅନ୍ତୁ, କୃଷି ବିଜ୍ଞାନ କେନ୍ଦ୍ରମାନଙ୍କ ସହିତ ଯୋଡ଼ି ହୁଅନ୍ତୁ, ତାହେଲେ ଏ ସମ୍ପର୍କରେ ସେ ସଠିକ୍ ସୂଚନା ପାଇପାରିବେ।
0: ଚେଷ୍ଟା କରନ୍ତୁ ନିହାତି ଭାବରେ ନିଜର ମୃତ୍ତିକାରେ ଗୋବର ଖତର ପ୍ରୟୋଗ କରିବେ।
1: ଆଜ୍ଞା,
0: ଯଦି ପ୍ରତିବର୍ଷ ମିଳୁଛି କରନ୍ତୁ, ଯଦି ନ ମିଳୁଛି ତାହେଲେ ଅଲ୍ଟରନେଟିଭ ଇୟରରେ କରନ୍ତୁ। କେବଳ ରାସାୟନିକ ସାର ଉପରେ ଡିପେଣ୍ଡ କରନ୍ତୁ ନାହିଁ, କୌଣସି ନା କୌଣସି ପ୍ରକାରର ଜୈବିକ ଖତ ରାସାୟନିକ ସାର ସହିତ ମିଶେଇକି ପ୍ରୟୋଗ କରନ୍ତୁ, ଏବଂ ରାସାୟନିକ ସାର ପ୍ରୟୋଗର ମାତ୍ରାକୁ କମାନ୍ତୁ।
1: ଆଜିର କୁସଂସାର କାର୍ଯ୍ୟକ୍ରମରେ ଆପଣ ଆସିଲେ, ଏତେ ସୁନ୍ଦର ଆଲୋଚନା କଲେ। ଆମ ଚାଷୀ ଭାଇମାନେ ଏସବୁ ଶିଖି ନିହାତି କାମରେ ଲଗେଇବେ। ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ

0: ବହୁତ ବହୁତ ଧନ୍ୟବାଦ ରହୁଛୁ ନମସ୍କାର
1: ନମସ୍କାର
2: ପାଠ
1: ବଢିଆ ପାଠ କହନ ଗଗନିଆ ମନ ଖୁସି ହେଇଗଲା
2: ମୃତ୍ତିକା ପରୀକ୍ଷାଟା ଜରୁରୀ ସରକାରୀ ତରଫରୁ ଗୋଟାଏ ମିଳୁଛି କାର୍ଡ ଖଣ୍ଡେ
1: ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ
2: ବାସ ସେଇ ଖଣ୍ଡିକ ହାତରେ ରହିଲେ ଆମେ ଜାଣିବା
1: ଆମ ମାଟିରେ କେତେ ଯୋଉ କଣ
2: ଅଛି
1: କେତେ ଅମ୍ଳ ଅଛି କେତେ କଣ ଅଛି ଆମେ ସେଇ ମାଟିରେ କଣ କଣ ଭଲ ଫସଲ କରିପାରିବା ତେଣୁ ଆମକୁ ସୁବିଧା ହବ
2: ଦା ହଉ ମହାଶୟ କେଡେ ସୁନ୍ଦର ଭାବରେ ବୁଝେଇକି କହିଲେ
1: ଆମ କାର୍ଯ୍ୟକ୍ରମ ତରଫରୁ ଆମ କୃଷି ସଂସାର ତରଫରୁ ତାଙ୍କୁ ଆଉ ଥରେ ଧନ୍ୟବାଦ ଜଣେଇଦେବା
2: ମହାଶୟଙ୍କୁ ଆଉ ଥରେ ଧନ୍ୟବାଦ ହେଲେ ମୋ କଥାଟା ରହିଗଲା
1: ନବଗନିଆ ଏମିତି ଗପୁଥିଲେ ତୋ ପାଟିରୁ କଥା ସରିବନି ସମୟ ଇସାରା କଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ଆମେ ବିଦାୟ ନବା
2: ବିଦାୟ ନବା ଯେ ଟ୍ରାକ୍ଟରଟା ମୋ ଘରେ ପହଞ୍ଚିବ ନାହିଁ
1: ଆରେ ଯୋଉ ବାକି ପାଉଣା ଅଛି ତାକୁ ଦେ ତାପରେ ଯାଇକି ଟ୍ରାକ୍ଟର ପହଞ୍ଚିବ
2: ପଇସା
1: ନହେଲେ ଦୁନିଆ କେମିତି
2: ଚଳିବ
1: ସବୁ ଭଦ୍ରଲୋକ ଅଛନ୍ତି ତୁ ଆଗ ଭଦ୍ରଲୋକ ହଉ ପଇସା ପତ୍ର ଠିକ୍ ଟାଇମ୍ରେ ସମସ୍ତଙ୍କୁ ଉଠିବା ଉଠିବା ପାଣିପାଗ ଶୁଣିକିରି ଉଠିବା ଦେଖୁଛୁ ଯେମିତି ଡ ଡ ଖରା ହଉଛି ତୁ ଆସୁ ଆସୁ କହୁଥିଲୁ ପୁଣି ଉଠିବା ଉଠିବା ଉଚ୍ଚନ
2: ପାଣିପାଗ
1: ପାଣିପାଗ ଶୁଣିବା ତାପରେ ଉଠିବା
2: ଉଠିବା
3: ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଅନେକାଂଶରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ କୃଷି ସଂସାର ଶେଷ ହେଲା
4: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
5: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
3: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କେନ୍ଦ୍ରରେ ଏନ୍ଡିଏ ସରକାରଙ୍କର 12 ବର୍ଷ ଏ ସମ୍ପର୍କରେ ଶୁଣନ୍ତୁ ବିଶିଷ୍ଟ ଐତିହାସିକ ଏବଂ ସ୍ତମ୍ଭକାର ଅନିଲ ଧୀରଙ୍କ ସହିତ ସାକ୍ଷାତକାର ତାଙ୍କୁ ସାକ୍ଷାତ କରିଛନ୍ତି ସ୍ମୃତିରେଖା ତାରିଣିଆ
7: ଶ୍ରୋତାବନ୍ଧୁ ନମସ୍କାର ଆଜି ଆପଣଙ୍କ ପାଇଁ ରହିଛି ଏକ ବିଶେଷ ଆଲୋଚନା କାର୍ଯ୍ୟକ୍ରମ ଆଉ ଆଲୋଚନାର ବିଷୟବସ୍ତୁ ହେଉଛି ସଂସ୍କାର ସଂକଳ୍ପ ଆଉ ସଫଳତାର 12 ବର୍ଷ ଏ ତମାମ ବିଷୟ ଉପରେ ଆମେ ଆଲୋଚନା କରିବା ଆଉ ଆଲୋଚନା ପାଇଁ ଆମ ସହ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ଅନିଲ ଧୀର ସାର୍ ସାର୍ ନମସ୍କାର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଏହା ମଧ୍ୟରେ 12 ବର୍ଷ ବିତିଯାଇଛି 2014 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନ୍ଡିଏ ସରକାର ଗଠନ ହେଲା ଦେଶର ଶାସନ ବ୍ୟବସ୍ଥା ନୀତି ଓ ଲୋକଙ୍କ ଆଶା ଆକାଂକ୍ଷାରେ ଏ 12 ବର୍ଷ ମଧ୍ୟରେ ଥିବା ପରିବର୍ତ୍ତନକୁ ଆପଣ କେମିତି ମୂଲ୍ୟାଙ୍କନ କରୁଛନ୍ତି
8: ଏହି 12 ବର୍ଷର ଉପଲବ୍ଧି କି 12 ବର୍ଷର ଯୋଉ ବି ତାଙ୍କର ଟ୍ରାକ୍ ରେକର୍ଡ ଏଇଟା ଗୋଟେ ବହୁତ ଚ୍ୟାଲେଞ୍ଜିଂ ସିଚୁଏସନ୍ରେ ଥିଲା ସେ ଚ୍ୟାଲେଞ୍ଜିଂ ସିଚୁଏସନ୍ ଖାଲି ଭାରତ ପାଇଁ ନାହିଁ ପୁରା ଦୁନିଆ ପାଇଁ ଥିଲା ଏଇ ଯୋଉ 12 ବର୍ଷ ଗୋଟେ ନର୍ମାଲ 12 ବର୍ଷ ଥିଲା ନାହିଁ ଇନ୍ ଦ ଲାଷ୍ଟ ସେଞ୍ଚୁରୀ ଏହି 12 ବର୍ଷରେ ଆମେ କେତେ ଦେଶର ଯୁଦ୍ଧ ଦେଖିଛୁ କୋଭିଡ୍ ଦେଖିଛୁ ୟୁନୋ କେତେ ଆମେ ମାନେ ମେଜର ସିଫ୍ଟ ଦେଖିଛୁ ଆଜ୍ଞା ଯୋଉଟା ଗ୍ଲୋବାଲ ସିଫ୍ଟ ମେନ୍ଲି ହେଇଛି ସେଥିରେ ଆଉ ଆମେ ଫରେନ୍ ନୀତି ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ୍ ୟୁଏନ୍ ହଉ ସେଠି ତାଙ୍କର ଆମର ନାଟୋ ହଉ ସବୁକିଛିରେ ଆମେ ତାକୁ କେମିତି ଫେସ୍ କରିଲୁ କେମିତି ଦେଖନ୍ତୁ ଦୁଇଟା ଜିନିଷ ଆମ ଦେଶ ପାଇଁ 12 ବର୍ଷରେ ଭାରତରେ କ'ଣ ହେଲା ଭିଜାଭିଜ୍ ଭାରତ ଇନ୍ ଦ ଇଣ୍ଟରନ୍ୟାସନାଲ ସ୍ପିୟର ଆମେ କ'ଣ କରିଲୁ ହ୍ୱାଟ୍ ମାର୍କ ୱି ଲେଫ୍ଟ ଆଗେ ଯୋଡ଼େ ଜିନିଷରେ ଆଜି ଆମେ ବହୁତ କଥା କହିପାରିବୁ ଦ ଲିଷ୍ଟ ଇଜ୍ ଆଣ୍ଡ ଲେସ୍ 12 ବର୍ଷରେ ଯେଉଁ ନୂଆ ନୂଆ ତାକୁ ଆମେ କହୁ ରାଡିକାଲ ରିଫର୍ମସ୍ ଯେଉଁଟା ଆଗରୁ ଗୋଟେ ସ୍ୱପ୍ନ ଥିଲା ତାକୁ ଆଟ୍ଲିଷ୍ଟ ଇମ୍ପ୍ଲିମେଣ୍ଟ କରିଲୁ ବହୁତରେ ସକ୍ସେସ୍ ମିଳିଲା ବହୁତରେ ବହୁତ ଲେଭେଲ୍ ଅଫ୍ ସକ୍ସେସ୍ ମିଳିଲା ବହୁତରେ ଏବେ ବି ଟ୍ରାନ୍ଜିସନ୍ ଫେଜ୍ ଅଛି କିଛି ଆପଣ କହିପାରିବେ ମାନେ ୟୁ ଆର୍ ନଟ୍ ଫେଲିୟର୍ସ କିଛି ସକ୍ସେସ୍ ଷ୍ଟୋରି ନାହିଁ ତାକୁ ଆଉ ଇଏ ଦରକାର ଥିଲା କିନ୍ତୁ ମୁଁ ଯଦି ଦେଖିବି ଗତ 12 ବର୍ଷକୁ ମୁଁ ବେଶୀ ଗୁରୁତ୍ୱ ଦେବି ଇଣ୍ଡିଆ ଷ୍ଟାଣ୍ଡ ଇନ୍ ଦ ଇଣ୍ଟରନ୍ୟାସନାଲ କମ୍ୟୁନିଟି ଯେଉଁଟା ଇଣ୍ଡିଆର ଗୋଟେ ଯୋଉ ଭ୍ୟୁ ଥିଲା ଆଉ ଥିଲା ବି ବହୁତ କାରଣ ଆଜ୍ଞା ଆମେ କୋଉ ଇକୋନୋମି ଥିଲୁ ଆମର ବିଶ୍ୱ ଡିସିସନ୍ ମେକିଂରେ ସେଟା କ୍ଲାଇମେଟ୍ ଚେଞ୍ଜ ହଉ ସେଟା ପିସ୍ ହଉ ୟୁନୋ ସେଟା ଇକୋନୋମିକ ଫୋରମ୍ ହଉ ସେଟା କୋଉଠି ଗ୍ଲୋବାଲ ସିଫ୍ଟ ହଉ ସେଟା ଇଷ୍ଟ ୱେଷ୍ଟ ହଉ ସେଟା ଗ୍ରୁପ 8 ଗ୍ରୁପ 20 ଯାହା ବି ଆମର ଇଏ ଅଛି ସେ ବ୍ରିକ୍ସ ହେଲା କି ୟୁଏନ୍ଓ ହେଲା ଦେଖନ୍ତୁ ଆ ପୂର୍ବରୁ ଯୋଡ଼େ ଅର୍ଗାନାଇଜେସନ୍ ଥିଲା ୟୁଏନ୍ଓ ତା ବାଟରେ ଥିଲା ଗୋଟେ ନନ୍ ଲାଇଣ୍ଡ ମୁଭମେଣ୍ଟ ଥିଲା ଗୋଟେ ଚୌଗମ୍ ଥିଲା ସେ ଦୁଇଟା ପ୍ରାୟ ଏବେ ଅପସୋଲିଟ୍ ହେଇଗଲାଣି ନୂଆ ନୂଆ ୱାର୍ଲଡ ଅର୍ଡର ବାହାରିଲା ଯେଉଁଥିରେ ଭାରତ ଗୋଟେ ବହୁତ ପ୍ରାଥମିକ ରୋଲ୍ ନେଇଛନ୍ତି ତାଙ୍କର ଇନ୍ଭଲ୍ଭମେଣ୍ଟ ବହୁତ ବେଶୀ ଥିଲା ଯଦି ମୁଁ ଗଣିବି ସବୁଠୁ ବଡ଼ ଥିଲା ଯେଉଁ ୱାର୍ଲଡରେ 3ଟା କ୍ଲାଇମେଟ୍ ଚେଞ୍ଜ କନ୍ଫରେନ୍ସ ହୋଇଥିଲା ଯେଟା ପ୍ୟାରିସ୍ ପ୍ରୋଟୋକଲ୍ ହେଲା ମଣ୍ଟ୍ରିଏଲ୍ ହେଲା କୋଏଟୋ ହେଲା ଯେଉଁଠି ଯେଉଁଠି ବି ଆମେ ଦେଖିଲୁ ବୁଝିଲେ ଆଗରୁ ଆମର

0: ଏଇଠି ଜେନେରେ ଯାହା ବି ହଉଥିଲା ୱି ୱର୍ ଓନ୍ଲି ଲିସନର୍ସ ସେମାନେ ଇମ୍ପ୍ଲିମେଣ୍ଟ କରୁଥିଲେ ତମେ ସିଏଫ୍ସିଏ କରିପାରିବନି ତମେ ଏହା କରିପାରିବନି ତମର ତମର କାର୍ବନ୍ ଫୁଟପ୍ରିଣ୍ଟ ଆମେ ଦେଖିଲୁ ଦୁନିଆ ବି ଜାଣିଲା କି ଯଦି ଗୋଟେ ନୂଆ ଆମେ ଅର୍ଡର ଆଣିବୁ ବିନା ଭାରତର ସପୋର୍ଟରେ ଆମେ ଆଣିପାରିବୁ ନାହିଁ ଇକୋନୋମି କଥା ଛାଡ଼ନ୍ତୁ ଆମେ ଗୋଟେ ବର୍ଜିଆନ୍ ଇକୋନୋମି ଇଣ୍ଡିଆନ୍ ଡାଏସ୍ପୋରା 12 ବର୍ଷ ପୂର୍ବରୁ ବି ବହୁତ ଥିଲା ଆଗରେ କିନ୍ତୁ ଗତ 12 ବର୍ଷରେ ଯେଉଁ ଇଣ୍ଡିଆନ୍ ଡାଏସ୍ପୋରା ଓଡ଼ିଆ ଡାଏସ୍ପୋରା ବି ଆପଣ କହିପାରିବେ ତାଙ୍କର ଯେଉଁ ପ୍ରଭାବ ବହୁତ ଦେଶରେ ହେଇଛି ବହୁତ ଦେଶରେ କି ପ୍ରକାର ମୁଁ କହିପାରିବି ଲୋକ ବି ତାକୁ ଆମେ ଦଉନୁ ଆମର ଇଂଲଣ୍ଡରେ ଭାରତ ମୂଳର ଗୋଟେ ପ୍ରାଇମ୍ ମିନିଷ୍ଟର ହେଲା କମଳା ହାରିସ୍ ହେଲେ ଡେପୁଟି ପ୍ରାଇମ୍ ମିନିଷ୍ଟର ଆୟାରଲାଣ୍ଡର ପ୍ରାଇମ୍ ମିନିଷ୍ଟର 2 ଥର ଇଣ୍ଡିଆନ୍ ହେଲା ସୁରିନାମର ହେଲା ଫିଜିର ହେଲା ସିଙ୍ଗାପୁରର ହେଲା ଏହିସବୁ ଦେଶର ଯେଉଁ ଇଣ୍ଡିଆନ୍ ଓରିଜିନ୍ର ଲୋକ ହେଲେ ପର୍ସନ୍ ଅଫ୍ ଇଣ୍ଡିଆନ୍ ଓରିଜିନ୍ ୟୁ କ୍ୟାନଟ୍ ଡିନାଏ ଦି ଫ୍ୟାକ୍ଟ କି ଏଇଟା ଗୋଟେ ଫ୍ରକ୍ଟିଫାଇଂ ଟାଇମ୍ ଥିଲା ଆଉ ମୁଁ ସର୍ଟନ୍ ଅଛି ବାଇ ଦି ଏଣ୍ଡ ଅଫ୍ ଦିସ୍ ଡିକେଟ୍ 2030 ସୁଦ୍ଧା ପ୍ରାୟ 15ଟା ଏମିତିଆ ଦେଶ ଥିବ ବିଶ୍ୱରେ ଯାହାର ହେଡ୍ ଅଫ୍ ଷ୍ଟେଟ୍ ଆଇଦର ପ୍ରେସିଡେଣ୍ଟ ଅଫ୍ ପ୍ରାଇମ୍ ମିନିଷ୍ଟର ଭାରତୀୟ ମୂଳର ଥିବେ
1: ଆଜ୍ଞା ଆପଣ ଯେମିତି ସାର୍ କହିଲେ କି ବର୍ତ୍ତମାନ ଭାରତ ବିଶ୍ୱର ଗୁରୁ ଆଉ ନେତୃତ୍ୱ ନେବାକୁ ପ୍ରସ୍ତୁତ ପର୍ଯ୍ୟାୟରେ ରହିଛି ତେବେ ଏହି ପର୍ଯ୍ୟାୟରେ ଆମେ ଯଦି ଦେଖିବା ଭାରତ ଗ୍ଲୋବାଲ୍ ସାଉଥ୍ର ମଧ୍ୟ ଗୋଟିଏ ସ୍ୱର ଭାବରେ ଉଭା ହୋଇଛି ଆଉ ବିକଶିତଶୀଳ ଦେଶମାନଙ୍କ ମଧ୍ୟରେ ଭାରତର ଏହି ଯେଉଁ ନୂଆ ନେତୃତ୍ୱକୁ ଆପଣ କେମିତି ଦେଖୁଛନ୍ତି
0: ଦେଖନ୍ତୁ ଏତିକି ଆସୋସିଏସନ୍ ହୋଇଛି ଗତ 12 ବର୍ଷରେ ଦ୍ୟାଟ୍ ନୋ କଣ୍ଟ୍ରି ଇନ୍ ଦ ୱାର୍ଲଡ୍ କ୍ୟାନ୍ ଇଗ୍ନୋର ଅସ୍ ଆମକୁ ଅନଦେଖା କରିକି ତାଙ୍କର ଫରେନ୍ ପଲିସି ହେଉ ତାଙ୍କର ଏକ୍ସପୋର୍ଟ ଇମ୍ପୋର୍ଟ ହେଉ ତାଙ୍କର ଇମ୍ପୋର୍ଟ ହେଉ ତାଙ୍କର ଯାହା ବି ୱାର୍ଲଡ ଫୋରମରେ ସେ ଇଣ୍ଡିଆକୁ ଇଗ୍ନୋର କରିକି ଆଉ କୋଉ ଯେଉଁ ବଡ଼ ବଡ଼ ଦେଶ ଅଛନ୍ତି ଛୋଟ ଦେଶ ତ ଠିକ୍ ଅଛି ୟୁ ନୋ ଆମ ପ୍ୟାରିଟିରେ ଅଛନ୍ତି ସେମାନେ ଆଉ ଇଣ୍ଡିଆ ଇଜ୍ ଇନ୍ ଦ ନ୍ୟୁ ୱାର୍ଲଡ ଅର୍ଡର ଆପଣ ତାକୁ ସେ ସାଉଥ୍ ସାଉଥ୍ ହେଉ ସେ ନର୍ଥ ସାଉଥ୍ ଡିଭାଇଡ୍ ହେଉ ୟୁ ନୋ ସେଥିରେ ଆମେ ଦେଖିଛୁ ବିନା ଆମର ହେବନି ଆମେ ବି ଦେଖିଛୁ ଯେତିକି କିନ୍ତୁ ଏ ସ୍ମଲ୍ ପ୍ଲେୟର୍ସ ନାଓ ୱି ଆର୍ ଦ ମେଜର ପ୍ଲେୟର୍ସ ମେଜର ପ୍ଲେୟର ବହୁତ କାରଣ ଅଛି ଆଜ୍ଞା କିଛି କିଛି ଜିନିଷ ସମଥିଙ୍ଗ୍ ଉଚ୍ ଅନ୍ବିଲିଭେବୁଲ୍ ଆମର ସ୍ପେସ୍ର ଫୁଟପ୍ରିଣ୍ଟ ଆଜ୍ଞା ଆମେ ଯେଉଁ ଆମର ଇସ୍ରୋ ହେଲା ଯେଉଁ ମୁନ୍ର ଆମର ଚନ୍ଦ୍ରାୟଣ ହେଲା ଦିଜ୍ ଆର୍ ସମଥିଙ୍ଗ୍ ଆମେ 20 ବର୍ଷ ତଳେ ସ୍ୱପ୍ନ ବି ଦେଖିନଥାନ୍ତୁ ଯେଉଁଟା ୱେଷ୍ଟ କରିପାରିନଥିଲା ଆମେ କରିଲୁ ଯେଉଁଟା ସେମାନେ ଯେଉଁ ଟଙ୍କାରେ କରୁଛନ୍ତି ଆମେ 1/10ରେ କରିକି ଦେଖେଇଲୁ ସକ୍ସେସଫୁଲି କରାଇକି ଦେଖିଲୁ ଆମେ ଟେକ୍ନୋଲୋଜି ଟ୍ରାନ୍ସଫର ୱେଟ୍ କରୁଥିଲୁ ଏବେ ସେମାନେ ଆମ ମଡେଲକୁ ଫଲୋ କରୁଛନ୍ତି ଏତିକି ମୁଁ କହିବି ଦ କ୍ୱାଲିଟି ଅଫ୍ ଲାଇଫ୍ ଅଫ୍ ଦ ପିପଲ୍ ଯାହା ବି ଦେଖନ୍ତୁ ସବୁ ପଲିଟିକାଲ୍ ପାର୍ଟି ଆସେ ୱିଥ୍ ପ୍ରମିସିସ୍ ଟୁ ଡୁ ବେଟର୍ 2014ରେ ବି କହିଥିଲେ ନିଶ୍ଚୟ ସେ ଯିଏ ବି ଚାହିଁବ ଯେଉଁ ପ୍ରଧାନମନ୍ତ୍ରୀ ଥାଉ ଯେଉଁ ଗଭର୍ଣ୍ଣମେଣ୍ଟ ଇନ୍ ପାୱାର ଥାଉ ସେହି ଚାହିଁବେ ଆମେ ଲୋକଙ୍କୁ ଏତେ ଉଦ୍ଧାର କରିବୁ କି ୟୁ ନୋ ଦ୍ୟାଟ୍ ୱି ୱିଲ୍ ଲିଭ୍ ଆୱାର ମାର୍କ ଆଉ ସବୁ ପ୍ରୟତ୍ନ ସବୁ ଚେଷ୍ଟା କରନ୍ତି ସବୁ ସକ୍ସେସ୍ ହୁଏ ନା ଆମର ଏତେ ବଡ଼ ଆଜ୍ଞା ଦେଶ ସମ୍ଭବ ନୁହେଁ କିନ୍ତୁ ଜେନୁଇନ୍ ଏଫର୍ଟ ଆଉ ଏମିତିଆ କିଛି କିଛି ରାଡିକାଲ ଜିନିଷ ଯେଉଁଟା ଅସମ୍ଭବ ଥିଲା ମୋତେ ଲାଗୁଛି ଯଦି ଆମେ 20 ବର୍ଷ ତଳେ ଦେଖିଥାନ୍ତୁ ବହୁତ ଅପୋଜିସନ୍ ଥିଲା ସେତେବେଳେ ଏମିତି ଥିଲା କି ଯେତେବେଳେ ଆମ ପ୍ରଧାନମନ୍ତ୍ରୀ ଥିଲେ ସେ ବି ଅପୋଜ୍ କରୁଥିଲେ ଏଇଟା ସମ୍ଭବ ନୁହେଁ କିନ୍ତୁ କରିକି ଦେଖେଇଲେ ସକ୍ସେସଫୁଲି କରିକି ଦେଖିଲେ ବହୁତ ଏମିତିଆ ଜାଗାରେ ଇଣ୍ଡିଆ ହାଜ୍ ବିକମ୍ ଦ ରୋଲ୍ ମଡେଲ ଆମେ କିଛି କିଛି ଜାଗାରେ ଇଟ୍ ଇଜ୍ ଷ୍ଟିଲ୍ ଇଭଲ୍ଭିଂ ଦେଖନ୍ତୁ ଦ ବିଗେଷ୍ଟ ପପୁଲେସନ୍ ଇନ୍ ଦ ୱାର୍ଲଡ ନାଉ ଆପଣ ସେଟା ଡିନାଏ କରିପାରିବେ ନାହିଁ ଆମର କ୍ଲାଇମେଟ୍ ଚେଞ୍ଜରେ ବହୁତ ଏଫେକ୍ଟ ହେଉଛି ଆମର ପପୁଲେସନ୍ ବହୁତ ଆମ କୋଷ୍ଟାଲ ପପୁଲେସନ୍ ବହୁତ ଆମର ଯେଉଁ ପ୍ୟାଟର୍ନ ଅଛି କିନ୍ତୁ 2-4 ଜିନିଷରେ ଆପଣ ଯେଉଁ ଜିନିଷଟା ଆମେ ସଦାବେଳେ ଡରୁଥିଲୁ ଫୁଡ୍ ସେକ୍ୟୁରିଟି ଆମର ବଫର୍ ଷ୍ଟକ୍ ସବୁ ଅଛି ଆଜ୍ଞା ଏମିତି ଆଗରୁ ମାନେ ଗୋଟେ ଡର ବି ଥିଲା କି କୋଉ ମନସୁନ୍ ଫେଲିୟର ହେଇଗଲେ କ'ଣ ହେବ ଆଜି ଡେଟ୍ରେ ଆମର ବିଗେଷ୍ଟ ଏକ୍ସପୋର୍ଟର ଅଫ୍ ରାଇସ୍ ଇନ୍ ଦ ୱାର୍ଲଡ ଇନ୍ ଦି ପ୍ରେଜେଣ୍ଟ ଗ୍ଲୋବାଲ୍ ସିନାରିଓ ଗ୍ଲୋବାଲ୍ ସିନାରିଓ ବି ଛାଡ଼ିଦିଅ ଯଦି ଆମେ ଖାଲି ସାଉଥ୍ ଏସିଆ ଆମର ନେବରିଂ ସିନାରିଓ ବି କହିବା କ'ଣ କ'ଣ ନ ଘଟିଛି ଆମ ନେବରରେ ନେପାଳ ଦେଖନ୍ତୁ ପାକିସ୍ତାନ ଦେଖନ୍ତୁ ଶ୍ରୀଲଙ୍କା ଦେଖନ୍ତୁ ଆଫଗାନିସ୍ତାନ ଦେଖନ୍ତୁ ବାଂଲାଦେଶ ଦେଖନ୍ତୁ ବର୍ମା ଦେଖନ୍ତୁ ଆଜ୍ଞା ଆଜି ବି ଏତିକି ଆମେ ସରାଉଣ୍ଡ ହେଇକି ଆମେ ଦେଖିଲୁ କେମିତି ଟର୍ମାଇଲ୍ ହୋଇଥିଲା ଆଜ୍ଞା ଆମେ ଜାଣିଛୁ ହାଉ ଆୱାର ଡେମୋକ୍ରେସି ଷ୍ଟିଲ୍ ଷ୍ଟାଣ୍ଡ ଷ୍ଟ୍ରଙ୍ଗ ଷ୍ଟିଲ୍ ଷ୍ଟାଣ୍ଡ ଇରେକ୍ଟ ଆମେ ପ୍ରାଉଡ୍ ଇଏ କରୁଛୁ ଆଜ୍ଞା ଆଜି ବି କିଏ ଆମ ଡେମୋକ୍ରେସି ଉପରେ ଆଙ୍ଗୁଳି ଉଠେଇ ପାରିବ ନାହିଁ ଆଜି ଆମେ ଯେଉଁ 12 ବର୍ଷ ପରେ ଆମେ ଯଦି କଥା ହେଇପାରୁଛୁ ବହୁତ କ୍ରିଟିସିଜମ୍ ଥାଏ ଆଜ୍ଞା ବହୁତ ଅପ୍ସ ଆଣ୍ଡ ଡାଉନ୍ସ ଥାଏ ସହଜ ନୁହେଁ ଭାରତ ଗୋଟେ ଛୋଟ ଦେଶ ନୁହେଁ ଗୋଟେ ଏତେ ଡାଇଭର୍ସ ନେସନ୍ ତାକୁ ଗଭର୍ଣ୍ଣ କରିବା ଏତିକି ଡାଇଭର୍ସିଟି କୋଉ ପୃଥିବୀରେ କୋଉ ଦେଶରେ ନାହିଁ ତାପରେ ବି ଯଦି ଆମେ ତାକୁ ମେଣ୍ଟେନ୍ କରିକି ଆଜି ବି ଯଦି ଆପଣ କହିବେ ଗୋଟେ ଭାଇବ୍ରାଣ୍ଟ ଡେମୋକ୍ରେସି ଗୋଟେ ଆକ୍ଟିଭ୍ ଡେମୋକ୍ରେସି ୟୁ ନୋ ୱି ହୋଲ୍ଡ ଦ ବିଗେଷ୍ଟ ଇଲେକ୍ସନ୍ ଇନ୍ ଦ ୱାର୍ଲଡ ଆମେ ସବୁଠୁ ଦୁନିଆର ସବୁଠୁ ବଡ଼ ଜନଗଣନା ଆମେ ତାକୁ ସକ୍ସେସଫୁଲି ଏଥର ବି କରିବୁ ଆଜ୍ଞା ଆମେ କରି ଆସିଛୁ ଆଉ ଗୋଟେ କଥା ଯେଉଁଟା ଇଣ୍ଡିଆରେ ଭଲରେ କେବେ କରିପାରୁନଥିଲୁ ଆମେ 75-70 ବର୍ଷରେ ଆମର ଟାକ୍ସେସନ୍ ସିଷ୍ଟମ୍ ଯୋଉଟାକୁ କେତେ ଟ୍ରାଏଲ ଆଣ୍ଡ ଏରର ସେ

0: ପ୍ୟାଟ ଫ୍ୟାଟ ଆମେ ସବୁ ଲଗାଉଥିଲୁ, ସେଥିରେ ବହୁତ କରପ୍ସନ୍ ଥିଲା, ବହୁତ ଏଫେକ୍ଟିଭଲି କରିପାରୁନଥିଲା। ଯେଉଁ ଆମେ ଜିଏସ୍ଟିକୁ ସକ୍ସେସଫୁଲି ଇମ୍ପ୍ଲିମେଣ୍ଟେସନ୍ କରିଲୁ 2017 ସକ୍ସେସଫୁଲି, ତା ଉପରେ ବି ବହୁତ ଡାଉଟ୍ ଥିଲା ହବ ନ ହବ। ଆଉ ଆଜି ବି ଆମେ ଦେଖୁଛୁ କଲେକ୍ସନ୍ସ ୱେଣ୍ଟ ଅପ୍, ୟୁ ନୋ। ଆଉ ସେ ଯୋଉ ତାର ଯୋଉ
1: ପରବର୍ତ୍ତୀ ସମୟରେ ଆମେ ନେକ୍ସଟ ଜେନେରେସନ ଜିଏସ୍ଟି ରିଫର୍ମ
0: ବି ଆଣିଲୁ, ଇଟ୍ସ ନଟ୍ ଦାଟ ଆମେ କରିଦେଲୁ, ଆମେ ବସିଗଲୁ, ୱି ଲର୍ଣ୍ଣଡ୍, ୟୁ ନୋ। ମୁଁ ସେୟା କହିଲି ଇଭଲ୍ଭିଂ, ଆମେ ବହୁତ ଜିନିଷ କରୁଛୁ ଯୋଉଟା ଏକ୍ସପେରିମେଣ୍ଟାଲ।
1: ସାର୍ ଆପଣ ଏବେ ଯେମିତି କହିଲେ କି ଭାରତର ଜନସଂଖ୍ୟା 140 କୋଟିରୁ ଅଧିକ ହୋଇଗଲାଣି, ଆମେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଆସୁଛେ, ଆମ ପାଖରେ ଯୁବପିଢ଼ି ଅଛନ୍ତି ଯେଉଁମାନେ କି ଆଗାମୀ ଦିନରେ ଦେଶର ନେତୃତ୍ୱ ନେବେ। ବର୍ତ୍ତମାନ ସମୟରେ ଆମେ ତା ପୂର୍ବରୁ କୋଭିଡ୍ ଦେଖିଲେ, ଯୁଦ୍ଧ ପରିସ୍ଥିତି ଚାଲିଛି, ଅର୍ଥନୈତିକର ଅନିଶ୍ଚିତତା ରହିଛି, ଜଳବାୟୁ ସଂକଟ ସହିତ ଆମେ ମଧ୍ୟ ମୁକାବିଲା କରୁଛେ, ପ୍ରଯୁକ୍ତି ବିଦ୍ୟା ସହିତ ମଧ୍ୟ ଆମେ ଦୌଡ଼ୁଛେ, ଆମ ଆଖିରେ ବହୁତ ଗୁଡ଼ିଏ ସୁଯୋଗ ଥିଲାବେଳେ ଅନେକ ଗୁଡ଼ିଏ ପ୍ରତିବନ୍ଧକ ମଧ୍ୟ ଅଛି। ତେବେ ଏ ପରିସ୍ଥିତିରେ ଆପଣ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ଭାରତକୁ କେତେ ସୁରକ୍ଷିତ ଆଉ ସ୍ଥିର ଦିଗରେ ନେଉଛି ଆପଣ ଭାବୁଛନ୍ତି?
0: ଦେଖନ୍ତୁ, ଇଜ୍ ଏ ଡିଟରମିନ୍ଡ ମ୍ୟାନ୍, ଆପଣ ସେଇଟା ବହୁତ ଲୋକ କୁହନ୍ତି ଏକ ଦିଦିଆ, କିନ୍ତୁ ତାର ଡିଟରମିନେସନ୍ ଅଛି ଆଜ୍ଞା। ଆଉ ଗୋଟେ କଥା ମୁଁ କହିବି, ବହୁତ ଥରେ ବହୁତ ୱାର୍ଲଡ ଲିଡର ଗୋଟେ ଲେଭେଲ ଅଫ ଫ୍ରଷ୍ଟ୍ରେସନ୍ ଆସିଯାଏ। ବହୁତ ଲୋକଙ୍କର ଯେ ନୂଆ ପାୱାରକୁ ଆସନ୍ତି, ବହୁତ ଇଚ୍ଛା ଥାଏ ଆମେ ବହୁତ କିଛି କରି ଦେଖାଇବୁ, ଆମେ ବହୁତ ରାଜ୍ୟର ସରକାର ଦେଖିଛୁ, ଆସିବୁ ଆମେ ରାତି ରାତିରେ କରିଦେଇପାରିବୁ, କରିପାରନ୍ତି ନାହିଁ, ତେ ଫେଲ୍। ମୁଁ କହୁନି କି ପ୍ରଧାନମନ୍ତ୍ରୀ ଯେଉଁ କାମ ବି କଲେ ସେଥିରେ 100% ସକ୍ସେସ୍ ପାଇଲେ, ବଟ୍ ହି ଡିଣ୍ଟ ଗିଭ୍ ଅପ୍। ସେ ଗୋଟେ କଥା, ହି ଡିଣ୍ଟ ଗିଭ୍ ଅପ୍, ଯଦି ବି ହେଲା ନାହିଁ କଣ୍ଟିନ୍ୟୁଟି ଆଜ୍ଞା ରହିଲା। ଶୁଣନ୍ତୁ, ଆମର ଯେତିକି ବୋଧେ 12 ବର୍ଷରେ ହାଇୱେ ଇନ୍ଫ୍ରାଷ୍ଟ୍ରକ୍ଚର, ଯେତିକି 12 ବର୍ଷରେ ଏୟାରପୋର୍ଟ ଡେଭଲପମେଣ୍ଟ, ଯେତିକି ମାନେ ରିଅଲ ରେଲୱେ ଡବଲିଂ ହେଲା, ଇଲେକ୍ଟ୍ରିଫିକେସନ ଯେତିକି ହେଲା, ବୋଧେ ଏଇଟା ଆମର ମାନେ ଆଜାଦ ସ୍ୱତନ୍ତ୍ର ପରେ ଏତିକି କେବେ ହେଇନଥିଲା। ଦେଖନ୍ତୁ, ୟୁ ହାଭ୍ ଟୁ ସି ଦ ଡ୍ରିମ୍ସ, ହି ଡଜେଣ୍ଟ ଗିଭ୍ ଅପ୍। ଏବେ ବହୁତ ଲୋକ କ୍ରିଟିସାଇଜ୍ କରୁଛନ୍ତି, ଆମେ ଆମେରିକାକୁ ନୁହେଁ ଗଲୁନୁ, ସେ ତାଙ୍କର ଇଏ କରୁଛନ୍ତି। ଆପଣଙ୍କୁ ଏତେ ବଡ଼ ଗୋଟେ ଇକୋନୋମି ସମ୍ଭାଳିବାକୁ ଯଦି ହେବ, ପ୍ରଥମ କଥା ଏବେ ୱି ହାଭ୍ ଟୁ ମେଣ୍ଟେନ୍ ଏ ବାଲାନ୍ସ। ଆମେ ନ୍ୟୁ ୱାର୍ଲଡ ଅର୍ଡରରେ ଆମେ ଆଲାଇନ୍ ହୋଇପାରିବୁନୁ କି ଆମେ ସୋଭିଏତ ବ୍ଲକରେ ଅଛୁ, କି ଆମେ ଚାଇନା ଏଗେନ୍ଷ୍ଟରେ ଅଛୁ, କି ଆମେ ଆମେରିକାନ ଆଉ ନାହିଁ ଆଜ୍ଞା। ରାଦର ଏଇ ଦେଶମାନେ ଦେଖିବେ କିଏ ଇଣ୍ଡିଆ ସାଙ୍ଗରେ ଅଛି। ଗୋଟେ ଏମିତିଆ ଷ୍ଟେଜ୍ ଆସିବ ଯଦି ଖାଲି ଆମର ତେଲର ଡିପେଣ୍ଡେନ୍ସି ଯଦି ଆମର ବଢ଼ିଯାଏ, ଆମର ଯେତିକି ପ୍ରୋସ୍ପେକ୍ଟିଂ ହୋଇଛି କି ଆମର ଯାହା ପ୍ରୋସ୍ପେକ୍ଟ ଅଛି, ଯଦି ଆମେ ଅଏଲ ଡିପେଣ୍ଡେନ୍ସଟା ଆମର କମିଯିବ, ୱି ୱିଲ୍ ବି ଦ ବିଗେଷ୍ଟ ଇକୋନୋମି ଇନ୍ ଦ ୱାର୍ଲଡ ଆଜି ଡେଟ୍ରେ। ସେଇଟା ହିଁ ଆମର ଏକାଇଲ୍ସ ହିଲ୍, ସେ ଗୋଟେ ଜିନିଷ ଯୋଉଟା ଆମର ୱିକ୍ ପଏଣ୍ଟ ଅଛି। ବହୁତ ଏକ୍ସପ୍ଲୋରେସନ ଚାଲିଛି, ବହୁତ ନୂଆ ନୂଆ ଆମେ ମେସିନ୍ ପାଇଛୁ। ଯଦି ଗ୍ୟାସ୍ ଆଉ ଅଏଲ ଏବେ ବି ଆଜ୍ ୟୁ ନୋ ଆମେ ଯୋଉ ରିଫାଇନେରୀରେ କରୁଛୁ, ବହୁତ କରୁଛୁ ଆଜ୍ଞା, ସେ ଜିନିଷଟା ଆମେ ଜାଣିନୁ କେତେ ତେଲ ଆସୁଛି, କେତେ ଏକ୍ସପୋର୍ଟ ହେଉଛି ଆମର, ୟୁ ନୋ ମେନି ଅଫ୍ ଦି କଣ୍ଟ୍ରିଜ୍ ଆର୍ ଡିପେଣ୍ଡେଣ୍ଟ ଅପନ୍ ଆମର ଯୋଉ ରିଫାଇନେରୀ କାପାସିଟି ଅଛି। କିନ୍ତୁ ସେଇ ଜାଗାରେ ଯଦି ମାନେ କୃପାରେ ଆମର ଆମେ କୋଉଠି ପାଇଯାଉ, ବଡ଼ ଅଏଲ ଫିଲ୍ଡ ଗୋଟେ ଗୋଟେ ଜାଗାରେ ଅଛି, ଏଇଟା ଅସମ୍ଭବ ନୁହେଁ। ଯଦି ଆମେ ପାଇଯିବୁ ଆର୍ ଆମ ତେଲ ଡିପେଣ୍ଡେନ୍ସଟା କମିଯିବ, ଆମକୁ ଆଉ ଆଜ୍ଞା କିଏ, ନୋବଡି ୱିଲ୍ ବି ଏବଲ୍ ଟୁ କିପ୍ ପେସ୍ ୱିଥ୍ ଅସ୍। ୟୁ ହାଭ୍ ଟୁ ଏକ୍ସପେରିମେଣ୍ଟ, ଆଣ୍ଡ ୱେନ୍ ୟୁ ଏକ୍ସପେରିମେଣ୍ଟ ମାନେ ଆପଣଙ୍କ ରିସ୍କ କିଛି ନେବେ। ଯଦି ରିସ୍କ କିଛି ନେବେ, ଦେର୍ ଆର୍ ଚାନ୍ସେସ୍ ଅଫ୍ ୟୁ ନୋ ଫେଲିୟର, ତ ମୁଁ କହିବି ନାହିଁ, କାହିଁକି ସରକାର ଏମିତିଆ କିଛି କାମ କରିବେନି କି ଫେଲିୟର ହେବ। ଦି ସକ୍ସେସ୍ ରେଟ୍ ଆଜ୍ ଏନ୍ଭିସେଜ୍ ଯାହା ଆପଣ ପ୍ରୋଜେକ୍ସନ୍ କରିଥିଲେ ହେବ ନାହିଁ। କିନ୍ତୁ ମୁଁ ଯେମିତି ପୁଣି ଆରମ୍ଭରୁ କହିଲି, ୱି ଡୋଣ୍ଟ ଗିଭ୍ ଅପ୍। ଏମିତିଆ ମୋତେ ଲାଗୁନି ଗୋଟେ ବି ସ୍କିମ୍ ଅଛି ଯୋଉଟା ଆମେ ଟେକ୍ଅପ୍ କରିଥିଲୁ ଆଉ ସରକାର ଛାଡ଼ିଦେଲା, ଗଲା ନାହିଁ, ଏଟା ସମ୍ଭବ ହେବନି।
1: ସାର୍ ଆଉ ଯୋଉ ଗୋଟେ କଥା ଦେଖିବା, ବର୍ତ୍ତମାନ ସମୟରେ ଦେଶର ବଡ଼ ବଡ଼ ଦେଶଗୁଡ଼ିକ ଭାରତକୁ ଏକ ବିଶ୍ୱସନୀୟ ସାଥୀ ଭାବେ ଦେଖୁଛନ୍ତି, ତା ଏ ପଛରେ ପ୍ରଧାନମନ୍ତ୍ରୀଙ୍କ ଯୋଉ କୂଟନୀତିଜ୍ଞ ଦୂରଦୃଷ୍ଟିକୁ ଆପଣ କେମିତି ବିଶ୍ଳେଷଣ କରୁଛନ୍ତି?
0: ଦେଖନ୍ତୁ, ବିଲକୁଲ ଯଦି ଆପଣ ଫ୍ୟାକ୍ଟ କହିବେ, ଏମାନେ ଭାରତକୁ ଦେଖୁଛନ୍ତି ବଟ୍ ୱିଥ୍ ଅ, ସେ ଭାରତକୁ ଗୋଟେ ଥ୍ରେଟ୍ ଭାବୁଛନ୍ତି, ଜେଲେସି ବି ଆପଣ କହିପାରିବେ। ଆମର ମାନେ ଏମିତି ଆପଣ ଭାବନ୍ତୁନି କି ଇଂଲଣ୍ଡ, ଆମେରିକା, ଫ୍ରାନ୍ସ ଆମର ବହୁତ ଖୁସି ଅଛନ୍ତି ଆମ ଡେଭଲପମେଣ୍ଟ ଦେଖେ, ନାହିଁ ଆଜ୍ଞା। ଦେ ସି ଦାଟ ଦିସ୍ ଇଜ୍ ଦ କଣ୍ଟ୍ରି ୱିଚ୍ ୱିଲ୍ ଚ୍ୟାଲେଞ୍ଜ ଦି ୱାର୍ଲଡ।
1: ହେଲେ ଭାରତ ତ ସବୁବେଳେ ରାଷ୍ଟ୍ର ମାନେ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ନେବରହୁଡ୍ ଫାର୍ଷ୍ଟ ପଲିସିରେ ବିଶ୍ୱାସ
0: କରିଛୁ ଆମେ, ଆଉ ତାକୁ ନିଭେଇଛୁ ବି ଆଜି ଯାଏଁ। ଆମର ଟ୍ରାକ୍ ରେକର୍ଡ ହୋଇଛି, କାହାକୁ ନାହିଁ, ବାଂଲାଦେଶ ଆମ କ୍ରିଏସନ୍, ଆଜି ଡେଟ୍ରେ ବାଂଲାଦେଶ ଇଜ୍ ଆୱାର କ୍ରିଏସନ୍ ଆଜ୍ଞା। ଆମେ ହିଁ ବନେଇଛୁ, ମାଲଡିଭ୍ ଯେତେବେଳେ ଡିସାଲିନେସନ ପ୍ଲାଣ୍ଟ ପଡ଼ିଥିଲା ଆମେ ପିଇବା ପାଣି ପଠାଇଛୁ ଏଠୁ। ପାକିସ୍ତାନ ଯାହା ବି ଯେତିକି କିଛି ବି କରିଦିଏ ଆଜ୍ଞା, ଯେତିକି କିଛି ମାନେ ଯାହା ବି, ଆଜି ନେପାଳ ଇଜ୍ ଲ୍ୟାଣ୍ଡ ଲକ୍ଡ, ତାଙ୍କର ଟୋଟାଲ ଇକୋନୋମି ସେ ଯାହା ବି କୁହନ୍ତୁ ଆଜ୍ଞା ସବୁ କାଲକାଟା ପୋର୍ଟରେ ସେମାନେ ଡିପେଣ୍ଡେଣ୍ଟ ଅଛନ୍ତି, କେବେ ତ ଆମେ ବାଧା କିଛି କରିନୁ ତାଙ୍କ ପାଇଁ। ଦେଖନ୍ତୁ ପାକିସ୍ତାନରେ ବି ୱାନ୍ ଟୁ ୱାନ୍ ଯଦି ଆପଣ କହିବେ ମାନେ ପିପଲ ଟୁ ପିପଲ ଏମିତି କିଛି ଆନିମୋସିଟି ନାହିଁ, କିନ୍ତୁ ସେଠି ମିଲିଟ୍ରି ସବୁ କଣ୍ଟ୍ରୋଲ କରେ ଆଉ ମିଲିଟ୍ରି କଣ୍ଟ୍ରୋଲରେ ଆପଣ ଜାଣିଛନ୍ତି ଦେ ନିଡ୍ ଆନ୍ ଏନିମି, ଯଦି ଶତ୍ରୁ ନଥିବ ତାହେଲେ ମିଲିଟ୍ରିର ଗୁରୁତ୍ୱ ନୁହେଁ। ଆଜ୍ଞା
1: ଆଜ୍ଞା, ଆମେ ବିଶ୍ୱ ପରିପ୍ରେକ୍ଷୀରେ ଦେଖିଲେ ଆମେ ଯଦି ଦେଶରେ ଦେଖିବା ସରକାର ସବୁବେଳେ ସବକା ସାଥ ସବକା ବିକାଶ ଆଉ ସବକା ବିଶ୍ୱାସ

0: ଶାସ୍ତ୍ରୀ ବିଶ୍ୱାସ କରନ୍ତି। ଆଜି ବର୍ତ୍ତମାନ ପରିସ୍ଥିତି ଯଦି ଦେଖିବା ଗାଁରୁ ସହର ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଯେଉଁ ଜୀବନରେ କ'ଣ କ'ଣ ଏହାର ସବୁ ପ୍ରତିଫଳନ ଦେଖିବାକୁ ମିଳୁଛି?
1: ସବୁଠୁ ବଡ଼ ଯଦି ଆପଣ କରିବେ ଯେ ଆମେ ଯେଉଁ ୟୁପିଆଇ ସିଷ୍ଟମ କରିଛୁ ପେମେଣ୍ଟର, ଦେଖନ୍ତୁ ସରକାର ଏ ସରକାର ବି ତା ପୂର୍ବ ସରକାର ବି ବହୁତ ଆଜ୍ଞା ରିଲିଫ ମେଜର ବହୁତ ସୋସିଆଲ ସ୍ପେଣ୍ଡିଂ ସବସିଡି ହେଲା କି ଯାହା ହେଲା ଦେଉଥିଲା, ଯେଉଁଟା ଆମେ ଜାଣିଥିଲୁ ପୂର୍ବ ଦିନରେ ମ୍ୟାକ୍ସିମମ ନିଜେ ରାଜୀବ ଗାନ୍ଧୀ କହିଥିଲେ ପାଞ୍ଚ ପଇସା ବି ନାହିଁ ପହଞ୍ଚତା ହେ, ମୁଁ ଯାହା ପଠାଉଛି 5% ବି ଲୋକଙ୍କ ପାଖରେ ପହଞ୍ଚୁନି। ମୁଁ ଯଦି କହିବି ଦି ଗଭର୍ଣ୍ଣମେଣ୍ଟ ସ୍ପେଣ୍ଡିଂ, ଗଭର୍ଣ୍ଣମେଣ୍ଟ ସ୍ପେଣ୍ଡ କାହିଁ କରେ ଯଦି ସେ ଗଭର୍ଣ୍ଣମେଣ୍ଟ ସ୍ପେଣ୍ଡିଂଟା ପହଞ୍ଚିବ ହିଁ ନାହିଁ ଲୋକଙ୍କ ପାଖକୁ। ଯେଉଁ ୟୁପିଆଇ ଜିନିଷ ହେଲା, ଯେଉଁ ଆମର ଏ ଯେଉଁ ଅଟୋମେଟିକ ଟ୍ରାନ୍ସଫର ହେଲା, ଡିଜିଟାଲ ଟ୍ରାନ୍ସଫର ହେଲା, ଆଉ ସବୁ ଲେଭେଲରେ ହେଲା, କିଏ ବିଶ୍ୱାସ କରୁନଥିଲେ ଜନଧନ ଆକାଉଣ୍ଟ ହେଲା, ଯେଉଁ ଲୋକ ଲ୍ୟାଣ୍ଡଲେସ୍ ଲୋକ ହୋମଲେସ୍ ଲୋକର ବି ବ୍ୟାଙ୍କ ଆକାଉଣ୍ଟ ସେ ଡିଜିଟାଲି ପଇସା ପାଉଛି ଯେଉଁଥିରେ କିଛି କରପ୍ସନ୍ ନାହିଁ, ଯେଉଁ ଓଲ୍ଡ ଏଜ୍ ବାଲାଙ୍କ ଘରେ ଯାଇକି ତାଙ୍କୁ ପଇସା ଦେଉଛନ୍ତି ହେଲା, ଏଇ ଜିନିଷଟା ମୁଁ କହିବି ଗୋଟେ ସବୁଠୁ ବଡ଼।

0: ବିଶ୍ୱାସ କରୁନଥିଲେ ଜନଧନ ଆକାଉଣ୍ଟ ହେଲା ଯୋଉ ଲୋକ ଲ୍ୟାଣ୍ଡଲେସ୍ ଲୋକ ହୋମଲେସ୍ ଲୋକର ବି ବ୍ୟାଙ୍କ ଆକାଉଣ୍ଟ ସେ ଡିଜିଟାଲି ପଇସା ପାଉଛି ଯୋଉଥିରେ କିଛି କରପ୍ସନ୍ ନାହିଁ, ଯୋଉ ଓଲ୍ଡ ଏଜ୍ ବାଲାଙ୍କ ଘରେ ଯାଇକି ତାଙ୍କୁ ପଇସା ଦେଉଛନ୍ତି ହେଲା, ଏଇ ଜିନିଷଟା ମୁଁ କହିବି ଗୋଟେ ସବୁଠୁ ବଡ ସୋସିଆଲ ସ୍ପେଣ୍ଡିଂରେ ବହୁତ ବଡ ଥିଲା। ଇଟ୍ ଆଫେକ୍ଟେଡ୍ ଦମ୍, ଇଟ୍ ଚେଞ୍ଜ ଦ ଲାଇଫ୍ ଅଫ୍ ମେନି ପିପଲ। ମୁଁ ସେଇଟା ଭାବେ କହିବି, ସେଇଟା ଫର୍ଟିଲାଇଜର ସବ୍ସିଡି ହଉ, ସେଇଟା ଗ୍ୟାସ୍ର ଯୋଉ ଆମର ସବ୍ସିଡି ହଉ, ଯାହା ବି ଯାଉଛି ଆମେ ଜେନ୍ୟୁନି ଜାଣିଲୁ ଏଇ ଆକାଉଣ୍ଟକୁ ଗଲା, ବୁଝିଲେ। 100% କରପ୍ସନ୍ ଫ୍ରି ନ ହେଇପାରେ, କିନ୍ତୁ 99% କରପ୍ସନ୍ ଫ୍ରି ହେଇଗଲା।
1: ସାର୍ ଆଉ ଗୋଟେ କଥା ଯଦି ଦେଖିବା, ଆମେ ଏବେ କୌଣସି ବି ଗାଁରେ ମାନେ କଚ୍ଚା ରାସ୍ତା ଦେଖୁନେ, ସବୁ ଜାଗାରେ ଆମେ ପକ୍କା ରାସ୍ତା ଦେଖୁଛେ।
0: ଇନଫ୍ରାଷ୍ଟ୍ରକ୍ଚର କଥା ଆପଣ କହିଲେ,
1: ଯେମିତି ଆମେ ପିଏମ୍ ଆବାସ କଥା କହିବା, ଉଜ୍ଜଳା କଥା କହିବା, ଶୌଚାଳୟ କଥା କହିବା, ହର୍ ଘର୍ ନଲ୍ କଥା କହିବା, ଏ ଯୋଉ ଯୋଜନା ଗୁଡ଼ିକ ସରକାରଙ୍କ ମୌଳିକ ସୁବିଧାର ବିପ୍ଳବ କୁହାଯାଉଛି, ତ ଏଇ ଯୋଜନା ଗୁଡ଼ିକ ଗରିବ ଲୋକଙ୍କ ଜୀବନଧାରଣ ମାନଙ୍କୁ କେମିତି
0: କରିଛି? ଦେଖନ୍ତୁ, ଏଇଟା ଏବେ ମୁଁ ସ୍ୱଚ୍ଛ ଭାରତ କହିବି, ଆଜ୍ଞା ସେ ଟଏଲେଟ୍ ତିଆରି କରିଦେଲେ, ସେଥିରେ ଆପଣ ଜାଣିଛନ୍ତି ଆଗରୁ ସେ ପ୍ରଥା ଥିଲା ନିୟମ କିଛି, ଫେର ଇଟ୍ ୱିଲ୍ ଟେକ୍ ସମ୍ ଟାଇମ୍, କିନ୍ତୁ ଏମିତି କିଛି ଗଭର୍ଣ୍ଣମେଣ୍ଟ ଆଡୁ କିଛି ଏମିତି ହେଇନଥିଲା ବ୍ୟାଙ୍କ ଆମେ କରିବୁନୁ, ଯୋଉଠି କରିବା କଥା ସେ ଗାଁରେ ଆମର ଡ୍ରିଙ୍କିଙ୍ଗ ୱାଟର ଫାସିଲିଟି ହଉ, କି ସେ ସୋଲାର ଲ୍ୟାମ୍ପ ଲାଗିଲା ଗାଁ ମଝିରେ, କି ସମସ୍ତଙ୍କୁ ଟଏଲେଟ୍ର ସବ୍ସିଡି ଦିଆହେଲା, ସବୁ କରାହେଲା, ସେ ଗୋଟେ ସୋସିଆଲ ରେଭଲ୍ୟୁସନ, ସାଇଲେଣ୍ଟ ସୋସିଆଲ ରେଭଲ୍ୟୁସନ ସେଟା ଆରମ୍ଭ ହେଇଛି। ବହୁତ ରାଜ୍ୟରେ ବହୁତ ଇଫେକ୍ଟିଭଲି ହେଲା, କିଛି ରାଜ୍ୟରେ ଯେଉଁଠି ବହୁତ ଏବେ ବି ଷ୍ଟିଗମାଟାଇଜ୍ ଅଛନ୍ତି ବହୁତ ଅଛି। ହଁ, ଆପଣ ଯୋଉ କଥା କହିଲେ ସେଟା ଗ୍ରାମ ସଡ଼କ ଯୋଜନାରେ ରାସ୍ତା ହଉ କି ଆମର ହାଇୱେ ନେଟୱାର୍କ ହଉ, ମୁଁ ଭାରତ ସାରା ବୁଲେ ଆଜ୍ଞା, ବୋଧେ ହିଁ ଏମିତି କୋଉଠି ସେ 20 ବର୍ଷ ତଳେ ଆମେ ଦେଖୁଥିଲୁ କେମିତି ରାସ୍ତା ଥିଲା, କେମିତି ଆମେ ଯାଉଥିଲୁ, କୋଉଠି ରାସ୍ତା ଥିଲାନି, କୋଉଠି ବ୍ରିଜ୍ ନାହିଁ, ଆମେ ଡଙ୍ଗାରେ ଗାଡ଼ି ନେଇକି ପାର କରୁଥିଲୁ। ଆଜି ଡେଟ୍ରେ ଆପଣ କନେକ୍ଟିଭିଟି ଫ୍ୟାକ୍ଟରରେ ସେ ଆପଣ ଗଦକରିକୁ ଦିଅନ୍ତୁ କି ଯାହାକୁ ବି ଦିଅନ୍ତୁ, ଗୋଲ୍ଡେନ୍ କ୍ୱାଡ୍ରିଲାଟେରାଲ ଯୋଉ ଅଟଳଜୀ ଆରମ୍ଭ କରିଥିଲେ ତାକୁ କ୍ରେଡିଟ୍ ଦିଅନ୍ତୁ, କିନ୍ତୁ ଇଣ୍ଡିଆ ଇଜ୍ ୱେଲ୍ କନେକ୍ଟେଡ୍। ଗାନ୍ଧିଜୀଙ୍କର ଯୋଉ ପ୍ରିନ୍ସିପଲ୍ ଥିଲା ଇଣ୍ଡିଆ ଲିଭ୍ସ ଇନ୍ ଇଟ୍ସ ଭିଲେଜେସ୍, ଆଜି ଇଣ୍ଡିଆର ଭିଲେଜେସ୍କୁ ପହଞ୍ଚିବାର କିଛି ଅସୁବିଧା ନାହିଁ।
1: ଗୋଟେ ସୁସ୍ଥ ଦେଶ ପାଇଁ ନାଗରିକଙ୍କ ସୁସ୍ଥତାଟା ନିହାତି ଜରୁରୀ। ଆୟୁଷ୍ମାନ ଭାରତ ଯୋଜନା ଆପଣ କେମିତି ଦେଖୁଛନ୍ତି?
0: ଆୟୁଷ୍ମାନ ଭାରତ ଯୋଜନା ଗୋଟେ ବହୁତ ମାନେ ଏଭ୍ରିବଡି ପ୍ରାୟ ମାନେ 60-70% ଅଫ୍ ଦି ଆଣ୍ଟରପ୍ରିନିୟର ଲୋକ କଭର ଅଛନ୍ତି ଆଜ୍ଞା, ସକ୍ସେସଫୁଲି ବି। ଦେଖନ୍ତୁ ଏତେ ବଡ ପପୁଲେସନ, ଆପଣ ସେ ଯୋଉ ଡକ୍ଟର ରେସିଓ ଦେଖିବେ ଆଜି ଡେଟ୍ରେ ବି, ମାନେ ଡକ୍ଟର ଟୁ ଆମର ପପୁଲେସନ ରେସିଓ ଏବେ ବି ବହୁତ କମ୍, ତା ପାଇଁ ବି ବହୁତ ମେଡିକାଲ କଲେଜ ଖେଳା ହେଲା, ବହୁତ ମେଡିକାଲ ଗୁଡ଼ାକୁ ଅପଗ୍ରେଡ୍ କରାଗଲା, ୟୁନୋ ତାକୁ ଇଏ କରାଗଲା। ଦେଖନ୍ତୁ ଇଏ ହେଲ୍ଥ ସେକ୍ଟରଟା ଗୋଟେ ଓଭରଅଲ ଆପଣ ବିଲ୍ଡିଂ ବନାଇଦେବେ, ଫାସିଲିଟି ଦେବେ, ଡାକ୍ତର ନଥିଲେ କ'ଣ ହବ, ସରକାର କାମ କ'ଣ ସବୁ। ଏବେ ସେ ଜିନିଷଟା ଆମେ ଦେଖୁଛୁ, ବହୁତ ମେଡିକାଲ କଲେଜ ଖୋଲିଲା, ସିଟ୍ ଗୁଡ଼ା ମାନେ ବହୁତ ବଢ଼ିଗଲାଣି ହେଲା। ସୋ ହେଲ୍ଥ ଇଜ୍ ରିଚିଂ ହେଇପାରେ ଆଡଭାନ୍ସ ଓ ସ୍ପେଶାଲାଇଜ୍ ହେଲ୍ଥ କେୟାର, ତା ପାଇଁ ସେମାନେ ମାନେ ଟର୍ସିଆରୀ କେୟାର ଆଜି ଡେଟ୍ରେ କୋଭିଡ ପରେ ବି, କୋଭିଡରେ ବହୁତ ସବକ ଆମେ ଶିଖିଲୁ ଆଜ୍ଞା, କିନ୍ତୁ ଏଇ ଜିନିଷଟା ହେଲ୍ଥ ସେକ୍ଟର ଇଜ୍ ସମଥିଂ ଯୋଉଟା ଟିକେ ଟାଇମ୍ ନେବ। ସରକାର ଇନଫ୍ରାଷ୍ଟ୍ରକ୍ଚର ବନେଇଦେବ, ଚାରିଆଡ଼େ ମେଡିକାଲ କଲେଜ ବନେଇଦେବ କି ହସ୍ପିଟାଲ ବନେଇଦେବ, ଡାକ୍ତର ବି ଦରକାର ଆଜ୍ଞା, ଡାକ୍ତର ତ ଫେର 5 ବର୍ଷ ଲାଗେ, 7 ବର୍ଷ ଲାଗେ, ୱି ନିଡ୍ ଦାଟ ଟ୍ରାନ୍ଜିସନ ଟାଇମ୍ ଯୋଉଟା ଚାଲିଛି। ଚାରିଆଡ଼େ ଆମେ ଦେଖିଛୁ କୋଉ ଏମିତିଆ ଜାଗା ନାହିଁ, ପ୍ରତି 100 କିଲୋମିଟର ଗୋଟେ ମେଡିକାଲ କଲେଜ ଆଉ ବଡ଼ ମେଡିକାଲ କଲେଜ ଥିବ ଆଜ୍ଞା, ୟୁନୋ ଦି ହସ୍ପିଟାଲ ବେଡ୍ ଷ୍ଟ୍ରେନ୍ଥ ହାଜ୍ ଗନ୍ ଅପ୍ ମାନେ 10 ଟାଇମ୍ସ 10 ଫୋଲ୍ଡ। ହଁ, ଆଣ୍ଡ ସେକେଣ୍ଡ କଥା ଏଇଟା ହେଲା ପ୍ଲସ୍ ପଏଣ୍ଟ, ଆମେ ଆମ ସିଟିଜେନ୍ କଥା କହୁଛୁ, ଇଣ୍ଡିଆ ବିକମ୍ ଅ ସେଣ୍ଟର ଫର ମେଡିକାଲ ଟୁରିଜମ, ଲୋକ ବାହାରୁ ଏଠି ଆସୁଛନ୍ତି ବିକଜ ୱି ହାଭ୍ ଦ ବେଷ୍ଟ ଆଣ୍ଡ ଦ ଚିପେଷ୍ଟ। ଆପଣ ଲଣ୍ଡନରୁ ଲୋକ ଏଠି ଆସୁଛନ୍ତି, ଗଲ୍ଫରୁ ଲୋକ ଏଠି ଆସୁଛନ୍ତି, ଯଦି ଲଣ୍ଡନରେ ଗୋଟେ ଓପନ୍ ହାର୍ଟ କରିବ ତାର 10 ଲକ୍ଷ ଟଙ୍କା ଖର୍ଚ୍ଚ ହେଲେ ଏଠି 2 ଲକ୍ଷରେ ହେଉଛି, ଆପଣ ସେଠି ନି ରିପ୍ଲେସମେଣ୍ଟ କରିକି 3 ଲକ୍ଷ ଟଙ୍କା ଖର୍ଚ୍ଚ ହେଲେ ଏଠି 50,000ରେ ହେଉଛି, ୟୁନୋ ପିପଲ ମେଡିକାଲ ଟୁରିଜମ ଗୋଟେ ବହୁତ ବଡ଼ ସେକ୍ଟର, ଯଦି ୱାର୍ଲଡରୁ ଲୋକ ଏଠି ଆସୁଛନ୍ତି ମାନେ ଆମର ଭଲ ଅଛି, ନହେଲେ କାହିଁ ଆସିବେ। ଆଉ ଆୟୁଷ୍ମାନ ଇଜ୍ ପ୍ରାକ୍ଟିକାଲି ଫ୍ରି, ୟୁନୋ ଆପଣ କହିପାରିବେ ଏଠି ଫ୍ରି ଆଣ୍ଡ କମ୍ପଲସରୀ ଗୋଟେ ୱେରେ ଆଜ୍ଞା। ଗଭର୍ଣ୍ଣମେଣ୍ଟର ମେଡିକାଲ ସପୋର୍ଟ ସାଙ୍ଗରେ ଆପଣ ଦେଖନ୍ତୁ କର୍ପୋରେଟ୍ ହସ୍ପିଟାଲ ବି କେତେ ସକ୍ସେସଫୁଲି ରନ୍ କରୁଛନ୍ତି।
1: ସାର୍ ଆଉ ଗୋଟେ କଥା ଯଦି ଆମେ ଦେଖିବା, ଓଡ଼ିଶାରେ ନୂଆ ସରକାର ଡବଲ ଇଞ୍ଜିନ ସରକାରର ବିକାଶର ଗତି ଡବଲ ହେଉଛି, ତ ଏ କ୍ଷେତ୍ରରେ ଓଡ଼ିଶା ପାଇଁ ରେଳ, ଜାତୀୟ ରାଜପଥ, ବନ୍ଦର, ଏମ୍ସ, ଶିକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରରେ କେନ୍ଦ୍ର ସରକାର କେତେ ଅବଦାନ ରଖୁଛନ୍ତି?
0: ଦେଖନ୍ତୁ, କେନ୍ଦ୍ର ସରକାରର ଅବଦାନ ରହିବ, କେନ୍ଦ୍ର ହେଲା ଗୋଟେ ମା ଆଜ୍ଞା, ସେ ଛୁଆ କାନ୍ଦିଲେ ହିଁ କି ଛୁଆ ଗଲେ ହିଁ ସେ କ୍ଷୀର ଦେବ କି ତାକୁ ଖାଇବାକୁ ଦେବ। ଆମର ଓଡ଼ିଶାର ପଟେନ୍ସିଆଲ ବହୁତ ଦୁଃଖରେ ମୁଁ ବହୁତ ବର୍ଷ ହେଲା ଦେଖୁଛି, ଆମେ ବୋଧେ 20-25% ୟୁଟିଲାଇଜ୍ କରିନୁ। ଆମର ଟୁରିଜମ ପଟେନ୍ସିଆଲ ତ 10% ବି ଆମେ ୟୁଟିଲାଇଜ୍ କରିନୁ। ମୁଁ ନିଜେ ଦେଖେ ଆମର ଯେଉଁ ଟୁରିଜମ ପଟେନ୍ସିଆଲ ଅଛି ଏଇଠି, ମାନେ ୟୁ କ୍ୟାନଟ୍ ଇଭିନ୍ ଇମାଜିନ୍, ୱି ହାଭ୍ ଏଭ୍ରିଥିଙ୍ଗ। ଆପଣ ଯାହା ଗୋଟେ ଟୁରିଷ୍ଟ ଚାହିଁବେ, ୟୁ ହାଭ୍ ବିଚ୍, ୟୁ ହାଭ୍ ଲେକ୍ସ।

0: ନେପାଳ କାଳରେ ଉଠି ଯାଉଛି ଆମ ଏଗେନଷ୍ଟରେ, ବାଂଲାଦେଶରେ ଆମର ଆଣ୍ଟି ଇଣ୍ଡିଆନ୍ ସେଣ୍ଟିମେଣ୍ଟ ଅଛି, ଶ୍ରୀଲଙ୍କାରେ ଆମର ଆଣ୍ଟି ଇଣ୍ଡିଆନ୍, ଦେ କ୍ୟାନଟ୍ ସି ଆୱର ଗ୍ରୋଥ। ମରିସସରେ ସବୁ ତାଙ୍କ ପାଇଁ ଆମେ କରିଲୁ, ମାଲଡିଭ୍ସରେ ଫେର ସେ ଆମର ଆମ ଏଗେନଷ୍ଟରେ ଗଲେ। କିନ୍ତୁ ଯେଉଁ ଆତଙ୍କବାଦ ଅଛି ଆଜ୍ଞା, ସେଇଟା ହେଲା ଉଇ ଭିତରୁ ଯେଉଁ ଘରକୁ ଖାଇଦିଏ ଆମେ ଜାଣିନୁ, ସେ ଭିତରୁ ଭିତରୁ ଖାଉଥିବ, ଯେତେବେଳେ ଭୁଷୁଡ଼ି ପଡ଼ିବ ଆମେ ଜାଣିବୁ। ଏଇ ଯେଉଁ ଆତଙ୍କବାଦୀ ସେପରେଟିଷ୍ଟ ଗ୍ରୁପ୍ ଥିଲେ ନର୍ଥ ଇଷ୍ଟରେ କି ମାଓବାଦୀ ଥିଲେ, ମାଓବାଦୀ ଉପରେ ତ ବହୁତ ବଡ଼ କର୍ଭ ହେଇଯାଇଛି। ଆମେ ଦେଖୁଥିଲୁ ଯେତେବେଳେ ଏବାରୋଗେସନ ହେଇନଥିଲା 370, ସେ ଆମର ଜାମ୍ମୁ କାଶ୍ମୀର ଗୋଟେ ରେଗୁଲାର ଇଏ ଥିଲା, ତାକୁ ଏବେ ପୁରା ବନ୍ଦ ହେଲା, ଆଉ ଷ୍ଟୋନ୍ ପେଣ୍ଟିଂ ନାହିଁ କିଛି କିଛି। ଆମର ଏବେ ସବୁଠୁ ବଡ଼ କଥା, ଆମର ଦେଖନ୍ତୁ ଯେଉଁଠି ଡେଭଲପମେଣ୍ଟ ଯିବ ଏସବୁ ଏଲିମେଣ୍ଟ ବନ୍ଦ ହେଇଯିବେ ଆଜ୍ଞା ମାଓବାଦୀ। କିନ୍ତୁ ଆମେ ଜାଣିଛୁ ଆମର ଡିଫେନ୍ସ ସେକ୍ଟରରେ ବହୁତ ଖର୍ଚ୍ଚ ହୁଏ। ଦେଖନ୍ତୁ ଆମ ଡିଫେନ୍ସ ପୁରା ଅଲଗା ହୁଏ ଆଜ୍ଞା, ସେଇଠି ସିଆଚାନ ଗ୍ଲେସିୟର, ଏଠି ପୁରା ମରୁଭୂମି ରାଜସ୍ଥାନରେ, ମାନେ ଆମର ବର୍ଡର ଯେତିକି ମାନେ ଡିଫିକଲ୍ଟ ଆଉ ହୋଷ୍ଟାଇଲ୍ ବର୍ଡର ଅଛି ବୋଲି ଦୁନିଆର କୋଉ ଦେଶର ନାହିଁ ଆଜ୍ଞା। ଦ ହାଇଏଷ୍ଟ ବ୍ୟାଟଲ୍ ଫିଲ୍ଡ ଇନ୍ ଦ ୱାର୍ଲଡ ଆମେ ତାକୁ 24 ଆୱାର ସପ୍ଲାଏ କରିକି ଆମେ ତାକୁ ରଖୁଛୁ। ରାଜସ୍ଥାନ ବିଷୟରେ କେହି ଜାଣିନାହାନ୍ତି ଆଜ୍ଞା, 50 ଡିଗ୍ରୀ ଟେମ୍ପରେଚରରେ ସେମାନେ ଓଟରେ ଆମର ବର୍ଡରକୁ ଗାର୍ଡ କରୁଛନ୍ତି।
1: ସାର୍ ଆଉ ଗୋଟେ କଥା ହେଉଛି, ଭାରତର ଅର୍ଥନୀତିର ମୂଳ ଭିତ୍ତି ହେଉଛି କୃଷି। ପିଏମ୍ କିଷାନ କଥା ଆପଣ କୁହନ୍ତୁ, କୃଷି ସିଞ୍ଚାଇ, ଫସଲ ବୀମା ଆଉ ଏମ୍ଏସ୍ପି, ଏସବୁ କୃଷକଙ୍କ ଜୀବନରେ କେତେ ସକାରାତ୍ମକ ପ୍ରଭାବ ପକାଉଛି
0: ଆଜ୍ଞା। ଇଣ୍ଡିପେଣ୍ଡେନ୍ସ ପରଠୁ ଆଜି ଯାଏ ଯଦି ଆପଣ ଦେଖି ଆମେ ଦେଖିବୁ, ସେ ଗୋଟେ ଆମେ ଗ୍ରୀନ୍ ରେଭଲ୍ୟୁସନ୍ ଆଣିଛୁ ଏମ୍ଏସ୍ ସ୍ୱାମୀନାଥନ। ଜେନେରାଲି ଆମର ଫିଲିଙ୍ଗ ହୁଏ କି ଆମର ଚାଷୀ ବହୁତ ଗରିବ। ଆପଣ ପଞ୍ଜାବ ଯାଆନ୍ତୁ, ଆପଣ ଉତ୍ତରାଖଣ୍ଡ ଯାଆନ୍ତୁ, ଆପଣ ତେରାଇ ରିଜନରେ ଯାଆନ୍ତୁ, ଆପଣ ଜାଣିନାହାନ୍ତି କୋଟିପତି ଅଛନ୍ତି ଆଜ୍ଞା ଇଭିନ୍ ଇନ୍ ଆନ୍ଧ୍ରପ୍ରଦେଶ। ଆମେ ସେଟା କହୁନୁ, ହଁ ସ୍ମଲ ମାର୍ଜିନାଲାଇଜ ଫାର୍ମର୍ସ, ଲ୍ୟାଣ୍ଡ ହୋଲ୍ଡିଂ ବହୁତ ଛୋଟ, ସେଠି ମେକାନାଇଜେସନ ହୋଇପାରିବନି। ଆମେରିକା କାହିଁ ଶସ୍ତା, ସେସବୁ ମେକାନାଇଜେସନ ଆଜ୍ଞା, ମେକାନାଇଜେସନ, ହାଇବ୍ରିଡାଇଜେସନ, ମାନେ ରାମ୍ପଣ୍ଟ ୟୁଜ୍ ଅଫ୍ ପେଷ୍ଟିସାଇଡ୍ସ, ଅଫ୍ ଫର୍ଟିଲାଇଜର୍ସ। ଯେନ ଆମେ ପୁଣି ଆମେ ଚାହୁଁଛୁ ଭାରତ ଗୋଟେ ଦେଶ ଯେ ପୁଣି ଅର୍ଗାନିକକୁ ଗୁରୁତ୍ୱ ଦେଉଛି। ଆମେ ମିଲେଟ୍ ମିଶନ, ୱି ଆର୍ ଗୋଇଙ୍ଗ ବ୍ୟାକ୍ ବୁଝିଲେ। ଆମେ ଜେନେଟିକାଲି ମଡିଫାଇଡ୍ ପାଇଁ ୱି ଆର୍ ନଟ୍ ଇନ୍ ଫେଭର, ଆମେ ଡିସ୍କରେଜ୍ କରୁଛୁ କି ଆପଣ ଜିଏମ୍ ଫୁଡ୍ ତିଆରି କରନ୍ତୁ ନା। ଆମର ଏତେ ବଡ଼ ଜର୍ମ ପ୍ଲାଜମ ଆମର ବେସ୍ ଆଜ୍ଞା, ହଜାର ପ୍ରକାର ଚାଉଳ ଆମର ଏଇଠି, ଶହେ ଶହେ ପ୍ରକାରର ଆମର ଧାନ ଏଇଠି ହୁଏ। ଶୀତରେ ହୁଏ, ଖରାରେ ହୁଏ, ବର୍ଷାରେ ହୁଏ, ମରୁଭୂମିରେ ହୁଏ, ମାନେ ସେଟା ଡ୍ରଟ୍ ରେଜିଷ୍ଟାଣ୍ଟ ଥାଏ ସବୁକିଛି। ଆମର ସିଆର୍ଆର୍ଏ କଟକ ହଉ କି ଆମର ଯେତିକି ବି କୃଷି ବିଜ୍ଞାନ କେନ୍ଦ୍ର ଅଛନ୍ତି, ଷ୍ଟେଟ୍ ଅଫ୍ ଦି ଆର୍ଟ ରିସର୍ଚ୍ଚ, ପୁରା ବାହାରୁ ଲୋକ ଆସିକି ଏଠି ପଢୁଛନ୍ତି ଆଜ୍ଞା। ଆମର ଓୟୁଏଟିରେ ବି ପଢୁଛନ୍ତି। ଇନ୍ଲ୍ୟାଣ୍ଡ ଫିସରିଜ୍ ୱି ଆର୍ ନାଓ ୱାନ୍ ଅଫ୍ ଦି ୱାର୍ଲଡ ଇଏ, ବହୁତ ବଡ଼ ଆମର ମାଛ ଚାଷ, ଛୋଟ କଥା ନୁହେଁ ଆଜ୍ଞା। କିନ୍ତୁ ହଁ, ଗୋଟେ ମାର୍ଜିନାଲାଇଜ୍ ଫାର୍ମର, ଗୋଟେ ଛୋଟ ଫାର୍ମର, ଏତିକି ସବସିଡି ପରେ ବି ୟୁନୋ ତାର ଯେଉଁ ଡିପେଣ୍ଡେନ୍ସ ଥାଏ, ଦେଖନ୍ତୁ ଏଣ୍ଡ ଅଫ୍ ଦ ଡେ ଏବେ ଆପଣ ଇରିଗେସନ ବି ପ୍ରାୟ,
1: କିନ୍ତୁ ବର୍ତ୍ତମାନ ସମୟରେ ଦେଖିବାକୁ ପଡ଼ୁଛି ଯୁବପିଢ଼ିମାନେ ମଧ୍ୟ କୃଷି ଆଡ଼କୁ ଇଚ୍ଛା ବଳେଇଲେଣି, ସେମାନେ କୃଷି କ୍ଷେତ୍ରକୁ ମଧ୍ୟ ଏବେ ଦେଖୁଛନ୍ତି, ତାଙ୍କ ମଡର୍ଣ୍ଣାଇଜେସନ
0: ପୁରା ଆଜ୍ଞା। ମୁଁ ସେହା କହିଲି ଆପଣଙ୍କୁ ଗୋଟେ ମୁଭମେଣ୍ଟ କରିବାକୁ ପଡ଼ିବ ବ୍ୟାକ୍ ଟୁ ଦ ଭିଲେଜେସ୍। ଏ ଯେଉଁ ମାଇଗ୍ରେସନ ହେଉଛି ଆଜି ଭୁବନେଶ୍ୱରରେ 400 ସ୍ଲମ୍ ହେଲା, ସେ ତ ଗାଁ ଛାଡ଼ିକି ହେଠି ଆସିଛନ୍ତି ନା, କାହିଁ ଛାଡ଼ିଲେ ଫର୍ ସମ୍ ଭବିଷ୍ୟ। ଯେମିତି ମହାତ୍ମା ଗାନ୍ଧୀ କହିଥିଲେ, ଇଣ୍ଡିଆ ଲିଭ୍ସ ଇନ୍ ଦିସ୍ ଭିଲେଜେସ୍। ଆପଣ ଯଦି ଗୋଟେ ଏମିତିଆ ମୁଭମେଣ୍ଟ କରିବେ କି ଲୋକ ପୁଣି ଯେ ଆସିକି ଏଠି ସ୍ଲମ୍ରେ ରହୁଛନ୍ତି ପୁଣି ତାଙ୍କ ଗାଁରେ ଯିବେ, କାହିଁ ଯିବେ, ତାଙ୍କୁ ଜୀବନ ଜୀବିକା ଗୋଟେ ୱେରେ ଆସ୍ୟୋର ହେବ। ସରକାରଙ୍କର ବହୁତ ସ୍କିମ୍ ଅଛି ଆଜ୍ଞା, ଆମର କ୍ରପ୍ ଇନ୍ସୁରାନ୍ସ ହେଉଛି, ଇଏ ହେଉଛି, କ୍ରପ୍ ଫେଲିୟର ହେଲେ ହେଉଛି, ଏଇଟା ସହଜ ନୁହେଁ। କିନ୍ତୁ ଯଦି ଆଉ ଇନ୍ସେଣ୍ଟିଭାଇଜ୍ କରିବେ ତାହେଲେ ଦୁଇଟା ଫାଇଦା ହେବ, ଗୋଟେ ଯେଉଁ ର୍ୟାପିଡ୍ ଅର୍ବାନାଇଜେସନ ହେଉଛି ସେଇଟା କମିବ, ମେ ବି ରିଟର୍ନ ବି ହେବ, କିଛି ଲୋକ ଫେରେଇ ବି ପଳେଇବେ। ଆପଣ ବିଲକୁଲ ଠିକ୍ କହିଲେ, ଯୁବପିଢ଼ି ଅଛି, ଆମେ ଦେଖିଛୁ ଆଜିକାଲି ବହୁତ ଇଣ୍ଟରେଷ୍ଟ, ଆମ କୋଭିଡ୍ ବେଳେ ହେଲା କି ବହୁତ ୟଙ୍ଗ ଲୋକ ଯାଇକି ଗାଁରେ ରହିକି ବି ଏବେ ସେଠି କାମ, ଯେ ୱାର୍କ ଫ୍ରମ୍ ହୋମ୍ ସେଠି କରୁଛନ୍ତି ଆଜ୍ଞା। ଇଟ୍ ଇଜ୍ ମଚ୍ ମୋର ବେଟର ଏବେ ବି, ଆଜି ବି କ୍ୱାଲିଟି ଉଦ୍ୟୋଗ କାହିଁ ନ ହେବେ। ଦେଖନ୍ତୁ ଆମର ଏବେ ବି ଫାର୍ମ ପ୍ରଡ୍ୟୁସ୍ ଡ୍ୟୁ ଟୁ ଲ୍ୟାକ୍ ଅଫ୍ ପ୍ରପର୍ ଷ୍ଟୋରେଜ୍, ଡ୍ୟୁ ଟୁ ୟୁ ନୋ ଲ୍ୟାକ୍ ଅଫ୍ ପ୍ରପର୍ ପ୍ରିଜର୍ଭେସନ୍ ଟେକ୍ନିକ୍ସ, ସେ ଆମ୍ବ ହେଉ କି ଯେତେବେଳେ ସେ ପଣସ ହଉ, ଯେ ବଲ୍କ ସିଜନ୍ରେ ହୁଏ, ଏବେ ବି 20-30%
1: କ୍ରପ୍ ଓଡ଼ିଶାର ଆମ ଜାପାନ ଯାଉଛି,
0: ଜାପାନ ଯାଉଛି। ଦେଖନ୍ତୁ ନା ଓଡ଼ିଶାର ବି 20-30% କ୍ରପ୍ ନଷ୍ଟ ହେଉଛି
1: ଆଜ୍ଞା,
0: ସେ ପଣସ ହଉ ସେ ଆମ୍ବ ହଉ, ମାନେ ଆମେ ଏବେ ତ ରାସ୍ତା ସବୁ ହେଇଗଲା, ମାର୍କେଟିଂ ଆମେ ଏକ୍ସପୋର୍ଟ ବି କରୁଛୁ, କିନ୍ତୁ ଯେତେବେଳେ ବମ୍ପର କ୍ରପ୍ ହେଇଯାଏ। ଯଦି ଆପଣ ସବୁ ଜାଗାରେ ଫୁଡ୍ ପ୍ରୋସେସିଂ ଶୀତଳ ଭଣ୍ଡାର ହଉ ଫୁଡ୍ ପ୍ରୋସେସିଂ ୟୁନିଟ୍ ଲଗେଇବେ, ଯୋଉଟା ଚାଲିଛି ଏବେ ଶୀତଳ ଭଣ୍ଡାର ଚାଲିଛି ସବୁ ଜାଗାରେ, କିଛି ଫ୍ରୁଟ୍

0: କଷ୍ଟ ହେବନି, ଆମ୍ବ ଆମର ସେ ଜୁସ୍ କାଢ଼ିକି ରଖିଦେବେ, ତାର ପଲ୍ପ ବନେଇଦେବେ, ତାର କନ୍ସେଣ୍ଟ୍ରେଟ୍ ବନେଇଦେବେ। ଆଜ୍ଞା 10-20 ଟଙ୍କାରେ ସପୁରି ବିକୁଛନ୍ତି, ଡଗରିଆ କନ୍ଦ 10 ଟଙ୍କାରେ ବିକି ଦେଉଛନ୍ତି, ଏତେ ହେଇଯାଏ ବୁଝିଲେ। ତାକୁ ଯଦି ପ୍ରୋସେସିଂ ପ୍ଲାଣ୍ଟ ଆମେ କରିବୁ, ସବୁ ଫ୍ରୁଟ୍ ପ୍ରିଜର୍ଭେସନ୍ ହୁଏ ଆଜ୍ଞା, ତାର ଜୁସ୍ କାଢ଼ିକି ରଖିଦେଇପାରିବୁ। ଏମିତି ଆମର ଆମ୍ବର ଆମ୍ବ ସଢ଼ା କରିକି ଯଦି ଆମେ ସୋଲାର ତାଙ୍କୁ ପ୍ୟାନେଲ ଦେବୁ, କି ତମେ ସବୁ ଆମ୍ବ ଯେତେବେଳେ ପଡ଼ିଯାଏ ସବୁ ଆଜ୍ଞା, ତାକୁ ତାକୁ ସୋଲାର ପ୍ୟାନେଲରେ କରିଦିଅ, ହାଇଜିକ୍ ହାଇଜିକ୍। ତେଣୁ ଗଭର୍ଣ୍ଣମେଣ୍ଟର ପ୍ଲାନ୍ ବହୁତ ଅଛି। ବହୁତ ବହୁତ ଥରେ କ'ଣ ହୁଏ, ଏଇ ଯେଉଁ ଏକ୍ସଟେନ୍ସନ୍ ନେଟୱାର୍କ ଥାଏ, ଗଭର୍ଣ୍ଣମେଣ୍ଟର ପ୍ଲାନ୍ ସବୁ କିଛି ଅଛି, ଘୁଷୁରୀ ରଖିବା ପାଇଁ ଅଛି, ବତକ ରଖିବା ପାଇଁ ଅଛି, କୁକୁଡ଼ା ସବୁ ଜିନିଷ ପାଇଁ, ୟୁ ନୋ ଦି ଗଭର୍ଣ୍ଣମେଣ୍ଟ ଇଜ୍ ପ୍ରୋଆକ୍ଟିଭ। କିନ୍ତୁ ବହୁତ ରାଜ୍ୟ ଏମିତି ଅଛନ୍ତି ଯେଉଁମାନେ ଏଇ ବେନିଫିଟ୍ଟା ଆଇଦର ଡ୍ୟୁ ଟୁ ଲ୍ୟାକ୍ ଅଫ୍ ଆୱେର୍ନେସ୍, କି ଟିକେ ତାର ପ୍ୟାରେନଫିଲିନା ଇଏ ଅଛି, ତାକୁ ଯଦି ସବୁ ଆଭେଲ କରିବେ। ଆଉ ଯଦି ମୁଁ ତ କହିବି, ଯଦି କିଏ ଗୋଟେ ଅଲଗା ବି ପ୍ଲାନ୍ ପ୍ରୋଜେକ୍ଟ ଯଦି ସରକାର ପ୍ଲାନ୍ରେ ନାହିଁ, ଯଦି ସେ ପ୍ରସ୍ତାବ ଦେବ, କେଉଁ ରାଜ୍ୟ ଦେବ କି ଗୋଟେ ଗ୍ରୁପ୍ ଅଫ୍ ଫାର୍ମର ବି ଦେବେ, ମୁଁ ଦେଖୁଛି ଆଜି ଡେଟ୍ରେ ଗଭର୍ଣ୍ଣମେଣ୍ଟ ୱିଲ୍ ଆକ୍ସେପ୍ଟ ଇଟ୍।
1: 12 ବର୍ଷର ସେବା, ସୁଶାସନ ଓ ସଂକଳ୍ପର ଏହି ଯାତ୍ରା ଭାରତକୁ ନୂଆ ଆତ୍ମବିଶ୍ୱାସ ଦେଇଛି। ଆଗାମୀ ଦିନରେ ବିକଶିତ ଭାରତ 2047ର ସ୍ୱପ୍ନର ବାସ୍ତବ ରୂପ ଦେଶର ସାମୁହିକ ପ୍ରୟାସ, ସୁଶାସନ ଆଉ ସାମାଜିକ ସମନ୍ୱୟ ଉପରେ ନିର୍ଭର କରେ। ସାର୍, ଆପଣଙ୍କ ସହିତ କଥା ହୋଇ ବହୁତ ଭଲ ଲାଗିଲା। ଆଜିର ଆଲୋଚନାକୁ ଆମେ ଏଇଠି ଶେଷ କରିବା। ନମସ୍କାର।
2: କେନ୍ଦ୍ରରେ ଏନ୍ଡିଏ ସରକାରଙ୍କର 12 ବର୍ଷ, ଏ ସମ୍ପର୍କରେ ଶୁଣୁଥିଲେ ବିଶିଷ୍ଟ ଐତିହାସିକ ଏବଂ ସ୍ତମ୍ଭକାର ଅନିଲ ଧୀରଙ୍କ ସହିତ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଥିଲେ ସ୍ମୃତିରେଖା ତାରିଣୀଆ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅମିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା। ଓଡ଼ିଆରେ ଶିକ୍ଷାଦାନ କରିଛନ୍ତି ଓମ୍ ପ୍ରକାଶ ମହାନ୍ତି।

0: ପିଲାମାନେ, ଏ ମାସର ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମରେ ଆମେ ଆଜି ଗୋଟିଏ ଆସାମୀ ଭାଷାର ଦେଶଭକ୍ତି ଗୀତଟି ଶିଖିବା। ଗୀତଟିକୁ ରଚନା କରିଛନ୍ତି ସତୀଶ ଦାସ, ଆଉ ସ୍ୱର ସଂଯୋଜନା କରିଛନ୍ତି ଏବଂ ଶିଖାଇଛନ୍ତି ବିନୟ ଚନ୍ଦ୍ର ମୁଦଗଲ। ଏହି ଗୀତଟିରେ ଆମ ଦେଶର ମାଟି ପ୍ରତି ଦେଶବାସୀଙ୍କର ପ୍ରେମ ଓ ଭକ୍ତିର ଭାବ ବର୍ଣ୍ଣନା କରାଯାଇଛି। ଏବେ ତାହେଲେ ପିଲେ କାଗଜ କଲମ କାଢ଼ି ଗୀତଟିକୁ ଲେଖିନିଅ। ପ୍ରଥମେ ସ୍ଥାୟୀ ଲେଖ।
1: ଏଇ ମାଟି ରେ, ଏଇ ମାଟି ରେ ମୋର ମତେ, ମାଟି କେ ସୁମିଲୋ, ମାଟି କେ ସୁମିଲୋ ଏଇ ମାଟି ତେ ଏଇ ମାଟି ତେ ଜୀବନ, ଏଇ ମାଟି ତେ ଜୀବନ ସୋବି, ଜୀବନ ଆକି ଆକି ଆକି ମୋସିଲୋ।
0: ବର୍ତ୍ତମାନ ପ୍ରଥମ ଅନ୍ତରା ଲେଖ।
1: ଦୂର ଆକାହାର, ଆକାହାର ଦୂର ଆକାହାର ରହୁନ କିଓନୁ ଲାଗେ ଲାଗେ ଖାଗୋର ତୋଲିର, ଖାଗୋର ଖାଗୋର ତୋଲିର ମାନିକ କିଓ, ମାନିକ କିଓ ନୁ, ମାନିକ କିଓ ନୁ ଲାଗେ ଲାଗେ ଆହା ଆହା ମାତିର ବୁକୁତ, ମାତିର ବୁକୁତ ମନୋର

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନମଲ୍ଲିକା। ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ତାରାକାନ୍ତ ପଣ୍ଡା। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବନମଲ୍ଲିକାର ସପ୍ତମ ଭାଗ।

0: ଦେଖୁଛ ସମ୍ବିତ, କେତେ ସୁନ୍ଦର ଲାଗୁଛି ଏ ଜାଗାଟା। ସାମ୍ନାରେ ଖଇରୀ ନଈ, ପଛପଟେ ପାହାଡ଼, ଝିପିଝିପି ବର୍ଷା ପରେ କେତେ ସୁନ୍ଦର ସୁଲୁସୁଲୁ ପବନ। ଆରେ କାଲି ଏ ନଈଟା ଥିଲା ଶୁଖିଲା, ଆଜି ପୂର୍ଣ୍ଣଗର୍ଭା।
1: ପାହାଡ଼ି ନଈ ତ।

0: ଜଣ ସ୍ୱାତି ଏହି ଖଇରୀ ନଦୀ କୂଳରୁ ଦିନେ ସ୍ୱର୍ଗତ ସରୋଜ ଚୌଧୁରୀ ପାଇଥିଲେ ବାଘ ଛୁଆଟେ। ମଣିଷର ସ୍ନେହ ଆଦର ପାଇଁ ସେ ବାଘ ଛୁଆଟି ବଡ଼ ହେଲା, ତାରି ନାଁ ଖଇରୀ।
1: ହଁ ଶୁଣିଛି, ବିଶ୍ୱବିଖ୍ୟାତ ଖଇରୀ, ଠିକ ମଣିଷ ପରି ବ୍ୟବହାର କରୁଥିଲେ ମଣିଷ ସାଙ୍ଗରେ, ଆଉ ସ୍ନେହ ଆଦର ପାଇଁ ପାଗଳ ହେଇ ଉଠୁଥିଲା।
0: ସ୍ନେହ ଆଦର ପାଇଁ ସମସ୍ତେ ପାଗଳ ସ୍ୱାତି, ମଣିଷ କଣ ପଶୁ କଣ?
1: ମୋ ମତରେ ଠିକ ସେଇଆ ସମ୍ବିତ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ପ୍ରତ୍ୟେକଟି ଜୀବ ହେଉଛି ଭଗବାନଙ୍କ ସୃଷ୍ଟି। ହଁ, ପଶୁ ଭିତରୁ ପଶୁତ୍ୱ କାଢ଼ିନେଲେ ସେ ଯେମିତି ସାଧାରଣ ସରଳ ଜୀବ ପରି ବ୍ୟବହାର କରିପାରେ, ସେମିତି ମଣିଷ ଭିତରେ ପଶୁତ୍ୱ ଆରୋପ କଲେ ସେ ପଶୁଠାରୁ ଆହୁରି ଭୀଷଣ ହେଇଯାଏ। ମୋର ତ ମନେ ହୁଏ ଆମେ ମଣିଷ ଜାତି ରିଙ୍ଗ ମାଷ୍ଟର ହେଇ ନଚଉଛେ ଏବଂ ନାଚୁଛେ। ଏଇ ସନ୍ଧ୍ୟା ହେଇ ଆସୁଛି, ଚାଲ ନା ଡାକ ବଙ୍ଗଳାକୁ ଫେରିଯିବା। ତମେ ସେଦିନ କହୁଥିଲ ନା ଏଇ ଖଇରୀ ନଦୀ ସମ୍ପର୍କରେ ଆଉ ଗୋଟିଏ କାହାଣୀ, କଣ ତ ତା ନାଁ?
0: ହଁ,
1: ଏଇ ପାଖରେ କୋଉଠି ପରା ସେ ରଘୁନାଥଜୀ ମଠ, ସେ ପଥରଟା ଦେଖିବାକୁ ମୋର ଭାରି ଇଚ୍ଛା।
0: କୋଉ ପଥର କହିଲ? ଓହୋ, ବୀରବର ନଈରେ ଗାଧୋଉଥିଲା ବେଳେ ଯୋଉ ପଥର ଦିଟା ଭାସି ଭାସି ଆସୁଥିଲା, ସେ ଛୁଇଁ ଦେଲାରୁ ବାଁ ହାତ ପଥରଟି ବୁଡ଼ିଗଲା, ଆଉ ଆର ପଥରଟି ସେ ଆଣି ରଖିଲା ଏଇ ରଘୁନାଥଜୀ ମନ୍ଦିରରେ।
1: କେତେ ସୁନ୍ଦର କଥାଟିଏ କହିଲ।
0: ଆରେ ସ୍ୱାତି, ସେସବୁ ହେଲା ଲୋକ କଥା, କଳ୍ପ, ଏହାର ସତ୍ୟତା ଉପରେ ବିଶ୍ୱାସ କରିବା କେତେ ଦୂର ଠିକ।
1: କାହାର ବିଶ୍ୱାସକୁ ଆକ୍ଷେପ କରିବାର ଅଧିକାର ଆମର ନାହିଁ, ସେ ହଉ ପଛେ ଅନ୍ଧବିଶ୍ୱାସ। ସେଦିନ ଆମେ ଯେତେବେଳେ ସାନ୍ତାଳପଲ୍ଲୀ ନିୟୁତି ଗାଁକୁ ଯାଇଥିଲେ, ତମକୁ ଜ୍ୱର ହେଲା, ମନେ ଅଛି ନା?
0: ହଁ ମନେ ଅଛି। ସେଇ ସାନ୍ତାଳ ବୁଢ଼ାଟି ଗୋଟେ କୋଉ ଗଛର ପତ୍ର ଆଣି ହାତରେ ଦଳି ଫୁଙ୍କି ଦେଲା,
1: ବାସ୍ ବିନା ଔଷଧରେ ଗୋଟାଏ ମୁହୂର୍ତ୍ତରେ ତମର ଜ୍ୱର ଛାଡ଼ିଗଲା। ୟାକୁ କଣ କହିବ ଅନ୍ଧବିଶ୍ୱାସ?
0: ଓହୋ, ମୁଁ ସେ କଥା କହୁନି ସ୍ୱାତି, ସବୁ କଥାରେ ପୁଙ୍ଖାନୁପୁଙ୍ଖ ଭାବେ ସତ୍ୟତା ନ ଜାଣି ବିଶ୍ୱାସ କରିବା ଅନ୍ତତଃ ମୋ ପକ୍ଷେ ସମ୍ଭବ ନୁହେଁ।
1: ଅବଶ୍ୟ ସେ ତମର ବ୍ୟକ୍ତିଗତ ମତ, କିନ୍ତୁ ମୋ ମତରେ ଏଇ ବିଶ୍ୱାସ ଉପରେ ହିଁ ସମଗ୍ର ବିଶ୍ୱ ଚାଲିଛି। ହଁ, ତମେ କହୁଥିଲ ନା ଏଇ ପାଖରେ କୋଉଠି ସେଇ ବୀରବର ବଂଶଧର ମାନଙ୍କର ଗାଁ ଅଛି, ଚାଲୁନ ସେଇପଟ ଦେଇ ଟିକେ ଯିବା।
0: ଏ ଅସମୟରେ ପୁଣି ସନ୍ଧ୍ୟାରେ?
1: ଆରେ ସନ୍ଧ୍ୟାରେ ତ ତାଙ୍କର ନାଚ ଗୀତର ଆସର ଜମେ, ସେଇମାନଙ୍କ ସାଙ୍ଗରେ ଆଜି ରାତିଟା କଟେଇଦେଲେ କେମିତି ହୁଅନ୍ତା?
0: ସ୍ୱାତି, ବେଶ କିଛି ଦୂର ସେମାନଙ୍କ ଗାଁ। ଆରେ ତମେ ପାଗଳ ହେଲଣି ନା କଣ? ବରଂ ଆଜି ରାତିରେ ଆରାମରେ ଶୋଇପଡ଼, କାଲି ସକାଳେ ଯିବା।
1: ଏଇ ଜବାବ ଦେଇଛ, ତମ ସାଙ୍ଗେ ମୟୂରଭଞ୍ଜ ଆସିଛି ମାନେ ସବୁ ଆଦିବାସୀ ସମ୍ପ୍ରଦାୟଙ୍କ ସହିତ ମୋର ପରିଚିତି କରାଇଦବ।
0: ହେଲା ବାବା ହେଲା, ମତେ କିନ୍ତୁ ଭାରି କ୍ଲାନ୍ତ ଲାଗୁଛି, କହୁଛ ଯଦି ଚାଲ।

0: ତମେ ଠିକ୍ କହିଛ, ସେମାନେ ଓଡ଼ିଆ କହନ୍ତି। ତାଙ୍କ ଚାଲିଚଳନ ସହିତ ଭୂୟାଁ ଆଉ ସାନ୍ତାଳମାନଙ୍କର ବେଶ କିଛି ସାମଞ୍ଜସ୍ୟ ଅଛି ବୋଲି ମନେ ହୁଏ।
1: କାହିଁକି
0: ଦେଖ ନା, ସେମାନଙ୍କ ଘର ତିଆରି ଶୈଳୀ ଚାଲିଚଳନ ଭଲ ଭାବରେ ଲକ୍ଷ୍ୟ କଲ।
1: ଅବଶ୍ୟ କିଛିଟା। ଆଚ୍ଛା ସମ୍ବିତ, ଏମାନେ ପ୍ରଥମେ ଆସିଲେ କୋଉଠୁ?
0: ସେମାନଙ୍କର ଆସିବା ସମ୍ପର୍କରେ ବିଭିନ୍ନ କଥା ଅଛି।
2: ସର୍ବପ୍ରଥମେ ଏ ପୃଥିବୀଟା ଜଳମୟ ଥିଲା, ଏଠାରେ ଜୀବଜନ୍ତୁ ଜୀବ ଜଗତ କିଛି ନଥିଲା। ଯାଉ ନିରାକାର ବିଷ୍ଣୁ ଥିଲେ, ସେ ମନେ ମନେ ଚିନ୍ତା କଲେ, ମୁଁ କେମିତି ବ୍ରହ୍ମାଣ୍ଡ ପୃଥିବୀରେ ଜୀବ ଜଗତ ସୃଷ୍ଟି କରିବି, ଏ ଚିନ୍ତା କରିକିନା ସେ ଯୋଗ ନିଦ୍ରା ଯାଉଛନ୍ତି।
3: ଯୋଗ ନିଦ୍ରା ଗଲେ ତାଙ୍କର କର୍ଣ୍ଣମୂଳରୁ ଅସୁର ସୃଷ୍ଟି ହେଲେ, ସେ ମଧୁ କହିଥିବ,
2: ଏମାନେ ତ ସେ ମଧୁ କହିଥିବ ମାରିକିନା ବସୁବାସୁ କି ସୃଷ୍ଟି କଲେ।
3: କଥା ଥିଲା ତାଙ୍କ ମେଦୁରୁ ମେଦିନୀ ସୃଷ୍ଟି ହେଲା, ପୃଥିବୀ ସୃଷ୍ଟି ହେଲା। ତାପରେ
2: ମଧୁ କହିଥିବ ମୂଳରୁ ଦୁଇଟି ପିତୁଳ ତିଆରି କଲେ।
3: କିଏ ତିଆରି କଲେ?
2: ଆଦିମାତା।
3: ଆଦିମାତା ଯିଏ ବସିକିରି ମହାବିଷ୍ଣୁ
2: ପାଦମ ଚାଲୁଥିଲେ।
3: ତାପରେ
2: ତାକୁ ଜୀବଦାନ ଦେଇକିନା ତାଙ୍କୁ ଏ ବ୍ରହ୍ମାଣ୍ଡ ସୃଷ୍ଟି କରିବା ପାଇଁ ପଠେଇଦେଲେ। ତେଣେ ସେ ବସୁବାସୀଙ୍କର ତପସ୍ୟା ଭଙ୍ଗଲା, ଏଣୁ ସେ ଦେଖିଲେ ଯେ ଇଏ ସୃଷ୍ଟି କିଏ କଲା। ସେ ସୃଷ୍ଟିକି ଧ୍ୱଂସ କରିବା ପାଇଁ ବସୁବାସୁ କି ରାଗରେ ତମ ତମ ହୋଇକିନା ନିଜ ବାହୁ ବାମ ବାହୁରୁ ବାର ପୁତ୍ର ବାର କନ୍ୟା ଜନ୍ମ କଲେ। ବସ

0: ସମ୍ବିତ, ଏଠି ତ କଣ ଜଙ୍ଗଲ କିଛି ନାହିଁ, ଚାରିଆଡେ କ୍ଷେତ ବାଡ଼ି ଆଉ ଘର ଗୁଡିକ ଖପର ଚାଳରେ ତିଆରି,
1: ପିଣ୍ଡା ଆଉ କାନ୍ଥ ତଳ ସବୁ କଳା ରଙ୍ଗରେ ଲିପା।
0: କିନ୍ତୁ ମତେ ଆଶ୍ଚର୍ଯ୍ୟ ଲାଗୁଛି, ଏମାନଙ୍କ ଭାଷା ତ ଠିକ ଆମ ପରି ଓଡିଆ ଭାଷା।

0: ତାଙ୍କର ବାହୁରୁ ଜନ୍ମ ହେଲେ ତାଙ୍କ ପିଲାଙ୍କ ନାଁ ସବୁ କଣ କହିଲେ?
1: ବାସୁ ବାସୁଜ ବାହୁ ବାର ବାଉଳା ବାଣା ବାଧକା ବାହୁର ବାରସା ବାହୁଜ ବାସା ବାରସା
0: ଏମାନେ ସବୁ ବାରଟି ପିଲା ଜନ୍ମ ଝିଅ ସବୁ
1: ସବୁ ବୈଖରେ ତାଙ୍କର ନାମ ଅଛି।
0: ଆଚ୍ଛା ବରେ
1: ଆଜ୍ଞା
2: କିଏ କହେ ଏଇ ବାଥୁଡ଼ି ମାନେ ଶିମିଳିପାଳ ପାହାଡ଼ର ବାକୁଆ ନାମକ ସ୍ଥାନରେ ପ୍ରଥମେ ଥିଲେ, ସେଇଠୁ ଆସିଛନ୍ତି। ଆଉ କିଏ କହେ ଦୁଧ ଅଞ୍ଚଳର ବାଟୁଲିଗଡ଼ଠାରୁ ଏମାନେ ଆସିଛନ୍ତି। ତେବେ ସେ ଯାହା ହଉ, ଏମାନଙ୍କର ଆମର ଆଦିବାସୀ ସମ୍ପ୍ରଦାୟ ଭିତରେ ଏକ ବିଶେଷ ସ୍ଥାନ ରହିଛି। ଛାଡ଼ ଛାଡ଼, ମୁଁ କ'ଣ ଏଠିକି ଲେକ୍ଚର ଦେବାକୁ ଆସିଛି ନା କ'ଣ? ମୁଁ କହୁଥିବି, ତମେ ଶୁଣୁଥିବ। ଚାଲ ଚାଲ ଗାଁ ଭିତରକୁ ବୁଲିଯିବା। ଚପଲ ନୁହେଁ, ଚପଲ ଗାଡ଼ି ଭିତରେ ଥାଉ, ଖାଲି ପାଦରେ ଚାଲି ଚାଲି ଯିବା।
0: ଆମେ ବର୍ତ୍ତମାନ ବସିଛୁ ମଣ୍ଡୁଆ ଗାଁରେ। ଛୋଟ ଗାଁଟିଏ, ପ୍ରାୟ 40-50 ଘର ହବ। ଗାଁର ପାଖରେ ଗୋଟେ ଛୋଟ ନଈ କୁଳୁ କୁହେଇ ବହିଯାଉଛି। ଆମ କାନରେ ପଡ଼ୁଛି ପକ୍ଷୀମାନଙ୍କର ସୁମଧୁର କାକଳି, ଏବଂ ଦେଖୁଛୁ ରାସ୍ତାର ଦୁଇ ପଟେ ଛୋଟ ଛୋଟ ଘର ଗୁଡ଼ି ହେଇଛି, ଏବଂ ସେଥିରୁ କେତୋଟି ଚାଳ ଘର ମଧ୍ୟ ଅଛି, କେତୋଟି ଅଛି ଖପଲି ଘର। ଏଠି ରହୁଛନ୍ତି ଆମର ପ୍ରିୟ ବାଥୁଡ଼ି ଭାଇମାନେ।
3: ସମ୍ବିତ ଦେଖୁଛ ନା କେମିତି ଟୁଙ୍ଗ ଟାଙ୍ଗ ହେଇ ପ୍ରତିଟି ଘର ଦୁଆରୁ ଗୋଟେ ଗୋଟେ ମୁହଁ ବାହାରି ପଡ଼ିଲା, ଯେମିତି ଆମେ ସର୍କସରୁ ଆସିଛୁ ଜନ୍ତୁ।
2: ତମେ ଜନ୍ତୁ ନୁହଁ କି?
3: ଏଇ ସେମିତି କହିବନି। ଆଚ୍ଛା ସମ୍ବିତ ଦେଖିଲ ସେ ପୁରୁଷମାନଙ୍କୁ, ସେମାନେ କେମିତି ଆଣ୍ଠୁ ଉପରକୁ ଅଣ ଓସାରିଆ ଖଣ୍ଡେ ଖଣ୍ଡେ ଧୋତି ପିନ୍ଧିଛନ୍ତି, ଆଉ କାନ୍ଧରେ ଗାମୁଛା ପକେଇଛନ୍ତି।
2: ସ୍ତ୍ରୀମାନେ ବି ସେୟା, ଆଣ୍ଠୁ ଉପରକୁ ଶାଢ଼ୀ।
3: ଇ ମା, ଝିଅମାନେ ନାଇଟି ପିନ୍ଧିଛନ୍ତି।
2: ଇଏ ବୋଧେ ଆଜିକାଲିକା ଝିଅ ହେଇଥିବେ, ପାଠ ବୋଧେ ପଢିଛନ୍ତି। ଆଧୁନିକ ସଭ୍ୟତାର ପ୍ରଭାବ ବୋଧ ହୁଏ ଏମାନଙ୍କ ଉପରେ ପଡିଛି। କିନ୍ତୁ ଅସଲ ଝିଅମାନଙ୍କୁ ଚାହୁଁ ନା ସେଇ ପୁରୁଣା କାଳିଆ ବୁଢ଼ୀ ମାଉସୀ ଜଣକ?
0: ମାଉସୀ, ଆପଣଙ୍କର ଘରେ ସବୁ ଯୋଉ ଦିଅଁ ରଖନ୍ତି ଠାକୁର ଘର, ଆମର ଯେମିତି ସବୁ ଅଛି ଈଶାଣ କୋଣ ଅଛି, ଆପଣଙ୍କର ସେ ବାଥୁଡ଼ି ଘରେ ସେମିତି କଣ ସବୁ ଘର ଅଛି?
1: ବାଥୁଡ଼ି ଘରେ ଯଦି ଯାହାର ଗୋଟେ ଘର ବାପା, ହଁ ଗୋଟେ ଘର ହେଲେ ଖଣ୍ଡେ ଛେଦି ଦେମି, ସେଠି କାନ୍ଥ ଦେମି, କାନ୍ଥ ଦେଇ କରି ତାକୁ ଠାକୁର ରଖିମି, ଭିତର ଘର କରିମି।
0: ଠାକୁର କଣ ରଖ? ଠାକୁର କଣ ରଖ?
1: ଆରେ ସେଇଟା ପୁରା ଠାକୁର ଘର କରିମୁ ଆମେ, ସେଇଟା ଭିତର ଘର ଈଶାଣ ଘର କରିମୁ।
0: ଠାକୁର ରଖ
1: ସେଇଠି, ସେଇଟା ଯାହାକି ଆମର ଇଷ୍ଟ ବଡା ବୁଡ଼ି ଯେତେ ପୂଜା ଅର୍ଚ୍ଚନା ହଇ ସେଇଠି ରଖା ହେଇଯାଏ। ତାପରେ
0: ତାପରେ ଯାହା ବେଶୀ ଘର ଥିବ, ଗୋଟେ ଘର
1: ଯାହାର ଗୋଟେ ଘର ଥିଆକେ ନା ଦୁଇଟା ଘର ଥିଆକେ କିମ୍ବା ତିନିଟା ଘର ଥିଆକେ, ତାକୁ ଗୋଟେ ଘର ନିଲାକାନ୍ତେ ସେତେ କବାଟ ନାଗିଆକେ, ସେତେ ଯାହାର କୁକୁଡ଼ା ନାଇଁ ପୂଜା କରନ୍ତି ଈଶାଣରେ, ଈଶାଣରେ ଯଦି ନାଇଁ ପୂଜା କରିମି ଏଇ କୁକୁଡ଼ା।

0: ଛେଳି ପୂଜା କରିବି ସେଟା କବାଟ ନଗେଇଦେବି
1: ବାହାର ଲୋକ ଚାହିଁ ପଶିବା ପାଇଁ
0: ବାହାର ଲୋକ ଆଉ
1: ମୁଁ ଚାହିଁବି ଯିବା ପାଇଁ ତୁ
0: ନା ସେ ତାହି
1: ଯଦି ପଶିଯାଏ
0: ନା
1: କଣ କରିବ
0: ବହୁତ ଅଡୁଆ କରିଦେବ
1: କଣ ଅଡୁଆ କରିବ
0: କଣ ଅଡୁଆ କରିବ ଯାହାରେ ଛୁଆ ହଁ ପୁଅ ଅଛି କି ଝିଅ ଅଛି କିବା ଆଉ ନିଜକୁ ସିଏ ବହୁତ ଝୁଲା ଝୁଲି କରିବାକେ ହଁ ଓକାଳ ବାନ୍ତି ହାକେ
2: ହାତରେ କାଚ ଚୁଡି ବାହୁଟି ମୁଦି କାନଫୁଲ ଆଉ ବେକରେ ସୁନା ଚେନ୍ ବି
3: ହଁ ଏସବୁ କେବଳ ଅବସ୍ଥା ସମ୍ପନ୍ନ ବାଥୁଡ଼ି ଘରେ ଦେଖାଯାଏ ଗରିବ ବାଥୁଡ଼ି ଘରେ ନୁହେଁ ଆସୁନ ତାଙ୍କ ସାଙ୍ଗରେ କଥା ହବା
0: ମୋ ନା ଚନ୍ଦ୍ରୀ
1: ଚନ୍ଦ୍ରୀ
0: ହଁ
1: କିଏ ନାଁ ଦେଲା
0: କିଏ ନାଁ ଦେଲା ଯିଏ ଧାଇମ୍ବା ହେଇଥିଲା ସିଏ ନାଁ ଦେଲା ସିଏ ଅଣତିଳି ପାଉଁଶ ଠୁଡ଼େଇ କରି ସିଏ ନେଇକରି ନଈକୁଡ଼େ ଗଛମୁଡେ କରି ରଖିଦେଲା ହାଣ୍ଡିରେ
1: ଆଚ୍ଛା ଚନ୍ଦ୍ରୀ ନା ନାଇଁ
0: ହଁ
1: ଆଚ୍ଛା ତମେ ବାହା ହବ କେବେ କେବେ

0: ଦେଲା ସିଏ ଅଣତିଳି ପାଉଁଶ ଠୁଡ଼େଇ କରି ସିଏ ନେଇକରି ନଈକୁଳେ ଆଉ ଗଛ ମୁଡ଼େ କରି ରଖିଦେଲା ହାଣ୍ଡିରେ
1: ଚନ୍ଦ୍ରୀ ନା ନାଇଁ ଆଚ୍ଛା ତମେ ବାହା ହବ କେବେ କେବେ ବାହା ହେଲ କେତେ ବୟସରେ
0: ମୁଁ ସେଟା କହିପାରିବି ନା
1: ଆଚ୍ଛା ମାଉସୀ ଯେତେବେଳେ ବାହା ହେଲ ତମେ ସବୁ ଗହଣା ସବୁ କଣ ପିନ୍ଧନ୍ତି
0: ଗହଣ କାନରେ ପିନ୍ଧିଥିଲି ଗଣ୍ଠିଆ ଇଚ୍ଛା ପିନ୍ଧିଥିଲି ସୁନା ଫିରିଫିରା ନାକରେ ପିନ୍ଧିଥିଲି ଗୁଣା ଜଳେ ଇଚ୍ଛା ପିନ୍ଧିଥିଲି ଡଣି ଗୋଟେ ବାହାରେ ପିନ୍ଧିଥିଲି ବାଜବନ୍ଧ ପିନ୍ଧିଥିଲି ରୂପାରେ ଚୁଡ଼ି ଖାଡୁଆ
1: ଆଉ
0: ଗୋଡ଼ରେ ପିନ୍ଧିଥିଲି ଖାଡୁଆ ଆଉ କଣ କହିବି
1: ଆଉ କଣ ପିନ୍ଧିଥିଲି
0: ଆଉ କହିବି ପରା
1: ମୁଦି ମୁଦି ମୁଦି ମୁଦି
0: ଗୋଡ଼ ସାରା ମୁଦି ହାତ ସାରା ମୁଦି ମଥାରେ ପିନ୍ଧିଥିଲି ରୂପା ରୂପା ଫୁଲ ପିନ୍ଧିଥିଲି ତିନିଟା ସାଦା ଫୁଲ ପିନ୍ଧିଥିଲି ଚାରିଟା ମୁଠି ପିନ୍ଧିଥିଲି ତିନିଟା
1: ଆଚ୍ଛା ତ ବାଥୁଡ଼ି ଜାତିରେ ସମସ୍ତେ ଏମିତି ପିନ୍ଧିଥାନ୍ତି
0: ହଁ ସମସ୍ତେ
1: ଆଚ୍ଛା ଶାଢ଼ୀ କଣ ପିନ୍ଧିଥିଲ
0: ଶାଢ଼ୀ ଆଗେ ତ ପାଣ ନୁଗା ଆଉ ଶାଢ଼ୀ କେଟ
1: ପିନ୍ଧିଲି
0: ଆଗେ ଏମିତି ଟଙ୍କା ପଇସା ପାଉଥିଲୁ
1: ଅଳ୍ପ ଦାମର ଲୁଗା ସବୁ ଆଚ୍ଛା ଲୁଗା ସବୁ କଣ ଗାଁରେ ତିଆରି ହୁଏ ନା ବାହାରୁ କିଣି ଆଣ ସବୁ
0: ବାହାରୁ କିଣୁ ଆଉ
1: ଆଚ୍ଛା ତମେ ଯେତେବେଳେ ବାହା ହେଲ ବାହା ପୂର୍ବରୁ ଯେତେବେଳେ ଛୋଟିଆ ଝିଅଟେ ଥିଲ ବଡ଼ ହେଇନଥିଲ ସେତେବେଳେ ସେତେବେଳେ କଣ ସବୁ କେମିତି ଚଳୁଥିଲ
0: କେମିତି ଚଳୁଥୁନୁ
1: ସତ କଥା କହିବ ମାଉସୀ ଝିଅଟି ବଡ ହେଲା ପରେ କଣ କଣ ସବୁ ବିଧି ଘରେ ଅଛି
0: କଣ କଣ ବିଧି ଘରେ ଅଛି
1: ମାନେ ତାକୁ କେହି ଦେଖିବେନି ଯେମିତି ଆମର ସବୁ ଅଛି
0: ଆମର ଆଗ ଯୁଗରେ ବଡ ଯଦି ହେଲା ଝିଅ ତାକୁ ଅନ୍ୟ ଘରେ ନୁକେଇବେ ନୁଚେଇ କରି ଯାହାରେ ଦୋଷ ଥିବ ଆଉ ବସ୍ପିମ ଡାକି ଆଣିବ ଆଣିକରି ଅଧବାଟରେ ଛୁଆକୁ ଗଧେଇ ବୁଡ଼େଇ କରିମି ଅଧବାଟରେ ଛେଳି ହଉ ମେଢା ହଉ ପୂଜା ଦେମି ଝିଅ ଆସିଆକେ ଘରକୁ ନୂଆ ନୁଗା ପିନ୍ଧି କରି ଘରେ ଢୁକିବେ
1: ତାକୁ କେହି ଦେଖିବେନି
0: ନା କେହି ଦେଖିବେ ନାହିଁ
1: ତମର ସେୟା ହେଇଥିଲା ସବୁ ଝିଅଙ୍କର ସେୟା ହୁଏ ଆଚ୍ଛା ତାପରେ ବାହା ହେଲା ପରେ ଯେତେବେଳେ ତୁମେ ଘରକୁ ବାହା ହେଇକି ଆସିଲ ଶାଶୁଘରକୁ ସେତେବେଳେ ସାଙ୍ଗରେ କି ଯୌତୁକ ଆଣିଥିଲ
0: ଆଉ ଯୌତୁକ ହାଣ୍ଡି ଗରା ସବୁ ଯୌତୁକ ଦିଅନ୍ତି
1: ଆଉ ଦିଅନ୍ତି ଝିଅକୁ ଦିଅନ୍ତି ନା ପୁଅକୁ ଦିଅନ୍ତି
0: ଝିଅକୁ ଦିଅନ୍ତି ଆଉ
1: ପୁଅ ତରଫରୁ ଝିଅକୁ ଦିଅନ୍ତି ତମକୁ ସବୁ କଣ ଦିଆ ହେଇଥିଲା
0: ମତେ ମୋର ହାଣ୍ଡି ଗୋଟେ ଆଣିଥିଲି ଗରା ଗୋଟେ ଆଣିଥିଲି ଥାଳି ଆଣିଥିଲି ବେଳା ଆଣିଥିଲି ଗିଲାସ ଆଣିଥିଲି ନୋଟା ଆଣିଥିଲି ଗିନା ଆଣିଥିଲି
1: ଏତେ ଆଣିଥିଲ
2: ସ୍ୱାତି ତମର ଗୋତ୍ର କଣ କହିଲ
3: ପରାଶର ତମର ଭରଦ୍ୱାଜ ନା
2: ହଁ
3: ଆଚ୍ଛା ସମ୍ବିତ ମୁଁ ବୁଝିପାରୁନି ବାହାଘରରେ ଏତେ ଦିନ ପରେ ହଠାତ୍ ତମର ମୋ ଗୋତ୍ର ଖେଳେଇବାର ଏତେ ଆଗ୍ରହ କାହିଁକି
2: ନାଇଁ କଥା କଣ କି ଆମର ଯେମିତି ଏକା ଗୋତ୍ର ଭିତରେ ବାହାଘର ହୁଏ ନା ଏମାନଙ୍କର ବାହାଘର ପଦ୍ଧତିଟା କଣ ମୁଁ ଜାଣିବାକୁ ଚାହୁଁଛି
3: ମୁଁ କେମିତି କହିବି ଯେ ମୁଁ ତ ଦୂରରୁ ଉଡି ଆସିଥିବା ପାରାଟି ଏଠି ତମେ କାହାକୁ ପଚାରୁନ ଏଇ ସେଇ ବାବୁ ଜଣକ ଇଆଡକୁ ଆସିଛନ୍ତି ତାଙ୍କୁ ପଚାରୁନ
1: ଆଚ୍ଛା ଆପଣ କହିପାରିବେ କଣ କଣ ଗୋତ୍ର ଆପଣଙ୍କର ଅଛି
4: ଆମର ଗୋତ୍ର ହଉଛି ନାଗେଶ୍ୱର ପରାଶର ଧାନଫୁଲ
1: ଶୈଲ୍ୟ
4: ଦେବାଳ ତାପରେ ଏମିତି ସବୁ ରୋଷେଇ ମାନଙ୍କର ଅଛି ଆଉ
1: କାଶ୍ୟପ
4: ଗୋଟେ ଅଛି
1: ଭରଦ୍ୱାଜ
4: ଅଛି
1: ବିଭିନ୍ନ
4: ଗୋତ୍ର ଅଛି
1: ଆପଣ ଗୋତ୍ର ସବୁ ବିବାହ କରନ୍ତି ଗୋତ୍ର ଦେଖିକି ସମଗୋତ୍ର ବିବାହ ଆପଣଙ୍କୁ ହୁଏ
4: ନାଇଁ ସମଗୋତ୍ର
1: ଆଚ୍ଛା ଆପଣ ବିବାହ ଆପଣ ନିଜେ ବିବାହ କରିଛନ୍ତି ବର୍ଷ ହେଲା କଣ କଣ ସବୁ ବିବାହ କେମିତି ବେଲେ ଗୋଟେ କହିଲେ
4: ଆଇଦରେ ଆମରିରେ ଘୁଷୁ ଘୁଷେଇ ହସି ଖେଳି ଇଠା ଥିନେ ବୁଝିଲେ କି ନାଇଁ ବାହାଘର ଆଜିକାଲି ଯେଉଁ ଚାକଚକ ଆକାରରେ ବାହାଘର ଦେଖୁଛନ୍ତି ସବୁ ମାନେ କେଉଁଠି ସଫା ସେଟ୍ ପଡ଼ିଥିବ ଯାଇକରି ବର ପିଲା ବସିଥିବ କନ୍ୟା ପିଲା ମାନେ ସେ ଆଧୁନିକ ବେଶଭୂଷଣରେ ଆସିବ ଦେଇକରି ମାନେ ଦେଖେଇବ ସେସବୁ ଦେଖେଇବା ଗୁଣ ଆମର ନଥିଲା ଆଗରେ ସବୁ ମାନେ ହାଟ ବାଟ ନାଟଶାଳ ଏଗୁଡ଼ାରେ ସବୁ ମାନେ ଆମର ଦେଖୁଥିଲେ କନ୍ୟା ସବୁ ଦେଖୁଥିଲେ ହାଟ ବାଟ ବାହାଘର ନାଟଶାଳେ ଅଥବା ପୁନେଇ ଯାତରାର କାଳେ ଗୁପତେ କନିଆ ବାଛେ ସାଥୀ ମେଳେ ଆନକୁଳ ଜନ ନଥାନ୍ତି ସାଥିରେ ମାନେ ମାନେ ବାହାଘର କିମ୍ବା କିମ୍ବା ଯାତ୍ରା କିମ୍ବା କୌଣସି ଏମିତି ସବୁ ଆସିଥିବେ ଆମର
1: ଲୁଚି ଛପି
4: ମାନେ ଆଗରେ ସବୁ ଦେଖୁଥିଲେ ମାନେ ସିକ୍ରେଟଲି ଦେଖୁଥିଲେ ଝିଅକୁ ଆଗରେ ସେଇଭଳିଆ ଦେଖୁଥିଲେ ନାଇଁ ମାନେ ସେଇ ଟାଇପ୍ର ଦେଖିକରି ମାନେ ସେମାନେ ଦେଖିକରି ତାପରେ ବାପୁ ମାଙ୍କୁ ସେମାନେ କହୁଥିଲେ ଯେ ମୋର ସେଠି ପସନ୍ଦ ଅଛି ତାପରେ ମାନେ ଆମର ଯୋଉ ମଧ୍ୟସ୍ଥି ତାକୁ ଡାଣ୍ଡିଆ କୁହନ୍ତି ତାପରେ ଡାଣ୍ଡିଆ ପଠାଉଥିଲେ ବୁଝିଲେ କି ନାଇଁ ତାପରେ ଡାଣ୍ଡିଆ ପଠାଇ ସାରିଲା ପରେ ସେଠି ଆମର କଥାବାର୍ତ୍ତା।

0: ଆଣିଛନ୍ତି ନାଇଁ କି ସେ ଯୌତୁକ ପ୍ରଥା ଆମର ନଥିଲା, ତାମାନେ ପଣ ନେଇକିରି ବିବାହ କରୁଥିଲେ। ଯୌତୁକ ନଥିଲା ଆମରି କୂଳରେ, ପଣ ଦିଏ ବର କନିଆର ଘରେ। ଝିଅ ଯାଏ ଶାଶୁ ଘର ଜ୍ଞାତି ମେଳେ, ହଳେ ପଟେ ପାଇ ହରସ ସକାଳେ। ମାନେ ଆମର ମରଦ ପଣ ଥିଲା, ତାଙ୍କ ପଣ ଦେଇକିରି ଆମେ ବିବାହ କରୁଥିଲେ, ଯୌତୁକ ପ୍ରଥା ଆଦୌ ନଥିଲା।
1: ପଣ ମାନେ କଣ? ଝିଅ ଘରେ ଡିମାଣ୍ଡ କରିବେ,
0: ଯଦି ଆମେ ବାପ ଘରେ ଡିମାଣ୍ଡ କରିବ, ଝିଅ ଝିଅ ବାପ ଘରେ
2: ପୁଅ ଘରେ ଯେଉଁ ଡିମାଣ୍ଡ କରୁଛ, ସେଟା ଝିଅ
0: ଝିଅ ଘରେ ଡିମାଣ୍ଡ କରେ ଯେ ମତେ ଏତିକି ଶାଢୀ ଦେବ, କି ଏତିକି ଚାଉଳ ଦେବ, କି ଏତିକି ବାଟ ଖର୍ଚ୍ଚ କି କଣ ଦେବ, ତାହେଲେ ମୁଁ ମୋ ଝିଅକୁ ଦେବି।
3: ଶୁଣିଛ ସ୍ୱାତି, ବାଥୁଡ଼ି ମାନଙ୍କର ସମ୍ପ୍ରଦାୟରେ ପରାଶର ଗୋତ୍ର, ନାଗେଶ୍ୱର, ଭରଦ୍ୱାଜ, କାଶ୍ୟପ ଗୋତ୍ର ଅଛି, ଠିକ ଆମ ପରି। ତେଣୁ ନିଜକୁ ଆମେ ଯେତେ ଶିକ୍ଷିତ, ଯେତେ ଯାହା ମନେ କଲେ ବି ଆମେ ସମସ୍ତେ ଆଦିବାସୀ। ସେଇ ଭରଦ୍ୱାଜ, ପରାଶର, କାଶ୍ୟପଙ୍କ ପରି ବିଶିଷ୍ଟ ଋଷିମାନଙ୍କର କୁଳଜାତ ସନ୍ତାନ। ୟାପରେ ତମେ କେବେ ବି କହିବନି ଯେ ତମେ ଆଦିବାସୀ ନୁହଁ।
4: କିଏ କହିଲା? ମୁଁ ତ ମୂଳରୁ କହିଛି, ମୁଁ ସେମାନଙ୍କ ଭିତରୁ ଜଣେ।
3: ହଁ ସ୍ୱାତି, ବିବର୍ତ୍ତନ ଧାରାର ଅଦ୍ଭୁତ ପ୍ରଭାବ ଏ ସମାଜ ଉପରେ।
0: ଯେତେବେଳେ ଆମର ବିବାହ ସରିଯାଏ, ବିବାହ ମାନେ କଣ, ଯେତେବେଳେ ଆମର ସବୁ କାଣ୍ଡ ବିନ୍ଧା ହୁଏ ବୁଲିକିନି, ମାନେ କନିଆ ଘଟ ମୁଣ୍ଡେଇ ଥିବ, ବର ସାତ ଥର କାଣ୍ଡ ବିନ୍ଧିବ ବୁଲିକିନି,
2: କାହାକୁ ବିନ୍ଧିବ
0: ମାନେ ସେଟା କିମ୍ବଦନ୍ତୀ ଅଛି। ସେ ସ୍ୱର ଯୋଉ ଅବିନାଶୀ ସ୍ୱର, ସେ ଯେତେବେଳେ ଶାନ୍ତ ହେଲା ନାହିଁ, ଏ ଯୋଉ ବାର ଭାଇ ଯେତେବେଳେ ଯୁଦ୍ଧ କରିବା ପାଇଁ ଯାଉଥିଲେ ବ୍ରହ୍ମା ବିଷ୍ଣୁ ସୃଷ୍ଟିକୁ ନଷ୍ଟ କରିବା ପାଇଁ, ସେ ସ୍ୱରକୁ ଉଦ୍ୟତ କରି ସେମାନେ ଯାଉଛନ୍ତି, ତ ସେତିକିବେଳେ ସେମାନେ ଶରଣ ପଶିକରି ଏମାନଙ୍କୁ ସେଥିରୁ ନିବୃତ୍ତ କରିଛନ୍ତି ଯୁଦ୍ଧରୁ, ତ ସେ ସ୍ୱର ଶାନ୍ତ ହେବ ନାହିଁ, ତେଣୁ ସେଇ ସ୍ୱରକୁ ଶାନ୍ତ କରିବା ପାଇଁ ସେ ବିବାହ ସମୟରେ ସେମାନେ ଯୁଦ୍ଧ କରିବା ପାଇଁ ଯାଇଛନ୍ତି। ତେଣୁକରି ସେ କନିଆ ଘଟ ମୁଣ୍ଡେଇଛି ବୁଲିକିନି, ସେ କନିଆ ଘଟ ମୁଣ୍ଡେଇ ସାରିଲା ପରେ ସେ ଘଟରେ ସେ ସ୍ୱରକୁ ସେମାନେ ବୁଡ଼େଇଛନ୍ତି ସାତ ଥର, ମାନେ ଥରେ ବୁଡ଼ିଲେ ଥରେ ବିନ୍ଧିଲେ, ଥରେ ବୁଡ଼ିଲେ ଥରେ ବିନ୍ଧିଲେ। ବିନ୍ଧି ସାରିଲା ପରେ କନିଆର ଯିଏକି ଭାଇ ଥିବ, ମାନେ ବର ଯିଏ ଶଳା ପିଲା, ସେ କାଣ୍ଡକୁ ସେ ସାତର କୋଡ଼ିଆ ଆଣିକରି ଏହାକୁ ଧରେଇଦେବ। ଆଚ୍ଛା, ଧରେଇ ଦେଇ ସାରିଲା ପରେ ସେ କାଣ୍ଡ ରଖିବ ସିଏ ବୁଲିକିନି, ସେ ସ୍ୱର ରଖିବ, ରଖିଲା ପରେ ତାପରେ ସେ ବରର ଯିଏ ଶଳା ହେବ ସିଏ ଆଗ ଆଗ ଚାଲୁଥିବ, ତାପରେ ସେମାନେ କନିଆ ତାପରେ ଚାଲୁଥିବ, ତାପରେ ବର ଚାଲୁଥିବ, ବୁଝିଲେ ବର କନିଆ।

0: ଗୋଟେ କଥା ଜାଣିବାକୁ ଭାରି ଇଚ୍ଛା ହଉଛି, ଆପଣଙ୍କ ସମ୍ପ୍ରଦାୟର ମୁଖିଆ କିଏ?
1: ଏମାନେ ହେଲେ ବାର ଭାଇ ବାଥୁଳି। ତାପରେ ବାର ଭାଇ ହେଲା ପରେ ଏମାନେ ସବୁ ଜଙ୍ଗଲରେ, ନିଘଞ୍ଚ ଜଙ୍ଗଲ ଯେଉଁ ଆମର ଏସବୁ ରହିଛି, ଗୁପ୍ତ ବୃନ୍ଦାବନ, ଶିମିଳିପାଳ, ନିଘଞ୍ଚ ଜଙ୍ଗଲ ଭିତରେ ବାର ଭାଇ ବାରଟା ଗଛ ମୂଳ ଏମାନେ ରହିଛନ୍ତି। ତାପରେ ସେ ଗଛ ମୂଳ ଅନୁସାରେ ଆମର ବଂଶ ଗୁଡା ସବୁ ହେଇଛି, ବୁଝିଲେ କି?
2: କଣ କଣ?
1: ଯେ କୁସୁମ ଗଛ ମୂଳ ରହିଲା ସିଏ ହେଲା କୁସୁମଳିଆ,
2: ବୁଝିଲେ?
1: ତାପରେ ଯେ ବଡ ଗଛ ମୂଳ ରହିଲା ସିଏ ହେଲା ବିଶାଳ ଗଛ ମୂଳ ହେଲା ବିଶାଳ। ତାପରେ ଝରଣା କୂଳ ଯୋଉମାନେ ରହିଲେ ଝରଣା, ଏଇ ଟାଇପ୍ର ସବୁ ଅଛି।
2: ବିଭିନ୍ନ ଗଛକୁ ନେଇ ଉପଜାତି
1: ଉପଜାତି, ତାପରେ ସେମାନଙ୍କର କାମ ନେଇକରି ସେମାନଙ୍କୁ ପୁଣି ଆଉ ଗୋଟେ ବଂଶ ମାନେ ଉପବଂଶ ଯୋଉ ସୃଷ୍ଟି ହେଲା।
2: କେମିତି?
1: ମାନେ ଯୋଉମାନେ ଧରନ୍ତୁ ପୂଜା କଲେ, ପୌରୋହିତ କଲେ, ସେମାନେ ଯେମିତି କଲେ ପଧୁରିଆ। ତାପରେ ଯୋଉମାନେ ଗାଁରେ ଯୋଉମାନେ ପ୍ରଧାନ ଟାଇପ୍ର ଯୋଉମାନେ କି ସେମାନେ ସଂଗ୍ରହ କଲେ ସବୁ ମାନେ ମୁରବୀ ପିଣ ହେଲେ, ସେମାନଙ୍କୁ ପ୍ରଧାନ ନାଁ ଦିଆହେଲା। ତାପରେ ଶ୍ରେଷ୍ଠ ଯୋଉମାନେ ହେଲେ ମାନେ ବୀର ଶ୍ରେଷ୍ଠ ନାୟକ ନାୟକ ବଡ଼ ନାୟକ ବଡ଼ ନାୟକ ସେମିତି ନାଁ ଦେଲା। ତେଣୁକରି ଆମର ସବୁ ବାଥରୁ ପ୍ରାୟ ମ୍ୟାକ୍ସିମମ୍ ନାୟକ ଲେଖାରେ ଦେଖିବେ।
2: ଆଚ୍ଛା, ଆମେ ଶୁଣିଥିଲୁ ମହାନାୟକ ଗୋଟେ ଅଛନ୍ତି, ସେ ମହାନାୟକ
1: ଯୋଉମାନେ ନାୟକ ମାନଙ୍କର ଶ୍ରେଷ୍ଠ, ଧରନ୍ତୁ ଏଇ ଗାଁରେ ଜଣେ

0: ପ୍ରଶସ୍ତ ହେଲା ବୁଝିଲେ ତାଙ୍କୁ ବଡ଼ ନାୟକ କହିଲା
1: ମାନେ ଚାରି ପାଞ୍ଚଟା ଗାଁକୁ ମିଶିକି ଯିଏ ସବୁଠାରୁ ପ୍ରଶସ୍ତ ହେଲା ତାଙ୍କର ମହାନାୟକ ବୋଲି କହନ୍ତି
2: ଏଇ ଦେଖ ଦେଖ ସ୍ୱାତି ସେଠି କେତେ ଜଣ ଯୁବକ ଚାଙ୍ଗୁ ବଜାଉଛନ୍ତି ଆଉ ତା ସାଙ୍ଗରେ ତାଳ ଦେଇ ନାଚୁଛନ୍ତି କେତେ ଗୁଡ଼ିଏ ଝିଅ ସାରା ବର୍ଷ ସବୁ ପୂଜା ପର୍ବ ନାଚ ଗୀତ ଭିତରେ ଏମାନଙ୍କ ସମୟ କଟିଯାଏ ଗରିବ ହେଲେ ବି ଦାରିଦ୍ର୍ୟ ବୋଧ ଏମାନଙ୍କୁ ଗ୍ରାସ କରିପାରିନି

0: ଆଚ୍ଛା ମାଉସୀ, ଆପଣମାନେ ଆଉ ସବୁ କଣ ପୂଜାପୂଜି କରନ୍ତି? ଏଇ ଧରନ୍ତୁ ଆପଣଙ୍କ ସମ୍ପ୍ରଦାୟର ଛୁଆଟିଏ ଜନ୍ମ ହେଲା,
1: ପିଲାଟେ ଯଦି ଜନ୍ମ ହେଲା ତାଙ୍କୁ 9 ଦିନ ପାଳନ କରିବ, 9 ଦିନ ପାଳନ କରିବ କିବା 7 ଦିନ କିବା 6 ଦିନ, ହଁ ନାହୁଡ଼ି ଏତେ ଯଦି ନାହୁଡ଼ି ଅଛି, ହଁ ନାହୁଡ଼ି ଅଛି ତ ଏଇଟା, ହଁ ସେଇ ନାହୁଡ଼ି ଝଡ଼ିବ
2: କିଏ କାଟେ ତାକୁ,
1: ତାକୁ ଧାଇମା 9 ଦିନ ପରେ ଯଦି ତାର ଅଛି 9 ଦିନରେ ସାରିଆକେ, 21 ଦିନରେ ଏକୁଶିଆ ଯଦି ଡକେ ଏକା 21 ଦିନରେ।
0: ଯଦି କିଏ ମରିଯାଏ ସେଥିରେ କିଛି ନୀତି ନିୟମ ଅଛି କି?
3: ତାକୁ ଲୋକ 8 ଜଣ 10 ଜଣ 9 ଜଣ ତାକୁ ବୋହି ନେଇଯିବେ, ଝିଅ ଛୁଆ ଗୋବର ପାଣି ଦେଇ ଦେଇ ପଛା ଚାଲିବ, ନେଇକିରି ଗାଁ ମୁଣ୍ଡା ରାସ୍ତାରେ ସେଠି ମୁର୍ଦ୍ଦାରକୁ ରଖିବେ, ଟିକେ ଚାଞ୍ଚି ଦେବେ କଦାଳିରେ, ଚାଞ୍ଚି ଦେଲା ପରେ ସେଠି ଗୋବର ପାଣି ଯାହା ପଡ଼ିଥିବ ଟାଳିଦେବ, ଝିଅ ହାଣିଟା ଉଗୁଡ଼ି ଦେଇକିରି ପଳେଇ ଆସିବ ଘରକୁ। ମୁର୍ଦ୍ଦାର ସାଥିରେ ଯେତେ ଜଣ ଯାଇଥିବେ 9 ଜଣ ଯାଆନ୍ତୁ କି 20 ଜଣ ଯାଆନ୍ତୁ, ସେମାନେ ବୁଡ଼ିକିରି ପଳେଇବେ ମଶାଣୀ ଭୂମିକି ଶ୍ମଶାନ ଜାଗାକୁ, ସେଥିରେ ତାକୁ ଗାତ କୁଡ଼ି ପୋତାପୋତି କରି
2: ଆପଣ ଦାହ କରନ୍ତିନି,
3: ଯାହାର କାଠ ଥିବ ସେମାନେ ଦାହ କରନ୍ତି।
0: ଏମାନେ କଣ ଶିକାର କରନ୍ତିନି?
3: ହଁ ଶିକାର କରନ୍ତି।
2: କଣ ସବୁ ଶିକାର କରନ୍ତି?
3: ପାହାଡକୁ ଜନ୍ତୁ ଶିକାର କରିବା ପାଇଁ ଯାଆନ୍ତି।
2: କଣ କଣ ଜନ୍ତୁ ଆପଣ ଶିକାର କରିଛନ୍ତି ପିଲାଦିନେ? କଣ କଣ ଶିକାର କରିଥିଲେ?
3: ଏସବୁ ଖେଳିଆ ମିରିଗ କଟାରୀ।
2: କଣ ସବୁ ବ୍ୟବହାର କରନ୍ତି?
3: କାଣ୍ଡ ଧନୁ ପୁରା କାଣ୍ଡ ଧନୁ
2: ଆଉ
3: ବିତା କାଣ୍ଡ ଶିଆଳ କାଣ୍ଡ ଏଇସବୁ
2: ଆଉ
3: ଶିକାର କରାଯାଉଛି। ବାଲା ବାଲା ଖଣ୍ଡା ଅଛି
2: ଆଉ
3: ପାଟିଳି ଖଡ଼ା।
2: ଆପଣଙ୍କ ନାଁ କଣ? ମଉସା
3: ରାସ ନାଇକ।
2: ଆପଣ କଣ କରୁଛନ୍ତି?
3: ଏଇ ଚାଷବାସ କରୁ ଆଜ୍ଞା।
2: ଆପଣ ଜମି କେତେ?
3: ଜମି ଆଜ୍ଞା କମ ଅଛି।
2: ଚାଷ କୋଉଥିରେ କରନ୍ତି ସବୁ?
3: ବଳଦ
2: ଆଉ
3: ଆଉ କଣ ସେ ହଳ ବଳଦ ସବୁ ଧାନ ରାଶି କୁଳୁଥ ସୋରିଷ ବାଇଗଣ ମରିଚ କଲରା ଚାଷବାସ କରୁ ଆଜ୍ଞା।
0: ସତରେ ସମ୍ବିତ, ପ୍ରକୃତିର ସନ୍ତାନ ହିଁ ଏଇମାନେ। ପ୍ରକୃତି କୋଳରେ ନାଚୁଛନ୍ତି, ଗାଉଛନ୍ତି, ଖେଳୁଛନ୍ତି, ବୁଲୁଛନ୍ତି, କୌଣସି ଭେଦଭାବ ନାହିଁ ଏମାନଙ୍କର। ଆଉ ଆମ ସହରୀ ସଭ୍ୟତା ପରି ଛୋଟ ବଡ଼ର ପାଚେରୀ ବି ଏଠି ନାହିଁ।
4: ଚାଲ ସ୍ୱାତି ଘରକୁ ଫେରିଯିବା, ତମେ ଯାଇ କିଛି ଖାଇନ ଯେ?
0: ଆରେ ଏମାନଙ୍କ କଥା ଶୁଣି ମୋ ପେଟ ପୁରି ଯାଇଛି, ଜମା ଭୋକ ଲାଗୁନି।
4: ତଥାପି ତ ଯିବାକୁ ହବ।
0: ହଁ
4: ଆସୁଛୁ ମଉସା।
0: ଆସୁଛୁ ମାଉସୀ।
4: ଜୁହାର।

ଶୁଣୁଥିଲେ କାର୍ଯ୍ୟକ୍ରମ ବନମଲ୍ଲିକାର ସପ୍ତମ ଭାଗ। ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ତାରାକାନ୍ତ ପଣ୍ଡା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଏବେ ସମୟ।

ହେଉଛି ବନ୍ଧୁ ଆପଣମାନଙ୍କର, ମାନେ ଆପଣମାନଙ୍କ ଚିଠି, ଗୀତ ଆଉ କଥାର ଯୁଗଳବନ୍ଦୀ। ଏହି ଯୁଗଳବନ୍ଦୀରେ ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା ଆଉ ଭଲ ପାଇବାର ଅନୁଭବ, ମାନେ ଅନୁଭବର ଗୀତ, ଅନୁରୋଧର ଗୀତ। ଅନୁରୋଧର ଗୀତରେ ଆଜିର ପ୍ରଥମ ଚିଠିଟି ଆସିଛି ଘର ନମ୍ବର 104 ଶୈଳେଶ୍ୱରୀ ବିହାର ଭୁବନେଶ୍ୱରରୁ। ଲେଖିଛନ୍ତି ଅରୁଣ କୁମୁଦିନୀ, ବୀଣାପାଣି, ସୁରେନ୍ଦ୍ର ରାୟବାବୁ, ଲୀଲା ପଟେଲ ବାବୁ, ସୁରେଶ ପାଣିଗ୍ରାହୀ ଓ ତାଙ୍କର ପତ୍ନୀ ଶଶାଙ୍କ ପଟ୍ଟନାୟକ, ନୀଳମାଧବ, ବନଲତା, ଜୟନ୍ତୀ ଏବଂ କୃଷ୍ଣଚନ୍ଦ୍ର। ଆପଣମାନେ ପସନ୍ଦ କରିଛନ୍ତି ମିଷ୍ଟର ଆସି କଥାଚିତ୍ର ଗୀତ ଶୁଣିବାକୁ। କଣ୍ଠରେ ସଜେଇଛନ୍ତି କୁମାର ସାନ। ଶୁଣିଦେଉଛି ବନ୍ଧୁ ଆପଣମାନଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ କଥା ଚିତ୍ର କସୁର କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଜ୍ଞିକ ଶୁଣିବାକୁ ଚିଠି ପଠାଇଛନ୍ତି ସଂଯୁକ୍ତା ଦାସ ମଞ୍ଜୁ ମମତା କାଞ୍ଚନ ରାନା ମାମୁନି ରାଜା ବାପି ଏବଂ ପପୁ ନସଲାପୁର ନୂଆହାଟ କୋଠାର ଭଦ୍ରକରୁ ଗୀତଟି ଏଥର ଆପଣମାନଙ୍କ ପାଖରେ ବନ୍ଧୁ ଶୁଣନ୍ତୁ।

ଏହି ଚିଠିରେ ଆପଣମାନେ ହେଲେ କୁଞ୍ଜକୋଠିର କନ୍ତଲ ଆଠଗଡ଼ରୁ ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ଶିବାଶିଷ ବିଜୟଲକ୍ଷ୍ମୀ ବୈଜୟନ୍ତୀ ଦିଦି ଲାବଣ୍ୟ ଦିଦି ସ୍ୱର୍ଣ୍ଣ ଅଫା ଏବଂ ନାତୁଣୀ ଆଦ୍ୟାଶା ଆନନ୍ଦିତା ଆପଣମାନେ ଅନୁରୋଧ କରିଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲଙ୍କୁ ଶୁଣିବା ପାଇଁ। ଶୁଣନ୍ତୁ ବନ୍ଧୁ ମଜବୁର ଏହି ମନଛୁଆଁ ଗୀତ।

ପରବର୍ତ୍ତୀ ଅନୁରୋଧକାରୀ ଶ୍ରୋତା ହେଲେ ବନମାଳି ଦାସ, ରାମଚଣ୍ଡୀ ନରଡ଼ଗଡ଼ ଖୋର୍ଦ୍ଧାରୁ, ଏବଂ ଆୟତପୁର କଟକରୁ ଆପଣ ହେଲେ ରମେଶ ଚନ୍ଦ୍ର ବେହେରା। ଶୁଣି ଦେଉଛି ବନ୍ଧୁ ସିନ୍ଦୁରର ଏଇ।

ସମୟର ଇସାରା ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମଟି କେମିତି ଲାଗୁଛି ନିଶ୍ଚୟ ଲେଖିବେ, ଅନୁରୋଧର ଚିଠିଟିଏ ଦେବେ। ଏହି ଆଶା ରଖି ଆପଣଙ୍କଠାରୁ ବିଦାୟ ନେଉଛି। ସୁସ୍ଥ ଥାଆନ୍ତୁ, ଭଲରେ ଥାଆନ୍ତୁ।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ରାତି 11:00। ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ମହାପାତ୍ର କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ନେଇ ନିଆଗଲା ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦ୍ୱୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଷ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ମାଝୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। ଭୁବନେଶ୍ୱରଠାରେ ମାଲକାନଗିରି ଜିଲ୍ଲାର ଜମିଜମା ସମ୍ଭନ୍ଧିତ ବିଭିନ୍ନ ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ। ସେପ୍ଟେମ୍ବର ସୁଦ୍ଧା ବକେୟା ଥିବା ଜମିଜମା ମାମଲା ବନ୍ଦୋବସ୍ତ କରିବାକୁ ଦେଲେ ନିର୍ଦ୍ଦେଶ। ଓଡ଼ିଶା ରାଜ୍ୟସଭା ଉପନିର୍ବାଚନ ନିମନ୍ତେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆସନ୍ତା ମାସ 18 ତାରିଖରେ ହେବ ଭୋଟ୍ ଗ୍ରହଣ। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ। ଭୁବନେଶ୍ୱର ପୁରୀ 316 ନମ୍ଘର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ। ଭିଡ଼ ନିୟନ୍ତ୍ରଣ ପାଇଁ ନିର୍ମାଣ ହେବ ଫ୍ଲାଇଓଭର ଏବଂ ଭେହିକିଲ୍ ଅଣ୍ଡରପାସ୍। ଆସନ୍ତାବର୍ଷ ଓଡ଼ିଶାରେ ଆୟୋଜିତ ହେବ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଜିର ମୁଖ୍ୟ ସମ୍ଭାଦ ସମାପ୍ତ ହେଲା। ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ରାତି 11:07। ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଅନୁଚିନ୍ତା 6:35 ଉପସ୍ଥାପନ କରିବେ ମୀର ଅବଦୁଲ ରଜାକ। ଆମର ସ୍ୱାସ୍ଥ୍ୟ 7:10 ଏଥିରେ ଶୁଣିବେ ଆଲୋଚନା ଜୀବାଣୁ ନାଶକ ଔଷଧର ସଦୁପଯୋଗ। ଆଲୋଚନା କରିବେ ଡାକ୍ତର ନିରଞ୍ଜନ ମହାନ୍ତି। କଥିକା 7:35 ଏଥିରେ ବିଷୟ ରହିଛି ଭାରତୀୟ ମୁକ୍ତି ସଂଗ୍ରାମର ଅନନ୍ୟ ବିପ୍ଳବୀ ବୀର ସାଭରକର। ଆଲୋଚକ ଜଗବନ୍ଧୁ ମିଶ୍ର। ସଜଫୁଲ 7:40 କଣ୍ଠଶିଳ୍ପୀ କୁମକୁମ ମିଶ୍ର ଏବଂ ସୁନୀଲ କୁମାର ମଲ୍ଲିକ, ସଙ୍ଗୀତ ପ୍ରଦୀପ କୁମାର ରାଉତ। ଦିନ 10:00 ପ୍ରଚାର କରିବୁ ନାଟକ କାଳଜୟୀ ବୀର ସାଭରକର। ମୂଳ ରଚନା ଜୟବର୍ଦ୍ଧନ, ବେତା ରୂପାନ୍ତର ବିନୋଦ କୁମାର, ଓଡ଼ିଆ ଅନୁବାଦ ପ୍ରଦୀପ କୁମାର ଡାଭେ, ପ୍ରଯୋଜନା ରଣଦୀପ ପ୍ରଧାନ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ, କିନ୍ତୁ ଆମର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି 5:55। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ। ଜୟ ହିନ୍ଦ।
1: ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ଭିକାରୀ ଚରଣ ବଳ, ଶିଳ୍ପୀଙ୍କ କଣ୍ଠରେ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା। ହୃଦ ସିଂହାସନେ ବସାଇ ମୋଦିନୀ, ଅରବି ନାହିଁ ତ ଆରତୀ, କରୁଣ କଣ୍ଠରେ ତବଶ୍ରୀ ପୟରେ କରିତ ଜାଣିନା ବିନତୀ।

ଅରିଗଞ୍ଜନ ହରିକଞ୍ଜ ଚରଣେ ତୋର ସଞ୍ଜ ସକାଳେ ଶରଣ ମାଗଇ ରଖ ଶରଣ ପଞ୍ଜର ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ରଚନା ଗାଇଛନ୍ତି ରେନା ସେନ୍।

ବନ୍ଦିନୀର ପରବର୍ତ୍ତୀ ଭକ୍ତି ଗୀତ ଗାଇଛନ୍ତି ପ୍ରଦୀପ କୁମାର ଦାସ, ଶିଳ୍ପୀଙ୍କ କଣ୍ଠରେ ଉପେନ୍ଦ୍ର ପ୍ରସାଦ ନାୟକଙ୍କ ରଚନା। ଅରୂପରେ ରୂପ ଅଜପାରେ ଜପ ଅଲେଖାରେ ଲେଖ ତୁମେ, ଅନାମରେ ନାମ ଅଧାମରେ ଧାମ ଅବନା ତୁମରେ ନାମେ।

ଜଗତକର୍ତ୍ତାନା ତ ମିଛେ ହରି ବୋଲାଉଛ, ଅନ୍ତରେ କପଟ ରଖି କ୍ଷତିରେ ଦାତା ହୋଇଛ। ପୁରାତନ ରଚନା ଗାଇଛନ୍ତି ସସ୍ମିତା ମହାପାତ୍ର।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ଅକ୍ଷୟ କୁମାର ଆଚାର୍ଯ୍ୟ। ମା ତୁମି ଆସିବ ବୋଲି ବାଢ଼ିଛି ଧରଣୀ ରାଣୀ ଅର୍ଘ୍ୟ ଥାଳି। ଗୀତ ରଚନା ଅଲେଖ ଚନ୍ଦ୍ର ବିଶ୍ୱାଳ।

ତୋପଣ ତ କାନି ତଳେ ଥିଲେ ମାଗ କାହାକୁ ନାହିଁ ମୋ ଡର, ଜନନିକତର ଅଭୟ ଚରଣେ ଲୟ ରହିଥାଉ ମୋର। ଆଜିର ବନ୍ଧନର ଶେଷ ଭକ୍ତି ଅର୍ଘ୍ୟ ଦ୍ୱୈତକୋଟିରେ ଗାଇଛନ୍ତି ସନ୍ତୋଷ କୁମାର କର ଏବଂ ରାଜଶ୍ରୀ ରଥ। ଗୀତ ରଚନା ରାଧାନାଥ ଦାସ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାରେ ଶୁଣୁଥିଲେ ଭିକାରୀ ଚରଣ ବଳଙ୍କ କଣ୍ଠରେ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା, ରୀନା ସେନ୍ଙ୍କ କଣ୍ଠରୁ ଶୁଣୁଥିଲେ ଅନ୍ତର୍ଯ୍ୟମୀ ମିଶ୍ରଙ୍କ ରଚନା, ଉପେନ୍ଦ୍ର ପ୍ରସାଦ ନାୟକଙ୍କ ରଚନାରେ କଣ୍ଠଦାନ କରିଥିଲେ ପ୍ରଦୀପ କୁମାର ଦାସ, ସସ୍ମିତା ମହାପାତ୍ର ଗାଇଥିଲେ ପୁରାତନ ରଚନାରୁ, ଅଲିଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରେ କଣ୍ଠଦାନ କରିଥିଲେ ଅକ୍ଷୟ କୁମାର ଆଚାର୍ଯ୍ୟ, ଶେଷରେ ଦ୍ୱିତୀୟ କଣ୍ଠରେ ସନ୍ତୋଷ କୁମାର କର ଏବଂ ରାଜଶ୍ରୀ ରଥ ଗାଇଥିଲେ ରାଧାନାଥ ଦାସଙ୍କ ରଚନା।

ସାଧୁ ଜଣକ ବସିଛନ୍ତି, ତାଙ୍କ ଚାରିକଡ଼ରେ ଶିଷ୍ୟମାନେ ବସିଛନ୍ତି ଏବଂ ଶୀତକୁ ଟିକେ ଅଟକେଇ ରଖିବା ପାଇଁ ଧୂନିଟିଏ ଲଗାହେଇଛି। ଧୂନି ଭିତରକୁ ଗୋଟେ କାଠ ଖଣ୍ଡେ, ବଡ଼ କାଠ ଖଣ୍ଡେ ଦିଆହେଇଛି। କାଠଟି ଜଳୁଛି ମଧ୍ୟ, ଗୋଟିଏ ପଟରେ ନିଆଁ ଜଳୁଥିଲା ବେଳେ କାଠର ଅନ୍ୟ ପଟରେ ଧୀରେ ଧୀରେ ପାଣି ଜକେଇ ଆସୁଛି ଏବଂ କାଠ ଯେତିକି ଜଳି ଜଳି ଯାଉଛି ଏପଟରେ ପାଣି ସେତିକି ଅଧିକ ଅଧିକ ବାହାରୁଛି। ଏହି ଦୃଶ୍ୟ ଦେଖି ସାଧୁ ଜଣଙ୍କ ଶିଷ୍ୟମାନଙ୍କୁ ପଚାରିଲେ, କୁହତ ଦେଖି ଏଇ ଯେଉଁ ଦୃଶ୍ୟ, ଗୋଟିଏ ପଟରେ କାଠ ଜଳୁଛି ଅନ୍ୟ ପଟରେ ପାଣି ଝରି ଯାଉଛି, ଏଥିରୁ ଶିକ୍ଷା ଲାଭ କରୁଛ କ'ଣ? ଶିଷ୍ୟମାନେ ନୀରବ ରହିଲେ। ଦିବ୍ୟଦ୍ରଷ୍ଟା ସାଧୁ ଶିଷ୍ୟମାନଙ୍କୁ ଚାହିଁ କହୁଛନ୍ତି, ଦେଖ ଏଥିରେ ଗୋଟିଏ ତତ୍ତ୍ୱ ମୋ ମନକୁ ଆସୁଛି। ଆମେ ସମସ୍ତେ ସଂସାର ଭିତରେ ରହି ଭଗବାନଙ୍କୁ ଭୁଲି ଯାଉଛୁ। ଭଗବାନଙ୍କର ବିସ୍ମୃତିରେ ଆମମାନଙ୍କର ଜୀବନରେ ଅନେକ ଦୁଃଖ ଅଶାନ୍ତି ଆସୁଛି। ଦୈବ ସଂଯୋଗରୁ, ଦୈବୀ କୃପାରୁ, ସାଧୁସନ୍ଥ ମହାପୁରୁଷଙ୍କର ପ୍ରେରଣାରୁ ଆମେ ଯେତେବେଳେ ଅନୁଭବ କରୁ ଯେ ସଂସାରରେ ରହିଛୁ ସତ, ଆମମାନଙ୍କର ମନ ଟିକେ ଭଗବାନଙ୍କ ଆଡ଼କୁ ଯାଉ, ଏବଂ ସେତିକିବେଳେ ଆମେମାନେ ଧୀରେ ଧୀରେ ପ୍ରଭୁ ବିଚ୍ଛେଦର ଦୁଃଖ ଅନୁଭବ କରୁ। ଆମେ ସେତେବେଳେ କୃତଜ୍ଞତାରେ ଭରୁ ଯେ ହେ ପ୍ରଭୁ, ତୁମେ କେତେ କରୁଣାମୟ, ଏ ମଣିଷ ଜୀବନ ଦେଇଛ, ଏ ସୁନ୍ଦର ସଂସାର ଦେଇଛ, ପରିବାର ଦେଇଛ, ସବୁକିଛି ଦେଇଥିଲା ବେଳେ ମଧ୍ୟ ମୁଁ ଏତେ କୃତଜ୍ଞ, ମୁଁ ତୁମ ପ୍ରତି ମନ ଟିକେ ଦେଇନାହିଁ, ତୁମ ପ୍ରତି ମୁଁ କୃତଜ୍ଞ ନୁହଁ, ତୁମକୁ ମୁଁ ଧନ୍ୟବାଦ ଜଣେଇ ନାହିଁ। ସେଇଥିପାଇଁ ତା ଭିତରେ ଆଖିରେ ଲୁହ ଝରି ପଡ଼େ, ସେପଟରେ ବିଚ୍ଛେଦର ଅଗ୍ନିରେ ସେ ଜଳି ଉଠେ। ଆମମାନେ ସଂସାରରେ ଅଛୁ, ସଂସାରରେ ରହିଲେ ଦୁଃଖ କଷ୍ଟ ଆସିବ, କିନ୍ତୁ ଦୁଃଖ କଷ୍ଟକୁ ଭୁଲିବାକୁ ହେଲେ ପ୍ରଭୁଙ୍କୁ ଧରିବା ଦରକାର। ଏହି ଦୃଷ୍ଟାନ୍ତ ଦେଇ ସାଧୁ କହୁଛନ୍ତି।

ଗୋଟିଏ ପଟରେ ନିଆଁ ଜଳୁଛି ଅର୍ଥାତ୍ ଗୋଟିଏ ପଟରେ ବିଚ୍ଛେଦର ଅଗ୍ନି ଜଳୁଛି, ଗୋଟିଏ ପଟରେ ଜ୍ଞାନର ଅଗ୍ନି ଜଳୁଛି, ଗୋଟିଏ ପଟରେ ବିବେକର ଅଗ୍ନି ଜଳୁଛି। ଆମମାନଙ୍କ ଭିତରେ ଜ୍ଞାନ ବିବେକ ପ୍ରକଟିତ ହେଉ, ଆମ ଭିତରେ ପ୍ରଭୁ ବିଚ୍ଛେଦ ଟିକେ ବ୍ୟାକୁଳତା ସୃଷ୍ଟି କରୁ ପ୍ରଭୁ ମିଳନ ପାଇଁ। କେବଳ ସେତିକି ନୁହଁ, ଇଏ କେବଳ କଥାର କଥା ନୁହଁ, ସେଥିପାଇଁ ଆଖିରୁ ମଧ୍ୟ ଟିକେ ଲୁହ ଝରି ପଡ଼ୁ। ଶ୍ରୀରାମକୃଷ୍ଣ ପରମହଂସ କହୁଥିଲେ, ସଂସାରୀ ମଣିଷ ସଂସାର ପାଇଁ ଅନେକ କାନ୍ଦେ, କିନ୍ତୁ ଭଗବାନଙ୍କ ପାଇଁ କାନ୍ଦେ କିଏ? ସଂସାରୀ ମଣିଷ ଟିକେ ଦୁଃଖ ପଡ଼ିଲେ, କଷ୍ଟ ପଡ଼ିଲେ ଆଖିରୁ ଲୁହ ଝରେଇ ଦିଏ, ବନ୍ଧୁ ବିଚ୍ଛେଦରେ ମଧ୍ୟ ଆଖିରୁ ଲୁହ ଝରେ, ପ୍ରଭୁ ମିଳନ ପାଇଁ ବ୍ୟାକୁଳତାର ସହିତ କାହା ଆଖିରୁ ଲୁହ ଝରେ? ଏଥିପାଇଁ ଗୋଟିଏ କଥା, ଆମମାନଙ୍କର ଜୀବନ ସଂସାରରେ ଥିଲେ ମଧ୍ୟ ଟିକେ ପ୍ରଭୁଙ୍କ ଆଡ଼କୁ ଯାଉ। ଆମମାନଙ୍କର ଜୀବନ ଜ୍ଞାନ ବିବେକ ଅଗ୍ନିରେ ଟିକେ ଜଳି ଉଠୁ ଆମ ହୃଦୟର ବେଦୀ, ଯେଉଁଠି ଆମର ଜୀବନ ଆଲୋକିତ ହେବ, ଆମ ଜୀବନରେ ପ୍ରଭୁଙ୍କ ପ୍ରତି ମମତା ବଢ଼ିବ। ଯେଉଁ ବ୍ୟକ୍ତି ଜୀବନରେ ଭଗବାନଙ୍କ ପ୍ରତି ସମ୍ବନ୍ଧ ଟିକେ ଯୋଡ଼ନ୍ତି, ଯେଉଁ ବ୍ୟକ୍ତି ଆବେଗରେ ପ୍ରାର୍ଥନା କରନ୍ତି, ଯେଉଁ ବ୍ୟକ୍ତିଙ୍କର ଆଖିରେ ଲୁହ କେବଳ ନିଜର ଦୁଃଖ ପାଇଁ ନୁହଁ, ଅନ୍ୟର ଦୁଃଖ ପାଇଁ, ନିଜର ସୁଖ ପାଇଁ ନୁହଁ, ପ୍ରଭୁ ମିଳନଜନିତ ସୁଖ ପାଇଁ, ସେତେବେଳେ ସେ ବ୍ୟକ୍ତିର ଜୀବନ ଆହୁରି ସୁନ୍ଦର ହୁଏ। ସେହିଭଳି ବ୍ୟକ୍ତି ସମାଜରେ ସୁନ୍ଦର ବ୍ୟକ୍ତି ଭାବରେ ପୂଜା ପାଆନ୍ତି, ସେହିଭଳି ବ୍ୟକ୍ତି ତାଙ୍କ ଜୀବନକୁ ଅନ୍ୟମାନଙ୍କ ପାଇଁ ଆଦର୍ଶ ମଧ୍ୟ କରିଦିଅନ୍ତି। ଆମମାନେ ପରିବାରରେ ସେହିଭଳି ପରିବେଶ ସୃଷ୍ଟି କରିବା ଦରକାର, ଛୋଟ ପିଲାଙ୍କ ମନରେ ପ୍ରଭୁଙ୍କ ପ୍ରତି ଟିକେ ଆଗ୍ରହ ବଢ଼ୁ। ପ୍ରଭୁଙ୍କ ପ୍ରତି ଆଗ୍ରହ ବଢ଼ିଲେ ମାନସିକ ଶାନ୍ତି, ବୌଦ୍ଧିକ ବିକାଶ ଏବଂ ଜୀବନରେ ଶାନ୍ତି ସମ୍ଭବ।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ପ୍ରଜ୍ଞାନନ୍ଦ ଗିରି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 47ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଶୁକଦେବ ବ୍ୟାସଙ୍କୁ ପ୍ରଣାମ କରି ଶ୍ରୀହରିଙ୍କ ଗୁଣ କୀର୍ତ୍ତନ କଲେ। ଏ ଜଗତରେ ସେ ଜୀବ ସୃଷ୍ଟି କରିଛନ୍ତି, ସବରି ଭିତରେ ଆତ୍ମରୂପୀ ଅଛନ୍ତି। ପୂର୍ବକାଳରେ ନାରଦ ମୁନି ବ୍ରହ୍ମାଙ୍କୁ ଯାହା ପଚାରିଥିଲେ ସେହି କଥା ମୁଁ କହିବି। ନାରଦ ବ୍ରହ୍ମାଙ୍କୁ କହିଲେ, ତୁମେ ତ ସୃଷ୍ଟି ହେବା ଆଗରୁ ଅଛ, ତେଣୁ ତୁମ କଥା କାହାରିକୁ ଜଣା ନାହିଁ। ଭୂତ, ଭବିଷ୍ୟ, ବର୍ତ୍ତମାନ ତୁମକୁ ସବୁ ଜଣା। ତୁମେ ପୁଣି କାହାକୁ ତପସ୍ୟା କରୁଛ? ତୁମ ଉପରେ ଆଉ କିଏ ଅଛି? ବ୍ରହ୍ମା କହିଲେ, ନାରଦ, ତୁମେ ଯାହା କହିଲ ତାହା ଠିକ୍। ମୁଁ ଏ ସୃଷ୍ଟିର କର୍ତ୍ତା, କିନ୍ତୁ ଏ ସୃଷ୍ଟିକୁ ମୁଁ ଯେ ସର୍ଜନା କରିଛି ତାହା କେବଳ ବିଷ୍ଣୁଙ୍କ ଆଜ୍ଞାରେ। ସେହି ହରି ହେଉଛନ୍ତି ଜଗତର ଈଶ୍ୱର, ତାଙ୍କରି ଇଚ୍ଛାରେ ଆମ୍ଭେମାନେ ଚାଳିତ, ତାଙ୍କରି ମାୟାରେ ବଶୀଭୂତ ଏ ଜଗତ। ଅଜ୍ଞାନ ଫଳରେ ଲୋକେ ବିମୋହିତ ହୋଇ କହନ୍ତି,

0: ଶୁଣିଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 47ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରିଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଏହି ମାସ ବେବିକନ୍ ଲଗାଇବା ପାଇଁ ଉତ୍କୃଷ୍ଟ ସମୟ। VL42, ଏୟାର୍ଲି କମ୍ପୋଜିଟ୍, MEH 114, MEH 133 ଆଦି ଶଙ୍କର ଜାତୀୟ ବିହନ ଲଗାନ୍ତୁ। ଏକ ଏକର ଜମି ପାଇଁ 10-12 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ଅନୁମୋଦିତ ସାର ମଧ୍ୟରୁ 60 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର, 16 କିଲୋଗ୍ରାମ ପଟାସ ସାର, ସମୁଦାୟ ଫସ୍ଫରସ ଓ ପଟାସ ସାରର 1/3 ଯବକ୍ଷାରଜାନ ପ୍ରୟୋଗ କରନ୍ତୁ। ମୂଳ ସାର ଭଲ ଭାବେ ଉପର ମାଟି ମିଶାଇବା ପରେ ବେବିକନ୍କୁ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 20 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ ଲଗାନ୍ତୁ। ପ୍ରତିବୁଦାରେ 2 ହିସାବରେ ଏକର ପ୍ରତି 50-75 ହଜାର ଗଛ ଲଗାନ୍ତୁ। ବର୍ତ୍ତମାନ ସମୟରେ ଟମାଟୋ ଫସଲରେ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ପରିଚାଳନା ପାଇଁ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ଲଗାନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଟମାଟୋ ଫସଲରେ ଧଳାମାଛିର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ କିମ୍ବା 200 ମିଲିଲିଟର ପାଇରୋଫ୍ଲୋକ୍ସିଫେନ୍ ନାମକ କୀଟନାଶକ କିମ୍ବା 250 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଶୋଷକ ପୋକ ଯଥା ଯୌ ପୋକ ଓ ପତ୍ର ଅଙ୍କୁଣୀ ପୋକ ଲାଗିବାର ସମ୍ଭାବନା ରହିଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ, 400 ମିଲିଲିଟର ପ୍ରୋଫେନୋଫସ୍ ଓ ଫେନୋପାଇରେକ୍ସିମେଟ୍ର ମିଳିତ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳାମାଛି ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି

ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼ ଓ 8 ମିଲିଲିଟର ମାଲାଥିଅନ୍ ବା DDVP କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ 1 ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ କପ୍, ସଢ଼େଇ କିମ୍ବା ପ୍ଲାଷ୍ଟିକ୍ରେ ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବର୍ତ୍ତମାନ ସମୟରେ ଆମ୍ବରେ ଫଳମାଛି ଲାଗିବାର ସମ୍ଭାବନା ଅଛି। ଫଳମାଛି ଆକ୍ରାନ୍ତ ହେଲେ ଫଳଗୁଡ଼ିକ ଝଡ଼ିପଡ଼େ ଓ ଖାଇବା ଅନୁପଯୋଗୀ ହୋଇଥାଏ। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 1 ଲିଟର ପାଣିରେ 100 ଗ୍ରାମ ଗୁଡ଼ ଓ 2 ମିଲିଲିଟର ମାଲାଥିଅନ୍ ବା 2 ଗ୍ରାମ କାଟ୍ରା ହାଇଡ୍ରୋକ୍ଲୋରାଇଡ୍ କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପରୁ 100 ମିଲିଲିଟର ନେଇ ଏକର ପ୍ରତି 8-10 ସ୍ଥାନରେ ଛୋଟ ସଢ଼େଇ କିମ୍ବା ମାଟି କିମ୍ବା ପ୍ଲାଷ୍ଟିକ୍ ଉପରେ ରଖି ଗଛ ଡାଳରେ 5 ଫୁଟ ଉଚ୍ଚରେ ଝୁଲାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟ ଆଜିଠାରେ ଆସନ୍ତୁ ଶୁଣିବା ଆମ ଖାଦ୍ୟ କେତେ ପୁଷ୍ଟିକର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରୀତାଞ୍ଜଳି ପ୍ରଧାନ।
4: ଜୀବନ ଧାରଣ ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ଏବଂ ସେଥିରେ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ବହୁତ ବେଶି। ଆମ ଖାଦ୍ୟ ପଦାର୍ଥ ଯେ କେତେ ପୁଷ୍ଟିକର ସେ ବିଷୟରେ ଧାରଣା ବେଶି ନଥାଏ। ବଜାରରେ ମିଳୁଥିବା ଫାଷ୍ଟଫୁଡ୍ ପାଟିକୁ ସୁଆଦିଆ ଲାଗିପାରେ, ତାହା ଆମ ଶରୀର ପାଇଁ ପୁଷ୍ଟିକର କି ଅପୁଷ୍ଟିକର ଆମକୁ ଜଣା ନଥାଏ। ଜଣେ ସାଧାରଣ ମଣିଷ ପାଇଁ ଦୈନିକ 1600-2000 କ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକ ହୋଇଥାଏ। ଆମ ଖାଦ୍ୟ ପଦାର୍ଥକୁ 6 ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି, ଯଥା କାର୍ବୋହାଇଡ୍ରେଟ, ବସା, ଖଣିଜ, ପ୍ରୋଟିନ, ଭିଟାମିନ ଓ ପାଣି। ଏହି ପୋଷକ ତତ୍ତ୍ୱକୁ ଆହୁରି ମଧ୍ୟ ବର୍ଗୀକୃତ କରାଯାଇପାରେ, ଯଥା କାର୍ବୋହାଇଡ୍ରେଟ, ପ୍ରୋଟିନ, ବସା ଓ ପାଣି ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପ୍ର ହୋଇଥିବା ବେଳେ ଭିଟାମିନ ଓ ଖଣିଜ ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପ୍ର। ମାଇକ୍ରୋନ୍ୟୁଟ୍ରିସନ ସଂରଚନାତ୍ମକ ସାମଗ୍ରୀ ଯଥା ଏମିନୋ ଏସିଡ୍ରୁ ପ୍ରୋଟିନ୍ ପର୍ଯ୍ୟନ୍ତ ନିର୍ମାଣ କରିଥାଏ ଓ ଲିପିଡ୍ରୁ କୋଷିକା ଝିଲ୍ଲି ଏବଂ କିଛି ଅଣୁର ନିର୍ମାଣ କରିଥାଏ ଏବଂ ଏହା ଶକ୍ତି ମଧ୍ୟ ପ୍ରଦାନ କରିଥାଏ। ଏହାକୁ କ୍ୟାଲୋରି ଦ୍ୱାରା ମପାଯାଇଥାଏ। 1 କାର୍ବୋହାଇଡ୍ରେଟ ଓ ପ୍ରୋଟିନ୍ରୁ ପ୍ରାୟ 5 ଶକ୍ତି ମିଳିଥିବା ବେଳେ ପ୍ରତି 1 ବସାରୁ 9 ଶକ୍ତି ମିଳିଥାଏ। ଖାଦ୍ୟର ଆଉ ଏକ ବିଭାଗ ମଧ୍ୟ ରହିଛି, ତାହା ଫାଇବର। ଶରୀରରେ ଯାନ୍ତ୍ରିକ ଓ ରାସାୟନିକ ପ୍ରକ୍ରିୟା ପାଇଁ ଏହା ଆବଶ୍ୟକ ହୋଇଥାଏ। ଅଧିକାଂଶ ଖାଦ୍ୟ ପଦାର୍ଥରେ ବିଭିନ୍ନ ପ୍ରକାରର ବିଷାକ୍ତ ପଦାର୍ଥ ରୂପରେ ଅନ୍ୟ ପଦାର୍ଥ ଓ କିଛି ପୋଷକ ବର୍ଗର ମଧ୍ୟ ମିଶ୍ରଣ ହୋଇଥାଏ। କିଛି ଲୋକଙ୍କୁ ଖାଦ୍ୟଭାବ ଜନିତ ରୋଗ ଦେଖାଯାଉଥିବା ବେଳେ କିଛି ଲୋକଙ୍କର ମୋଟାପା ଆଦି ରୋଗ ମଧ୍ୟ ଦେଖାଯାଇଥାଏ। ଜଣେ ବୟସ୍କ ବ୍ୟକ୍ତି ପାଇଁ ପୁଷ୍ଟିକର ଖାଦ୍ୟ ହିସାବରେ ସାଧାରଣ ଦୈନିକ 2875 କିଲୋକ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକତା ହୋଇଥାଏ। ସେଥିରୁ ପ୍ରୋଟିନ 60 କ୍ୟାଲସିୟମ 400 ଆଇରନ 25 ଭିଟାମିନ୍ ଏ 600 ଥାୟାମିନ୍ର ଆବଶ୍ୟକତା ରହିଛି 1.2 ରାଇବୋଫ୍ଲାଭିନ୍ 100 ନିଆସିନ୍ 16 ଆସ୍କର୍ବିକ ଏସିଡ୍ ବା ଭିଟାମିନ୍ ସିର ଆବଶ୍ୟକତା ରହିଛି 40 ଏବଂ ଫଲିକ୍ ଏସିଡ୍ର ଆବଶ୍ୟକତା ରହିଛି 100 ଭିଟାମିନ୍ B12 ଆବଶ୍ୟକତା ରହିଛି 1 ପୁଷ୍ଟିକର ଭୋଜନ ଆମେ କାହାକୁ କହିବା? ଯେଉଁ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇପାରୁଥିବ ସେଭଳି ଖାଦ୍ୟ ଖାଇବା ଆମେ ଉଚିତ। ଭୋଜନରେ କଞ୍ଚା ପରିବାକୁ

0: ସାଲାଦ ଆକାରରେ ନିଶ୍ଚୟ ଖାଇବା ଦରକାର। ରନ୍ଧା ଖାଦ୍ୟରେ ମଧ୍ୟ ସବୁଜ ପନିପରିବା ରହିବା ଦରକାର। ଏଥିରୁ ଭିଟାମିନ, ଖଣିଜ, ଲବଣ ଅଧିକ ପରିମାଣରେ ପାଇପାରିବେ ଏବଂ ଅଧିକ ପନିପରିବା ଖାଇବା ଦ୍ୱାରା ଆମର ଫାଇବର ଜିନିଷ ମଧ୍ୟ ଆମେ ପାଇପାରିବା। ଗାଜର, ବିଟ, ପିଆଜ, ଅଦା, ବନ୍ଧାକୋବି, କାକୁଡ଼ି, ଧନିଆ ପତ୍ର ଏବଂ ପାଳଙ୍ଗ ଶାଗ, ମୂଳା ଆଦିରୁ କଞ୍ଚା ଖିଆଯାଇପାରିବ ଏବଂ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇ ଦେଇଥାଏ। ସବୁବେଳେ ତାଜା ପନିପରିବା ଖାଇବା ଉଚିତ। ପରିବା ମଧ୍ୟରେ ସବୁଜ ପରିବାର ଅଧିକ ବ୍ୟବହାର କରିବା ଦରକାର। ଋତୁ ଅନୁସାରେ ମଧ୍ୟ ପରିବା ବ୍ୟବହାର କରିବା ଉଚିତ, କାରଣ ଏହା ପ୍ରକୃତିର ଅନୁକୂଳ ଓ ପୁଷ୍ଟିକର ହୋଇଥାଏ। ଫଳର ବ୍ୟବହାର ଅଧିକରୁ ଅଧିକ କରାଯାଇପାରିବ। ବ୍ୟସ୍ତତା ମଧ୍ୟରେ ଭୋଜନ ନ କରି ଆରାମରେ ଖାଇଲେ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇଥାଏ। ଗୋଟିଏ ରୁଟି ତିଆରି କରିବାରେ ଏକ ଘଣ୍ଟା ପୂର୍ବରୁ ଅଟା ଦଳି ରଖିବା ଆବଶ୍ୟକ। ଏହାଦ୍ୱାରା ରୁଟି ହାଲୁକା ଏବଂ ଶୀଘ୍ର ପାଚନଯୁକ୍ତ ହୋଇଥାଏ। ଭୋଜନ କରିବା ସମୟରେ ପାଣି ପିଇବା ଅନୁଚିତ। ଯଦି ପାଣି ପିଇବା ତାହେଲେ ଅତି କମ୍ ପାଣି ପିଇବା ଆବଶ୍ୟକ। ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି ଛଡ଼ା ଅନ୍ୟମାନେ କମ୍ ତୈଳଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଆମ ଖାଦ୍ୟ କେତେ ପୁଷ୍ଟିକର, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରେତାଞ୍ଜଳି ପ୍ରଧାନ।

ଶ୍ରୋତା ବନ୍ଧୁ, ଆପଣ ସକାଳର ନିତ୍ୟକର୍ମ ସାରି ଖବରକାଗଜର ପୃଷ୍ଠା ଓଲଟେଇବେଣି। ଅନେକ ଖବର ପଢ଼ିସାରି ଆପଣଙ୍କ ଭିତରେ ସୃଷ୍ଟି ହେଉଥିବା କିଛି ନୂଆ ଭାବନା, ଆପଣ ନିଜ କଥା ତ ଭାବୁଥିବେ, ତା ସହ ଦେଶ କଥା ମଧ୍ୟ ଭାବି ବସୁଥିବେ। ଦେଶର ଗତି ପ୍ରଗତି କୋଉ ଆଡ଼କୁ ସେଇ କଥା ମଧ୍ୟ ଭାବୁଥିବେ ନା ନାହିଁ କହିଲେ? ଆଉ ଦେଶର ବିକାଶ ପାଇଁ ଆପଣଙ୍କ ମନରେ କେତେ ଭାବନା ସୃଷ୍ଟି ହେଉଥିବ, ଆପଣ ପରିକଳ୍ପନା କରୁଥିବେ କେତେ କଥା, ପାନୀୟ ଜଳ ସ୍ୱାସ୍ଥ୍ୟରୁ ରାସ୍ତାଘାଟ ନିର୍ମାଣ ପର୍ଯ୍ୟନ୍ତ ଅନେକ ସମସ୍ୟାର କଥା ଭାବୁଥିବେ। ହେଲେ ଶ୍ରୋତାବନ୍ଧୁ, କେବଳ ସମସ୍ୟା କଥା ଭାବିଲେ ହେବ ନାହିଁ, ତାର ସମାଧାନ ପାଇଁ ରାସ୍ତା ବାହାର କରିବାକୁ ପଡ଼ିବ। ଏ ଦିଗରେ ସଚେତନ ହୋଇ କାମ କଲେ ସିନା ଦେଶର ବିକାଶ ହେବ, ଗାଁ ହସିବ, ଦେଶ ହସିବ। ହଁ ଶ୍ରୋତାବନ୍ଧୁ, ଆମ ଦେଶର ସରକାର ଏଥିପାଇଁ ଚୁପ୍ ହୋଇ ବସି ନାହାନ୍ତି, ବିକାଶ ପାଇଁ ସମସ୍ତଙ୍କର ଉନ୍ନତି ପାଇଁ ସରକାର ତିଆରି କରୁଛନ୍ତି ଅନେକ ଯୋଜନା।

0: ଏସବୁ ଯୋଜନାର ଲକ୍ଷ୍ୟ ହେଉଛି ସବୁ ଲୋକ କିଭଳି ଭଲରେ ରହିବେ, ସବୁ ବର୍ଗ ଲୋକଙ୍କର ଦ୍ରୁତ ଆର୍ଥିକ ପ୍ରଗତି ହେବ। ତେବେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ଯୋଜନାଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ସ୍ୱଦେଶ ଦର୍ଶନ ଯୋଜନା ଏବଂ ତା ସହିତ ଯୋଡ଼ି ଦିଆଯାଇଛି ପ୍ରସାଦ ଯୋଜନା। ଏହି ସମ୍ପର୍କରେ କାର୍ଯ୍ୟକ୍ରମରେ କହିଛନ୍ତି ଡକ୍ଟର ମନୋଜ କୁମାର ମିଶ୍ର।
1: ନିକଟ ଅତୀତରେ ୟୁନିୟନ ଗଭର୍ଣ୍ଣମେଣ୍ଟ ସ୍ୱଦେଶ ଦର୍ଶନ ଯୋଜନା ଏବଂ ପ୍ରସାଦ ଯୋଜନା ନାମରେ ଦୁଇଟି ଯୋଜନା ଇନକ୍ରେଡିବଲ୍ ଇଣ୍ଡିଆ କ୍ୟାମ୍ପେନ୍ ବ୍ୟାନରରେ ଆରମ୍ଭ କରିଛି। ସ୍ୱଦେଶ ଦର୍ଶନ ଯୋଜନାରେ ଆଗରୁ ମାତ୍ର 7 ବୁଦ୍ଧିଷ୍ଟ ସାଇଟ୍ ୟୁପି ଏବଂ ବିହାରରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ନିଆଯାଇଥିଲା। ଏବେ ଆହୁରି 21 ଷ୍ଟେଟ୍ରେ 13 ଥେମାଟିକ୍ ସର୍କିଟ୍କୁ ପର୍ଟିକୁଲାର୍ଲି ବୁଦ୍ଧିଷ୍ଟ ସର୍କିଟ୍, ନର୍ଥ ଇଷ୍ଟ ଇଣ୍ଡିଆ ସର୍କିଟ୍, କୋଷ୍ଟାଲ ସର୍କିଟ୍, ହିମାଲୟନ ସର୍କିଟ୍, କ୍ରିଷ୍ଣା ସର୍କିଟ୍, ଇକୋ ସର୍କିଟ୍, ୱାଇଲ୍ଡ ଲାଇଫ୍ ସର୍କିଟ୍, ରୁରାଲ ସର୍କିଟ୍, ଏମିତି 13 ଥେମାଟିକ୍ ସର୍କିଟ୍କୁ ବର୍ତ୍ତମାନ ପ୍ରୋଜେକ୍ଟ ନିଆଯାଇଛି। ଏହି ପ୍ରସାଦ ଯୋଜନାର ସର୍ଟରେ ତାକୁ କହିବାକୁ ଗଲେ ସେଟା ହେଉଛି ପିଲଗ୍ରିମେଜ୍ ରିଜୁଭେନେସନ୍ ଆଣ୍ଡ ସ୍ପିରିଚୁଆଲିଟି ଅଗମେଣ୍ଟେସନ୍ ଡ୍ରାଇଭ୍। ସର୍ଟ ଫର୍ମରେ ଆବ୍ରିଭେଟେଡ୍ ଫର୍ମଟା ହେଉଛି ପ୍ରସାଦ, PRASAD। ଭାରତର ପର୍ଯ୍ୟାପ୍ତ ଟୁରିଜିମ୍ ରିସୋର୍ସେସ୍ ରହିଛି ଯୋଉଟାକି ଇଣ୍ଟରନ୍ୟାସନାଲ ମାର୍କେଟରେ ପ୍ରପର୍ଲି ୱାଇଡ୍ ସ୍ପିଡ୍ ପ୍ରମୋସନ୍ ଆଉ ଆଗ୍ରେସିଭ୍ ମାର୍କେଟିଂ କରାଯାଇପାରୁନି। ସେଥିପାଇଁ ଏହି ଦୁଇଟି ଯୋଜନା ଅତ୍ୟନ୍ତ ଫଳପ୍ରଦ ହେବ ବୋଲି ଆଶା କରାଯାଏ। ସ୍ୱଦେଶ ଦର୍ଶନ ଯୋଜନାରେ ପର୍ଟିକୁଲାର୍ଲି ରାମାୟଣ ଏବଂ ମହାଭାରତ ଦୁଇଟି ଏପିକ୍, ଯଦିଓ ତାକୁ ଆର୍କିଓଲୋଜିକାଲ ଏଭିଡେନ୍ସ ସେବା ଉପରେ ସେଇଟାକୁ ହିଷ୍ଟୋରିଆନ୍ ମାନେ ଆକ୍ସେପ୍ଟ କରୁନାହାନ୍ତି। ଇଣ୍ଟରନ୍ୟାସନାଲ ମାର୍କେଟରେ ରାମାୟଣ ଏବଂ ମହାଭାରତ ଆମର ଗ୍ରେଟ୍ ଏପିକ୍ସକୁ ସେସବୁ ଜାଗାରେ ଇନଫ୍ରାଷ୍ଟ୍ରକ୍ଚରାଲ ସପୋର୍ଟ କ'ଣ କରାଯାଇପାରିବ ତାର ଧ୍ୟାନ ଗଭର୍ଣ୍ଣମେଣ୍ଟ ଦେଇଛନ୍ତି ଏବଂ ପର୍ଟିକୁଲାର୍ଲି ସେଇ ଯୋଉ ଜାଗାଗୁଡ଼ିକ କେମିତି ଆକ୍ସେସିବୁଲ୍ କରାଯାଇପାରିବ ଡିଫରେଣ୍ଟଲି ଏବଲ୍ଡ ବା ସ୍ପେଶାଲି ଏବଲ୍ଡ ଲୋକମାନଙ୍କ ପାଇଁ ଏବଂ ଆକୋମୋଡେସନ୍, ଟ୍ରାନ୍ସପୋର୍ଟେସନ୍, ଆଟ୍ରାକ୍ସନ୍, ସାଇଟ୍ ସିଂ ପର୍ପୋଜ୍ ପାଇଁ ଏସବୁ ଜିନିଷ କରାଯାଇଛି ଏବଂ ପ୍ରସ୍ତାବ ଯୋଜନା ବାଇ ରୋଡ୍ କନେକ୍ଟିଭିଟି ଡେଭଲପ୍ କରାଯିବାର ସବୁ ସୁଯୋଗ ରଖାଯାଇଛି ଏବଂ ସେଠି ଜଣେ କମ୍ ଖର୍ଚ୍ଚରେ ଯାଇ ପହଞ୍ଚିପାରିବ, କମ୍ ଖର୍ଚ୍ଚରେ ରିଜନେବୁଲ ଖର୍ଚ୍ଚରେ ଆକୋମୋଡେସନ୍ ପାଇପାରିବ ଏବଂ ସେଇ ଜାଗାଗୁଡ଼ିକ ବୁଲିକିରି ଆମ ରିଚ୍ ପାଷ୍ଟ ଗ୍ଲୋରି ଯୋଉ ଆମର ରହିଛି ଭାରତୀୟ 5000 ଇୟର୍ସ ଅଫ୍ ଅନ୍ଇଣ୍ଟରପ୍ଟେଡ୍ ସିଭିଲାଇଜେସନ୍ର ଗୁରୁତ୍ୱ ରହିଛି ତାକୁ ସେ ହୃଦୟଙ୍ଗମ କରିପାରିବେ। ପ୍ରସାଦ ଯୋଜନାରେ ପୁରୀ, ଆଜମେର, ବାରାଣସୀ, ଦ୍ୱାରିକା ଇତ୍ୟାଦି ଯୋଉ ଯୋଉ ସିଟି ଗୁଡ଼ିକ ଆମର କଲଚରାଲ ଆଉ ହେରିଟେଜ୍ ପଏଣ୍ଟ ଅଫ୍ ଭ୍ୟୁରୁ ବିଶେଷ ଗୁରୁତ୍ୱ ରଖେ ଏସବୁ ଜାଗାକୁ ନିଆଯାଇଛି ଏବଂ ଏଇଟା ଅତି ଆନନ୍ଦର ବିଷୟ ପର୍ଟିକୁଲାର୍ଲି ଓଡ଼ିଶାର ଲୋକମାନଙ୍କ ପାଇଁ ଯେ ଆମର ପୁରୀକୁ ପ୍ରସାଦ ଯୋଜନାରେ ଗ୍ରହଣ କରାଯାଇଛି।

ଭାରତ ଇତିହାସ ପୃଷ୍ଠାରେ 1739 ମସିହା ଆଜି ଦିନରେ ହୋଇଥିବା ଐତିହାସିକ କର୍ଣ୍ଣାଲ ଯୁଦ୍ଧରେ ପାରସ୍ୟର ସମ୍ରାଟ ନାଦିର ଶାହା ମୋଗଲ ସମ୍ରାଟ ମହମ୍ମଦ ଶାହାଙ୍କୁ ପରାସ୍ତ କରି ଏହି ଅଞ୍ଚଳର ପ୍ରମୁଖ ସ୍ଥାନଗୁଡ଼ିକୁ ଦଖଲ କରିଥିଲେ। ମୋଗଲ ସମ୍ରାଟ ଶାହାଜାହାନଙ୍କ ଦ୍ୱାରା ନିର୍ମିତ ମୟୂର ସିଂହାସନ ଏବଂ କୋହିନୁର ହୀରା ଲୁଟ୍ କରି ନେଇଯାଇଥିଲେ ନାଦିର ଶାହା। ଏହି ଯୁଦ୍ଧ ବିଶାଳ ମୋଗଲ ସାମ୍ରାଜ୍ୟ ପତନର ସୂଚକାଙ୍କ ଥିଲା। ଉଣେଇଶହ 1999 ମସିହା ମେ 26 ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂଗଠନ ଏକକାଳୀନ 3 ଉପଗ୍ରହକୁ ଉତ୍କ୍ଷେପଣ କରି ସଫଳତା ହାସଲ କରିଥିଲା। ଏହି ସଫଳ ଘଟଣା ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଭାରତର ବର୍ଦ୍ଧିତ ଦକ୍ଷତା ଓ ବୈଜ୍ଞାନିକ ଉନ୍ନତିକୁ ପ୍ରଦର୍ଶନ କରିଥିଲା। ବିଶିଷ୍ଟ କ୍ରିକେଟର ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ ଶ୍ରୀଲଙ୍କା ବିପକ୍ଷରେ 318 ରନ୍ର ସହଭାଗିତା ସହିତ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ରେକର୍ଡ ସୃଷ୍ଟି କରିଥିଲେ। 1999 ମସିହା ଆଜି ତାରିଖରେ ମେ 26 ରେ ବର୍ତ୍ତମାନ ଉତ୍ତରାଖଣ୍ଡ ରାଜ୍ୟର ରୁଦ୍ରପ୍ରୟାଗଠାରେ ଗଡ଼ୱାଲ ହିମାଳୟରେ ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ମଣିଷଖିଆ ଚିତାବାଘକୁ ଧରାଯାଇଥିଲା। ଏହି ବାଘ 125ରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା। ପ୍ରସିଦ୍ଧ ଇଂରେଜ ଶିକାରୀ ଜିମ୍ କର୍ବେଟ୍ ଏହି ସଫଳତା ଅର୍ଜନ କରିଥିଲେ, ଯେଉଁ ଘଟଣା ଏବେ ମଧ୍ୟ ସେ ଅଞ୍ଚଳରେ ଲୋକପ୍ରିୟ ହୋଇ ରହିଛି। ବନ୍ଦେ ମାତରମ୍ ଆମ ରାଷ୍ଟ୍ରଗାନ ବନ୍ଦେ ମାତରମ୍ ସଙ୍ଗୀତ ରଚନାର 150ତମ ବାର୍ଷିକୀ

0: ପାଳନ କରୁଛୁ ଆମେ। ମନେ ପକାଉଛୁ ସେହି କାଳଚୟୀ ସ୍ରଷ୍ଟା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ। ହୁଏତ ସମ୍ପୂର୍ଣ୍ଣ ଦେଶରେ ଅବୟବକୁ ଲକ୍ଷ୍ୟ କରି ସାଙ୍ଗୀତିକ ଧାରାରେ ରଚନା ଆରମ୍ଭ କରିଥିଲେ ସେ ଏହି ଗୀତକୁ। ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତମାତାଙ୍କୁ କେବଳ ମାଟି ପାଣି ପଥର ଭଳି ଜଡ଼ ପଦାର୍ଥର ସ୍ୱରୂପ ନୁହେଁ, ବରଂ ଜୀବନ୍ତ ଆତ୍ମା ରୂପେ ପୂଜା ଅର୍ଘ୍ୟ ବାଢ଼ିବାରେ ସକ୍ଷମ ହୋଇଛନ୍ତି ଏହି ସଙ୍ଗୀତ ମାଧ୍ୟମରେ ବଙ୍କିମଚନ୍ଦ୍ର। ଏଣୁ ବନ୍ଦେ ମାତରମ୍ ସଙ୍ଗୀତ ଆମ ପାଇଁ ପ୍ରକୃତରେ ଓଜସ୍ୱୀ ମନ୍ତ୍ର ତୁଲ୍ୟ, ଭାରତୀୟଙ୍କ ଆତ୍ମାର ସ୍ୱର। ଆସନ୍ତୁ ଏହି ଅବସରରେ ଆମେ ଏହି ପବିତ୍ର ମହାନ ସଙ୍ଗୀତକୁ ଚେତନାଭୁକ୍ତ କରାଇ ଜନ୍ମଭୂମି ପ୍ରତି ଭଲ ପାଇବାକୁ ଜାରି ରଖିବା। ତାହେଲେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣଙ୍କ ଠାରୁ ବିଦାୟ ନେଉଛୁ। ପୁଣି ଭେଟିବୁ ଆସନ୍ତାକାଲି ସକାଳୁ ଠିକ୍ ଏହି ସମୟରେ। ରହୁଛୁ, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀ ମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକା ଆଜି ଏଥିରେ ଆସନ୍ତୁ ଶୁଣିବା ଓଡ଼ିଆ ଲୋକଗୀତରେ ଆଧ୍ୟାତ୍ମିକତା, କହିଛନ୍ତି ହଳଧର ଧୀର।
2: ଓଡ଼ିଶାର ଲୋକଗୀତରେ ଆଧ୍ୟାତ୍ମିକ ଚେତନା ଭରି ରହିଛି, ଏହାକୁ ଅସ୍ୱୀକାର କରାଯାଇ ନପାରେ। ଓଡ଼ିଆ ଜାତିର ଜୀବନ ଜିଜ୍ଞାସାର ସ୍ୱରଲିପି ହେଉଛି ଲୋକଗୀତ। ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି, ଆମର ମାଟି ହେଉଛି ପବିତ୍ର ମାଟି। ଲୋକଗୀତର ଆଧ୍ୟାତ୍ମିକ ଚେତନା କଥା କହିଲେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ରୂପ ଦର୍ଶନ ଓ ଚେତନା ମନ ଭିତରକୁ ଆସେ। ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଛାଡ଼ି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଲୋକଗୀତ ବାସ୍ତବତାର ସମ୍ପୂର୍ଣ୍ଣ ଚିତ୍ର ଆଙ୍କିବା ଅସମ୍ଭବ। ଭାଷା ଯେପରି ଯେକୌଣସି ଜାତିର ସାହିତ୍ୟ ଓ ସଂସ୍କୃତିର ରକ୍ଷକ, ସେହିପରି ମାନବ ଜାତି ଭାଷା ମାଧ୍ୟମରେ ତାହାର ଆକାଂକ୍ଷା, ଆଶା, ଅନ୍ତର ଭାବନା, ସ୍ମୃତି ଓ ଅନୁଭୂତିକୁ ଅନ୍ୟ ସମ୍ମୁଖରେ ଯେପରି ପ୍ରକାଶ କରିବାକୁ ସମର୍ଥ ହୋଇଥାଏ, ସେହିପରି ଲୋକଗୀତରେ ଆଧ୍ୟାତ୍ମିକ ଚେତନା ଆମ ସଂସ୍କୃତି, ଜଗନ୍ନାଥ ଧର୍ମ ଦର୍ଶନର ନିର୍ଯାସକୁ ନେଇ ସମଗ୍ର ବିଶ୍ୱକୁ ମାନବବୋଧତାର ଚିରନ୍ତନ ଭାଷା ଶୁଣାଇ ଆସୁଛି। ଜନସମାଜରେ ଲୋକଶ୍ରୁତିରେ ଆଧ୍ୟାତ୍ମିକ ଭାବନା ସମ୍ପର୍କିତ ଅନେକ ଗଦ୍ୟ ଓ ପଦ୍ୟ ରଚନାବଳୀ ରହିଛି। ଲିଖିତ ସାହିତ୍ୟ ପୂର୍ବରୁ ଲୋକମାନଙ୍କ ମୁହଁରେ ଲୋକଗୀତ ପ୍ରଚଳିତ ଥିଲା। ଏଥିରେ ସାମାଜିକ ଚିତ୍ର, ଧର୍ମ, ସଂସ୍କୃତି, ପର୍ବପର୍ବାଣୀ ନେଇ ଅସଂଖ୍ୟ କ୍ଷୁଦ୍ର ଗୀତିକା ରହିଛି। ପରବର୍ତ୍ତୀ ଅବସ୍ଥାରେ ଓଡ଼ିଆ ଭାଷାରେ ରଚିତ ହୋଇ ସାହିତ୍ୟରେ ସ୍ଥାନ ପାଇଲା। ଲୋକଗୀତରେ ଆଧ୍ୟାତ୍ମିକ ଅର୍ଥ ଲୋକଚେତନାରେ ଥିବା ଆତ୍ମା ଓ ପରମାତ୍ମା ସମ୍ପର୍କୀୟ ଅନେକ ଗୀତିକା ରହିଛି। ବିଶେଷ ଭାବରେ ଉତ୍କଳ ପ୍ରଦେଶର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଚେତନାକୁ ନେଇ ବହୁ ରଚନାବଳୀ ରହିଛି। ଓଡ଼ିଆ ଜାତି ଗୋଟିଏ ଧର୍ମପ୍ରାଣ ଜାତି, ବହୁ ଦେବାଦେବୀ ଆରାଧନା ଓଡ଼ିଆ ସମାଜରେ ରହିଥିବାରୁ ତାକୁ ନେଇ ଅନେକ ଗୀତିକା ସାଧୁ ସନ୍ଥମାନେ ଲୋକମୁଖରେ ପ୍ରଚାର କରିଯାଇଥିଲେ। ବିଶେଷକରି ସୁଦ୍ରମୁନି ସାରଳା ଦାସ, ବଳରାମ ଦାସ, ସନ୍ଥ ଭୀମବୋଇ, ଜଗନ୍ନାଥ ଦାସ, ଅନନ୍ତ, ଅଚ୍ୟୁତ, ଯଶୋବନ୍ତ ପ୍ରମୁଖ ମହାପୁରୁଷମାନଙ୍କର ରଚନାରେ ଆଧ୍ୟାତ୍ମିକ ଚେତନା ରହିଅଛି। ଓଡ଼ିଶା ପୁରପଲ୍ଲୀରେ ବୟୋଜ୍ୟେଷ୍ଠମାନଙ୍କ ମୁଖରେ ଆଧ୍ୟାତ୍ମିକ ଚେତନା ରହିଛି। ପ୍ରତିଟି ଓଡ଼ିଆ ହୃଦୟର ପ୍ରିୟ ଦେବତା ଶ୍ରୀଜଗନ୍ନାଥ ତାଙ୍କୁ କେନ୍ଦ୍ର କରି ମୁଖରିତ ଆମର ସାହିତ୍ୟ, କିମ୍ବଦନ୍ତୀ, ଲୋକକଥା ଓ ଲୋକଗୀତ। ଲୋକଗୀତରେ ଶ୍ରୀଜଗନ୍ନାଥଙ୍କ ମହିମା ଆଷାଢ଼ ମାସରେ ସର୍ବଜନବିଦିତ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ବର୍ଣ୍ଣନା ଲୋକଗୀତରେ ଅତି ଚମତ୍କାର। କୃଷିକ୍ଷେତ୍ରରେ ଚଷାର ମୁଖରୁ ଭାସିଆସେ ଜଗତ ବନ୍ଧୁଙ୍କର ଲୀଳା ଲୋକଗୀତ ମାଧ୍ୟମରେ। ସେହିପରି ରଥ ଉପରେ ଜଗତର ନାଥଙ୍କୁ ଦର୍ଶନ କରିବାକୁ ଭକ୍ତର ବ୍ୟାକୁଳତାକୁ ନେଇ ଅତି ଚମତ୍କାର ଲୋକଗୀତମାନ ହୋଇଛି। ଆଷାଢ଼ ମାସରେ ଆଷାଢ଼ିଆ କୋଳି ରଥେ ବିଜେ କଲେ ବଳି ବାମନ ମଞ୍ଚରେ ହୁଳହୁଳି, ଠିକ୍ ଏହିପରି ଅନ୍ୟ ଏକ ଲୋକଗୀତରେ ବର୍ଣ୍ଣିତ ନଡ଼ିଆ ଭାଙ୍ଗିଲି ପଡ଼ିଆରେ ହୃଦ ଛଳ ଛଳ ମନ କେମିତି ଦେଖିବି କାଳିଆରେ। ଶ୍ରୀକ୍ଷେତ୍ରକୁ ଆସି ରଥଯାତ୍ରା ଦେଖିବାକୁ ବିରହିଣୀ ଗୋପାଙ୍ଗନାମାନେ ଇଚ୍ଛା ପ୍ରକଟ କରି ବର୍ଷା କାଳ ଯୋଗୁଁ ଭରସା କରିପାରିନାହାନ୍ତି, ତେଣୁ ଜଗନ୍ନାଥଙ୍କୁ ଚିଠାଉ ଲେଖିଛନ୍ତି ପ୍ରଭୁ ଗୋପପୁରକୁ ଫେରିଆସିବା ପାଇଁ। କବି ଆରତ ଦାସ ତାଙ୍କ ଗୀତି କବିତାରେ ବର୍ଣ୍ଣନା କରିଛନ୍ତି ଆସ ସଙ୍ଗାତ ଗୁଣ୍ଡିଚା ଜାତ ଦେଖିଯିବା ପରା ସହି ଗୋ ବରସା ଦେଖି ଭରସା ପାଉନି ସହଜେ ଆଷାଢ଼ ମାସ ଗୋ। ଭକ୍ତଙ୍କର ଗହଣରେ ପ୍ରଭୁ ଦୋଳବେଦୀରେ ବିଜେ କରି ଦର୍ଶନ ଦିଅନ୍ତି। ସେହି ଅନୁପମ ଦୃଶ୍ୟକୁ ଦେଖି ଭକ୍ତିଚିତ୍ତରେ କବି ଅରକ୍ଷିତ ଗାଇଛନ୍ତି, ପୁଷ୍ପ ଘେନିଯିବା ଗୋ ସଜନୀ ଦେଖିବା ବସନ୍ତ ଚାଚେରୀ, ରାଧାକୃଷ୍ଣ ଦୋଳି ଖେଳୁଛନ୍ତି ଉଡ଼ଇ କର୍ପୂର ଦୋଳି।

ବଣ ମଲ୍ଲି ମାଳତି ସେବତୀ ବିବିଧ କୁସୁମେ ଗଭା ଦକ୍ଷିଣ ମୂରତି ଯଦୁପତି ଦୋଳ ମୁଣ୍ଡପରେ ଉଭାଗ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରଭୁ ଶ୍ରୀଜଗନ୍ନାଥ ରଥରେ ବିଜେ କରିଛନ୍ତି। ପ୍ରଚଣ୍ଡ ରୁଦ୍ର ତାପରେ ଶ୍ରୀଅଙ୍ଗରୁ ଝାଳ ବୋହି ପଡୁଛି। କବି ସାଲବେଗ ଅତି ମାର୍ମିକ ଭାବରେ ବର୍ଣ୍ଣନା କରିଛନ୍ତି, କାଳିଆ କାଳିଆ ତ୍ରିପଣ୍ଡ କାଳିଆ ପିନ୍ଧିଛି ଝିନ ପତନୀ, କାଳିଆ ଅଙ୍ଗରୁ ବହେ ଶ୍ରମ ଝାଳ କାଳିନ୍ଦି ନଦୀର ପାଣି, ନନ୍ଦୀ ଘୋଷ ରଥେ ବସିଛି କାଳିଆ ଜଗତ ମୋହିବା ପାଇଁ, ହରି ହରି ବୋଲ ଶବଦ ଶୁଭୁଛି ମନରେ ଆନନ୍ଦ ହୋଇ। କବି ଗଙ୍ଗାଧର ମେହର ସେହି ସାର୍ବଭୌମ ବିରାଟ ସତା ନିକଟରେ ମୁଁ କାରର ମୂଲ୍ୟ କ'ଣ, ତେଣୁ କବିଙ୍କର ପ୍ରାର୍ଥନା ତାଙ୍କଠାରୁ ସେ ମୁଁ କାର ଟିକତ ନେଇଯିବାକୁ। ମୁଁ କାର ମାତର ମୋର ନୁହେଁ ବୋଲି କହିବାକୁ ନାହିଁ ବାଟ, ଦୂରୁଶ୍ରୀଚରଣେ ଅର୍ପଣ କରୁଛି ଘେନ ବିଶ୍ୱ ସମ୍ରାଟ। ସନ୍ଥ ଭୀମ ଭୋଇ ତାଙ୍କ ଦିବ୍ୟ ସ୍ତୁତି ରଚନାରେ ଉଲ୍ଲେଖ କରିଛନ୍ତି, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସବୁ ମୋ ଜୀବନ ପଛେ ନର୍।

0: ନାହିଁ ବାଟ ଦୁରୁଶିଚରଣେ ଅର୍ପଣ କରୁଛି ଘେନ ବିଶ୍ୱ ସମ୍ରାଟ। ସନ୍ଥ ଭୀମ ବୋହି ତାଙ୍କ ଦିବ୍ୟ ସ୍ତୁତି ରଚନାରେ ଉଲ୍ଲେଖ କରିଛନ୍ତି, ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ମହାପୁରୁଷ ସନ୍ଥ ଭୀମ ବୋହି ସବୁ ଦୋଷ ଅପରାଧ ତାଙ୍କର ଆରାଧ୍ୟ ମହାପ୍ରଭୁ ମହିମା ସ୍ୱାଇଙ୍କ ଉପରେ ଲଦି ଦେଇଛନ୍ତି। ସବୁରି ଅଘଟଣ ପାଇଁ ପ୍ରଭୁଙ୍କୁ ଦାୟୀ କରି ସେ ଗାଇଛନ୍ତି, ମହାପ୍ରଭୁ ହୋଇ କର୍ତ୍ତାପାଦ ବହି ସକଳ ହେଉଛି ବୃଥା, ପିଣ୍ଡ ଦେଇ ପ୍ରଭୁ ମଣ୍ଡନ ଦେଉଛ ପୁଣି କେବଳ କଥା। ଭୀମ ବୋହିଙ୍କ ଏହି ଲୋକଗୀତ ପୁରପଲ୍ଲୀରେ ସବୁରି କଣ୍ଠରେ ସଦା ସ୍ୱରଝଙ୍କୃତ।
1: କଥିକରି ଶୁଣିଲି ଓଡ଼ିଆ ଲୋକଗୀତରେ ଆଧ୍ୟାତ୍ମିକତା, କହିଲି ହଳଧର ଧୀର, ଆକାଶବାଣୀ କଟକ। ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ସଙ୍ଗୀତା ଗୋସାଇ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝି। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ପଖାଳରେ ପଖାଳ ମୋ ସଜ ପଖାଳ, ଝୁରି ହୁଏ ମନ ତୋତେ ସଞ୍ଜ ସକାଳ, ନ ଦେଖିଲେ ତୋତେ ଦିନେ ମନ ବିକଳ ପଖାଳରେ ପଖାଳ। ଗୀତ ରଚନା ବାବାଜୀ ଚରଣ ଜେନା।

କଥାଟିଏ ଆଜି ପଚାରୁଛି ତତେ, ସତ କହନି ଲୋ ବୋ, ବଢ଼େଇ କୁଢ଼େଇ ଶେଷରେ କାହିଁକି ପରଘର ତଡ଼ିଦେଉ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ପଲ୍ଲୀ ଗୀତ କ୍ଷୀରଚନ୍ଦ୍ର ପୋଥାଳଙ୍କ ରଚନା।

ଶିଳ୍ପୀ ସଙ୍ଗୀତା ଗୋସାଇଁ କାର୍ଯ୍ୟକ୍ରମ ଶେଷରେ ବୋଲିଛନ୍ତି ରାଜା ଅର୍ଥେନ୍ଦ୍ର ଶେଖର ମହାନ୍ତିଙ୍କ ରଚନା ଆସିଲା ରଜ ହୁଅଲ ସଜ ବଉଳ ଗାଁକୁ ଯିବା ବୁଲି ଖେଳିବା ରଜ ଦୋଳି ଗୋଆ ଫାଳଜୋତ ପାଦରେ ପିନ୍ଧିବା ହୋଇବା ସଜବାଜ।

ଟ୍ରବ୍ଲାରେ ବିଭୁପ୍ରସାଦ ନନ୍ଦ, କିବୋର୍ଡରେ ପରମାନନ୍ଦ ସାହୁ, ଅକ୍ଟୋପ୍ୟାଡ୍ରେ ଦେବକାନ୍ତ ନନ୍ଦ, ଢୋଲକରେ ସନ୍ଦୀପ କୁମାର ସାହୁ, ବନ୍ସିରେ ପ୍ରଦୀପ୍ତ ଶେଖର ମହାପାତ୍ର, ବେହିଲାରେ କୁମାର ଚନ୍ଦ୍ର ମହାନ୍ତି, ଗିଟାରରେ ନିତ୍ୟଶ୍ରୀ ରଞ୍ଜନ। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11:00 ସମୟରେ ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା।

ଶିଳ୍ପୀ ସଙ୍ଗୀତା ଗୋସାଇଁ, ସରୋଜନ ଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝୀ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ।

ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ର କେତୋଟି ଗୀତ। ପ୍ରଥମ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଜାଭେଦ ଅଲ୍ଲୀ ଏବଂ ଲୋପାମିତ୍ରା ଦାସ।

ଶୁଣୁଥିଲେ ଓଡ଼ିଆ ଆଲବମ୍ରୁ କେତୋଟି ଗୀତ ଆକାଶବାଣୀ କଟକ। ଆସନ୍ତୁ ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 35ତମ ଭାଗ, ପ୍ରଯୋଜନା ପ୍ରସ୍ୟଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଶ୍ରୀରାମ ଓ ସୀତାଙ୍କ ବିବାହ ଉତ୍ସବ ପରେ ପଞ୍ଚଦଶ ଛାନ୍ଦ ମଧୁସଜ୍ଜା ଗୃହ ବର୍ଣ୍ଣନାରୁ ଆରମ୍ଭ ହୋଇଛି। ପୂର୍ବରୁ ଉପେନ୍ଦ୍ର ଭଞ୍ଜ ନିଜକୁ ବୈଷ୍ଣବ ଓ କବି ଭାବରେ ପରିଚିତ କରାଇଛନ୍ତି। ଜଣେ ବୈଷ୍ଣବ ପ୍ରଭୁ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ମଧୁସଜ୍ଜା ବର୍ଣ୍ଣନା କରିବାକୁ ହୁଏତ କୁଣ୍ଠାବୋଧ କରିବ, କିନ୍ତୁ ବୈଷ୍ଣବ ଉପେନ୍ଦ୍ର ଭଞ୍ଜଙ୍କର ଏ କୁଣ୍ଠାକୁ ଅପସାରଣ କରି କବି ଉପେନ୍ଦ୍ର ଅକୁଣ୍ଠ ଭାବେ ରାମସୀତାଙ୍କ ମାନବୋଚିତ ମଧୁସଜ୍ଜାର ବର୍ଣ୍ଣନା ଦେଇଛନ୍ତି। ଏଠାରେ ଶ୍ରୀରାମ ବୈଦେହୀଶ, ବୈଦେହୀଙ୍କ ଆଦର୍ଶ ପତି ଓ ପ୍ରଣୟୀ, ପତିକୁ ପ୍ରଣୟୀ ଭାବରେ ରୂପାନ୍ତରିତ କରିବାରେ ଭଞ୍ଜ ଶୃଙ୍ଗାର ରସର ଆଶ୍ରୟ ନେଇଛନ୍ତି। ସୀତାଙ୍କ ବିରହରେ ରାମଙ୍କୁ ରସିକ କବି ପ୍ରଣୟ ଆକାଂକ୍ଷାରେ ଉତ୍କଣ୍ଠିତା ନାୟିକା ସହିତ ତୁଳନା କରିଛନ୍ତି। ଉତ୍କଣ୍ଠିତ ରାମଙ୍କୁ ଏ ବେଳରେ ରାମା ବା ରମଣୀ ସମ୍ବୋଧନ କରିବାରେ ବାଧା ନାହିଁ ବୋଲି ରସିକତା କରିଛନ୍ତି ଭଞ୍ଜ। ସଂସ୍କୃତରେ ରାମ ଶବ୍ଦ ବହୁବଚନରେ ରାମା ହୁଏ ଓ ପଶ୍ଚିମା ଲୋକମାନେ ରାମକୁ ରାମା ବୋଲି ଉଚ୍ଚାରଣ କରନ୍ତି। ମଧୁସଜ୍ଜା ଗୃହର ମନୋରମ ବର୍ଣ୍ଣନା ଦେଇଛନ୍ତି ଭଞ୍ଜ। ଏ ମଧୁସଜ୍ଜା ଗୃହରେ ଜଳୁଥିବା ଦୀପ କାମଭାବର ଉତ୍ତପ୍ତ ଅଗ୍ନି ନୁହେଁ, ଏହା ପବିତ୍ର ଦାମ୍ପତ୍ୟ ଜୀବନର ଚିର ଜାଜୁଲ୍ୟମାନ ଭାବର ପ୍ରତୀକ। ଏହା ଚିରସ୍ଥାୟୀ ବନ୍ଧନର ମହାନ ସାକ୍ଷୀ ରୂପରେ ଦେଦୀପ୍ୟମାନ। ଦୀପର ଏହି ହୁତାସନ ବା ଅଗ୍ନିକୁ ଛୁଇଁ ରାମ କହୁଛନ୍ତି, ରେ ବନ୍ଧୁ, ଏ ଦେହେ ଜୀବନ ଥିବା ଯାଏ ଅନ୍ୟକୁ ମୋର ବିଳାସିନୀ କରିବି ନାହିଁ। ଏହି କଥା କହୁଛନ୍ତି କବିଙ୍କ ଭାଷାରେ ବିଦଗ୍ଧ ବା ଲୀଳା ବିଳାସୀ ମାର୍ମିକ ତଥା ରସିକ ରାମଚନ୍ଦ୍ର। ଏହିଭଳି ବ୍ୟକ୍ତିଙ୍କ ମୁଖରେ ହିଁ ଏପରି ବାକ୍ୟ ସମ୍ଭବ। ରାମଙ୍କ ବାକ୍ୟ ପରେ ସେହି ପ୍ରଦୀପରେ ହସ୍ତ ଦେଇ ଶପଥ କଲେ ସୀତା, କେଶରୁ କେତକୀ ପାଖୁଡ଼ା କାଢ଼ି କସ୍ତୁରୀରେ ଲେଖିଲେ, ଜନ୍ମେ ଜନ୍ମେ ଆନଠାରେ ମନ ବଳାଇବି ନାହିଁ। ପରଜନ୍ମର କୃଷ୍ଣ ରୁକ୍ମିଣୀ ଉପାଖ୍ୟାନ ସୂଚନା ଦେଇ ସୀତାଙ୍କ ମୁଖରେ କବି କହିଲେ, ନିର୍ଦ୍ଧାରିତ ବର ବାହୁଡ଼ିଯିବ ଓ ବାର୍ତ୍ତାବହ ଦୂତ ପଠାଇ ତୁମକୁ ଲୋଡ଼ି ଆଣିବି। ବିଦର୍ଭ କନ୍ୟା ସୀତାଙ୍କର ଏ ବୈଦର୍ଭୀ ଚାତୁରୀ ସମ୍ବଳିତ ଲେଖା ନିଜ ବକ୍ଷରେ ସଂଯୋଗ କଲେ ରଘୁସୂତ। ଏ ହୃଦୟ ମିଳନ ମଧୁସଜ୍ଜା ବର୍ଣ୍ଣନର ପ୍ରଧାନ ବିଭବ। ସଖୀମାନେ କେଳିପୁରକୁ ନାୟିକାଟିଏ ଭଳି ସଜାଇଛନ୍ତି। ଚାତୁରୀ କରି କହିଛନ୍ତି କବି, ବିକର୍ତ୍ତନ ବା ସୂର୍ଯ୍ୟଙ୍କ ତେଜରେ ପଦ୍ମିନୀର ମୋଦ ବା ଆନନ୍ଦ। ଶ୍ରୀରାମ ସୂର୍ଯ୍ୟବଂଶୀ ଓ ତୁ ପଦ୍ମିନୀ ଜାତିଆ ସ୍ତ୍ରୀ, ତାଙ୍କ ପଦଶବ୍ଦ ଶୁଣି ତୃଷାର୍ଥ ଚାତକ ପରି ଶ୍ରୀରାମ ଆନନ୍ଦିତ। ମାନବ ଧର୍ମ ପାଳନ ଓ ଆଦର୍ଶ ଦାମ୍ପତ୍ୟର ପ୍ରତିଷ୍ଠା ହୋଇଛି କେଳିଗୃହ ବର୍ଣ୍ଣନା ମାଧ୍ୟମରେ। ପ୍ରଥମ ରଜନୀର ପରିଚୟରେ ସଂଶୟ ତୁଟିଛି। ସ୍ୱାମୀ ସ୍ତ୍ରୀର ସମ୍ପର୍କ ଯେ ସମସ୍ତ ସଂଶୟର ଉର୍ଦ୍ଧ୍ୱରେ ତାହା ଏଠି ସୂଚାଇଛନ୍ତି ଭଞ୍ଜ। ସଂଶୟ ମେଘ ପରେ ଶରତ ଋତୁର ନିର୍ମଳତା ନେଇ କାଶତଣ୍ଡି ଫୁଲ ପରି ସୀତାଙ୍କ ମୁଖରେ ହସର ବିକାଶ ହୋଇଛି।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 35ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ମିତାଲି ଚେନ୍ନାରା, ସ୍ନିଗ୍ଧାରାଣୀ କର, କେଶବ ଚନ୍ଦ୍ର ରାଉତ ଏବଂ କୃଷ୍ଣଚନ୍ଦ୍ର ରାୟ। ବର୍ଣ୍ଣନା ଶାନ୍ତନୁ କୁମାର ରଥ, ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭୂମି ଅଲେଖ୍ୟ ରଜତ କୁମାର କର। ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11ଟା ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8ଟା ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ କିଛି କଥା।

କାଲି କଥା ଥିଲା ସାଥୀ ହେବା ସୁଖର ଦୁଃଖର ହସର ଲୁହର ସବୁ ବାଧା ପତ୍ନର ହଁ ଭୁଲିନି ମନ ସେଇ ପ୍ରତିଶ୍ରୁତି ସହିତ ଆଜି ଏକ ନୂଆ ଆରମ୍ଭ କିଛି ମଧୁର ଆଳାପ କିଛି ମଧୁର ଗୀତର ସହିତ

ଏଇ ଜ୍ୟେଷ୍ଠର ନିଧାଗେ, ଏଇ ଗୀତ ମନ ତଳେ ଶୀତଳ ସ୍ପର୍ଶ ଦିଏ। ଏଇ ଗୀତ ସହିତ ଯେତେବେଳେ ଜୀବନଯାତ୍ରା ପଥରେ ଭେଟ ହୁଅନ୍ତି ଆପଣ, ମିଳି ଆପଣଙ୍କ ସହଯୋଗ, ସାଥୀ ହୋଇ ଚାଲିବାକୁ ବାଟ, କିଛି ମୁହୂର୍ତ୍ତର ବାଣ୍ଟିବାକୁ ମନର କଥା, ସେହି ପ୍ରତ୍ୟେକ ମୁହୂର୍ତ୍ତ ହୋଇଯାଏ ସ୍ମୃତିମୟ ରଙ୍ଗୀନ। ହଁ, ଇଏ ତ ସମ୍ପର୍କ ଯୁଗ ଯୁଗର, ଆଉ ଏଇ ମଧୁର ସମ୍ପର୍କ ଯୁଗ ଯୁଗ ପାଇଁ।

ଜୀବନ ସଙ୍ଗୀତ ଏମିତି ଗାଇ ଚାଲିଥିବା ସାଙ୍ଗ ହୋଇ ସାଥୀ ହୋଇ ସୁଖ ଦୁଃଖରେ ବାଣ୍ଟି ଚାଲିଥିବା ମନର କଥାକୁ ଆଉ ଏଇ ଗୀତ ଗୀତିକା ଅଗଣାରୁ ଆମେ କହି ଚାଲିଥିବୁ ଆପଣଙ୍କ ଭଲ ପାଇଁ ଆପଣ ସୁସ୍ଥରେ ରହିବେ କେମିତି ଏ ସମୟ କହୁଥିବା ସେଇ ଡାକରାକୁ ଆପଣଙ୍କ କାନରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଗୀତ ଗୀତିକା ଏଇ ଦେଖୁନାହାନ୍ତି ଖରା ଧୁ ଧୁ ହୋଇ ମୁଣ୍ଡ ଉପରେ ଚିକ୍ମିକ୍ କଲାଣି ନୁହେଁ କି କୋଉଠି ଟିକେ ପାଗ ହାଲକା କିନ୍ତୁ ଇଏ ହେଉଛି ଜ୍ୟେଷ୍ଠର ଖରା ଆଉ ଖରା ଛୁଟି ବି ହେଇଛି ଇଚ୍ଛା ସମସ୍ତଙ୍କର ଟିକେ ଗ୍ରୀଷ୍ମ ଛୁଟି କାଟିବା ପାଇଁ ଗାଁରେ ଗାଁରୁ ବୁଲି ବସିବାକୁ ସହରୀ ଧୂଆଁରୁ ଟିକିଏ ଦୂରେଇ ରହି ସବୁଜିମାର ସ୍ପର୍ଶରେ ହଜିଯିବାକୁ ପୁଣି ପିଲାମାନଙ୍କୁ ମନେ ପକାଇଦେବାକୁ ଗ୍ରୀଷ୍ମରେ ସେହି ଗାଁ ପୋଖରୀ ଗାଧୁଆର ମଜିଆ ଚାଳ ଘରେ ଖରାବେଳେ ପତଳା ନିଦରେ ଶୋଇବାର ସେଇ ଯୋଉ ଆତ୍ମତୃପ୍ତି ଆଉ ଟିକେ ବାଡ଼ିଆରୁ ବୁଲି ଆସି

0: କୋଉଠି କ'ଣ ଅଛି, ତାକୁ ପାଖରେ ତୋଳି ଆଣି ସେ ଆମ୍ବ ହେଉ ହେଉ ବା ପିଜୁଳି, କେତେ ମଜା କହିଲେ ସେଇ ଗାଁର କଥା, ଆଜି ଫେରିଥିବ ପୁଣି ସେଇ ମୁହୂର୍ତ୍ତ, କିନ୍ତୁ ଖରା ଦେଖାଉଛି ଆଖି, କ'ଣ କରିବା, ଶୁଣିବା ହେଇ ଗାଁର ମଜା କଥା।
1: ए भोला, तम गाँव आऊ कितने दूर
2: एक तो।

ସ୍ନେହର ଅନୁଭବରେ ହଜିଯିବାକୁ ଇଚ୍ଛା ହୁଏ, କିନ୍ତୁ ଏବେ ସମୟ କିଛି ଅଲଗା। ଅସହାୟତା ଦି ଗୋଡ଼ ହାତରେ ତାଲା ପକାଇ ଦେଉଛି, ନୁହେଁ କି? ମାନିବା, ସୁସ୍ଥ ରହିବା ପାଇଁ ଏସବୁକୁ ତ ମାନିବାକୁ ପଡ଼ିବ। କିନ୍ତୁ ସକାଳୁ ସକାଳୁ ଯାତ୍ରା, ଗାଁକୁ ଯଦି ଯିବାକୁ ଇଚ୍ଛା କି କୁଆଡ଼େ ଯଦି ଯିବାକୁ ଇଚ୍ଛା, ସକାଳୁ ଯାତ୍ରା କରନ୍ତୁ ନା, ଖରା ମାଡ଼ି ଆସିବା ପୂର୍ବରୁ ପହଞ୍ଚିଯିବେ। ଆଉ ସେ ଯାତ୍ରାକୁ କିଛି ଏମିତି ଭାବେ ଆଉ କାହାକୁ ବଖାଣି ଦିଅନ୍ତୁ ନା।

ପାହାଡ଼ର ସେ ପାଖରେ ଆମ ଗାଁ, ଭାରି ମନେ ପଡ଼େ ଏଇ ଧୂ ଧୂ ଖରାବେଳେ ତାର କଥା, କି ଶୀତଳ ସ୍ପର୍ଶ ତାର ନୁହେଁ କି? ଏବେ ସମସ୍ତେ କହୁଛନ୍ତି ଗାଁରେ ବି ଟାଣ ଖରା ବାହାରକୁ ବାହାରେନି, ମୁଣ୍ଡରେ ତାତି ପଶିଯିବ। ସତ କଥା, ଆମେ ଏ ତାତିରୁ ନିଜକୁ ରକ୍ଷା କରିବା ନୁହେଁ କି? କିନ୍ତୁ ତା ଭିତରେ ଆମେ କ'ଣ ଭୁଲିପାରିବା ସେ ଗ୍ରୀଷ୍ମବେଳର ମଜାକୁ? ଗାଁରେ କେତେ ଧୂଳି ଖେଳ, ବାଲି ଘର, ବର ଓହଳରେ ଦୋଳି ଖେଳି ଖରା ଛୁଟିରେ ଆମ୍ବ ତୋଟା ମଳେ, ପୁଣି ସେ କଅଁଳିଆ ତାଳସଜ ଖାଇବାର ମଜା, ଯୌଥ ପରିବାରରେ ଗ୍ରାମୀଣ ସାହି ପଡ଼ିଶାର ନିଆରା

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାହିଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ଏହି ସମୟ

ସମସ୍ତେ କହୁଛନ୍ତି ବହୁତ ଗରମ ହେଉଛି, ହେଲେ କାମ ଅଛି, ବାହାରକୁ ତ ବାହାରିବାକୁ ପଡ଼ିବ, ନହେଲେ କାମ ହେବ କେମିତି? ବେଶୀ ଦରକାର ନଥିଲେ ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଆଉ ମନକୁ ଯଦି ସମ୍ଭାଳି ନ ପାରୁଛନ୍ତି ସକାଳୁ ସକାଳୁ ଯାଆନ୍ତୁ, କାହିଁ ଏ ମନର କଥା କେବଳ ମନ ହିଁ ବୁଝିପାରିବ। ହୃଦୟ ଯିଏ ଦେଇଛି ଆଉ ମନ ଯାହାକୁ ଟାଣି ଧରିଛି ସିଏ ହିଁ କେବଳ ବୁଝିପାରିବ। ଏ ଟାଣ ଖରା କ'ଣ ବୁଝିବ ସେ କଥାକୁ? ତେବେ ଏ ସମୟକୁ ଆଖି ଆଗରେ ରଖି ଆମକୁ ବୁଝିବାକୁ ପଡ଼ିବ ଆମ ମନର କଥାକୁ। ଆଉ ମନ ଚାହୁଁଛି ଟିକିଏ ସେଇ ଶୀତଳତା ସ୍ପର୍ଶ ପାଇବାକୁ, କିନ୍ତୁ ଯଦି ଯାଉଛନ୍ତି ଘରୁ ବାହାରକୁ ତେବେ ସାଥିରେ ପାଣି ବୋତଲ ନେବାକୁ ଆଦୌ ଭୁଲିବେ ନାହିଁ, ପାଖରେ ଗାମୁଛା ନିହାତି ଥିବ, କିନ୍ତୁ ସକାଳୁ ସକାଳୁ ଯାଆନ୍ତୁ, ଟାଣ ଖରାରେ ଆଦୌ ବାହାରକୁ ବାହାରନ୍ତୁ ନାହିଁ।

ଗ୍ରୀଷ୍ମର ଏଇ ରୁଦ୍ରତାପ କୋଉଠି ନା କୋଉଠି ଆଘାତ କରୁଛି ମନକୁ, ଜୀବନକୁ ମଧ୍ୟ କ୍ଲାନ୍ତ କରୁଛି। ମଧ୍ୟାହ୍ନର ସେଇ ତୀବ୍ର ତାତି, ଅଗ୍ନିର ବର୍ଷା, ସେଥିରେ ରାସ୍ତାଘାଟ ଗଛପତ୍ର ଚଳୁଛି ତ ଚଳୁଛି, ଏ ପବନ ବି ତାତି ଆସୁଛି। ଶୀତଳତା ବାଣ୍ଟୁଥିବା ଏଇ ପବନ ନାଁରେ ଆଜି କୋଉଠି ତାତି ପବନ ବାଣ୍ଟୁଛି ବୋଲି ଅନେକ ଅଭିମାନ କରିଛନ୍ତି ତାରି ଉପରେ। ସେ କ'ଣ କରିବ ଯେ, ଏଇ ତ ପରିବେଶ ସେମିତି ହେଇଛି, ସିଏ ବା ବୁଝିବ କ'ଣ ଏ କଥାକୁ, ନୁହେଁ ନା ବୁଝିବା ଆମେ, କାହିଁକିନା ଏ ତାତି ବି ହେଉଛି ଆମ ପାଇଁ। ଗଛ କାଟୁଛେ ଆମେ ରହିବା ଉଚ୍ଚ ଅଟ୍ଟାଳିକାରେ, ଶୀତ ନିୟନ୍ତ୍ରିତ ସେଇ ଘର ଭିତରେ, ଶୀତତାପ ନିୟନ୍ତ୍ରିତ ସେଇ ଘର କି ଆରାମଦାୟକ। କିନ୍ତୁ ଭାବିଲେ ଯାହା ପାଖରେ ଏମିତି କିଛି ସୁବିଧା ନାହିଁ, ସେ କେମିତି ଦିନ କାଟୁଛି, ଏଇ ଗ୍ରୀଷ୍ମ କେମିତି ତା ପାଇଁ। ହଁ, ଯଦି କୌଣସି ଆବଶ୍ୟକ ନାହିଁ, ଦରକାରୀ କାର୍ଯ୍ୟ ନାହିଁ, ବାହାରକୁ ବାହାରନ୍ତୁନି, ଘରେ ଯଥାସମ୍ଭବ ସେ ଶୀତଳତା ଆଣିବାକୁ ଚେଷ୍ଟା କରନ୍ତୁ। ଆଉ ଯଦି ଶ୍ରୋତାବନ୍ଧୁ ବାହାରକୁ ଯାଉଛନ୍ତି, ଘରକୁ ଫେରିଲା ପରେ ଟିକେ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଘର ଥିବା ଲୋକ ସେଥିପ୍ରତି ଯତ୍ନବାନ ହେଲେ ଏହି ଖରା ତାତିରୁ ଦେହ ଯେଉଁ କ୍ଲାନ୍ତ ଅନୁଭବ କରିଥିବ, ସେଥିରୁ ଟିକେ ଆସକ୍ତି ଅନୁଭବ କରିବ, ଆଶ୍ୱସ୍ତି ଅନୁଭବ କରିବ ଏହି ଖରା ତାତିରୁ।

ସବୁ ଋତୁରେ ଥାଏ କିଛି ନିଆରା ସ୍ପର୍ଶ। ଋତୁ ପରିବର୍ତ୍ତନର ରହିଛି ଆବଶ୍ୟକତା ଏ ଜୀବନ ପାଇଁ, ଏଇ ସଂସାର ପାଇଁ। କିନ୍ତୁ ଶ୍ରୋତାବନ୍ଧୁ, ଏଇ ଯେଉଁ ଖରା, ସେଥିରୁ ନିଜ ଶରୀରକୁ କେମିତି ରକ୍ଷା କରିବା? ସୂର୍ଯ୍ୟ ଆସିଲା ମାତ୍ରେ ଚିନ୍ତା ନୁହେଁ କି? ହଁ, ଏମିତି ବି କହିପାରିବା, ବର୍ଷା ହେଲେ କହୁଛେ ବର୍ଷା ହେଉଛି ବର୍ଷାରୁ ସୁରକ୍ଷିତ ରହିବା, ଖରା ଆସିଲେ ଖରାରୁ ସୁରକ୍ଷିତ ରହିବାର କଥା ମଧ୍ୟ କହୁଛେ। ହଁ, ଏହାର ଆବଶ୍ୟକତା ଅଛି। କାହିଁ ଆମେ ଯଦି ସଚେତନ ନ ହେବା, ସତର୍କ ନ ରହିବା, ତେବେ କେମିତି ଏଇ ବଦଳୁଥିବା ପରିସ୍ଥିତିରେ, ଏଇ ଋତୁ ପରିବର୍ତ୍ତନ ଯେଉଁ ନାଲି ଆଖି ଦେଖାଉଛି, କେମିତି ତାକୁ ଆମେ ଧୈର୍ଯ୍ୟର ସହିତ ମୁକାବିଲା କରିବା, ସେଥିପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ସୂଚନାର, ଯାହା ଅନେକ ସମୟରେ ସଚେତନ କରାଉଛନ୍ତି ଗଣମାଧ୍ୟମ। ଆମ ଆକାଶବାଣୀ ତରଫରୁ ମଧ୍ୟ ଏହି ଗୀତ ଗୀତି ଗାୟକଣରୁ ଅନେକ କଥା କୁହାଯାଉଛି, କେବଳ ଆପଣମାନଙ୍କ ପାଇଁ। ଆପଣମାନେ କିପରି ସୁରକ୍ଷିତ ରୁହନ୍ତୁ, କେମିତି ନିଜ ଘରେ ରହି ଏ ଖରା ତାତିକୁ ନ ଯାଇ ସମ୍ପର୍କକୁ ଆଉ ଟିକେ ମଧୁର କରନ୍ତୁ। ଆଉ ଗୋଟିଏ କଥା, ପାଣିର ବ୍ୟବସ୍ଥା ମଧ୍ୟ ଖରା ଟାଣ ହେବା ପୂର୍ବରୁ ଘରେ ଆଣି ରଖିଦିଅନ୍ତୁ। କାହିଁ ସମସ୍ତଙ୍କ ଘରେ ସବୁ ପ୍ରକାର ସୁବିଧା ନାହିଁ, ସବୁ ଅଞ୍ଚଳରେ ସବୁ ପ୍ରକାର ସୁବିଧା ନାହିଁ, ଗାଁ ଗହଳି ପୁଣି ସେଇ ପାହାଡ଼ ପାଖ। ଆମ ଶ୍ରୋତାବନ୍ଧୁମାନେ କେମିତି ଜୀବନ କାଟୁଛନ୍ତି ଅନେକ ସମୟରେ ବି ଚିନ୍ତା, ଟିକେ ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ।

ପାଣି ହେଉଛି ଆମ ଜୀବନ, ଆଉ ଏହି ଖରା ତାତିରେ ସ୍ଥାନେ ସ୍ଥାନେ ଦିଆଯାଉଛି ଜଳଦାନ, ନୁହେଁ କି? ସେ ହିଁ ଭରସା ଆମର। ଶ୍ରୋତାବନ୍ଧୁ, ହାତରେ ଯଦି ପାଣି ବୋତଲ ନଥିବ ତେବେ ନଜର ଖୋଜୁଥିବ କେଉଁଠି ଟିକିଏ ପାଣି ମିଳିଯାଆନ୍ତାନି ଏଇ ଖରା ସମୟରେ। ସେଥିପାଇଁ ତ କହୁଛୁ ନିଜେ ସୁରକ୍ଷିତ ରୁହନ୍ତୁ, କାମ ନଥିଲେ ଆଦୌ ଟାଣ ଖରାକୁ ଯାଆନ୍ତୁ ନାହିଁ, ଖରା ମାଡ଼ି ଆସିବା ପୂର୍ବରୁ ସବୁ କାମ ସାରିଦିଅନ୍ତୁ। ଆଉ ଘରେ ରହି ଭାବୁଛନ୍ତି ଯଦି କ'ଣ କରିବେ, ସମୟଟି କେମିତି କଟିବ, କିଛି ସମୟ ପରିବାରକୁ ଦିଅନ୍ତୁ, ପରିବାର କଥା ବୁଝନ୍ତୁ। କାଲି ଯେଉଁ କଥା ବୁଝିପାରୁନଥିଲେ ଆଜି ସମସ୍ତଙ୍କ ପାଖରେ ବସେଇ ସେଇ କଥାଟି ବୁଝନ୍ତୁ। ଆଉ ହଁ, ଥଣ୍ଡା ପରିବେଶଟିଏ ସୃଷ୍ଟି କରନ୍ତୁ, ଯେମିତି ଘରେ ଶୀତଳ ପରିବେଶ ପାଉଥିବେ, ବାହାରର ତାତି ଘର ମଧ୍ୟକୁ ଆସିପାରୁନଥିବ, ଦେହରୁ ଗମ୍ ଗମ୍ ଝାଳ ବହିଯାଉଥିଲେ ମଧ୍ୟ ବିଞ୍ଚଣା ହେଉନା କାହିଁକି, ସିଏ ବି ଦେଇପାରେ ଶୀତଳ ପବନ, ଆଉ ମଧୁର କଥାରେ ମଧ୍ୟ ଲେପି ହୋଇଯାଏ ସେ ଶୀତଳ ଚନ୍ଦନ। ଟିକେ ଏ ଖରାରେ ନିଜକୁ ସେତିକି, ନିଜ ମନକୁ ସେତିକି ସୁନ୍ଦର ରଖନ୍ତୁ, ଆଉ ଭାବନାକୁ ମଧ୍ୟ ସେତିକି ସୁନ୍ଦର କରନ୍ତୁ, ଯାହା ମାଧ୍ୟମରେ ପରସ୍ପର ମଧ୍ୟରେ ଭଲ ପାଇବା ବାଣ୍ଟିପାରିବା। ଆଉ ହଁ, ଯଦି ବାହାରକୁ ଯାଉଛନ୍ତି ତେବେ ସେମିତି କିଛି ଜାଗା ବାଛନ୍ତୁ ଯେଉଁଠି ଆପଣ ଟିକେ ଏ ଖରାତାତିରୁ ନିଜକୁ ରକ୍ଷା କରିପାରିବେ।

0: ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ଏଇ ଖରାକୁ ନେଇ ଏବେ ତ ସବୁଆଡ଼େ ଚର୍ଚ୍ଚା, ଆଉ ଏ ଖରାରୁ କେମିତି ବଞ୍ଚିବେ, କେମିତି ରକ୍ଷା ପାଇବେ, ନିଜ ଶରୀରକୁ ନିଜ ଖାଦ୍ୟପେୟକୁ କିପରି ସଠିକ୍ ସନ୍ତୁଳନ ରକ୍ଷା କରିବେ, ଏମିତି ପରିବେଶରେ ଏମିତି ପରିସ୍ଥିତିରେ ଆମେ ସମସ୍ତେ ସତର୍କ, ଆମେ ସମସ୍ତେ ସଚେତନ, କିନ୍ତୁ ବେଳେବେଳେ କିଛି ଅଣଦେଖା ହୋଇଯାଏ। ହଁ, ଏଇଟା ତ ମଣିଷର ପ୍ରକୃତି, ବ୍ୟସ୍ତ ରହିଲେ କିଛି କଥା ଆମେ ଭୁଲିଯାଉ। ବ୍ୟସ୍ତ, କାର୍ଯ୍ୟବ୍ୟସ୍ତତା, କାରଣ ଆଜିକାଲି ଆଉ ଜୀବନର ନା ଏମିତି କବିତା ନୁହେଁ କି ଏମିତି ଖୋଲା ବହିଟିଏ ନୁହେଁ, ଏମିତି ଏକ ସାଧାସିଧା ଜୀବନ ନୁହେଁ, ଏବେ ହେଉଛି ବ୍ୟସ୍ତବହୁଳ ଜୀବନ। କେବେ କ'ଣ କେଉଁଠି ଲେଖାଯାଉଛି ବୁଝିବା ପୂର୍ବରୁ ଆଉ ଗୋଟିଏ କଥା ଆମେ କରିବାସୁଛେ, କିନ୍ତୁ ଇଏ ଅଣଦେଖା କରିବାର ସମୟ ନୁହେଁ। ଟିକେ ନିଦ ଜଲ୍ଦି ଭାଙ୍ଗନ୍ତୁ, ସେଇ ପତଳା ନିଦରୁ ଉଠି କିଛି ସ୍ୱପ୍ନ ଦେଖନ୍ତୁ, ସ୍ୱପ୍ନ ଦେଖନ୍ତୁ ଦିନଟି କେମିତି ଭଲରେ କଟିବ, ଆଉ ଏଇ ଦିନଟି ଗଞ୍ଜ ଘର ସଂସାର କଥା ଭାବନ୍ତୁ, କାହିଁକିନା ଯଦି ନିଜ ସ୍ୱାସ୍ଥ୍ୟ କଥା ନ ଭାବିବେ ଏହି ଖରା ତାତିରୁ ନିଜେ ରକ୍ଷା ପାଇବା ପାଇଁ, ନିଜ ପରିବାରକୁ ରକ୍ଷା କରିବା ପାଇଁ ଯଦି ନ ସଚେତନ ରହିବେ, ପର୍ଯ୍ୟାପ୍ତ ପରିମାଣର ପାଣି ଆଉ ଖାଦ୍ୟ ମଧ୍ୟ ଅତ୍ୟଧିକ ତୈଳଯୁକ୍ତ ହୋଇନଥିବ, ଏସବୁ ଧ୍ୟାନରେ ରଖିବେ। ବାହାରକୁ ଯିବାର ଇଚ୍ଛା, କିଛି ପଖାଳ କଥା ଚିନ୍ତା କରନ୍ତୁ ନା, ଆଉ ଯଦି ନ ଯାଉଛନ୍ତି ତେବେ ଘରେ ରୁହନ୍ତୁ। ପିଲାମାନେ ଆଜିକାଲି ଭୁଲି ଯାଉଛନ୍ତି ପରିବାର କ'ଣ, ପରିବାରର ସମ୍ପର୍କ କ'ଣ, ଭଲ ପାଇବା କ'ଣ, ତାକୁ ବାଟନ୍ତୁ।

0: ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଶ୍ରୋତାବନ୍ଧ, ଜୀବନ ହେଉଛି ମୂଲ୍ୟବାନ। ହଁ, ଏ ଜୀବନକୁ ଆମେ ବହୁତ ଭଲ ପାଉ, ସେଇଥିପାଇଁ ତ ଆମେ ତତ୍ପର କିପରି ଆମେ ସୁରକ୍ଷିତ ରହିବା। ଆଉ ଗୀତ ଗୀତିକା ଏହା ହିଁ କହୁଛି ଆଉ ଚାହୁଁଛି ମଧ୍ୟ, ଆପଣମାନଙ୍କ ଶରୀର ଏ ଖରା ଦାଉରୁ ରକ୍ଷା ପାଉ, ଟାଣ ଖରା

ଗ୍ରୀଷ୍ମ ଯେ ତୁମେ କଠୋର ହୃଦୟରେ ଭରା, ବର୍ତ୍ତି ନାହିଁ କେଉଁ ପ୍ରାଣୀ ଅବାୟ ଧରା, ଅସହ୍ୟ ଦାଉ ଯେତେ ତୁମ ସଭ୍ୟଙ୍କ ଉପରେ, ନଦୀ ନାଳ ଗଛ ଲତା ସବୁ ନିସ୍ତବ୍ଧ କାତରେ, କିନ୍ତୁ ତୁମେ ଯେ ସକଳ ସୃଷ୍ଟିର ଆଧାର, ତୁମ ଦାଉ ପରି ଆସେ ବର୍ଷାର ସେଇ ଧାର, ଯେଉଁ ବର୍ଷା ଆଣିଥାଏ ଜୀବନ ଜୀବିକା, ତୁମର ସେଥିରେ ହାତ ବହୁତ। ହଁ, ଟିକେ ଧୈର୍ଯ୍ୟର ସହିତ ଅପେକ୍ଷା କରିବା, କିଛିଦିନ ପରେ ଏ ବି ସମୟ ଚାଲିଯିବ, ନୁହେଁ କି?

ରଣପୁର ତହସିଲଦାର ତରଫରୁ ଗୋଟିଏ ଜରୁରୀ ଘୋଷଣା, ରଣପୁର ସହରବାସୀଙ୍କ ପାଇଁ ରଣପୁର ପୁଲିସ ବିଭାଗ ତରଫରୁ ଗୋଟିଏ ଜରୁରୀ ଘୋଷଣା। ନିର୍ଭରଯୋଗ୍ୟ ଗୁପ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଦୁଇ ଜଣ ସନ୍ତାସବାଦୀ ସୀମା ସେପଟ ଅଙ୍ଗରିଙ୍ଗ ରାଜ୍ୟରୁ ମାନପୁର ଘାଟରେ ସେବା ବିପାରୀ ହୋଇ ଆମ ରାଜ୍ୟ ଜ୍ୟୋତିପୁର ଭିତରକୁ

0: ଶୁଣୁଛ? ଏ ଶୁଣୁଛ, ସେମାନେ ସହର ଭିତରକୁ ଆସିଛନ୍ତି।
1: ଓ ସୀତା,
0: ଆଜି 20 ଅକ୍ଟୋବର, ଆଜିରୁ ତାକୁ 23 ପୁରୀ 24 ଚାଲିଥାନ୍ତା।
1: ଆଜି କିଛି କରିବନି, ଆଜି ତାର ଜନ୍ମଦିନ ଯେ।
0: କଣ ତୁମେ କହୁଛ?
1: ଆମେ ତା ଜନ୍ମଦିନ ପାଳନ କରିବା ଟି?
0: ଆଉ କାହା ପାଇଁ ପାଳନ କରିବା?
1: ସେ ଅଛି ସୀତା, ତମ ଭିତରେ ଅଛି, ମୋ ଭିତରେ ଅଛି, ଏ ଆକାଶ ଆଉ ପବନ ଦେହରେ ଅଛି। ଦେହଟାକୁ ଶ୍ମଶାନରେ ନେଇ ଜାଳିପୋଡ଼ି ନଷ୍ଟ କରିଦେଲେ ଜଣଙ୍କର ସତ୍ତା ନିଶ୍ଚିନ୍ନ ହେଇଯାଏନି, ସୂକ୍ଷ୍ମ ଶରୀର ନେଇ ସେ ତଥାପି ବଞ୍ଚି ରହେ। ଆମକୁ ବି ସେମିତି ମୁକ୍ତ ହେବାକୁ ପଡ଼ିବ, ନିର୍ଲିପ୍ତ, ନିରାସକ୍ତ।
0: ତୁମେ କଣ ସତରେ ସବୁ ଆସକ୍ତିକୁ ପୋଛି ଦେଇଛ, ମୁକ୍ତ ହେଇପାରିଛ?
1: ସମୁଦାୟ ଗୀତା ଶୁଣି ସାରିବା ପରେ ବି ବୀର ଅର୍ଜୁନ ସମ୍ପୂର୍ଣ୍ଣ ମୋହମୁକ୍ତ ହେଇପାରିନଥିଲେ, ତା ହେଇଥିଲେ ଅଭିମନ୍ୟୁର ମୃତ୍ୟୁ ତାଙ୍କୁ ବିଚଳିତ କରିନଥାନ୍ତା।
0: ମୁଁ ତୁମକୁ ବିଚଳିତ କରିଦେଉଛି ନା, କଣ କରିବି କୁହ? ମୁଁ ତ ତୁମ ଭଳି ବିଦ୍ୱାନ ନୁହେଁ, ମୁଁ ସାଧାରଣ ନାରୀଟିଏ, ମାଟିଏ, କେମିତି ଭୁଲିବି ତାକୁ?
1: ଭୁଲିବା ସମ୍ଭବ ନୁହେଁ, ମୁଁ ବି କଣ ଭୁଲି ପାରୁଛି। ହେଲେ ସୀତା, ଯିଏ ତାକୁ ଆମ ହାତକୁ ଟେକି ଦେଇଥିଲା, ସେ ଯଦି ତାର ଦାନ ଫେରେଇ ନେବାକୁ ଚାହିଁଲା, ଆମେ ଆଉ କଣ କରିପାରିବା?
0: ଆମ ଜୀବନ ବିନିମୟରେ ସେ ଯଦି ତାକୁ ବଞ୍ଚେଇ ରଖିଥାନ୍ତା।
1: ସେ କଣ ଆମ ବିଚାରରେ କାମ କରେ ନା? ଆମ ସମ୍ପର୍କର ଅଡୁଆ ସୂତାରେ ସେ ଛନ୍ଦି ହୁଏ, ସେ ତ ନିଜ ବଂଶ, ନିଜ ପୁଅ ନାତିକୁ ଧ୍ୱଂସ କରିଦେବାକୁ ବି ପଛେଇ ନାହିଁ। ତା ପାଖରେ ସମ୍ପର୍କ ମାନଙ୍କର କିଛି ମୂଲ୍ୟ ଅଛି? ସେ ତ ବାରମ୍ବାର କହିଛି, କିଏ କାହାର ପୁଅ, କିଏ କାହାର ବାପା ମା, ଖାଲି ଗୋଟେ ଅନ୍ଧ ଆଚ୍ଛନ୍ନତା, ଗୋଟେ ମାୟା।
0: ସେଇ ମାୟାଟି ହିଁ ତ ଜୀବନ, ତାକୁ ଛାଡ଼ିଦେଲେ ଆଉ କଣ ଅଛି? ଜୀବନର ଅର୍ଥ କଣ ରହିଲା?
1: ଜୀବନର ଅର୍ଥ କିଏ ବୁଝିଛି ସୀତା? ଜୀବନଟା ତ ଏମିତି ଗୋଟେ ଅବୁଝା ଅଭିଧାନ, ଯୋଉଠି ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଶବ୍ଦମାନଙ୍କର ଅର୍ଥ ବଦଳି ଯାଉଥାଏ। ସେଥିପାଇଁ ମହାପୁରୁଷମାନେ ଜୀବନଟାକୁ ଛାୟାବିମ୍ବ ବୋଲି କହି ଆସିଛନ୍ତି, ଗୁଡ଼ିଏ ଅବାସ୍ତବ ଦୃଶ୍ୟରୁ ଛାଇ ଖାଲି ଗୋଟେ ଧାରଣା। ସେମିତି ଧାରଣା କରିନିଅ, ସେ ଅଛି, ସେ ବଞ୍ଚିଛି, ଆଉ ଆମେ ତାର ଜନ୍ମଦିନ ପାଳନ କରୁଛୁ।
0: ଜନ୍ମଦିନ ପାଇଁ କଣ କରିବି କୁହ?
1: ଯାହା ତମର ଇଚ୍ଛା।
0: କେକ୍ ଆଉ ପୁଡିଂ ତାକୁ ଖୁବ ଭଲ ଲାଗୁଥିଲା, ମୁଁ ତିଆରି କରିଛି।
1: ମତେ ବି ଭଲ ଲାଗେ।
0: କବାଟଟା ବନ୍ଦ କରିଦେବି?
1: ତମକୁ ଡର ଲାଗୁଛି?
0: ଡର କୋଉ କଥାକୁ ଆଉ ଡର, ଛାରେ ଜୀବନଟା ପାଇଁ।
1: ଜୀବନଟା ପାଇଁ ତ ସମସ୍ତେ ନିରାପତ୍ତା ଖୋଜନ୍ତି ସୀତା, ସହର ସାରା ସମସ୍ତେ ତାଟି କବାଟ ବନ୍ଦ କରି ଘର ଭିତରେ ପଶିଲେଣି।
0: ତୁମେ କହିବ ତ ମୁଁ କବାଟଟା ବନ୍ଦ କରିଦେବି।
1: ତମେ ତ ଜାଣ ମୁଁ ତାହା କେବେ କହିବି ନାହିଁ, କାରଣ ନିରାପତ୍ତା ଚାହିଁଥିଲେ ମଲ୍ଲିପୁର ଭଳି ନଗରୀ ଛାଡ଼ି ମୁଁ ଏଇ ରଣପୁରରେ ଆସି ରହିନଥାନ୍ତି। ଏବେ ତମର ଯାହା ଇଚ୍ଛା।
0: କୌଣସି କଥାକୁ ମୋର ଆଉ ଭୟ ନାହିଁ କି ଆଶଙ୍କା ନାହିଁ, କଣଟା ହବ?
1: ତେବେ ଥାଉ, ଦ୍ୱାର ସେମିତି ଖୋଲା ଥାଉ।
0: ଆରେ ବଣ୍ଟି, ତୁ କେମିତି ଚାଲି ଆସିଲୁ?
2: ଚାଲି ଆସିଲି।
1: ଆରେ ତମ ଘରର କବାଟ ଝରକା କଣ ବନ୍ଦ ନାହିଁ, ତୁ ଆସିଲୁ କେମିତି?
2: ବନ୍ଦ ଥିଲା ଅଙ୍କଲ, ସିକୁଳି ଖୋଲି ଦେଇ ମୁଁ ଚାଲି ଆସିଲି।
0: ତୁ ସିକୁଳି ଖୋଲିଲୁ କେମିତି?
2: ଚେୟାର ଉପରେ ଛିଡ଼ା ହେଇ ଖୋଲିଦେଲି।
0: ହେ ଭଗବାନ, ତୁ କେଡ଼େ ଦୁଷ୍ଟ ପିଲା ଡାକିରେ, ଘରେ ତ ଡାଡି ମମି ସବୁ ବ୍ୟସ୍ତ ହଉନଥିବେ?
2: ଡାଡି ତ ବ୍ୟାଙ୍କକୁ ଚାଲିଗଲେଣି।
0: ଆଉ ତୋ ମମି?
2: ସେ ଜୁଲିକୁ ଧରି ଶୋଇପଡ଼ିଛନ୍ତି।
0: ଆଉ ତୁ ଏଣେ ପଳେଇ ଆସିଲୁ?
2: ଘରଟା ଭିତରେ କଣ କରିଥାନ୍ତି ଯେ, ଡାଡି କହିଲେ ଆଜି ସ୍କୁଲ ବନ୍ଦ।
0: ଆଜି ପରା ରାସ୍ତାରେ ପିଲା ଚୋର ବୁଲୁଛନ୍ତି, ତୁ ଏମିତି ଘରୁ ପଳେଇ ଆସିଛୁ?
2: ପିଲା ଚୋର ନୁହେଁ ମା ଆଣ୍ଟି, ତମେ କିଛି ଜାଣିନ।
1: ପୋଲିସ ବାଲା ମାଇକ୍ ରେ କଣ କହୁଥିଲେ ଶୁଣିନୁ?
2: ସେମାନଙ୍କର ପିଲା ଚୋର କଥା କହୁଥିଲେ। ସେମାନେ କହୁଥିଲେ ଆଉ ଗୋଟିଏ କଣ କହୁଥିଲେ, ପିଲା ଚୋର ନୁହେଁ।
1: କଣ କହୁଥିଲେ? ସନ୍ତ୍ରାସବାଦୀ।
2: ହଁ ସନ୍ତ୍ରାସବାଦୀ, ଖାଲି ବନ୍ଧୁକ ଗୁଳି ଦିଶୁମ ଦିଶୁମ।
1: ଆରେ ଯଦି ସେମାନେ ତତେ ଦେଖି ଗୁଳି କରିଥାନ୍ତେ?
2: ମୁଁ କଣ ଏତେ ଭୋକା ହେଇଛି? କବାଟ ଆସ୍ତେ କିନା ଖୋଲି ଚାରିଆଡକୁ ଚାହିଁଲି, ଦେଖିଲି କେହି କୁଆଡେ ନାହାନ୍ତି, ତାପରେ ଦୁଇଟା ଡିଆଁରେ ଆସି ଏଠି। ଆଉ
0: ତୁ ତେବେ ତୁମ ଦାଣ୍ଡ ଦ୍ୱାର ଖୋଲା କରିଦେଇ ଚାଲି ଆସିଛୁ, ଯଦି ତୁମ ଘର ଭିତରେ କେହି ପଶିଯାନ୍ତି?
1: ଏଇଥିରେ ତୁ ନିଜକୁ ଭାରି ଚାଲାକ ଭାବୁଛୁ ନାଇଁ? ଯା ଯା, ସୁନା ପିଲାଟି ପରି ଘରକୁ ପଳେଇ ଯା।
2: ଘରକୁ ଯିବି ନାହିଁ।
0: ଆରେ ତୁମ ଦ୍ୱାର ଖୋଲା ଅଛି ପରା?
2: ଥାଉ, ତୁମ ଦ୍ୱାର ବି ତ ଖୋଲା ଅଛି,
0: ତୁ ଯିବା।

0: କବାଟ ବନ୍ଦ କରିଦେବି। ଚାଲ ତତେ ମୁଁ ଘରେ ଛାଡି ଆସିବି।
1: ଥାଉ ଥାଉ ସେ ନ ଯାଉ, ବରଂ ତମେ ଫୋନ କରି ତା ମମିକୁ ଜଣେଇ ଦିଅ ବଣ୍ଟି ଏଠି ଅଛି।
0: ହ୍ୟାଲୋ ସୁଲେଖା, ମୁଁ ସୀତା ଦିଦି କହୁଛି। ଶୁଣ ବ୍ୟସ୍ତ ହବନି, ବଣ୍ଟି ଏଠି ମୋ ପାଖରେ ଅଛି। କଣ ଆଉ କରିବି କହ, ପିଲାଟା ତ ସଗଲା ହେଇଯାଇଛି। ହଁ ହଁ ତୁମେ ଆଗେ ଦାଣ୍ଡ କବାଟ ବନ୍ଦ କର। ନାଇଁ ମୁଁ ତାକୁ ଏକୁଟିଆ ଜମା ଛାଡ଼ିବିନି। ହଉ ରହିଲି। ହଁ ହଁ ମୁଁ ତାକୁ ନିଜେ ନେଇ ଛାଡ଼ି ଆସିବି ହେଲା।
2: ମୋ ପାଇଁ କଣ ରଖିଛନ୍ତି ଆଣ୍ଟି?
0: ଅଛି, ବହୁତ ଜିନିଷ ଅଛି ଆମ ସାଙ୍ଗରେ।
1: ସୀତା, ମୁଁ ଭାବୁଛି କବାଟଟା ବନ୍ଦ କରିଦେବା ଦରକାର।
0: ମୁଁ ବି ସେଇଆ ଭାବିଛି। ତୁମେ କିଏ?
3: ଆମେ କିଏ ସେ ବିଷୟରେ ମୁଣ୍ଡ ଖେଳାଇବା ଦରକାର ନାହିଁ। ଆମେ ଯାହା କହୁଛୁ ସେତିକି ମନ ଦେଇ ଶୁଣ।
1: ତମେ କିଏ ତା ଆମେ ଜାଣୁ, ଆଉ ତମେ ଯାହା କହିବ ତା ବି କିଛିଟା ଅନୁମାନ କରି ହେଉଛି। ସୀତା, ତମେ ବଣ୍ଟିକୁ ନେଇ ଭିତରକୁ ଯାଅ, ମୁଁ ଏମାନଙ୍କ କଥା ଶୁଣୁଛି।
4: କେହି ନିଜ ନିଜ ଜାଗାରୁ ଇଞ୍ଚେ ବି ଘୁଞ୍ଚିବାକୁ ଚେଷ୍ଟା କରୁନି କହିଦେଉଛି।
3: ବର୍ତ୍ତମାନ ମୁଁ ଯାହା ପଚାରୁଛି ତାର ଠିକ ଠିକ ଉତ୍ତର ଦିଅ।
1: ପଚାର କଣ ପଚାରିବୁ?
3: ଘର ପଛପଟେ ବାହାରକୁ ଯିବା ପାଇଁ ରାସ୍ତା ଅଛି?
1: ଅଛି।
3: ଦର ସେପଟେ କଣ ଅଛି?
1: ଅରମା ଜଙ୍ଗଲ।
3: ଏ ଘରେ କେତେଜଣ ଲୋକ ରହନ୍ତି?
1: ମୁଁ ଆଉ ମୋ ସ୍ତ୍ରୀ।
3: ପିଲା?
1: ସେ ପଡ଼ିଶା ଘର ପିଲା, ଏଠିକି ବୁଲି ଆସିଥିଲା।
3: ଶୁଣ, ଏଠି ଦିନଟି ଏବେ ଖୁବ ବେଶୀ ହେଲେ ଦୁଇ ଦିନ ଆମେ ଆଶ୍ରୟ ନେବାକୁ ଚାହୁଁ, କିଛି ଆପତ୍ତି ଅଛି?
1: ଆପତ୍ତି କଲେ ତମେ କଣ ଶୁଣିବ?
3: ତମେ ବେଶ ସମଜଦାର ଅଛ। ଆମର ଏଠି ରହିବାର ବା ଆମ ଗତିବିଧିରେ ଯଦି ତମେ କୌଣସି ପ୍ରକାର ପ୍ରତିବନ୍ଧକ ନ ହୁଅ ତେବେ ଆମେ ତୁମର କୌଣସି କ୍ଷତି କରିବୁନି। କିନ୍ତୁ ଆମେ ଏଠି ରହିଥିବା କଥା ଯଦି ପୋଲିସକୁ କି ଆଉ କାହାକୁ ଜଣେଇବାକୁ ଚେଷ୍ଟା କର।
1: କଣ କରିବ?
3: ଆମେ କିଏ ତା ଯେତେବେଳେ ତମେ ଜାଣିସାରିଛ ଆମେ କଣ କରିପାରୁ ତା ବି ନିଶ୍ଚୟ ବୁଝିପାରୁଥିବ।
0: ଏ ପିଲାକୁ ମୁଁ ତା ଘରେ ଛାଡି ଆସେ, ତା ମା ବହୁତ ବ୍ୟସ୍ତ ହଉଥିବ।
4: ମୋ ପକେଟରେ ପିସ୍ତଲ ଅଛି, ସେଥିରେ ଛଅଟି ଗୁଳି ଲୋଡ ହେଇ ରହିଛି, ତେଣୁ ବେଶୀ ଚାଲାକି ଖେଳିବାର ଚେଷ୍ଟା କରୁନି କହିଦେଉଛି।
0: ଏଥିରେ କିଛି ଚାଲାକି ନାହିଁ, ମତେ ବିଶ୍ୱାସ କର। ତାକୁ ଛାଡିଦେଇ ମୁଁ ପୁଣି ଫେରି ଆସିବି। ତୁମେ ଏଇଠି ଥିବା କଥା ମୁଁ କାହାକୁ ବି କହିବିନି।
1: ଏ ପିଲାକୁ ଛାଡିଦିଅ, ସେ ତାଙ୍କ ଘରକୁ ଯାଉ।
3: ନା,
1: ଚିନ୍ତା କରି ଦେଖ, ଏ ପିଲା ଏଠି ରହିଲେ ତମରି ଅସୁବିଧା ହବ। ତାକୁ ଖୋଜିବା ପାଇଁ ତା ବାପା ମା ନିଶ୍ଚୟ ଏଠିକୁ ଆସିବେ।
3: ତୋ ନା କଣ?
2: ବଣ୍ଟି।
3: କୋଉ କ୍ଲାସରେ ପାଠ ପଢୁଛୁ?
2: ଷ୍ଟାଣ୍ଡାର୍ଡ 2।
3: ଆମେ କିଏ ଜାଣୁ? କିଏ?
2: ସନ୍ତ୍ରାସବାଦୀ।
3: ଏ ପିଲା ତ ବହୁତ ହୁସିଆର ଅଛି।
0: ବଣ୍ଟି ବାବା, ଘରକୁ ଆସିଥିବା ଅତିଥିଙ୍କୁ ଏମିତି କଥା କୁହନ୍ତେ? ଏମାନେ କାହିଁକି ସନ୍ତ୍ରାସବାଦୀ ହେବେ? ଏମାନେ ହଉଛନ୍ତି ତୋ ଭାଇ। ଯା, ସେମାନଙ୍କ ସାଙ୍ଗରେ ହ୍ୟାଣ୍ଡସେକ୍ କର।
2: ନାଇଁ, ତାଙ୍କ ପକେଟରେ ପିସ୍ତଲ ଅଛି।
0: ଆରେ ନାଇଁ ନାଇଁ, ସେ ତତେ ଥଟ୍ଟାରେ ସେମିତି କହିଦେଲେ ନା, ତୁ ସାହସୀ କି ଡରୁଆ ସେଇଆ ଜାଣିବା ପାଇଁ ସେମାନେ ସେମିତି କହିଲେ।
2: ନାଇଁ, ତମେ ମିଛ କହୁଛ, ଏମାନେ ସନ୍ତ୍ରାସବାଦୀ।
4: ମାରିବି ଗୋଟେ ଥପ୍ପଡ଼ ଯେ।
1: ଆଉ ତ ଘରକୁ ଯିବା ସମ୍ଭବ ନୁହେଁ ରେ ବଣ୍ଟି, ବଡ ମାନଙ୍କର ଅବାଧ୍ୟ ହେଲେ କଣ ହୁଏ ଏବେ ବୁଝିଲୁ ତ?
0: ଯିବୁ ଯିବୁ, ଆଉ ଅଳ୍ପ ସମୟ ପରେ ଯିବୁ, ଏବେ ଚୁପ୍ ହେଇ ବସ।
4: ଆଉ ଥରେ ପାଟି କରିବୁ ତ ତୋ ଜିଭ ଉପାଡି ଆଣିବି, ଜାଣୁ?
0: ବହୁତ ବଡ କାମଟିଏ କରିପକେଇବୁ। ଆ ବଣ୍ଟି, ମୋ ଘରକୁ ଆ।
1: ଦେଖ, ତମେ ଆମ ଦୁହିଙ୍କୁ ଯାହା କରୁଛ କର, କିନ୍ତୁ ସେ ପିଲା ଦେହରେ ହାତ ଦିଅନି।
3: ସେ ପିଲାକୁ ଚୁପ୍ ରହିବାକୁ ବୁଝେଇ ଦିଅ, ଆମର ହାତ ଦେବା ଦରକାର ହବନି।
0: ତାକୁ ତ ତୁମେ ତା ଘରକୁ ଯିବାକୁ ଦଉନ, କଣ କରିବ?

0: କି ଖାଉନୁ?
1: ମୁଁ କାହାରି ଘରେ ଖାଏନି।
0: ଇଏ କାହାରି ଘର ନୁହେଁ, ଭଗବାନଙ୍କର ମନ୍ଦିର, ଆଉ ଇଏ ତାଙ୍କ ପ୍ରସାଦ।
1: ମୁଁ ତୁମ ଭଗବାନଙ୍କୁ ମାନେନି କି ତୁମ ପ୍ରସାଦ ମଧ୍ୟ ଖାଏନି।
0: କଣ ହେଲା, ମୋ ଭଗବାନ ଆଉ ତୋ ଭଗବାନ ଅଲଗା?
1: ହଁ ଅଲଗା, ମୋ ଧର୍ମ ଅଲଗା, ମୋ ବିଶ୍ୱାସ ଅଲଗା।
0: ତେବେ ମୋ ଭଗବାନଙ୍କ ମନ୍ଦିର ଭିତରେ ପଶିଲୁ କାହିଁକି? କାହିଁକି ଏଠି 5 ଘଣ୍ଟା ହେଲା ରହିଛୁ? ଶୁଣ, ଧର୍ମ କହିଲେ ତୁ କଣ ବୁଝୁ ମୁଁ ଜାଣେନି, ହେଲେ ମୋ ଧର୍ମ ହଉଛି ମୋ ଘରେ କେହି ଜଣେ ବି ଭୋକିଲା ଥିବା ପର୍ଯ୍ୟନ୍ତ ମୁଁ ଖାଇନି। ହେ ଦେଖ, ମତେ ଚାହା, ସକାଳୁ ପହରୁ ମୁଁ କିଛି ଖାଇନି, ଆଉ ତୁ ନ ଖାଇବା ପର୍ଯ୍ୟନ୍ତ ମୁଁ ବି ଖାଇପାରୁନି। ମତେ କଣ ଉପାସ ରଖିବୁ କିରେ ବାବା? ନେ ଆଙ୍କର, ମୁଁ ଖୋଇ ଦଉଛି, କେତେବେଳୁ କୋଉଠି କଣ ଖାଇଥିବୁ ନଥିବୁ। ନେ, ହଁ ସୁନା ପୁଅଟା ମୋର, ଏଥର ତୁମେ ଦୁହେଁ ଖାଉଥାଉ, ମୁଁ ପାଣି ଆଣୁଛି।
2: ଏଥର ବାଟୁ ଆସିଲୁ ତ, ଖା, ପେଟ ପୁରେଇ ଖା।
3: କଲିଙ୍ଗ ବେଲ୍,
2: କିଏ ଆସିଲା ବୋଧୁଏ?
4: ତମେ ଦି ଜଣ ଭିତରକୁ ଯାଅ, ମୁଁ ଦେଖୁଛି।
0: ସୁଲେଖା ହେଇଥିପାରେ ବୋଧୁଏ, ବଣ୍ଟିକୁ ନବାକୁ ଆସିଛି।
2: ବଣ୍ଟି ଏଠି ଅଛି ବୋଲି ଆପଣ କହିବେନି।
4: ତମେ ଭିତରକୁ ଯାଅ, କଣ କହିବାକୁ ହବ ମୁଁ ଜାଣେ। ଇଏ ସୁଲେଖା ନହେଲେ ଦୁଧବାଲା କି ପେପରବାଲା ହେଇଥାଇପାରନ୍ତି।
0: ଶୀଘ୍ର ଆସ, ମୁଁ ଖାଇବା ଟ୍ରେ ଆଉ ପାଣି ଯୋଗ ନେଇ ଯାଉଛି, ଭିତରେ ବସି ଆରାମରେ ଖାଇବା।
1: ଶୁଣ, ଯିଏ ବି ଆସିଥାଉ ଆମେ ଭିତରେ ଅଛୁ ବୋଲି ସାମାନ୍ୟ ସୂଚନା ବି ଯେମିତି ନ ଦିଅ। ତମ ସ୍ତ୍ରୀ ଆଉ ସେ ପିଲା ଆମ ହିଫାଜତରେ ଅଛନ୍ତି, ହଁ ଏ କଥା ମନେ ଥାଏ ଯେମିତି।
5: ଆରେ ଇନ୍ସପେକ୍ଟର ସାହେବ, କଣ ଖବର?
6: ଆପଣଙ୍କ ନାଁ ଆର୍ଭି ସାମନ? ଆପଣଙ୍କର ପରିବାର ଲୋକ ସଂଖ୍ୟା କେତେ?
5: 2 ଜଣ, ମୁଁ ଆଉ ମୋ ସ୍ତ୍ରୀ।
6: ଆଉ କେହି?
5: ନା, ଆଉ କେହି ନାହାନ୍ତି।
6: ଆପଣଙ୍କ ସ୍ତ୍ରୀ କାହାନ୍ତି? ତାଙ୍କୁ ଟିକେ ଏଠି ଡାକନ୍ତୁ।
5: ସୀତା, ସୀତା ଟିକେ ଏଠିକି ଆସିବ।
0: କଣ ହେଲା?
6: ମିସେସ୍ ସାମନ୍ ଆପଣ ପଢି ଜାଣନ୍ତି?
0: ଜାଣେ।
6: ଏଇ କାଗଜରେ ଯାହା ଅଛି ମନେ ମନେ ପଢନ୍ତୁ।
0: ଆମ ଘରେ କେହି ନାହାନ୍ତି, କାହା କଥା ଆପଣ କହୁଛନ୍ତି?
6: ଦେଖନ୍ତୁ, ଆପଣ କିଛି ଲୁଚଉନାହାନ୍ତି ତ?
0: କଣ ଲୁଚେଇବି?
6: ଆମ ଆନାଉନ୍ସମେଣ୍ଟ କଣ ଆପଣ ଶୁଣିନାହାନ୍ତି? 2 ଜଣ ସନ୍ତ୍ରାସବାଦୀ ସହର ଭିତରକୁ ପଶି ଆସିଛନ୍ତି। ଆମେ ଭାବୁଛୁ ସେମାନେ ବୋଧେ କାହାରି ଘରେ ଆତଙ୍କପୂର୍ଣ୍ଣ କରି ରହିଛନ୍ତି।
5: ତେବେ ଦେଖନ୍ତୁ, ଆଉ କାହା ଘରେ ଥାଇପାରନ୍ତି? ଆମ ଘରକୁ ତ କେହି ଆସିନାହାନ୍ତି।
6: ଅଲରାଇଟ୍, ମୁଁ ତେବେ ଆସୁଛି। କିନ୍ତୁ ଦେଖନ୍ତୁ, ଯଦି ସେମାନେ ଆସନ୍ତି ବା ଅନ୍ୟ କୌଣସି ସାହି ପଡ଼ିଶା ଘରେ ସେମାନେ ଲୁଚିଥିବାର ସନ୍ଧାନ ପାଆନ୍ତି, ତେବେ ଆପଣଙ୍କର ତ ଟେଲିଫୋନ୍ ଅଛି, ରିସିଭରଟି ଖାଲି ଉଠାଇ ରଖିଦେବେ, କିଛି କହିବା ଦରକାର ନାହିଁ। ରିସିଭର ଉଠାଇଲେ ହିଁ ଆମେ ଜାଣିପାରିବୁ। ଟେଲିଫୋନ୍ ଏକ୍ସଚେଞ୍ଜରେ ଆମର 2 ଜଣ ଅଫିସର ଜଗି ରହିଛନ୍ତି।
5: ଯଦି କୌଣସି ବନ୍ଧୁଙ୍କୁ ବା ଆଉ କାହାକୁ ଫୋନ୍ କରିବା ଦରକାର ହୁଏ?
6: ତା ଆପଣ କରିପାରିବେ, କିଛି ଅସୁବିଧା ନାହିଁ। ଫୋନ୍ ଉଠାଇ କିଛି ନ କହିଲେ ହିଁ ଆମେ ବୁଝିବୁ ସମଥିଙ୍ଗ ରଙ୍ଗ। ଓକେ, ଆଚ୍ଛା ମୁଁ ଆସୁଛି, ଆପଣ କବାଟ ବନ୍ଦ କରନ୍ତୁ।
2: ସେ କାଗଜରେ କଣ ଲେଖାଥିଲା ମିସେସ୍ ସାମନ୍ତ? ମାନେ ପୋଲିସ ଅଫିସର ଯୋଉଟା ଆପଣଙ୍କୁ ପଢେଇଲା।
5: ଆରେ ହଁ, ସେ କାଗଜରେ କଣ ଲେଖାଥିଲା?
0: ଲେଖାଥିଲା, ଯଦି ଆପଣଙ୍କ ଘରେ କେହି ବାହାର ଲୋକ ଆଶ୍ରୟ ନେଇଥାନ୍ତି ଓ ଆପଣ ଆମକୁ କହିବାକୁ ଭୟ କରୁଥାନ୍ତି, ତେବେ ବାଁ ହାତଟି ମୁଣ୍ଡରେ ଛୁଇଁ ସଙ୍କେତ ଦିଅନ୍ତୁ, ତାହେଲେ ଆମେ ଜାଣିପାରିବୁ, ସେହି ଅନୁସାରେ ବ୍ୟବସ୍ଥା କରିବୁ। ଆପଣ ମୁହଁ ଖୋଲି କିଛି କହିବା ଦରକାର ନାହିଁ।
5: ତମମାନେ ନିଶ୍ଚୟ କବାଟ ଫାଙ୍କରେ ଲକ୍ଷ୍ୟ କରି ଦେଖିଛ ଯେ ମୋ ସ୍ତ୍ରୀ ସେପରି କୌଣସି ସଙ୍କେତ ଦେଇନାହାନ୍ତି, ବରଂ ମୁହଁ ଖୋଲି ପରିଷ୍କାର କହିଛନ୍ତି ଯେ ଆମ ଘରେ କେହି ନାହାନ୍ତି।
1: ଆଉ ଯଦି ସେମିତି ସଙ୍କେତ ସେ ଦେଇଥାନ୍ତେ ତେବେ ଆମେ ତ ଧରା ପଡ଼ିଥାନ୍ତୁ, ହେଲେ ତୁମକୁ ଓ ତୁମର ସୁନ୍ଦର ଘରକୁ ଆମେ ବୋମା ମାଡ଼ରେ ଉଡ଼େଇ ଦେଇଥାନ୍ତୁ।
5: ତମେ ଯଦି ଏବେ ବି ଭାବୁଥାଅ ଯେ ଭୟ ଦେଖାଇ ତମେ ଆମଠୁ ସୁବିଧା ହାସଲ କରୁଛ, ତେବେ ତମଠୁ ନିର୍ବୋଧ ଦୁନିଆରେ ଆଉ କେହି ନାହାନ୍ତି। ସେ କାଗଜରେ କଣ ଲେଖାଥିଲା ତୁମେ କଣ ଜାଣିଥିଲ? ଯେ ମିସେସ୍ ସାମନ୍ତ କଣ ସଙ୍କେତ ଦେଲେ ତମେ ବୁଝି ପକେଇଥାନ୍ତ? ଆଉ ତମେ ଜାଣ ପୁଲିସ ଆମକୁ କଣ କହିଗଲେ? ଟେଲିଫୋନ୍ ରିସିଭରଟି ଖାଲି ଉଠେଇଲେ ହିଁ ତମେ ଏଠି ଅଛ ବୋଲି ସେମାନେ ଜାଣିବେ, କିଛି କହିବା ଦରକାର ନାହିଁ। ଆହୁରି ବି ଜାଣିରଖ, ଏ ଘର ବା ଆମ ଜୀବନ ପ୍ରତି ଆମର ଖୁବ୍ ଗୋଟେ ଆଟାଚମେଣ୍ଟ ନାହିଁ, କୌଣସି ପରିଣାମ ପ୍ରତି ଆମର ଭୟ ନାହିଁ, ବୁଝିଲ? ତମେ ଯଦି ଭୂତ ନ ହୋଇ ମଣିଷ ହୋଇଥିବ ତେବେ ଆଉ ଥରେ ବି ଆମକୁ ବୋମା ପିସ୍ତଲ ଭୟ ଦେଖେଇବ ନାହିଁ। ଆସ ସୀତା, ସକାଳଠୁ ତମେ କିଛି ଖାଇନ, ଆସ ମୋ ସାଙ୍ଗରେ।
2: ଏବେ କହ କିମ୍, ଏମିତି ଲୋକ

0: ପାଇଁ ତ ସମ୍ବିଧାନ କି ପ୍ରକାର ମେଥଡ଼ର ବ୍ୟବସ୍ଥା ଅଛି? ଯେଉଁମାନଙ୍କର ନିଜ ଜୀବନକୁ ଖାତିର ନାହିଁ, କିଛି କରିପାରିବେ ସେମାନଙ୍କର?
1: ଏମିତି ବର୍ଜାତ ଲୋକ ମୁଁ ଦୁନିଆରେ ଦେଖିନି, ଜୀବନକୁ ଭୟ ନାହିଁ, ଅଥଚ ଆମକୁ ସାହାଯ୍ୟ କରୁଛନ୍ତି। ସେ ମାଇକିନା ତ ଆମକୁ ଖୁବ୍ ସହଜରେ ଧରା ପକାଇ ଦେଇପାରିଥାନ୍ତା,
0: କିନ୍ତୁ ସେ ସେମିତି କଲା ନାହିଁ।
1: କାହିଁକି?
0: ଏଇ କାହିଁକି ନାହିଁ ତ ପ୍ରଶ୍ନର ଉତ୍ତର। ସେମାନେ କାହିଁକି ଆମକୁ ସାହାଯ୍ୟ କରୁଛନ୍ତି? ଦେର ମଷ୍ଟ ବି ସମ୍ ରିଜନ।
1: ଟେଲିଫୋନ।
0: ମିଷ୍ଟର ସାମନ୍ତ
2: ବ୍ୟସ୍ତ ହେଉଛି।
0: ହ୍ୟାଲୋ, କିଏ? ମିସ୍ଟର ସିଂ? ହଁ ହଁ, ବଣ୍ଟି ଅଛି।
3: ଯୋ କହିଦେଲା?
0: ହଁ, ସେ ଏଠି ଶୋଇପଡ଼ିଛି। ହଁ ହଁ, ସେ ଖାଇଛି ଖାଇଛି। ଆରେ ନାଇଁ ନାଇଁ ନାଇଁ, ସେମିତି କାଇଁ ଭାବୁଛନ୍ତି? ପିଲାଟା କଣ ଆପଣଙ୍କର ଏକୁଟିଆ? ନାଇଁ ନାଇଁ ନାଇଁ, ଆପଣ କାହିଁ କଷ୍ଟ କରି ଆସିବେ? ହଁ ହଁ, ସେ ଉଠିଲେ ସୀତା ଦେଇ ତାକୁ ଛାଡ଼ି ଆସିବେ। ହଁ ହଁ ହଁ ହଁ ହଁ, ହଉ ରହିଲି।
4: ବଣ୍ଟି ଏଠି ନାହିଁ ବୋଲି ମୁଁ କହିପାରିଲିନି ମିଷ୍ଟର ଜୋ, କାରଣ ଇଏ ତାର ମାର ଫୋନ୍ ଥିଲା। ତେବେ ତମେ ବ୍ୟସ୍ତ ହେବାର ଦରକାର ନାହିଁ, ସବୁ ଠିକ ହେଇଯିବ।
1: କଣଟା ଆଉ ଠିକ ହେଇଯିବ? ସେ ପିଲା ତା ଘରକୁ ଯିବା କ୍ଷଣି ଆମ କଥା କହିଦେବ।
0: ଆପଣ ଆମକୁ ଏତେ ସାହାଯ୍ୟ କଲେଣି, ଆଉ ଟିକେ ସାହାଯ୍ୟ କରନ୍ତୁ।
4: କଣ? ଟେଲିଫୋନ?
0: ଦେଖନ୍ତୁ, ଏଇଟା ଆଦୌ ଆଦେଶ କି ନିର୍ଦ୍ଦେଶ ନୁହେଁ, ଅନୁରୋଧ।
4: କାହା ପାଖକୁ?
0: ଏଇ ନମ୍ବରକୁ।
4: କଣ କୁହାଯିବ?
0: ନମ୍ବର ତଳକୁ ଯାହା ଲେଖା ଅଛି ସେଇଟା ଖାଲି ପଢ଼ିଦେବେ, ଆଉ ଶେଷରେ ଆପଣଙ୍କ ଘର ଠିକଣାଟା ଦେବେ।
4: ଏ ଲୋକଟା କିଏ?
1: ଜଣେ ବ୍ୟବସାୟୀ, ଏଇ ସହରର ବାସିନ୍ଦା, ଜିଲ୍ ସାହେବ ବୋଲି ସମସ୍ତେ ଜାଣନ୍ତି।
4: ତମ ସହିତ ତାର ସମ୍ପର୍କ କଣ?
0: ଆମେ ତା ସହିତ ବ୍ୟବସାୟ କରୁ, ମାନେ ସେ ଆମ ଦଳର ଜଣେ ସମର୍ଥକ।
4: ଅନ୍ଧାରିଗଡ଼ ରାଜ୍ୟ ସହିତ ତାର ବି ଯୋଗସୂତ୍ର ଅଛି। ଠିକ ଅଛି, ମୁଁ ତମର ଅନୁରୋଧ ରଖିବି, କିନ୍ତୁ ଗୋଟା ସର୍ତ୍ତରେ।
0: ସର୍ତ୍ତ?
4: ତମ ଆନ୍ଦୋଳନର ଉଦ୍ଦେଶ୍ୟ ସମ୍ପର୍କରେ ମତେ କହିବ।
0: ଆପଣ କାହିଁକି ଜାଣିବାକୁ ଚାହୁଁଛନ୍ତି?
4: ତମକୁ ଓ ତମ ଆନ୍ଦୋଳନକୁ ବୁଝିବା ପାଇଁ।
0: ଏଥିରେ ଆମର ନିରାପତ୍ତା ବିପନ୍ନ ହୋଇପାରେ।
4: ତମକୁ ବିପଦରେ ପକାଇବା ଭଳି କୌଣସି କାମ ଏଯାଏ ମୁଁ କରିଛି?
0: ଆଚ୍ଛା ଠିକ ଅଛି, ମୁଁ ରାଜି, ଆପଣ ଫୋନ୍ କରନ୍ତୁ।
5: ହ୍ୟାଲୋ, କିଏ? ଜିଲ୍ ସାହେବ, ଶୁଣନ୍ତୁ, ଆପଣଙ୍କ ମହୁ ବାକ୍ସ ଆସିଯାଇଛି, ଆପଣ ଟିକେ ସୁବିଧା କରି ଶୀଘ୍ର ଆସି ନେଇଗଲେ ଭଲ ହୁଅନ୍ତା, ନହେଲେ ଏଇ ମାଟିଆ ପିମ୍ପୁଡ଼ିଙ୍କ ଦାୟରୁ ରକ୍ଷା ହେବ ନାହିଁ। ଆଉ ଚଢ଼େଇ ଦୁଇଟା ପଞ୍ଜୁରୀ ଭିତରେ ଢେର ଗୋଳ ଅଛନ୍ତି, ତାକୁ ଉଡ଼େଇ ଦେଲେ ହୁଅନ୍ତା ନାହିଁ? ଆପଣ ଯାହା ବ୍ୟବସ୍ଥା କରିବେ, ଚଢ଼େଇ ଦେହରେ ପିମ୍ପୁଡ଼ି ଲାଗିଯିବାର ସମ୍ଭାବନା। ହଉ ରହିଲି।
0: ଆପଣଙ୍କ ରେସିଡେନ୍ସ ଠିକଣାଟା?
5: ହଁ, ଇଏ A/72 Sector 8, ମତେ ଦେଖା କରିବେ। A/72, ଓକେ।
0: ଥ୍ୟାଙ୍କ ୟୁ ଭେରି ମଚ୍।
4: ନାଓ ୟୁ ମଷ୍ଟ କିପ୍ ୟୋର ପ୍ରମିସ୍।
0: କଣ ଜାଣିବାକୁ ଚାହାନ୍ତି ପଚାରନ୍ତୁ।
4: ତମେ ଜଣେ ଶିକ୍ଷିତ ପିଲା ହିଁ କାହିଁକି ଦେଶଦ୍ରୋହୀ ସାଜିଛ? ଇଏ ମୋର ପ୍ରଥମ ଆଉ ପ୍ରଧାନ ପ୍ରଶ୍ନ।
0: ଆପଣ ଯାହାକୁ ଦେଶଦ୍ରୋହ କହୁଛନ୍ତି ତା ଆମ ଆଖିରେ ଦେଶପ୍ରେମ।
4: କୋଉଟା ତମର ଦେଶ, ଜ୍ୟୋତିପୁର ନା ଅନ୍ଧାରିଗଡ଼?
0: କୌଣସିଟା ନୁହେଁ, ଆମେ ଗୋଟିଏ ସ୍ୱତନ୍ତ୍ର ଦେଶ ଚାହୁଁ, ଆମ ନିଜର ଦେଶ।
4: କଣ ସେ ଦେଶ?
0: ସେରିସ୍ତାନ।
4: ସେଇଥିପାଇଁ ନିରୀହ ଲୋକଙ୍କୁ ହତ୍ୟା କରିବା କଣ ଦରକାର?
0: ଯେତେବେଳେ ବଡ଼ ଧରଣର ଗୋଟେ ଆନ୍ଦୋଳନ ହୁଏ, କିଛି ଲୋକ ତ ନିଶ୍ଚୟ ମରନ୍ତି,
4: କିନ୍ତୁ ହିଂସା ଦ୍ୱାରା କିଛି ହାସଲ କରିହୁଏନି, ତମେ ଜାଣ।
0: ଆମେ ବାଧ୍ୟ ଏହି ହିଂସାର ଆଶ୍ରୟ ନେଇଛୁ, କାରଣ ଆପଣଙ୍କୁ ଜ୍ୟୋତିପୁର ସରକାର କେବଳ ହିଂସାର ଭାଷା ହିଁ ବୁଝନ୍ତି, ଲାଙ୍ଗୁଏଜ୍ ଅଫ୍ ଭାଓଲେନ୍ସ, ଦମନ ଦଳର ତାଙ୍କର ନୀତି।
4: ଦେଶଦ୍ରୋହକୁ ଆଉ କେମିତି ଆୟତ କରାଯାଏ? ତମେ କଣ ଜାଣ ନା ଯେ ତମେ ଯାହା ସବୁ କରୁଛ ତା ଦେଶ ବିରୋଧୀ କାର୍ଯ୍ୟ?
0: ମୁଁ ପ୍ରଥମରୁ କହିଛି ବିଶ୍ୱ ସାମନ୍ତ, ଜ୍ୟୋତିପୁର ଆମ ଦେଶ ନୁହେଁ, ଜ୍ୟୋତିପୁର ସରକାର ଆମ ପାଇଁ ଜଣେ ବିଦେଶୀ ସରକାର, ଆମେ ସ୍ୱାଧୀନତାର ସଂଗ୍ରାମ ଲଢୁଛୁ।
4: ଜ୍ୟୋତିପୁରକୁ ତମେ କାହିଁକି ନିଜ ଦେଶ ବୋଲି ଗ୍ରହଣ କରିବ ନାହିଁ? ଏଇ ଦେଶର ସ୍ୱାଧୀନତା ପାଇଁ ତ ତୁମମାନଙ୍କର ପୂର୍ବପୁରୁଷମାନେ ଜୀବନ ଦେଇଯାଇଛନ୍ତି।
0: ସେଇଟା ସେମାନଙ୍କ ମାରାତ୍ମକ ଭୁଲ ଥିଲା, ଆମେ ତାର ପୁନରାବୃତ୍ତି କରିବାକୁ ଚାହୁଁନା। ଜ୍ୟୋତିପୁର ଆମ ଦେଶ ନୁହେଁ।
4: କାହିଁକି?
0: କାରଣ ଜ୍ୟୋତିପୁର ଗୋଟା ବିରାଟ ପଚା ନର୍ଦ୍ଦମା, ଶୋଷଣ, ଅତ୍ୟାଚାର, ଦୁର୍ନୀତି, ଭ୍ରଷ୍ଟାଚାର ଆଉ କୁଶାସନରେ ତାହା ଦୁର୍ଗନ୍ଧମୟ।
4: ଜ୍ୟୋତିପୁର ଯଦି ପଚା ନର୍ଦ୍ଦମା ହୁଏ, ଅନ୍ଧାରିଗଡ଼ ତ ଗୋଟା ନରକ, କାରଣ ଶାସନ ବୋଲି ସେଠାରେ କିଛି ନାହିଁ, କିନ୍ତୁ ଅନ୍ଧାରିଗଡ଼ର ଅନ୍ଧ ସରକାର ତମକୁ ସବୁ ପ୍ରକାର ସାହାଯ୍ୟ ଦେଉଛି, ସନ୍ତାସବାଦ ତାଲିମ ଦେଉଛି, ଅସ୍ତ୍ରଶସ୍ତ୍ର ଦେଉଛି, ଆଉ অজস্র।

0: ଆମେ ଦଉଛି।
1: ଆବଲକ୍ଷ୍ୟ ହାସଲ ପାଇଁ ଯଦି ଆମକୁ କିଏ ସାହାଯ୍ୟ କରେ ତାକୁ ଆମେ ଗ୍ରହଣ କରିବୁନି କାହିଁକି?
0: ତମକୁ ସାହାଯ୍ୟ କରିବା ପଛରେ ଅନ୍ଧାରୀଗଡ଼ର ନିଜର କିଛି ମତଲବ ନାହିଁ ବୋଲି ତମେ କାହିଁ ଭାବୁଛ?
1: ଥାଇପାରେ, ସେଥିରେ ଆମର କ'ଣ ଅଛି? ଅନ୍ଧାରୀଗଡ଼ ଜ୍ୟୋତିପୁର ତ ଜନ୍ମବେଳୁ ପରସ୍ପର ଶତ୍ରୁ, ଆମେ କେବଳ କଣ୍ଟା ସାହାଯ୍ୟରେ କଣ୍ଟା ଖୋଳିବାର ଚେଷ୍ଟା କରୁଛୁ।
0: ସେ ସ୍ଥାନ୍ତ ତୁମେ ଗଢ଼ିପାରିବନି, କେବଳ ଜ୍ୟୋତିପୁରକୁ ଦୁର୍ବଳ କରିଦେବା ସାର ହେବ।
1: ଜ୍ୟୋତିପୁର ଦୁର୍ବଳ ହେଇଯାଉ, ସେଥିରେ ମଧ୍ୟ ଆମର ଲାଭ।
0: ଜ୍ୟୋତିପୁର ତମ ପିତୃପୁରୁଷଙ୍କର ଜନ୍ମମାଟି, ତମର ତୀର୍ଥଭୂମି। ତମେ ଯଦି ଭାବୁଛ ଶାସନରେ କିଛି ଭ୍ରଷ୍ଟାଚାର ପଶିଯାଇଛି, ତେବେ ତାକୁ ନିର୍ମଳ କର, ଶାସନ ବଦଳେଇ ଦିଅ, ତା ବୋଲି ଦେଶଟାକୁ ବିକଳାଙ୍ଗ କରିବୁ କାହିଁକି?
1: ଜ୍ୟୋତିପୁରକୁ ନିର୍ମଳ କରିବା ସମ୍ଭବ ନୁହେଁ, କାରଣ ଭ୍ରଷ୍ଟାଚାର ଏ ଦେଶର ଅଣୁପରମାଣୁ ସହିତ ମିଶିଯାଇଛି। ଗଣତନ୍ତ୍ର ଏଠି ଗୋଟେ ପ୍ରହସନ, ଧର୍ମ ନିରପେକ୍ଷତା ଗୋଟେ ବାହାନା, ତେଣୁ ଜ୍ୟୋତିପୁର ବୋ ଦେଶ ହେଇପାରେ ନା।
0: ପୃଥିବୀର ମାନଚିତ୍ରରେ ସେରିସ୍ତାନ ବୋଲି କୌଣସି ସ୍ଥାନ ଏ ଯାଏ ଚିହ୍ନିତ ହେଇନାହିଁ,
1: ଆଜି ନହେଲେ କାଲି ହବ।
2: ଏଥର ଚୁପ୍ ରହେ, ଏ ବକବକ ଶୁଣିବାକୁ ମତେ ଭଲ ଲାଗୁନି।
0: ଆଚ୍ଛା, ମୁଁ ମାନି ନେଉଛି, ସେରିସ୍ତାନ ବୋଲି ନୂଆ ଦେଶଟି ଭବିଷ୍ୟତରେ ଜନ୍ମ ନେବ, କିନ୍ତୁ ସେ ଦେଶର ଶାସନରେ ବି ଯଦି ଦୁର୍ନୀତି ଆଉ ଭ୍ରଷ୍ଟାଚାର ପଶିଯାଏ?
1: ନେଭର, ତା କେବେ ହବନି।
0: ୱାନ୍ କ୍ୟାନ୍ ନେଭର ବି ସିଓର ମିଷ୍ଟର ଜୋ, କାରଣ ଦେଶର ମାଟି କେବେ ଭ୍ରଷ୍ଟ ହୁଏ ନାହିଁ, ଭ୍ରଷ୍ଟ ହୁଅନ୍ତି ମଣିଷମାନେ। ତମ ସେରିସ୍ତାନର ଶାସକ ବର୍ଗ ଯେ ଦୁର୍ନୀତି ଓ ଦୁରାଚାରର ଶିକାର ନ ହେବେ ତାର କୋଉ ଭରସା ଅଛି? ଆଖପାଖର ସବୁ ଦେଶକୁ ଲକ୍ଷ୍ୟ କର, ଇତିହାସ ପୃଷ୍ଠା ଓଲଟାଓ, ମଣିଷ ଚରିତ୍ରକୁ ଅନୁଧ୍ୟାନ କର, ଜାଣିପାରିବ ସେତେବେଳେ କ'ଣ କରିବ। ସେରିସ୍ତାନର ଆହୁରି କଣ୍ଡେ ଭାଙ୍ଗି ଛୋଟିଆ ଗ୍ରାମ ରାଜ୍ୟଟି ଗଢ଼ିବ, ତାପରେ ବ୍ୟକ୍ତି ରାଜ୍ୟ।
1: ଓ ମିଷ୍ଟର ସାମନ୍ତ,
0: ଆଣ୍ଡ ଆନାଦର ଥିଙ୍ଗ ୟୁ ମଷ୍ଟ ନୋ, ଅସାଧୁ ଉପାୟରେ ଅର୍ଜିତ ସମ୍ପତ୍ତି ଭଳି ସନ୍ତାସବାଦରୁ ଅର୍ଜିତ ସ୍ୱାଧୀନତା ବେଶୀ ଦିନ ରହିବ ନାହିଁ। କ୍ଷମତାକୁ କେନ୍ଦ୍ର କରି ହତ୍ୟା, ଷଡ଼ଯନ୍ତ୍ର, ଅବିଶ୍ୱାସ ଓ ସନ୍ଦେହ ଚିରଦିନ ଲାଗି ରହିବ, ଆଉ ଶେଷରେ
1: ପ୍ଲିଜ୍ ଷ୍ଟପ୍ ଇଟ୍। ମୁଁ ଆପଣଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇପାରିବିନି।
2: ହେ, ତୁ କାହିଁକି ଉତ୍ତର ଦେଉଛୁ? ଚୁପଚାପ ବସୁନୁ।
0: କାରଣ ତମ ପାଖରେ କୌଣସି ଉତ୍ତର ନାହିଁ। ସେରିସ୍ତାନ ତମର ଗୋଟେ ବାହାନା, ଅସଲରେ ତମେ ହେଉଛ ଜଣେ ଜଣେ ଡକାୟତ ଖୁନି।
2: ତ ପାଟି ଭିତରେ ପିସ୍ତଲଟା ପୁରେଇ ଦେଉନୁ କାହିଁକି?
1: ଜ୍ୟୋତିପୁର ଯେତେବେଳେ ବିଦେଶୀ ଶାସନାଧୀନ ଥିଲା, ଆପଣଙ୍କ ତଥାକଥିତ ସ୍ୱାଧୀନତା ସଂଗ୍ରାମୀମାନେ ବି ଡକାୟତି ଆଉ ଖୁନି ସାବ୍ୟସ୍ତ ହୋଇ ଜେଲ୍ କାଟିଥିଲେ, ଦେଶଦ୍ରୋହୀ ବୋଲି ଫାଶୀ କାଠରେ ଝୁଲିଥିଲେ, ମନେ ଅଛି?
0: ଫରକ ହେଉଛି, ସେମାନେ ଗୋଟେ ଅଖଣ୍ଡ ବିଶାଳ ଦେଶର ଗଢ଼ିବାର ସ୍ୱପ୍ନ ଦେଖିଥିଲେ, ଗୋଟେ ମହାନ ରାଷ୍ଟ୍ର ଆଉ ଗୋଟେ ମହୀୟାନ ଜାତି ଗଠନର ଭିତ୍ତି ପକାଇଥିଲେ। କିନ୍ତୁ ତୁମେ ଏ ଯୁଗର ଖର୍ବ ପୁରୁଷ, ତୁମର ଆଶା, ଅଭିଳାଷ ଓ ଆଦର୍ଶ ଯେମିତି ଖଣ୍ଡିତ, ଦେଶଟାକୁ ବି ସେମିତି ଖଣ୍ଡ ଖଣ୍ଡ କରିଦେବା ତୁମର ଲକ୍ଷ୍ୟ। ତୁମ ସ୍ୱପ୍ନ ନିତ୍ୟାନ୍ତ କ୍ଷୁଦ୍ର ଆଉ ସଂକୀର୍ଣ୍ଣ, ଜାତି, ସମ୍ପ୍ରଦାୟ, ଭାଷା ଓ ଅଞ୍ଚଳ ନାଁରେ ବିଶାଳ ଦେଶଟାକୁ ଭାଙ୍ଗି ବିକଳାଙ୍ଗ କରିଦେବା ତୁମର ସବୁଠୁ ବଡ଼ ପାରିବାପଣ।
1: ଦେଖନ୍ତୁ, ମୁଁ ଖୁବ୍ ଗୋଟେ ବକ୍ତା ନୁହେଁ, ତଥାପି ମୋର ସାଧ୍ୟମତେ ଆମର ଆଦର୍ଶ ଆଉ ଉଦ୍ଦେଶ୍ୟ ସମ୍ପର୍କରେ ମୁଁ ଆପଣଙ୍କୁ ଧାରଣା ଦେଇଛି। ମୁଁ ଜାଣେ ମୁଁ ଆପଣଙ୍କୁ ଠିକ୍ ଭାବରେ ବୁଝାଇ ପାରିବିନି, ଆପଣମାନଙ୍କ ଭଳି ବୁଦ୍ଧିଜୀବୀମାନଙ୍କୁ ବୁଝାଇବା ସହଜ ନୁହେଁ। ଆପଣ ଜ୍ୟୋତିପୁର ରାଜ୍ୟର ଜଣେ ବରିଷ୍ଠ ଅଫିସର ଥିଲେ, ସେଥିପାଇଁ ଆପଣଙ୍କ ମନରେ ଯେଉଁ ପ୍ରଚ୍ଛନ୍ନ ଅହଙ୍କାରଟିଏ ଅଛି ତାକୁ ଦୂର କରିବା ମୋ ପକ୍ଷରେ ସମ୍ଭବ ନୁହେଁ। ଜଣେ ସାଧାରଣ ଅଶିକ୍ଷିତ ଲୋକକୁ ବୁଝାଇ ହେବ, କିନ୍ତୁ ଆପଣମାନଙ୍କୁ ନୁହେଁ।
2: କିମ୍, ତୁ ଜମା ବ୍ୟସ୍ତ ହନି, ମୁଁ ଦେଖୁଛି।
3: ବଣ୍ଟି ବାବା, ତୁ ଏମିତି ଅବୁଝା ହେଲେ କେମିତି ହବ କହିଲୁ?
1: କିମ୍, ତାକୁ ମାରିଲୁ କାହିଁକି?
2: ଆଉ କଣ କରୁଥାନ୍ତି, ମୋର ତ ଇଚ୍ଛା ହଉଛି ତା ତଣ୍ଟି ତାକୁ ଚିପି ଦିଅନ୍ତି, ଏକାବେଳେ ଚୁପ୍ ହେଇଯାନ୍ତା।
3: ତତେ ଯେ ମୁଁ ପୁଲିସରେ ଦେଇନି ତାର କଣ ଏଇ ପ୍ରତିଦାନ?
0: ତାକୁ ଘରକୁ ଯିବାକୁ ଦିଅ, ଆଉ କେତେ ସମୟ ତାକୁ ଏଠି ଏମିତି ଜବରଦସ୍ତ ଅଟକେଇ ରଖିବ? ସକାଳ 10:30 ସନ୍ଧ୍ୟା 6:30 ହେଲା।
1: ଦେଖ ବଣ୍ଟି, ବଣ୍ଟି, ତୁ ଯଦି ଚୁପଚାପ ରହିବୁ ତେବେ ତତେ ଆଉ କେହି ମାରିବେନି, ହେଲେ ତୁ ଯଦି ପାଟି କରିଛୁ କି ଘରକୁ ଯିବୁ କହିଛୁ ତେବେ ସେ ତତେ ଆହୁରି ମାରିବ, ପିସ୍ତଲରେ ଗୁଳି କରିଦେବ।
3: ତା ପ୍ରଶ୍ନର ଉତ୍ତର ଦେରେ ହତଭାଗା, ଯାହା ପଚାରୁଛୁ ତା ଜବାବ ଦେ, ଚୁପ୍ ରହୁଛୁ କାହିଁକି? ଦେ ଜବାବ।
0: ତମେ ମୋ ଆଗରେ ବହୁତ ବଡ ବଡ ଯୁକ୍ତି ବାଢୁଥିଲ ନା ଜୋ, ହେଲେ ଏଇ ପିଲାଟି ପଚାରୁଥିବା ଛୋଟିଆ ପ୍ରଶ୍ନର ଉତ୍ତର ତମେ ଦେଇପାରିବ? ଏ ପିଲାଟିକୁ ବୁଝେଇ ଦେଇପାରିବ କାହିଁକି ତମେ ମଣିଷକୁ ମାରୁଛ? ଗୋଟେ 7 ବର୍ଷ ପିଲାକୁ ତା ବାପା ମାଠରେ ତମେ ଛଡ଼ିକି ରଖିଛ ଖାସ ଏଇଥିପାଇଁ ଯେ କାଳେ ତମ କଥା ସେ ବାହାରେ କହିଦେବ, କାଳେ ତମେ ଧରା ପଡ଼ିଯିବ।
3: ହଁ, କାଳେ ତୁମେ ଧରା ପଡ଼ିଯିବ, ସେଇଥିପାଇଁ ପିଲାଟା ତଣ୍ଟି ଚିପି ମାରିଦେବାକୁ ତୁମେ କେବେ ହେଲେ ପଛେଇବନି। ତୁମ ଜୀବନଟାକୁ ତୁମର ଏତେ

0: ଚୁପ କାହିଁକି
1: ତେ ବେପାର ସୁଇସାଇଡ ପାଇଁ ରେଡି ହେଇଯା ଆଉ ଛିଡ଼ା ହେଲୁ କାହିଁକି
0: ଚାଲ ମୁଁ ତ କେତେବେଳେ ରେଡି
1: ଆମେ ଆସୁଛୁ ମିଷ୍ଟର ସାମନ୍ତ ଥ୍ୟାଙ୍କ ୟୁ ଫର ଏଭ୍ରିଥିଙ୍ଗ
2: ଶୁଣ ଶୁଣ ଅପେକ୍ଷା କର କାହିଁକି ଛାନିଆ ହେଇ ମରଣ ମୁହଁକୁ ବାହାରିଯିବ
1: ଏଠି ଜନ୍ତାରେ ପଡ଼ି ମରିବା ଅପେକ୍ଷା ରାସ୍ତାରେ ଦୌଡ଼ୁ ଦୌଡ଼ୁ ମରିବା ବରଂ ଭଲ ସେମିତି ମରିବାରେ ଗୋଟେ ଥ୍ରିଲ୍ ଅଛି
2: କୁଆଡେ ଯିବା ଦରକାର ନାହିଁ ଏଇଠି ଅପେକ୍ଷା କର ଯାହା ହବ ଦେଖାଯିବ
0: କଣ ଆଉ ଦେଖାଯିବ ପୁଲିସ ଆସି ସିଧା ହାତକଡ଼ା ପକେଇବ ଆଉ କଣ ଆପଣଙ୍କ ଘର ତ ଲୁଚିବା ପାଇଁ ଜାଗାଟିଏ ବି ନାହିଁ
2: ଲୁଚିବା କିଛି ଦରକାର ନାହିଁ ତମେ ଦୁହେଁ ମୋର ଦୁଇ ଜଣ ବନ୍ଧୁଙ୍କ ପୁଅ ରଣପୁର ବୁଲି ଦେଖିବାକୁ ଆସିଛ ପୁଲିସ ବା ଆଉ କାହାରି କିଛି କହିବାର ଅଛି
1: ମୁଁ ଆପଣଙ୍କୁ ବୁଝିପାରୁନି ମିଷ୍ଟର ସାମନ୍ତ ଆପଣ କାହିଁକି ଆମକୁ ସାହାଯ୍ୟ କରିବାକୁ ଚାହାନ୍ତି
2: ମତେ ମିଷ୍ଟର ସାମନ୍ତ ନ କହି ଅଙ୍କଲ ବୋଲି ସମ୍ବୋଧନ କରିବାର ଅଭ୍ୟାସ କର ତାହେଲେ ଅଭିନୟଟା ନିଖୁଣ ହୋଇପାରିବ
0: ଆପଣଙ୍କ ଜୀବନରେ ଯାହା ଘଟିଛି ସେଥିରେ ଆପଣ ତ ଆମକୁ ଧରା ପକେଇ ଦେବା କଥା
2: ସେଥିରୁ ମତେ କଣ ମିଳିବ ତମ ଦୁଇ ଜଣଙ୍କୁ ଧରା ପକେଇଦେଲେ ଜ୍ୟୋତିପୁରରୁ ସନ୍ତାସବାଦ କଣ ଲୋପ ପାଇଯିବ ଅନ୍ଧାରିଗଡ଼ର ଅନ୍ଧାରୀ ତାଲିମ କେନ୍ଦ୍ର ସବୁ ରାତାରାତି ବନ୍ଦ ହୋଇଯିବ ଆଜି ଯାଏ ଯେଉଁ ନିରୀହ ମଣିଷମାନେ ସନ୍ତାସବାଦର ଶିକାର ହୋଇଛନ୍ତି ସେମାନେ ସବୁ ସମାତଳୁ ଉଠି ଆସିବେ
1: ସେ ଫଟୋ ଆପଣଙ୍କ ପୁଅ
2: ଏକମାତ୍ର ସନ୍ତାନ
0: ଆଚ୍ଛା କେବେ ସେ ଘଟଣା ଘଟିଥିଲା
2: ଆଠ ମାସ ତଳେ ଏଇଠି ଏଇ ରଣପୁରରେ
1: ସେ କଣ ସେଇ ବସ୍ରେ ଯାଉଥିଲେ
2: ହଁ ଆଠ ଦଶ ଜଣ ବନ୍ଧୁଙ୍କ ସାଙ୍ଗରେ ଛୁଟି କଟାଇବାକୁ ସେ ଏଠିକି ଆସୁଥିଲା ବସ୍ରେ ଆହୁରି ବି ଅନେକ ଯାତ୍ରୀ ଥିଲେ ହେଲେ ବାସି ବାସି ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ସେମାନେ ହତ୍ୟା କଲେ ତାର ଜଣେ ମାତ୍ର ବନ୍ଧୁ ବଞ୍ଚିଯାଇଥିଲା କାରଣ ସେ ଥିଲା ଭିନ୍ନ ସମ୍ପ୍ରଦାୟର ତାଠୁ ଫୋନ୍ ପାଇଁ ଆମେ ସେଠି ପହଞ୍ଚିଲୁ ଆଉ ଶବ ସତ୍କାର କଲୁ
0: ଆପଣ କଣ ସେତେବେଳେ ଏଠି ରହୁନଥିଲେ
2: ନା ତା ମରିବା ପରେ ହିଁ ମୁଁ ଏ ଘର କିଣିଛି ଚାକିରିରୁ ଭଲେଣ୍ଟର ରିଟାୟାରମେଣ୍ଟ ନେଇ ମୁଁ ଆଉ ମୋ ସ୍ତ୍ରୀ ଏଇଠି ରହୁଛୁ
1: କିନ୍ତୁ ଏଠି କାହିଁକି
2: ଯୋଉ ମାଟିରେ ସେ ମିଶିଯାଇଛି ଯୋଉ ପବନରେ ତାର ଶେଷ ନିଶ୍ୱାସ ମିଳିଯାଇଛି ସେଇ ମାଟି ଆଉ ପବନକୁ ଆମେ ଆବରି ବସିଛୁ ଯୋଉମାନଙ୍କ ହାତରେ ସେ ଜୀବନ ଦେଇଛି ଆମେ ବି ଦ୍ୱାର ଖୋଲା ରଖି ସେଇମାନଙ୍କୁ ଅପେକ୍ଷା କରିଛୁ କେଜାଣି ଜ୍ୟୋତିପୁରର ଦୁର୍ଗନ୍ଧ ଆବର୍ଜନା ଏମିତି ଗୋଟିଏ ନିରୀହ ମଣିଷଙ୍କ ରକ୍ତରେ ଯଦି ଧୋଇ ନିର୍ମଳ ହୋଇଯାଇପାରେ
0: ମିଷ୍ଟର ସାମନ୍ତ ଆପଣ ତ ଆମ ଉପରେ ପ୍ରତିଶୋଧ ନେଇପାରିଥାନ୍ତେ
2: ମୁଁ ପ୍ରତିଶୋଧ ବା ପ୍ରତିହିଂସାରେ ବିଶ୍ୱାସ କରେ ନାହିଁ ଜୀବନ ନେବାରେ ନୁହେଁ ଦେବାରେ ହିଁ ମୁଁ ଆନନ୍ଦ ପାଏ ତେଣୁ ମୋର ଶକ୍ତି ଥିବା ପର୍ଯ୍ୟନ୍ତ ତମ ଦୁହିଁକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିବି ଏବେ ତୁମେ ଯାଇ ସେ ବ୍ୟାଗ୍ ଆଉ ଅସ୍ତ୍ରଶସ୍ତ୍ର ରଖିଦେଇ ଆସ ଯାଅ ବ୍ୟସ୍ତ ହେବାର ଦରକାର ନାହିଁ ତମେ ତୁମେ ଭିତରକୁ ଯାଅ ହଁ ଶୁଣ ଯୋ ତମ ନାଁ ସନ୍ଦୀପ ରାୟ ଆଉ କିମ୍ ତୁମ ନାଁ ପ୍ରକାଶ କୁଲକର୍ଣ୍ଣୀ ଘର ମଲ୍ଲିପୁର ମନେ ରହିଲା ଯା ଆରେ ଇନ୍ସପେକ୍ଟର ସାହେବ ପୁଣି କଣ ହେଲା
3: ଆମେ ଆପଣଙ୍କ ଘର ସର୍ଚ୍ଚ କରିବୁ
2: ସର୍ଚ୍ଚ କରିବେ
3: ଆମେ ଖବର ପାଇଲୁ ଆପଣଙ୍କ ଘରେ ଦୁଇ ଜଣ ସନ୍ତାସବାଦୀ ଆଶ୍ରୟ ନେଇଛନ୍ତି
2: ସନ୍ତାସବାଦୀ ଆଇ ମିନ୍ ଟେରୋରିଷ୍ଟ ଟେରୋରିଷ୍ଟ ନୁହନ୍ତି ସାର୍ ମୋର ଦୁଇ ଜଣ ବନ୍ଧୁଙ୍କ ପୁଅ ରଣପୁର ବୁଲିବା ପାଇଁ ଆସିଛନ୍ତି ଆରେ ସନ୍ଦୀପ ପ୍ରକାଶ ଶୁଣ ଶୁଣ ଏଠିକୁ ଆସ
4: କଣ ହେଲା ଅଙ୍କଲ
0: ଅଙ୍କଲ
3: ଦୁଇ ଜଣ ଯାକ ହାତ ଟିକେ ଛିଡ଼ା ହୁଅ
2: ଆପଣ ଏଇମାନଙ୍କୁ ଟେରୋରିଷ୍ଟ ବୋଲି ଭାବୁନାହାନ୍ତି ତ
3: କିଛି ନାହିଁ ପକେଟରେ କିଛି ନାହିଁ
2: ଇଟ୍ସ ଅଲ୍ ରାଇଟ୍ ସାର୍ ୟୁ ହାଭ୍ ଡନ୍ ୟୁର୍ ଡ୍ୟୁଟି
3: ଆପଣଙ୍କର ପଡ଼ିଶା ବ୍ୟାଙ୍କ ମ୍ୟାନେଜର ମନଜିତ ସିଂ ଫୋନ୍ କରି ଜଣାଇଲେ ଆପଣଙ୍କ ଘରେ ଦୁଇ ଜଣ ସନ୍ତାସବାଦୀ ଆଶ୍ରୟ ନେଇଛନ୍ତି
2: ଓହୋ ସେ ବୋଧେ ଏମାନଙ୍କୁ ଟେରୋରିଷ୍ଟ ବୋଲି ଭାବି ନେଇଛନ୍ତି
3: ନା ସେ ନିଜେ ବି ଦେଖିନାହାନ୍ତି ତାଙ୍କ ଛଅ ସାତ ବର୍ଷର ପୁଅ ଦେଖିଛି ବୋଲି କହିଲେ ତାଙ୍କ ପୁଅ କୁଆଡେ ଦିନଯାକ ଏଠି ଅଟକି ରହିଥିଲା ସନ୍ତାସବାଦୀଙ୍କ ପାଇଁ
2: ମାନେ କଥା କଣ କି ପିଲାଟା ତ ବହୁତ ଚଗଲା ତାଙ୍କ ଘରେ କାହାକୁ କିଛି ନ କହି ଏଠିକୁ ପଳେଇ ଆସିଥିଲା କାଳେ ଆଉ କୁଆଡେ ପଳେଇବ ସେଥିପାଇଁ ଆମେ ତାକୁ ସନ୍ତାସବାଦୀଙ୍କ କଥା କହି ଡରେଇକି ରଖିଥିଲୁ ହେଲେ ସେ ତ କେତେବେଳେ ଘରୁ ଗଲାଣି
1: ଆମେ ଗୋଟିଏ ଅସମୟରେ ଆସି ପହଞ୍ଚି ଯାଇଛୁ ଅଙ୍କଲ
0: ଅଙ୍କଲ ଏମିତି ଜାଣିଥିଲେ ଆମେ ମୋଟେ ଆସିନଥାନ୍ତୁ
3: ଏଠି ଏଇଟା କିଛି ନୂଆ କଥା ନୁହେଁ ବାବୁ ସବୁଦିନେ ଏମିତି ଲାଗିଥାଏ ଆମର ହଉ ଆମେ ଏବେ ଆସୁଛୁ ଆପଣ କବାଟ ବନ୍ଦ କରନ୍ତୁ

0: ଜାଣ ନାହିଁ ଜାଣ ଚାଲ ଚାଲ ତୁମେ ଦି ଜଣ ପଛ ବାଟେ ବାହାରକୁ ଚାଲ ହଁ
1: ମିଷ୍ଟର ଜିଲ୍ ୟୁ କ୍ୟାନଟ୍ ସୁଟ୍ ଦେମ୍
0: ହଁ ଓ କିପ୍ କ୍ୱାଇଟ୍ ଜଷ୍ଟ ୟୁ ସି
1: ସୀତା ଏ କଣ କଲ ଜିଲ୍ ସାର୍ ଏ ତମେ କଣ କଲ
2: ସୀତା
1: ଇଏ ତମେ କଣ କଲ କାହିଁକି ସେମାନଙ୍କୁ ଗୁଳି କଲ ଜିଲ୍ ତତେ ମୁଁ ଛାଡ଼ିବିନି ଜିଲ୍ ତତେ ମୁଁ ଛାଡ଼ିବିନି।

0: ତାକୁ ତ ମାରିଦେଲ, ଏବେ କଣ କରିବ?
1: ତୁ ପଛ ଦ୍ୱାର ଦେଇ ପଳେଇ ଯା,
0: ଆଉ ତୋ
1: ମୁଁ ସରେଣ୍ଡର କରିବି।
0: ତୁ ଭୁଲି ଯାଉଛୁ କିମ୍, ଏ ମିଶନ ଲିଡର ହଉଛି ମୁଁ। ତୁ ମତେ ନିର୍ଦ୍ଦେଶ ଦେଇପାରିବୁନି, ଯାହା କରିବା କଥା ମୁଁ କରିବି।
1: କଣ କରିବୁ? ଗୁଳି କରିବୁ ମୋତେ?
2: କଣ, ମୁଁ ଆଉ ତୋ ମିଶନରେ ଯାଇପାରିବିନି। ମୁଁ ଆଜି ବୁଝିପାରିଛି, ତୋ ଲକ୍ଷ୍ୟ ଭୁଲ, ତୋ ସେରିସ୍ତାନୀ ଭୁଲ, ନିଶା କାରବାର ଭୁଲ, ଏମିତି ଭଲ ମଣିଷକୁ ବିନା କାରଣରେ ଗୁଳି କରିବା ମଧ୍ୟ ଭୁଲ।
0: ଠିକ ଅଛି, ଯାହା ତୋର ଖୁସି।
1: କଣ କରୁଛୁ, କାହାକୁ ଟେଲିଫୋନ କରିବୁ?
0: ଟେଲିଫୋନ ରିସିଭରଟା ଖାଲି ଉଠେଇ ରଖିଦେଲେ ହିଁ ସେମାନେ ଖବର ପାଇଯିବେ, କିଛି କହିବା ଦରକାର ନାହିଁ, ବସ୍।
1: ହେଲେ ତୁ ଛିଡ଼ା ହେଇ ରହିଲୁ କାହିଁକି? ସେମାନେ ଆସିଯିବେ।
0: ତୁ ମତେ କଣ ଭାବୁଛୁ କିମ୍, ମୋ ବାପା ମାଙ୍କ ଶବ ଏଠି ଏମିତି ପଡ଼ିଥିବା ବେଳେ ମୁଁ ପଳେଇଯିବି କୁଆଡେ?
1: ଝିଅ ତୁ
0: ହିମ୍, ହଁ ମୋ ନିଜ ବାପା ମାଠୁ କୌଣସି ଗୁଣରେ ଏମାନେ ଅଲଗା ନୁହନ୍ତି। ମୁଁ ସେମାନଙ୍କର ସେଇ ମରିଯାଇଥିବା ପୁଅ, ମୁଁ ବି ପୋଲିସ ପାଖରେ ସରେଣ୍ଡର କରିବି। ହେଲେ ହେଲେ ଜେଲ ଯିବା ଆଗରୁ ମୁଁ ସେମାନଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସାରିବି।

ଶୁଣିଲେ ନାଟକ ପ୍ରତିବିମ୍ବ ବିଭିନ୍ନ ଚରିତ୍ରରେ ଥିଲେ ମିଷ୍ଟର ସାମନ୍ତ ଦିନେଶ ଚନ୍ଦ୍ର ରାଉତ ମିସେସ୍ ସାମନ୍ତ ବସନ୍ତ ମଞ୍ଜୁରୀ ପଟ୍ଟନାୟକ ଜୋ ଶଙ୍କର ପ୍ରସାଦ ବସୁ ମଲ୍ଲିକ କିମ୍ ମନୋଜ କୁମାର ପଟ୍ଟନାୟକ ଜିଲ୍ ଜଗନ୍ନାଥ ଦାସ ପୋଲିସ ଅଫିସର ସଦାନନ୍ଦ ରଥ ଟ୍ୱେଣ୍ଟି ପ୍ରିୟଙ୍କା ପ୍ରିୟଦର୍ଶିନୀ ମିଶ୍ର ରଚନା ପଞ୍ଚାନନ ପାତ୍ର ପରିଚାଳନା ଗୋପବନ୍ଧୁ ଚୌଧୁରୀ ସହଯୋଗିତା ବସନ୍ତ ମହାନ୍ତି ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମନ୍ କି ବାତ୍ ଶୀର୍ଷକରି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ରବିବାର ଦିନ 11 ସମୟରେ ଆକାଶବାଣୀର ସବୁ କେନ୍ଦ୍ର ବିବିଧ ଭାରତୀ ସେବା ଡିଟିଏସ୍ ସେବା ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ ସେହିଦିନ 31 ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। କଟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛନ୍ତି ଯେ ଶ୍ରୀମତୀ ଆର୍ ପିଙ୍କି, ସ୍ୱାମୀ ଆର୍ ଅର୍ଜୁନ, ବୟସ 30 ବର୍ଷ, ଉଚ୍ଚତା 5 ଫୁଟ୍ 2 ଇଞ୍ଚ, ପତଳା ସ୍ୱାସ୍ଥ୍ୟ, ମଧ୍ୟମ ଗଠନ। ସେ ଚଳିତ 2026 ମସିହା ମଇ ମାସ 11 ତାରିଖ ଦିନ ମୋଚି ସାହି ଚାଉଳିଆଗଞ୍ଜ 6th Battalion କ୍ୱାର୍ଟର ଲାଇନ୍ ଜିଲ୍ଲା କଟକରୁ ତାଙ୍କ ଦୁଇ ଝିଅଙ୍କ ସହ କେଉଁଆଡ଼େ ଚାଲିଯାଇଛନ୍ତି। ଗଲାବେଳେ ସେ ଚୁଡ଼ିଦାର ପରିଧାନ କରିଥିଲେ। ଯଦି କୌଣସି ଶ୍ରହୃଦୟ ବ୍ୟକ୍ତି ଆର୍ ପିଙ୍କି ଏବଂ ତାଙ୍କ ଦୁଇ କନ୍ୟାଙ୍କର କୌଣସି ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଯୋଗାଯୋଗ କରିବାକୁ ଅନୁରୋଧ। ଶୁଣିଲି ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା।
1: ବଡ଼ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କ'ଣ ପାଇଁ?
1: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର।

0: ଶୁଣୁଥିଲେ ମହାପାତ୍ର ମିନତୀ ଭଞ୍ଜ ଏବଂ ରଜଲୀନା ଦାସ ଗାଇଥିବା କେତୋଟି ଆଧୁନିକ ଗୀତ। ଆକାଶବାଣୀ କଟକ ପ୍ରଚାର କରୁଛୁ ପାଲା। ପରିବେଷଣ କରିଛନ୍ତି ରବୀନ୍ଦ୍ରନାଥ ପ୍ରଧାନ ଏବଂ ସାଥୀ ପ୍ରକାଶ ସେନାପତି, ଫକୀର ବେହେରା, ଗଣେଶ ଭୁଜବଳ ଏବଂ ଗିରିଧାରୀ ମାଝୀ।
1: ଜଗନ୍ନାଥ ସ୍ୱାମୀ।

ଗୁଣେ ଜ୍ଞାନ ବିବେକ ମହୋଦୟ ରାତ୍ରଟି ପାଇଯାଇଛି କବିଙ୍କର ଲକ୍ଷ୍ୟ ପଡିଛି ଏକ ଆଶ୍ରମ ଉପରେ, ସେଇ ଆଶ୍ରମର ବୃକ୍ଷଲତା ଠାରୁ ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତ ଅହିଂସା ବ୍ରତ ଆଚରଣ କରିଛନ୍ତି। ଏ ସମ୍ପର୍କରେ ଆପଣମାନଙ୍କର ମହାକବି ଭାସ ସ୍ୱପ୍ନ ବାସବତା ନାଟକରେ ପଦୁଟିଏ ପ୍ରମାଣ ଦିଅନ୍ତି। ବିଶ୍ରବଦ ହରିଣା ଚରନ୍ତି ଚକିତା ଦେଶାଙ୍ଗତ ପ୍ରତ୍ୟୟା ବୃକ୍ଷ ପୁଷ୍ପ ଫଳା ସମୃଦ୍ଧ ବିଟପା ସର୍ବେ ଦୟା ରକ୍ଷିତା ଭୂଇଷ୍ଟମ କପିଳାନି ଗୋକୁଳ ଧନା ନକ୍ଷତ୍ର ବତ୍ୱଦିଶ ନିଶମ ଦିଗିତମ ଇଦମ ତପୋବନ ଚୟମ ଧୂମେଇବ ବହୁଆଶ୍ରୟ। ଏହି ଆଶ୍ରମରେ ମୃଗମାନେ ହରିଣମାନେ ହିଂସ୍ର ଜନ୍ତୁଙ୍କୁ ଭୟ ନ କରି ମନ ଇଚ୍ଛାରେ ବିଚରଣ କରୁଛନ୍ତି ଏବଂ ବୃକ୍ଷଲତା ଫଳ ପୁଷ୍ପ ବିମଣ୍ଡିତ କପିଳ ରଙ୍ଗର ଗାଭୀମାନେ ନକ୍ଷତ୍ର ଭଳି ଆସବା ପାଉଛନ୍ତି ଏବଂ ମୁନି ଋଷି ମାନଙ୍କ ମୁଖରୁ ବେଦ ଧ୍ୱନି ପବିତ୍ର ଏହି ଆଶ୍ରମକୁ ପବିତ୍ର କରୁଛି। ଏହିଭଳି ଯେଉଁ ଆଶ୍ରମ, ଏ ଆଶ୍ରମରେ ମନ୍ଦ ଏବଂ ଉଦର ନାମକ ଦୁଇ ଜଣ ଋଷି ବାସ କରିଥିଲେ। ଇଏ ଋଷି ଦୁଇ ଜଣ ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗ ପୂର୍ବକ

ପ୍ରତିଦିନ ଭଳିଆ ଋଷି ଶଯ୍ୟା ତ୍ୟାଗ କରି ନିତ୍ୟକର୍ମ ସାରି ଗୋଟିଏ ଧୂଆଁଳିଆ ଗାଈକୁ ଦୋହନ କରି କ୍ଷୀର ପାନ କରି ଅବଶିଷ୍ଟ କ୍ଷୀରକୁ ଏକ ପାତ୍ରରେ ଆଶ୍ରମ ପରିସରରେ ରଖିଦେଇକରି ତପସ୍ୟା କରିବାକୁ ଚାଲିଗଲେ। ଏତିକି ବେଳେ ଆଶ୍ରମରେ ଏକ ଅଘଟଣ ଘଟିଲା।

ସମ୍ମାନୀୟ ଶ୍ରୋତୃବୃନ୍ଦ, ଠିକ ଏତିକି ବେଳେ ଏକ ବିଷଧର ସର୍ପ ସେଇ ଆଶ୍ରମରେ କ୍ଷୀର ପାତ୍ରରେ ବିଷ ଗୁଡାକ ଉଦ୍ଗାର କରି ଚାଲିଗଲା। ଏ କଥା ତ ଋଷି ଜାଣନ୍ତିନି।

ସେଇ ଆଶ୍ରମର ଏକ ଛୋଟ ଗଛରେ ଗୋଟିଏ ବେଙ୍ଗୁଲିଟିଏ ବସିକରି ଏ ଦୃଶ୍ୟ ଦେଖିକରି ମନ ମଧ୍ୟ ବିଚାର କରୁଛି, ଆହା, ଆଉ ଅଳ୍ପ ସମୟ ପରେ ତ ଋଷି ଦୁଇ ଜଣ ତପସ୍ୟାରୁ ଫେରିବେ, ଇଏ ବିଷ ମିଶ୍ରିତ କ୍ଷୀର ପାନ କଲେ ତାଙ୍କର ମହାନ ପ୍ରାଣ ଚାଲିଯିବ, ବିଚାର କଲା ମୁଁ କେମିତି ଆ ଋଷିଙ୍କର ପ୍ରାଣକୁ ବଞ୍ଚେଇବି। ପଣ୍ଡିତ ମଣ୍ଡଳୀ, ଏ ଶାସ୍ତ୍ର କୁହନ୍ତି ପରୋପକାରାୟ ସ୍ୱର୍ଗାୟ, ଆଜି ଆମ ମାନେ କେହି କାହାର ଉପକାର କରିବାକୁ ଇଚ୍ଛା କରୁନଥାଏ, ଗ୍ରାମ ଗ୍ରାମରେ କଳି ଭାଇ ଭାଇକି ହତ୍ୟା କରୁଛି, କିନ୍ତୁ ସେଦିନ ସେ କ୍ଷୁଦ୍ର ଜୀବ ହେଲେ ମଧ୍ୟ ପରର ଉପକାର କରିବା ପାଇଁ ତାର ପ୍ରବଳ ଉତ୍କଣ୍ଠା ଜନ୍ମିଛି। ତେଣୁ ସଙ୍ଗେ ସଙ୍ଗେ ଆପଣମାନଙ୍କୁ ଏଇଠି କହି ରଖିବି, ପ୍ରକୃତରେ ପରୋପକାରୀ ଦୁନିଆରେ କିଏ, ସେଇଥିପାଇଁ ଗୋଟିଏ ନୀତି ବାକ୍ୟ ନୀତି ଶ୍ଳୋକ ପ୍ରମାଣ କରନ୍ତି। ପରୋପକାରାୟ ବହନ୍ତି ନଦିଆ, ପରୋପକାରାୟ ଦୁହନ୍ତି ଗାବହ, ପରୋପକାରାୟ ଫଳନ୍ତି ବୃକ୍ଷିଆ, ପରୋପକାରାୟ ଶରୀର ମେତତ। ଆପଣ ଦେଖିବେ ବୃକ୍ଷ ମାନେ ଏକ ପରୋପକାରୀ, ନଦୀ ମାନେ ଏକ ପରୋପକାରୀ, ଆଉ ଗାଈ ମାନେ ଏକ ପରୋପକାରୀ। ଏହି ସମ୍ପର୍କରେ ପଲ୍ଲୀ କବି ନନ୍ଦ କିଶୋର ବଳ ଶର୍ମିଷ୍ଠା ଦେବଯାନୀ ପଦଟିଏ ପ୍ରମାଣ ଦିଅନ୍ତି।

ନିଜର ପ୍ରାଣକୁ ବିନାଶ କରି ଅନ୍ୟର ପ୍ରାଣକୁ ବଞ୍ଚାଏ, ଇଏ ଦୁନିଆରେ ସେଇ ବ୍ୟକ୍ତି ଜଣକ ମହତ ବ୍ୟକ୍ତି। ତେଣୁ ସେଦିନ ସେ ଯୋଉ ବେଙ୍ଗୁଲିଟିଏ ବିଚାର କରୁଛି ଋଷିଙ୍କ ପ୍ରାଣକୁ ବଞ୍ଚାଇବ, ଇଏ କ୍ଷୀର ଫାମ୍ହାଣ୍ଡେ ପଡି ତେଜିଲା ଜୀବନ।

ସଙ୍ଗେ ସଙ୍ଗେ ବିଷ ମିଶ୍ରିତ କ୍ଷୀର ପାତ୍ରରେ ପଡିକରି ପ୍ରାଣ ବିସର୍ଜନ କଲା। ପଣ୍ଡିତ ଆପଣ ଏପଟେ ଲକ୍ଷ୍ୟ କରିବେ, ବେଳ ରତରତ ହୋଇ ଆସିଲା। ଏହି ସମ୍ପର୍କରେ ଆପଣମାନଙ୍କର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେଶ ବିଳାସରେ ପ୍ରମାଣ କରନ୍ତି। ଆରେ ଇଏ ପାଲା ଦଶ ମାତ୍ରାରେ ଗୋଟାଏ ଗୀତ ଆଣେ ବ୍ୟାସ।

ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ସୂର୍ଯ୍ୟଦେବ ଯେତେବେଳେ ଅସ୍ତାଚଳକୁ ଯାଉଛନ୍ତି, ଋଷି ଦୁଇ ଜଣ ତପସ୍ୟାରୁ ଫେରି ହସ୍ତପଦ ଦୌତ ପୂର୍ବକ ସଙ୍ଗେ ସଙ୍ଗେ କ୍ଷୀର ପାତ୍ର ନିକଟରେ ପହଞ୍ଚି ଦେଖିଲେ ବେଙ୍ଗଟିଏ ମରିକରି ପଡିଛି, ଆମିଷ ଗନ୍ଧ ବାହାରୁଛି। ଆଉ ଏ ଦୁନିଆରେ ଏଯାବତ କେହି ହେଲେ କ୍ଷୁଦାକୁ ସମ୍ବରଣ କରିନାହାନ୍ତି, ତେଣୁ ଇଏ ଋଷିଙ୍କୁ କଷ୍ଟ ହେଲା। କ୍ଷୁଦା ବେଳକୁ ବେଳ ବଢିବାକୁ ଲାଗିଲା, ସଙ୍ଗେ ସଙ୍ଗେ ଶକ୍ର ଋଷି କ୍ରୋଧାନ୍ୱିତ ହେଲେ। ଇଏ କ୍ଷୁଦା

0: ସେ କ୍ରୋଧାନ୍ୱିତ ହେଲେ, କହିଲେ ଆମ ଖୁଦା ତୁର ପ୍ରାଣରେ ଆହୁରି କଷ୍ଟ ଦେଉଛି ଏ କ୍ଷୁଦ୍ର ଜୀବ, ମୁଁ ଅଭିଶାପ ଦଉଛି, ଇଏ ସାତ ଜନ୍ମ ପର୍ଯ୍ୟନ୍ତ ନର୍କ ଭୋଗ
1: କରୁ।
0: କିନ୍ତୁ ଆଜ୍ଞା କନିଷ୍ଠ ଋଷିଙ୍କ ଜଣଙ୍କ ନାମ ହେଲା ଉଦର। ସିଏ ଅତି ଆଜ୍ଞା ଦୟା ପରବଶ ହୋଇକରି କହିଲେ, ଭାଇନା ତମେ ନବୁଝି ନ ସୁଝି ଏମିତି ଅଭିଶାପ ଦବାଟା ଠିକ ହେଲାନି, ତେଣୁ କରି ଇଏ ଉଦର ଋଷି ପଦଟିଏ କହିଲେ ଉଦର।

ସମ୍ମାନୀୟ ସୁଧୀବୃନ୍ଦ, ଉଦର ଋଷି କହିଲେ ଆମ ଉପକାର ବଶତଃ ଯଦି ଏ ପ୍ରାଣ ତ୍ୟାଗ କରିଥାଏ ତାହେଲେ ନିଶ୍ଚିତ ଭାବରେ ଦିବ୍ୟ ସୁନ୍ଦର ପଲାବନ୍ୟ ଧାରଣ କରି ଜନ୍ମ ଲାଭ କରୁ। ଏତିକି କହିବା ମାତ୍ରେ ତତ୍କ୍ଷଣାତ୍ ସେଇ ବିଷ ପାତ୍ରରୁ ଆଜ୍ଞା ସଙ୍ଗେ ସଙ୍ଗେ ସୁନ୍ଦରୀ ଝିଅଟିଏ ଜନ୍ମ ଲାଭ କଲେ। ଋଷି ଦୁଇ ଜଣ ଦେଖିକରି ହତଚକିତ ହୋଇ ପଡିଲେ। ଉଦର କହିଲେ ଭାଇନା ଦେଖିଲ, ଇଏ ପ୍ରକୃତରେ ଆମ ଉପକାର ପାଇଁ ପ୍ରାଣ ବିସର୍ଜନ କରିଥିଲା। ଏଇ ଦେଖିଲ କେଡେ ସୁନ୍ଦରୀ ହେଇଛି।

ଯେତେବେଳେ ଯୌବନ ଆସି ପହଞ୍ଚିଛି କବି କହିଲେ ବାର ବର୍ଷରୁ ଅତିକ୍ରମ କରି ତେର ବର୍ଷରେ ଏଇ ଝିଅ ପାଦ ଦିଅନ୍ତେ ଯୌବନ ରାଜା ତାଙ୍କ ଦେହରେ ଆଉ ତରଙ୍ଗ ପ୍ରସାରଣ କରି ଖେଳିବାକୁ ଲାଗିଲା। ଯାହା ହଉ ଯେତେବେଳେ ଏମିତିକା ଯୌବନ ଆସିଛି ଇଏ ଆଶ୍ରମ।

ଦିନେ ଋଷି ଦୁଇ ଜଣ ଆଶ୍ରମରେ ସେ ଝିଅଟିକୁ ରଖି ଦେଇକରି ତପସ୍ୟା କରିବାକୁ ଚାଲି ଯାଇଛନ୍ତି। ଦୈବାତ କିସ୍କିନ୍ଦିଆ କଟକ ରାଜା ବାଳି ବୁଲି ବୁଲି ଆସୁ ଆସୁ ସେଇ ଉପବନରେ ପହଞ୍ଚିଲା। ଦେଖିଲା ଅନିନ୍ଦିଆ ରୂପବତୀ ଝିଅଟିଏ, କହିଲା ଆହା ବହୁ ରାଜ୍ୟ ବୁଲିଛି, ବହୁ ସୁନ୍ଦରୀ ଝିଅ ଦେଖିଛି, ହେଲେ ୟା ଭଳିଆ ସୁନ୍ଦରୀ ଝିଅ ମୁଁ କେଉଁଠାରେ ଦେଖିନାହିଁ। ପଣ୍ଡିତ ମଣ୍ଡଳୀ ବିଚାର କରୁଛି, ଏଇଠି ଆଜ୍ଞା ଗୋଟାଏ ଚୌପତି ଗାଉଛି, ଆପଣ ମାନଙ୍କର ଲେଖକ ହେଲେ ଅନ୍ତର୍ଯ୍ୟାମୀ ବେହେରା। ଇଏ କାହା ନବ ବାଳା ଗୋପ ବନ୍ଧୁ କୁନ୍ତ।

ଶାଢୀ ଭାବୁଛି କହିଲା ଇଏ କାହାର ଝିଅ କାହା ନବ ବାଳା ଗୋପବନ୍ଧୁ କୁନ୍ତଳା ଗୋପପୁରର ବନ୍ଧୁ ହେଲେ କୃଷ୍ଣ ୟାଙ୍କ କେଶ କୃଷ୍ଣ ଦେଖିବାକୁ କହତି କଳା ସେତିକି ନୁହଁ ଅଶୋକବତୀ ୟା ମନରେ ଶୋକ ସନ୍ତାପ କିଛି ନାହିଁ ଇଏ ଚୌପଦୀର ନିୟମ ଏଥିରେ ଭୁବନେଶ୍ୱର କେତେ ଗୁଡିଏ ନଗର ଆସୁଛି ଗୋପବନ୍ଧୁ ନଗର ଗଲା ଅଶୋକ ନଗର ଗଲା ୟାକୁ କିଏ ପାଇବ ବଙ୍ଗୋଦ କେଥି।

ମନ ମଧ୍ୟରେ ବାଳି ଭାବୁଛି ଆରେ ବୋତା ବାଉଁଶ ନ ଦେଇ ଖାଲି ମାଟି ଛାଟିଲେ କଣ କାନ୍ଥ ହବ। ଗୋଟା ଶ୍ଳୋକ କହୁଛି ଅଭିଜ୍ଞାନ ଶାକୁନ୍ତଳମ୍, ଆଉ ଲେଖକ ହେଲେ କାଳିଦାସ। ଶ୍ଳୋକର ଛନ୍ଦ ନିୟମ ହେଲା ଶିଖରିଣୀ ଛନ୍ଦ। ଅନାଘାତ ମପୁ ସୁପମ କି ସଳୟ ମଳୁ ନାଙ୍କର ହରୁହଇ ରଣାବିଧ ମରତ୍ନ ମଧୁ ନବ ମନା ସ୍ୱାଦିତ ରସ ଅକୁଣ୍ଡ ପୁଣ୍ୟାନମ୍ ଫଳ ମିବ ତଦ୍ରୁପ ମନଭ୍ୟମ୍ ନ ଜାନେ ଭୋକତାରମ୍ କିମି ଅସମୀପ ଥାସ୍ୟତି ବିଧି। କହିଲେ ଇଏ ଏମିତି ଆଉ ଗୋଟା ରତ୍ନ ଯେ କୋଉ ବଣିଆ ସୂତା ଦେହରେ ବିଧ ହେଇ ନାହିଁ। କହିଲେ ଏମିତି ଗୋଟା ରସ ଯିଏକି ୟାକୁ କେହି ଚାଖି ଆସ୍ୱାଦନ କରିନାହାନ୍ତି। କହିଲେ ଇଏ ଏମିତି ଆଉ ଗୋଟା ଫୁଲ ୟାକୁ କେହି କେବେ ହେଲେ ମାଳାରେ ଗୁନ୍ଥି ନାହିଁ। ଏମିତିକା ବାଳି ବିଚାର କରି ଚିନ୍ତା କଲା, ଏମିତି ଭାବିଲେ କଣ ମୂଲ୍ୟ ଅଛି? ଯଦି ୟାକୁ କହି କଳେବଳେ କୌଶଳେ ମୋର ମନହାରିଣୀ କରିପାରିବି ତାହେଲେ ନିଶ୍ଚିତ ମୋ ଭାଗ୍ୟ ଉଦୟ ହବ। ଏଇ କଥାକୁ ଚିନ୍ତା କରି ବାଳି ନିକଟରେ ପହଞ୍ଚି ଚଦୁଟିଆ ଆଜ୍ଞା କହୁଛି, ଗୋଟାଏ ପଦ ଆଉ ଚୌପଦୀ ଆସୁ ଇଏ ଚାରୁ।

ପଣ୍ଡିତ ମଣ୍ଡଳୀ, ୟାର ଲେଖକ ହେଲେ ଆମର ପୂଜ୍ୟସ୍ପଦ ଗୁରୁଦେବ ବୈହିନ୍ଦର ମହାପାତ୍ର। ବାଳୀ କହୁଛି, ଗୋ ସୁନ୍ଦରୀ ରେ ଭୁଲତା ମୋହିନୀ, ମୋର କୋଉ ଦୋଷ ଦେଖିଲୁ ଯେ ମୋ ପ୍ରତି ଏମିତିକା ଆଡ଼ରୁଷା କରିଛୁ, ମୋ ପ୍ରତି ଏପରି ବିମନା ହଉଛୁ। ହେ ସୁନ୍ଦରୀ, ଇଏ ମନ୍ଦର।

ବାଳି ଏମିତି ଭାବୁଥିବା ବେଳେ ଆପଣଙ୍କର ସେଇ ଯେଉଁ ବେଙ୍ଗବତୀ କନ୍ୟାର ଲକ୍ଷ୍ୟ ବାଳି ଉପରେ ପଡିଲା, ମନ ମଧ୍ୟରେ ଚିନ୍ତା କରୁଛି, କହିଲା ଆହା ଏଡ଼େ ସୁନ୍ଦର ଯୁବକ, ଗୋଟାଏ ପଦ ଯଦାତିମଳାରୁ ଆପଣଙ୍କ ମାନଙ୍କ ଆଗରେ କହୁଛି।

0: ଯଦି ଏଇ ଭଳିଆ ସୁନ୍ଦର ପୁରୁଷ ମତେ ବିଧାତା ଦିଅନ୍ତେ ତାହେଲେ ମୁଁ ପ୍ରେମ ରୂପକ ସିଂହାସନରେ ୟାଙ୍କୁ ବସେଇ କରି ପ୍ରୀତି ରୂପକ ପୁଷ୍ପକୁ ଦେଇକରି ୟାଙ୍କ ପାଦରେ ସେବା
1: କରନ୍ତି।
0: ଏଇଭଳି ଆଜ୍ଞା ଆପଣ ଦେଖିବେ ବାଳୀର ପ୍ରେମପୂର୍ଣ୍ଣ କଥାରେ ଇଏ ଯୋଉ ସୁନ୍ଦରୀ ଝିଅ ବେଙ୍ଗବତୀର ମନ ଭଳିଗଲା। ପଣ୍ଡିତ ମଣ୍ଡଳୀ ପ୍ରେମ ଗୋଟାଏ ଏଭଳିଆ ଜିନିଷ ତା ଦ୍ୱାରା ଯିଏ ଥରେ ପାଦ ଦିଏ ତା ପାଦ ଆଉ ପଛକୁ ଫେରେ
1: ନା।
0: ପ୍ରେମ କେମିତିକା ଜିନିଷ ଆପଣମାନଙ୍କର ନାରୀ କବି ହେଲେ ବିଦ୍ୟୁତ ପ୍ରଭା ଦେବୀ ପ୍ରେମ।

କହିଲେ ପ୍ରେମ ହଉଛି ଏକ ଉଛୁଳା ନଈ, ସିଏ ଯେତେବେଳେ ଉଛୁଳିବ କିଛି ବନ୍ଧ ବାଡ଼ା ଆଜ୍ଞା ମାନିବ ନା। ଯାହା ହଉ ଏମିତିକା ବାଳୀର ପ୍ରେମପୂର୍ଣ୍ଣ କଥାରେ ଇଏ ଯୋଉ ବେଙ୍ଗବତୀ ଆଉ ବାଳୀ ଏବଂ ବେଙ୍ଗବତୀ ଉଭୟଙ୍କର ମନ ଦିଆନିଆ ହେଲା। ସଙ୍ଗେ ସଙ୍ଗେ ଉଭୟକୁ ଆଜ୍ଞା ବୈବାହିକ ସମ୍ବନ୍ଧରେ ଆବଦ୍ଧ କରିବା ପାଇଁ କଥା ଦେଇକରି ଆନନ୍ଦ ମନରେ ସେଇ ଯୋଉ ନିର୍ଜନ ଉପବନରେ ଶୃଙ୍ଗାରସରେ ନିମଜ୍ଜିତ ହେଲେ। ଇଏ କଥା ଏମିତି ରହିଛି, କିନ୍ତୁ ଆଜ୍ଞା ଦେଖନ୍ତୁ କେହି କେହି କୁହନ୍ତି ଚୋରୀ ବିଦ୍ୟା ତ ଆଦୌ ଭଲ ନୁହଁ, କିନ୍ତୁ ନେଇ ଆଣି ଥୋଇ ପାଇଲେ ଚୋରୀ ବିଦ୍ୟା ଭଲ। ଆଚ୍ଛା କେମିତିକା କଥା, ଯଦାତି ବିମଳା କାବ୍ୟ କବି ହେଲେ ରାଧାନାଥ ମଧୁର ଯେମନ୍ତ ସେହି।

ଦେଖିବେ ପ୍ରୀତିଟା ପ୍ରେମଟା ଯେଡେ ମିଠା ସେତିକି ଖଟା। ତେଣୁ କରି ଏ କଥାଟା ଆସ୍ତେ ଆସ୍ତେ ବାଳି ପ୍ରେମରେ ପଡି ଝିଅଟି ଆଜ୍ଞା ଅନ୍ତଃସତ୍ତ୍ୱ ହେବାକୁ ଲାଗିଲା। ଏ କଥା ଏଇଠି ଅଛି ଦୈବାତ ଦିନକର ଘଟଣା। ଏ ରକ୍ଷ କୁଳା କାଶ।

ପଣ୍ଡିତ ମଣ୍ଡଳୀ, ଏଇ ଯୋଉ ଲଙ୍କାର ଇସ ଯିଏ ରାବଣ ଦିନେ ବୁଲି ବୁଲି ଆସୁ ଆସୁ ସେ କନ୍ୟାକୁ ଉପବନରେ ଭେଟିଲା, ଏଡ଼େ ସୁନ୍ଦରୀ ଝିଅଟି ଏଠି ଅଛି, ମୁଁ ଯଦି ୟାକୁ ମନହାଣି କରିପାରିବି ତାହେଲେ ନିଶ୍ଚିତ ଭାବରେ ମୋ ଲଙ୍କାପୁରର ଶୋଭା ଦ୍ୱିଗୁଣିତ ଭାବରେ ବଢ଼ିଯିବ। ଏଇ କଥା ଚିନ୍ତା କରି ଏ ଲଙ୍କାର ରାବଣ ସେ କନ୍ୟା ପାଖରେ ପ୍ରଣୟ ପ୍ରାର୍ଥୀ ହେଉଛି, ଯେତେ ବୁଝେଇଲେ ମଧ୍ୟ ସେ ରାବଣ କଥାରେ ଆଜ୍ଞା ପଡୁନାହିଁ। ତାର କାରଣ କଣ, କାହିଁ ୟା କଥା ଶୁଣୁନି? ଏଥିପାଇଁ କବି କାଳିନ୍ଦୀ ଚରଣ ପାଣିଗ୍ରାହୀ ଲେଖିଲା ଆଜ୍ଞା ଗୋଟିଏ ପଦ, ଏ ବାପା ଇଏ ହେଲା ଚାରି ମାତ୍ରା, ଇଏ ମାନସର ହେଲେ ସେ ନା।

ଆପଣ ଯେତେ ପ୍ରକାର କହିଲେ ମଧ୍ୟ ତା କଥା ଶୁଣୁନି, ଯେହେତୁ କି ସେ ବାଳି ପ୍ରେମରେ ପଡିଯାଇଛି। ଯାହା ହଉ, ପଣ୍ଡିତ ମଣ୍ଡଳୀ, ଦିନେ ରାବଣ ବିଚାର କଲା ଋଷିଙ୍କୁ କନିଆ ମାଗିବି। ଋଷି ଥିବା ଅବସ୍ଥାରେ ରାବଣ ପହଞ୍ଚିଲା, ଦୁଇ ହାତକୁ ଯୋଡ଼ି କହିଲା, ହେ ମୁନି ପୁଙ୍ଗବ, ମୋତେ ଆପଣଙ୍କର କନିଆକୁ ପ୍ରଦାନ କରନ୍ତୁ, ମୁଁ ଯଦି ଆପଣଙ୍କ କନିଆକୁ ପାଇବି ଲଙ୍କାର ସାମ୍ରାଜ୍ୟ ଆପଣଙ୍କର କନିଆ ହେବ। କିନ୍ତୁ ଆଜ୍ଞା, ଋଷି ସେଦିନ କିଛି କହିଲେନି, ନିରୁତ୍ତର ରହିଲେ। କହିଲେ କନିଆ ବର୍ତ୍ତମାନ ଯୌବନ ଅବସ୍ଥାରେ ସ୍ୱାଧୀନା, ତେଣୁ ସିଏ ଯାହାକୁ ଇଚ୍ଛା କରିବ ତାହାକୁ ହିଁ ପତି ରୂପରେ ବରଣ କରିବ। ଏତିକି କୁହନ୍ତେ ରାବଣ ଯାଇକରି ପହଞ୍ଚିଲା ସେ କନିଆ ନିକଟରେ, ସଙ୍ଗେ ସଙ୍ଗେ କଲା କଣ, ଡାକିଲା, କହିଲା, ଗୋ ସୁନ୍ଦରୀ, ମୁଁ ହେଉଛି ଲଙ୍କାର ଅଧିପତି ରାବଣ, ତୁମେ ମୋ ସହିତ ଆସ, ନିଶ୍ଚିତ ଭାବରେ ମୋର ପାଟରାଡି ହେବ। ହେ ଗୁଣି ଜ୍ଞାନୀ ବିବେକୀ ମହୋଦୟ, ଆପଣ ବିଚାର କରିବେ, ସେଦିନ ଯେତେବେଳେ ଇଏ କଥା ଶୁଣିଲେ, କିଏ ଶୁଣିଲା ସେ କନିଆ, ଆଜ୍ଞା କନିଆ କିଛି ଉତ୍ତର ଦେଉ ନାହିଁ। ରାବଣ ବହୁତ କହିଲା, କହିଲା ମୋର 33 କୋଟି ଦେବତା ସେବା କରୁଛନ୍ତି, ଆଉ ଇନ୍ଦ୍ର ମତେ ମାଳା ଗୁନ୍ଥି କରି ଦଉଛି, ଆଉ ଅଗ୍ନି ମୋ ଘରେ ପାକ ସିଦ୍ଧ କରୁଛି, ତେଣୁ କରି ତୋର କିଛି ଅସୁବିଧା ହବନି। ଯେତେ କହିଲେ ମଧ୍ୟ ସେ ଶୁଣୁନି। ରାବଣ କହିଲା, ଋଷି ଆଶ୍ରମରେ କିଏ ଅଛି? ସେଦିନ ଆଜ୍ଞା ସେଇ ଯୋଉ କନିଆ ବେଙ୍ଗବତୀର ବାମ ହସ୍ତକୁ ଧରି ରାବଣ ଟାଣି ଟାଣି ଆଣୁଛି ଆଜ୍ଞା ଆଶ୍ରମ ଭିତରୁ। ଏତିକି ବେଳେ ବାଳି ଯାଇକରି ପହଞ୍ଚିଲା, ଦେଖିଲା, କହିଲା, କିରେ ଇଏ ରାକ୍ଷସଟା ଆଦୌ ଭଲ ନୁହଁ, ମୋ ଭାବି ପତ୍ନୀ ମୋ ଆଗରୁ ଛଡେଇ ନେଇଯିବ। ସଙ୍ଗେ ସଙ୍ଗେ ଦେଖି ପରିସ୍ଥିତି, କିସ୍କିନ୍ ଅଧିପତି।

ଝିଅଟି ବିଚାର କଲା ମୁଁ ତ ସ୍ୱେଚ୍ଛାଚାରିଣୀ ହେଇ ମୋ ପିତା କଥା ମାନିନି, ମୋ ମନ ଇଚ୍ଛା କାମ କରିଛି, ଜାଣିକି ଯାହା ଭାଗ୍ୟରେ ଘଟିବ ଏଇଭଳି କହିକରି ସଙ୍ଗେ ସଙ୍ଗେ ଆଜ୍ଞା ଛିଡା ହେଇଛି। ଇଏ ଦୁହେଁ ବଳବନ୍ତ ବାଳ ବେଦି ଧରି କରନ୍ତେ କଟା।

ଦୁଇଜଣ ଯାକ ଏମିତି ସେ କନ୍ୟାକୁ ନେବେ ବୋଲି ଯେତେବେଳେ ଆଜ୍ଞା ଭିଡ଼ି ଦେଇଛନ୍ତି, ମଝିରୁ କନ୍ୟା ଦିଫାଳ ହେଇଗଲା, ଗର୍ଭ ସେତେବେଳକୁ ପୂର୍ଣ୍ଣାଙ୍ଗ ହେଇଛି, ସଙ୍ଗେ ସଙ୍ଗେ ପୁତ୍ରଟି ଆଜ୍ଞା ଜନ୍ମ ହେଇ ତଳେ ପଡି କାନ୍ଦିବାକୁ ଲାଗିଲା। ସେ ପୁଅଟିଏ ବାଳି ସଙ୍ଗେ ସଙ୍ଗେ ଇଏ ଶବକୁ ଫିଙ୍ଗି ଦେଇ ସେଇ ପୁଅଟିକୁ କୋଳରେ ଧରି ଋଷିଙ୍କୁ କହିଲା, ଋଷି ଆକୁ ଆଶୀର୍ବାଦ କରନ୍ତୁ, ସେଠୁ କର ପ୍ରସାଇ ନ କରିଲେ କଲ୍ୟାଣ କୁମାର ହେଉ ବୋଲି ଛ ଇଏ ମୃତ୍ୟୁ ଶଙ୍କା ନାହିଁ ବାତ ଭାବ ନେଇ ଅଙ୍ଗଦ ନାମ ଖ୍ୟାତ। ଋଷି ଆଶୀର୍ବାଦ କଲେ, କହିଲେ ଯିଏ ପୁଅର ମୃତ୍ୟୁ ଭୟ ରହିବ ନାହିଁ, ଅଙ୍ଗରୁ ଜନ୍ମ ହେଇଥିବାରୁ ୟା ନାମ ଅଙ୍ଗଦ ଦିଆଗଲା। ସମ୍ଭାବ୍ୟ ପଣ୍ଡିତ ମଣ୍ଡଳୀ ବାଳି ସେ ପୁଅକୁ ନେଇ ତା ରାଜ୍ୟକୁ ଚାଲିଗଲା। ରାବଣ ବୁଝି

ଶୁଣିଲେ ପାଲା ପରିବେଷଣ କଲେ ରବୀନ୍ଦ୍ରନାଥ ପ୍ରଧାନ ଏବଂ ସାଥୀ ସାଥୀମାନେ ହେଲେ ପ୍ରକାଶ ସେନାପତି, ଫକୀର ବେହେରା, ଗଣେଶ ଭୁଜବଲ ଏବଂ ଗିରିଧାରୀ ମାଝୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ତେବେ ମନପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ କରନ୍ତୁ 09495963210 ନମ୍ବରରେ। ଆମେ ରହିଲୁ ଆପଣମାନଙ୍କର ଏସ୍ଏମ୍ଏସ୍ ଅପେକ୍ଷାରେ।

ପରବର୍ତ୍ତୀ କଥାଚିତ୍ର ଆଇ ମିଲନ କି ରାତ। ଏହି କଥାଚିତ୍ରର ଶୀର୍ଷକ ଗୀତଟି ଶୁଣିବାକୁ ଇଚ୍ଛା ପ୍ରକାଶ କରି ଅନୁରୋଧ କରି ଏସ୍ଏମ୍ଏସ୍ କରିଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ ନଳପାହି କେରେଡ଼ାଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ। ତେବେ ବିଶ୍ୱଭୂଷଣ ବାବୁ, ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ।

ପରବର୍ତ୍ତୀ କଥାଚିତ୍ର ଜିଗ୍ରି ଦୋସ୍ତ ଅନୁରୋଧର ଗୀତଟି ହେଉଛି ମେରେ ଦେଶ ମେ ଚାଲି ପବନ ପୂର୍ବାଇ, ଯେଉଁ ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ମଙ୍ଗଳା ବଜାର ନୂଆପାଟଣା ତିଗିରିଆ କଟକରୁ ଲିଜାରାଣୀ, କଲ୍ୟାଣୀ, ରଶ୍ମି, ସୁରେଶ, ମାମି ଏବଂ ଲତା ଖୁଣ୍ଟିଆ। ତେବେ ସେ ଏହି ଗୀତଟିକୁ ଡେଡିକେଟ୍ କରିଛନ୍ତି ବାସନ୍ତୀ, ଦିବ୍ୟଚନ୍ଦନ, ବିଶ୍ୱରଞ୍ଜନ, ଲକ୍ଷ୍ମୀପ୍ରିୟା, ରୋଜାଲିନ୍ ସମସ୍ତ ଶ୍ରୋତାଙ୍କୁ ଏବଂ ମୋତେ ମଧ୍ୟ ଡେଡିକେଟ୍ କରିଛନ୍ତି। ତେଣୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ, ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ସିଡିଏ ସେକ୍ଟର 7 କଟକରୁ ପଠାଇଛନ୍ତି ପ୍ରେମଜୀ ଭାଇ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କଥାଚିତ୍ର କହନା ପ୍ୟାରେର ଏକ ପଲ୍କା ଚିନା ଗୀତଟି ଯେଉଁ ଗୀତଟିକୁ କଣ୍ଠଦାନ କରିଛନ୍ତି ଲକି ଅଲି ତେବେ ପ୍ରେମଜୀ ଭାଇ ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ

ଦିୱାନା କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ବିନୋଦ ରାଠୋର। ଅନୁରୋଧକାରୀ ଶ୍ରୋତା ହେଲେ ବାସୁଦେବ, ତ୍ରିଲୋଚନ, କାଳିଆ, ବଳିଆ, କୁନି, ଲିଟୁନି ଏବଂ ବାପାବୋ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ସୌରୀ ମାନସିଂହପୁର ବହୁଗ୍ରାମ କଟକରୁ। ପଠାଇଛନ୍ତି ବିଜୟ କୁମାର ଦାସ ଏବଂ ସସ୍ମିତା ଦାସ। ତେବେ ଆପଣ ଲେଖିଛନ୍ତି, ଆମର ଏହି କାର୍ଯ୍ୟକ୍ରମ ଆପଣ ନିୟମିତ ଶୁଣୁଛନ୍ତି ଏବଂ ଆପଣଙ୍କୁ ଆମର ଏହି କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି। ତେବେ ଶ୍ରୋତାବନ୍ଧୁ, ଆପଣଙ୍କୁ ଆମର ଏହି କାର୍ଯ୍ୟକ୍ରମ ଭଲ ଲାଗୁଥିବାରୁ ଅନେକ ଅନେକ ଧନ୍ୟବାଦ। ତେବେ ଏମିତି ନିୟମିତ ଶୁଣୁଥାନ୍ତୁ ଏବଂ ଢେର ସାରା ଭଲ ପାଇବା ଦେଉଥାନ୍ତୁ। ତେବେ ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ହେଲୋ ବ୍ରଦର କଥା ଚିତ୍ରର ତେରି ଚୁନରିଆ ଗୀତଟି, ଯେଉଁ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ନରସିଂହପୁର କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସମୀର ଖଟୁଆ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଚିତ୍ତରଞ୍ଜନ ଜେନା ଗାଇଥିବା ଅନୁରାଗ କଥାଚିତ୍ରର ଗୀତ ପ୍ରିୟା ବିନା ଛୁରେ ଖାଲି ପ୍ରୀତି ବିନା ଛୁରେ ଖାଲି ଗୀତଟି। ତେବେ ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ଶ୍ରୋତାବନ୍ଧୁ, ଶୁଣି ନିଅନ୍ତୁ।

ଖୁବ୍ ସୁନ୍ଦର ଗୀତଟିଏ ଅନୁରୋଧରେ ଆସିଛି। କଥାଚିତ୍ର ଚକାଚକା ଭଉଁରୀର ଗୀତ ବନ୍ଧୁଟିଏ ଖୋଜୁ ଖୋଜୁ ପାଇଛି ଯାହାକୁ ସିଏ ଆଜି ମୋର ବଧୁ। ଗୀତଟିକୁ ଗାଇଛନ୍ତି ରତିକାନ୍ତ ଶତପଥୀ ଏବଂ ତୃପ୍ତି ଦାସ। ତେବେ ଅନୁରୋଧ କରିଛନ୍ତି ପ୍ରମୋଦ କୁମାର ସାହୁ ଡିହ ସାହି କାଦୁଆପଡ଼ା ଜଗତସିଂହପୁରରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ପଠାଇଛନ୍ତି ସୋନିଆ ପୃଷ୍ଟି କଟକରୁ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଦିଲ୍ହେ ତୁମାରା କଥାଚିତ୍ରର ଏହି ସୁନ୍ଦର ଗୀତଟି ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି ଏବଂ ସୋନୁ ନିଗମ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ଆଜି ଏଥିରେ ଶୁଣନ୍ତୁ କାବେରୀ କଥାଚିତ୍ରର ଗୀତ। ପ୍ରଥମେ ଗାଇଛନ୍ତି ଅନୁରାଧା ପୋଡୱାଲ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଅଗର ତୁମ୍ ନା ହୋତେ ରହି ସୁନ୍ଦର ଗୀତଟି ଗାଇଛନ୍ତି କିଶୋର କୁମାର।